ଆକାଶବାଣୀ କଟକ ଆଜି ରବିବାର 1948 ଶତାବ୍ଦ ବୈଶାଖ 20 ଦିନ ଇଂରାଜୀ 2026 ମସିହା ମେ ମାସର 10 ତାରିଖ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ 5:58:36 କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 975 କିଲୋହର୍ଟ୍ଜ ଯୋଗେ। ଆମର ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ପ୍ରଭାତୀ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପରବର୍ତ୍ତୀ ଭକ୍ତି ଅର୍ଘ୍ୟ ସୁଚିତ୍ରା ମହାପାତ୍ରଙ୍କ କଣ୍ଠରେ ବୈଷ୍ଣବ ପାଣିଙ୍କ ରଚନା।

ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଏଥର ପରବର୍ତ୍ତୀ ଭକ୍ତିଗୀତ ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନାରୁ, କଣ୍ଠଶିଳ୍ପୀ ଶିଶିରା ଦାସ।

ବନ୍ଦିନର ଶେଷ ଭକ୍ତି ଅର୍ଘ୍ୟ ସମବେତ କଣ୍ଠରେ ପରିବେଷଣ କରିଛନ୍ତି ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ ହିମାଂଶୁ ଭୂଷଣ ସାବତଙ୍କ ରଚନାରୁ।

अनेक पापर गंजना सही अनेक पापर गंजना सही।

0: ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାର କଣ୍ଠଶିଳ୍ପୀମାନେ ଥିଲେ ମମତା ସାହୁ, ଶିଳ୍ପୀଙ୍କ କଣ୍ଠରେ ଥିଲା ଧନେଶ୍ୱର ରାଉତଙ୍କ ରଚନା। ପ୍ରାଣକୃଷ୍ଣଙ୍କ ରଚନାରୁ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି। ସୁଚିତ୍ରା ମହାପାତ୍ରଙ୍କ କଣ୍ଠରେ ଥିଲା ବୈଷ୍ଣବ ପାଣିଙ୍କ ରଚନା। ପୁରାତନ ରଚନାରୁ କଣ୍ଠଦାନ କରିଥିଲେ ଧନଞ୍ଜୟ ଶତପଥୀ। ଶିଶିରା ଦାସଙ୍କ କଣ୍ଠରେ ଥିଲା ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ରଚନା ଏବଂ ହିମାଂଶୁ ଭୂଷଣ ସାବତଙ୍କ ରଚନାରୁ କଣ୍ଠଦାନ କରିଥିଲେ ଆକାଶବାଣୀ କୋରାଲ ଗ୍ରୁପ୍ର କଳାକାରମାନେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆକାଶବାଣୀ କଟକ ଅନୁଚିନ୍ତା ନିବେଦନ କରିଛନ୍ତି ଓମ୍ ପ୍ରକାଶ ଦାସ।

ଥରେ ଅଗ୍ନି ବାୟୁ ଇନ୍ଦ୍ର ଆଦି ଦେବଗଣ ନିଜ ନିଜ ମଧ୍ୟରେ ବିବାଦ ଆରମ୍ଭ କଲେ। ପ୍ରତ୍ୟେକେ ନିଜ ନିଜକୁ ଶକ୍ତିଶାଳୀ ବୋଲି ଘୋଷଣା କଲେ। ସମସ୍ତେ ବ୍ରହ୍ମଙ୍କ ଶକ୍ତିକୁ ବିସ୍ମରଣ କରି ବସିଲେ। ଭୁଲିଗଲେ ଯେ ସର୍ବମହାନ ପରମେଶ୍ୱର ହିଁ ଅଗ୍ନି ବାୟୁ ଆଦି ପଦାର୍ଥମାନଙ୍କର ନିୟନ୍ତ୍ରଣକର୍ତ୍ତା। ସେମାନେ ବ୍ରହ୍ମଙ୍କଠାରୁ ଶକ୍ତି ଲାଭ କରି ନିଜ ନିଜର ମହନୀୟ କାର୍ଯ୍ୟ କରିପାରୁଛନ୍ତି। ପରମେଶ୍ୱର ତାହା ବୁଝିପାରିଲେ। ସେ ଅଗ୍ନି ବାୟୁ ଆଦି ଦେବତାଙ୍କଠାରୁ ଶକ୍ତିର ମୂଳ କାରଣ ପ୍ରତ୍ୟାହାର କରି ଯକ୍ଷ ରୂପରେ ଠିଆ ହେଲେ। ନିଜର ଅହଙ୍କାର ଯୋଗୁଁ ସେହି ଦେବତାମାନେ ଯକ୍ଷଙ୍କୁ ଚିହ୍ନି ପାରିଲେ ନାହିଁ। ସେମାନେ ଅଗ୍ନିଙ୍କୁ କହିଲେ, ହେ ଅଗ୍ନିଦେବ, ଆପଣଙ୍କ ଶକ୍ତି ସମସ୍ତ ବସ୍ତୁ ମଧ୍ୟରେ ବିଦ୍ୟମାନ। ଆପଣ ପ୍ରଥମେ ଯକ୍ଷଙ୍କ ନିକଟକୁ ଯାଇ ତାହାଙ୍କ ପରିଚୟ ଲାଭ କରନ୍ତୁ। ଅଗ୍ନି ରୂପ ତତ୍ତ୍ୱର ଦେବତା, ପ୍ରାଣୀମାନଙ୍କର ଜୀବନ ଶକ୍ତିର ପ୍ରେରକ ଅଗ୍ନି ଏକ ଅଗ୍ନିପିଣ୍ଡୁଳା ଅଟନ୍ତି। ମନୁଷ୍ୟର ଦୁଇଟି ଚକ୍ଷୁ ଅଗ୍ନିଙ୍କର ପ୍ରତିନିଧି। ତେଣୁ ଅଗ୍ନି ପ୍ରଥମେ ଯକ୍ଷଙ୍କ ନିକଟକୁ ଯାଇ ନିଜର ଭୟଙ୍କର ରୂପ ଦେଖାଇଲେ। ଅଗ୍ନିଙ୍କୁ ଦେଖି ଯକ୍ଷ ପଚାରିଲେ, ତୁମେ କିଏ? ଅଗ୍ନି ମଦମତ୍ତ ହୋଇ ଉତ୍ତର ଦେଲେ, ମୁଁ ସଂସାରରେ ଅଗ୍ନି ନାମରେ ପ୍ରସିଦ୍ଧ। ସୃଷ୍ଟିର ପ୍ରତ୍ୟେକ ବସ୍ତୁ ମୋର ଉପସ୍ଥିତି ଯୋଗୁଁ ରୂପବାନ ହୁଏ। ମୁଁ ମୁହୂର୍ତ୍ତକ ମଧ୍ୟରେ ସଂସାରକୁ ଭସ୍ମୀଭୂତ କରିପାରେ। ଏହା ଶୁଣି ଯକ୍ଷ ଅଗ୍ନିଙ୍କ ସମ୍ମୁଖରେ ଗୋଟିଏ ତୃଣ ରଖି ତାହାକୁ ଦହନ କରିବା ପାଇଁ କହିଲେ। ଅଗ୍ନି ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ସୁଦ୍ଧା ତୃଣଟିକୁ ଜଳାଇ ପାରିଲେ ନାହିଁ। ସେ ଅକୃତକାର୍ଯ୍ୟ ହୋଇ ଫେରିଆସିଲେ। ଏହାପରେ ଦେବତାମାନେ ବାୟୁକୁ ଯକ୍ଷ ସମୀପକୁ ପ୍ରେରଣ କଲେ। ପଞ୍ଚଭୂତ ମଧ୍ୟରେ ବାୟୁ ବଳବାନ ଦେବତା। ସେ ପ୍ରାଣ ଅପାନ ଭାବରେ ଦେହ ଭିତରେ ରହି ସମସ୍ତ କାର୍ଯ୍ୟ କରନ୍ତି। ତେଣୁ ଅଗ୍ନିଙ୍କ ପରେ ବାୟୁଙ୍କ ସ୍ଥାନ। ବାୟୁ ଅହମିକା ପ୍ରଦର୍ଶନ ପୂର୍ବକ ଯକ୍ଷଙ୍କ ଆଗରେ ନିଜର ପରିଚୟ ପ୍ରଦାନ କଲେ। ଯକ୍ଷ ପଚାରିଲେ, ତୁମର ସାମର୍ଥ୍ୟ କ'ଣ? ବାୟୁ ଉତ୍ତର ଦେଲେ, ମୁଁ ସଂସାରର ଛୋଟ ବଡ଼ ସବୁ ପଦାର୍ଥକୁ ଉଡ଼ାଇପାରେ। ଜଳକଣାକୁ ଧାରଣ କରି ବ୍ୟୋମରେ ମେଘ ଆକାଶରେ ବିଦ୍ୟମାନ ଥାଏ। ବାୟୁଦେବଙ୍କର ଦମ୍ଭୋକ୍ତି ଶୁଣି ପରମାତ୍ମା ରୂପୀ ଯକ୍ଷ

ତାହାଙ୍କ ସମ୍ମୁଖରେ କୁଟାଟିଏ ରଖି କହିଲେ, ଏହାକୁ ଉଠାଅ। ବାୟୁ ଯଥାସାଧ୍ୟ ଚେଷ୍ଟା କରି ସୁଦ୍ଧା ତାହାକୁ ଉଡ଼ାଇ ପାରିଲେ ନାହିଁ। ପରିଶେଷରେ ଦେବତାମାନେ ଇନ୍ଦ୍ରଙ୍କୁ ପଠାଇଲେ। ଇନ୍ଦ୍ରର ଅର୍ଥ ଜୀବାତ୍ମା। ଇନ୍ଦ୍ର ଯେତେବେଳେ ଯକ୍ଷଙ୍କ ପରିଚୟ ପାଇଁ ଗଲେ, ସେତେବେଳେ ଯକ୍ଷ ତିରୋହିତ ହୋଇସାରିଥିଲେ, ଅର୍ଥାତ୍ ଇନ୍ଦ୍ରଙ୍କ ନିକଟରୁ ଦୂରେଇ ଯାଇଥିଲେ। ସେତେବେଳେ ଆକାଶରେ ଉମା ବା ମେଧାଶକ୍ତି ଆବିର୍ଭୂତ ହୋଇ ଇନ୍ଦ୍ରଙ୍କୁ କହିଲେ, ଏହି ଯକ୍ଷ ହେଉଛନ୍ତି ପରମାତ୍ମା, ତାହାଙ୍କଠାରୁ ଶକ୍ତି ଲାଭ କରି ଦେବଗଣ ମହିମାଯୁକ୍ତ ହୁଅନ୍ତି। କେନ ଉପନିଷଦରେ ଏହି ଆଖ୍ୟାୟିକା ବର୍ଣ୍ଣିତ ହୋଇଛି, ଅଗ୍ନି ବାୟୁ ଆଦି ଦିବ୍ୟ ଗୁଣଯୁକ୍ତ ପଦାର୍ଥ ଦେବତା ଅଟନ୍ତି, ପରନ୍ତୁ ସେମାନେ ଜଡ଼ ଓ ଅଜ୍ଞ ହୋଇଥିବାରୁ ବ୍ରହ୍ମାନୁଭୂତି ପାଆନ୍ତି ନାହିଁ। ଅପରପକ୍ଷରେ ଇନ୍ଦ୍ର ଅଥବା ଆତ୍ମା ଅଟନ୍ତି ଚେତନ। ଅଗ୍ନି ବାୟୁ ହେଉଛନ୍ତି ଶରୀରସ୍ଥ ଇନ୍ଦ୍ରିୟ, ଇନ୍ଦ୍ର ହେଉଛନ୍ତି ଇନ୍ଦ୍ରିୟଗୁଡ଼ିକର ଅଧ୍ୟକ୍ଷ ଆତ୍ମା। ଶରୀରର ଦୃଷ୍ଟିଶକ୍ତି ବା ଶ୍ରବଣ ଶକ୍ତି ଲୋପ ପାଇଲେ ମଧ୍ୟ ଶରୀର ଜୀବିତ ରହେ, କିନ୍ତୁ ଆତ୍ମା

ଅଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 31ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜା ପରୀକ୍ଷିତ କହିଲେ, ପ୍ରଜାଙ୍କ ଦୁଃଖ ଦୂର କରିପାରୁନଥିବା ରାଜା ମଲାପରେ ନର୍କରେ ପଡ଼େ। ହେ ବୃଷଭ, ତୋର ପାଦ ବିରୂପ ହେବା ପାଣ୍ଡବ ବଂଶର ନିନ୍ଦା। ଏପରି ଅନ୍ୟାୟ କରିଥିବା ଲୋକର ଦୁଇ ବାହୁକୁ ମୁଁ ଛେଦନ କରିବି। ରାଜାଙ୍କ କଥା ଶୁଣି ବୃଷରୂପୀ ଧର୍ମ କହିଲେ, ପାଣ୍ଡବ ବଂଶର ଏହା ଉପଯୁକ୍ତ କର୍ମ। ପ୍ରାଣୀଙ୍କ କ୍ଲେଶ କଥା ହର ବ୍ରହ୍ମା ସୁଦ୍ଧା କହିପାରିବେ ନାହିଁ, ଆଉ ବା କିଏ କହିବ? ଏ କଥା ମନରେ ଚିନ୍ତା କର। ରାଜାଙ୍କ ମନରୁ ସନ୍ଦେହ ଦୂର ହେଲା ଓ ସେ ଧର୍ମଙ୍କ ସ୍ୱରୂପ ଦେଖିପାରିଲେ। ଧର୍ମ ଓ ଧରଣୀଙ୍କୁ ପ୍ରବୋଧନା ଦେଇ ରାଜା ପରୀକ୍ଷିତ କଳିଙ୍କୁ ମାରିବାକୁ ବାହାରିଲେ। କଳି ଜୀବନ ବିକଳରେ ରାଜାଙ୍କ ଗୋଡ଼ତଳେ ପଡ଼ିଯିବାରୁ ତା ମୁଣ୍ଡ ନକାଟି ରାଜା ହସିକରି କହିଲେ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ତ୍ରିଶତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ କୃଷ୍ଣଚନ୍ଦ୍ର ରାୟ, ବାଦଲ କୁମାର ଆଚାର୍ଯ୍ୟ, ଶୈଳଭାମା ମହାପାତ୍ର ଏବଂ ତୃପ୍ତି ଦାସ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଆକାଶବାଣୀ କଟକ ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଦିନବେଳା ତାପମାତ୍ରା ଅଧିକ ରହୁଥିବାରୁ ଟମାଟୋ ଓ ବାଇଗଣରେ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଥିବାରୁ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ 10 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଦିନବେଳା ତାପମାତ୍ରା ଅଧିକ ରହୁଥିବାରୁ ଫସଲକୁ ସୁରକ୍ଷା କରିବା ପାଇଁ ଆଖୁ, ଖରାଟିଆ, ମକା ଓ ପନିପରିବାରେ ନିୟମିତ ଜଳସେଚନ କରନ୍ତୁ। ସୁବିଧା ଥିଲେ ଫଳ ବଗିଚା କିମ୍ବା ଅଧିକ ଚଉଡ଼ାରେ ବୁଣାଯାଇଥିବା ଫସଲରେ ବୁନ୍ଦା କିମ୍ବା ସିଞ୍ଚନ ଜଳସେଚନ ପ୍ରୟୋଗ କରନ୍ତୁ। ପନିପରିବାରେ ଜଳ ସଂରକ୍ଷଣ କରିବା ପାଇଁ ନଡ଼ା, ଶୁଖିଲା ପତ୍ର ବା କରତ ଗୁଣ୍ଡ ଦ୍ୱାରା ପନିପରିବାର ମୂଳକୁ ଆଚ୍ଛାଦୀକରଣ କରନ୍ତୁ। ନଡ଼ିଆ ଗଛ ଚାରିପଟେ 1.8 ମିଟର ବ୍ୟାସାର୍ଦ୍ଧ ନଡ଼ିଆ ପତ୍ର ବିଛାଇ ଦିଅନ୍ତୁ। 2 ବର୍ଷିଆ କାଜୁ ଗଛରେ 15 ଦିନ ଅନ୍ତରରେ ଗଛ ପିଛା 20-25 ଲିଟର ପାଣି ଦିଅନ୍ତୁ। ନୂଆ କରି ଗଛ ଲଗାଇଥିଲେ ବାଷ୍ପୀକରଣ କ୍ଷମତା କମାଇବା ପାଇଁ ମୂଳ ଚାରିପଟେ ଶୁଖିଲା ପତ୍ର ମଲ୍ଚିଂ ଆକାରରେ ଦିଅନ୍ତୁ। ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରାକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ। ବର୍ତ୍ତମାନ ସମୟରେ ଦିନ ଏବଂ ରାତିର ତାପମାତ୍ରା ମଧ୍ୟରେ ପାର୍ଥକ୍ୟ ରହୁଥିବାରୁ ଧାନରେ ଗଳାମହିଂସା ରୋଗ ଲାଗିବାର ସମ୍ଭାବନା ରହିଛି। ଧାନ ଫସଲରେ ଗଳାମହିଂସା ରୋଗର ପରିଚାଳନା ପାଇଁ ଏକର ପ୍ରତି 200 ମିଲିଲିଟର ହେକ୍ସାକୋନାଜୋଲ ନାମକ ଫିମ୍ପିନାଶକ କିମ୍ବା 200 ମିଲିଲିଟର ଆଜିକ୍ସୋଷ୍ଟ୍ରୋବିନ୍ ଏବଂ ଡାଇଫେନୋକୋନାଜୋଲର ମିଳିତ ଫିମ୍ପିନାଶକ କିମ୍ବା 80 ଗ୍ରାମ ଟେବୁକୋନାଜୋଲ ଏବଂ ଟ୍ରାଇଫ୍ଲୋକ୍ସିଷ୍ଟ୍ରୋବିନ୍ର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଧାନ ଫସଲରେ କେଣ୍ଡା ଅଷ୍ଟପଦୀ ପୋକର ନିରାକରଣ ପାଇଁ ଏକର ପ୍ରତି ଡାଇନୋଟିଫ୍ୟୁରାନ 400 ଗ୍ରାମ କିମ୍ବା ସ୍ପାଇରୋମେସିଫେନ 200 ମିଲିଲିଟର କିମ୍ବା ଫେନୋପାଇରକ୍ସିମେଟ 400 ମିଲିଲିଟର 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଲଗାତାର ଶୁଖିଲା ପାଗ ପରେ ବର୍ଷା ହେଲେ ମକା ଫସଲରେ ଫଲ୍ ଆର୍ମି ୱାର୍ମ ଲାଗିବାର ସମ୍ଭାବନା ଥାଏ। ଏହାର ନିରାକରଣ ପାଇଁ ଏକର ପ୍ରତି ଏମାମେକ୍ଟିନ ବେଞ୍ଜୋଏଟ 5% ଏସ୍ଜି, 80 ଗ୍ରାମ କିମ୍ବା କ୍ଲୋରାଟ୍ରାନିଲିପ୍ରୋଲ 18.5% ଏସି 80 ମିଲିଲିଟର 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଆଖୁରେ କଳାଛାଟ ରୋଗ ନ ହେବା ପାଇଁ ବିହନ ଲଗାଇବା ସମୟରେ ପୁଆକୁ ଲିଟର ପ୍ରତି 1-1.5 ଗ୍ରାମ କାର୍ବେଣ୍ଡାଜିମ୍ ଦ୍ରବଣରେ 15-20 ମିନିଟ ବୁଡ଼ାଇ ରଖି ଲଗାନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ରୋଗର ନିରାକରଣ ପାଇଁ ରୋଗାକ୍ରାନ୍ତ ଅଂଶକୁ ସଂଗ୍ରହ କରି ଦୂରରେ ଫୋପାଡ଼ି ଦିଅନ୍ତୁ। ରାସାୟନିକ ଉପାୟରେ ଏହାର ନିରାକରଣ ପାଇଁ ଏକର ପ୍ରତି 600 ଗ୍ରାମ କାର୍ବୋକ୍ସିନ୍ ଓ ଥିରାମର ମିଳିତ ଫିମ୍ପିନାଶକକୁ ପତ୍ର ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ଗଣ୍ଠି ଓ ଫଳବିନ୍ଧା ପୋକର ପ୍ରାଥମିକ ଅବସ୍ଥାରେ ଦମନ ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ ନାମକ କୀଟନାଶକ କିମ୍ବା 300 ମିଲିଲିଟର ପାଇରା ଡିଲେ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଭେଣ୍ଡି ଫସଲରେ ସାହିବି ରୋଗର ପରିଚାଳନା ପାଇଁ ଏହାର ବାହକ ଧଳାମାଛିକୁ ନିୟନ୍ତ୍ରଣ କରନ୍ତୁ। ଗଛ 2-3 ପତ୍ର ହେବା ଅବସ୍ଥାରେ ଏକର ପ୍ରତି 8-10 ହଳଦିଆ ଅଠାଯୁକ୍ତ ଜନ୍ତା ବସନ୍ତୁ। ଏକର ପ୍ରତି 40 ଗ୍ରାମ ଥାୟୋମିଥୋକ୍ସାମ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛି ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼, 8 ମିଲିଲିଟର ମାଲାଥିଅନ ବା DDVP କୀଟନାଶକ ମିଶାଇ ବିଷତୋପ ପ୍ରସ୍ତୁତ କରନ୍ତୁ। ଏହି ବିଷତୋପକୁ 1 ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ ସଢ଼େଇ କିମ୍ବା ମାଟିର ପାତ୍ରରେ କିମ୍ବା ପ୍ଲାଷ୍ଟିକ୍ କପ୍ରେ ଭର୍ତ୍ତି କରି ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷତୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ।
0: ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 36 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରଚାରିତ। ସମୟ ସକାଳ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଶୁଣନ୍ତୁ କାର୍ଯ୍ୟକ୍ରମର ସୂଚନା। ଆମର ସ୍ୱାସ୍ଥ୍ୟ ସକାଳ 7:10ରେ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା ସମ୍ପର୍କରେ ଆଲୋଚନା କରିଛନ୍ତି ବିଜୟ କୁମାର ପୃଷ୍ଟି। ଶିଶୁ ସଂସାର ସକାଳ 7:25ରେ ଭଜନ ଓ ପଲ୍ଲୀ ଗୀତ ଆକାଶ ଦାସଙ୍କ କଣ୍ଠରେ ଗପ ଓ କବିତା କହିଛନ୍ତି ପୂର୍ଣ୍ଣଚନ୍ଦ୍ର ସିଂ ଏବଂ ନୂଆ ଶିଶୁ ସାଥୀ ପରିଚୟ। ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ସକାଳ 8:30ରେ ବୈଦେଶ ବିଳାସର ଉନବିଂଶତମ ଭାଗ ସକାଳ 8:45ରେ ମୋ ପସନ୍ଦ ସକାଳ 9:00ରେ ଦିନ 10:00ରେ ପ୍ରଚାର କରିବୁ ନାଟକ ଚାତକ ପକ୍ଷୀର ଶୋଷ ରଚନା ପ୍ରସନ୍ନ କୁମାର ଜେନା ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ। ଅଭୁଲା ଗୀତ ଦିନ 11:10ରେ କଣ୍ଠଶିଳ୍ପୀ ଶେଖର ଚନ୍ଦ୍ର ଘୋଷ ଏବଂ ସୁମିତା କରାବଡ଼ୁ। ଲୋକସଙ୍ଗୀତ କ୍ରମରେ ଓଡ଼ିଶୀ କୀର୍ତ୍ତନ ଦିନ 11:30ରେ ପରିବେଷଣ କରିଛନ୍ତି ଲକ୍ଷ୍ମୀଧର ସ୍ୱାଇଁ ଏବଂ ସାଥୀମାନେ। ମଞ୍ଜୁଳ ମଧ୍ୟାହ୍ନରେ ଶ୍ରୋତାମାନଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଦିନ 12:00ରେ। ଦିନ 1:10ରେ ଖଞ୍ଜଣୀ ଭଜନ ପରିବେଷଣ କରିଛନ୍ତି ନିରାକାର ବେହେରା। ନାରୀ ମହଲ ଦିନ 1:20ରେ ଏଥିରେ ରହିଛି ନାଟକ ଧାତବ ସନ୍ତୋଷ ଯାତ୍ରା ମୂଳ ଗଳ୍ପ ରଚନା ଚୌଧୁରୀ ହେମକାନ୍ତ ମିଶ୍ର ବେତାର ରୂପାନ୍ତର ଗୋପାଳ ଛୋଟରାୟ ପ୍ରଯୋଜନା ମନୋରଞ୍ଜନ ଦାସ। ଅପରାହ୍ନ 2:45ରେ ଆପଣଙ୍କ ଚିଠି ଅପରାହ୍ନ 3:00ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:10ରେ ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:25ରେ ଚିରହରିତ ଅପରାହ୍ନ 4:00ରେ ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ ସ୍କୃତିର ପାହାଚ ସନ୍ଧ୍ୟା 5:00ରେ ଏଥିରେ ରହିଛି ଶାନ୍ତନୁ କୁମାର ରଥଙ୍କ ସହିତ ସାକ୍ଷାତକାର ତାଙ୍କୁ ସାକ୍ଷାତ କରିଛନ୍ତି ତରୁଣକାନ୍ତି ରାଉତ ଏହାର ଦ୍ୱିତୀୟ ଭାଗ। ଯୁବବାଣୀରେ ସମ୍ପର୍କ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର ସନ୍ଧ୍ୟା 5:30ରେ ସନ୍ଧ୍ୟା 6:10ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର ତ୍ରୟୋଦଶ ଭାଗ। ରାତି 7:02ରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 7:25ରେ ଜିଲ୍ଲା ହାଲଚାଲରେ ମାଲକାନଗିରି ଜିଲ୍ଲାର ହାଲଚାଲ ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30ରେ ଏଥିରେ ବିଷୟ ରହିଛି ପରିବର୍ତ୍ତିତ ଜଳବାୟୁରେ ଖରିଫ ଋତୁ ଉପଯୋଗୀ ଅଣଧାନ ଫସଲ ଚାଷ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ଦେବାଶିଷ ନାୟକ। ରାତି 8:02ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 9:30ରେ ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବୁ ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ ରାତି 10:00ରେ ଅଖିଳ ଭାରତୀୟ ରବିଭାଷରୀୟ ସଙ୍ଗୀତ ସଭା ଆକାଶବାଣୀ ଦିଲ୍ଲୀରୁ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଏହି ଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ଦେଶରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ବନ୍ୟାଜନିତ ପରିସ୍ଥିତିର ମୁକାବିଲା ପାଇଁ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯିବ। ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ଏବଂ ନଦୀ ପରିଚାଳନା ଓ ଗୁରୁତ୍ୱପୂର୍ଣ୍ଣ ଭିଭିଭୂମି ସୁରକ୍ଷା ଆଦି ଉପରେ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି। ରାଜ୍ୟରେ ଗତକାଲି ଅନୁଷ୍ଠିତ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ମୋଟ 2,77,523 ମାମଲାର ଫଇସଲା କରାଯାଇଛି। ମୋଟ 99,95,29,39 ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ହାଇକୋର୍ଟ ସମେତ ସମସ୍ତ ଜିଲ୍ଲା ତଥା ତାଲୁକସ୍ତରୀୟ ଅଦାଲତଗୁଡ଼ିକରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରାଯାଇଛି। ଆଗାମୀ ପିଢ଼ିକୁ ସୁସ୍ଥ ଓ ଶିକ୍ଷିତ କରି ଗଢ଼ିତୋଳିବା ସମସ୍ତଙ୍କର କର୍ତ୍ତବ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସମ୍ଭଲପୁରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ତାପମାତ୍ରାର ମୁକାବିଲା ପାଇଁ ବ୍ୟାପକ ଚାରାରୋପଣ ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ବର୍ଜନ କରିବା ନେଇ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତିମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର 2025 ଘୋଷଣା କରାଯାଇଛି। ବିଭିନ୍ନ ବର୍ଗରେ ଦେଶର 42 ପଞ୍ଚାୟତକୁ ଏଥିପାଇଁ ମନୋନୀତ କରାଯାଇଛି। ଓଡ଼ିଶାର 5 ପଞ୍ଚାୟତ ବିଭିନ୍ନ ବର୍ଗରେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଗ୍ରାମାଞ୍ଚଳରେ ସମାବେଶୀ ଏବଂ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋହାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଥାଏ। ଆସନ୍ତା 3 ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ କରାଯିବ। ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରାର ଆଜି ଶେଷ ଦିବସରେ ନରେନ୍ଦ୍ର ପୁଷ୍କରିଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରିଣୀରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ଆକାଶବାଣୀର ନବବର୍ଷ ପୂର୍ତ୍ତି ଅବସରରେ କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆକାଶବାଣୀ ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଶିକ୍ଷା ସୂଚନା ବିଶେଷକରି କୃଷିକ୍ଷେତ୍ର ତଥା କୃଷକଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଏବଂ ଅମିତ ଦାସ ସଙ୍ଗୀତ ଓ ବାଦ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ମାଲକାନଗିରି ଜିଲ୍ଲାରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ପ୍ରଥମେ ଅରବିନ୍ଦ ରାଜଶିର୍ଖେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିବା ସହ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟ ଅବହେଳା କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ରାଜଶିର୍ଖେ କହିଛନ୍ତି। କେବିକେ ଅଞ୍ଚଳରେ ରେଳ ସଂଯୋଗୀକରଣ ଏବଂ ରେଳ ଭିଭିଭୂମିର ବିକାଶ ଉପରେ ରାଜ୍ୟସଭା ସଦସ୍ୟ ସୁଜିତ କୁମାର ଗୁରୁତ୍ୱ ଦେଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତ ଏକ ଦାବିପତ୍ର ଶ୍ରୀ କୁମାର ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳକୁ ଏକ ପର୍ଯ୍ୟଟନ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି। କରାଖୋଲ ବିଟ୍ ହାଉସ୍ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଖୁଣ୍ଟିଆ ଜିଲ୍ଲାରେ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ର ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଉପରେ ସୂଚନା ପ୍ରଦାନ କରିଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ରଙ୍ଗମଞ୍ଚଠାରେ ଚାଲିଥିବା ଆଦିବାସୀ ନୃତ୍ୟ ସଙ୍ଗୀତ ମହୋତ୍ସବ ଡଙ୍ଗର ଆଜି ଉଦ୍ଯାପିତ ହେବ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ବିଭିନ୍ନ ଆଦିବାସୀ ନୃତ୍ୟ ସଙ୍ଗୀତ ପରିବେଷଣ କରାଯାଉଛି। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ପୂର୍ବାହ୍ନ 10:00 ହେବାକୁ ଥିବା ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ରାଜ୍ୟରେ ପ୍ରଥମଥର ପାଇଁ ସ୍କ୍ୱାସ୍ ଚାମ୍ପିୟନ୍ସିପ୍ ଆରମ୍ଭ ହୋଇଛି। ଭୁବନେଶ୍ୱର ନୟାପଲ୍ଲୀରେ ଆୟୋଜିତ ପ୍ରତିଯୋଗିତାରେ ମୋଟ 6 ଜିଲ୍ଲାରୁ 34 ଜଣ ଖେଳାଳି ଏଥିରେ ଅଂଶଗ୍ରହଣ କରିଛନ୍ତି। ମହିଳା ପୁରୁଷ ଏବଂ 35 ବର୍ଷର ଉର୍ଦ୍ଧ୍ୱ ମାଷ୍ଟର୍ସ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାର ପ୍ରଭାବରେ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ।

0: ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ବିଜୟ କୁମାର ପୃଷ୍ଟି।
2: ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ରତାପ ଅର୍ଥାତ୍ ଅଂଶୁଘାତରୁ ରକ୍ଷା ପାଇବାକୁ ହେଲେ କେତେକ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବାକୁ ହେବ। ପ୍ରଥମତଃ ଖରାଦିନେ ଅନ୍ତତଃ 15 ଗ୍ଲାସ୍ ପାଣି ପିଇବା ଜରୁରୀ। ଏକାଥରକେ ନ ପିଇ ଅଳ୍ପ ଅଳ୍ପ ପାଣି ଅଧିକ ଥର ପିଇବା ଭଲ। ସକାଳୁ ଉଠିଲେ 2-3 ଗ୍ଲାସ୍ ଉଷାପାନ ସବୁଠୁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ। ଦ୍ୱିତୀୟରେ ସାଧାରଣତଃ ଦେଖାଯାଏ ଗରମ ସମୟରେ ବିଭିନ୍ନ ପ୍ରକାର ଆଧୁନିକ ଥଣ୍ଡା ପାନୀୟ ପିଆଯାଏ। ଏଥିରେ ଥାଏ ଚିନି ଶିରା, ବିଭିନ୍ନ ଫଳରସର ସୁଗନ୍ଧିତ ରସ, ଗ୍ଲୁକୋଜ୍ ପାଣି, ଅପ୍ରାକୃତିକ ରଙ୍ଗ, କାଫିନ୍, ରାସାୟନିକ ପଦାର୍ଥ ଇତ୍ୟାଦି ଯାହା ପେଟକୁ ବିଷାକ୍ତ କରେ। ଏଗୁଡ଼ିକ ଶରୀରର ଅଧିକ ତାପ ସୃଷ୍ଟିକାରୀ ରାସାୟନିକ ପଦାର୍ଥ ଯାହା ଶରୀର ମଧ୍ୟରୁ ରକ୍ତ ଶୋଷି ନିଏ ଏବଂ ବିଭିନ୍ନ ଅଂଶରେ କୁପ୍ରଭାବ ପକାଏ। ଏଭଳି ପାନୀୟ ପଦାର୍ଥଠାରୁ ଦୂରରେ ରହିଲେ ହୁଏତ ଶରୀର ଥଣ୍ଡା ରହିବା ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ମଧ୍ୟ ଅତୁଟ ରହେ। ତୃତୀୟତଃ ପ୍ରାକୃତିକ ଉପାୟରେ ଗ୍ରୀଷ୍ମ ଋତୁରେ ଥଣ୍ଡା ରହିବାର ବହୁତ ଉପାୟ ରହିଛି। ପ୍ରଥମେ ଗୁରୁପାକ ଖାଦ୍ୟକୁ ନିୟନ୍ତ୍ରଣ କରିବା ଉଚିତ। ଅତ୍ୟଧିକ ମାଂସ, ଅଣ୍ଡା, ମସଲାଯୁକ୍ତ ଖାଦ୍ୟ, ଭଜା ବା ଛଣା ଖାଦ୍ୟ, ଅଧିକ ତେଲଯୁକ୍ତ ଖାଦ୍ୟ ହଜମ ନ ହୋଇ ଅଧିକ ଅମ୍ଳ ସୃଷ୍ଟି ହୁଏ, ଫଳରେ ଶରୀରରେ ଅଧିକ ତାପ ସୃଷ୍ଟି ହୁଏ। ବରଂ ଯେଉଁ ଖାଦ୍ୟ ହଜମ କରାଏ ଏବଂ ଥଣ୍ଡା ରଖେ, ଯଥା ସାଲାଡ଼, ବିଭିନ୍ନ ଋତୁଫଳ, ସନ୍ତୁଳା, ଅକାଣ୍ଡିଆ ଚାଉଳର ଭାତ, ଚୋକଡ଼ଯୁକ୍ତ ଅଟାର ରୁଟି, ଗଜା ମୁଗ, ଗଜା ବୁଟ ଏବଂ ପାନୀୟ ମଧ୍ୟରେ ପରିବା ସିଝା ଝୋଳ, ସବୁଜ ଗହମ ଘାସ ରସ, ଦହି ଚଲା ସବୁଠୁ ଉପକାରୀ। ପରିବା ମଧ୍ୟରେ ବିଲାତି, ମୂଳା, ଗାଜର, ବିଟ୍ ଏବଂ ସବୁଜ ଶାଗ ମଧ୍ୟରେ ପାଳଙ୍ଗ, ମେଥି, କୋଶଳା, ଥାଲକୁଡ଼ି, ଯେଉଁଥିରେ ଜଳୀୟ ଅଂଶ ଅଧିକ ଥାଏ ଏବଂ ପ୍ରାକୃତିକ ଖାଦ୍ୟସାର ଓ ଖଣିଜ ପଦାର୍ଥ ମିଳିବା ସହ ଅଧିକ ବନସ୍ପତି, ରାସାୟନିକ ପଦାର୍ଥ ଏବଂ ପ୍ରାକୃତିକ ରଙ୍ଗ ରସ ମଧ୍ୟ ଭରପୁର ଥାଏ। ସେହିଭଳି ଫଳମାନଙ୍କ ମଧ୍ୟରେ ଫୁଟି କାକୁଡ଼ି, ତରଭୁଜ, ଖରଭୁଜ, ବେଲ, ସପୁରୀ, କମଳା ବହୁ ପରିମାଣରେ ଖାଇଲେ ଶରୀର ଥଣ୍ଡା ରହିଥାଏ। ଏହି ସମୟରେ ଗରମ ପାନୀୟ ଚା, କଫି ପରିବର୍ତ୍ତେ ବନସ୍ପତି ଚା କିମ୍ବା ଲେମ୍ବୁ ଚା, ଆଇସ୍କ୍ରିମ୍ ବଦଳରେ କଷ୍ଟାର୍ଡ ଫ୍ରୁଟ୍, ଫଳ ସାଲାଡ୍ ଏବଂ ବସା ଦହି ନେବା ଉଚିତ। ଆମେ ମନେ ରଖିବା ଉଚିତ ଆମର ଖାଦ୍ୟ ହିଁ ଆମ ଶରୀରରେ ଅଧିକ ଉତ୍ତାପ ସୃଷ୍ଟି କରିଥାଏ। ଏହା ବ୍ୟତୀତ ଅଂଶୁଘାତରୁ ମୁକ୍ତି ପାଇବା ପାଇଁ କେତେକ ପ୍ରତିଷେଧକ ଓ ଚିକିତ୍ସା ବ୍ୟବସ୍ଥା ଅବଲମ୍ବନ କରିବାକୁ ପଡ଼ିଥାଏ। ପ୍ରତ୍ୟହ 2-3 ଥର ଥଣ୍ଡା ଜଳରେ ସ୍ନାନ କରିବା ବିଧେୟ। ସପ୍ତାହରେ ଥରେ ନିମ୍ବ ପାଣିରେ ସ୍ନାନ କଲେ ରୋଗ ପ୍ରତିରୋଧକ ଶକ୍ତି ମିଳିବା ସଙ୍ଗେ ସଙ୍ଗେ ଅପୂର୍ବ ଶକ୍ତି ମିଳେ। ରୌଦ୍ରତାପରେ ବାହାରକୁ ବାହାରିଲେ ଧଳା ସୂତାକନାର ପ୍ୟାଣ୍ଟ ସାର୍ଟ ଓ ଟୋପି କିମ୍ବା ପଗଡ଼ି ବ୍ୟବହାର କରିବା ସବୁଠୁ ନିରାପଦ। ସାଥିରେ ପାଣି ବୋତଲ ନେବାକୁ ଭୁଲିବେ ନାହିଁ। ହଁ, ଅତି ଜରୁରୀ କାମ ଥିଲେ ଖରାରେ ଯାଆନ୍ତୁ, ଯଥେଷ୍ଟ ପାଣି ପିଇ ବାହାରନ୍ତୁ ଏବଂ ଆଖିରେ ସବୁଜ ରଙ୍ଗର ଚଷମା ପିନ୍ଧିଲେ ଭଲ। ପାଦରେ ଜୋତା ରହିବା ଉଚିତ। ପ୍ରତି ଘଣ୍ଟାରେ ଥରେ ପାଣି ପିଇ ମୁହଁ ହାତ ଥଣ୍ଡା ପାଣିରେ ଧୋଇବା ସହ ଆଖିରେ ପାଣି ଛିଟା ମାରିବା ଉଚିତ। ରାତିରେ ଖୋଲା ଜାଗାରେ କିମ୍ବା ଘର ଭିତରେ ଝରକା ଖୋଲି ଶୋଇବା ଉଚିତ। ଯଦି ରୌଦ୍ରତାପରେ ଆପଣଙ୍କ ପାଟି ଶୁଖିଯାଉଛି କିମ୍ବା ଦେହ ଅବଶ ଲାଗୁଛି ଏବଂ ଆଖିକୁ ସବୁ ଅନ୍ଧାର ଦେଖାଯାଉଛି, ସଙ୍ଗେ ସଙ୍ଗେ ଏକ ଖୋଲା ପବନ ବୋହୁଥିବା ଛାଇ ଜାଗାକୁ ଚାଲିଯାଆନ୍ତୁ। ସାରା ଶରୀରକୁ ଥଣ୍ଡା ପାଣିରେ ବାରମ୍ବାର ପୋଛି ଦିଅନ୍ତୁ। କଟି ସ୍ନାନ କରିବାର ସୁବିଧା ନଥିଲେ ତଳି ପେଟରେ ଓଦାପଟି ଗୁଡ଼ାଇ ଦିଅନ୍ତୁ। ଥଣ୍ଡା ପାଣି କିମ୍ବା ଦହିଚଲା ପିଆଇଲେ ସବୁଠୁ ଭଲ। ସାମାନ୍ୟ ସୁସ୍ଥ ହେବା ପରେ ସଙ୍ଗେ ସଙ୍ଗେ ଶୀତଳି ଓ ଶୀତକାରୀ ପ୍ରାଣାୟାମ କରିବା ଦ୍ୱାରା ବାହାରର ଥଣ୍ଡା ବାୟୁ ଶରୀର ମଧ୍ୟରେ ଶୀତଳ ପ୍ରଦାନ କରିଥାଏ। ମୋଟାମୋଟି କହିବାକୁ ଗଲେ ପ୍ରକୃତିର ଋତୁଫଳ ଓ ପନିପରିବା ଖାଆନ୍ତୁ, ଅଂଶୁଘାତରୁ ମୁକ୍ତି ପାଆନ୍ତୁ।
1: ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଶୁଣୁଥିଲେ ଅଂଶୁଘାତ ପାଇଁ ପ୍ରାକୃତିକ ଚିକିତ୍ସା। ଏ ସମ୍ପର୍କରେ ଆଲୋଚନା କରିଥିଲେ ବିଜୟ କୁମାର ପୃଷ୍ଟି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ, କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ରେ ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରିବେ। ପୂର୍ବାହ୍ନ 11:00 ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ଉତ୍ସବରେ ଯୋଗଦେବା ସହ ସେଠାରେ ନିର୍ମିତ ଆର୍ଟ ଅଫ୍ ଲିଭିଂ ଅନ୍ତର୍ଜାତୀୟ କେନ୍ଦ୍ରର ଧ୍ୟାନ କେନ୍ଦ୍ରକୁ ଉଦ୍ଘାଟନ କରିବେ। ଶ୍ରୀ ମୋଦି ସେଠାରେ ଏକ ଜନସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ 3:00 ଶ୍ରୀ ମୋଦି ହାଇଦ୍ରାବାଦ ଗସ୍ତ କରି 9,400 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିବେ। ଶ୍ରୀ ମୋଦି 167 ନମ୍ବର ଜାତୀୟ ରାଜପଥର ଗୁଦେବେଲୁରୁ ମହବୁବନଗର ପର୍ଯ୍ୟନ୍ତ 4 ଲେନ୍ ବିଶିଷ୍ଟ କାର୍ଯ୍ୟର ସମ୍ପ୍ରସାରଣ ସମ୍ପର୍କିତ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିପାଇଁ 3,175 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ପିଏମ୍ ମିତ୍ର ଯୋଜନା ଅଧୀନରେ ୱାରଙ୍ଗଲଠାରେ ନିର୍ମିତ କାକଟୀୟ ମେଗା ଟେକ୍ସଟାଇଲ୍ ପାର୍କର ମଧ୍ୟ ଶ୍ରୀ ମୋଦି ଉଦ୍ଘାଟନ କରିବେ। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ହାଇଦ୍ରାବାଦଠାରେ ନିର୍ମିତ ସିନ୍ଧୁ ହସ୍କିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ଭଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିଭିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ଆଜି ପୂର୍ବାହ୍ନ 10:00 ଚେନ୍ନାଇଠାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଟିଭିକେର 9 ଜଣ ବିଧାୟକ ମନ୍ତ୍ରୀପଦ ପାଇଁ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ତାମିଲନାଡୁ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ 120 ଜଣ ବିଧାୟକଙ୍କ ସମର୍ଥନ ଥିବା ସ୍ୱଷ୍ଟ ହେବା ପରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। 234 ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଶ୍ରୀ ବିଜୟଙ୍କ ପ୍ରତି ଭିସିକେ ଏବଂ ଆଇୟୁଏମ୍ଏଲ୍ ଦଳର ସମର୍ଥନ ଥିବା ତଥ୍ୟ ଉପସ୍ଥାପନ ପରେ ରାଜ୍ୟପାଳ ତାଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିଥିଲେ। ସେଠାକାର ଲୋକଭବନରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ବିଜୟଙ୍କୁ ଆସନ୍ତା ବୁଧବାର କିମ୍ବା ତା ପୂର୍ବରୁ ବିଧାନସଭାରେ ଆସ୍ଥା ଭୋଟ୍ ଲୋଡ଼ିବାକୁ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତମାସ 9 ତାରିଖରେ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ୱଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସାମୀ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କେରଳରେ ସରକାର ଗଠନ ନେଇ ଗତକାଲି ନୂଆଦିଲ୍ଲୀରେ କଂଗ୍ରେସ ଦଳର ବରିଷ୍ଠ ସଦସ୍ୟମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ, ବରିଷ୍ଠ ନେତା ରାହୁଲ ଗାନ୍ଧୀ, କେରଳର ମହାସଚିବ ଦାୟିତ୍ୱରେ ଥିବା ଦୀପା ଦାସମୁନ୍ସି, ସାଧାରଣ ସଚିବ କେସି ବେଣୁଗୋପାଳ ଏବଂ କେରଳର ବରିଷ୍ଠ ନେତା ରମେଶ ଚେନ୍ନିଥଲା ଏବଂ ଭିଡି ସାଥିସାନ ଯୋଗ ଦେଇଥିଲେ।

ଦଳୀୟ ସୂଚନା ଅନୁଯାୟୀ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେ ଓ ରାହୁଲ ଗାନ୍ଧି କେରଳର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଖୁବ୍ ଶୀଘ୍ର ଘୋଷଣା କରିବେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ କହିଛନ୍ତି ୟୁକ୍ରେନ୍ ସଂଘର୍ଷ ଶେଷ ପର୍ଯ୍ୟାୟ ଆଡ଼କୁ ଗତି କରୁଛି ବୋଲି ସେ ବିଶ୍ୱାସ କରୁଛନ୍ତି। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିର ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ଉଭୟ ପକ୍ଷ ବ୍ୟାପକ କ୍ଷତି ସହିବେ। ପଶ୍ଚିମ ଏସିଆ ପରିସ୍ଥିତି ନେଇ ୟୁରୋପୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ସମ୍ପର୍କରେ ଶ୍ରୀ ପୁତିନ୍ କହିଛନ୍ତି ଜର୍ମାନର ପୂର୍ବତନ ଚାନ୍ସେଲରଙ୍କ ସହ ସେ ଆଲୋଚନା କରିବା ଲାଗି ଆଗ୍ରହୀ ଥିଲେ। ଅନ୍ୟପକ୍ଷରେ ରୁଷ ୟୁକ୍ରେନ୍ ମଧ୍ୟରେ ଯଦି ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେବ ସେ ୟୁକ୍ରେନ୍ର ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବେ। ଇତିମଧ୍ୟରେ ମସ୍କୋ ଓ କିଭ୍ ତିନିଦିନିଆ ଅସ୍ତ୍ରବିରତି ଲାଗି ସମ୍ମତି ପ୍ରକାଶ କରିଛନ୍ତି। ହର୍ମୁଜ୍ ପ୍ରଣାଳୀରେ ଜାହାଜ ଯାତାୟତ ଲାଗି ପ୍ରସ୍ତୁତି ସ୍ୱରୂପ ବ୍ରିଟେନ୍ ଯୁଦ୍ଧପୋତ ଏଚ୍ଏମ୍ଏସ୍ ଡ୍ରାଗନ୍ ମୁତୟନ କରିଛି। ପୂର୍ବରୁ ଇରାନ୍ ଯୁଦ୍ଧ ପରେ ସାଇପ୍ରସ୍କୁ ସମର୍ଥନ କରିବା ଲାଗି ଏହି ଯୁଦ୍ଧପୋତ ଅନ୍ୟତ୍ର ମୁତୟନ କରାଯାଇଥିଲା। ବ୍ରିଟେନ୍ର ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି ହର୍ମୁଜ୍ ପ୍ରଣାଳୀରେ ପରିସ୍ଥିତି ସ୍ୱାଭାବିକ କରିବା ଉଦ୍ଦେଶ୍ୟରେ ଅନେକ ଦେଶ ଉଦ୍ୟମ କରୁଥିବା ସମୟରେ ବ୍ରିଟେନ୍ ମଧ୍ୟ ସେଥିରେ ସାମିଲ ହୋଇଛି। ଭାରତ ବାଂଲାଦେଶ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ଉତ୍ତେଜନା ବୃଦ୍ଧି ପାଇଛି। ଗତ ଶୁକ୍ରବାର ରାତିରେ ସେଠାରେ ସଂଘର୍ଷ ଯୋଗୁଁ ତିନି ଜଣ ବାଂଲାଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ତେଇଶ ଜଣ ଆହତ ହୋଇଛନ୍ତି। ପଥାରିଆ ଦର ସୀମା ନିକଟ 101 ନମ୍ବର ଗେଟ୍ରେ ଏହି ଘଟଣା ଘଟିଥିଲା। ଅନେକ ଚୋରାଚାଲାଣକାରୀ ମାଛ ଧରିବା ପାଇଁ ଭାରତୀୟ ଅଞ୍ଚଳରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଚୋରାଚାଲାଣକାରୀମାନେ ଜିରୋ ପଏଣ୍ଟ ଦେଇ ବାଂଲାଦେଶକୁ ଫେରିଯିବାକୁ ଉଦ୍ୟମ କରୁଥିବାବେଳେ ସୀମା ସୁରକ୍ଷା ବଳ ଦ୍ୱାରା ସେମାନଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ସେମାନେ ବିଏସ୍ଏଫ୍ ଉପରେ ଆକ୍ରମଣ କରିଥିଲେ। ଆତ୍ମରକ୍ଷା ପାଇଁ ବିଏସ୍ଏଫ୍ ଯବାନମାନେ ପାଲଟା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ପରେ ବିଏସ୍ଏଫ୍ ବାଂଲାଦେଶର ସୀମା ସୁରକ୍ଷା ସଂଗଠନ ଓ ସ୍ଥାନୀୟ ପୁଲିସ୍ ମଧ୍ୟରେ ଅନୁଷ୍ଠିତ ବୈଠକରେ ଘଟଣା ସମ୍ପର୍କରେ ଆଲୋଚନା କରାଯାଇଛି। ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ବିଭାଗ ସ୍ୱୟଂଶାସିତ ସଂସ୍ଥା ଓ ସାର୍ବଜନୀନ କ୍ଷେତ୍ର ଉଦ୍ୟୋଗରେ ନିୟୋଜିତ ଆଉଟ୍ସୋର୍ସିଂ ଏବଂ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ପଦକ୍ଷେପ ଫଳରେ ସଠିକ୍ ସମୟରେ ଦରମା ପ୍ରଦାନ, ସାମାଜିକ ସୁରକ୍ଷା ଅଂଶଧନ ନିଶ୍ଚିତ କରିବା ଏବଂ ଠିକାଦାର ଓ ନିଯୁକ୍ତିଦାତାଙ୍କୁ ଅଧିକ ଉତ୍ତରଦାୟୀ କରିବା ଭଳି ବ୍ୟବସ୍ଥା ରହିଛି। ଶ୍ରମ ସଂହିତା ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ପଦକ୍ଷେପ ସ୍ୱରୂପ ସମୟ ଅନୁସାରେ ମଜୁରୀ ଓ ସାମାଜିକ ଅଂଶଧନ ପ୍ରଦାନ କରିବା କ୍ଷେତ୍ରରେ ବିଳମ୍ବ ଘଟିଲେ ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ କଳା ତାଲିକାଭୁକ୍ତ କରିବା ଓ ଦଣ୍ଡବିଧାନ କରିବା ଭଳି ବ୍ୟବସ୍ଥା ରହିଛି। ମଜୁରୀ ପ୍ରଦାନ କରିବା ପରେ ଠିକାଦାରମାନେ ପ୍ରତିମାସର 10 ତାରିଖ ସୁଦ୍ଧା ବିଲ୍ ଦାଖଲ କରିବେ। ମାସର 15 ତାରିଖ ସୁଦ୍ଧା ଡିଡିଓମାନଙ୍କୁ ବିଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ପଞ୍ଚାୟତ ପୁରସ୍କାର 2025 ପାଇଁ କେନ୍ଦ୍ର ସରକାର 42 ପଞ୍ଚାୟତକୁ ମନୋନୀତ କରିଛନ୍ତି। ଆସନ୍ତା ମାସ 3 ତାରିଖରେ ନୂଆଦିଲ୍ଲୀରେ ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହେବ ବୋଲି ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଜୟପୁରର ସବାଇ ମାନସିଂ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସ 77 ରନ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। 230 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ 16 ଓଭର 3 ବଲ୍ରେ ସମସ୍ତ ୱିକେଟ୍ ହରାଇ 155 ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ 2 ମ୍ୟାଚ୍ ଖେଳାଯିବ। ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମରେ ଅପରାହ୍ନ 3:30ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନ୍ଧ୍ୟା 7:30ରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। କର୍ଣ୍ଣାଟକ ଓ ତେଲଙ୍ଗାନା ଗସ୍ତ କରି ଆଜି ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକରେ ଆଜି ପ୍ରସ୍ତୁତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ। ରୁଷ ୟୁକ୍ରେନ୍ ସଂଘର୍ଷ ନେଇ ସ୍ଥାୟୀ ଶାନ୍ତି ବୁଝାମଣା ଚୂଡ଼ାନ୍ତ ହେଲେ ହିଁ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ କହିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ରାଜସ୍ଥାନ ରୟାଲ୍ସକୁ 77 ରନ୍ରେ ପରାସ୍ତ କଲା।

0: ଗୁଜରାଟ ଟାଇଟନ୍ସ ସମ୍ବାଦ ଶେଷ ହେଲା।
1: आकाशवाणी कटक।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
5: ଆରମ୍ଭ କରୁଛୁ ଶିଶୁ ସଂସାର।
6: ପିଲାମାନେ, ଏବେ ଖରା ସାଙ୍ଗକୁ କାଳ ବୈଶାଖୀର ବର୍ଷା, ହଠାତ୍ ଗରମ ସାଙ୍ଗକୁ ଗୁଳୁଗୁଳି, ଆଉ ତାପରେ ଘଡ଼ଘଡ଼ି ବିଜୁଳି ମାରି ବର୍ଷା, ଆଉ ଠାଏ ଠାଏ କୁଆ ପଥର। ତା ଛଡ଼ା ଏବେ ପୁଣି ଓଡ଼ିଶାରେ ଲଘୁଚାପର ବି ଆଶଙ୍କା। ପିଲେ, ଏଇଭଳିଆ ପାଗରେ ତମେ ତମର ଯତ୍ନ ନବ, ସତର୍କ ହେଇ ଚଳିବ, ବର୍ଷାରେ ଜମାରୁ ଭିଜିବନି। ଯଦି ଓଦା ହେଇଯାଅ ତେବେ ସାଙ୍ଗେ ସାଙ୍ଗେ ଓଦା ଲୁଗା ଦେହରୁ କାଢ଼ିଦେବ। ସବୁବେଳେ ଗରମ ଗରମ ମାଙ୍କ ହାତ ତିଆରି ଖାଦ୍ୟ ଖାଇବ, ପ୍ରଚୁର ପାଣି ପିଇବ, ଆଉ ମଶାରୀ ଟାଙ୍ଗି ଶୋଇବ, ଘର ଆଉ ତା ଚାରିପାଖ ସଫା ରଖିବ। ପିଲେ, ଜାଗ୍ରତ ହେଇ ଚଳିବ ଆଉ ସୁସ୍ଥ ରହିବ। ଆସ ପିଲେ, ଏବେ ଶୁଣିବା ଗୀତଟିଏ। କିଏ ଗାଇବେ, କାହା ରଚନାରୁ ଗାଇବେ, ସେ କଥା ସେ ନିଜେ କହିବେ, ଚାଲ ଶୁଣିବା।
7: ମୋ ନା ଆକାଶ ଦାସ, ମୁଁ ଆଜି ତୁମମାନଙ୍କୁ ଗୋଟିଏ ଭଜନ ଗାଇ ଶୁଣାଇବାକୁ ଯାଉଛି, ଯାହାକୁ ଲେଖିଛନ୍ତି ଅଭିରାମ ସାହୁ।

0: ପିଲାଏ, ତମେ ସବୁ ଜାଣିଛ ଭଗବାନ ଆମ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି, ସମସ୍ତଙ୍କୁ ସମାନ ଭାବରେ ଗଢ଼ିଛନ୍ତି। ଭଗବାନ ଲୋକଙ୍କ ଭିତରେ ଧନୀ ଗରିବ ଜାତି ଧର୍ମ ବର୍ଣ୍ଣର କୌଣସି ଭେଦଭାବ ରଖିନାହାନ୍ତି। ଆମେ ମଣିଷମାନେ ହିଁ ମନରେ ସ୍ୱାର୍ଥ ଦ୍ୱେଷ ଓ ବିଭିନ୍ନତା ଭାବ ରଖି ଏସବୁ ଭେଦଭାବ ସୃଷ୍ଟି କରିଛୁ। କିନ୍ତୁ ପିଲେ, ସତରେ ସବୁ ମଣିଷ ସମାନ, ଏହି ଭେଦଭାବ ଆମ ମନରେ କେବେ ବି ନ ଆସୁ। ଆମେ ସମସ୍ତେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକ। ଆସୁ ଶୁଣିବା ଗପ ସାଙ୍ଗ ହବ ତ ଏମିତି। ଗପଟିକୁ ତମମାନଙ୍କୁ କହିଛନ୍ତି ପୂର୍ଣ୍ଣଚନ୍ଦ୍ର ସିଂହ।
1: ପିଲାମାନେ, ଦିନେଶ ଓ ଫିରୋଜ ଗୋଟିଏ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ନ୍ତି। ଫିରୋଜ ଗରିବ ଘରର ପିଲା, କିନ୍ତୁ ଦିନେଶ ଜଣେ ଧନୀ ଘରର ପିଲା। ଦୁଇ ଜଣଙ୍କ ମଧ୍ୟରେ ଭାଇ ଭାଇର ସମ୍ପର୍କ। ଦିନେଶ ଅଧିକାଂଶ ଦିନ ବିଦ୍ୟାଳୟକୁ ଉପମା, ରୁଟି, ଆଳୁ ଭଜା ନେଇଯାଏ। ଟିଫିନ୍ ଛୁଟିରେ ଦୁଇ ଜଣ ମିଶି ଖାଆନ୍ତି। ଘରେ ସେହିପରି ଭାତରେ ଡାଲି, ଆଳୁ ଚଟଣି ହେଲେ ଦିନେଶର ଆନନ୍ଦ କହିଲେ ନ ସରେ। ତଟକା ପନିପରିବା, ଫଳମୂଳ ପ୍ରତି ବହୁତ ଅନାଦର। ଫିରୋଜ ଗରିବ ଘରର ପିଲା ହେଲେ ମଧ୍ୟ ଖାଦ୍ୟରେ ବାଛି ବିଚାର କରେ ନାହିଁ, ମନ ଦେଇ ପାଠ ପଢ଼ି ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରେ। କିନ୍ତୁ ଦିନେଶ ପାସ୍ ନମ୍ବର ବ୍ୟତୀତ ଅଧିକ ନମ୍ବର ରଖିପାରେ ନାହିଁ। ବିଦ୍ୟାଳୟରେ କ୍ରିକେଟ ଖେଳରେ ଦୁର୍ବଳ ଶରୀର ଯୋଗୁଁ ବ୍ୟାଟିଂ ଓ ବୋଲିଂରେ ଫିରୋଜ ଠାରୁ ଦିନେଶ ପଛରେ ରହେ। ଦିନେଶ ବାପା ମାଆଙ୍କର ଗୋଟିଏ ମାତ୍ର ଅଲିଅଳ ପୁଅ ହୋଇଥିବାରୁ ଖାଇବା ସମୟରେ ବହୁତ ବୁଝାନ୍ତି। ତାଙ୍କ ଶ୍ରେଣୀରେ ପଢ଼ାଯାଉଥିବା ବିଷୟ ଶ୍ୱେତସାର ଓ ପୁଷ୍ଟିସାର ବିଷୟରେ ବାପା ବହୁତ କଥା କହନ୍ତି। ଭାତ, ରୁଟି, ଚିନି, ମକା, କଦଳୀ, କନ୍ଦମୂଳ, ପାଉଁରୁଟି ଓ ଆଖୁରେ ପ୍ରଚୁର ପରିମାଣରେ ଶ୍ୱେତସାର ଅଛି। ସେହିପରି କ୍ଷୀର, ଛେନା, ଚିନାବାଦାମ, ଅଣ୍ଡା, ମାଂସ, ମାଛ ଓ ଡାଲି ଜାତୀୟ ଖାଦ୍ୟରେ ପ୍ରଚୁର ପୁଷ୍ଟିସାର ଅଛି। ଏହିସବୁ ଖାଦ୍ୟ ଖାଇଲେ ଶରୀରକୁ ଶକ୍ତି ମିଳେ, ରୋଗରୁ ରକ୍ଷା ମିଳେ। ନଚେତ ଅପପୁଷ୍ଟି ଭଳି ଖାଦ୍ୟାଭାବ ଜନିତ ରୋଗ ହୁଏ। ଏହି ରୋଗ ହେଲେ ମୁହଁ ଫୁଲେ ଓ ପେଟ ବାହାରି ପଡ଼େ, ଶରୀର ଦୁର୍ବଳ ହୁଏ, ପାଠ ପଢ଼ିବାକୁ ଆଗ୍ରହ ରହେ ନାହିଁ। ବାପାଙ୍କର ଉପଦେଶ ଦିନେଶ ପାଣିର ଗାର ପରି ଗୋଟିଏ କାନରେ ପୁରାଇ ଅନ୍ୟ କାନରେ ବାହାର କରିଦିଏ। ବାପା ମାଆଙ୍କର ପୁଅକୁ ଡାକ୍ତର ଇଞ୍ଜିନିୟର କରିବାର ସ୍ୱପ୍ନ ଦିବାସ୍ୱପ୍ନ ହୋଇଯାଏ। ଦିନକୁ ଦିନ ଶରୀର ଦୁର୍ବଳ ହୋଇଯିବାରୁ ତା ବାପା ତାକୁ ଡାକ୍ତରଙ୍କ ପାଖକୁ ନେଇଗଲେ। ଡାକ୍ତର ପରୀକ୍ଷା କରି ଦେଖିଲେ ରକ୍ତହୀନତା ଯୋଗୁଁ ପିଲାଟି ଏଭଳି ଦୁର୍ବଳ ହୋଇଯାଇଛି, ଏହା ଏକ ଖାଦ୍ୟାଭାବ ଜନିତ ରୋଗ ବୋଲି ଡାକ୍ତର କହିଲେ। ବାପାଙ୍କ ପାଖରୁ ସବୁ କଥା ଶୁଣି ସାରି ଡାକ୍ତର ଦିନେଶକୁ ସମସ୍ତ ଖାଦ୍ୟ ବାଛି ବିଚାର ନକରି ଖାଇବାକୁ ଉପଦେଶ ଦେଲେ ଏବଂ କହିଲେ, ବର୍ତ୍ତମାନ ପାଇଁ ଗୋଟିଏ ବୋତଲ ରକ୍ତ ନଦେଲେ ପିଲାଟିର ଜୀବନ ପ୍ରତି ବିପଦ। ଦିନେଶର ରକ୍ତ ପରୀକ୍ଷା କରିବାରୁ ଜଣାଗଲା ତାର ରକ୍ତ ଏ ପ୍ଲସ୍। ଜ୍ଞାନ୍ତି କୁଟୁମ୍ବଙ୍କର ରକ୍ତ ପରୀକ୍ଷା କରିବାରୁ ଏ ପ୍ଲସ୍ ରକ୍ତ ମିଳିଲା ନାହିଁ। ଗ୍ରାମାଞ୍ଚଳ ଡାକ୍ତରଖାନା ହୋଇଥିବାରୁ ରକ୍ତ ବଦଳରେ ରକ୍ତ କିଣିବାର ସୁବିଧା ନଥିଲା। ବିଦ୍ୟାଳୟର ସାଙ୍ଗମାନଙ୍କଠାରୁ ଖବର ପାଇ ଫିରୋଜ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଦୌଡ଼ିଲା ଓ ଡାକ୍ତରଙ୍କୁ କହିଲା, ସାର୍ ମୋ ରକ୍ତ ପରୀକ୍ଷା କରନ୍ତୁ, ଯଦି ମୋ ରକ୍ତ ମିଶେ ତେବେ ମୋ ଠାରୁ ରକ୍ତ ନିଅନ୍ତୁ। ତାର ଆଗ୍ରହ ଦେଖି ଡାକ୍ତର ରକ୍ତ ପରୀକ୍ଷା କରି ଜାଣିଲେ ଏ ପ୍ଲସ୍, କିନ୍ତୁ ଏତେ ଛୋଟ ପିଲାଠାରୁ ରକ୍ତ ନେବାକୁ ଆଦୌ ରାଜି ହେଲେ ନାହିଁ। ଦିନେଶର ବାପା ମଧ୍ୟ ଜଣେ ଗରିବ ପିଲାର ରକ୍ତ ଦେଇ ନିଜ ପୁଅକୁ ଭଲ କରିବାକୁ ପସନ୍ଦ କଲେ ନାହିଁ। ଏଭଳି ନାସ୍ତିବାଣୀ ଶୁଣି ଫିରୋଜ ଦିନେଶର ବାପାଙ୍କର ଗୋଡ଼ ଧରି କାନ୍ଦି କାନ୍ଦି କହିଲା, ମଉସା, ତୁମ ପୁଅର ରକ୍ତ କ'ଣ ଲାଲ, ମୋ ରକ୍ତ କ'ଣ ଧଳା? ଦିନେଶ ବିନା ମୁଁ ମୁହୂର୍ତ୍ତେ ମଧ୍ୟ ବଞ୍ଚିପାରିବି ନାହିଁ। ତୁମେ ରାଜି ହୋଇଯାଅ ମଉସା, ଧନୀ ଓ ଗରିବ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ, ଆମେ ସମସ୍ତେ ସୃଷ୍ଟିକର୍ତ୍ତାଙ୍କର ବିବେକବାନ ପ୍ରାଣୀ। ମନରେ ଆବିଳତା ଥିବା ଯୋଗୁଁ ଉଚ୍ଚ ନୀଚ ଜାତିଭେଦ ମନୋଭାବ ଜନ୍ମୁଛି। ମନରୁ ଆବିଳତା ଦୂର କରି ମୋ ମୁହଁକୁ ଚାହିଁଲେ ମଉସା, ମୁଁ କ'ଣ ତୁମ ପୁଅ ହୋଇପାରିବି ନାହିଁ? ଦିନେଶର ବାପାଙ୍କର ହୃଦୟ ତଳେଇଗଲା। ସେ ଫିରୋଜକୁ କୁଣ୍ଢାଇ ପକାଇଲେ ଏବଂ କାନ୍ଦି କାନ୍ଦି କହିଲେ, ଧନରେ ମୋ ଆଖି ଫିଟାଇ ଦେଇଛୁ, ଗରିବ

0: ଧ୍ୱନି ଆମେ ସୃଷ୍ଟି କରିଛୁ, ଭଗବାନ ସୃଷ୍ଟି କରିନାହାନ୍ତି। ଡାକ୍ତର ମଧ୍ୟ ରାଜି ହୋଇ ଫିରୋଜ ପାଖରୁ ରକ୍ତ ନେଇ ବିଭିନ୍ନ ପ୍ରକାର ପରୀକ୍ଷା କରି ଶୁଦ୍ଧ ରକ୍ତ ଦିନେଶକୁ ଦେଲେ। ତାପରେ ସମସ୍ତେ ଘରକୁ ଫେରି ଆସିଲେ। ଦିନେଶ ମଧ୍ୟ ସମସ୍ତ ପରାମର୍ଶ ଅନୁସାରେ ସବୁ ପ୍ରକାର ଶ୍ୱେତସାର ଓ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବାରୁ ସ୍ୱାସ୍ଥ୍ୟର ପରିବର୍ତ୍ତନ ହେଲା ଏବଂ ମନ ଦେଇ ପାଠ ପଢ଼ି ଶ୍ରେଣୀରେ ଭଲ ନମ୍ବର ରଖିଲା। ଭଲ ଭଲ ଖେଳାଳିଙ୍କ ଭଳି ଚୌକା ଓ ଛକା ମାରି ଖେଳରେ ଆଗରେ ରହିଲା। ଦୁଇ ସାଙ୍ଗଙ୍କର ଆନନ୍ଦ କହିଲେ ନ ସରେ। ଫିରୋଜର ବାପା ପୁଅର ଏଭଳି ପରୋପକାର ଶୁଣି ଖୁସି ହେଲେ। ଦୁଇ ପରିବାର ମଧ୍ୟରେ ଗରିବ ଓ ଧନୀର ପାଚେରୀ ଉଠିଯାଇ ଜ୍ଞାନ୍ତି କୁଟୁମ୍ବ ଭଳି ଭାଇ ଭାଇର ସମ୍ପର୍କ ଗଢ଼ି ଉଠିଲା।
1: ଶୁଣିଲେ ତ ପିଲେ, ଦିନେଶ ଆଉ ଫିରୋଜ ମଧ୍ୟରେ ସାମାଜିକ ପାର୍ଥକ୍ୟ ଥିଲେ ମଧ୍ୟ ସେମାନଙ୍କ ବନ୍ଧୁତା ସେସବୁକୁ ଖାତିର କରିନଥିଲା। ସତରେ ପିଲେ, ବନ୍ଧୁ ହେବ ତ ଏମିତି। ହଉ ପିଲେ, ଆକାଶ ଦାସ ଏବେ ଆମକୁ ଆଉ ଗୋଟିଏ ଗୀତ ଗାଇ ଶୁଣେଇବେ, ଚାଲ ଶୁଣିବା।
2: ମୁଁ ଏବେ ତୁମମାନଙ୍କୁ ଗୋଟିଏ ପଲ୍ଲୀ ଗୀତ ଗାଇ ଶୁଣାଇବାକୁ ଯାଉଛି, ଯାହାକୁ ଲେଖିଛନ୍ତି ଅଭିରାମ ସାହୁ।

0: ପିଲାଏ, ବାପା ହେଉଛନ୍ତି ପରିବାରର ମୁଖ୍ୟ, ମାନେ ପରିବାରର ମୂଳ ସ୍ତମ୍ଭ। ସିଏ ଆମ ସମସ୍ତଙ୍କୁ ଏକାଠି କରି ରଖନ୍ତି। ବାପା କାମ କରି ପରିବାରର ପ୍ରତିପୋଷଣ କରନ୍ତି। ପିଲାଟିଏ ପାଇଁ ତା ବାପା ଚଳଚ୍ଚିତ୍ରର ନାୟକ ବା ହିରୋ ସଙ୍ଗେ ସମାନ। ଆମର ଭବିଷ୍ୟତ ଜୀବନକୁ ସୁଧାରିଥାନ୍ତି ବାପା। ଆସ ଶୁଣିବା କବିତା ବାପା। ସ୍ୱରଚିତ କବିତାଟିକୁ ଆବୃତ୍ତି କରିଛନ୍ତି ପୂର୍ଣ୍ଣଚନ୍ଦ୍ର ସିଂହ।
1: ମା ମୋତେ ସିନା ଜନ୍ମ ଦେଲେ, ବାପା ପାଳି ପୋଷି ମଣିଷ କଲେ। ମା ମୋତେ ସିନା ଜନ୍ମ ଦେଲେ, ବାପା ପାଳି ପୋଷି ମଣିଷ କଲେ। ସ୍କୁଲକୁ ଯିବାର ଯେବେ ମୁଁ ହେଲି, ବାପା କାନ୍ଧେ ବସି ନିଇତି ଗଲି। ସ୍କୁଲକୁ ଯିବାର ଯେବେ ମୁଁ ହେଲି, ବାପା କାନ୍ଧେ ବସି ନିଇତି ଗଲି। ଛୁଟି ହେଲେ ପୁଣି ଫେରିଆସିଲି, ଛୁଟି ହେଲେ ପୁଣି ଫେରିଆସିଲି, ତାଙ୍କ ସାଙ୍ଗେ ମିଶି ଖେଳ ଖେଳିଲି। ସକାଳେ ସନ୍ଧ୍ୟାରେ ପଢ଼ାନ୍ତି ପାଠ, ସକାଳେ ସନ୍ଧ୍ୟାରେ ପଢ଼ାନ୍ତି ପାଠ, ପାଠ ପଢ଼ି ହେଲି ଉତ୍ତମ ଚାଟ। ପାଖରେ ବସାଇ ଖୁଆଇ ଦିଅନ୍ତି, ପାଖରେ ବସାଇ ଖୁଆଇ ଦିଅନ୍ତି, ଗୀତ ଗପ କହି ଶୋଇ ପକାନ୍ତି। ରୋଗ ହୋଇଥିଲେ ବସନ୍ତୀ ଲାଖି, ରୋଗ ହୋଇଥିଲେ ବସନ୍ତୀ ଲାଖି, ଔଷଧ ଦିଅନ୍ତି ସମୟ ଦେଖି। ତାଙ୍କ ଉପଦେଶ ମାନି ଚଳିଲି, ତାଙ୍କ ଉପଦେଶ ମାନି ଚଳିଲି, ଭଲ ପାଠ ପଢ଼ି ଚାକିରି କଲି। ବାପା ଥିଲା ପୁଅ ସଭାରେ ହାରେନି, ବାପା ଥିଲା ପୁଅ ସଭାରେ ହାରେନି, ନିଜେ ଦୁଃଖ ସହନ୍ତି କାହାକୁ କହନ୍ତିନି। ମା ଠାରୁ କେବେ ଛୋଟ ନୁହଇ, ମା ଠାରୁ କେବେ ଛୋଟ ନୁହଇ, ତାଙ୍କ ପାଦ ତଳେ ମଥା ଯାଏ ନାହିଁ, ତାଙ୍କ ପାଦ ତଳେ ମଥା ଯାଏ ନାହିଁ।
0: ପିଲାମାନେ, ତମମାନଙ୍କ ଭିତରେ କିଏ ଗୀତ ଗାଏ ତ କିଏ ନାଚେ ଆଉ କିଏ ଅଭିନୟ କରେ, କିନ୍ତୁ ଆଜି ଆମ ଗହଣରେ ଜଣେ ଶିଶୁ କଳାକାର ଅଛନ୍ତି ଯେ ଖୁବ୍ ସୁନ୍ଦର ଗାଇବା ଆଉ ନାଚିବା ଛଡ଼ା ଅଭିନୟ ମଧ୍ୟ କରନ୍ତି। ଆଜି ସେ ଭାରି ସୁନ୍ଦରିଆ ଡ୍ରେସ୍ଟେ ପିନ୍ଧି ଆସିଛନ୍ତି, ମୁକୁମୁକୁ ହେଇ ହସୁଛନ୍ତି ଆଉ ଆମ ଆଡ଼େ ନିରୀକ୍ଷେଇ

0: ଚାହିଁକି ବସିଛନ୍ତି। କୁନି ଭଉଣୀ, ତମ ନାଁଟା କଣ କହିଦେଲ?
1: ମୋ ନାଁ ଆଦ୍ୟାଶା ପାଣିଙ୍ଗରେ।
0: ବହୁତ ସୁନ୍ଦର ନାଁ। ଏ ନାଁଟା ତମକୁ କିଏ ଦେଇଛି?
1: ମୋ ନାଁଟା ମାମୁଁ ଦେଇଛନ୍ତି।
0: ଆଦ୍ୟାଶା ମାନେ କଣ ଜାଣିଛ?
1: ଆଦ୍ୟାଶା ହଉଛି ପାର୍ବତୀଙ୍କ ନାଁ। ମୁଁ ମଣ୍ଡିରେ ଜନ୍ମ ହେଇଛି ନା।
0: ଆଚ୍ଛା, ତମେ ସୋମବାର ଦିନ ଜନ୍ମ ହେଇଛ ବୋଲି ତମ ମାମୁଁ ତମ ନାଁ ଆଦ୍ୟାଶା ଦେଇଛନ୍ତି। ତମେ କୋଉ ସ୍କୁଲରେ ପଢୁଛ?
1: ମୁଁ ଡିଏଭି ପବ୍ଲିକ ସ୍କୁଲ ରାଜାବଗିଜା କଟକ।
0: କୋଉ କ୍ଲାସରେ?
1: ଷ୍ଟାଣ୍ଡାର୍ଡ ଟୁ।
0: ବର୍ତ୍ତମାନ ତ ତମର ଖରା ଛୁଟି, ଅନଲାଇନ୍ କ୍ଲାସ ହଉଛି ନା ଘରେ ପଢୁଛ?
1: ଅନଲାଇନ୍ କ୍ଲାସ ହଉଥିଲା, ହେଲେ ଏବେ ଛୁଟି ହେଇଯାଇଛି।
0: ଏବେ ଛୁଟି ହେଇଯାଇଛି, ପୁରା ମଜା। ଏଇ ଭ୍ୟାକେସନରେ କଣ କରୁଛ?
1: ଏଇ ଭ୍ୟାକେସନରେ ମୁଁ ପାଠ ପଢୁଛି, ମାର୍କେଟ ଯାଉଛି, ଗୀତ ଶିଖୁଛି, ଡ୍ୟାନ୍ସ କରୁଛି, ସବୁ କିଛି କରୁଛି।
0: ହଁ, ଗୀତ ଶିଖୁଛ, ଡ୍ୟାନ୍ସ ବି ଶିଖୁଛ?
1: ହଁ।
0: କଣ କଣ ଗୀତ ଶିଖୁଛ ସବୁ?
1: କ୍ଲାସିକାଲ ବି ଶିଖୁଛି, ଜେନେରାଲ ସଙ୍ଗ ବି ଶିଖୁଛି।
0: କାହା ପାଖରେ ଶିଖୁଛ?
1: କ୍ଲାସିକାଲ ଆର୍ଥ ସାର୍ ପାଖକୁ ଶିଖୁଛି, ଆଉ ଜେନେରାଲ ସଙ୍ଗ ସାରଦା ସାର୍ ପାଖକୁ ଶିଖୁଛି।
0: ହଁ, କେତେ ବର୍ଷ ହେଲାଣି ଶିଖିଲଣି?
1: 1 ଇୟର ହେଇଗଲାଣି ଦିଟାକ।
0: କୋଉଠି ଷ୍ଟେଜରେ ପରଫର୍ମ କଲଣି?
1: ଅନେକ ଷ୍ଟେଜରେ ମୁଁ କରିଛି, ଆମ ଭଜନ ଗାଆନ୍ତି।
0: ଆଜି ଆମର ଯୋଉ ପିଲାମାନେ ଏଠି ତମକୁ ଶୁଣୁଛନ୍ତି, ତମେ ତାଙ୍କୁ କଣ ଗାଇକି ଶୁଣେଇବ? ଭଜନ ଶୁଣେଇବ ନା କ୍ଲାସିକାଲ ଶୁଣେଇବ ନା ଜେନେରାଲ ସଙ୍ଗ କିଛି ଶୁଣେଇବ?
1: ଭଜନ।
0: ଭଜନ ଗାଇକି ଶୁଣେଇବ? ହଉ, ଗାଇଲ
1: କିର।

0: ଆଚ୍ଛା ତମେ କହିଲ ତମେ ନାଚ ବି ଶିଖୁଛ?
1: ଆଜ୍ଞା।
0: କି କି ପ୍ରକାର ନାଚ ଶିଖୁଛ?
1: ଓଡ଼ିଶୀ ଶିଖୁଛି ଆଉ ମଡର୍ନ ଶିଖୁଛି।
0: ଅଲଗା ଅଲଗା ସାର୍ଙ୍କ ପାଖରେ ନା ଜଣଙ୍କ ପାଖରେ?
1: ଅଲଗା ଅଲଗା ସାର୍ ପାଖରେ।
0: ହଁ, ଓଡ଼ିଶୀ କିଏ ଶିଖଉଛନ୍ତି?
1: ଓଡ଼ିଶୀ ମୀରା ମ୍ୟାମ୍ ଶିଖଉଛନ୍ତି।
0: ମଡର୍ନ ଡ୍ୟାନ୍ସ
1: ବାବୁ ସାର୍ ଶିଖଉଛନ୍ତି।
0: ତମେ ଯୋଉ କହିଲ ତମେ ନାଚ ଶିଖିଲଣି ବର୍ଷେ ହେଲାଣି, କଣ କଣ ସବୁ ଶିଖିଛ?
1: ଆମର ଓଡ଼ିଶାରେ ଶିଖିଛି ମୁଦ୍ରା, ଆଉ ମୁଦ୍ରା ମାନେ କଣ ସେଯାକ, ଆଉ ଡ୍ୟାନ୍ସ ଶିଖିଲି କେତେ, ଆମର କଣ ହ୍ୟାଣ୍ଡ ଏକ୍ସରସାଇଜ ନମ୍ବର ୱାନ୍, ସାଉଣ୍ଡଲେସ୍ ଏକ୍ସରସାଇଜ ନମ୍ବର ୱାନ୍, ସେଯାକ ଟେନ୍ ପର୍ଯ୍ୟନ୍ତ ମାନେ ଏଇଟ୍ ପର୍ଯ୍ୟନ୍ତ।
0: କଣ କଣ ମୁଦ୍ରା ସବୁ ଶିଖିଛ?
1: ପତାକା, ଥ୍ରୀ ପତାକା, ଅର୍ଦ୍ଧ ପତାକା, କର୍ତ୍ତରୀ ମୁଖ, ମୟୂର, ଅର୍ଥଚନ୍ଦ୍ର, ଅଳାଳ, ସୁଖତୁଣ୍ଡ, ମୁଷ୍ଟି, ଶିଖାର, କପିତ, କଟକ ମୁଖ ୱାନ୍, କଟକ ମୁଖ ଟୁ, କଟକ ମୁଖ ଥ୍ରୀ, ସୂଚି, ଚନ୍ଦ୍ରକାଳା, ପଦ୍ମକୋଷ, ସଦ୍ବଶୀର, ମୁର୍ଗଶୀର୍ଷ, ସିଂହମୁଖ, କାଙ୍ଗୁଳ, ଅଳପଦ୍ମ, ଚତୁର, ବ୍ରହ୍ମର, ହଂସାସ୍ୟ, ହଂସପକ୍ଷ, ସମଦଂଶ, ମୁକୁଳ, କାମ୍ରଚୂଳ, ତ୍ରିଶୂଳ।
0: ଏତେ ସବୁ ମୁଦ୍ରା ତମେ ଶିଖିଗଲଣି ନା, ତମକୁ ଯୋଉଟା କହିଲେ ତମେ ସାଙ୍ଗେ ସାଙ୍ଗେ କରିପାରିବ। ଡ୍ୟାନ୍ସକୁ ନେଇକି ପରଫର୍ମ କଲଣି କୋଉଠି?
1: ମୁଁ ରିଲ୍ସ କରେ।
0: ରିଲ୍ସ କରୁଛ? କେତେଟା ରିଲ୍ସ କଲଣି?
1: ବହୁତ ସାରା କଲେଣି।
0: ସବୁ ଲାଇକ୍ସ ମିଳୁଛି?
1: ଭଲ ଲେଖୁଛନ୍ତି।
0: ସବୁଠୁ ମନପସନ୍ଦର କମେଣ୍ଟସ କୋଉଟା କହିଲ ଯୋଉଟା ଆଜି ଯେ ମିଳିଛି ତମକୁ?
1: ପଠାନ, ତୁନି ଯୋ ପଠାନ।
0: ତୁନି ଯୋ ପଠାନ ନାଚିଥିଲା, ସେଥିରେ ଭଲ କମେଣ୍ଟସ ମିଳିଥିଲା। କଣ ଲେଖନ୍ତି?
1: ବଢିଆ, ସୁଇଟ, ବଢିଆ କରୁଛ, ଏସବୁ ଲେଖନ୍ତି।
0: ଆଚ୍ଛା, କେତେ ବର୍ଷ ହେଲାଣି ଡ୍ୟାନ୍ସ ଶିଖୁଛ?
1: ୱାନ୍ ଇୟର ହେଇଗଲାଣି।
0: ତମେ କହୁଥିଲ ତମେ ଗୋଟେ ଇନ୍ଷ୍ଟ୍ରୁମେଣ୍ଟ ବି ଶିଖୁଛ ବୋଲି?
1: ହଁ, ପିଆନୋ।
0: ପିଆନୋ? ଆଚ୍ଛା, କାହା ପାଖେ ଶିଖୁଛ?
1: ଟୁନା ସାର୍ ପାଖକୁ।
0: କେତେ ବର୍ଷ ହେଲାଣି?
1: ଏବେ
0: ଜଷ୍ଟ ଷ୍ଟାର୍ଟ କରିଛ, କିଛି କିଛି ଶିଖୁଛ? କଣ କଣ ବଜେଇ ପାରୁଛ?
1: ମୁଁ ଜନଗଣ ମନ ବଜେଇ ପାରେ।
0: ବଜେଇ ଦଉଛ?
1: ହଁ, ଆଉ ହାପି ବର୍ଥଡେ ବି ବଜେଇ ଦିଏ।
0: ହଁ, ଗୀତ ନାଚ ଛଡା ପାଠ କେମିତି ପଢ ତମେ?
1: ହଁ, ଭଲ ପଢୁଛି ନା।
0: କେତେ ପରସେଣ୍ଟ ମାର୍କ ରହିଥିଲା ଲାଷ୍ଟ ଏକ୍ସାମରେ?
1: ମାର୍କ ନାଇଁ, ଆମର ଭେରି ଗୁଡ୍, ନାଇସ୍, ଏମିତି ମିଳେ।
0: କଣ ମିଳିଥିଲା ରିମାର୍କ?
1: ମତେ ନାଇସ୍ ମିଳୁଛି, ଭେରି ଗୁଡ୍ ମିଳୁଛି, ଆଣ୍ଡ ପ୍ରାକ୍ଟିସ୍ ମିଳୁଛି।
0: ଆଚ୍ଛା, କୋଉ ସବଜେକ୍ଟଟା ତମର ଫେଭରେଟ୍?
1: ମୋର ମ୍ୟାଥ୍ସ ଆଉ ଇଂଲିଶ।
0: ଆଉ କଷ୍ଟ କୋଉଟା ଲାଗେ?
1: ଇଭିଏସ୍।
0: ପାଠକୁ ଆଉ ତମର ଗୀତ ନାଚ ଏସବୁକୁ କେମିତି ବାଲାନ୍ସ କର?
1: ପାଠଟାକୁ ମୁଁ ଆଗ ପଢିଦିଏ, ତାପରେ ଗୋଟେ ଗୋଟେ ଲାଇନ୍ ବାଇ ଲାଇନ୍ ପ୍ରାକ୍ଟିସ୍ କରେ।
0: ପାଠ ତମକୁ

0: ତୁ ଟ୍ୟୁସନ ଯାଉ ନା ଘରେ ବାବା ମାମା କିଏ ପଢେଇ ଦିଅନ୍ତି?
1: ମତେ ମାମା ପଢେଇ ଦିଅନ୍ତି ଘରେ।
0: ମାମା ପଢେଇ ଦିଅନ୍ତି? ମାମା ହାଉସୱାଇଫ।
1: ହଁ।
0: ଆଉ ବାବା କଣ କରନ୍ତି?
1: ବାବା ଚାକିରି କରନ୍ତି।
0: ତମକୁ କଣ ଖାଇବାକୁ ଭଲ ଲାଗେ କହିଲ?
1: ମତେ ତ ପନିର ଆଉ ପ୍ରନ୍ ଇଚ୍ଛା ବହୁତ ଖାଇବା ପାଇଁ।
0: ମାମା କରିକି ଦିଅନ୍ତି ପନିର ପ୍ରନ୍ ର ଆଇଟମ ନା ନାଇଁ ବାହାରୁ ମଗେଇ ଖାଅ?
1: କରନ୍ତି ଘରେ।
0: ଖେଳ କଣ?
1: ଖେଳ ତ ମୁଁ ଗୋଟେ ଡଲ ଯେମିତି ତାକୁ ଖେଳାଏ, ତାକୁ ରୋଷେଇ କରିକି ଖୁଆଏ, ଏଇ ଯାକ ସବୁ କରେ, ତାକୁ ମୁଣ୍ଡ କୁଣ୍ଡେଇ ଦିଏ ଏଇ ଯାକ। ହଁ।
0: କେତେଟା ଡଲ ଅଛି ତମର?
1: ପାଞ୍ଚଟା।
0: ପାଞ୍ଚଟା? ତ ଛଡା ନାଚ ଛଡା ଖେଳ ଛଡା ପାଠ ଛଡା ଆଉ କଣ କର?
1: ଆକ୍ଟିଙ୍ଗ।
0: ଆକ୍ଟିଙ୍ଗ କର? କୋଉଠି ଆକ୍ଟିଙ୍ଗ କର?
1: ଫିଲ୍ମ କରୁଛି ନା, ମୁଁ ଚାରିଟା ଫିଲ୍ମ କଲିଣି ମୋର।
0: ହଁ। ଓଡିଆ ଫିଲ୍ମରେ ଆକ୍ଟିଙ୍ଗ କରୁଛ?
1: ହଁ।
0: କୋଉ କୋଉ ଫିଲ୍ମରେ ଆକ୍ଟିଙ୍ଗ କଲଣି?
1: ଫାର୍ଷ୍ଟ ହେଲା ହିଟଲର, ତାପରେ କଫି ସପ, ତାପରେ ଧୋକା, ତାପରେ ଆକାଶବାଣୀ।
0: ଏଇ ଚାରିଟା ଫିଲ୍ମରେ ତମେ ଆକ୍ଟିଙ୍ଗ କରିସାରିଲଣି, କାହା କାହା ସାଙ୍ଗରେ ଆକ୍ଟିଙ୍ଗ କରୁଛ?
1: ଫାର୍ଷ୍ଟ ହେଲା ଦୀପକ ଅଙ୍କଲ, ଆଉ ପ୍ରକୃତି ଦିଦି, ଆଉ ମଣ୍ଟୁ ଅଙ୍କଲ।
0: ତମକୁ ସମସ୍ତେ କେମିତି ବ୍ୟବହାର କରନ୍ତି ସୁଟିଂ ସେଟ୍ରେ?
1: କ୍ୟୁଟି ଆସ ଫଟୋ ଗୋଟେ, କ୍ୟୁଟି ବ୍ୟୁଟି ଦେଖନ୍ତି।
0: ତମ ପାଇଁ ଗିଫ୍ଟ ଆଣନ୍ତି?
1: ମାନେ ଚକୋଲେଟ ଦିଅନ୍ତି, ଚକୋଲେଟ।
0: ତମ ଫିଲ୍ମରେ ଡାଇଲଗ ସବୁ ଥିବ?
1: ହଁ।
0: ତମେ ନିଜେ ନିଜେ ଡାଇଲଗ ମୁଖସ୍ଥ କର ନା କିଏ ସାହାଯ୍ୟ କରନ୍ତି?
1: ମୁଁ ନିଜେ ନିଜେ ପ୍ରାକ୍ଟିସ କରେ, ମତେ ଦେଇଦିଅନ୍ତି, ମୁଁ ଘରେ ପ୍ରାକ୍ଟିସ କରେ, ତାପରେ ଯାଉଛି ଫିଲ୍ମ ସୁଟିଂକୁ, ସେଠି ଟିକେ ପ୍ରାକ୍ଟିସ କରିଦିଏ, ତାପରେ ପୁରା ଫାଇନାଲରେ କରୁଛି।
0: କଟ୍ ହୁଏ ନା ନାଇଁ? ତମେ ୱାନ୍ ଟେକ୍ ରେ ପୁରା କହିଦିଅ।
1: ଆକାଶବାଣୀଟା ୱାନ୍ ଟେକ୍ ରେ ହେଇଗଲା, ଆଉ ସବୁ ମୁଭି ଏଗେନ୍ ଏଗେନ୍ ଆଉଥରେ
0: କଟ୍ ହଉଥିଲା। କଣ ଖାଅ ସୁଟିଂ ସେଟ୍ରେ? ତମକୁ କଣ ଖାଇବାକୁ ସ୍ପେଶିଆଲ କିଛି ମିଳେ?
1: ହଁ, ନନଭେଜ ଥାଏ।
0: ତମର ଫେଭରେଟ ଡାଇଲଗ ଗୋଟେ ଆମ ପିଲାଙ୍କୁ ଆଜି ଟିକେ ଶୁଣେଇ ଦେଲ।
1: ମୋର ସେକେଣ୍ଡ ମୁଭି କଫି ସପ୍ ର ଏଇଟା ଡାଇଲଗଟା ମୁଁ କହୁଛି। ଆଜି ତୋର କୋଉ କଥା ବି ଭଗବାନ ଶୁଣିବେନି, ଗ୍ୟାଙ୍ଗଷ୍ଟାର ବୁଢା ପୁରା ରାଗି କି ଫାୟାର, ମତେ ଟିକେ ଫୋନଟା ଦଉନୁ, ମୁଁ ତୋର ଥପଟ ଖାଇବାରେ ରିସୁଟ କରିବି, ବଢିଆ ଭିୟୁ ହବ।
0: ଆଉ ଡାଇଲଗ କିଛି ମନେ ଅଛି?
1: ହଁ, ଆଉ ଗୋଟେ ସିରିଏଲ ର ଡାଇଲଗ ତ।
0: ସିରିଏଲ ବି କରୁଛ?
1: ନାଇଁ, ସିରିଏଲ କୋଉନି ସିନା ଦେଖୁଛି।
0: ଆଚ୍ଛା, ଦେଖିକିରି ମନେ ରଖିଛ ଡାଇଲଗ?
1: ହଁ।
0: କୋଉ ସିରିଏଲ?
1: ଅନୁପମା।
0: ହଉ କହିଲ ଦେଖିଆ।
1: ମେ ଘୁମୁ ଫିରୁ ନାଚୁ ଗାଉ ହସୁ ଖେଲୁ ବାହାର ଯାଉ ଅକେଲି ଯାଉ କିସି ଔର କେ ସାଥ ଯାଉ ଯାହା ଯାଉ ଜବ ଯାଉ ଜୈସେ ଭି ଯାଉ ଆପକୋ କ୍ୟା।
0: ତମେ ରିଏଲ ଲାଇଫରେ କଣ ଏୟା ଯୋଉଟା ତମେ ଏବେ ଯୋଉ ଡାଇଲଗଟା କହିଲ, ତମେ ରିଏଲ ଲାଇଫରେ ସେୟା ନା ନାଇଁ? ବାବା ମାମାଙ୍କୁ ପଚାରିକି ତମେ ସବୁ କର।
1: ବାପା ମାମା
0: ପରମିଶନରେ, କାରଣ ତମେ ଏବେ ଛୋଟ ଅଛ ନା, ଯାହା କରିବ ବି ବାପା ମାଙ୍କ ପରମିଶନରେ କରିବ ହେଲା। ବାପା ମା ହୁଅନ୍ତୁ, ଟିଚର ହୁଅନ୍ତୁ, ଗୁରୁଜନ ହୁଅନ୍ତୁ, ଆଉ କିଏ ଥିବେ ବଡ଼ ଘରେ, ଧର ଅଜା ଆଈ କିମ୍ବା ସାନ୍ତ ବାପା ସାନ୍ତ ମା, ଯୋଉମାନେ ବି ଥାନ୍ତି ତାଙ୍କୁ ପଚାରିକି କରିବ ହେଲା। ଆଦ୍ୟାଶା, ଏଇ ଯୋଉଟା ତମେ କିବୋର୍ଡ ଶିଖୁଛ, ନାଚୁଛ, ଗୀତ ଗାଉଛ, ଫିଲ୍ମରେ ଆକ୍ଟିଙ୍ଗ କରୁଛ, ଏ ସବୁ ଭିତରେ ତମକୁ ନିଜକୁ କରିବାକୁ କୋଉଟା ବେଶୀ ସାଟିସ୍ଫାକ୍ସନ ଲାଗେ?
1: ଗୀତ।
0: ଗୀତ ଗାଇଲେ ତମ ମନ ପୁରା ଖୁସି ହେଇଯାଏ ନା? ଆଜି ଆମ ପିଲାମାନଙ୍କୁ ଗୋଟେ ଗୀତ ଗାଇକି ଶୁଣେଇ ଦିଅ, ତମ ମନ ପସନ୍ଦର ଗୀତ।

0: ବାଃ ବଢିଆ ଗାଉଛ ଆଦ୍ୟାଶା, ତମେ ତ ଏତେ ସବୁ ଫିଲ୍ଡରେ ଆକ୍ଟିଭ୍ ଅଛ, ତମେ ବଡ ହେଇକି ତାହେଲେ କୋଉ ଲାଇନ୍ରେ ଯିବାକୁ ଇଚ୍ଛା କରୁଛ? ପାଠ ପଢିକି କିଛି ଚାକିରି କରିବ ବାପାଙ୍କ ଭଳିଆ, କି ଫିଲ୍ମ ଲାଇନ୍ରେ ଯିବ, କି ଗୀତ, କି ନାଚ, କି ପିଆନୋ ଆର୍ଟିଷ୍ଟ ହବ, କଣ କଣ କରିବ?
1: ମୁଁ ଚାକିରି କରିବି ଆଉ ସିଙ୍ଗର ହେବି ଗୋଟେ, ମୋ ବାବା ମାମାଙ୍କୁ ଆଉ ମୋତେ ଇଚ୍ଛା, କାହିଁକି ମୋ ମାମା ବି ଗୋଟେ ସିଙ୍ଗର ଆଉ ମୋ ପାପାକୁ ଗୀତ ପସନ୍ଦ।
0: ଆଦ୍ୟାଶା, ତମେ ଆଜି ଆମ ଆକାଶବାଣୀକୁ ଆସିଛ, ତମକୁ କେମିତି ଲାଗୁଛି?
1: ମତେ ବହୁତ ଖୁସି ଲାଗୁଛି।
0: ତମକୁ ଏତେ

0: ଛୋଟ ଛୋଟ ପିଲାମାନେ ସବୁ ଶୁଣୁଛନ୍ତି, ତମେ ତାଙ୍କୁ କଣ କହିବ କହିଲ?
1: ବେଶୀ ମେହନତ କରିକି ପାଠ ପଢ଼ନ୍ତୁ, ବାପା ମାଙ୍କର କଥା ଶୁଣନ୍ତୁ, ତାପରେ ମନେକର ପିଲାମାନଙ୍କୁ ଯୋଉଟା ବି କହିବେ ବାପା ମା କିମ୍ବା ତାଙ୍କ ଟିଚର ଗୁରୁ ଯୋଉଟା ବି କହିବେ କଥା ମାନନ୍ତୁ ବୋଲି।
0: ହଉ ଆଦ୍ୟାଶା, ତମେ ଆଜି ଆମ ଷ୍ଟୁଡିଓକୁ ଆସିଲ, ଏତେ ସାରା ଆମ ସହିତ କଥା ହେଲ, କେତେ ସୁନ୍ଦର ଡାଇଲଗ ବତେଇଲ, କେତେ ସୁନ୍ଦର ଗୀତ ଗାଇଲ, ତମକୁ ବହୁତ ବହୁତ ଧନ୍ୟବାଦ।
1: ଥ୍ୟାଙ୍କ ୟୁ।
2: ପିଲାଏ, କୁନି ଭଉଣୀଙ୍କୁ ଭେଟି ତମକୁ ତ ଖୁବ୍ ଖୁସି ଲାଗିଥିବ। ହଉ, ଘଣ୍ଟାକୁ ଟିକେ ଦେଖିଲଣି, ଟିକ୍ ଟିକ୍ କରି କହିଲାଣି, ସମୟ ସରିବାକୁ ବସିଲାଣି। ଆଜିର ଶିଶୁ ସଂସାରକୁ ତେବେ ଏଇଠି ରଖିବା, ପୁଣି ଥରେ ଦେଖା ହେବ ଆଗାମୀ ସପ୍ତାହ ଠିକ୍ ରବିବାର ଦିନ ସକାଳ 7:25ରେ। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର। ତେବେ ଆଜି ପାଇଁ ଏତିକି।
3: ଶେଷ ହେଲା ଶିଶୁ ସଂସାର।

ଶୁଣୁଥିଲି ସୁବାସ ଦାସଙ୍କ କଣ୍ଠରୁ କେତେଗୋଟି ଗୀତ। ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ କଟକ। ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର ଉନବିଂଶତମ ଭାଗ। ପ୍ରଯୋଜନା ପ୍ରସନ୍ନଜିତ ମହାନ୍ତି।

ସପ୍ତମ ଛାନ୍ଦ ଶେଷ ହୋଇଥିବା ପୂର୍ବ ଭାଗରେ ଋଷି ବିଶ୍ୱାମିତ୍ର ସୀତାଙ୍କ ରୂପଗୁଣ ସମ୍ପର୍କରେ ରାମଙ୍କୁ ସୂଚନା ଦେବା ଆରମ୍ଭ କରିଥିଲେ। ଏହି ଭାଗରେ ଆରମ୍ଭ ହେଉଛି କାବ୍ୟର ଅଷ୍ଟମ ଛାନ୍ଦ। ସୀତାଙ୍କର ରୂପଗୁଣ ବର୍ଣ୍ଣନା କରିବାରେ ନିଜର ସମସ୍ତ କବିତ୍ୱ ଶକ୍ତିକୁ ପ୍ରୟୋଗ କରିଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। ମୁନି ବିଶ୍ୱାମିତ୍ର କହିଲେ, ବିଜୟୀ ବୀର ଏବେ ବିଜୟ କର, ମିଥିଳାପୁରକୁ ଯିବା। ସେଠାରେ ଥିବା ବୈଦେହୀ ସୁନ୍ଦରୀ ଶ୍ରେଷ୍ଠା, ବର୍ତ୍ତମାନ ଭୂତ ଓ ଭବିଷ୍ୟତରେ ତା ସମାନ କେହି ହେବ ନାହିଁ। ସବୁ ଉପମା ତା ପାଖରେ ହାର ମାନିଲେ। ସୁନା ତାର ଝଟକୁ ଥିବା ଶୋଭାକୁ ଅନାଇ ସମାନ ହେବାକୁ ଚାହିଁଲା। ଅଗ୍ନିରେ ଝାସ ଥିଲା, ପଥରରେ ଦେହ ଘଷିଲା, ତଥାପି ସେ ସମାନ ନୁହେଁ ବୋଲି ବଣିଆ ତାକୁ ପାହାର ଦେଲେ। ବିଜୁଳିର ଜ୍ୟୋତି କ୍ଷଣସ୍ଥାୟୀ, କିନ୍ତୁ ସୀତାର ଜ୍ୟୋତି ଚିରସ୍ଥାୟୀ। କେତକୀ ଫୁଲ ସୀତାର ସୌନ୍ଦର୍ଯ୍ୟ ପାଖରେ ହାର ମାନି କଣ୍ଟାକୁ ଆଶ୍ରୟ କଲା। ହଳଦୀର ବର୍ଣ୍ଣ ତା ରଙ୍ଗ ପାଖରେ ହାର ମାନି ତା ପାଦରେ ବୋଳି ହୋଇ ଶରଣ ପଶିଲା। କନ୍ଦର୍ପ ପତ୍ନୀ ରତି ହାର ମାନି ତାର ସୌନ୍ଦର୍ଯ୍ୟ ପାଖରେ ରତିଏ ଭଳି ହାଲୁକା ଉପମା ପାଇଲା। ସମୁଦ୍ର ମନ୍ଥନରୁ ଜନ୍ମ ନେଲାବେଳେ ଚନ୍ଦ୍ର ପୂର୍ଣ୍ଣ ଥିଲା ଓ ତାହାଠାରେ କଳଙ୍କ ନଥିଲା। ସୀତାଙ୍କର ମୁହଁ ସହିତ ସମାନ ହେବା ଅଭିମାନ ତାର ଚୂର୍ଣ୍ଣ ହୋଇଗଲା। ପଦ୍ମ କଇଁ ଦର୍ପଣ ହାର ମାନିଗଲେ, ନେତ୍ରର ଗତି ଆଗରେ ହରିଣ ହାରିଗଲା। କର୍ଣ୍ଣଯୁଗଳ ସହ ପାଟଳୀ ପୁଷ୍ପ ସମାନ ହେଲା ନାହିଁ। ଗଣ୍ଡ ଦେଶ ପାଖରେ ଚନ୍ଦ୍ର ମଧ୍ୟ ହାରିଗଲା। କାବ୍ୟିକ ପ୍ରସିଦ୍ଧି ଲାଭ କରିଥିବା ସମସ୍ତ ଉପମାମାନଙ୍କୁ ସୀତାଙ୍କର ସୌନ୍ଦର୍ଯ୍ୟ ବର୍ଣ୍ଣନା କ୍ଷେତ୍ରରେ ପ୍ରୟୋଗ କରିଛନ୍ତି ଉପେନ୍ଦ୍ର ଭଞ୍ଜ।

ଶୁଣିଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦିଶ ବିଳାସର ଉନବିଂଶତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ରାଜେନ୍ଦ୍ର ପ୍ରସାଦ ସ୍ୱାଇଁ, ମିତାଲି ଚେନ୍ନାରା, ସରୋଜ କୁମାର ପରିଡ଼ା, ମହାପାତ୍ର ମିନତୀ ଭଞ୍ଜ, କେଶବ ଚନ୍ଦ୍ର ରାୟ। ବର୍ଣ୍ଣନା ଶାନ୍ତନୁ କୁମାର ରଥ, ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆରମ୍ଭ କରୁଛୁ ମୋ ପସନ୍ଦ, ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ୍ ପ୍ରିୟଦର୍ଶିନୀ।

0: ଅନ୍ତରରୁ ଶୁଭେଚ୍ଛା ବନ୍ଧୁ
1: ଆଉ ହୃଦୟରୁ ସ୍ଵାଗତ ମଧ୍ୟ।
0: ଆସିଯାଇଛୁ ପୁଣି ଥରେ ମୁଁ ନମିତା ଆପଣଙ୍କ ପସନ୍ଦର ସାଥୀ
1: ଆଉ ମୁଁ ଜାସ୍ମିନ।

ହେଉ ଦେବକୀ ଅବା ଯଶୋଦା ପଣତ ତାର ସ୍ନିଗ୍ଧ ଶୀତଳ ଅମୃତ ରହିଛି ବୁକୁରେ ତାର ନିର୍ଭୟ ଆଶ୍ରୟ ତାରି କୋଳ।

0: ହ୍ୟାଲୋ ମୋ ପସନ୍ଦ
1: ଅପା ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ, କିଏ କହୁଛନ୍ତି?
1: ମୁଁ ଛତିଆରୁ ଦିଲ୍ଲୀପ କୁମାର ନାଥ କହୁଛି।
0: ଦିଲ୍ଲୀପ କୁମାର ନାଥ, ଛତିଆଟା କୋଉ ଜିଲ୍ଲାରେ?
1: ଯାଜପୁର ଡିଷ୍ଟ୍ରିକ୍ଟରେ।
0: କେମିତି ଅଛନ୍ତି ଦିଲ୍ଲୀପ କୁମାର ନାଥ? ଆଜ୍ଞା,
1: ଭଗବାନଙ୍କ ଦୟାରୁ ଭଲରେ ଅଛି, ଆପଣମାନେ ଆଶୀର୍ବାଦରୁ ଭଲରେ ଅଛି।
0: ଆମ ଶୁଭେଚ୍ଛା ଅଛି ଆଉ ଭଗବାନଙ୍କର କରୁଣା ନିଶ୍ଚୟ ରହିବ ଆପଣଙ୍କ ଉପରେ, ଆପଣ ଭଲ ରହନ୍ତୁ ସବୁବେଳେ। ଆଉ କଣ କରନ୍ତି ଆପଣ?
1: ମୋର ଗୋଟେ ଛୋଟ ବ୍ୟବସାୟଟି ଅଛି। ଆଉ
0: କି ଛୋଟ ବ୍ୟବସାୟ କହିଲେ?
1: ଏ ଭେରାଇଟି ଷ୍ଟୋର ଅଛି,
0: ଛୋଟ ହଉ ବଡ଼ ହଉ ଆପଣ ଗୋଟେ ଭେରାଇଟି ଷ୍ଟୋର ଦେଇଛନ୍ତି ଆଉ ବିଜନେସ କରୁଛନ୍ତି, ଚାଲିଛି ନା ଭଲ ଦୋକାନଟି?
1: ଆଜ୍ଞା।
0: ଘର ପାଖରେ ଦୋକାନଟି ଅଛି ନା ଦୂରରେ ଅଛି?
1: ନାଇଁ, ଆମର ବଜାର ଉପରେ ଅଛି, ଆମର ଛତିଆ ମନ୍ଦିର ଠୁ 300 meters ଭିତରେ ଦୋକାନଟି।
0: ତାହେଲେ ତ ଭଲ ଚାଲିଥିବ ଆଉ କଣ?
1: ଆଜ୍ଞା,
0: ମାନେ ମାର୍କେଟ ଉପରେ ପୁରା?
1: ଆଜ୍ଞା ଆଜ୍ଞା, ମୁଁ ବର୍ଷେ ହେଲା ଟ୍ରାଏ କରୁଛି, ଫୋନ ଲାଗୁନି। ମଝିରେ ଗୋଟେ ଫୋନ ଗୋଟେ ନମ୍ବର ଦେଇଥିଲେ ଆମର ଯୋଉ ଦୃଷ୍ଟିହୀନ ଇଏ ଆମର ବାଲଚନ୍ଦ୍ରପୁରରୁ ନମ୍ବର ଦେଇଥିଲେ, ଆମେ ରେଡିଓ ସଦାବେଳେ ଶୁଣେ, ଦୋକାନରେ ବି ମୋର ରେଡିଓ ଅଛି। ମୁଁ ତାଙ୍କ ନମ୍ବର ଥରେ ଦେଲା ବେଳେ ଟାଇପ୍ ଲଗେଇଲି, ତାଙ୍କୁ ଥରେ କଲ୍ କରିଥିଲି ତାଙ୍କ କତିକି, ସେ କହିଥିଲେ ମୁଁ ଇଏ କଣ କରିଥିଲେ ନା ମୁଁ ଫୋନ ଲାଗିଥିଲା, ଏମିତି କଥା ହେଲୁ ତାଙ୍କ ଭିତରେ, ଏମିତି କଥା ହେଲୁ।
0: କଥା ହେଲା ପରେ ବି ଆପଣ ଚେଷ୍ଟା କରୁଛନ୍ତି କିନ୍ତୁ ଆପଣଙ୍କୁ ଲାଗୁନଥିଲା?
1: ଟୋଟାଲ ଲାଗୁନଥିଲା ସବୁଥର। ଆଉ ଗୋଟେ ଅନୁରୋଧ ଶ୍ରୋତାଙ୍କୁ, ଯୋଉ ଶ୍ରୋତାଙ୍କର ଫୋନ ଲାଗୁଛି, ମିନିମମ 2-3 months ଗ୍ୟାପ ଛାଡ଼ିଲେ ଅଲଗା ନୂଆ ଶ୍ରୋତା ମାନେ କିଛି ସୁଯୋଗ ପାଆନ୍ତି।
0: ଆପଣ ଯୋଉ କଥାଟି କହୁଛନ୍ତି ଆମେ ସେଥିରେ ସହମତ, ଆମେ ମଧ୍ୟ ସବୁବେଳେ ଅନୁରୋଧ କରୁ ଯେ ଟିକେ ଗ୍ୟାପ ଦେଇ ଆପଣମାନେ ଫୋନ କରନ୍ତୁ। ଗ୍ୟାପ ଦେଇ କରୁଛନ୍ତି, ତଥାପି କିଏ କିଏ ବେଳେବେଳେ କରିଦେଉଛନ୍ତି ଏବଂ ଆମେ ତାକୁ ଦୂରତ୍ୱ ରଖି ବଜାଉଛୁ, ସେଥିପାଇଁ ଆମେ ମଧ୍ୟ ଆଶା କରୁଛୁ ଯେ ସମସ୍ତେ ଏଥିରେ ଆମକୁ ସହଯୋଗ କରିବେ। ଯେଉଁମାନେ ନୂଆ ନୂଆ ଶ୍ରୋତା ସେମାନେ ଦେଖନ୍ତୁ କେତେ ଲାଇନ ଲଗାଉଛନ୍ତି, ଯେମିତି ଆପଣ ଆଜି କହୁଛନ୍ତି ମନ ଦୁଃଖ କରୁଛନ୍ତି, ବର୍ଷେ ହେଲା ଲଗାଉଛନ୍ତି, କିଏ 4 years, 5 years, 7 years, 8 years ଧରି ଲାଗିପାରୁନାହିଁ।
1: ଏମିତି କଲ କରିଥିବି ମୁଁ, ତଥାପି ପୂର୍ବରୁ କଲ କରିଦିଏ, ଥରେ ଯୁବବାଣୀ କି ଲାଗିଗଲା ଫୋନ, ଯୁବବାଣୀରେ ବାପା ଉଠେଇଲେ, ମୁଁ ଆଜି ମୋ ପସନ୍ଦର ଲାଗିଛି, ସେଥିରେ କଥା ହେଲେ ଯୁବବାଣୀ କଲେ, ଯୁବବାଣୀ ଶୁଣେ, ମୁଁ ଯୁବବାଣୀ ବି ଶୁଣେ, ନାରୀ ମୋର ବହୁତ ଗୁଡା କାର୍ଯ୍ୟକ୍ରମ ଚାଲେ ଶୁଣେ, ବୋଲେ ଆପଣ ପ୍ରସ୍ତୁତି ନଥିଲେ ବୋଧେ ଆମ ସାଙ୍ଗରେ କଥା। ନାଇଁ ନାଇଁ, ପ୍ରସ୍ତୁତି ନଥିଲେ, ମୁଁ ମୋ ପସନ୍ଦ ପାଇଁ ମୁଁ କଥା ହେଇଛି, ଲଗେଇ ଦେଇଥିଲି, ଲାଗିଲା ଭଲ ଲାଗିଲା, ଆଉ ଏମିତି କଥା ହେଇକି ନାଇଁ।
0: ଯୋଉଠି ହେଲେ କଥା ହେଲେ ଆକାଶବାଣୀକୁ ଆପଣ ଭଲ ପାଆନ୍ତି, ସବୁ ପ୍ରୋଗ୍ରାମ ଶୁଣନ୍ତି, ସେଥିପାଇଁ ଆପଣଙ୍କୁ ଭଲ ଲାଗିଲା, କିନ୍ତୁ ଆପଣ ସେଇଦିନ ଚାହୁଁଥିଲେ ମୋ ପସନ୍ଦରେ କଥା ହେବା ପାଇଁ, ଯାହା ହଉ ସେଦିନ ନହେଲା ନାହିଁ, ଆଜି ଆମ ସହିତ ଯୋଡ଼ି ହେଇଛନ୍ତି, ଆମକୁ ବହୁତ ଖୁସି ଲାଗୁଛି। ଆଉ ମନ ଦୁଃଖ କରନ୍ତୁ ନାହିଁ, ଆପଣଙ୍କର ଆଗରୁ ଲାଗିନଥିଲା ବୋଲି ଏବେ ଲାଗିଲା ବୋଲି ଆପଣ ଖୁସି ହୁଅନ୍ତୁ। ଆମେ ବି ବହୁତ ଖୁସି ହଉଛେ ଆପଣଙ୍କ ଖୁସି ଜାଣି। ତେବେ ଘରେ ସବୁ ଆପଣଙ୍କର କିଏ ଅଛନ୍ତି?
1: ମୋ ବାପା ଅଛନ୍ତି, ଆଉ ମୋ ସ୍ତ୍ରୀ, ଗୋଟେ ପୁଅ, ବଡ ଭାଇ, ଝିଅ, ଏମିତି ସବୁ
0: ମିଶିକି ସମସ୍ତେ ଅଛନ୍ତି ଭାଇମାନେ। ବଢିଆ କଥା, ଏମିତି ମିଶିକି ରହିଲେ ଘରେ ଗୋଟେ ଘର ଭଳିଆ ଲାଗେ ପ୍ରକୃତରେ। ଆପଣଙ୍କର ପିଲା କେତେ ଜଣ?
1: ଗୋଟେ ପୁଅ। ମୋର
0: କେତେ ବଡ ହେଲେଣି?
1: 10 years ହେଇଗଲେଣି, ପଞ୍ଚମରେ ପଢୁଛନ୍ତି ପାଠ।
0: ତାଙ୍କ ନାଁ କଣ?
1: ଦେବାଶିଷ।
0: ଦେବାଶିଷ, ବଢିଆ ନାଁ ଦେଇଛନ୍ତି। ଆଉ ଆପଣଙ୍କ ମିସେସଙ୍କ ନାଁ କଣ?
1: ରଶ୍ମିତା ନାଥ।
0: ତାହେଲେ ଆପଣ ଦିଲ୍ଲୀପ ଆଉ ରଶ୍ମିତାକୁ ମିଶେଇକି ଦେବାଶିଷ ଦେଇଛନ୍ତି, ମୁଁ ଜାଣିପାରୁଛି। ପାଖରେ ଆପଣଙ୍କର ସେଠି ଗୋଟେ ଛତିଆ ମନ୍ଦିର ବୋଧେ ଅଛି?
1: ଜଗନ୍ନାଥ ମନ୍ଦିର,
0: ଶ୍ରୀ ଜଗନ୍ନାଥଙ୍କର ମନ୍ଦିର।
1: ଆଜ୍ଞା,
0: ଆପଣ ବର୍ତ୍ତମାନ ଦୋକାନରେ ବସିଛନ୍ତି?
1: ଆଜ୍ଞା।
0: ରାସ୍ତାରେ ଗାଡି ମଟର ଯାଉଛି, ଶବ୍ଦ ହଉଛି?
1: ଶବ୍ଦ ହଉଛି, ମୁଁ ଟିକେ ପଛକୁ ପଳେଇଯାଇଛି, କଥା ହଉଛି ଦୋକାନ ଆଗରୁ, ପଛ ଗୋଟେ ଷ୍ଟକ୍ ରୁମ୍ ଯୋଡ଼ି ଅଛି, ସେଇଠି ପଳେଇଯାଉଛି।
0: ଆପଣ ଦୋକାନକୁ ନଜର ରଖିଛନ୍ତି ତ?
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ହଁ, ନଜର ରଖିଦେ, ନହେଲେ ପୁଣି କହିବେ ବାପାଙ୍କ ସହିତ କଥା ହଉ ମୋ ଦୋକାନ ଆସ।
1: ଏଇନା ଯେ କଷ୍ଟମର ଆଇଲେ ବି ତାଙ୍କୁ ବିଦା କରିବୁ, ମୁଁ ବହୁତ ଦିନ ପରେ ମୋ କାର୍ଯ୍ୟକ୍ରମରେ ଲାଗିଛି ଫୋନ, ବହୁତ ଖୁସି ବୁଝିପାରିଲେ। ଆଉ ଯାହା ହଉ, ଆଜି ମୋର ଲାଗିଛି ବୋଲି ମୁଁ ବିଶ୍ୱାସ କରିପାରୁନି, ଏତେ ଦିନ ଚେଷ୍ଟା ପରେ ଆଜି ଲାଗିଛି, ବହୁତ ଖୁସି ଲାଗୁଛି ମତେ।
0: ଆଚ୍ଛା,
1: ଦୋକାନ ସାଇଡ଼ରେ ଯୋଉ 2-4 ମୋବାଇଲ ଥାଏ, ତାଙ୍କ ମୋବାଇଲ ବି ମୁଁ
0: ଚେଷ୍ଟା କରିଛି
1: ଫୋନ, ଥରେ ବି ଲାଗିଥିଲା, ଫୋନ ଟି କ୍ରସ ହେଇଯାଇଥିଲା, ମାନେ କ୍ରସ ହେଇଯାଇଛି, ମାନେ ମୁଁ ଯୋଉ କଥା କହୁଛି ସେଣୁ କିଛି କଥା ଆସୁନି, ମୋର କ୍ରସ ହେଇଗଲା, ଏମିତି ଆଜି ଲାଗିଥିଲା ଚେଷ୍ଟା। ଆଜି ଯାହା ହଉ, ସେଟା ଭଗବାନଙ୍କ ଦୟାରୁ, ଆଜି ଜଗନ୍ନାଥଙ୍କ ଦୟାରୁ, କେମିତି କଣ ଲାଗିଲା, ବହୁତ ଖୁସି ଲାଗୁଛି।
0: ହଉ, ଆପଣ ଖୁସି ହଉଛନ୍ତି, ଆପଣଙ୍କର ଫୋନ ଲାଗିଛି, ସେ ଫୋନ କଥା ମୁଁ ଛାଡିପାମ। ଆମେ ଏଥର ଆମର ଶ୍ରୋତାଙ୍କ ସହିତ ଯୋଡ଼ି ହେଇଛୁ, ସମୟକୁ ନଷ୍ଟ କରିଦେବୁ କି? କେତେବେଳେ ଦୋକାନଟି ଖୋଲନ୍ତି ଆପଣ?

0: କେତେବେଳେ ବନ୍ଦ କରନ୍ତି?
1: ସକାଳ 8ଟାରେ ଖୋଲା ଯାଏ, ଖରାବେଳେ ବାପା ବସି ଯାଆନ୍ତି ଦୋକାନରେ, ତା ରାତି 11ଟା ବେଳୁ ବନ୍ଦ ହେଇଯାଏ।
0: ବାପା ବି ଆପଣଙ୍କୁ ସାହାଯ୍ୟ କରୁଛନ୍ତି?
1: ଆଜ୍ଞା।
0: ଆପଣଙ୍କ ମିସେସ୍ ଘରେ କଣ କରନ୍ତି?
1: ଘର ରୋଷେଇବାସ କରି ଇଏ କରନ୍ତି।
0: ଆଚ୍ଛା, ଆଉ କଣ ଆପଣଙ୍କର ସୌକ ରହିଛି?
1: ସେମିତି ଏମିତି ଖେଳ ଖେଳ କଲେ ପାଲା ଫାଲା ଏମିତି ଅଛି, ପାଲା ଏବେ ଚାଲିଥିଲା ଆମର ଗାଦି ପଡିଆରେ, ପାଲା ବି ଯାଇକିନା ଦେଖୁ,
0: ପାଲା ଦେଖିବାକୁ ଶୁଣିବାକୁ ଭଲ ପାଆନ୍ତି।
1: ଯାନଯାତ୍ରା ହେଲେ ବି ଯିବା ବୋଲି ଏବେ ବୈଶାଖ ମେଳା ପଡ଼ିଥିଲା ଆମର କଟକରେ, ତାକୁ ବି ଯାଇକିନା ଯାଇକିନା ଦେଖିକିନା ଆସିଲୁ। ମେଳାରେ ପିଲାପିଲି ସମସ୍ତେ ଯାଇକିନା ଶ୍ରୀହରିଆ ଯାଇ ବୁଲିବାଲି କିନା ଆସିଥିଲୁ ଭାଇ ଭାଇ ସରିଆ ଜମି ଯାଇ।
0: ତାହେଲେ ବୁଲାବୁଲି କରିବା ପାଇଁ ଆଉ ଯାତ୍ରା ଦେଖିବା ପାଇଁ ପାଲା ଦେଖିବା ପାଇଁ ଆପଣଙ୍କର ପସନ୍ଦ ରହିଛି ନା?
1: ଆଜ୍ଞା।
0: କହିଦିଅନ୍ତୁ ଆଜି ମୋ ପସନ୍ଦରେ ଆପଣ କଣ ଗୀତ ଶୁଣିବେ?
1: ଜଗନ୍ନାଥଙ୍କର ଗୋଟେ ଭଜନ ଦେଇଦେବେ ଆପଣଙ୍କ ପସନ୍ଦର ଗୋଟେ,
0: ପ୍ରଭୁଙ୍କର ଭଜନ ଗୋଟିଏ ଆମେ ଆପଣଙ୍କୁ ଶୁଣେଇ ଦଉଛୁ, ଶୁଣନ୍ତୁ ଏଇ ସୁନ୍ଦର ଭଜନଟି।
1: ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ମନ ଚାହୁଁଛି ନା ବନ୍ଧୁ, କହିବାକୁ କେତେ କଥା ଅନ୍ତରତଳର,
1: ଟିକିଏ ଶ୍ରଦ୍ଧାର କଥା,
0: ଟିକିଏ ଭଲ ପାଇବାର କଥା,
1: ଟିକିଏ ବୁଝାମଣାର କଥା,
0: ଟିକିଏ କାର୍ଯ୍ୟକ୍ରମର କଥା,
1: ଟିକିଏ ଅନୁରୋଧର କଥା,
0: ଟିକିଏ ଅଭିଯୋଗର କଥା,
1: ଟିକିଏ ଅଭିନନ୍ଦନର କଥା,
0: ପୁଣି ଟିକିଏ ଶୁଭକାମନାର କଥା।
1: ବନ୍ଧୁ, ଆପଣଙ୍କର ସବୁ କଥା ପହଞ୍ଚି ଯାଇଛି ଆମ ପାଖରେ
0: ସୁନ୍ଦର ସୁନ୍ଦର ଚିଠି ମାଧ୍ୟମରେ। ଆପଣ ହେଉଛନ୍ତି ରାମଚନ୍ଦ୍ର ସାହୁ, ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ,
2: ଶାନ୍ତନୁ ନାୟକ ଆନନ୍ଦପୁର ହାଟଡିହିରୁ,
0: ଇନ୍ଦୁମତୀ ବାରିକ ଶ୍ୟାମପୁର ଧାମନଗର ଭଦ୍ରକରୁ,
2: ଅଭିମନ୍ୟୁ ଛବିରାଣୀ, ହେମା ଚନ୍ଦନ, ସିତୁନ, ପ୍ରମୋଦ, ପ୍ରମିଳା, ଗେଲୁ, ସିଲୁ, ବାପୁନା, ପୂଜା, ଲକି, ଘସିପୁରା ଆନନ୍ଦପୁରରୁ,
0: କବିରାଜ ପରିଡ଼ା, ଷ୍ଟାଲିନା ପ୍ରିୟଦର୍ଶିନୀ, ସୂର୍ଯ୍ୟକୁମାର ବାବୁନି, ସିଲୁ, ଲତାହରଣ କାକଟପୁର ପୁରୀରୁ,
2: ଅରକ୍ଷିତ ଦାସ ଏବଂ ଆୟସା ପ୍ରିୟଦର୍ଶିନୀ କୁଜଙ୍ଗ ଜଗତସିଂହପୁରରୁ,
0: ପୀତାମ୍ବର ସୁଶି, ତପନ, ରଶ୍ମି, ସିଲା, ଲୀଲା, ସୀମା, ହେମା ଏବଂ କୁନି ବୋଉ କୁଆଖିଆ ହରିପୁର ହାଟରୁ,
2: ପ୍ରୀତମ ସୁତାର, ସାଇ ସୁତାର, ସୁରେଶ ଗ୍ରହାଚାର୍ଯ୍ୟ, ଅନ୍ନପୂର୍ଣ୍ଣ ଗ୍ରହାଚାର୍ଯ୍ୟ, ସୁଲୋଚନା ଗ୍ରହାଚାର୍ଯ୍ୟ, ବାମୁରା କେନ୍ଦ୍ରାପଡ଼ାରୁ,
0: ଗୋବିନ୍ଦ ଚନ୍ଦ୍ର ବେହେରା, ଡାଙ୍ଗମାଳ କେନ୍ଦ୍ରାପଡ଼ାରୁ,
2: ଅବିନାଶ ଦାସ ଅନ୍ତର୍ଗୁଡ଼ ଶ୍ରୀ ବଳଦେବଜୀଉ କେନ୍ଦ୍ରାପଡ଼ାରୁ,
0: ଅପଲତା ଆରୁଖ ମନୋହରପୁର ମୟୂରଭଞ୍ଜରୁ,
2: ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବେଶ କେନ୍ଦ୍ରାପଡ଼ାରୁ,
0: ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା, ଶିବାଶିଷ ବିଜୟଲକ୍ଷ୍ମୀ, ବୈଜନ୍ତୀ ଦିଦି, ଲାବନୀ ଦିଦି, ସ୍ୱର୍ଣ୍ଣହପା ଓ ନାତୁଣୀ ଆଦ୍ୟାଶା ଆନନ୍ଦିତା, କୁଞ୍ଜକୁଟୀର କନ୍ତୋଲା ଆଠଗଡ଼ରୁ,
2: ବାବାଜୀ ଚରଣ ନାୟକ ଏବଂ ତାଙ୍କ ପରିବାର ବର୍ଗ ଧାମନଗର ଭଦ୍ରକରୁ,
0: ଦେଶଦୀପ ଇଚ୍ଛାପୁର ଶ୍ରୀ ବଳଦେବଜୀ କେନ୍ଦ୍ରାପଡ଼ାରୁ,
2: ନରେନ୍ଦ୍ର ମହାକୁଡ଼ ବାସୁଦେବପୁର ଭଦ୍ରକରୁ,
0: ବୁଲୁ ପଟ୍ଟନାୟକ ଘସିପୁର ଆନନ୍ଦପୁର କେନ୍ଦୁଝରରୁ,
2: ଅମ୍ବରୀଶ ପରିଡ଼ା, ମନୋରମ ସାମନ୍ତରାୟ, ରଘୁନାଥପୁର ରଙ୍କାଳ, ଆର୍କେ ପାଟଣା କେନ୍ଦ୍ରାପଡ଼ାରୁ,
0: ସୂର୍ଯ୍ୟମଣିନାଥ, ଜୟନ୍ତୀନାଥ ହାତୀବାରୀ ସୁକିନ୍ଦା ଯାଜପୁରରୁ,
2: ରମେଶ ଭାନୁ, ମାମା ଲିପା, ଗୁଗୁ କାର୍ତ୍ତିକ କେସ୍ତୁରାପାଳରୁ,
0: ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ,
2: ମାଳତୀ ରବି, ଗୀତା ନିନି, ମିଠି ସ୍ନେହା ଯଶୀପୁର ମୟୂରଭଞ୍ଜରୁ,
0: ପ୍ରତାପ ଚନ୍ଦ୍ର ମଲ୍ଲିକ କୋଠି ଏରସମା ଜଗତସିଂହପୁରରୁ,
2: ଦିବ୍ୟଲୋଚନ ଭାରିମଲ୍ଲ ମୋଟା ଜଙ୍କିଆ ଖୋର୍ଦ୍ଧାରୁ
0: ଏବଂ ପ୍ରତାପ ଚନ୍ଦ୍ର ମଲ୍ଲିକ କୋଠି ଏରସମା ଜଗତସିଂହପୁରରୁ। ମତାମତ ଭରା ସୁନ୍ଦର ସୁନ୍ଦର ଚିଠି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

0: ତେବେ ଆମକୁ ଚିଠି ଲେଖନ୍ତୁ ସେହି ଠିକଣାରେ ମୋ ପସନ୍ଦ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 753001। କବିତା ବି ପଠାନ୍ତୁ ସାଥୀ, ସ୍ଥାନ ପାଇବ ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମରେ।
1: ତେବେ ମନେ ରଖିବେ, କବିତା ଗୁଡ଼ିକ କ୍ଷୁଦ୍ର, ସ୍ପଷ୍ଟ ଏବଂ ପ୍ରଚାର ଉପଯୋଗୀ ହୋଇଥିବା ଆବଶ୍ୟକ।
2: ହ୍ୟାଲୋ
0: ହ୍ୟାଲୋ ମୋ ପସନ୍ଦ।
2: ଆଜ୍ଞା, ଭାରି ଜ୍ୱର।
0: ଓହୋ,
2: ଜ୍ୱର ଛାଡିଗଲାଣି ଦିଦି, ଆଉ କିନ୍ତୁ ମନରେ ଭାରି ଜ୍ୱର ଏବେ।
0: ନମସ୍କାର ବିଜୟ ଭାଇ।
2: ହଉ ଆଜ୍ଞା, ମୁଁ ଇଏ ଜ୍ୱର କଥା ପଛରେ କହିବି, ଏଇ ନେତ୍ରହୀନ ବିଜୟ ଭାଇ ତିନି ନମନ ବନ୍ଦନା ଓ ଅଭିନନ୍ଦନ ଜଣାଉଛି। ଆଜ୍ଞା,
0: ବିଜୟ ଭାଇଙ୍କୁ ଆମେ ମଧ୍ୟ ନମସ୍କାର ଜଣାଉଛୁ, ପ୍ରଣାମ ଜଣାଉଛୁ, ଧନ୍ୟବାଦ ଜଣାଉଛୁ ଏତେ କଷ୍ଟ କରି ସେ ଫୋନ ଲଗେଇଥିବାରୁ।
2: ଝିଅକୁ ମଧ୍ୟ ଟିକେ ମୋର ଆନ୍ତରିକ ଶ୍ରଦ୍ଧା ଓ ଶୁଭେଚ୍ଛା।
0: ହଁ, ଆପଣଙ୍କୁ ଜ୍ୱର ବୋଲି କହିଲେ ଆଗେ ସେ କଥା ଆମକୁ କୁହନ୍ତୁ, କେବେଠାରୁ ଦେହ ଆପଣଙ୍କର ଭଲ ନାହିଁ?
2: ଆପଣଙ୍କୁ କହୁଛି ସେଇଟା ତ ନିଜର କଥା, ସମୟ ବେଶୀ ନେବିନି। ଜ୍ୱର କଣ ଆଜ୍ଞା, ଗୋଟେ କଥା ଆପଣଙ୍କୁ କହିଥିଲି ନା କଣ ଥରେ, ଯେ ହଉଛି ଖାଇ ଘନ ଘନ କେଶ ମୁକୁଳା ତାହାକୁ କହିବୁ ଜ୍ୱର, ଘରଣୀ ରାନ୍ଧିବ ମା ପରଶିବ ତାହାକୁ କହିବୁ ଘର।
0: କହିଥିଲି
2: ଘର କଥା କହିବିନି।

0: କଥା କହିସାରିଥିଲି ଆପଣଙ୍କୁ, ଆଜି ଜ୍ୱର କଥା କହୁଛି ଆଜ୍ଞା, କଣ ଅନୁମତି ମିଳିବ ଜ୍ୱର କଥା କହିବା ପାଇଁ?
1: ନିହାତି ଆପଣ ଯାହା କହିବେ ଗୋଟେ ତାକୁ ଭାଷା ଦେଇ ରଙ୍ଗ ଦେଇ ଅଲଗା ପ୍ରକାର କହନ୍ତି, ସେଥିପାଇଁ ତ ପ୍ରତିଟି କଥା ଆପଣଙ୍କର ଭଲ ଲାଗେ
0: ଆଜ୍ଞା। ସେ କଥା କଣ କି ଦିଦି, ସପ୍ତମ ଅଷ୍ଟମ ଶ୍ରେଣୀ ପଢୁଥିବା ସମୟରେ ପର୍ଟିକୁଲାର ମନେ ନାହିଁ, ଆଜି ବୋଧେ ସପ୍ତମ ପାସ୍ କରିଛି, ଅଷ୍ଟମ ଆଡମିସନ ହେଇନି, ସେଇ ସମୟରେ ଭୟଙ୍କର ଜ୍ୱର ହେଲା ଆଜ୍ଞା। ଭୟଙ୍କର ଜ୍ୱର ଜମା ଛାଡ଼ିଲାନି, ଏଠି ଡାକ୍ତରଖାନାରେ ଦେଖି ଔଷଧ ପତ୍ର ଖାଇ କମିଲାନି, ବାବା କଟକ ବି ଗଲେ, ମା ବି ଗଲେ, ସାଙ୍ଗରେ ଶିଶୁ ଭବନ ଦେଖେଇଲେ, ସେଠି ବି ଜ୍ୱର ଫର କିଛି ହେବନି, ସେମାନେ ପୁଣି ବଡ ଡାକ୍ତରଖାନାକୁ ପଠେଇଦେଲେ, ସେଠି କିଛି ଦିନ ଔଷଧ ଖାଇଲା ପରେ କମିଗଲା ଟିକେ ଜ୍ୱର। ତାପରେ ଘରକୁ ଆସିଲି, ଘରେ ଗୋଟିଏ ସପ୍ତାହ ଯାଇନି, ପୁଣି ଭୟଙ୍କର ଜ୍ୱର। ବାବା ମା ଧରି ବ୍ୟସ୍ତ ହେଲେ, କହିଲେ ଯଶା ପଡିଛି, ଗାଁ ଲୋକ କହିଲେ କିଛି ତୁମେ ଜାତକୁ ଟିକେ ଦେଖା। ହଁ, ସେ ଜାତକୁ ନେଇକି ଜ୍ୟୋତିଷ ଡାକିକି ଆଣିକି ଗ୍ରହରାଜ ଜ୍ୟୋତିଷ ସାହାଯ୍ୟ ଦେଖେଇକି ସେ ଦେଖିଲେ ଯେ ହଁ ଆଜ୍ଞା, ଦଶା ଖରାପ ଅଛି, କଣ ସେ କଥା ମୁଁ ଆଉ କହିପାରିବିନି, କୋଉ ଦଶାରେ କୋଉ ଅନ୍ତର। ଆଉ ତମେ ଗୋଟେ କାମ କର, ଦକ୍ଷିଣ କାଳୀଙ୍କ ପାଖରେ ଗୋଟିଏ ଓଦା ବଳି ଦିଅ, ମାନସିକ କରିକି ପୁଅ ଭଲ ହେଇ। ହଁ ଆଜ୍ଞା। ଆଉ ବାବା ମା ମାନସିକ କଲେ, ଗୁଆଟିଏ ମୁଣ୍ଡରେ ଛୁଇଁ ଦେଇକି ମାନସିକ କଲେ ଯେ ମା ଦକ୍ଷିଣ କାଳୀ ମୋ ପୁଅକୁ ଭଲ କରିଦେଲେ, ମୁଁ ତୋ ପାଖରେ ଗୋଟେ ଓଦା ବଳି ପକେଇବି ମାନସିକ କରୁ। ହଁ, ଔଷଧ ପତ୍ର ଚାଲିଥାଏ, ଏଣେ ଯାହା ହଉ ତାରି ଭିତରେ ଜ୍ୱରଟି ସମ୍ପୂର୍ଣ୍ଣ ଭଲ ହେଇଗଲା, ମୁଁ ସୁସ୍ଥ ହେଇଗଲି। ତାପରେ ବାବା ମା ବ୍ୟସ୍ତ ହେଲେ ଠାକୁରାଣୀଙ୍କ କାମ କରିବା ପାଇଁ, ଦେବୀ ମାଙ୍କ କାମ କରିବା ପାଇଁ ଦକ୍ଷିଣକାଳୀଙ୍କ ପାଖରେ। ସେଇଠୁ ଆମ ନିକଟସ୍ଥ ହାଟକୁ ଯାଇକି, ଆମର ଏଠି ଗୋଟେ କନ୍ତର ହାଟ ଅଛି, ଘର ପାଖକୁ 7 କିଲୋମିଟର ବାଟ ଗଲେ, ବୋଦା ଟିକେ କିଣିକି ଆଣିବା ପାଇଁ ମୁଁ ଭାରି ଜିଦି ଧରିଲି। ମୁଁ ବାବା ମୁଁ ତମ ସାଙ୍ଗରେ ଚାଲି ଚାଲିକା ଯିବି, ମୋ ଦେହ ଭଲ ହେଇଯାଇଛି, ମୁଁ ଯିବି ଟିକେ ହାଟ ଦେଖିବି। ମୁଁ ବି ବାବାଙ୍କ ସାଙ୍ଗରେ ଯାଇଛି, ମୋର ସ୍ପଷ୍ଟ ମନେ ଅଛି। ହାଟ ଯାଇ ପହଞ୍ଚିଲୁ, ବହୁତ ବଡ ହାଟ, ଏଠି ଗୋରୁ ଗାଈ ପାଖରୁ ଆରମ୍ଭ କରିକି ବିଭିନ୍ନ ପନିପରିବା ଲୁଗା ପଟା ମସଲା ହାଟ ସବୁ ବିକ୍ରି ହୋଇଥାଏ। ତା ଭିତରେ ବି ଆମେ ଦେଖିଲୁ ଅନେକ ଲୋକ ଛେଳି ମେଣ୍ଢା ଏଇ ବୋଦା ମଧ୍ୟ ଆଣିଥାନ୍ତି ବିକ୍ରି କରିବା। ସେଠୁ ବାବା ଯାଇକି ପଚାରିଲେ, ବୋଦା ଟିକେ ଜଣେ ପାଳିଥିଲା, ତାକୁ ପୋଛିପାଳିକି ରଖିଛି, କିଏ ଆସିଛି ତାକୁ ବୋଦା ଟିକେ ବିକ୍ରି କରିବା ପାଇଁ? ସେ ବୋଦା ଟିକେ ଆଜ୍ଞା ସେ ବିକ୍ରି କରିଦେଲା ଆମଠୁ, ସେ ମୋର ମନେ ଅଛି 300 ଟଙ୍କା ସେ ବୋଦା ଟିକେ ନେଇଥିଲା। ଆମେ ବୋଦା ଟିକେ ନେଇକି ଆସିଲୁ, ଆମ ଘର ପାଖରୁ ଅଳ୍ପ ଦୂରରେ ଦକ୍ଷିଣ ଦିଗରେ ଗୋଟିଏ ଅଛି ପୀଠ, ଦେବୀ ଦକ୍ଷିଣ କାଳୀଙ୍କର, ଏଇଟା କତରାପୁର କାଳୀ ବୋଲି କହନ୍ତି, ସେଇଠି ଯାଇକି ପୂଜା ଅର୍ଚ୍ଚନା ହବ, ଦିନ ଅସ୍ଥିର କରାଗଲା, ବ୍ରାହ୍ମଣ ସହିତ କଥାବାର୍ତ୍ତା କରାଗଲା। ସେଦିନ ମୁଁ ଆଉ ମା ମଧ୍ୟ ଯାଇଥିଲୁ, ଆଉ ସେଇଠି ଆଜ୍ଞା ବୋଦାଟିଏ ପୂଜା ଅର୍ଚ୍ଚନା ହେଲା। ମତେ ଦକ୍ଷିଣ କାଳୀଙ୍କର ମନ୍ତ୍ର କହିଲେ ଉଚ୍ଚାରଣ କରିବାକୁ ବସିକି ସେଇଠି, ଆଉ ପୂଜା ଅର୍ଚ୍ଚନା ହେଲା, ପୂଜା ଅର୍ଚ୍ଚନା ହେଇକି ଆଉ ବୋଦାଟିଏ ବଳି ପଡିଲା। ତାପରେ ଆମେ ଘରକୁ ଆଜ୍ଞା ଆସିଲୁ, ଜ୍ୱର ଆଜ୍ଞା କମିଗଲା, କିନ୍ତୁ ସେ ଦିନରୁ ମୋ ମନରେ ଗୋଟେ ଜ୍ୱର ପଶିଗଲା, ପୁଣି ଆଉ ଗୋଟେ ଜ୍ୱର, ଦେହରୁ ଜ୍ୱର କମିଗଲା, କିନ୍ତୁ ମନ ଭିତରେ ଯୋଉ ଜ୍ୱରଟି ରହିଲା ସେ ଏପର୍ଯ୍ୟନ୍ତ ବି ଛାଡ଼ିନି ଆଜ୍ଞା। ସେଇଥିପାଇଁ ବ୍ୟସ୍ତ ହେଇକି ମୁଁ ଆଜି ଆପଣଙ୍କୁ ଏଇ କଥାଟି କହୁଛି। କଥାଟି ଏଇଆ ଯେ ଆଜ୍ଞା, ମାନସିକ ବାପା ମା କରିଥିବାରୁ ତାଙ୍କ ପୁଅ ଭଲ ହେଇଗଲା, ମୋ ଦେହ ଭଲ ହେଇଗଲା। ଆଚ୍ଛା, ଯିଏ ବୋଦା ଟିକେ ପାଇଥିଲା ସେ ମଧ୍ୟ କିଛି ଲାଳନ ପାଳ କରିଥିଲା, ସିଏ କିଛି ମଧ୍ୟ ପଇସା ପାଇଲା। ତାପରେ ଯୋଉଠି ଦେବୀ ମାଙ୍କ ପାଖରେ ପୂଜା ଅର୍ଚ୍ଚନା କରାଗଲା ସେ ବ୍ରାହ୍ମଣ ମାନେ ମଧ୍ୟ ସେ କିଛି ପଇସା ପତ୍ର ଦକ୍ଷିଣ ଆକାରରେ ପାଇଲେ। ବୋଦା ଟିକେ ଯିଏ ବଳି ଦେଲା ଯିଏ ତମାର ସେ ମଧ୍ୟ କିଛି ପଇସା ପତ୍ର ପାଇଲା, ମା ବି ସନ୍ତୁଷ୍ଟ ହେଲେ ବଳି ଥାଇ। କିନ୍ତୁ ମନରେ ଗୋଟିଏ ପ୍ରଶ୍ନ ରହିଲା ମୋର ଆଜି ପର୍ଯ୍ୟନ୍ତ, ସେ ବୋଦା କଣ ପାଇଲା?
1: ଆପଣ ଯେତେବେଳେ ଆପଣଙ୍କ ସେ ଘଟଣାଟି କହୁଥିଲେ ସେତେବେଳେ ବି ମୋ ମନ ଭିତରେ ବହୁତ ଦୁଃଖ ଆସୁଥିଲା ଯେ ଏଇ ଯୋଉ ଗୋଟିଏ ଜ୍ୱର ପାଇଁ ମାନସିକ କରିବା ବାପା ମାଙ୍କର, ଏବଂ ଗୋଟିଏ ଜୀବକୁ କିଣି ଆଣି ହତ୍ୟା କରିବା, ଗୋଟିଏ ପ୍ରାଣୀର ଜୀବନ ବଦଳରେ ଆଉ ଜଣଙ୍କର ଦେହ ଭଲ ହବ, ମନଟା ଗ୍ରହଣ କରିପାରୁନି ସହଜେ।
0: କିନ୍ତୁ ବର୍ତ୍ତମାନ ସାମାଜିକ ପରିପ୍ରେକ୍ଷୀରେ ଯେ ଆମେ ସମସ୍ତେ ଗୋଟିଏ ଗୋଟିଏ ବର୍ତ୍ତମାନ ମାନସିକ ବୋଧା, ଆମେ କାହାର ନା କାହାର ମାନସିକ ହେଇକି ରହିଛୁ ଆଜ୍ଞା, ଆମେ ପ୍ରତ୍ୟେକ ମୁହୂର୍ତ୍ତରେ ବର୍ତ୍ତମାନ ବଳି ପଡୁଛୁ, ଏଇ କଥାଟି ମୋର କହିବାର ଆଜିର ଉଦ୍ଦେଶ୍ୟ ଆଜ୍ଞା। ତେଣୁ ସେଇଥିପାଇଁ ମୋର ଆପଣଙ୍କ ପାଖରେ ନିବେଦନ, ଏଇ ମୋ ପସନ୍ଦ କାର୍ଯ୍ୟକ୍ରମ ମାଧ୍ୟମରେ, ଯେ ଏଇ ମାନସିକ ବୋଧା ମାନଙ୍କ ପାଇଁ କାହାର ଦୁଃଖ ନାହିଁ, କାହାର ଦରଦ ବି ନାହିଁ, କାହାର ଟିକେ ଶ୍ରଦ୍ଧା ସହାନୁଭୂତି ବି ନାହିଁ, ତେଣୁ ପ୍ରତ୍ୟେକ କ୍ଷେତ୍ରରେ ଏଇ ମଣିଷକୁ ମଣିଷ ବି ବଳି ପକେଇ ଦେଉଛି ମାନସିକ କରି।
1: ବହୁତ ଭଲ କଥା ଆପଣ କହିଲେ, ସମସ୍ତେ ଅନୁଭବ କରୁଥିବେ ଆପଣଙ୍କର କହିବାର ତାତ୍ପର୍ଯ୍ୟ, ବୁଝିପାରୁଥିବେ। ଭଗବାନ କରନ୍ତୁ ଆପଣ ପୁରୁଣା ଦୁଃଖ କଥାଟିକୁ ଆପଣ ଭୁଲିଯିବେ ଏବଂ ମନରୁ ସେ ଜ୍ୱର ଶୀଘ୍ର ଛାଡିଯିବ। ଆଉ ଆପଣ ଏମିତି ତ ମଝିରେ ମଝିରେ ଫୋନ କରନ୍ତି,
0: ଫୋନ ଲାଗିଯାଏ,
1: ଫୋନ ଯୋଉ ଲାଗିଯାଏ
0: ବ୍ୟବଧାନରେ ଫୋନ ଲାଗିଯାଏ,
1: ଆପଣଙ୍କର ଲାଗିଯାଏ, ଆଉ ଆମେ ମଧ୍ୟ ଆପଣଙ୍କ ଫୋନକୁ ଅପେକ୍ଷା କରି ରହିଥାଉ ସତେ ଯେମିତି, କାହିଁକି ନା ଆପଣ ସୁନ୍ଦର ସୁନ୍ଦର ଉପାଖ୍ୟାନ, ସୁନ୍ଦର ସୁନ୍ଦର ଉଦାହରଣ ଦେଇ କଥା କହନ୍ତି, ସବୁ ଶ୍ରୋତାମାନଙ୍କୁ ଭଲ ଲାଗେ, ବହୁତ ଶ୍ରୋତା ବି ଆପଣଙ୍କ ବିଷୟରେ ଭଲ ଚିଠି ଦେଇଥାନ୍ତି, ସବୁ ଶ୍ରୋତାମାନେ ଭଲ ପାଆନ୍ତି ଆପଣଙ୍କର ଏଇ କଥା ପାଇଁ। ଆଜି ବି ଆପଣ ଏତେ ସୁନ୍ଦର କଥା କହିଲେ, ସମସ୍ତଙ୍କ ପାଇଁ ଜାଣିବାର କଥା, ବୁଝିବାର କଥା, ଆଉ ଅନୁଭବ କରିବାର କଥା, କାମରେ ଲଗେଇବାର କଥା। ଆଜି କହିଦିଅନ୍ତୁ ଆପଣ କଣ ଗୀତ ଶୁଣିବେ। ମୁଁ ପସନ୍ଦ
0: ଗୀତ କହିବା ଆଗରୁ ମୋର ଗୋଟିଏ ନିବେଦନ, ଏ ଯୋଉ ମାନସିକ ବୋଧା ତ ଦୁଃଖ ଆଉ ଟିକେ ସମବେଦନା ଜଣାଇବା ପାଇଁ ମତେ ଟିକେ ଫୋନ କରିବା, 9437667575 ଏଇ ନମ୍ବରରେ ମାନସିକ ବୋଧା ଟିକେ ସମବେଦନା ଜଣାଇବା ପାଇଁ ଥରେ ଟିକେ ଫୋନ କରିବାକୁ ମୁଁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଅନୁରୋଧ କରୁଛି।
1: ଶ୍ରୋତା ବନ୍ଧୁ ମାନେ ଆପଣଙ୍କର ଫୋନ ନମ୍ବର ଟି ପାଇଯାଇଥିବେ, ଆଉ ଥରେ କହିଦିଅନ୍ତୁ, କାରଣ ସମସ୍ତ

0: ଚଟକି ଲେଖିପାରିବେନି, ଯେଉଁମାନେ ଆପଣଙ୍କୁ କଣ୍ଟାକ୍ଟ କରିବାକୁ ଚାହିଁବେ କଣ୍ଟାକ୍ଟ କରିବେ।
1: 9436757575 ଯାଜପୁର ବୈତରଣୀ ରୋଡ ବରୁଣ୍ଡେଇ।
0: ହଁ, ତାହେଲେ ଶ୍ରୋତା ବନ୍ଧୁ ମାନଙ୍କର ଫୋନ ଦେଖନ୍ତୁ, ସାଙ୍ଗେ ସାଙ୍ଗେ ଫଟାଫଟ ଆପଣଙ୍କ ପାଖକୁ ଗୋଟେ ପରେ ଗୋଟେ ପହଞ୍ଚିଯିବ ଏଇ କଲ ଶୁଣୁ ଶୁଣୁ। ଆଉ ଏଥର ଟିକେ କହିଦିଅନ୍ତୁ ଆମକୁ କଣ ଗୀତ ଶୁଣିବେ। ମୋ ପସନ୍ଦ
1: ଆଜ୍ଞା କଥା ସହିତ ଗୀତର ବି କିଛି ଅଭିଯୁକ୍ତି ରହିବା ଦରକାର,
0: ନିହାତି ନିହାତି
1: ଚଏସ କରିଥାଏ। ତେଣୁ ସେଇ ଗୀତଟି ଆଜ୍ଞା ହଉଛି ବମ୍ବେ ନଗରୀକୁ ଦେଖ ବବୁଆ, ଡନ୍ ଫିଲ୍ମର, ଆଉ ଗାୟ କଳାକାର ହଉଛନ୍ତି ଆଜ୍ଞା କିଶୋର କୁମାର।
0: ଆପଣ ପଦେ ଗାଉନାହାନ୍ତି?
1: ନାଇଁ ଦିଦି, ଆଜି ଭଲ ନାହିଁ ମନ।
0: ହଉ ଠିକ ଅଛି, ଆପଣ ତ ସବୁଥର ପଦେ ଗାଆନ୍ତି, ଏଥର ଯଦି ମନ ଭଲ ନାହିଁ ଆମେ ଆପଣଙ୍କ ପସନ୍ଦର ଗୀତ ଶୁଣେଇକି ଆପଣଙ୍କ ମନ ଭଲ କରିଦଉଛୁ। ଶୁଣନ୍ତୁ ଏଇ ସୁନ୍ଦର ଗୀତଟି। ନମସ୍କାର, ଧନ୍ୟବାଦ।

ای هو ردشم کی جای هو سیارم کی اور جای هو بمبئی دھام کی ای ہے

0: ମୋ କଥାକୁ ବୁଝିପାର ବୋଲି ତୁମେ ମୋ ମନର ମିତ।
1: କବିତା ମୋହର ଧରିଲେ ହାତରେ କୁହ ପ୍ରୀତିପୂର୍ଣ୍ଣ ପତ୍ର।
0: ଲେଖିଛନ୍ତି ତପିନା ତପସ୍ୱିନୀ ମହାନ୍ତି, ଡାବରକୋଳ ଅଢଙ୍ଗା, ମାଛଗାଁ, ଜଗତସିଂହପୁର। ମା, ତୁ ମୋ ପାଇଁ ସ୍ନେହର ସ୍ରୋତସ୍ୱିନୀ, ସହିଛୁ ଗର୍ଭ ଯନ୍ତ୍ରଣା, ତୁ ଗର୍ଭଧାରିଣୀ। ମା, ତୁ ମୋ ପାଇଁ ମମତାର ମନ୍ଦାକିନୀ, ନିଃସ୍ୱାର୍ଥ ତ୍ୟାଗ ତୋର ତୋ ପାଖେ ମୁରୁଣୀ। ମା, ତୁ ମୋ ପାଇଁ ପ୍ରୀତିର ନିର୍ଝରିଣୀ, ମୋ ଜୀବନ ଜାହାଜରେ ତୁ ଦିଗ ବାରିଣୀ। ମା, ତୁ ମୋ ପାଇଁ ଆନନ୍ଦର ଆବାହନୀ, ମୋ ପାଇଁ ଆଶରା ତୋର ପଣତ କାନୀ। ମା, ତୁ ମୋ ପାଇଁ ଶୁଭଦାୟିନୀ, ତୁ ପାଖେ ଥିଲେ ମତେ ଦୁଃଖ ଛୁଏନି। ମା, ତୁ ମୋ ପାଇଁ ଜୀବନ୍ତ ଠାକୁରାଣୀ, ତୋ ଆଶିଷ ବିନା ମୁଁ ଆଗକୁ ଯାଇପାରିବିନି। ତୋ ସ୍ନେହ ଆଦର ସରଧ ନ ହେଉ ଶେଷ, ଆଜି ତୋ ପାଇଁ ଦିନଟିଏ ହେଲେ ମୋ ପାଇଁ ସବୁଦିନ ମାତୃ ଦିବସ।

0: ଲେଖିଛନ୍ତି ରାମଚନ୍ଦ୍ର ସାହୁ ବଡ଼ମଙ୍ଗଳପୁର ଧର୍ମଶାଳା ଯାଜପୁରରୁ।
1: ରାଜ୍ୟ ରାଜଧାନୀ ଟଙ୍କା ସୁନାରୂପା ଥିବ ହୀରା ନୀଳା ମୋତି ସବୁଠାରୁ ବଡ଼ ହେଲା ଭାବ ଭକତି ଭକତିରୁ ସ୍ନେହ ପ୍ରେମ ମିଳଇ ଶାନ୍ତି।
0: ଭାବ ରାଇଜରେ ବନ୍ଧୁ ମନ ଉଡ଼ି ବୁଲୁଛି ଦୁନିଆକୁ ଭଲ ପାଇ ନିଜକୁ ଯେ ଭୁଲିଛି କିଏ ଏଠି ପର ସବୁ ଆପଣାର ସ୍ନେହ ପ୍ରେମର ଅତିଥି।
1: ଏଇ ଦେଶ ଏଇ ମାଟି ଏଇ ପାଣି ପବନ ସବୁ ଲାଗେ ନୂଆ ନୂଆ ନୂଆ ଆମ ଜୀବନ ହସି ହସାଇବା ନାଚିବା ଗାଇବା ଜୀବନର ମଧୁକୀତି।
0: ବାରମାସି ତେର ପର୍ବ ଆମ ପାଇଁ ହୋଇଛି ଖାଇ ପିନ୍ଧି ଆନନ୍ଦରେ ପେଟ ପୁରି ଯାଉଛି ଖାଇବା ଖୋଇବା ପିନ୍ଧି ପିନ୍ଧାଇବା ଅଭୁଲା ମନର ସ୍ମୃତି।
1: ଭାବ ଦିଆନିଆ ହୁଏ କିଣାବିକା ହୁଏ ନା ଭଲ ପାଇଗଲେ ଥରେ କେବେ ଭୁଲି ହୁଏ ନା ମମତା ପାଶରେ ମୁକ୍ତା ହାରିଯିବ ଏ ମୋହର ଅନୁଭୂତି ସବୁଠାରୁ ବଡ଼ ହେଲା ଭାବ ଭକତି ଭକତିରୁ ସ୍ନେହ ପ୍ରେମ ମିଳଇ ଶାନ୍ତି।

0: ଲେଖିଛନ୍ତି ସ୍ୱର୍ଣ୍ଣଲତା ସାହୁ ବାଲିଆ ଡେରାବିସ୍ କେନ୍ଦ୍ରାପଡ଼ାରୁ।
1: ମଣି ବିମାନରେ ଆସିଥାଅ ପ୍ରଭୁ, ଝୁଲି ଝୁଲି ରାଧା ସଙ୍ଗେ, ପଞ୍ଚ ମହାଦେବ ଭୂଦେବୀ ଶ୍ରୀଦେବୀ ଆସିଥାନ୍ତି ତୁମ ସଙ୍ଗେ।
0: ବଡ଼ଦାଣ୍ଡ ଦେଇ ପଟୁଆରେ ସେହି ଭକ୍ତମାନଙ୍କ ମେଳରେ ଆସିଥାଉ ପୁଣି କାହାଳୀ ବଜାଇ ଘଣ୍ଟ ଘଣ୍ଟ ଶବଦରେ।
1: ଶଙ୍ଖଧ୍ୱନି ଶୁଭେ, ହୁଳହୁଳି ପଡ଼େ, ଗୀତ ଗୋବିନ୍ଦକୁ ଗାଇ ବିଭିନ୍ନ ପ୍ରକାର ନୃତ୍ୟ କରିଥାନ୍ତି ମନରେ ଉଲ୍ଲାସ ତହିଁ।
0: ଚନ୍ଦନ ଯାତ୍ରାରେ ଚାପ ଖେଳୁଅଛ ନରେନ୍ଦ୍ର ପୁଷ୍କରିଣୀରେ, ରାଧା ବିନୋଦିନୀ ସାଥିରେ ନେଇଣ ଖେଳ ମନ ଉଲ୍ଲାସରେ।
1: ନରେନ୍ଦ୍ର ପୁଷ୍କରିଣୀ ନାବରେ ବସିଣ ଜଳ କେଳି କରିଥାଅ, କେତେ ମନୋହର ସେହି ଶୋଭାରାଜି ଛୁଟଇ ଭକ୍ତଙ୍କ ସୁଅ।
0: ଅକ୍ଷୟ ତୃତୀୟାରୁ ଶ୍ରୀକ୍ଷେତ୍ର ଭଉଁରୀ ଏକୋଇଶ ଦିନ ଯାଏ, ଚନ୍ଦନ ଚର୍ଚ୍ଚିତ ବେଶ ମନୋହର ଗ୍ରୀଷ୍ମ ଦୂରେଇ ଯାଏ।
1: ଦୟଣା ତୁଳସୀ ଫୁଲହାର ପିନ୍ଧି କେତେ ନୀତିକାନ୍ତି ହୁଏ, ଫଳ ପଙ୍କ୍ତି ଭୋଗ ଛେନା ମାଣ୍ଡୁ ଖିରି ପିଠାପଣା ଲାଗି ହୁଏ।
0: ହେମନ ମୋହନ ପ୍ରଭୁ ଜନାର୍ଦ୍ଦନ ଶ୍ରୀରାଧା ପ୍ରାଣ ବଲ୍ଲଭ, ଏ ଦିନ ଦୁଃଖୀର ଗୁହାରି ଶୁଣ ହେ ପ୍ରଭୁ ପରମାନନ୍ଦ।
1: ଦୁଃଖ ରୋଗ ଶୋକ ଦୂରେ ଚାଲିଯାଉ, ଦିଅ ପାଦ ପଦ୍ମେ ସ୍ଥାନ, ମୃତ୍ୟୁ ପରେ ଆଉ ଜନ୍ମ ନ ଦିଅ, ତୁମ ସାଥେ କର ଲୀନ।

0: ଲେଖିଛନ୍ତି ଅପଲତା ଆରୁଖ ମନୋହରପୁର ମୟୂରଭଞ୍ଜରୁ।
1: ମାଆକୁ ମୁଁ ଭଲ ପାଏ, ଅନ୍ତରରେ ପୂଜୁଥାଏ ପ୍ରତିଟି ନିମିଷ, ଜମା ନୁହେଁ ଥରଟିଏ, ପ୍ରତିଟି ଦିବସ ହୁଏ ମୋ ମାତୃ ଦିବସ।
0: ତା ସ୍ନେହରେ ଭିଜୁଥାଏ, ତା ସ୍ମୃତିରେ ହଜୁଥାଏ ମୁଁ ଯେ ଅହର୍ନିଶ, ସେଇ ମୋର ସାତ ସୁଖ, ହରିନିଏ ଯେତେ ଦୁଃଖ, ଢାଳେ ସେ ପିଉଷ।

0: ଲେଖିଛନ୍ତି ଦିବ୍ୟଲୋଚନ ଭାରିମଲ ମୋଟା ଚଙ୍କିଆ ଖୋର୍ଦ୍ଧାରୁ।
1: ନମିତା ଜସ୍ମିନ ଅପାଙ୍କ ବଚନ ଲାଗଇ ମିଠା ବହୁତ, ପ୍ରତି ହୁଏ ସତେ ବକୁଳ ବନରେ କୋକିଳ ଗାଉଛି ଗୀତ।
0: ତାଙ୍କ ମଧୁବଳା ବାଣୀ ଶ୍ରବଣରେ ମନ ହୁଏ ପୁଲକିତ, ମୋ ପସନ୍ଦରେ ଶ୍ରୋତାଙ୍କ ଲାଗି ଭରି ରହିଛି ଅମୃତ।
1: ଶ୍ରୋତାଙ୍କ କବିତା ପଠନ ସମୟ ଓଠୁ ଝରେ ପାରିଜାତ, ଆନନ୍ଦ ଦେବାକୁ ଶୁଣାଇ ଥାନ୍ତି ଆମ ପସନ୍ଦେ ସଙ୍ଗୀତ।
0: ପ୍ରତି ରବିବାର 9 ସମୟରେ ଦିନ ବେଳେ ଚାହିଁ ବସେ, ଅପାଦ୍ୱୟଙ୍କର ବାଣୀ ଶ୍ରବଣରେ ମନ ଖୋଲା ହସ ହସେ।
1: ଶ୍ରୀ ଜଗନ୍ନାଥଙ୍କ ପାଦ ପଦ୍ମ ତଳେ ଏତିକି କରୁଛି ଅଳି, ନମିତା ଜସ୍ମିନ ଅପାଙ୍କ ମସ୍ତକେ କୃପା ଦେଉଥାନ୍ତୁ ଢାଳି।
0: ସତାୟୁ ହୋଇ ସେ ବଞ୍ଚି ରହିଥାନ୍ତୁ, ସଦା ହୋଇ ରୋଗ ଶୂନ୍ୟ, ତାଙ୍କ ଚଲାପଥ କୁସୁମିତ ହେଉ ଲଭି ବିଭୁ ପରଦାନ।
1: ମୋ ପସନ୍ଦରେ ଆମ ପ୍ରିୟ ଅପା ନାହିଁ ତାଙ୍କର ତୁଳନା, ଆମ ଅପାଦୟ ସର୍ବଦା ଅଟନ୍ତି ସିଏ ତାଙ୍କର ତୁଳନା।
0: ସବୁ ଶ୍ରୋତାଙ୍କ ପସନ୍ଦକୁ ସିଏ ଦେଇଥାନ୍ତି ଉଚ୍ଚ ସ୍ଥାନ, ନମିତା ଜସ୍ମିନ ଅପାଙ୍କ ଚରଣେ ପ୍ରଣମେ ଦିବ୍ୟ ଲୋଚନ।

0: ଗୋବିନ୍ଦ ବେହେରା ଡାଙ୍ଗମୂଳ କେନ୍ଦ୍ରାପଡ଼ାରୁ।
1: ମା ଡାକ ଅଟେ ଅମୃତ ସମାନ, ମା ମମତାର ଝର, ମା ସ୍ନେହର ମନ୍ଦାକିନୀ ଧାରା, ମା କରୁଣାର ଭଣ୍ଡାର,
0: ମା ବାତ୍ସଲ୍ୟର ଅମୀୟ ବାରି।

0: ଲେଖିଛନ୍ତି ଗୋବିନ୍ଦ ବେହେରା ଡାଙ୍ଗମଳ କେନ୍ଦ୍ରାପଡାରୁ।
1: ମା ଡାକ ଅଟେ ଅମୃତ ସମାନ, ମା ମମତାର ଝର, ମା ସ୍ନେହର ମନ୍ଦାକିନୀ ଧାରା, ମା କରୁଣାର ଭଣ୍ଡାର,
0: ମା ବାତ୍ସଲ୍ୟର ଅମୀୟ ବାରିଦ, ମା ଦେବତ୍ୱର ରୂପ, ମାଟିରୁ ଆକାଶ ପରିବ୍ୟାପ୍ତ ମା, ମା କୋଟି ଜନ୍ମ ତପ,
1: ମା ପ୍ରାଣଦାତ୍ରୀ ରକ୍ଷାକାରିଣୀ, ମା ସୁରକ୍ଷାର ଢାଲ, ମାର ପଣତ ଶ୍ରୀମନ୍ଦିର ନେତ, ମା ମୋ ଅମୂଲ ମୂଲ,
0: ମା ସୃଷ୍ଟିକାରୀ ସଂହାରକାରୀ ମା, ସୃଷ୍ଟି ସ୍ଥିତି ବିଲୟର ମା, ତ୍ୟାଗମୟୀ ସୁଖଦ ବରଦା ମା, ତୁମେ ଜଗତର
1: ମା, ତୁମେ ଶକ୍ତି ଆଦ୍ୟ ଓଙ୍କାର, ମା ତୁମେ ପ୍ରଣୟର, ଯୁଗେ ଯୁଗେ ମା ତ୍ୟାଗର ପ୍ରତୀକ, ସୃଷ୍ଟିର ମୂଳ ଆଧାର,
0: ସନ୍ତାନ ପାଇମା ତୁମେ ମହାତ୍ମନ ତୁଳନା ନାହିଁ ତୁମର, ଦଶ ମାସ ଦଶ ଦିନ ଗର୍ଭେ ଧରି ପାଳିଥାଉ ଯତ୍ନର,
1: ପ୍ରସବ ବେଦନା ସହ୍ୟ କରି ଜନ୍ମ ଦେଉ ମା ମୋର, ଛାତିରୁ ଅମୃତ ପିଇବାକୁ ଦେଉ ଧରିଥାଉ ତୋ କୋଳର,
0: ନିଜେ ନ ଖାଇ ମା ଖାଇବାକୁ ଦେଉ ଢାଙ୍କି ତୋର ପଣତର, ଫେରିବା ବାଟକୁ ଚାତକ ପରିକା ଚାହିଁଥାଉ ମା ମୋର,
1: ଦେହ ପା ହେଲେ ଉଜାଗର ରହି ସେବା କରୁ ନିରନ୍ତର, ବିପଦ ଆସିଲେ ସାମ୍ନା କରୁ ତୁହି ଜୀବନ ଦେଇବି ତୋର,
0: ରକ୍ତମାଂସ ଧାରି ମା ତୁହି ଦେବୀ ଚରଣୀ ତୋର ନମସ୍କାର, ଯୁଗେ ଯୁଗେ ମା ଚିର ବନ୍ଦନୀୟ ତୁହି ଅମୃତର ଝର।

0: ଲେଖିଛନ୍ତି ରମେଶ ଚନ୍ଦ୍ର ବେହେରା ଆୟତପୁର କଟକରୁ।
1: ମାଠାରୁ ବଳି ଅମୂଲ୍ୟ ସମ୍ପଦ ଜଗତରେ ନାହିଁ ଭାଇ, ଜନ୍ମ ଭୂମିକୁ ଭୁଲିଯିବା ନାହିଁ ମନେ ରଖିଥିବା ତହିଁ।
0: ମାକୁ ସମ୍ମାନ ମାଟିକୁ ପ୍ରଣାମ ନୀତି କରୁଥିବା ପୂଜା, ଭାରତ ମାତାର ଯୋଗ୍ୟ ସନ୍ତାନ ବଜାଇ ପାଇତ ବାଚା।

0: ସୁନ୍ଦର ସୁନ୍ଦର କବିତା ପଠାଇଥିବାରୁ ଆପଣଙ୍କୁ ଧନ୍ୟବାଦ ବନ୍ଧୁ। ହ୍ୟାଲୋ ମୋ ପସନ୍ଦ, କିଏ କହୁଛନ୍ତି?
1: ଆଜ୍ଞା, ନିମାପଡା ପାଟପୁର ନାରାୟଣ ସ୍ୱାଇଁ କହୁଥିଲି।
0: କେମିତି ଅଛନ୍ତି ନାରାୟଣ ସ୍ୱାଇଁ?
1: ଯେମିତି ଭଗବାନଙ୍କ ଆଶୀର୍ବାଦ ଯାହା ଦିଅନ୍ତି। ମୁଁ ଜଣେ ନୂଆ ଭିନ୍ନକ୍ଷମ, ଯେ ନୂଆ ଭଲ, ଆମର ଆଖିରି ଦୋଷ ଅଛି।
0: ଦୋଷ ଅଛି ମାନେ କଣ ଅଛି?
1: ଭଲ ଦିଶୁନି, ଜାଲି ଜାଲି ଦିଶୁଛି। ବହୁତ ହସ୍ପିଟାଲ ଗଲି, କହିଲେ ଲେନ୍ସ ଲଗା, ସେ ଲେନ୍ସ ଡରିକି ଲଗେଇଲେନି। ବର୍ତ୍ତମାନ ଡିଜିଜ ବଢିଗଲା ପରେ ସେ କହିଲେ କୋଉ ଲେନ୍ସ ଲାଗୁନି ଆଉ।
0: ଆପଣ ତାହେଲେ ସଠିକ ଟାଇମରେ ଉପଚାର କିଛି କଲେନି, ସେଇଥିପାଇଁ ବର୍ତ୍ତମାନ ଆପଣ ବେଶୀ ପ୍ରୋବ୍ଲେମରେ ପଡୁଛନ୍ତି।
1: ଆଜ୍ଞା, ଚଷମାଟା ଲଗେଇ ଦେଇଥିଲେ ଦେଖ ପାଇଁ ରହିଥାନ୍ତା, ଆଉ ଲଗେଇଲେନି ହେଳାରେ।
0: ଦେଖନ୍ତୁ, ଆମର ଅଧିକାଂଶ ଲୋକଙ୍କର ଆଖି ଖରାପ ରହୁଛି, ଆମେ ବି ଏଇଠି ଚଷମା ଲଗଉଛୁ, ଚଷମା ଡକ୍ଟର କହିଲେ ଆମେ ଚଷମା ଲଗଉଛୁ। ଆମେ ଯଦି ସଠିକ ଟାଇମରେ ଆଖିର ଚିକିତ୍ସାଟା ଠିକ ସେ ନ କରିବା ତାହେଲେ ଆମର ଆଖି ଖରାପ ହବ ନା? ଯୋଉ ଡକ୍ଟର ଦେଖୁଥିଲେ ତାଙ୍କ ଆଖି ଖରାପ ହବ?
1: ଆଜ୍ଞା ଆଜ୍ଞା, କାର୍ଯ୍ୟନାଶ ଯାଏ ନିର୍ଦ୍ଧନ ବୁଦ୍ଧି ନାଶ ଯାଏ, ଏମିତି କଥାରେ ଅଛି ସେୟା।
0: ଏବେ ଆଉ କହିଲେ କଣ ହବ, ଆପଣ ତ ନିଜ ହାତରେ ନିଜ ଘର ଖରାପ କରିଛନ୍ତି,
1: ନିଜ କୁରାଢ଼ୀ ନିଜକୁ ମାରିଲି ଆଉ। ଲେନ୍ସ କିଛି ଯାହା ଲଗଉଥିଲେ ଡକ୍ଟର କିଛି ଲାଗୁନି ଆଉ।
0: ଆଚ୍ଛା, ଆଉ ତଥାପି ଟିକେ ବେଶୀ ଆଉ ଟିକେ ଭଲ ଡକ୍ଟରଙ୍କ ପାଖକୁ ଯାଆନ୍ତୁ, କାଳେ କଣ ଚିକିତ୍ସା ହେଇପାରିବ।
1: ରୋଟାଣି କ୍ଲବ ଯାଇଥିଲି, ଭୁବନେଶ୍ୱର ଯାଇଥିଲି, ଏଲ ବି ପ୍ରସାଦ ଯାଇଥିଲି, ଭଲ ଭଲ ମେଡିକାଲ ଯାଇଥିଲି। କହିଲେ ତମର ନଡ଼ ବସ ସେଟା ଶୁଖିଗଲାଣି, ଏମିତି କହିଲେ ହତୋତ୍ସାହିତ ହୋଇ ରହିଲି ଆଉ।
0: ଆମେ ସବୁ ଶ୍ରୋତା ବନ୍ଧୁ ମାନଙ୍କୁ କହିବାକୁ ଚାହିଁବୁ ଯେ ଏମିତି ଏଇ ନାରାୟଣ ସ୍ୱାଇଁ ଭାଇଙ୍କ ଭଳି କିଛି ଏମିତି କାମ କରିବେନି। ଯେତେବେଳେ ଡକ୍ଟର ପରାମର୍ଶ ଦଉଛନ୍ତି ଯେ ଗୋଟେ ଚିକିତ୍ସା ଆପଣ ନବା ପାଇଁ, କୌଣସି ଆଖି ଖରାପ ହେଲା କି କଣ ହେଲା, ତାହେଲେ ସେଇ ସମୟରେ ସେ ଚିକିତ୍ସାଟି କରେଇ ନିଅନ୍ତୁ, ନହେଲେ ତାପରେ ସମୟ ଯେତେବେଳେ ଗଡିଯାଏ ସେ ସମସ୍ୟାଟା ବଢିଯାଏ ଆଉ ତାର କିଛି ସମାଧାନ ହିଁ ରହିନଥାଏ।

0: ପରିସ୍ଥିତି ଅନାୟତ ହେଇଗଲା ପରେ ଆଉ ଯାହା ହବ ଆଉ କଣ।
1: ଆପଣ ଏଇନା ଯୋଉ କଷ୍ଟଟା ପାଉଛନ୍ତି ସେଇଟା କିଏ ଲାଘବ କରିପାରିବ କି?
0: ନା, ଖେଳା ସମସ୍ତେ ତ କରିବେନି, ଯୋଉମାନେ କରିବେ ତାର ପ୍ରଭାବ ସେ ହିଁ ପାଇବେ।
1: ଯେମିତିକି ଆପଣ?
0: ଆଜ୍ଞା, ଜ୍ୱଳନ୍ତ ଦୃଷ୍ଟାନ୍ତ।
1: ଜମା ଭଲ ଲାଗିଲାନି ଆମକୁ ଯେ ଜଣେ ଆମର ଶ୍ରୋତା ହେଇ ଆମେ ଏତେ ସବୁ କଥା ବୁଝଉଛୁ ଶ୍ରୋତା ମାନଙ୍କୁ, ଏଇଆ କରନ୍ତୁ ସେଇଆ କରନ୍ତୁ, ଆପଣ ଟୋଟାଲି ଆମ କଥା ଶୁଣୁନାହାନ୍ତି।
0: ମୁଁ କହିଲି ପିଲାଦିନ ତ 3 ବର୍ଷ ହେଇଥିଲି ବାପା ଚାଲିଗଲେ, ସେମିତିଆ ମୁଁ ବଢିଛି ସେଇ ଟାଇପ୍ର, ଆଉ ଦାୟିତ୍ୱବାନ ହେଇପାରିଲେନି।
1: ଦାୟିତ୍ୱ ଦେଖନ୍ତୁ, କର୍ମ କ୍ଷେତ୍ରରେ ଦାୟିତ୍ୱବାନ ହବା, ପରିବାର କ୍ଷେତ୍ରରେ ଦାୟିତ୍ୱବାନ ହବା ଅଲଗା ଜିନିଷ, ଆଉ ନିଜ ଶରୀରର ଆଖି ଗୋଟେ ସବୁଠୁ ମୂଲ୍ୟବାନ ଜିନିଷ, ଯୋଉଥିପାଇଁ ଲୋକ ବହୁତ ହଇରାଣ ହଉଛନ୍ତି, କାହାକୁ ଟିକେ କଣ ପ୍ରୋବ୍ଲେମ ହେଲେ ଡକ୍ଟର ପାଖକୁ ଧାଇଁ ଯାଉଛନ୍ତି, ଆଉ ସେ ଯେମିତି କହୁଛନ୍ତି ଚିକିତ୍ସା କରୁଛନ୍ତି। ଆପଣ ଯଦି ନ କଲେ ତାହେଲେ ଆପଣଙ୍କ ଆଖିଟି ଖରାପ ହେଲା ନା? ଆଉ ହଁ ଛାଡନ୍ତୁ, ସେ କଥା ଆମେ ଆଉ କଥା ହବାନି, ଯେହେତୁ ଆପଣ ତ ଯାହା କରିବା କଥା କରିସାରିଲେଣି। ଭାବୁଛୁ ଭଗବାନ ଦୟା କରନ୍ତୁ, ଗୋଟେ ଭଲ ଡକ୍ଟର ମିଳିଯାଆନ୍ତୁ, ଯେ କି ଆପଣଙ୍କର ଏଇ ପରିସ୍ଥିତିରେ ମଧ୍ୟ ଚିକିତ୍ସା କରି ଭଲ କରିଦିଅନ୍ତୁ।
0: ଆଉ ଏଇ ଆଶୀର୍ବାଦରେ କେମିତି ଆମ ଉପରେ ପ୍ରଭାବିତ ହୁଏ, ଅପରେସନ କେସ ନୁହଁ। ଆଉ
1: ଦେଖାଯାଉ, ଆପଣ କଣ କହିପାରିବେ କି ଅପରେସନ ହେଇପାରିବ କି ନାହିଁ, କାଳେ ଆଉ କିଏ ଭଲ ଡକ୍ଟର ଆଉ ପ୍ରଫେସର କିଏ ଦେଖିଲେ କହିପାରିବେ?
0: ଆଜ୍ଞା,
1: କିଏ ଅଛନ୍ତି ସବୁ ଘରେ?
0: ପୁଅଟି ପଢୁଛି କଲେଜରେ, ଆଉ ଝିଅଟି ଚାରୋଟି ସାନା, ଆଉ ଆମେ ଦମ୍ପତି।
1: ଆଚ୍ଛା, ଆପଣ କଣ କରନ୍ତି?
0: ମୁଁ ଏଇ ଚାଷବାସ କରେ, ଆଉ ଗାଈଟେ ରଖିଛି, ଘାସ ଦେଖା ହେଲେ ବି ସେଥିରେ ଯାଇ କରୁଛି, ଗାଈ ଗୋଟେ ଜଣେ ରଖିଛି, ଆଉ ଚାଷବାସ କରେ, ଆଉ ଅଧିକା କିଛି ଇଏ ହେଇପାରିଲାନି।
1: ଆଚ୍ଛା,
0: ମୁଁ ଯେତେଥର ଆପଣ ଫୋନ ଲଗାଏ ପ୍ରାୟ ଲାଗେନି।
1: ଆଚ୍ଛା, ଆଜି କିନ୍ତୁ ଲାଗିଯାଇଛି।
0: ଆଜ୍ଞା,
1: କଣ ଚାଷବାସ କରନ୍ତି କହିଲେ, କଣ କଣ ଚାଷ କରନ୍ତି?
0: ଆଜ୍ଞା, ଏଇ ଧାନ ଧାନ ଚାଷ ତ ହୁଏ, ଆଉ ଏଇ ଯେ ପରିବା ପତ୍ର ଯାହା ଚାଷ ହୁଏ, ସବୁଠୁ ବାଧକ ହଉଛନ୍ତି ମାଙ୍କଡ଼, ଘୁଷୁରୀ ମାଙ୍କଡ଼ ଷଣ୍ଢ ବ୍ୟାପକ ଯେମିତି ବଂଶ ବିସ୍ତାର କରି ଚାଲିଛନ୍ତି, ଆଉ କଳ୍ପନା କରିପାରିବେନି ଆମର ଏପଟେ ହଜାର ହଜାର ସଂଖ୍ୟାରେ, ନିମାପଡ଼ା ପାଟପୁର ପୁରୀ ଜିଲ୍ଲାର ନିମାପଡ଼ା ପାଟପୁରରେ।
1: ତାହେଲେ ଆପଣଙ୍କର ଚାଷ ହେଇଥିବା ଜିନିଷ ଗୁଡିକ ବହୁତ କ୍ଷତିଗ୍ରସ୍ତ ହଉଥିବ?
0: ଆଜ୍ଞା ଆଜ୍ଞା, ଲୋକମାନେ ହତୋତ୍ସାହିତ ହଉଛନ୍ତି, କିଛି ପାଉନାହାନ୍ତି କହିଲେ ଚଳେ, ଘୁଷୁରୀ ଦଳି ଦେଇଯାଉଛନ୍ତି, ଧାନ ଖାଇବନି।
1: ଆଚ୍ଛା, ଯିଏ ଘୁଷୁରୀ ଯିଏ ରଖିଛନ୍ତି ସିଏ କଣ ତାଙ୍କର ଯତ୍ନ ନେଇପାରୁନାହାନ୍ତି, ଠିକ ଠାକ ଜାଗାରେ ରଖିପାରୁନାହାନ୍ତି, ଚାରିଆଡେ ପଳେଇ ଆସୁଛନ୍ତି?
0: ଆଜ୍ଞା, ଘୁଷୁରୀ କେହି ରଖିନାହାନ୍ତି, ଯୋଉମାନେ ଘୁଷୁରିଆ ଯୋଉମାନେ ଚରିବାକୁ ଆସନ୍ତି, ଯୋଉମାନେ ଗର୍ଭସ୍ଥ ଥାନ୍ତି ସେମାନେ ଲୁଚିକିରି କଣ୍ଟା ଭିତରେ ରହିଯାନ୍ତି, ଅନ୍ୟ ଘୁଷୁରୀ ମାନେ ତାଙ୍କ ସାଙ୍ଗେ ପଳେଇଗଲେ, ଏଇ ଯୋଉ ରହିଯାନ୍ତି ସେମାନେ ସବୁ 8, 9, 10 ଛୁଆ ଆମେ ଜନ୍ମ କରନ୍ତି, ଜନ୍ମ କରିବା ଭିତରେ ସେ ତାଙ୍କରି ଭିତରେ କୁଆଡେ ଯାଆନ୍ତିନି, ସେ ବଣ ଘୁଷୁରୀ ହେଇଯାନ୍ତି, ଆପଣ ଏମିତି ହେଇକି ଯୁଆଡେ ଯୁଆଡେ ଦେଖିଲେ। ମୁଁ ଯାଇଥିଲି ପୁଅଟି ଆମର କଲେଜରେ ପଢୁଛି, ସେ ଚିଲିକା ଆଡ଼ପାରି ଗୋପାଳପୁର କୃଷ୍ଣ ବଜାରରେ ପଢୁଛି, ସେପଟୁ ଗଲା ବେଳକୁ ସେପଟେ ବି ସେ ଘୁଷୁରୀ ମୟ, ସେମାନେ କହିଲେ ଆମେ ଘୁଷୁରୀ ସକାଶେ କିଛି କରିପାରୁନୁ, ବାଦାମ ଫାଦାମ ଖାଇଯାଉଛନ୍ତି, ଷଣ୍ଢ ଘୁଷୁରୀ ମାଙ୍କଡ
1: ତାଙ୍କୁ ତ ଭୋକ ହେଲେ ସେ ବି ଖାଇବେ।
0: ଆଜ୍ଞା,
1: କିନ୍ତୁ କିନ୍ତୁ ସୃଷ୍ଟିର ନିୟମ ଯେ, ହେଲେ ତାକୁ ନିୟନ୍ତ୍ରଣରେ ବି ରଖିବାକୁ ପଡିବ ନା?
0: ନିୟନ୍ତ୍ରଣ ସରକାର କରିବେ, ସରକାର ପାଖରେ ଯଦି ଏଦିନ ଆବେଦନ କଲ, ସରକାର କହିବେ ସେ ବନେଇଦିଅନ୍ତୁ, ସେ କଣ ଆମେ ତାଙ୍କୁ କରିପାରିବୁ, ଲୋକ ଯଦି ଆନ୍ଦୋଳନ କରିବେ କିଛି ନା କିଛି ଗୋଟେ ତା ପ୍ରତିବାର ହୁଅନ୍ତା, କିନ୍ତୁ ଆମେ କିଛି ପାଉନୁ, ଏ ହେଉଛି କଥା।
1: ତାହେଲେ ଆପଣଙ୍କ ସମସ୍ୟାର ଗୋଟେ ନିହାତି ସମାଧାନ ବାହାରିବା ଦରକାର, ସମସ୍ତେ ମିଶି କିଛି ଗୋଟେ ସମାଧାନ ବାହାର କରନ୍ତୁ।
0: ଆଜ୍ଞା,
1: ଆଉ ନିଜର ଟିକେ ଯତ୍ନ ନିଅନ୍ତୁ, ନିଜ ଆଖିର ଟିକେ ଯତ୍ନ ନିଅନ୍ତୁ, ଯାହା ଯେତିକି ଦେଖାଯାଉଛି ତା ହିସାବରେ ଚଳନ୍ତୁ। କହିଦିଅନ୍ତୁ ଆଜି ମୋ ପସନ୍ଦରେ କଣ ଗୀତ ଶୁଣିବେ?
0: ଶୁଣିବି ସୋନୁ ନିଗମର ଜନମୀ ଥିଲି ମୁଁ, ଶ୍ରୀଗୁଣ୍ଡିଚା ଦିନ ମରନ୍ତି କି ବାହୁଡ଼ାରେ, ମରିବା ବେଳକୁ ତୋରଥ ଦଉଡ଼ି ଧରିଥିବି ମୋ ହାତରେ, ଏ ଗୀତଟା ମୋତେ ଗାଇବି କି?
1: ହଁ, ଗାଆନ୍ତୁ।
0: ଜନମୀ ଥିଲି ଶ୍ରୀଗୁଣ୍ଡିଚା ଦିନ ମରନ୍ତି କି ବାହୁଡ଼ାରେ, ମରିବା ବେଳକୁ ତୋରଥ ଦଉଡ଼ି ଧରିଥିବି ମୋ ହାତରେ।
1: ବହୁତ ବଢିଆ ଲାଗିଲା ଆପଣଙ୍କ ଗୀତ।
0: ମାଧବ ହେ ମାଧବ, ହେ ମାଧବ, ମାଧବ ହେ ମାଧବ, ମୁଠି ପଖାଳରେ ପେଟ ପୁରେ ମୋର, ମୁଠି ପଖାଳରେ ପେଟ ପୁରେ ମୋର, ଛପନ ଭୋଗରେ ନାହିଁ ମୋ ଲୋଭ, ମାଧବ ହେ ମାଧବ, ହେ ମାଧବ, ମାଧବ ହେ ମାଧବ।
1: ବହୁତ ବଢିଆ ଗାଉଛନ୍ତି ଆପଣ, ଆଉ ଆପଣଙ୍କ ଭଏସ୍ ଟି ବହୁତ ବଢିଆ, ଗୀତ ଗାଇବାକୁ କୁଆଡେ ଯାଆନ୍ତି ନା ନାହିଁ?
0: ଗାଁ ଗହଳିରେ ଏମିତି ସବୁ ଗାଏ, ପିଲାଦିନରୁ ବାପା ତ ଚାଲିଗଲେ, ମତେ କହିଲେ କରିଦେବେ ଆଗକୁ ଟିକେ ବଡ, ଯାଇକି ଗୋଟେ ଅଡିସନ ପଡିଛନ୍ତି ଝିଅ ଏକର ସେକର ଆଉ ଆଗକୁ ତ କେହି ନାହାନ୍ତି ସାରଥୀ ଆଉ ରଥି କୁଆଡେ ଯିବି
1: ନାଇଁ ଆପଣଙ୍କର ଗୀତ ଗାଇବା ଏମିତି ଜାରି ରହିଥାଉ ଏଇ ପାଖାପାଖି ଷ୍ଟେଜ୍ ପ୍ରୋଗ୍ରାମ

0: କରନ୍ତୁ, ଆପଣ ଆଗକୁ ବି ଯାଇପାରିବେ ସେଥିରେ।
1: ଷ୍ଟେଜ୍ ପ୍ରୋଗ୍ରାମ ଏଇଠି କରୁ, ଏଇଠି ଆମର ଯେଉଁଠି ଗାଁ ଗହଳିରେ ଯୋଉଠି ହଉଛି କି ଆମ ଠାକୁର ପାଖରେ ଷ୍ଟେଜ୍ ପ୍ରୋଗ୍ରାମ ହଉଛି, ଡାକୁଛନ୍ତି ଯେ, କିନ୍ତୁ ପଇସା ପ୍ରୋଗ୍ରାମ ନୁହେଁ, ଖାଲି ଏମିତି ମନ ଖୁସି ଡାକୁଛନ୍ତି, ମୁଁ ଯାଉଛି ଆଉ।
0: ପଇସା ପାଇବା ବାଲା ପ୍ରୋଗ୍ରାମ ବି କରନ୍ତୁ।
1: କଣ୍ଠ ଆପଣ କେମିତି ଲାଗିଥିବ ମୁଁ ତ କହିପାରିବିନି।
0: ନାଇଁ ନାଇଁ, କଣ୍ଠ ବହୁତ ବଢିଆ ଅଛି, ସେଇଥିପାଇଁ ତ କହିଲି। ପ୍ରୋଗ୍ରାମ କରିବା ପାଇଁ କୋଉମାନେ ଯାଆନ୍ତି? ଯୋଉମାନଙ୍କର କଣ୍ଠ ଭଲ ଥାଏ, ଗୀତ ଗାଇବାର ଶୈଳୀ ଭଲ ଥାଏ।
1: ମ୍ୟାଡମ ନମସ୍କାର।
0: ନମସ୍କାର, ଶୁଣେଇ ଦଉଛୁ ଆପଣଙ୍କ ପସନ୍ଦର ଏଇ ସୁନ୍ଦର ଗୀତଟି।

0: ସପ୍ତାହରେ ଥରେ ଯେବେ ତୁମେ ଆସିଯାଅ ସାଥୀ, ମନ ହୁଏ ବନ୍ଧୁ କାଟିବାକୁ ତୁମ ସହ କେତେ ଦିନ କେତେ ପୁଣି ରାତି।
1: ହାତ ଲେଖା ଚିଠି ତୁମ ସତରେ ଲାଗେ ଭାରି ନିଆରା, କବିତାରେ ରହିଥାଏ ପ୍ରୀତି ଭରା ଭରା।
0: ତୁମ ପସନ୍ଦର ଗୀତ ତୁମେ କହିଯାଅ ସିନା, ସମସ୍ତଙ୍କୁ ଭଲ ଲାଗେ ଭାରି ମନଜିଣା।
1: ଏକଥା କି ବୁଝେ ସେହି ଅବୁଝା ସମୟ, ହେଇପରା ଦେଲାଣି ଇସାରା, ଖେଳ ସରିଗଲା ତୁମ, ଏବେ ଯାଅ ଯାଅ।

0: ହେଲେ ବନ୍ଧୁ ଭୁଲିବେନି ଫୋନ କରିବାର ସେଇ ବେଳ ଆଉ ବାର ଦିନ ବାରଟାରୁ ଗୋଟାଏ ପ୍ରତି ଶୁକ୍ରବାର
1: 0671230-3149
0: 0671230-3149
1: ଏଇଟି ଆମର ଫୋନ ନମ୍ବର
0: ମନରେ ଦୁଃଖ ଆଣିବାନି ବନ୍ଧୁ ଆସିଥିଲେ ଫେରିବାକୁ ହବ ଇଏ ପରା ସୃଷ୍ଟିର ବିଚାର

ଶେଷ ହେଲା ମୋ ପସନ୍ଦ। ପ୍ରଯୋଜନା ଦୁର୍ଗା ମାଝୀ, ଉପସ୍ଥାପନା ନମିତା ମଲ୍ଲିକ ଏବଂ ଜସ୍ମିନ ପ୍ରିୟଦର୍ଶିନୀ। ବୈଷୟିକ ସହାୟତା କରିଥିଲେ ଶୁଭାଶିଷ ରାଜଗୁରୁ ମହାପାତ୍ର।

କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ପ୍ରଚାର କରୁଛୁ ନାଟକ ଚାତକ ପକ୍ଷୀର ଶୋଷ। ରଚନା ପ୍ରସନ୍ନ କୁମାର ଜେନା, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ।

0: ଦେଖିଲେନି ରୋଗୀ ଦେଖୁ ଦେଖୁ ତୋର ଟିକିଏ ଉଛୁର ହେଉଛି ବୋଲି ସନିଆ ଭାଇ କେମିତି ଖାଇବାକୁ ମନେ ପକେଇ ଦଉଛି। ସତେ ଯେମିତି ତୁ ଆମ ନାନୀ ନୁହଁ, କୁଣିଆ ଆସିଛୁ। ତୁ କଣ ଖାଇବୁ, ତୋର କଣ ଅସୁବିଧା ହଉଛି ନା ନାଇଁ? ସଞ୍ଜ ସକାଳେ ଆସି ହାଜରା ପକଉଛି।
1: କାହିଁକି କିଲୋମିନା, ମୁଁ ନଥିଲା ବେଳେ ସେ କଣ ତମ ମାନଙ୍କ କଥା ବୁଝିନି କି?
0: କିଲୋ ମୁଁ ଗୋପାଲ, କିଏ ଯିବଲ ତା ସାମ୍ନାକୁ? ରୀନା ନାନୀର ହାଟରୁ କଣ ଆଣିବାର ଥିଲେ ମୋ ହାତରେ କହି ପଠେଇବ, ନହେଲେ ନହେଲେ ତାଟି କଣରେ ଥାଇ ତରତରରେ କହିଦେଇ ଘରକୁ ପଳେଇବ। ମୁଁ କିନ୍ତୁ ଡରେନି ମ, ମତେ କଣ କହିଲେ ନା ମୁଁ ସିଧା କାନ୍ଦି ପକାଏ। ତାପରେ ତାପରେ କେତେ ଗେଲ କରିବ, ତା ମନ ଇଚ୍ଛା ହାଟରୁ କେତେ କଣ କିଣି ଆଣିବ।
2: ଆଲୋ ପୁନି,
0: କଣ
2: ଦେଖିଲୁ ଏଇ ଚିଠିଟା? ଡାକବାଲା ଦେଇଗଲା।
1: ସେମାନେ କାଲି ଆସୁଛନ୍ତି ମା।
2: କିଲୋ, ଇ କାହା ଚିଠି, କିଏ ଲେଖିଛି?
1: ମୋ ପ୍ରଫେସର ମ, ସେଇ ସାର୍ ଯିଏ ବାପାଙ୍କ ଗୋଡ଼ ଭଲ କରିଥିଲେ।
2: କିଲୋ ମା, ହେଲେ ସେମାନେ କୁଆଡେ ଆସୁଛନ୍ତି?
0: ଦେଖିଆ, ଦେଖିଲେନି କାହା ଚିଠି, କିଏ ଦେଇଛନ୍ତି? ବୁଝିଲୁ ମା, ସେଇ ଡାକ୍ତର ବାବୁ ମ, ତାଙ୍କ ପୁଅ ସହ ନାନୀର ବାହାଘର ଦିନ ଠିକ କରିବାକୁ କାଲି ସେ ଓ ତାଙ୍କର ଦୁଇ ବନ୍ଧୁ।
2: ସତ୍ୟ ନା କଣ ମ? ହେଲେ
1: ହେଲେ କଣ ମା?
2: ଆମେ ତ ତୋ ବାହାଘର ସନିଆ ସହ ଠିକ କରିବୁ ବୋଲି ଭାବିଛୁ।
1: ସନିଆ ସହ କଣ ଦେଖି ତା ସହ ମୋ ବାହାଘର ସ୍ଥିର କରିଛ? କଣ ଅଛି ତାର? ତୁ କଣ ତା ଝିଅର ସୁଖ ଶାନ୍ତି ଚାହୁନୁ ମା?
2: କୋଉ ବାପ ମା ତା ଝିଅର ସୁଖ ଶାନ୍ତି ଚାହେନି ଯେ, ଆମେ ଚାହୁଁନୁ ବୋଲି ତୁ କହୁଛୁ ମା। ତେବେ ସିଏ ଯେତିକି ଆମ ପାଇଁ କରିଛି, ଏ ଜନ୍ମରେ ତା ଋଣ ସୁଝି ହବ ନେଇ। ଲୋ ଝିଅ
1: କଣ କରିଛି? ଗୋଟେ ବଡ଼ ଭାଇର କର୍ତ୍ତବ୍ୟ କରିଛି, ଆଉ ତା ଛଡା ଯାହା କିଛି ଟଙ୍କା ସେ ଆମ ପାଇଁ ଖର୍ଚ୍ଚ କରିଛି, ମୁଁ ତ କହିଛି ମୁଁ ସୁଧମୂଳ ସହ ସବୁ ସୁଝିଦେବି।
0: ସେମିତି କହିବୁନି ନାନୀ, ସନିଆ ଭାଇ ଆମ ପାଇଁ କଣ ନ କରିଛି? ଆଲୋ, ଆମର ଯେତେବେଳେ ପାଖରେ ଠିଆ ହେବାକୁ କେହି ନଥିଲେ ସେ ଆମକୁ ଦମ୍ଭ ଦେଇଛି। ସାତ ପର ହେଲେ ବି ନିଜ ଭାଇଠୁ ସେ ବଳି ଯାଇଛି।
1: ସେସବୁ ପଛରେ ତାର କିଛି ସ୍ୱାର୍ଥ ଥିଲା, ମତେ ବା ହବ ଆଉ ଡାକ୍ତରାଣୀର ସ୍ୱାମୀ ହବ।
2: ଆଲୋ ମୋ ଡାକ୍ତରାଣୀ, ତୁ ଆଜି କାହା ଲାଗି ଡାକ୍ତରାଣୀ ମ? ଚାରି ବର୍ଷ ତଳର କଥା ତୋର ମନେ ପଡୁଛି ନା ନାଇଁ? ସେଦିନ ଯଦି ସିଏ ନଥାନ୍ତା,
1: ଏମିତି ଯଦିକୁ ନେଇ ସଂସାରରେ ଚଳି ହୁଏନି ମା। ସେଦିନ ଯଦି ସିଏ ନଥାନ୍ତା, ସେତେବେଳେ ଯଦି ମୁଁ ଭଲ ପାଠ ପଢୁନଥାନ୍ତି, ମୁଁ ଯଦି ଏମିତି ଗରିବ ଘରେ ଜନ୍ମ ହେଇନଥାନ୍ତି, ପୁଣି ଯଦି ତୁମ ଝିଅ ହେଇନଥାନ୍ତି, ତେବେ ତ ତାକୁ ଚିହ୍ନି ନଥାନ୍ତି ନା ମା।
0: ହେଲେ ବି ନାନୀ, ସନେ ଭାଇ କେବଳ ତୋ ପାଇଁ ନୁହେଁ, ଆମ ଘରର ସମସ୍ତଙ୍କ ପାଇଁ ଅନେକ କିଛି କରିଛ।
1: ଆଉ ଆଉ ସେମାନେ ବି ଆମ ପାଇଁ କିଛି କମ୍ କରିନାହାନ୍ତି ମିନା। ମନେ ଅଛି ମୋର ମେଡିକାଲ କଲେଜରେ ଆଡମିସନ ବେଳେ ବାପାଙ୍କ ଗୋଡ଼ଟା କେମିତି ଦିନକୁ ଦିନ ଅକାମି ହେବାର ଲାଗୁଥିଲା, ଆଉ ତମେମାନେ ବି ତାଙ୍କର ସେବା କରିବାରେ କେମିତି ବ୍ୟସ୍ତ ହେଇ ପଡୁଥିଲ। ସେଇ ସେଇ ସାର୍ଙ୍କ ଚେଷ୍ଟା ଫଳେ ତ ବାପା ଆଜି ଚଲାବୁଲା କରିପାରିଲେ।
2: ହଁ ମା, ଭଗବାନ ତାଙ୍କର ମଙ୍ଗଳ କରନ୍ତୁ।
1: ତାଙ୍କରି ପୁଅ ଯେ ସଞ୍ଜୟ, ଏ କଥା ଅବଶ୍ୟ ମୁଁ କିଛି ଦିନ ପରେ ଜାଣିବାକୁ ପାଇଲି। ସେତେବେଳକୁ ଆମେ ଦୁହେଁ ନିକଟତର ହେଇସାରିଥାଉ।
2: ଇଲୋ ମୋ ମହାଲୋ, ହାଲୋ ଝିଅ, ସେ କଥା ତ ତୁ ଆମକୁ ଆଜି ଯାଏ କହିନଥିଲୁ।
1: ସେ କଥା କହିଥିଲେ ବୋଧେ ସେଇଦିନ ମୋ ପୋଥିରେ ଡୋରି ବନ୍ଧା ହେଇଥାନ୍ତା ମା।
0: ତେବେ ସେଇଦିନ ସଞ୍ଜୟ ବାବୁଙ୍କ ରଙ୍ଗୀନ ଛବିଟା ତୋ ଆଖି ତଳେ ଲାଖିଗଲା, ଆଉ ଫିକା ପଡ଼ିଗଲା ସନିଆ ଭାଇର କଳାଧଳା ଛବିଟା ନୁହେଁ?
1: ନାଇଁ ଲୋ ମିନା, କେବଳ ସେତିକି ନୁହେଁ, ମୋ ହାତର ଅପରେସନ କୌଶଳରେ ସାର୍ ଖୁବ୍ ସନ୍ତୁଷ୍ଟ ଥିଲେ, ଆଉ ପଢାପଢିରେ ବି ମତେ ଖୁବ୍ ସାହାଯ୍ୟ କରୁଥିଲେ। ସେ କେଜାଣି କେମିତି ମୋର ସାର୍ଙ୍କର ପ୍ରତି ଅହେତୁକ ମମତା ଜାଗି ଉଠୁଥାଏ। ଆଉ ଆଉ ଏମିତି ଦିନେ କଥା ପ୍ରସଙ୍ଗରେ ସାର୍ ମତେ ତାଙ୍କ କ୍ୱାର୍ଟରକୁ ନିମନ୍ତ୍ରଣ କଲେ।

0: ତେବେ ତମେ କଣ ସତ୍ୟଭଙ୍ଗ କରିବ? ସୟା ସୟାଣୀ ଆଜି ମରି ସ୍ୱର୍ଗରେ, ତାଙ୍କର ଅପସାଇପ ପଢିଲେ ସବୁ ଜଳି ପୋଡି ଛାରଖାର ହେଇଯିବ।
1: ଅପସାଇପ କାହିଁକି ପଡିବ ମା? ରିନା ମିନା ମୋର ତ ଆଉ ଦୁଇ ଭଉଣୀ ଅଛନ୍ତି, ତା ଛଡା ରିନା ଯଦି ପ୍ରସ୍ତାବରେ ରାଜି ହୁଅନ୍ତା
2: ତେବେ ସୋନିଆକୁ ରିନା ପାଇଁ କହିଲେ କେମିତି ହୁଅନ୍ତା ପୂର୍ଣ୍ଣିମା?
0: ହଁ କର, ତମ ବାପ ଝିଅ ଯାହା ଭଲ ଭାବୁଛ କର, ହେଲେ ତା ଶୁଖିଲା ମୁହଁ ମୁଁ ଦେଖିପାରିବିନି, ସଫା ସଫା କହିଦଉଛି। ହଁ

0: ସନିଆ ଭାଇ, ତୁ କେମିତି ଜାଣିଲୁ?
1: ଧାରା ଅଛି, ତୁ ଯେମିତି ଧାରାରେ ଅଙ୍କ କଷୁଛୁ ମୁଁ ଠିକ ସେମିତି ଧାରାରେ ଜାଣିଲି। ଆଲୋ ହୁଣ୍ଡିଟା କିଲୋ, ତୁ ସିନା ଜାଣିପାରୁନୁ, ହେଲେ ମୁଁ ଠିକ ଜାଣିଛି। ମୋ ବଇଁଶୀ ବଜା ଶୁଣିବାକୁ ରାଧାନାନୀ ନିଶ୍ଚୟ ଆସିବ।
0: ଦେଖ, ମତେ ସେମିତି ରାଧାନାନୀ ଚିଡ଼ିବୁନି ବୋଲି ତତେ କେତେ ଥର କହିଛି, ମୁଁ ରାଗିଯିବି କହୁଛି। ହଁ
1: କାହିଁକି, ମୁଁ କଣ ମିଛ କହୁଛି କି? ତୁ କଣ ଗୋରୀ ନୁହ ରାଧାଙ୍କ ପରି?
0: ଆଉ ତୁ କଣ କୃଷ୍ଣ କି ବଇଁଶୀ ବଜାଉଛୁ? ସତରେ ସନିଆ ଭାଇ, ତୁ କେଡ଼େ ବଢିଆ ବଇଁଶୀ ବଜାଉଛୁ। ତୋ ବଇଁଶୀ ସ୍ୱର ଯେତେବେଳେ ମୋ କାନରେ ପଡେ ମୁଁ ଛଟପଟ ହେଇଯାଏ, ଆଉ କେଜାଣି କାହିଁକି ଖାଲି ମନ କହେ ତୋରି ପାଖକୁ ଧାଇଁ ଆସିବାକୁ। ଆଚ୍ଛା ସନିଆ ଭାଇ, ତତେ ଯାହା ଖାଲି କହିଥିଲି ଆଣିଛୁ?
1: କଣ କହିଥିଲୁ?
0: ପୁଣି ଭୁଲିଗଲୁ ନା? ମୁଁ ଜାଣେ ପରା।
1: ଓ, ଏଇ କଣ୍ଟେଇ କଳି ତ?
0: ହଁ ଆଣିଛୁ।
1: ଏଇ ଗାମୁଛା କାନ୍ତା ଦେଖୁନୁ, ଆଣିଛୁ ନା ନାଇଁ? ଆଲୋ ଯେତେବେଳେ ଯାହା ବରାଦ କରିଛୁ ଆଣିଛି, ଆଉ ଆଜି କେମିତି ଭୁଲିଯିବି? ଏ ନେ ଖା।
0: ସତରେ ସନିଆ ଭାଇ, ତୁ କେଡ଼େ ଭଲ।
1: ଭଲ ନା ଛେନା ଗୁଡ଼, ତୁ କୁଆଡେ ମୋ କଷ୍ଟ କଥା ବୁଝିବୁ? ଏମିତି ଗଛରୁ ଆମ୍ବ ଜାମୁ ତଳୁ ତଳୁ ଯଦି ପଡ଼ିଯାଏ, କି କଣ୍ଟେଇ କଳି ତଳୁ ତଳୁ ଯଦି ମତେ ଭାଲୁ କାମୁଡ଼ି ଦିଏ?
0: ତୁ ସେମିତି କହନି ରେ ସନିଆ ଭାଇ, ମୁଁ ଆଉ ତତେ କିଛି ମାଗିବିନି। ତୁ ଆଉ କେବେ ଗଛରେ ଚଢ଼ିବୁନି କି ମୋ ଲାଗି କୋଳି ତୋଳିବୁନି, ହେଲା?
1: ଆଲୋ ନାଇଁ ଲୋ, ମୋର କିଛି ହବନି। ତୁ ଡରିଗଲୁ କି? ହଉ କହିଲୁ, ତୋ ପାଠପଢା କେତେ ଦୂର ଗଲା?
0: ଜାଣିଛୁ ସନିଆ ଭାଇ, ଆଜି ଆମର ଷାଡ଼ମାସିକା ପରୀକ୍ଷା ଫଳ ବାହାରିଲା ଯେ।
1: ତୁ କଣ ଫାର୍ଷ୍ଟ ହେଇଛୁ ଟି?
0: ନାଇଁ ଥାର୍ଡ ହେଇଛି।
1: ଥାର୍ଡ ହେଲୁ କାହିଁକି? ତୁ ପରା ସପ୍ତମରେ ବୃତ୍ତି ପାଇଥିଲୁ।
0: ପାଇଲେ କଣ ହେଲା ଯେ? ଏଇଟା କଣ ଆମ ଗାଁ ସ୍କୁଲ ହେଇଛି କି? ଏଇଟା ପରା ହାଇସ୍କୁଲ, କେତେ ଗାଁର ପିଲା ସେଠି ପଢୁଛନ୍ତି, କେତେ ଭଲ ଭଲ ପିଲା। ଆଚ୍ଛା ସନିଆ ଭାଇ, କାଲି ତୁ ହାଟକୁ ଯିବୁ ନା?
1: କାହିଁକି, କଣ ଆଣିଥାନ୍ତି କି?
0: ମୋ ଲାଗି ଗୋଟେ ଭଲ କଲମ ଆଉ ଖାତା କେତେଟା ଆଣିଥାନ୍ତୁ।
1: ହଉ ଆଣିଦେବି, ସବୁ ଆଣିଦେବି। ତୁ ମନ ଦେଇ ପାଠ ପଢ଼, ଯେମିତି ବାର୍ଷିକ ପରୀକ୍ଷାକୁ ଫାଷ୍ଟ ହେବୁ। ଆଲୋ ପୁନି, ମା କଣ କରୁଥିଲା କିଲୋ? ଘରେ ନାଇଁ କି? କାଇଁ ଏତେବେଳେ ଯାଇ ତ ଭାତ ଆଣିଲାନି? ସୂରୁଜ ମୁଣ୍ଡ ଉପରୁ କେତେବେଳୁ ଗଡିଲାଣି, ତାକୁ କଣ ବେଳ ଜଣା ପଡୁନି କି? ଗଲୁ କହିଦବୁ, ଯା।
0: ହଉ ଯାଉଛି।

0: ସୈୟାଣୀ, ପୁନି ତ ତୋର ବହୁତ ପାଠ ପଢିଲାଣି। ସନ୍ୟା କହୁଥିଲା କିଲାସରେ ଫାଷ୍ଟ ହଉଛି, ଆଉ କେତେ ପାଠ ପଢେଇବୁ କିଲୋ? ନା ଏଥର ବାହାସା କରିଦବୁ ବା।
1: ହଲୋ ସୟାଣୀ, କିଲୋ ଝିଅ ଜନ୍ମ ତ ଚୁଲି ଶାଳକୁ, ତେଣିକି ରାତି ପାଇଲେ କ୍ଷୀର ଦହି ପସରା ଧରି ବାବୁ ଘର ମାନଙ୍କରେ ପାଦ ନ ପଡିଲେ ଆମ ପେଟ ଅପୋଷା। ଇଏ ପାଠ ଆମକୁ କଣ ମିଳିବ? ପାଠ କଣ ଆମକୁ ସ୍ୱର୍ଗ ନବ କିଲୋ? ଦିଣ୍ଡା ଝିଅଟା ଘରୁ ବାହାରିଲେ କୁଳୁକୁ ନିନ୍ଦା, ମୋ କଥା କଣ କିଏ ଶୁଣୁଛି? ତା ବାହାର ତ ଏକା ଜିଦି, ଯେତେ ସେ ପଢୁଛି ପଢୁ।
0: ହଁ ସନିଆଟା ବି ସେଇ କଥା କହୁଥିଲ ସୟାଣୀ, ନିଜେ ତ ପାଠ ପଢି ପାରିଲାନି, ତେଣୁ ପୁନିଟି ଭଲ ପଢୁଛି ଯେତେବେଳେ ଅଧାରୁ କାହିଁକି ବନ୍ଦ କରିବୁ ବା।
1: ନାଇଁ ନାଇଁ ସେ କଥା ନୁହଁ ମୋ ସୟାଣୀ, ସେଇଥିପାଇଁ କିଛି ଡର ନାହିଁ ଯେ, ହେଲେ ଏତେ ପାଠ ପଢିଲେ ତାକୁ ବାହା ହବ କିଏ? ସେମିତି ଜାଣି ଯୌତୁକ ନ ଦେଇ ପାରିଲେ ଝିଅଟି ବୁଢ଼ୀ ହବ ସିନା, ପୁଣି ତା ପଛକୁ ଆଉ ଦିଟା ଝିଅ। ହେଲେ ତୋର ତ କିଛି ଚିନ୍ତା ନାହିଁ ଲୋ ସୟାଣୀ, ସନିଆ ତ ତୋର ଗୋଟିଏ ବୋଲି ପୁଅ, ଜାନି ଯୌତୁକ ତୁ ଆଣିବୁ ସିନା, ହେଲେ ଦବାର ନାହିଁ।
0: ଆଲୋ ଆଲୋ ଆଲୋ କି କଥା କହୁଛୁ ସୟାଣୀ, କିଲୋ କାହାଠୁ ଜାନି ଯୌତୁକ ନେବି? କିଛି ଯେମିତି ଜାଣିନି ଆଉ, ସନିଆ ବା ଆଉ ପୁନି ବା ଯେତେବେଳେ ସୟା ବସିଲେ ସତ୍ୟ କରିଥିଲେ ପରା, ଜଣଙ୍କର ପୁଅ ହେଲେ ଆର ଜଣଙ୍କ ଝିଅ ସହ ବାହାଘର କରେଇବେ।
1: ସତେ ନା କଣ ମ? ହଁ ପୁନି ବା ତ ଏକଥା ମତେ କେବେ କହିନି। ନାଇଁ କହିନି। ହଁ ହଁ ଏ ଥରେ କଣ କହୁଥିଲା ତ, ଆମର ପୁଅ ନଥିଲେ କଣ ହେଲା, ସନିଆଟି ତ ଆମ ପୁଅ ପରି, ତାକୁ ଘର ଜୟା କଲେ କେମିତି ହୁଅନ୍ତା ପୂର୍ଣ୍ଣିମା? ମୁଁ ଭାବିଲି ସିଏ ମତେ ଥଟ୍ଟା କରୁଛି ନା କଣ, ହେଇତି ସୟାଣୀ
0: ଏଣିକି
1: ପୁନି ଚିନ୍ତା ତତେ ବି ଲାଗିଲା।

0: କଣ କହିଛୁ ସନି?
1: ଦେଖୁନୁ ଚୁଲିଟା ଜମା ଜଳୁନି, କେତେବେଳେ ଲାଗିଛି ହେଲେ ହାଣ୍ଡିରେ ପାଣି ଟିକେ ବି ଗରମ ହେଲାନି।
0: ଉଫ୍, ଘର ସାରା କେତେ ଧୂଆଁ! ବୁଝିଲୁ ସନିଆ ଭାଇ, ପୁଅଙ୍କ ହାତରେ ଯଦି ଖଡା ସିଝୁଥାନ୍ତା ନା, ଏ ଝିଅମାନଙ୍କୁ ପଚାରନ୍ତା କିଏ? ଆଇଲୁ ଆଇଲୁ ଆ ମା, ଭାତ ତିଆଣ ପଠେଇଛି, ଗଣ୍ଡେ ଖାଇଦେବୁ।
1: ନା ଆଇଲୁ ପୁନି, ତମ ଘରୁ ଖାଇବାକୁ ଭଲ ଲାଗୁନି, ଖାଲି ମାଡି ମାଡି ପଡୁଛି। ଏମିତି କେତେ ଦିନ ତୁମ ଘରେ ଖାଇବି କହିଲୁ?
0: ଯେତେ ଦିନ ପର୍ଯ୍ୟନ୍ତ ତୋ ଚୁଲି ଫୁଙ୍କି ଦେବାକୁ କେହି ନ ଆସିଛନ୍ତି, ତା ଛଡା ତୁ ଆମକୁ ଏତେ ପର ଭାବୁଛୁ କାହିଁକି କହିଲୁ ସନିଆ ଭାଇ?
1: ନାଇଲୋ ପର ଭାବୁନି ଯେ,
0: ତେବେ
1: ଭାବୁଛି ହାତ ଗୋଡ ଥାଉ ଥାଉ ଏତିକି କାମ ମୁଁ କଣ କରିପାରିବି?
0: ତୁ ହେଲୁ ପୁରୁଷ ପିଲା, ତତେ କଣ କାମ ଆସିବ?
1: ଆରେ କାନ୍ଧରେ ପଡିଲେ ସମସ୍ତେ ବଜେଇ ଶିଖନ୍ତି ଲ। ଏଇ ଦେଖୁନୁ ପାଠ ପଢୁଥିଲି, ପାଠ ଛାଡି ମଇଁଷି ଚରେଇଲି, ପହିଲେ ପହିଲେ ଅମାନିଆ ବାଛୁରୀ ପଛରେ ଧାଇଁ ଧାଇଁ ହାଲିଆ ହେଲି, ଚିଡି ମାଡେ, ବହୁତ କାନ୍ଦେ। ଏବେ କିନ୍ତୁ ସେସବୁ ଦେହସୁଆ ହେଇଗଲାଣି।
0: ତୁ ଆସିଲୁ ଆଗ ଗଣ୍ଡେ ଖାଇବୁ, ତେଣେ ବା ଅନେଇଥିବ ଯେ, ଖାଇସାରିଲେ ଗୋଠ ଫିଟେଇବ ନା କଣ?
1: ନାଇଁ, ମୁଁ ଆଜି ନିଜ ହାତରେ ଫୁଟେଇ ଖାଇବି, ତାପରେ ଗୋଠ ଫିଟେଇବି।
0: ବୁଝିଲୁ ସନିଆ ଭାଇ,
1: କଣ
0: ରାତି ପାଇଯିବା ପଛେ ତୋ ହାତରେ କିନ୍ତୁ ଚୁଲି ଜଳିବନି।
1: କିନ୍ତୁ ଆଜି ଯଦି ଏ ଚୁଲି ନ ଜଳେ ତେବେ ସବୁ ଭାଙ୍ଗି ରୁଜି ମଠକୁ ପଳେଇବି। ହଁ
0: ହଉ ହେଲା ବାବା, ତୋ ଚୁଲି ଆଜି ନିଶ୍ଚୟ ଜଳିବ, ତୋର ମଠକୁ ଯିବା ଜମା ଦରକାର ନାହିଁ। ଦେଲୁ ଦେ ମୋ ପଙ୍କୁ ନଳିଟା।
1: ନାଇଁ ନାଇଁ ନାଇଁ, ଚୁଲି ଆଜି ମୁଁ ଜାଳିବି।
0: ମତେ ଦେ ପରା କହୁଛି, ତୁ ଗଲୁ ଆଗ ଖାଇବୁ।
1: ହଉ ନେ। ଆରେ ବା, ଏଇ ତୋ ହାତ ବାଜୁ ନ ବାଜୁ ତ କଣ ଜଳି ଉଠିଲା ନା ମତେ ଡରି କରି?
0: ହଁ ତତେ ଡରି କରି ନା, କହିଲୁ କହିଲୁ ଚାଳ ଡାଲି କୋଉଠି ଅଛି?
1: ଆଲୋ ପୁନି,
0: କଣ
1: ତୁ କଣ ସବୁଦିନ ଏମିତି ମୋ ଚୁଲି ଫୁଙ୍କି ଦବୁ?
0: କାହିଁକି, ତୁ କଣ ତୋ ଠାରୁ ମତେ ଦୂରେଇ ଦବା କଥା ଭାବୁଛୁ କି? ହେଲେ ମନେ ରଖ ସନିଆ ଭାଇ, ତତେ ଛାଡି ମୁଁ କୁଆଡେ ଯିବିନି। ଇସନି ଜେଜେ ଆସିଲାଣି କି କଣ କଲୁ ଦେଖିବୁ?
2: କଣ କିଲୋ ବୁଢ଼ି, କୁଆଡେ ଆଇଲୁ?
3: କିଏ ଟୋକା, କଣ କରୁଥିଲୁ ଏଠି? ତୁ କଣ କରୁଥିଲୁ ଭିତରେ? କା ପଚିଶକୁ ଯିବା? ହଁ ଏଠି ରାସନ ନେଲେ ଚଳୁଛି ନାହିଁ।
0: ଏ ଜେଜେ ମତେ ରଗାନା କହୁଛି।
3: କିଲୋ ଟୋକେ ରାଗୁଛି କାହିଁକି ବା? ସତ କଥା କହିଲେ ଛଳ ପଶି ଯାଉଛି। ଆଲୋ ମା, ମୁଁ ଭାବିଲି ନାତିଆ ଟୋକର ପାଟିରେ ଭଲ ମନ୍ଦ ଟିକେ ବାଜୁ ନଥିବ, ଛେନାପୁର ଦେଇ ପିଠାଟେ

0: ଯାଇଥିଲି ତ ଯା ଖଣ୍ଡେ ଦେଇ ଆସେ ହେଲେ ଏଠି ତ ଦେଖୁଛି ରାଧା ନାନୀ ଚୁଲି ଫୁଙ୍କୁଛି ଆଉ ଏ ବୁଢ଼ୀଟାକୁ କିଏ ପଚାରୁଛି ବା
1: ନାଇଁ ଲୋ ବୁଢ଼ୀ ନାତିଆ ଟୋକା ସାଙ୍ଗରେ ତୁ ରାସଲୀଳା କର ମୁଁ ଯାଉଛି
0: ହରେ ହେ ଟୋକା ହେ ସେ ଟୋକିଟା କି ଭଳିକି ଲଗେଇଛି ବା ଗୋଟି ପଣେ ତତେ କାବୁ କରିଦେଇଛି ଆରେ କ୍ଷୀରରେ ଧୋଇକି ଲବଣୀ ମୋଇଲେ ନିମକି ମଧୁର ଲାଗିବ ନା ଯେତେ ପ୍ରକାର ବୁଝାଇ କହିଲେ ପରକି ଆପଣ ହୋଇବ ଆରେ ଓଲୁ ବଣ ଭାଲୁ ତୋ ନିଜ କଥା ନିଜେ ବୁଝୁ
2: ନାଇଁ ମୋ ଜେଜି ପୁଣି ଆମର ସେମିତିକା ପିଲା ନୁହଁ
0: ହଉ ହଉ ଦେଖିବା
3: ଦେଖୁଥା
0: ହେଇତି କାନିରେ ଗଣ୍ଠି ପଇଲା ମୁଁ ତ ମରିଥିବି କି କଣ ହେଲେ ମୋ କଥା ଯଦି ଟିକିଏ ଏପଟ ସେପଟ ହୁଏ ନା ତେବେ ଏ ଜେଜେକୁ ମନେ ପକେଇବି ରେ ଟୋକା ମୁଁ ଯାଉଛି
1: ଜାଣିଛୁ ସନେଇ ସାର୍ ପୁଣି କଣ କହିଲେ
2: କଣ
1: ଆମ ହାଇସ୍କୁଲରେ ଆଜି ପର୍ଯ୍ୟନ୍ତ ଯେତେ ଜଣ ଫାର୍ଷ୍ଟ କ୍ଲାସ ପାଇଥିଲେ ପୁନି ପରି ଏତେ ମାର୍କ କେହି ପାଇନଥିଲେ
2: ଆଲ ତମ ସ୍କୁଲ କଣ ମ ଆମ ଗାଁରୁ ଆଜି ଯାଏ କିଏ ଗୋଟେ ଫାର୍ଷ୍ଟ କ୍ଲାସ ପାଇଥିଲା କି କହୁନୁ ତୁ ଆମ ଗାଁରେ ହୀରା ଖଣ୍ଡେଲ ପୁନି
4: ଥାଉ ଥାଉ ସନିଆ ଆଉ ବେଶୀ ଟେକ ନେଇ ନହେଲେ ଉଦଣ୍ଡିର ପାଦ ତଳେ ଲାଗିବନି
5: ବୁଝିଲୁ ପୁନିମା ତୁ ମୋ ଝିଅର ସୁଖ ଦେଖିପାରୁନୁ ହେଲେ ଦେଖୁଛୁ ରାତିଦିନ ପଡି ପଡି ଝିଅଟା ମୋର କଳାକେଟ ହେଇଯାଉଛି ତୁ କହୁଛୁ କଣ ନା ପାଦ ତଳେ ଲାଗିବନି ଜାଣିଛୁ ବଡ ସାନ୍ତେ କାଲି ଗାଁରେ ପଚାରୁଥିଲେ କିରେ ବେନୁଆ ଝିଅକୁ କଲେଜରେ ପଢେଇବୁ ନା ଏତିକି ମୁଁ ସିଧା ସିଧା କହିଦେଲି କାହିଁକି ମୋର କଣ ହେଇଛି କି ମୋ ଗୋଡ଼ ହାତ ସଢି ହେଇଛି କି ବଳ ଥିବା ଯାଏ ଝିଅ ମୋର ପଢିବ ଗାଁ ଲୋକେ ଦେଖି ସହି ପାରୁନାହାନ୍ତି ତାହିଟା ପରା କରୁଛନ୍ତି
2: ତୁ ଚିନ୍ତା କରନା ଦାଦି ମୁଁ ଅଛି ତୁ ନ ପାରିଲା ବେଳକୁ ମୁଁ କାନ୍ଧ ନଗେଇ ଦେବିନି
1: ବୁଝିଲୁ ବା ସାର୍ କହିଛନ୍ତି କାଲି ସେ ଗାଁରୁ ଫେରିଲା ବେଳେ ସୁବର୍ଣ୍ଣପୁର ଓମେନ୍ସ କଲେଜରୁ ଫର୍ମଟେ ନେଇ ଆସିବେ ସେଠିକି ତ ବସ୍ରେ ଯାଇ ଆସି ପଢି ହବ ତା ଛଡା ବୁଝିଲୁ ବା ସକାଳୁ ଗାଁ ମୁଣ୍ଡରୁ ବସ୍ ଧରିଲେ କଲେଜ ପୁଣି ପଢା ସରିଲେ ସନ୍ଧ୍ୟା ବେଳକୁ ଘରେ
2: ଏ ଗାଁ କଲେଜରେ ପଢିବୁ ନାଇଁ ନାଇଁ ନାଇଁ ସେଠି ପଢିବା ଆମର ଦରକାର ନାହିଁ ତୁ ଡାକ୍ତରୀ କଲେଜରେ ପଢ ପଇସା ପତ୍ର ଯାହା ଲାଗିବ ଆମେ ଦବୁ ଆଲୋ ହଳେ ପଣ୍ଡା କି ମଇଁଷି ବିକିଲେ ତୋର ବରଷେ ଖର୍ଚ୍ଚ ଯାଇ ବଳିବ ପରା
1: ହୁଣ୍ଡା ଡାକିରେ ସିଧାସଳଖ କଣ ଡାକ୍ତରୀ ପଢିବେ ଆଗ ସେ କଲେଜରେ ଦି ବର୍ଷ ସାଇନ୍ସ ପଢିବି ତାପରେ ଏଣ୍ଟ୍ରାନ୍ସ ଟେଷ୍ଟ ଦେବି ସେଥିରେ ଯାଇକି ସିଲେକ୍ଟ ହେଲେ ସିନା ଡାକ୍ତରୀ ପଢିବି
2: କେ ଜାଣି ତୁ ତୋର କଣ କହୁଛୁ ସେ କଥା ଆମେ କିଛି ବୁଝିପାରୁନୁ ତୁ ଡାକ୍ତରୀ ପଢ ଡାକ୍ତରାଣୀ ହେବୁ ଯେମିତି କି ସେମିତି କର ନା କଣ କହୁଛୁ ଦାଦି
5: ହଁ ହଁ ସେଇଆ କରୁ
4: ନାଇଁ ନାଇଁ ଆଉ ତାର ପଢିବା ଦରକାର ନାହିଁ ବହୁତ ପାଠ ପଢା ହେଇଗଲା ଆଉ ଯେତେବେଳେ ଦେଖ ବହିଟା ଧରି ବସିଥିବ ଯେ ବୋଲ ହାକ ଟିକିଏ କହିଲେ ମୋଟେ ଶୁଣିବନି ଏଥର ସେ ରୋଷେଇବାସ କରୁ ବଢି ପାରିବା ପିଠା ଛାଣିବା ଘିଅ ମାରିବା ଶିଖୁ ସେଥିରେ ତାର ନାଁ ବଢିବ ନହେଲେ ଶାଶୁ ଘରେ କହିବେ କେମିତିକା ମା କାମ ଝିଅକୁ କିଛି ଶିଖେଇନି
1: ବୁଝିଲୁ ମା ମୁଁ ସିନା ରୋଷେଇ ଘରକୁ ଗଲେ ଆସିବା ନ ଆସିବା କଥା ଉଠିବ ଚାକର ପୂଜାରେ ରଖିଲେ ନିଜେ ଜାଣିବା କଥା କଣ ଦରକାର ଯେ
4: ଆଲୋ ମୋ ବଡ଼ ଲୋକୀ ଥାଉ ଥାଉ ମ ଢପୁକୁ ଦେଖ ନା ପେଜ ପିଆଠେଇ ବାଜୁଛି ଶଙ୍ଖ ପାଠ ଦି ଅକ୍ଷର ପଢିଛି ବୋଲି କହୁଛି କଣ ନା ସରଗଟା ଆଉ ଦି ଆଙ୍ଗୁଳି
5: ବୁଝିଲୁ ପୂର୍ଣ୍ଣିମା ତୁ ଦେଖିବୁ ମୋ ଝିଅ ପାଠ ପଢି ଡାକ୍ତରାଣୀ ହବ ସହରରେ ରହିବ ତୋ ପରି ଏମିତି ଝାଟି ମାଟ ଚାଳ କୁଡିଆରେ ରହିବନି ଯେ ସକାଳୁ ଉଠି ଗୋବର ପକେଇ କାନ୍ଥ ଲିପୁଥିବ ନା କଣ କହୁଛୁ ସନିଆ
2: ହଁ ଦାଦି ହଁ ପୁନି ଆମର କେତେ ବଡ ଲୋକ ହେଇଯିବ ସେତେବେଳେ କଣ ଆମକୁ ଆଉ ଚିହ୍ନି ପାରିବ କଣ ରାଗିଗଲୁ କି ଏ ନାଇଁ ମ ଏ ଦାଦି ସେମିତି କହିଦେଲା ନା ତୋର ସହରରେ ରହିବା ଦରକାର ନାହିଁ ଆମ ଗାଁ ଡାକ୍ତରଖାନାରେ ରହିବୁ ଗାଁ ଲୋକଙ୍କ ସେବା କରିବୁ ଏଇଠି ହେଲା ନା କଣ କହୁଛୁ ଖୁଡି
4: ମୁଁ ଜାଣିଲ ମା ମୋର ତେଣେ କେତେ ପାଇଟି ବାକି ପଡିଛି
2: ପୁନି ପୁନି ଏ ପୁନି କୁଆଡେ ଗଲୁ ଟିକେ ଶୁଣିଲୁ ପୁନି
1: କଣ ହେଲା ସୁନି ଏମିତି ଧଇଁ ସେ ହିଁ କୁଡ ଧାଇଁଛୁ ମ
2: ଆଲୋ ଏ ଦେଖିଲୁ ଏ ଚିଠିଟା ଡାକବାଲା ଦେଲା ଦେଖିଲୁ ଦେଖିଲୁ ସେଥିରେ କଣ ଲେଖା ଅଛି ଦେଖିଲୁ

0: ପାଞ୍ଚ ନଟା ଧରିଥିଲି, ଆଜି କିନ୍ତୁ ମୋ ହାତରୁ ପାଞ୍ଚଣ ଛଡେଇ ବଙ୍କୁଲି ବାଡ଼ି ଧରେଇ ଦେଇଛୁ, ବେସାହାରା ବାପକୁ ସାହା ହେଇଛୁ।
1: ଦାଦି ତମେ ଚିନ୍ତା କରନି ମ, ପୁଣି ଆମର ଡାକ୍ତରାଣୀ ହେଲେ ତୁମର ସବୁ ଦୁଃଖ ଦୂର ହେଇଯିବନି। ଏଇ ଦିନ କେଇଟା କଥା ତ।
2: ହଁ ବା, ଯେତେ କମ୍ରେ ଚଳି ହବ ମୁଁ ଚଳିବି, ତମେ ସମସ୍ତେ ଟିକେ କଷ୍ଟ ସହନ୍ତା ଯଦି। ମୁଁ କିନ୍ତୁ କଥା ଦଉଛି ବା, ଚାକିରିଟେ ପାଇଲା ପରେ ଖାଇବା ପିଇବା ପିନ୍ଧିବାରେ କାହାରି କୌଣସିଥିରେ ଉଣା ହବନି।
0: ତୁ କଣ କହୁଛୁ ପୂର୍ଣ୍ଣିମା?
3: ମୋଲା ମୁଁ ଆଉ କଣ କହିବି ଯେ, ତମେ ସବୁ ଯାହା ଭଲ ଭାବୁଛ କର, ହେଲେ ପଛରେ ମତେ ଆଉ ଦୋଷ ଦବନି ମୁଁ କହୁଛି। ହଁ
0: ଆଲୋ ରିନା, ଏ ମିନା, ତମେ କଣ କହୁଛ କୁହ।
1: ଆରେ ସେମାନେ କଣ କହିବେ ମ, ହେଇଟି ଦାଦି ହେଇଟି, କାଲି ଆମର ଦିଟା ମଇଁଷି ନେଇ ମୁଁ ହାଟକୁ ଯାଉଛି, ଆଉ ଯେମିତି ହେଲେ ବିକି କରି ପଇସା ଆଣିବି। ପୁନି ଆମର ଡାକ୍ତରାଣୀ ହବ ଟି? ହଉ ଏ ପୁନି, ତୋର ଯାହା ଯାହା ଦରକାର ଗୋଟେ ତାଲିକା କରିଥିବୁ, ଫେରିଲା ବେଳେ ମୁଁ ହାଟରୁ କିଣି ଆଣିବି।

0: ବୁଝିଲୁ ପୁନି, ସେ ବାବୁଟି ସାହାଯ୍ୟ କରିନଥିଲେ ନା ଆମକୁ କଣ ନାଁ ଲେଖି ଆସିଥାନ୍ତା? କିଲୋ ଏତେ ହୁଣ୍ଡର ଆମକୁ କଣ ଜଣା? ଏତେ ବଡ ମେଡିକାଲ ତ ଆମେ କେବେ ଦେଖିନଥିଲେ, ଯୁଆଡେ ଦେଖିବ ଖାଲି କୋଠାମୟ। ଏଠି ଡାକ୍ତର ନର୍ସ ତ କୋଉଠି ରୋଗୀ କୋଉଠି ମୁର୍ଦ୍ଦାର, କାହାକୁ କଣ ପଚାରିଲେ କେହି ବି କିଛି ଶୁଣୁନାହାନ୍ତି, ସମସ୍ତେ ଖାଲି ତରତର। ଏ ବୁଝିଲୁ ପୁନି,
1: କଣ
0: ତୁ ବି ଦିନେ ଏମିତି ଧାଉଥିବୁ ଲୋ, ତୋ ପଛରେ କେତେ ଲୋକ ଚାଲିଥିବେ, ସେ କଥା ଭାବିଲେ କେମିତି କେମିତି ଲାଗୁଛି ଲୋ।
1: ସନି ଦେଖିଲୁ ଦେଖିଲୁ ଲୋକ ଗୁଡାକ ଆମ ଆଡେ କେମିତି ଗୋଟେ ପଲ ପଲ କରି ଯାଇଛନ୍ତି।
0: ହଁ ଲୋ, ଆସିଲୁ ଆମେ ସେ ବେଞ୍ଚ ଉପରେ ବସିବା, ଆଏ ଆଲୋ ପୁନି। ପୁନି
1: କଣ
0: ସବୁ ଲୋକ ଗୁଡାକ ଆମକୁ ଏମିତି କାହିଁକି ଅନେଇଛନ୍ତି ଯେ?
1: ମୁଁ କେମିତି ଜାଣିଲି ମ,
0: କାଲି ରାତିରେ ସେମିତି ବସ୍ରେ ଆସିଲା ବେଳେ ତୁ ଘୁମେଇଥିଲୁ ତ, ତୋ ମୁଣ୍ଡ କାଳେ ବାଡେଇ ହେଇଯିବ ବୋଲି ତତେ ମୋ ଛାତି ଉପରେ ଆଉଜେଇ ଦେଲି। ସେ ବସ୍ ପିଲାଟା ଖାଲି ଆମର ଆଡେ ଅନେଇ ହସୁଥାଏ ପରା, ମୋତେ ଖାଲି ରାଗ ଲାଗୁଥାଏ।
1: ତାହେଲେ ତୁ କଣ କାଲି ଜମା ଶୋଇନୁ?
0: ଶୋଇଥାନ୍ତି ଯଦି କି ଆମ ଟ୍ରଙ୍କ ବକ୍ସ ନେଇ ପଳେଇଥାନ୍ତେ।
1: ଏଇ ସତ କହିଲୁ, ଟ୍ରଙ୍କ ବାକ୍ସ କିଏ ନେଇଯିବ ବୋଲି ତତେ ନିଦ ଲାଗୁନଥିଲା ନା?
0: ନାଇଁ ଲୋ, ସତ କହୁଛି ମତେ ଜମାରୁ ନିଦ ଲାଗୁନଥିଲା ପରା।
1: କାହିଁକି
0: ସତ କହିବି?
1: କହୁନୁ।
0: ନାଇଁ କହିବିନି।
1: କାହିଁକି ଯେ, କଣ ହେଲା?
0: ତୁ ପରା ଏତେ ପାଠ ପଢିଛୁ, ନ କହିଲେ କଣ ବୁଝିପାରୁନୁ?
1: ମୁଁ କେମିତି ଜାଣିବି ଯେ, ମୁଁ କଣ ଅନ୍ତର୍ଯ୍ୟାମି କି?
0: ଆଜି କିନ୍ତୁ ବସ୍ରେ ବସୁ ବସୁ ଶୋଇବି ଯେ, ସକାଳ କେତେବେଳେ ହବ ଜାଣି ହବନି।
1: କାହିଁକି?
0: କାହିଁକି ନା ଆଜି ଟ୍ରଙ୍କ ବାକ୍ସ ଜଗିବାକୁ ପଡିବନି। ଆଉ ଆଲୋ ପୁନି,
1: କଣ?
0: ଆରେ ବେଳ ବୁଡ଼ିବାକୁ ବସିଲାଣି ଯେ, ମୁଁ ପୁଣି ଆଜି ଗାଁକୁ ଫେରିବି ନା ନାହିଁ?
1: ହଁ ରେ ସନିଆ ଭାଇ, ଆଉ ଟିକେ ପରେ ତୁ ଗାଁକୁ ଫେରିଯିବୁ, ଆଉ ମୁଁ ହଷ୍ଟେଲରେ ଏକା ରହିଯିବି, ଯୋଉଠି ଅଜଣା ଅଛି ନା ସବୁ ମୁହଁ। କୋଉ ସୁଦୂର ମଫସଲ ଗାଉଲି ଝିଅଟିଏ, ଗରିବ ଘରେ ଯାହାର ଜନ୍ମ, ଛାଟି ମାଟି ଚାଳ କୁଡ଼ିଆରେ ଯାହାର ଦିନ ବିତିଛି, ତାକୁ ଆଜି କୂଅ ବିଙ୍କ ଗାଡ଼ିଆ ନୁହେଁ ତ ସାଗର ଦେଖିଲା ପରି ଲାଗୁଛି ରେ ସନିଆ ଭାଇ।
0: ଆଲୋ ହେଇ, କଣ ଏମିତି ଗୋଟେ ଗପୁଛୁ ମ? ଦେଖିବୁ କାଲି କି କାଲି ଏଠି ଏତେ ସାଙ୍ଗସାଥି ହେଇଯିବେ ଯେ ଆମ କଥା ବି ପାସରିଯିବୁ।
1: ତୁମମାନଙ୍କ କଥା ପାସରିଯିବି ବୋଲି ତୁ କେମିତି କହିପାରୁଛୁ ରେ? ଘରେ ମୋର ବାଧୁଆ ବା, ମୋ ଡାକ୍ତରୀ ଜୀବନର ପ୍ରଥମ ରୋଗୀ, ଆଉ ତା ପାଇଁ ତମେମାନେ ଯେତିକି ହଇରାଣ ହବ ସେ କଥା ମୁଁ ବେଶ ଅନୁମାନ କରିପାରୁଛି। ତା ଛଡ଼ା ସମ୍ପତ୍ତି ବୋଲି ତ ଯାହା ଅଛି ସବୁ ତ ଗୋଟିଏ ପରେ ଗୋଟିଏ ମୋ ପାଇଁ ବିକା ହବ, ସେଠି ପୁଣି ଚଳିବାକୁ ଚାରିଜଣ, ଏଠି ମୋ ଖର୍ଚ୍ଚ, 4 ବର୍ଷ ମାନେ 48 ମାସ କେମିତି କଟିବ ଭାବିଲା ବେଳକୁ ମୋ ମୁଣ୍ଡ କଣ ହେଇଯାଉଛି ରେ ସନିଆ।
0: ଆରେ ବା,
1: ମୋ ମୁଣ୍ଡ କଣ ହେଇଯାଉଛି?
0: ତୁ ତ ବହୁତ ବୁଝିବାର ହେଇଗଲୁଣି ଦେଖୁଛି। ହ୍ୟାଲୋ ଏଇ, ତତେ ଏତେ କଥା ଭାବିବାକୁ କିଏ କହୁଛି ମ? ତୋର ଯେତେବେଳେ ଯାହା ଦରକାର ଚିଠି ଦବୁ, ସାଙ୍ଗସାଥିଙ୍କ ପାଖରେ ହିନିମିନିରେ

0: ଜମା ଚଳିବନି। ହେଲେ ଏଇ ଦେଖେ ବାହାର ଜାଗା, ସବୁଥିରେ ଟିକେ ଜଗି ରଖି ଚଳୁଥିବୁ, ନହେଲେ ସରି ବାବୁମାନେ ତତେ ମୋଠୁ ଛଡ଼େଇ ନେବେ ଲୋ।
1: ଦେଥ ଏମିତି କଣ କହୁଛୁ ମା, ତୋ ପୁନିକୁ କଣ ତୁ ଆଜି ଯାଏ ଚିହ୍ନି ପାରିଲୁନି? ହଉ ସନ୍ୟା, ଏଇ ଜୁଆର ହଉଛି।
0: ହଉ
1: ପୁଣି କେବେ ଆସିବୁ କହିଲୁ?
0: ଆର ମାସରେ ଆସିବିନି, ହେଲେ ତା ଆଗରୁ ତୁ ଚିଠି ଦବୁ।

0: Sonia. Sonia.
1: Sonia. Pero piedra, si este es el anillo. Tenita más una y una mano. Ni. Kitty, así.
2: Kitty. Claro.
1: ¿Todo? ¿Tiene pájaro? ¿Auki y yo, si le saca si te le quiero? ¿Puni y qué va? ¿Au? ¿Tú te dónde por un tamo chale?
3: Sonia, ¿tú padre te le corté mundia? ବାଓ ମାଆକୁ ମୋର ଜୁହାର କହିବୁ, ରିନା ମିନାଙ୍କୁ ସ୍ନେହ ଦେବୁ। ତୁମମାନଙ୍କ କଥା ବହୁତ ମନେ ପଡ଼ୁଛି, ଏଠି କିଛି ଭଲ ଲାଗୁନି। ସବୁ ନୂଆ ସହରୀ ଟଙ୍କାର ଚଳଣି ମୋତେ ଖୁବ ଅଡ଼ୁଆ ଅଡ଼ୁଆ ଲାଗୁଛି। ପାଠପଢ଼ା ଆରମ୍ଭ ହେଲାଣି, କିଛି ଖାତା ବହି ଡାକ୍ତରୀ ଉପକରଣ କିଣିବାକୁ ପଡ଼ିବ। ଆଉ ଜାଣିଲୁ ସନ୍ୟା ଭାଇ, ଯେତେ ଝିଅ ଏଠାରେ ପଢ଼ୁଛନ୍ତି ସେମାନେ ସବୁ ବଲକର ପିଲା, ଭଳିକି ଭଳି ପୋଷାକ ପିନ୍ଧୁଛନ୍ତି। ଆଉ ମୋର ପୋଷାକ ଗୁଡ଼ାକ ପୁରୁଣା ମଫସଲି ଢଙ୍ଗର ବୋଲି ଚିଡ଼ଉଛନ୍ତି, ତା ଛଡ଼ା ମୋର ଘଣ୍ଟା ନାହିଁ ବୋଲି ସମୟ ଜାଣିପାରୁନି। ହଁ ସନିଆ ଭାଇ, ବାକୁ ଡାକ୍ତର ଦେଖି ଔଷଧ ଦେଉଥିବୁ, ପଛପଟେ ଠିକଣା ଦେଉଛି, ସେଇ ଠିକଣାରେ ଚିଠି ଦେବୁ। ସନିଆ ଭାଇ, ଆସିଲା ବେଳେ ଅଧିକା ଟଙ୍କା କିଛି ଆଣିଥିବୁ, ତୋରି ବାଟକୁ ଚାହିଁ ବସିଲି, ତୋର ଆଶୀର୍ବାଦ କିନି ରହୁଛି।
2: ତୋର ପୁନି।
4: ସନିଆ ଭାଇ, ଏ ସନିଆ ଭାଇ, ଆରେ ହାତଟାକୁ ଏପଟ ସେପଟ କରି କଣ ଦେଖୁଛୁ ମ?
2: ଏ ମିନା କିଲୋ? ନାଇଁ ନାଇଁ, ସେ କିଛି ନୁହଁ।
4: ଆରେ ଆରେ, ସେତେବେଳେ ତତେ ଡାକିଗଲେଣି, ଅଥଚ ଏତେବେଳେ ଯେ ତୋ ଖାଇବା ଆରମ୍ଭ ହେଇନି, ତତେ ବା ଡାକୁଛି ପରା।
2: ହଁ ଚାଲ ଚାଲ, ମୁଁ ଯାଉଛି ଚାଲ।
4: ଆରେ ଆରେ, କିଛି ନ ଖାଇ ଉଠିଗଲୁ ଯେ।
2: ଓହୋ ନାଇଁ ମ, ଚାଲେ, ମୋତେ ଭୋକ ନାହିଁ।

0: ଆଲୋ ପୁନି, ଆଲୋ କଣ ଏମିତି ମୁହଁକୁ ତଳକୁ ପୋତି ବସିଛୁ ମ? ସେମାନେ କେତେ ସମୟ ଅପେକ୍ଷା କରି ବସିବେ? ତୁ ଟିକେ ଯା, ସଜବାଜ ହେଇଯାଉନୁ, ଦହି ସର୍ବତ ଦେଇ ଆସିବୁ।
1: ନାଇଁ ମା, ମତେ କିଛି ଭଲ ଲାଗୁନି। ତୁ ରିନା କି ମିନାକୁ କହ ସେମାନେ କଣ ନାହାନ୍ତି କି?
0: କିଲୋ କିଲୋ ତତେ ସେ ବୋହୁ କରି ନେବେ ନା ତାଙ୍କୁ?
1: ମତେ କଣ ସେ ଦେଖିନାହାନ୍ତି ନା କଣ?
0: ଆଲୋ ତତେ ସିନା ତୋ ସାର୍ ଦେଖିଛନ୍ତି, ହେଲେ ତାଙ୍କ ବନ୍ଧୁ ବାନ୍ଧବ କିଏ ସବୁ ଆସିଛନ୍ତି ପରା, ସେମାନେ ଟିକେ ଦେଖିବେ ନା ନାଇଁ?
1: କହିଲି ପରା ମତେ କିଛି ଭଲ ଲାଗୁନି, ଭାବୁଛି ମୁଁ ଏବେ ବାହା ହେବିନି।
0: କଣ କହିଲୁ, ବାହା ହବୁନି? କିଲୋ କି କଥା ତୁ କହୁଛୁ? ତୋ ବାହାଘର ତିଥି ଠିକ ହେଲେ ଆମେ ରିନା ଆଉ ଆମ ସନିଆର ବାହାଘର କଥାଟା ବି ଆଜି ସ୍ଥିର କରିଦବୁ।
1: ମା, ସନିଆ ଭାଇ କଣ ରିନାକୁ ବାହା ହବ?
0: କାହିଁକି ହବନି, ଦି ସୟା କଥା ଦିଆନିଆ ହେଇଥିଲେ ଯେତେବେଳେ, ସେ କଣ ତା ବାପ କଥାକୁ ଟାଳି ଦବ? ହଉ ତୁ ଗଲୁ ମା, ଯା ଭଲ ଶାଢ଼ୀଟେ ପିନ୍ଧିବୁ, ଆଉ ଟିକେ ସଜବାଜ ହେଇ ପଡ଼ିବୁ ହେଲା। ଏଇ ନେଲୁ, ଏ ସମ୍ବଲପୁରୀ ପାଟୁଟି ନେ, ତତେ ବେଶ ମାନିବ। ହଉ ତୁ ପିନ୍ଧାପିନ୍ଧି କରୁଥା କି, ମୁଁ ଯାଏ ତେଣେ ଦେଖେ।
1: ଏଇ ପାଟଟା ସନିଆ ଭାଇ କିଣିଥିଲା ମୋ ପାଇଁ। ବିଚାରା କେତେ ଆଶା କରିଥିଲା ମତେ ବାହା ହବ, ଘର ସଂସାର କରିବ, ନିଜ ପସନ୍ଦରେ ପାଟଟି କିଣି ପହଞ୍ଚିଲା ଆମ ହଷ୍ଟେଲରେ। ଆଉ ମୁଁ କେତେ ଧୋକା ଦେଇଥିଲି ତା ମନରେ, ବିଚାରା ଭାଙ୍ଗି ପଡ଼ିଥିଲା ସେଦିନ। ନମସ୍କାର ସୋନେଇ।
2: ହଁ ହଁ, ହେଲା ହେଲା।
1: ଆଜି ରବିବାର ତ, ଗାଧେଇବା ଟିକେ ଲେଟ୍ ହେଲା। ଏ କଣ ଏମିତି ବଲ ବଲ କରି ଯାଉଛୁ କଣ ମା? ସାଥୀ ପିଲାମାନେ ପୁରା ଯିବା ଆସିବା କରୁଛନ୍ତି।
2: ହଁ ହଁ, ଏ ପୁନି, ତତେ ଗୋଟେ କଥା କହିବି।
1: କହୁନୁ।
2: ତତେ ଦେଖିଲେ ମୋତେ ବିଶ୍ୱାସ କରି ହଉନି ଯେ ତୁ ଆମ ପୁନି ବୋଲି। ତୁ କେମିତି ଅଲଗା ଅଲଗା ଦେଖାଗଲୁଣି, ଏଇ ସିନେମାରେ ଯୋଉ ଝିଅ ମିଶନ୍ତି ତାଙ୍କରି ପରି।
1: ଥାଉ ସେ କଥା, କହ କୁଆଡେ ଆଇଲୁ?
2: ନାଇଁ ମାନେ, କେତେ ଦିନ ହେଲା ତୋଠୁ ଚିଠି ଖଣ୍ଡେ ପାଇଲୁନି ତ, ଭାବିଲି ତତେ ଟିକେ ଯାଇ ଦେଖିଆ।

0: ଆସିବି। ଦାଦି ଖୁଡ଼ି ବି କହିଲେ ଇଚ୍ଛା ହଉଛି ଯଦି ଯାଉନୁ ଟିକେ ବୁଲି ଆସିବୁ।
1: ତମେ କଣ ଭାବିଛ ପ୍ରତି ସପ୍ତାହରେ ଚିଠି ଦଉଥିବି? ମୋର ଆଉ ପଢାପଢି ଚିନ୍ତା ନାହିଁ, ଏଇ ତ ମାସେ ହବନି ତୁ ଆସି ଟଙ୍କା ଦେଇ ଯାଇଥିଲୁ, ଏମିତି ମାସକୁ ଦୁଇ ଥର ଆସିଲେ ଏଠି ସମସ୍ତେ କଣ ଭାବିବେ କହିଲୁ? ତତେ ଦେଖିଲେ କିଏ ପଚାରୁଛି ସେ କାର୍ଟୁନ ଟି କିଏ କିଏ କହୁଛି ପୂର୍ଣ୍ଣିମା ଯାହା ତମ ମନି ଅର୍ଡର ଆସିଗଲା। ଆଉ ଗୋଟିଏ କଥା ପ୍ଲିଜ, କିଛି ଖରାପ ଭାବିବୁନି, ତୁ ମତେ ଚିଠି ଦବୁନି ବୋଲି ମନା କରିଥିଲି ନା, ତୋ ହାତରେ ଅଙ୍କା ବଙ୍କା ଓଡ଼ିଆ ଆଡ୍ରେସ ଲେଖା ଚିଠି ଦେଲାବେଳେ ପିଲା ତ ପିଲା ପିଅନଟା ମଧ୍ୟ ଅମୁଡ଼ିକି ଅସା ମାରୁଛି। ଆଉ ପ୍ରତି ମାସରେ କାମ ଧନ୍ଦା ବନ୍ଦ କରି ଏଠିକି ନ ଆସିବା ଅପେକ୍ଷା ଟଙ୍କା ମନି ଅର୍ଡର କରିଦେଲେ ଭଲ ହବ।
0: ବାସ ବାସ ବାସ ପୁଣି ଆଉନି, ଦରକାର ନାହିଁ ଆମର ସେ ପାଠ, ଧର ଟ୍ରଙ୍କ ବାକ୍ସ ଚାଲ ମୋ ସାଙ୍ଗରେ। ଯୋଉ ପାଠ ଆମ ଭିତରେ ପାଚିରି ଠିଆ କରେଇଛି କଣ ମିଳିବ ମୋ ସେ ଆମ ପାଠରୁ? ପାଠ ପଢିବୁ ବୋଲି କଣ ନିଜ ଲୋକଙ୍କୁ ଭୁଲି ଯିବୁ?
1: ତତେ ମୁଁ କେମିତି ବୁଝେଇବି, ମୁଁ କିଛି ବୁଝିପାରୁନି, ଏମିତି ଏମିତିରେ ତ ଏତେ ଦିନ ଗଲାଣି, ଆଉ କେତେଟା ଦିନ କୌଣସି ମତେ କଟିଗଲେ ଗଲା।
0: ବାରେ, ଏମିତି ହେଲେ ତ ଆଉ କିଛି ଦିନ ପରେ ଆମକୁ ଚିହ୍ନିବାକୁ ତତେ ଚଷମା ନଗେଇବାକୁ ପଡିବ। ଏ ପୁନି,
1: କଣ
0: ଗୋଟେ କଥା ପଚାରିବି, କିଛି ଭାବିବନି?
1: କଣ କହୁନୁ?
0: ନାଇଁ ଭାବୁଛି ପଚାରିବି, ପୁଣି କହିପାରୁନି।
1: କଣ ପ୍ରତିଥର ସେ ଗୋଟିଏ କଥା ପଚାରିବ ବୋଲି କହୁଛୁ, ଅଥଚ ପଚାରିଲା ବେଳକୁ କଥା ବଦଳେଇ ପଚାରୁଛୁ, ପଢାପଢି କେମିତି ଚାଲିଛି, ଟଙ୍କା ପାଇଛୁ ନା ନାଇଁ, ଗାଁକୁ କେବେ ଯିବୁ?
0: ନାଇଁ ଯେ, ମାନେ କଥା କଣ କି, ଘରେ ବସି ବସି ବଡ଼ ବିରକ୍ତିଆ ଲାଗୁଛି ରେ, ଏବେ ରଘୁଆ ଦାଦି ପୁଅଟା ବି ମୋ ସାଙ୍ଗରେ ଗୋଠ ପେଟଉଛି, ତାକୁ କହି ଆସିଛି ମୁଁ ଫେରିବା ଯାଇ ସେ ଏକା ଗୋଠ ସମ୍ଭାଳିବ, ହଳେ ପଣ୍ଡା ବିକି ଟଙ୍କା ଆଣିଛି, ଚାଲୁନୁ ତୀର୍ଥ ଜାଗାଟିଏ ବୁଲି ଆସନ୍ତେ, ମନ ଭଲ ଲାଗନ୍ତା।
1: କଣ ଦରକାର ଥିଲା ଏଇନେ ପଣ୍ଡା ବିକିବା? ହଁ ନିଜେ ରୋଜଗାର କରୁଛୁ ଯେତେବେଳେ ତତେ ଆଉ କହିବାକୁ କିଏ ଅଛି, ମୋର ଏଇନେ ପରୀକ୍ଷା ମୁଣ୍ଡ ଉପରେ, ମୁଁ ବୁଲି ଫୁଲି ଯାଇପାରିବିନି।
0: ହଉ ବୁଲି ନହେଲେ ନାଇଁ, ପରୀକ୍ଷା ସରିଲେ ଗାଁକୁ ଯିବୁ ତ?
1: ଦେଖିବା, ହୁଏ ତ କିଛି ଦିନ ପାଇଁ ଯାଇପାରେ, ଫାଇନାଲ ଇୟର ପଢାପଢିରେ ବ୍ୟସ୍ତ ରହିବାକୁ ପଡିବ ମତେ।
0: ଏଥର ଗାଁକୁ ଗଲେ ନା ତୋ ବାହାଘର ହବ ବୋଲି ଖୁଡ଼ି କହୁଥିଲେ।
1: ବାହାଘର? ମା କଣ ପାଗଳ ହେଇଗଲାନି କଣ?
0: କାହିଁକି, ତୁ କଣ ବାହା ହବୁନି କି? ତୋ ବାହାଘର ବୟସ ହେଇନି କି? ତୁ କାହିଁକି ଭୁଲି ଯାଉଛୁ ଯେ ତୋ ତଳେ ଆହୁରି ଦିଟା ଭଉଣୀ ଅଛନ୍ତି? ରୀନା ତ ମେଟ୍ରିକ ଫେଲ ହେଇ ଘରେ ବସିଲା, ମୀନା ବି ସେ ହିଡ଼ ଡେଇଁ ପାରିବ କି ନାହିଁ ସନ୍ଦେହ, ସେମାନେ ତ ତୋ ଉପରେ ଆଉ ଡାକ୍ତର ହେବେନି ଯେ ବୁଢ଼ୀ ହେଲା ଯାଇ ବସିଥିବେ।
1: କାହିଁକି ରୀନାକୁ ବାହାଘର କରିଦେଉନାହାନ୍ତି? ମୁଁ କଣ ଅଟକେଇଛି କି?
0: କି କଥା କହୁଛୁ ଲୋ, ବଡ ଥାଉ ଥାଉ ସାନକୁ ବାହା କଲେ ସାଇ ଭାଇ କଣ କହିବେ, ଏମିତିରେ ତ ଯାହା କହୁଛନ୍ତି କାନରେ ଶୁଣି ହବନି।
1: କଣ କହୁଛନ୍ତି?
0: ସେମାନେ ଯାହା କହୁଛନ୍ତି କହିବେ, କେତେ ଜଣଙ୍କ ମୁହଁରେ ଆମେ ବାଡ଼ ବତା ଦବା, ତଥାପି ସେମାନେ କିଛି ମିଛ କହୁନାହାନ୍ତି ଲୋ, ତୁମ ଘର ଚଳେଇବା ବୋଝ ତ ମୋ ଉପରେ, ସେଥିରେ ପୁଣି ତୋ କଥା ତ ମୁଁ ଏକ ରକମର ବୁଝୁଛି, ତେଣୁ କହୁଥିଲି ସେମାନଙ୍କ ମୁହଁ ବନ୍ଦ କରିବାକୁ ହେଲେ।
1: କଣ ସଦାବେଳେ ପୋଷିବା ଘର ଚଳେଇବା କଥା କହୁଛୁ ମା? ଦରକାର ନାହିଁ ମୋର ତୋ ଟଙ୍କା, ମୁଁ ଷ୍ଟଡି ଲୋନ୍ ପାଉଛି, ଆଉ ମୁଁ କଥା ଦେଉଛି ପାଠ ପଢା ସରିଲେ ସୁଧ ମୂଳ ସହ ତୋର ସବୁ ଟଙ୍କା ଶୁଝିଦେବି।
0: ପୁନି, ପୁନି ତୁ କେତେ ବଡ଼ କଥା କହିଦେଲୁ ଲୋ, ତତେ କଣ ମୁଁ ଟଙ୍କା ମାଗିଲି?
1: ନାଇଁ, ସାମାନ୍ୟ ସାହାଯ୍ୟ କରୁଛୁ ବୋଲି ଯାଚ୍ଚାତା କହିଛୁ?
0: ମୁଁ ଟଙ୍କା କଥା କହୁନଥିଲି ଲୋ, ମୋର ଭୁଲ ହେଇଛି, ତୁ ସେମିତି କହନି, ସେମିତି କହିଲେ ମୋ ମନକୁ ବହୁତ ବାଧିବ ଲୋ, ବହୁତ ବାଧିବ। ତୋର ଏବେ କଣ ହେଇଛି, କଣ ହେଇଛି, କାହିଁକି ସବୁବେଳେ ଏମିତି ମନ ଛଡ଼ା କଥା କହୁଛୁ? କେତେ ଆଶା କରି ଆସିଥିଲି ବାହାର ଜାଗାକୁ ଟିକେ ବୁଲି ଯାଇଥାନ୍ତେ, ଭଲ ଶାଢ଼ୀ ନଥିବ ବୋଲି ଆସିଲା ବେଳେ ମନ ଲକ୍ଷି ପାଟଟେ ତଲକ ଆଣିଛି, ଦେଖିବୁ ଏଇ ଦେଖ, ଦେଖୁନୁ।
1: ନାଇଁ ରଖିଦା, ମୋର ଦରକାର ନାହିଁ, ତୋ ବୋହୁ ଆସିଲେ ପିନ୍ଧିବ।
0: ତୁ କଣ ଭାବିଲୁ ଯାହି ତାଇ ପାଟଟା କି? ହେଲୋ, ସେମିତି ପାଟ କେବଳ ତୋ ପରି ଝିଅକୁ ମାନିବ, ସମ୍ବଲପୁରରୁ କିଣିଛି, ପୁରା 2000 ଟଙ୍କା ନେଲା,
1: ମୋ ଜାଣିବା ଦରକାର ନାହିଁ।
0: ପୁନି, ଏ ବରଷ 2-3ଟାରେ ତୁ କେତେ ବଦଳି ଗଲୁଣି, ଦିନ ଥିଲା ମୋ ପାଖରେ କେତେ ଅଳି ଅଝଟ କରୁଥିଲୁ, ଆଜି ତୋ ମୁଣ୍ଡକୁ ହାତ ପାଇଗଲାଠୁ ଆମେ ସବୁ ଓଲଡ଼ା ହେଇଗଲୁ ସିନା।
1: ତୁ ଯାହା ଭାବୁଛୁ ପଛେ ଭାବେ, ମୋର କିଛି କହିବାର ନାହିଁ ହେଲା।
0: ମୁଁ କିଛି ମନ୍ଦ କହୁନି ଲୋ, ବଣରେ ଡେଉଥିବା ମାଙ୍କଡ଼ ଆଉ ଗାଁ ଦାଣ୍ଡରେ କେଳା ନଚଉଥିବା ମାଙ୍କଡ଼ ଭିତରେ କଣ କିଛି ଫରକ ନାହିଁ?
1: ତାମାନେ ତୁ କଣ କହିବାକୁ ଚାହୁଁଛୁ?
0: ମୁଁ କଣ କହିବାକୁ ଚାହୁଁଛି, ତୁ କଣ କିଛି ବୁଝିପାରୁନୁ?
1: ନା
0: ଛାଡ଼ ସେ କଥା, କେତେ ଶ୍ରଦ୍ଧାରେ ଏ ପାଟଟି ତୋ ପାଇଁ ଆଣିଛି, ତୁ ନାଇଁ କରୁନା ଲୋ, ୟାକୁ ପିନ୍ଧିଲେ ତୁ ନାଲି ଟୁକୁଟୁକୁ ସାଧବ ବୋହୁଟିଏ ପରି ଦିଶିବୁ,

0: ମନେ ଅଛି ନା ପିଲାବେଳେ ପିଲାବେଳେ ମୁଁ ଯେତେବେଳେ ତୋ ହାତରେ କୁନି ସାଧବ ବୋଉଟିଏ ଧରେଇ ଦଉଥିଲି, ତୁ କେତେ ଅଝଟ କରୁଥିଲୁ ସେଇମିତିକା ଫ୍ରକ୍ଟିଏ ପିନ୍ଧିବୁ ବୋଲି। ରଖ ରଖ, ତୁ ଯୋଉଦିନ ଏଇ ପାଠଟି ପିନ୍ଧିବୁ ସେଇଦିନ ମୋ ମନ ବହୁତ ଖୁସି ହବ, ବହୁତ ଖୁସି ହବ।
1: ଆଲୋ ଝିଅ, ଆଲୋ ପିନ୍ଧି ସାରିଲୁଣି ନା ନାଇଁ? ମୋ
2: ହଁ ମା ସରିଲା। ଆଲୋ ମିନା,
3: କଣ
2: ସେମାନେ ସମସ୍ତେ ଗଲେଣି ନା?
3: ହଁ, ଗାଁ ମଝିରେ ହେବେଣି ନାନି। ଲୋ
2: କଣ,
3: ଆଉ ଦିନ କେଇଟା ରହିଲା ତୋ ବାହାଘର? ଆମକୁ ବହୁତ ଖୁସି ଲାଗୁଛି ଲୋ, ଆମ ନାନି ବାହା ହବ କେତେ ବଡ଼ ଲୋକ ଘରେ। ହେଲେ ନାନି, ତୋ ବାହାଘରକୁ ମୋତେ କଣ ଦବୁ କହିଲୁ?
2: ତୁ ଯାହା କହିବୁ, ଭଲ ଡ୍ରେସ୍ଟେ ନବୁ, ଏଇଆ ତ
3: ଦେଖ। ଡ୍ରେସ୍ ମୋର କଣ ହବ? ମ ତୋ ବାହାଘରକୁ ମୁଁ ପ୍ରଥମ କରି ଗୋଟେ ଶାଢ଼ୀ ପିନ୍ଧିବି, ଦାମିକା ଶାଢ଼ୀଟିଏ, ଠିକ ଏଇ ପାଟଟି ପଡ଼ି।
2: ତେବେ ଏଇ ପାଟଟା ନେଇଯିବୁ।
3: ନାଇଁ ନାଇଁ, ଏଇଟା ମୁଁ କାହିଁକି ନେବି ଯେ, ଏଇଟା ପରା ସନ୍ୟା ଭାଇ ତତେ ଦେଇଛି। ସତରେ ନାନି, ଏଇ ଶାଢ଼ୀଟା ପିନ୍ଧିଲେ ତୁ କେତେ ସୁନ୍ଦର ଦିଶୁଛୁ। ତୋ ଶ୍ୱଶୁରଙ୍କ ସେ ବନ୍ଧୁ ଦି ଜଣ ଖାଲି ବୁଲି ବୁଲି ତତେ ଚାହୁଁଥାନ୍ତି ପରା, ଆଖିରେ ପଲକ ପଡୁନଥାଏ।
2: ଆଲୋ ମିନା, ସନ୍ୟା ଭାଇ ତ ତାଙ୍କ ସାଙ୍ଗେ ବସି ଗପୁଥିଲା, ହେଲେ ମୁଁ ଯେତେବେଳେ ସେ ଘର ଭିତରକୁ ଆସିଲି ସେ କାହିଁକି ଉଠି ପଳେଇଲା ଯେ?
3: ମୁଁ କେମିତି କହିବି ମ, ମୁଁ ଭାବୁଛି ସେ ବୋଧେ ତତେ ବାହା ହବ ବୋଲି ଚାହୁଁଥିଲା ତ। ତୁ ଯେତେବେଳେ ସଞ୍ଜୟ ବାବୁଙ୍କୁ ବାହା ହବ ବୋଲି ଜାଣିଲା ସେ ଉଠି ପଳାଇଲା। ମୁଁ ତା ମୁହଁକୁ ଅନେଇଛି ପରା, ତା ଆଖି ଖାଲି ଛଳ ଛଳ ହେଇଗଲା।
2: ସେ କୁଆଡେ ଗଲା, କାହିଁକି ଦେଖାଯାଉନି ତ? କିଲୋ ତାଙ୍କ ଘରକୁ ଯାଇଛି କି?
3: କେଜାଣି, ମୁଁ ଦେଖିନି। ମୁଁ ତ ପ୍ରଥମେ ଡାକିଲା ବେଳକୁ ସେ ଖାଇ ବସୁଥିଲା। ତୋ ବାହାଘର ପାଇଁ କୁଣିଆ ଆସିଛନ୍ତି ଶୁଣି ଉପରୁ କହନି କଣ ଭାବୁଥିଲା ଯେ ଭାବୁଥିଲା, ପୁଣି ଥରେ ଡାକିଗଲା ବେଳକୁ ନ ଖାଇ ସେ ଏମିତି ହାତ ଧୋଇ ଉଠି ଆସିଲା।
2: ମିନା ଶୁଣିଲୁ, ସେ ରଙ୍ଗଡ଼ା ବିଲମାଳରୁ ବଂଶୀଶ୍ୱର ଶୁଭୁଛି ନା?
3: ହଁ ତ ଶୁଭୁଛି, କାହିଁକି?
2: ସନ୍ୟା ଭାଇ ବଂଶୀ ବଜାଉଛି ବୋଧେ।
3: ନା ମ, ଏଟା ରଘୁଆ ଦାଦି ପୁଅ ଭୀମ ବଜାଉଥିବ, ସନ୍ୟା ଭାଇ ଠୁ ଶିଖିଛି। ସନ୍ୟା ଭାଇ ତ କେବେଠୁ ଆଉ ବଇଁଶୀ ବଜାଉନି।
2: ବଜାଉନି କାହିଁକି?
3: କେଜାଣି, ମୁଁ ଥରେ ପଚାରିଥିଲି ଯେ କହିଲା କାହା ପାଇଁ ବଜେଇବ, ତା ଶୁଣିବା ଲୋକ କୁଆଡେ ବହୁତ ଦୂରକୁ ଚାଲି ଯାଇଛି।
2: ନାଇଁ ଲୋ, ଏ ନିଶ୍ଚୟ ସନ୍ୟା ଭାଇ ବଂଶୀର ସୁର, ଲକ୍ଷେ ବଇଁଶୀ ସୁର ମଧ୍ୟରୁ ମୁଁ ସେ ସୁରଟା ଠିକ ଚିହ୍ନି ପାରିବି। ଲୋ ସେ ମତେ ଡାକୁଛି,
3: ରହ ନାନି। ନାନି
4: ସେ ମତେ ଡାକୁଛି,
3: କୁଆଡେ ଯାଉଛୁ?
4: ନାଇଁ ନାନି, ସେ କଣ କରୁଛୁ? ମୁଁ ଛାତି ଥରେଇ ଦଉଛି।
3: ନାନି ରହ,
4: ମୁଁ କେବେ ବି ରହି ପାରିବିନି। ନା ନା,
2: ବସି ବନ୍ଦ କର କହୁଛି ସନେଇ, ବସି ବନ୍ଦ କର,
5: ବସି ଛାଡ କହୁଛି
2: ସନେଇ,
5: ଚାଲି ଯା ମୋ ଘରୁ।
2: ନା ସନେଇ, ବଂଶୀରୁ ବାହାରୁଥିବା ଶବ୍ଦ ତରଙ୍ଗ ରୋଗୀର କରୁଣ ଚିତ୍କାର ଠାରୁ ଆହୁରି କର୍କଶ ଶୁଭୁଛି ରେ, ମୋ ହୃଦୟ ଭିତରେ କୁହୁଡ଼ି ଉଠୁଛି, ଆଉ ମୁଁ ଠିକ ବୁଝିପାରୁଛି ତୋ ହତର ବେଦନା ସନେ।
5: ମିଛ ମାୟା ଏ ଦୁନିଆ, ବାମନ ହେଇ ଚାନ୍ଦକୁ ହାତ ବଢେଇବା ମୋର ବୋକାମି।
2: ତୁ ସେମିତି କହନି ରେ ସନିଆ, ତୁ ସେମିତି କହନି, ମୋର ଭୁଲେଇଛି, ତୋ ମନରେ ଯେତେ ଦୁଃଖ ଦେଇଛି ସେଥିପାଇଁ ମୁଁ ଦୁଃଖୀରେ କାନ୍ଧରେ ଦୌଡ଼ି ଡିଆଁ ପକେଇ ଗାଁ ଡାଣରେ ଖେଳୁଥିବା ପୁନି ଠାରୁ ଆରମ୍ଭ କରି ରୋଗୀ ଦେଖିଥିବା ଡକ୍ଟର ପୂର୍ଣ୍ଣିମା ପର୍ଯ୍ୟନ୍ତ ଏ ଦେହ ମନଟା ତୋରରେ ଆକାଶରେ କଳା ମେଘ ଉଠେଇଛି, ଟିକେ ପରେ ବର୍ଷିପାରେ, ଏହି ପାଣି ଡୁବାଇ ପାଇଁ ଜାତକ पक्षी गुड़ा के खुशी चित्कार कर।

0: ଇଚ୍ଛା ସେମାନଙ୍କର ଶୋଷ ମେଣ୍ଟିଯିବ।
1: ପୁନି
0: ଏ କଣ ସୋନିଆଇ, ତୋ ଆଖିରେ ଲୁହ
1: ଏ ଲୁହ ଏ ଲୁହ ଦୁଃଖର ନୁହେଁ ସୁଖର ବହୁ ବହୁ ଯେତେ ବହୁଛି ବହୁ।
0: ସୋନିଆଇ ତୁ ତୁ ତୁ ବସିବ ଯା, ସୋନିଆଇ ବସିବ ଯା।

ଶୁଣୁଥିଲେ ନାଟକ ଚାତକ ପକ୍ଷୀର ଶୋଷ, ରଚନା ପ୍ରସନ୍ନ କୁମାର ଜେନା, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସହଯୋଗିତା ନାରାୟଣ ମହାନ୍ତି। ଏଥିରେ ବିଭିନ୍ନ ଭୂମିକାରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ହେଲେ ଚିନ୍ମୟ କୁମାର ଦାସ ପଟ୍ଟନାୟକ, ଭଗବତୀ ଚରଣ ଘୋଷ, ନବକିଶୋର ଆଚାର୍ଯ୍ୟ, ସରୋଜିନୀ ମହାପାତ୍ର, ନିହାରବାଳା ପଟ୍ଟନାୟକ, ଲକ୍ଷ୍ମୀପ୍ରିୟା ମହାରଣା, ମମତା ମହାନ୍ତି, କୁମୁଦିନୀ ଦେବୀ, ଶତାବ୍ଦୀ ପ୍ରିୟଦର୍ଶିନୀ, ଗାର୍ଗୀ ମହାନ୍ତି,

ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି GST ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ। GST କାଉନସିଲ କମର୍ସିଆଲ ବିଜନେସରେ ଟ୍ୟାକ୍ସକୁ ଆହୁରି ସରଳ କରିଦେଲା। ଏ ପର୍ଯ୍ୟନ୍ତ ହୋଟେଲ ରୁମ୍ ଉପରେ GST 4 ଦର ଲାଗୁଛି। 1,000 ଟଙ୍କାରୁ କମ୍ ଦରଯୁକ୍ତ ହୋଟେଲ ରୁମ୍ ଉପରେ 0% GST ଅଛି, ଯେତେବେଳେ କି 1,000 ଟଙ୍କାରୁ 2,499 ଟଙ୍କା ମଧ୍ୟରେ ଥିବା ହୋଟେଲ ରୁମ୍ ଉପରେ 12% GST ଲାଗୁଥିଲା ଏବଂ 2,500ରୁ 7,499 ଟଙ୍କାର ହୋଟେଲ ରୁମ୍ ଉପରେ 18% ଟ୍ୟାକ୍ସ ଲାଗୁଛି। ଆଉ ଏହାଠାରୁ ଅଧିକ ଦାମର ହୋଟେଲ ରୁମ୍ ଉପରେ 28% GST ଲାଗୁଥିଲା, କିନ୍ତୁ ଏବେଠାରୁ ହୋଟେଲ ରୁମ୍ ଉପରେ କେବଳ 2 ଦର ଲାଗୁ ହେବ। 7,500ରୁ କମ୍ ଦାମର ରୁମ୍ ହେଲେ 5%, ଆଉ ଅଧିକ ଦାମ ଥିଲେ 12% GST ଦେବାକୁ ପଡ଼ିବ।

0: ଉତ୍ତର କାର୍ଯ୍ୟକ୍ରମ ଦିନ 12ଟାରେ ଖଞ୍ଜଣି ଭୋଜନ ଦିନ 1:10ରେ ପରିବେଷଣ କରିଛନ୍ତି ନିରାକାର ବେହେରା। ନାରୀ ମହଲ ଦିନ 1:20ରେ ଏଥିରେ ପ୍ରଚାର କରିବ ନାଟକ ଧାତବ ସନ୍ତୋଷ ଯାତ୍ରା ମୂଳ ଗଳ୍ପ ରଚନା ଚୌଧୁରୀ ହେମକାନ୍ତ ମିଶ୍ର ବେତାର ରୂପାନ୍ତର ଗୋପାଳ ଛୋଟରାୟ ପ୍ରଯୋଜନା ମନୋରଞ୍ଜନ ଦାସ। ଅପରାହ୍ନ 2:45ରେ ଆପଣଙ୍କ ଚିଠି ଅପରାହ୍ନ 3ଟାରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:10ରେ ପିପୁଲ୍ସ ପଦ୍ମ ଅନ୍ ଆକାଶବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଅସରନ୍ଧି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 3:25ରେ ଚିରହରିତ ଅପରାହ୍ନ 4ଟାରେ ମିଳିତ କଠାରେ ଦେଶଭକ୍ତି ଗୀତ ଅପରାହ୍ନ 4:55ରେ ସ୍କୃତିର ପାହାଚ ସନ୍ଧ୍ୟା 5ଟାରେ ଏଥିରେ ରହିଛି ସନ୍ତନ କୁମାର ରଥଙ୍କ ସହିତ ସାକ୍ଷାତକାରର ଦ୍ୱିତୀୟ ଭାଗ ତାଙ୍କୁ ସାକ୍ଷାତ କରିଛନ୍ତି ତରୁଣ କାନ୍ତି ରାଉତ। ଯୁବବାଣୀରେ ସମ୍ପର୍କରେ ଶ୍ରୋତାଙ୍କ ଚିଠିପତ୍ରର ଉତ୍ତର ସନ୍ଧ୍ୟା 5:30ରେ ସନ୍ଧ୍ୟା 6:10ରେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ତ୍ରୟୋଦଶ ଭାଗ ସନ୍ଧ୍ୟା 6:30ରେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ରାତି 7:02ରେ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 7:02ରେ ରାତି 7:25ରେ ଜିଲ୍ଲା ହାଲଚାଲରେ ମାଲକାନଗିରି ଜିଲ୍ଲାର ହାଲଚାଲ ଆକାଶବାଣୀରୁ କୃଷି ଶିକ୍ଷା ରାତି 7:30ରେ ଏଥିରେ ବିଷୟ ରହିଛି ପରିବର୍ତ୍ତିତ ଜଳବାୟୁରେ ଖରିଫ ଋତୁ ଉପଯୋଗୀ ଅନୁଧାନ ଫସଲ ଚାଷ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡକ୍ଟର ଦେବାଶିଷ ନାୟକ। ରାତି 8:02ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ରାତି 9:30ରେ ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:00ରେ ଅଖିଳ ଭାରତୀୟ ରବିବାସରୀୟ ସଙ୍ଗୀତ ସଭା ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଆମର ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସର୍ବୋଚ୍ଚ ତାପମାତ୍ରା 35°C ଏବଂ ସର୍ବନିମ୍ନ 25°C ହୋଇପାରେ। ଶୁଣିଲେ ପାଣିପାଗର ସୂଚନା।
1: ଜିଏସ୍ଟି କାଉନସିଲ୍ କମର୍ସିଆଲ ବିଜନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦିଆଯାଇଛି। ବସ୍ ଟ୍ରକ୍ ଏବଂ ଆମ୍ବୁଲାନ୍ସଗୁଡ଼ିକ ଉପରେ ଏବେ ଏକ ପ୍ରକାର 18% ଟ୍ୟାକ୍ସ କରିଦିଆଯାଇଛି, ଯାହା ପୂର୍ବରୁ 28% ଥିଲା। ଏଚ୍ଏସ୍ କୋଡ୍ କ୍ଲାସିଫିକେସନକୁ ଖାତିର ନ କରି ଅଟୋ ପାର୍ଟସ୍ ଉପରେ ଏବେ କେବଳ ଗୋଟିଏ ଟ୍ୟାକ୍ସ ମାନେ 18% ଟ୍ୟାକ୍ସ କରିଦିଆଗଲା। ଏହି ପଦକ୍ଷେପ ଦ୍ୱାରା ମାନୁଫ୍ୟାକ୍ଚରର୍ସ ଏବଂ ପାର୍ଟ ସପ୍ଲାୟର୍ଙ୍କ ସମସ୍ୟା କମ୍ ହୋଇଯିବ ତଥା ସପ୍ଲାଇ ଚେନ୍ ସହଜ ହେବାର ସମ୍ଭାବନା ରହିଛି। ଖୁସିର କଥା ଏହିକି ଯେ ଇଲେକ୍ଟ୍ରିକ୍ ଯାନ କ୍ଷେତ୍ରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସମସ୍ତ ଇଲେକ୍ଟ୍ରିକ୍ ଭେହିକିଲ୍, ଇଲେକ୍ଟ୍ରିକ୍ ଟୁ ହ୍ୱିଲର ଏବଂ ଇଲେକ୍ଟ୍ରିକ୍ ଥ୍ରୀ ହ୍ୱିଲର ଉପରେ 5% ରିହାତି ଜିଏସ୍ଟି ଦରର ଲାଭ ଉଠାଇ ପାରିବେ, ଯାହାଦ୍ୱାରା ଏହି ଯାନଗୁଡ଼ିକ ସବୁଠାରୁ କମ୍ ଟ୍ୟାକ୍ସ ଯୁକ୍ତ ଯାନବାହନ ମଧ୍ୟରେ ରହିଯିବ। ଜିଏସ୍ଟି କାଉନସିଲ୍ କମର୍ସିଆଲ ବିଜନେସ୍ରେ ଟ୍ୟାକ୍ସକୁ ଆହୁରି ସରଳ କରିଦେଲା। ଏପର୍ଯ୍ୟନ୍ତ ହୋଟେଲ ରୁମ୍ ଉପରେ ଜିଏସ୍ଟିର 4 ଦର ଲାଗୁଛି। 1,000 ଟଙ୍କାରୁ କମ୍ ଦରଯୁକ୍ତ ହୋଟେଲ ରୁମ୍ ଉପରେ 0% ଜିଏସ୍ଟି ଅଛି, ଯେତେବେଳେ କି 1,000 ଟଙ୍କାରୁ 2,499 ଟଙ୍କା ମଧ୍ୟରେ ଥିବା ହୋଟେଲ ରୁମ୍ ଉପରେ 12% ଜିଏସ୍ଟି ଲାଗୁଥିଲା ଏବଂ 2,500ରୁ 7,499 ଟଙ୍କାର ହୋଟେଲ ରୁମ୍ ଉପରେ 18% ଟ୍ୟାକ୍ସ ଲାଗୁଛି। ଆଉ ଏହାଠାରୁ ଅଧିକ ଦାମର ହୋଟେଲ ରୁମ୍ ଉପରେ 28% ଜିଏସ୍ଟି ଲାଗୁଥିଲା, କିନ୍ତୁ ଏବେଠାରୁ ହୋଟେଲ ରୁମ୍ ଉପରେ କେବଳ 2 ଦର ଲାଗୁ ହେବ। 7,500ରୁ କମ୍ ଦାମର ରୁମ୍ ହେଲେ 5%, ଆଉ ଅଧିକ ଦାମ ଥିଲେ 12% ଜିଏସ୍ଟି ଦେବାକୁ ପଡ଼ିବ।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଜଲ୍ଦି ଟିଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
3: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
2: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
3: ତ ଠିକ୍ ନମ୍ବର
2: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
3: तमें तो बंचाई देला दीदी।

0: କାମରେ ନୁହେଁ
1: ଆର୍ବିଆଇ କହେ
2: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
3: अच्छा दास बाबू आपण घर
4: उन्नीस सतुरी रही है।

0: ଫସଲରେ ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ହେଇଗଲା ବନ୍ଦୋବସ୍ତ।
3: କାହାର? କୁଟୀର ଫିସ୍ର ଦେଖା।
2: 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି?
3: ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି।
2: ହେଇଗଲା ବନ୍ଦୋବସ୍ତ। ଦରମା ଆଡଭାନ୍ସରେ ପଠେଇଛି।
4: ଆର୍ବିଆଇ କହେ,
5: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
6: ଅଭୁଲା ଗୀତ ଆଜି ଏଥିରେ ଶୁଣନ୍ତୁ। ପ୍ରଥମେ ସୁମିତା ବରଗଡ଼ଙ୍କ କଣ୍ଠରେ ଏହି ଗୀତଟି, ଶିଳ୍ପୀଙ୍କ କଣ୍ଠରେ ରମାକାନ୍ତ ଦାସଙ୍କ ରଚନା।

ଅଭୁଲା ଗୀତରେ ଶୁଣୁଥିଲେ ସୁମିତା ଗରାବଡୁ ଏବଂ ଶେଖର ଚନ୍ଦ୍ର ଘୋଷଙ୍କ କଣ୍ଠରୁ କେତେଗୋଟି ଗୀତ। ଆକାଶବାଣୀ କଟକ।

ଏବଂ ଭୂତ ଯୋଉ ପବିତ୍ର ବୋନ ଭଗବାନ କୃଷ୍ଣଙ୍କ ଚରଣାର ବିନ୍ଦରେ ଏ ଅଧୀନ କୋଟି କୋଟି ପ୍ରଣାମ ଜଣାଉଛି। ସେ ବିଶ୍ୱର ସର୍ବକଲ୍ୟାଣ କରନ୍ତୁ ସର୍ବେ ବୋଲାନ୍ଦ ଚେତାଶକ୍ତି ଆଜ୍ଞା ସର୍ବପ୍ରଥମେ ମନକୁ କହୁଛନ୍ତି।

ମହାମାନ୍ୟ ସଜ୍ଜନ ବୃନ୍ଦ, ମହାଭାରତ ଯୁଦ୍ଧର ଅବସାନ ପରେ ପବିତ୍ର ହସ୍ତିନା ସିଂହାସନରେ ଚାରି ଭାଇଙ୍କୁ ସଙ୍ଗତରେ ଧରି ଧର୍ମରାଜ ଯୁଧିଷ୍ଠିର ରାଜତ୍ୱ କରୁଛନ୍ତି। ଠିକ ସମୟରେ ହେଲା।

ଆଜ୍ଞା କଳି ବିଚାର କଲା ଧର୍ମରାଜ ଯୁଧିଷ୍ଠିରଙ୍କ ଦ୍ଵାରା ମୁଁ ମୋର ରାଜତ୍ୱ ବିସ୍ତାର କରିପାରିବି ନାହିଁ, ମାତ୍ର ଚାରି ଭାଇଙ୍କୁ ଅସ୍ତ୍ର କରିବି। ଏହା ଚିନ୍ତା କରି କଳି କଲା କଣ।

0: ଆଜ୍ଞା କଳିର କରାୟତରେ ତୃତୀୟ ପାଣ୍ଡବ ଅର୍ଜୁନ ଧର୍ମରାଜ ଯୁଧିଷ୍ଠିରଙ୍କୁ କହୁଛନ୍ତି, କୁହ ଭାଇ ଏ ସିଂହାସନ ଆପଣ କାହା ପାଇଁ
1: ପାଇଛନ୍ତି?
0: ଯୁଧିଷ୍ଠିର ଅର୍ଜୁନକୁ ବୁଝାଇ ଦେଲେ, କହିଲେ ଅର୍ଜୁନ ଆରେ ଏ କଣ ତୋ ପାଇଁ ମୁଁ ପାଇଛି, ମୁଁ ଧର୍ମ ପାଇଁ ଏ ସିଂହାସନ ପାଇଛି। ଏଥିପାଇଁ କବି ବରାଧାନାଥ ଲେଖିଲେ ଧର୍ମ।

ଦ୍ୱିତୀୟ ପାଣ୍ଡବ ଭୀମ ଧର୍ମରାଜ ଯୁଧିଷ୍ଠିରଙ୍କୁ ପଚାରିଲେ କୁହ ଭାଇ ଆପଣ ଇଏ କାହା ପାଇଁ ସିଂହାସନ ପାଇଛନ୍ତି? ଚିନ୍ତା ଜଳେ ପଡି

ଭୀମ ଭାଇମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କଲେ ବନବାସକୁ ଯିବା ପାଇଁ। ଯୁଧିଷ୍ଠିର ଚାରି ଭାଇଙ୍କ ସହିତ ବନର ଆଜ୍ଞା କୁଟ ନିର୍ମାଣ କରି କାଳାପନ କଲେ। ଏଣେ ଭୀମ ଆଜ୍ଞା ରାଜନୀତି ଅଭିଜ୍ଞ, ଇଏ ପ୍ରଜାମାନଙ୍କୁ ସୁଶାସନ ଦେଇ ନ ପାରିବାରୁ ଅନ୍ତପୁରରେ

ଚିତ୍ର ସାପୁଆ କଳ ବେଶ ଧାରଣ କରି ନା ନାଇଁ ଏକ ଅଶ୍ୱାରୋହଣ କରି ହସ୍ତିନା ଦ୍ୱାର ଦେଶରେ ପହଞ୍ଚି ଡମ୍ବରୁର ତାଳେ ତାଳେ ନା ନାଇଁ ଡମ୍ବରୁର ତାଳେ।

କୁ ପାଳନ କରି ଭୀମ ଭାଇଙ୍କୁ ଉଦ୍ଧାର କରିବା ପାଇଁ ପହଞ୍ଚିଲେ ହସ୍ତିନା ପହଞ୍ଚି ଦେଖନ୍ତି ତ ଭୀମ ଆଜ୍ଞା ଯଜ୍ଞନଳେ ଘାସ ଦେବା ପାଇଁ ପ୍ରସ୍ତୁତ ହୋଇ ଠିଆ ଅଛନ୍ତି। ଯେତେବେଳେ ଅର୍ଜୁନ କହିଲେ ହେ ଆଙ୍ଗୁଳିକ ମୁଁ ଆସିଛି ମୋ ଭାଇଙ୍କୁ ରକ୍ଷା କରିବା ପାଇଁ ମତେ ନିର୍ଦ୍ଦେଶ ଦିଆଯାଉ ମତେ ଟିକେ ନିର୍ଦ୍ଦେଶ ଦିଆଯାଉ ମୁଁ ପେଡ଼ିଟା ଟେକି ଦେବି। ଏଠି ଆଜ୍ଞା ଜାଙ୍ଗଳିକ କହିଲେ ତୁମ ପାଇଁ ସେ କାମ ନାହିଁ ତୁମ ପାଇଁ ଆଉ ଏକ କଥା ଦେଖ ଏ ଯେଉଁ ଅଶ୍ୱବର

ଦୁଇ ଘଡ଼ିକରେ ଭ୍ରମଣ କରି ଫେରି ଆସୁଛନ୍ତି। ଭାବଗ୍ରାହୀ ଜାଙ୍ଗୁଳିକ ଭଗବାନ ଚିନ୍ତା କଲେ ସଖା ମୋର ଫେରି ଆସୁଛନ୍ତି, ଆମେ ଭାଇକି ତାର ବଞ୍ଚେଇ ଦେବେ। ଆଉ ଗୋଟେ ମାୟା ରଚନା ସୃଷ୍ଟି କରିଦେଲେ, ତୃଷାକୁ ଡାକିଲେ, କହିଲେ ହେ ତୃଷା ମୋର ସଖା ଫେରି ଆସୁଛନ୍ତି, ତୁମେ ଯାଇ ତାଙ୍କ କଣ୍ଠାଗତରେ ବସରେ ହେ। ତୃଷା ଯେତେବେଳେ ହୋଇଛି ଆପଣଙ୍କର ଅର୍ଜୁନଙ୍କୁ, ସେ ଜଳ ପିଇବା ପାଇଁ ଜଙ୍ଗଲରେ ଆଜ୍ଞା ବ୍ୟାକୁଳ ହଉଛନ୍ତି, ବିଚାର କରୁଛି ଆଉ ଘୋଡ଼ିଏ ସମୟ ଅଛି, କୋଉଠି ଜଳେ ମୁନ୍ଦାଏ ପାଇଲେ ମୋ ଜୀବନଟାକୁ ବଞ୍ଚେଇ ଦେବି। ଏହା ଭାବି ଟିକେ ଲକ୍ଷ୍ୟ ପଡିଲା,

ତୃଷାରେ ଆଜ୍ଞା ଅର୍ଜୁନ ବୁଲୁଛନ୍ତି ଜଙ୍ଗଲ ଭିତରେ, ଦୂରରୁ ଦେଖିବାକୁ ପାଇଲେ କିଛି ଶବରୀ କନ୍ୟା ମାନେ ଜଳ କଳସ ନେଇ ଯାଉଛନ୍ତି। ଅର୍ଜୁନ ନିକଟବର୍ତ୍ତୀ ହେଇଗଲେ, କହିଲେ ତୁମେ ମତେ ଜଳ ମୁଦାଏ ଦିଅ, ମୋ ଜୀବନ ମୁଁ ରକ୍ଷା କରିବି। ଠିକ ଏହି ସମୟରେ ଆପଣ ମାନଙ୍କର ସେଇ ଶବର ଜାତୀୟ କନ୍ୟା ମାନେ କହିଲେ, ହେତୁ ସାର

ସବରୀ କନ୍ୟାଙ୍କ ନିକଟରେ ପହଞ୍ଚିଗଲେ, ଜଳ ମାଗୁଛନ୍ତି ମତେ ଦିଅ ମୁଁ ଜୀବନ ରକ୍ଷା କରିବି। ଦୁଇ ଜଣ ଝିଅ କହିଲେ, କହିଲେ ହେ ତୃଷାର୍ଥୀ, ଆମେ ଦୁଇ ଜଣ ବିବାହ କରିଯାଇଛୁ, ଯୋଉମାନେ ବିବାହ କରନ୍ତି ସେ ଅନ୍ୟକୁ ଜଳଦାନ କରନ୍ତି ନାହିଁ, ଯୋଉ କନ୍ୟାଟି ଜଳଦାନ କରେ ସେ ପୁଅଟି ତାଙ୍କୁ ବିବାହ।

ତେଣୁ ତୁମେ ଯଦି ସତ୍ୟ କରିବ ତାହେଲେ ଆମ ରାଜଜେମା ତୁମକୁ ଜଳଦାନ ଦେବେ ନା ନାଇଁ? ଅର୍ଜୁନଙ୍କୁ ଆଜ୍ଞା ତୃଷା ହେଉଛି ଜୀବନ ରକ୍ଷା କରିବା ପାଇଁ, ସଙ୍ଗେ ସଙ୍ଗେ କହିଲେ ମୁଁ ତ୍ରିବାର ସତ୍ୟ କରୁଛି, ମୋତେ ଜଳମୁନ୍ଦାଏ ଦିଅ, ମୋତେ ଜଳମୁନ୍ଦାଏ ଦିଅ, ସଙ୍ଗେ ସଙ୍ଗେ ସବରକନ୍ୟା।

ଦଶର ରାତ୍ରିରେ ଅର୍ଜୁନ ଚିନ୍ତା କରୁଛନ୍ତି, ଭଗବାନ ମାୟାଟିକୁ କାଟି ଦେଇଛନ୍ତି। ଏଇ ସମୟରେ ଚନ୍ଦ୍ରାବତୀ ପଚାରିଲେ, ହେ ଜୀବେଶ ଆପଣ କାହିଁ କାନ୍ଦୁଛନ୍ତି? ଯେତେବେଳେ ମାୟା କାଟିଦେଲେ ଭଗବାନ ମାୟା

କହିଲେ ହେ ଚନ୍ଦ୍ରାବତୀ, ମୋ ଭାଇଙ୍କୁ ଉଦ୍ଧାର କରିବା ପାଇଁ ଆସିଥିଲି, ଆଜି ତୁମ କବଳରେ ମୁଁ ରହିଗଲାଣି, ନାଇଁ ମୁଁ ଯାଉଛି ମୋ ଭାଇକୁ ଉଦ୍ଧାର କରିବି। ହସ୍ତିନାରେ ପହଞ୍ଚି ଯେତେବେଳେ ଭୀମ ଠିଆ ହେଇଛନ୍ତି ଅଗ୍ନି ଝାସ ଦେବା ପାଇଁ, ଅର୍ଜୁନ କହିଲେ ହେ ଜାଙ୍ଗଳିକ, ମୁଁ ତ ହାରି ଯାଇଛି, ମତେ ନିର୍ଦ୍ଦେଶ ମିଳୁ ମୁଁ ଅଗ୍ନି ଝାସ ଦେବି। ଏଇ ସମୟରେ ଚନ୍ଦ୍ରାବତୀ କହିଲେ ମୁଁ ଥାଉ ଥାଉ ମୋ ଜୀବ ସେ ପ୍ରାଣ ହାରିଯିବେ, ନାଇଁ ନାଇଁ ମୁଁ ନିଶ୍ଚିତ ଅଗ୍ନିରେ ଝାସ ଦେବି ରେ।

0: ଶୁଣୁଥିଲେ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିଥିଲେ ଲକ୍ଷ୍ମୀଧର ସ୍ୱାଇଁ ଏବଂ ସାଥୀ ଦେବେନ୍ଦ୍ର ପ୍ରଧାନ, ଶଙ୍କର ପ୍ରଧାନ, ଭରତ ସ୍ୱାଇଁ, ନବଘନ ପ୍ରଧାନ ଏବଂ ଦେବେନ୍ଦ୍ର ପ୍ରଧାନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆରମ୍ଭ କରନ୍ତୁ ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧର ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ।
1: ଜଲ୍ଦି ଟିଫିନ୍ ପ୍ୟାକ୍ କର ରାଜୁ, ମୋବାଇଲ ଛାଡେ।
2: ଆରେ ଦିଦି, ବ୍ୟାଙ୍କର ନମ୍ବର ଦରକାର, ରିଫଣ୍ଡ ଆସିନି। ମିଳିଗଲା, ଏବେ କଲ୍ କରୁଛି ଦିଦି।
1: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କର ନକଲି ୱେବସାଇଟ୍ ଆଉ ମିଛ ନମ୍ବର ଦ୍ୱାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ ନମ୍ବର
1: ବ୍ୟାଙ୍କର ଅଫିସିଆଲ ୱେବସାଇଟ୍ କିମ୍ବା କାର୍ଡରେ।
2: ତମେ ତ ବଞ୍ଚେଇ ଦେଲ ଦିଦି,
1: କାମରୁ ନୁହେଁ।
3: ଆର୍ବିଆଇ କହେ,
4: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ। ହେଇଗଲା ବନ୍ଦୋବସ୍ତ।
1: କାହାର?
4: କୁଟୀର ଫିସ୍ର ଦେଖା। 20,000 ଲୋନ୍ ତୁରନ୍ତ ଜଣା ଅଛି କିଏ ଦଉଛି, ସୁଧ କେତେ ଅଛି? ଲୋନ୍ ନିୟନ୍ତ୍ରିତ ସଂସ୍ଥା ଗୁଡିକରୁ ହିଁ ନେ, ଆଉ ଲୋନ୍ ସେତିକି ଯେତିକି ଦରକାର, ତା ବି ଯାଞ୍ଚ କରିକି। ହେଇଗଲା ବନ୍ଦୋବସ୍ତ। ଦରମା ଆଡଭାନ୍ସରେ ପଠେଇଛି।
3: ଆର୍ବିଆଇ କହେ,
4: ସଠିକ ଆର୍ଥିକ ଆଚରଣ ରଖେ ଆପଣଙ୍କ ସୁରକ୍ଷାର ଧ୍ୟାନ।
0: କାର୍ଯ୍ୟକ୍ରମର ପ୍ରଥମ ଗୀତ ପାଇଁ ଏସ୍ଏମ୍ଏସ୍ ପଠାଇଛନ୍ତି ବୁଗୁଡ଼ା ଗଞ୍ଜାମରୁ ଲକି ଏବଂ ସୋମ। ଆପଣ ଅନୁରୋଧ କରିଛନ୍ତି କଥାଚିତ୍ର ହରେ ରାମ ହରେ କୃଷ୍ଣର ଏ ଗୀତ ଶୁଣିବା ପାଇଁ। ଶୁଣନ୍ତୁ ତାହେଲେ।

ପରବର୍ତ୍ତୀ ଗୀତ ପାଇଁ ଏସ୍ଏମ୍ଏସ୍ ପଠାଇଛନ୍ତି ପ୍ରମୋଦ କୁମାର ସାହୁ ଡିହସାହି କାଦୁଆପଡ଼ା ଜଗତସିଂହପୁରରୁ ଅନୁରୋଧ କରିଛନ୍ତି ଶୁଣିବା ପାଇଁ ଗୀତଟି କଥାଚିତ୍ର ଦିଲୱାଲେ ଦୁଲ୍ହନିଆ ଲେ ଯାଏଙ୍କର ଏହି ଗୀତଟି ଶୁଣିବା ପାଇଁ।

ସୌରୀ ବହୁଗ୍ରାମ କଟକରୁ ଏସଏମଏସ ପଠାଇଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନ ଏବଂ ପୂଜା। ଆପଣମାନେ ଅନୁରୋଧ କରିଛନ୍ତି ହିନ୍ଦୀ କଥାଚିତ୍ର ସୌଦାଗରର ଏ ଗୀତଟି ଶୁଣିବା ପାଇଁ। ଶୁଣାଇ ଦେଉଛୁ।

ମଣ୍ଟୁ ସାର୍ ଏସ୍ଏମ୍ଏସ୍ ପଠାଇଛନ୍ତି ଜିଗରଣ ପଟ୍ଟାମୁଣ୍ଡେ କେନ୍ଦ୍ରାପଡ଼ାରୁ ଅନୁରୋଧ କରିଛନ୍ତି ଶୁଣିବାକୁ ଓଡ଼ିଆ କଥାଚିତ୍ର ଜୟମା ମଙ୍ଗଳାର ଏ ଗୀତଟି ଶୁଣନ୍ତୁ ତାହେଲେ।

ବଡ଼ତିହାଡ଼ ସମଙ୍ଗ ଜଗତସିଂହପୁରରୁ ନୟନବଲ୍ଲଭ ପଣ୍ଡା, ଅନାମିକା ପଣ୍ଡା, ଝାଟୁ ଭାଇ, କାଳୁଆ ଏବଂ ଲୁଲୁ ଭାଇନା ଅନୁରୋଧ କରିଛନ୍ତି ହିନ୍ଦୀ କଥାଚିତ୍ର ନିଗାହେର ଏ ଗୀତଟି ଶୁଣିବା ପାଇଁ।

ସିମିଳିପଡ଼ା ଅନୁଗୁଳରୁ ମାମା ବାପୁ ମା ବାପା ଏବଂ ତାଙ୍କର ପରିବାରର ଅନ୍ୟ ସଦସ୍ୟମାନେ ଏସଏମଏସ୍ କରିଛନ୍ତି ଶୁଣିବା ପାଇଁ ଓଡ଼ିଆ କଥାଚିତ୍ର ବଳିଦାନର ଏହି ଗୀତଟିର।

ବାଙ୍କୀ କଟକରୁ ଟୁକୁ ଏବଂ ଲିଜା ଏସ୍ଏମ୍ଏସ୍ ପଠାଇଛନ୍ତି ଶୁଣିବା ପାଇଁ ହିନ୍ଦୀ କଥାଚିତ୍ର ହମ୍ କିସି ସେ କମ୍ ନହିଁର ଏ ଗୀତଟି।

ଜୁନାଗଡ଼ରେ ଗଡ଼ବିଷ୍ଣୁପୁର ଏଟସମା ଜଗତସିଂହପୁରରୁ ଏସ୍ଏମ୍ଏସ୍ ପଠାଇଛନ୍ତି ପ୍ରୀତିବନ୍ୟା ପ୍ରମାଣିକ ସଞ୍ଜୟ ପ୍ରମାଣିକ ସ୍ଥିତି ପ୍ରଜ୍ଞା ପ୍ରିୟଙ୍କା ଭୂମିକା ଅଙ୍କିତା ଏବଂ ଦେବିକା ଆପଣମାନେ ଅନୁରୋଧ କରିଛନ୍ତି ହିନ୍ଦୀ କଥାଚିତ୍ର ବାଜାରର ଏ ଗୀତ ଶୁଣିବା ପାଇଁ ଶୁଣନ୍ତୁ ତାହେଲେ

0: ଶୁଣୁଥିଲେ ଖଞ୍ଜଣି ଭଜନ, ପରିବେଷଣ କରିଥିଲେ ନିରାକାର ବେହେରା।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ନାରୀ ମହଲ।
4: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
5: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ଶ୍ରୋତାବଣୀ, ଆଜି ନାରୀମହଲ କାର୍ଯ୍ୟକ୍ରମରେ ଶୁଣନ୍ତୁ ନାଟକ ଧାତବ ସନ୍ତୋଷ ଯାତ୍ରା। ମୂଳ ରଚନା କରିଛନ୍ତି ଚୌଧୁରୀ ହେମକାନ୍ତ ମିଶ୍ର, ବେତାର ରୂପାନ୍ତର ଗୋପାଳ ଛୋଟରାୟ, ପ୍ରଯୋଜନା ମନୋରଞ୍ଜନ ଦାସ।
1: ହାତ ଧୋଇବା ଜାଗାରେ ବି ଏତିକି
2: ଭିଡ଼
1: ସୁମନ୍ତ ଆପଣ ହାକୁଟି ଆସ୍ତେ ମାରିବା କଥା କହିଲେ ଯେ ଏଇଟା କଣ ଆସ୍ତେ ଜିନିଷ ଏ ହାକୁଟି ଛିଙ୍କ ଆଉ ଏଇ ଜାତୀୟ ଏଇ ସ୍ରୋତ ନିଶ୍ରୁତ ମାନେ ଇଏ ସବୁ କଣ ବୋଲ ମାନିବା ଜନ୍ତୁ ପଞ୍ଚମ ହଉ କି ସପ୍ତମ ହଉ ଯୋଉ ପର୍ଦା ଠେଲି ଆସିବା କଥା ଠିକ ଆସିଯିବ।
2: ଆପଣଙ୍କର ପରିମାଣଟା ଟିକେ ବେଶୀ
1: ଟିକେ ନୁହଁ ଟିକେ ନୁହଁ ସୁମନ୍ତ ବାବୁ ବେଶୀ ଖୁବ ବେଶୀ ବାର ପିସ ମାଛ କି ଚମତ୍କାର ପ୍ରିପାରେସନ ଗିରିଆନା ରନ୍ଧା ତ ଆଉ ଯାହା କହନ୍ତୁ ଶିବ।

0: ଆଣ୍ଟି ତା ପୁଅ ବାହାଘରକୁ ଆଜି ଯାହା ଭୋଜି ଖାଇବାକୁ ଦେଲା ନା ଅପୂର୍ବ ଅପୂର୍ବ
1: ଭଗବାନ ଶିବ ମହାନ୍ତି ଆଉ ତାଙ୍କ ପୁଅ ବୋହୁଙ୍କର ମଙ୍ଗଳ କରନ୍ତୁ। ବିନୋଦ ଯାଆନ୍ତୁ ଏଇ ପାଖଟା ଫାଙ୍କା ଅଛି ସେଠି ହାତ ତ ପକାନ୍ତୁ। ଓହୋ ଅଇଁଠା ହାତଟା ଟେକି ଠିଆ ହେଲେ ଯାଆନ୍ତୁ।
0: ହଁ ହଁ ହଁ ଗଲି ଗଲି ଏଇଠି ସୁମନ୍ତ ଏଣେ ସିଗରେଟ ଟ୍ରେ ବୁଲି ଆଇଲାଣି ଆପଣ ଯାଆନ୍ତୁ ତ ଆପଣଙ୍କର ଆଣନ୍ତୁ ଆଉ ମୋ ପାଇଁ ଖଣ୍ଡେ ଆଣନ୍ତୁ ଏବଂ ଟିକେ ଟିକେ ଘୁଞ୍ଚିବା ଆଜ୍ଞା ଟିକେ କୁଲିଟା କରି ପକେଇବା ସୁମନ୍ତ
1: ନଉଚି ନଉଚି ନିଅନ୍ତୁ ନିଅନ୍ତୁ ସିଗରେଟ
0: ଧନ୍ୟବାଦ ଟିକେ ଦିଆ ଆସିଲି କାଢ଼ନ୍ତୁ।
1: ଆଉ ଯୌତୁକ ଜିନିଷ ପତ୍ର ସବୁ ଦେଖିଲେ ତ
0: ଗୋଟାଏ ପ୍ରଦର୍ଶନୀ ଖୋଲା ହେଇଛି ଆଉ ନ ଦେଖିବି କେମିତି ରେଫ୍ରିଜରେଟର ରେଡିଓଗ୍ରାମ ଷ୍ଟିଲ ଆଲମିରା ୱାସିଂ ମେସିନ ଗ୍ୟାସ ଚୁଲା ସିଲେଇ ମେସିନ ପରିବା କଟା ମେସିନ ମସଲା ବଟା ମେସିନ ମେସିନ ମେସିନ ମେସିନ ନାହିଁ କଣ କଣ ଦେଇନା
1: ମୋଟର କାର
0: ଦେବେ ଦେବେ ଦେବେ କ୍ୟୁ ଲାଗିଯାଇଛି ଆଉ ମାସ ଦୁଇଟାରେ ଗାଡି ଆସିଯିବ ଯୋ ନାଁରେ ଟଙ୍କା ଡିପୋଜିଟ ହେଇଯାଇଛି।
1: ମାନେ ଶିବ ମହାନ୍ତିଙ୍କ ବୋହୁ କୁମାରୀ ଅର୍ଚ୍ଚନା କ୍ଷମା କରିବା ଆଉ କୁମାରୀ ନୁହନ୍ତି କାଲିଠୁ ଶ୍ରୀମତୀ ହେଇଗଲେଣି ତାଙ୍କରି ନାଁରେ ଟଙ୍କା ଡିପୋଜିଟ ହେଇଛି
0: ଆଜ୍ଞା।
1: ଏଇ ପ୍ରସଙ୍ଗରେ ଅଧ୍ୟାପକ ଓ ବେହେରାଙ୍କର ଗୋଟାଏ ଉକ୍ତି ମୋର ମନେ ପଡୁଛି।
0: ଯଥା
1: ଏକ ଆଲୋଚନା ଚକ୍ରରେ ଅଧ୍ୟାପକ ବେହେରା ଥରେ କହିଥିଲେ ଏ ଯୁଗର ମଣିଷ ତା ନିଜ ଭିତରେ ଆଉ ସନ୍ତୋଷ ଖୋଜି ପାଉନି।
0: ଖାଇସାରି ହାତ ଧୋଇବା ପାଇଁ ଯଦି ଭିଡ ଟେଲି କୁସ୍ତି କସରତ କରିବାକୁ ପଡେ ଆଉ ସନ୍ତୋଷ ପାଇବ କୋଉଠୁ?
1: ସେଇଥିପାଇଁ ସେ ମୋଟର କାର ଠୁ ଆରମ୍ଭ କରି ମସଲା ବଟା ମେସିନ ପର୍ଯ୍ୟନ୍ତ ବିଭିନ୍ନ ଧାତବ ପଦାର୍ଥ ମଧ୍ୟରେ ଏଇ ସନ୍ତୋଷକୁ ଖୋଜି ବୁଲୁଛି। ଯଦିଓ ସେ ଜାଣେ ଯେ ଏ ସବୁ ଜଡ ପଦାର୍ଥ ମଧ୍ୟରେ ଲୁହା ତମ୍ବା ପିତଳ ପ୍ରଭୃତି ପ୍ରାଣହୀନ ଧାତୁ ଛଡା ଆଉ କିଛି ନାହିଁ। ପୁଣି ଏ ସବୁ ସାର୍ ଆପଣ ନମସ୍କାର ସାର୍
2: କଥାଟାକୁ ଏ ଯାଏ ମନେ ରଖିଛନ୍ତି ତାହେଲେ
1: ଦାମିକା କଥାଟା ତ ମୋ ଟିପା ଖାତାରେ ଟିପି ରଖିଛି।
2: ଆଚ୍ଛା ଆଚ୍ଛା ଭୋଜନ ପର୍ବ ଶେଷ ହେଲାଣି
1: ଆଜ୍ଞା।
2: ଏଥର ତାହେଲେ ଘର ବାହୁଡା
1: ଆଜ୍ଞା
2: ଯିବେ କେମିତି ରିକ୍ସା?
1: ତାହିଁ ତ ଏକମାତ୍ର ଅଧମଦାରଣ ପନ୍ଥା କିନ୍ତୁ ଅବସ୍ଥା ଯାହା ଦେଖୁଛି ଏଠି ରିକ୍ସା ପାଇଁ ବି
0: ଭିଡ ଠେଲିବାକୁ ପଡିବ।
2: ଯିବାକୁ ବାହାରିଲେ ଦି ପାଞ୍ଚ ମିନିଟ ଡେରି ହେଲେ ମାନେ ଚଳିବ ତ?
1: କାହିଁକି ସାର୍
2: ମୋ ଗାଡ଼ିରେ ଯିବେ କଣ ଏମିତି ଥ ହେଇ ରହିଗଲେ ଯେ ମୁଁ ଗାଡ଼ି କିଣିଛି
1: ସାର୍
2: କିଣିଛି ଅବଶ୍ୟ ବେଶୀ ଦିନ ନୁହେଁ ଏ ଦୁଇ ମାସ ହବ କିଣିଛି। ଆଚ୍ଛା ମୁଁ ଟିକେ ଗୃହକର୍ତ୍ତାଙ୍କୁ ଦେଖା କରିଦେଇ ଆସେ ଯିବା ତ ଆଉ କଣ ମୋର ଗାଡ଼ିରେ ଯିବା।
3: ସିଏ କିଏ କି ଓ ସୁମନ୍ତ ସିଏ କିଏ?
1: ଅଧ୍ୟାପକ ବେହେରା।
0: ଯାହାଙ୍କ କଥା ବର୍ତ୍ତମାନ ଆପଣ କହୁଥିଲେ ମାନେ ଯିଏ ଧାତବ ସନ୍ତୋଷ
1: ସେଇ ସେଇ ସେଇ
0: ସିଏ ଗାଡ଼ି କିଣିଛନ୍ତି
1: ସେଇ କଥା ତ ସେଦିନ ଯିଏ ଧାତବ ସନ୍ତୋଷ ବିରୁଦ୍ଧରେ ବିଷ ଉଦ୍ଗାର କରୁଥିଲେ ଆଜି ସିଏ ନିଜେ
0: ହେଲେ ଶ୍ରୀମନ୍ତ ବାବୁ ଆପଣ ଇଏ କଣ କଲେ
1: କଣ କଲି
0: ନିଜ କାମଟା ହେଇଗଲା ବୋଲି ମୋ ସନ୍ତୋଷ ପ୍ରତି ଟିକେ ଆଉ ଆଖି ଫେରେଇଲେନି। ଆପଣଙ୍କ ଯିବା ବାଟରେ ମୋ ଘରଟା ପଡିବ ଅଧ୍ୟାପକ ବେହେରାଙ୍କ ଗାଡ଼ିରେ ମତେ ଉଠେଇ ଦେବାର ଟିକେ ସୁବିଧା କରେଇ ଦେଇଥିଲେ
1: ସିଏ ତ ଚାଲିଗଲେଣି
0: ଏଇ ତ ଯାଉଛନ୍ତି ଆଉ
1: ପଛରୁ ଯାଇ କହିବାଟା ଶୁଣନ୍ତୁ ଆଚ୍ଛା ଆଚ୍ଛା ସିଏ ଆସନ୍ତୁ
0: ଆସନ୍ତୁ ନାଇଁ ନାଇଁ ନାଇଁ ଆପଣ ରହନ୍ତୁ ଆପଣ ରହନ୍ତୁ ନା ନା ଶୁଣନ୍ତୁ ଅଧ୍ୟାପକ ବେହେରାଙ୍କର ମୁଁ ଏକାନ୍ତ ଅପରିଚିତ ମୋ ପାଇଁ ଆପଣ ବନ୍ଧୁଙ୍କୁ ଅନୁରୋଧ କରିବାଟା ମାନେ
3: ଆସିଲେଣି
2: କଣ କଣ ହେଇଛି ସୁମନ୍ତ ବାବୁ?
1: ନାହିଁ ସାର୍ ଇଏ ମୋର ବନ୍ଧୁ ବିନୋଦ ବାବୁ ବିନୋଦ ବଳବନ୍ତରା ପୌର ସଂସ୍ଥାର କୀଟନାଶକ ଅଫିସର।
2: ଆଚ୍ଛା ଆଚ୍ଛା ଜାଣି ଖୁସି ହେଲି। ତାପରେ ବିନୋଦ ବାବୁ?
0: ନାହିଁ ସାର୍ ଏଇ ସୁମନ୍ତ ବାବୁ କହିଲେ ମୋ ଘରକୁ ଯିବା ବାଟରେ ତ ଆପଣଙ୍କ ଘର ପଡିବ।
2: ଆପଣଙ୍କ ଘରକୁ ଯିବା ବାଟରେ ମୋ ଘର?
0: ନାହିଁ ସାର୍ ସୁମନ୍ତ ବାବୁଙ୍କ ଘରକୁ ଯିବା ବାଟରେ ମୋ ଘର ପଡିବ।
2: ଆଚ୍ଛା ଆଚ୍ଛା ତାପରେ
0: ମୁଁ ତାଙ୍କୁ କହିବି ମାନେ ସିଏ ଆପଣଙ୍କୁ କହିବେ
2: କଣ କହିବେ
1: ଯଦି ଆପଣ ଦୟାକରି ତାଙ୍କୁ ଆପଣଙ୍କ ଗାଡ଼ିରେ?
2: ଆରେ ଆରେ ନିଶ୍ଚୟ ନିଶ୍ଚୟ ଏଥିରେ ଆପଣ ତାଙ୍କୁ ସିଏ ଆପଣଙ୍କୁ ଆପଣ ଦୁହେଁ ମିଶି ମତେ ଏସବୁ କହିବା କିଛି ଦରକାର ନାହିଁ। ଗାଡ଼ିଟା ହେଇଛି ମଣିଷ ବୋହିବାକୁ ମଣିଷ ଯଦି ଚାଲି ଚାଲି ଗଲା ଆଉ ଗାଡ଼ିଟା ଯଦି ସେଇ ବାଟ ଦେଇ ଖାଲି ଖାଲି ଚାଲିଗଲା ଏଇଟା ଗୋଟେ ବଡ ସୁନ୍ଦର କଥା ହବ। ତାହେଲେ ବିନୋଦ ବାବୁ ଆପଣ ମୋର ଗାଡ଼ିରେ ଯିବେ। ହଁ ସୁମନ୍ତ ବାବୁ ଗାଡ଼ିଟା ସେ ଦେଖୁଛନ୍ତି ନା ସାମ୍ନା ପଡିଆ ଭିତରକୁ ଅଛି BMY 3003 ବୁଝିଲେ ନା ମୁଁ ଟିକେ ଛାଡ଼ ଆସେ ଦଣ୍ଡପାଣି ନା ଦଣ୍ଡପାଣି
1: ତମେ କୋଉଠି ଥିଲ
2: କୋଉ ବ୍ୟାଚରେ ବସିଲ?

0: ଆମ ବାଚଟା ତ ମୁଁ ତମକୁ ଦେଖିଲିନି।
1: ଆଜ୍ଞା ଆପଣଙ୍କର ସେଠି ଜାଗା ନଥିଲା, ଏ ତଳେ ଲେଡିଜ ମାନେ ଯୋଉଠି ବସିଥିଲେ
0: ସେଇଠି ବସି ପଡ଼ିଲା
1: କରିଥାନ୍ତି। ଆଉ ଆଜ୍ଞା ତୌଲିଆ ଖଣ୍ଡେ ଝୁଲେଇ ଦେଇ ସେଇ ପାଖରେ ବସି ପଡ଼ିଲି, ଭାରି ତରବରିଆରେ ଥିଲି ତ।
0: ଏବେ ବି ତ ତରବର ଜଣା ପଡୁଛି,
1: ଗୋଟେ ରିକ୍ସା ଅଟକିଛି ଯେ କାଳି ପଳେଇବ।
0: ହଉ ପଳେଇ ଯାଉ,
1: ଆମେ ତେବେ ଯିବୁ କେମିତି?
0: ଆମେ ବୋଇଲେ ତମେ ଆଉ ତମ ସ୍ତ୍ରୀ ତ?
1: ନାଇଁ ଆଜ୍ଞା, ତାଙ୍କ ଭାଇ।
0: ପିଲା ଭାଇ?
1: ପିଲା କାହିଁକି ହବ, ବଡ଼, ବେଶ ବଡ଼। ଏଇ ଆଜ୍ଞା ପଳେଇଲା ରିକ୍ସା ବାଲା।
0: ଶୁଣ ଦଣ୍ଡପାଣି ଶୁଣ, ମୁଁ ଯେତେବେଳେ କହିଛି ରିକ୍ସା ପଳଉ, ରିକ୍ସା ହୁଏ ତ ପଳେଇଯିବ, କିନ୍ତୁ ମୁଁ ତ ପଳେଇ ଯାଉନି।
1: ଆଜ୍ଞା କଲେଜ ଛକ ଯାଇ ଯିବୁ, ଟିକେ ତରବରିଆ କାମ।
0: ରିକ୍ସାରେ ଗଲେ ଆଗେ ପହଞ୍ଚିବ ନା ଗାଡିରେ?
1: ଗାଡି କାହିଁ, ଆପଣଙ୍କ ଡ୍ରାଇଭର ପରା।
0: ଓହୋ ରେ ବାବୁ, ମୋ ଡ୍ରାଇଭରର ପୁଅ ବାହାଘର, ସେ ଛୁଟିରେ ଅଛି, ଆଉ ମୋ ସ୍ତ୍ରୀ ରିକ୍ସାରେ ବସିଗଲେ ତା ପୁଅ ବୋହୁକୁ ସଂଖୋଳିବାକୁ, ବାକି ରହିଗଲୁ ମୁଁ ଆଉ ଗାଡି।
1: ହଁ ତ
0: ଗାଡି ନେଇ ମୁଁ ଏଠିକି ଆସିଛି।
1: ଆପଣ ଆଜ୍ଞା ନିଜେ ଗାଡି ଚଳେଇ ଆସିଲେ?
0: ଆରେ ମୋ ଗାଡି ଚଳେଇବାଟା ଅବଶ୍ୟ ମୋ ସ୍ତ୍ରୀ ପସନ୍ଦ କରନ୍ତିନି, କିନ୍ତୁ ଦଣ୍ଡପାଣି ତମେ ତ ଜାଣ, ନିଶ୍ଚୟ ଜାଣ ଯେ ଦୁନିଆରେ ଅନେକ ସ୍ତ୍ରୀ ତାଙ୍କ ସ୍ୱାମୀମାନଙ୍କର ଏଭଳି ଅନେକ କିଛି କଥାକୁ ପସନ୍ଦ କରନ୍ତିନି, ଏପରିକି ଅନେକ ସ୍ତ୍ରୀ ତାଙ୍କ ସ୍ୱାମୀମାନଙ୍କୁ ପସନ୍ଦ କରନ୍ତିନି। ୟା ବୋଲି ଗାଡି ସବୁ ଅଟକି ଯାଉଛି ନା, ସ୍ୱାମୀମାନେ କୋଉଠି ଅଟକି ଯାଉଛନ୍ତି?
1: ନାଇଁ ଆଜ୍ଞା, ମୁଁ କହୁଥିଲି ଆପଣଙ୍କ ଗାଡି ତ ବରାବର ଡ୍ରାଇଭର ଚଳାଏ।
0: ଠିକ ଅଛି ଠିକ ଅଛି, ତମେ ତମର ପରମ ବନ୍ଧୁଙ୍କୁ ନେଇ ଗାଡି ପାଖକୁ ଯା, ଦିଏ ମୋ ଗାଡିରେ ଯିବ।
1: ଆଜ୍ଞା
0: ଠିଆ ହେଲ କାହିଁକି, ଯାଅ।
1: ଯାଉଛି ଆଜ୍ଞା, ଯାଉଛି। ନମସ୍କାର
0: ଆପଣ ତ ଆମରି ବ୍ୟାଚରେ ବସିଥିଲେ ମୁଁ ଦେଖିଛି, ଆଉ ସବୁ ଖବର କଣ କୁହନ୍ତୁ?
2: ଖବର ମୋର କଟକ ବଦଳି ହେଇଛି।
0: ବାଃ ସୁଖବର, ଘର ପାଖକୁ ଆସିଲେ।
2: ହଁ ଖୁଦା କି ମେହରବାନୀ। ହଁ ଶୁଣିଲି ଆପଣ ଗାଡି କିଣିଛନ୍ତି।
0: ଖାଲି ଶୁଣିଲେ
2: ଆଉ କଣ, ଗାଡିର ରସ ଚାଖିବାର ମଉକା ଆପଣ ଦେଲେ କୋଉଠି?
0: ତାହେଲେ ଆସନ୍ତୁ,
2: କୁଆଡେ
0: ରସ ଚାଖିବା,
2: ଚାଲନ୍ତୁ।
3: ସୁମନ୍ତ ହଉ, ଭାରି ଦିଲଦାରିଆ ମାନେ ବେଶ ଉଦାରମନା ଲୋକ ତ। ଓ ସୁମନ୍ତ ହଉ, ଆଇ ଶୁଣୁଛନ୍ତି କଣ ଭାବୁଛନ୍ତି?
4: ଶୁଣନ୍ତୁ, ହୁଦା ବି ଯିବେ
3: କୁଆଡେ?
4: ଆମରି ସାଥିରେ ଧାତବ ସନ୍ତୋଷ ଯାତ୍ରା।
3: ବୁଝିପାରିଲି ନାଇଁ,
4: ବୁଝିଲେ? ଏଠି ଅଧ୍ୟାପକ ବେହେରା ଯାହାକୁ ଦେଖୁଛନ୍ତି ତାଙ୍କୁ ଗାଡିରେ ବୋହି ନେବା ପାଇଁ ନିମନ୍ତ୍ରଣ କରୁଛନ୍ତି।
3: କରନ୍ତୁ, ଆମ କଥା ତ ତ୍ରୁଟି
4: କହୁଛି ବିନୋଦ ବାବୁ, ଚାଲିଲେ ଚାଲନ୍ତୁ, ଆମେ ଏବେଠୁ ଗାଡିରେ ବସି ପଡ଼ିବା। ଚାଲେ ଚାଲେ
3: ଗାଡି। କୋଉ ଗାଡି ଆଜ୍ଞା, କାହା ଗାଡି?
4: ଆପଣ କିଏ?
5: ମୁଁ ରାଖାଲ।
3: କୋଉ ରାଖାଲ?
5: ଆପଣ ମତେ ଚିହ୍ନି ପାରିବେ ନାହିଁ, ମୁଁ ଅଧ୍ୟାପକ ବେହେରାଙ୍କର ଜଣେ ଛାତ୍ର।
3: ଅଧ୍ୟାପକ ବେହେରା?
5: ଅଧ୍ୟାପକ ବେହେରା ଏଇ ଏଇ ସେଆଡୁ ତ ଗଲେ ଆଉ ଜାଣେ। ହେଲେ ତାଙ୍କ ଗାଡିଟା କୋଉଠି ଅଛି କହିବେ?
3: ଗାଡି କଣ ହବ,
5: ତାଙ୍କ ଗାଡିରେ ମୁଁ ଯିବି।
4: ଆଚ୍ଛା ଆଚ୍ଛା, ତାଙ୍କୁ ଯାଇ ସେ କଥା କୁହନ୍ତୁ,
5: ମୁଁ କହିବା ପୂର୍ବରୁ ସେ ଆପେ ଆପେ ମତେ ତାଙ୍କ ଗାଡିରେ ନେଇଯିବା ପାଇଁ କହିଲେ।
3: ବେଶ ଯାଆନ୍ତୁ।
5: ହେଲେ ଗାଡିଟା କାହିଁ, ଗାଡିଟା ତ ମୁଁ ଜମା ଚିହ୍ନିନି।
4: ଆଚ୍ଛା ଅଧ୍ୟାପକ ବେହେରା ତାହେଲେ ଆପଣଙ୍କୁ ପଠେଇଛନ୍ତି?
5: ଆପଣ ଅବିଶ୍ୱାସ?
4: ନା ନା ନା ନା, ମୁଁ କଣ କହୁଥିଲି କି ଗାଡିଟା ଆପଣ ଚିହ୍ନି ନାହାନ୍ତି ସତ, ଗାଡି ନମ୍ବରଟା ସେ ଆପଣଙ୍କୁ କହିଥିବେ ତ?
5: ନିଶ୍ଚୟ କହିଛନ୍ତି, BMY 3003।
3: ଓ ସୁମନ୍ତ ହଉ,
4: ଆଉ ଭାବିବାର କିଛି ନାହିଁ, ଆସନ୍ତୁ ରାଖଲ, ଆସନ୍ତୁ।
5: ହଁ ଆସନ୍ତୁ, ଚାଲ।
0: ଏଇ ଦେଖନ୍ତୁ ଏଇ ଗାଡି।
2: ଓ ଆଇ ସି,
0: ସମସ୍ତେ ଆସିଲେ ତ? ଦଣ୍ଡପାଣି
1: ମୁଁ ତ ଜାଣି ନାହିଁ କିଏ କିଏ ଆସିବା।
0: ହଁ ସେ କଥା କଣ ମୁଁ ଜାଣିଛି ନା କଣ, ନା ତାର କିଛି ହିସାବ ରଖିଛି। ଏଇ ତ ଏଠି ତମେ ଅଛ, ହୁଦା ସାହେବ ଅଛନ୍ତି, ଆଉ ତମର ପରମ ବନ୍ଧୁ
1: ଆପଣଙ୍କ ପଛ।
0: ଆଉ ହଁ ହେଇ ଏ ବାବୁ ତ ଅଛନ୍ତି, ସେ ବାବୁ ବି ଅଛନ୍ତି। ସେ ବାବୁ କାହାନ୍ତି? ସୁମନ୍ତ ବାବୁ। ଆରେ ସୁମନ୍ତ ବାବୁ, ଏଇଟା କଣ ଗୋଟେ କ୍ଲାସ ର ରୋଲ କଲ ହଉଛି ଯେ ଆପଣ ୟେସ୍ ସାର୍ କହୁଛନ୍ତି? କାହାନ୍ତି ଆପଣ କୋଉଠି? ଆଚ୍ଛା ଆଚ୍ଛା,
5: ସାର୍ ବିନୋଦ କହୁଛି, ମୁଁ ବି ଗାଡି ଭିତରେ। ମୁଁ ବି
0: କିଏ
5: ସାର୍? ମୁଁ ରାଖାଲ।
0: ଆଚ୍ଛା ଆଚ୍ଛା ଠିକ ଅଛି ଠିକ ଅଛି, ଆପଣ ମାନେ ବସି ଯାଆନ୍ତୁ, ଏଥର ତ ଯିବା ଆଉ କଣ। ଆପଣମାନଙ୍କ ଭିତରୁ ଅନେକ ନିଶ୍ଚୟ ମୋ ଗାଡିଟାକୁ ଆଗରୁ କେବେ ଦେଖିନାହାନ୍ତି।
4: ଗାଡିଟା ତ ସାର୍ ଆପଣ ନୂଆ କିଣିଛନ୍ତି।
0: ନୂଆ? ଏ ନୂଆର ଦିଟା ଅର୍ଥ ବାହାରୁଛି, ପ୍ରଥମ ମୋର ଗାଡି ନଥିଲା, ମୁଁ ନୂଆ କରି ଗାଡିଟା କିଣିଲି, ଆଉ ଦ୍ୱିତୀୟ ଏଇଟା ମୁଁ ନୂଆ ଗାଡି କିଣିଛି କି ପୁରୁଣା ସେକେଣ୍ଡ ହ୍ୟାଣ୍ଡ, ଆପଣମାନେ କହନ୍ତୁ ତ ଦେଖି। ଆରେ କହନ୍ତୁ, ଆରେ ଗୋଟେ ଟେଷ୍ଟ, ଗୋଟେ ଦୁଇ ମିନିଟ୍ ସମୟ ଦେଲି, କୁହନ୍ତୁ ତ ଦେଖି।
6: ଏଇଟା କଣ ନୂଆ ଗାଡି, ସେକେଣ୍ଡ ହ୍ୟାଣ୍ଡ, ଭିତରୁ ତ କିଛି କାହିଁ ଜାଣି ହଉନି, ମୁଁ ବାହାରଟା ଦେଖିଛି, ତେବେ କହିଦେଉନାହାନ୍ତି କାହିଁକି ଏଇଟା ସେକେଣ୍ଡ ହ୍ୟାଣ୍ଡ?
3: ପାଗଳ ହେଲି, କାଳେ ମନ ଖରାପ ହେଇଯିବ, କହିବେ ଗାଡିରୁ ଓହ୍ଲେଇ ଯାଉ
6: ତାହେଲେ।
3: ଆରେ ବାବୁ ମୁଁ ଠିକ ଜାଣିଛି।
0: କଣ କଣ ଠିକ ଜାଣିଛନ୍ତି ବିନୋଦ? କୁହନ୍ତୁ ନା କୁହନ୍ତୁ ବିନୋଦ।
4: ନାଇଁ ସାର, ଏ ଗାଡିଟା ନୂଆ କି ସେକେଣ୍ଡ ହ୍ୟାଣ୍ଡ ବୋଲି ଏ କଥାଟା ବୁଝି ହଉନି, ଏଇ କଥାଟା ବିନୋଦ ଠିକ ଜାଣିଛନ୍ତି ବୋଲି ସେ କହୁଛନ୍ତି।

0: ଏ ଗାଡ଼ିଟାକୁ ଏମିତି ଦେଖି କେହି କିଛି ବୁଝିପାରିବେନି,
1: ଯଦିଓ ଏଇଟା ହଉଛି ସେକେଣ୍ଡ ହ୍ୟାଣ୍ଡ।
2: ସେକେଣ୍ଡ ହ୍ୟାଣ୍ଡ
0: ଜାଣନ୍ତି ଏ ଗାଡ଼ିର ମାଲିକ କିଏ ଥିଲା?
1: କୁମୁଦ ଗଜୱାନୀ।
3: କୁମୁଦ ଗଜୱାନୀ?
2: କୋଉ କୁମୁଦ ଗଜୱାନୀ?
1: ବମ୍ବେର ବିଖ୍ୟାତ ଚିତ୍ର ତାରକା।
3: ଓହୋ, ସେଇ କୁମୁଦ,
2: ସେଇ ଗଜୱାନୀ,
0: ସେଇ ସେଇ। ସେମାନଙ୍କର ତ ବର୍ଷକୁ ବର୍ଷ ଗାଡ଼ି ବଦଳେ, ବର୍ଷ ଦିଟା ଚଢ଼ିଲା ପରେ ସେ ଗାଡ଼ିଟା ବିକିଦେଲା।
3: କିମତ କେତେ ପଡିଲା?
0: ସେ କିଛି ନୁହେଁ, ଏମିତି ଗୋଟାଏ ଫୋପାଡ଼ିଲା ଦାମରେ ସେ ଗାଡ଼ିଟା ବିକିଦେଲା ଆଉ। ତାପରେ ଅବଶ୍ୟ ମତେ ଟଙ୍କା ହଜାର ଦୁଇଟା ଭିତରେ ଖର୍ଚ୍ଚ କରିବାକୁ ପଡିଛି, ଯାହାଫଳରେ କି କଣ ଶୁଣନ୍ତୁ
4: ସାର, ଗାଡ଼ିଟା ନୂଆ କି ପୁରୁଣା ଆଦୌ ବୁଝି ହେଉନି।
0: ଆଚ୍ଛା ଏଥର ଯିବା ତାହେଲେ। ଇଏ ଦଣ୍ଡ ପାଣି, ଟିକେ ଗଣି ପକ ହେ ମୋଟରେ ଆମେ କେତେ ଲୋକ ହେଲୁ?
5: ଗଣିଛି ଆଜ୍ଞା, ମୋଟେ ବାର ଜଣ।
0: ମତେ ମିଶେଇ?
5: ନାଇଁ ଆଜ୍ଞା, ଆପଣଙ୍କୁ ମିଶେଇଲେ ତ ତେର ଜଣ।
6: ଶୁଣନ୍ତୁ, ତେର ଜଣ ଅଶୁଭ ସଂଖ୍ୟା, ବାର ଜଣ
4: ହେଇଥିଲା। ଯୋଉ ଗାଡି ବାର ଜଣଙ୍କୁ ନିରାପଦରେ ନେଇପାରିବ ସେ ତେର ଜଣଙ୍କୁ ବି ନେଇପାରିବ।
0: କଣ ହେଲା, ଆଉ ଡେରି କାହିଁକି? ବସନ୍ତୁ ସମସ୍ତେ।
7: ଏତେ ଲୋକ ଯିବାକୁ ଟିକେ ଅସୁବିଧା ହବ ବୋଧେ।
0: କିଏ କହୁଛି ଅସୁବିଧା ହବ?
4: ନା ସାର, ମୁଁ କହିନି ସାର।
0: କିନ୍ତୁ ଅସୁବିଧା ହବ କି?
4: ନା ନା ନା, ଅସୁବିଧା ହବ କଣ?
0: ହୋଦା ସାର,
3: ନା ସେମିତି କିଛି ଅସୁବିଧା ହବନି ଭାବୁନି।
0: ବିନୋଦ ବାବୁ,
6: କିଛି ଅସୁବିଧା ହବନି ଆଜ୍ଞା। ଚାନ୍ଦିନୀ ଚୌକରୁ ଚାଉଳିଆ କାନ୍ଦ ପୋଷ୍ଟ ଅଫିସ କେତେ ବାଟ?
4: ବାଟରେ ପୁଣି ଜଣେ ଜଣେ ଓହ୍ଲେଇ ଯାଉଥିବେ।
6: ଆସନ୍ତୁ ବାବୁ ମାନେ, ଆସନ୍ତୁ ଆସନ୍ତୁ, ବସନ୍ତୁ,
0: ବସି ଯାଆନ୍ତୁ, ବସି ବସି ଯାଆନ୍ତୁ।
5: ପଛ ସିଟ୍ରେ ଆଜ୍ଞା କେତେ ଜଣ ବସିବେ?
0: ପଛ ସିଟ୍ରେ, ପଛ ସିଟ୍ରେ ନଅ ଜଣ ବସନ୍ତୁ, ଆଉ ସାମ୍ନାରେ ତିନି, ଆଉ ମୁଁ ଏକ ଚାରି, ଆଉ କଣ? ଚାଲନ୍ତୁ
5: ଚାଲନ୍ତୁ ଦାସ ସାହେବ।
3: ହଁ ହଁ, ଚାଲନ୍ତୁ ଚାଲନ୍ତୁ,
6: ଟିକେ କର ମାରିଦେବେ ଆଜ୍ଞା।
4: ଆପଣ ଆପଣ ଆପଣ ଆଜ୍ଞା, ଆପଣ ଆପଣ କ୍ଷମା କରିବେ, ନା ଜାଣିନି, ଟିକେ ସାମ୍ନାକୁ ଘୁଞ୍ଚି ବସିବେ କି?
3: ମୋର ଗୋଟେ ଗୋଡ ଟେକି ରହିଛି, ଜେରା ଥୋଡା ସା ଥୋଡା ସା
5: ଥୋଡା ସା। ତୁ ଆମର ଟିକେ ଡାହାଣକୁ ଝୁଙ୍କି ବସ୍ତା।
6: ଏଇଟା କା କହୁଣି
4: ମୋର ଆଜ୍ଞା,
6: ଏଇଟାକୁ ଟିକେ 90 ଡିଗ୍ରୀ ଆଙ୍ଗେଲ କରି ରଖନ୍ତୁ ତ, ହେଲାନି? ଆଉ ଟିକେ ଆଉ ଟିକେ ଟିକେ
4: ଆପଣ ଆପଣ ଟିକେ ଦୟାକରି ମୁଣ୍ଡଟାକୁ ଉପରକୁ ଉଠେଇ ରଖନ୍ତୁ, ନାଇଁ ତଳକୁ ଦାବି ଦିଅନ୍ତୁ, ତଳକୁ ଦାବି ଦିଅନ୍ତୁ। ଆପଣଙ୍କ ମୁଣ୍ଡ ବାଳ ଗୁଡାକ ଭାରି ବାପୁଛି ଯେ, ମୁଁ କିନ୍ତୁ ପାଟି ମେଲା କଲା ବେଳକୁ ମୁଁ ପାଟି ଭିତରେ ପଶିଯାଉଛି।
6: ଆପଣ ପାଟି ବନ୍ଦ କରି ରଖୁନାହାନ୍ତି?
4: ପାଖ ଚାପା ସେପାଖ ଚାପା ବନ୍ଦ କରି ରଖି ହଉନି, ମେଲା ହେଇଯାଉଛି।
6: ଇଏ କଣ ହେଲା? ମୁହଁଟା କେମିତି ଗୁଞ୍ଜୁଛନ୍ତି କାହିଁକି? ଆପଣ କୋମଲଟା ମଧ୍ୟରେ ଏମିତି ଘସୁଛନ୍ତି କାହିଁକି? ଘୁଷୁରୀ ନା କଣ? କେମିତି ପକେଇବ ବାଟ କାହିଁ? ବାହାରକୁ ମୁହଁ ଗଳେଇବେ କୋଉ ବାଟ? ଧକି ଦିଅନ୍ତୁ, ଧକି ଦିଅନ୍ତୁ। ମୁଁ ଆପଣ ମୁହଁଟା ଚାପି ଧରୁଛି, ଦେଖନ୍ତୁ ଦେଖନ୍ତୁ।
5: ମାରି କଡା ବରମପୁରୀ ଗୁଣ୍ଡି ଆଜ୍ଞା, ଢକି ହେଲାନି, ରୁହନ୍ତୁ ଆଜ୍ଞା ରୁହନ୍ତୁ, ମୁଁ ରୁମାଲରେ ପଛି ଦଉଛି ଆଜ୍ଞା।
6: ଇଏ କଣ ଦଣ୍ଡ ପାଣି, ମୋ ଉପରେ ଅଜାଡି ହେଇ ପଡୁଛନ୍ତି କାହିଁକି?
5: ଏ ପାଖ ପକେଟରୁ ରୁମାଲଟା ବାହାର କରୁଛି ଆଜ୍ଞା, ଏଇ ବାହାରିଲା ଆଜ୍ଞା, ଦେଖାନ୍ତୁ ଆଜ୍ଞା କୋଉଠି ପଡିଛି, ଦେଖାନ୍ତୁ ଆଜ୍ଞା ପଛି ଦିଏ,
4: ଦେଖାନ୍ତୁ।
6: କଣ କୁଆଡେ ଗଲା?
4: ସିଏ ଆପଣଙ୍କ ଉପରେ ଅଜାଡି ହେଇ ପଡିଲେ ବୋଲି ଆପଣ ମୋ ଉପରେ ଅଜାଡି ହେଇ ପଡିଲେ, ଫଳରେ ଗୋଟାଏ ପୁରା ପ୍ୟାକେଟ ସିଗାରେଟ୍ ଚାପି ନଷ୍ଟ ହେଇଗଲା।
6: ଯାଉ ବାବୁ, ଏବେ ଆମେ କେମିତି ଯିବା?
3: ମିଷ୍ଟର ବେହେରା କୁଆଡେ ଗଲେ?
0: କୁଆଡେ ଯାଇନି ତ ବାବୁ, ମାନେ ଏଇଠି ଅଛି। ଜହ୍ନ ଆଲୁଅରେ ଗାଡ଼ିଟାର ରୂପେଲି ଧାର ସବୁ କେମିତି ଦିଶୁଛି ଟିକେ ଦେଖୁଥିଲି, ଏଥର ତାର ଯିବା।
4: ହଁ ହଁ ଆଜ୍ଞା, ଚାଲନ୍ତୁ ଚାଲନ୍ତୁ, ଆପଣ ଆପଣଙ୍କ ସିଟ୍ରେ ବସନ୍ତୁ।
0: ହଉ ହଉ, ଏଇ ତ ବସିଲି। ଓ ସାମ୍ନାରେ ଆପଣ ତିନି ଜଣ ବସିଛନ୍ତି, ହଁ ମତେ ଟିକେ ଅସୁବିଧା ହେଇପାରେ, ଏସବୁ ଯନ୍ତ୍ରପାତି ଚଢେଇଲା ବେଳକୁ ମାନେ ଯଦି ହାତଟା ବାଧା ପାଏ ନା, ଟିକେ ଘୁଞ୍ଚି ବସନ୍ତୁ ଟିକେ, ହଉନି? ଆଚ୍ଛା, ଦି ଜଣଙ୍କ କୋଳରେ ଜଣେ ବସିଛନ୍ତି ତ, ଏବେ ଜଣଙ୍କ କୋଳରେ ଦି ଜଣ ବସି ଯାଆନ୍ତୁ, ବସନ୍ତୁ ବସନ୍ତୁ ବସନ୍ତୁ, ଆଉ କିଛି ଅସୁବିଧା ହବନି। ରାତି କେତେଟା ହେଲା? 11 ନା? ଭଲ ଭଲ, ରାସ୍ତା ନିର୍ଜନ ଥିବ, ଆରାମରେ ଯିବା।
6: ଷ୍ଟାର୍ଟ ଦିଅନ୍ତୁ ସାର୍।
0: ଦେଲି।

0: ସାର୍ ଷ୍ଟାର୍ଟ ଧରୁନି କି ସାର୍?
1: ହଁ ନିଶ୍ଚୟ ଧରିବ, ନିଶ୍ଚୟ ଧରିବ। ବେଶୀ ବେଳ ଟିକେ ଥଣ୍ଡା ରହିଯାଇଛି ତ।
2: କୋଉଠି କିଛି ଅସୁବିଧା ହେଇଛି ବୋଧେ?
1: ନା ନା କିଛି ଅସୁବିଧା ହେଇନି। ଜାଣନ୍ତି ଆପଣ ମାନେ ଏଇ ଯେ ମଟର ଗାଡି ଗୋଟେ ଲଜ୍ଜାବତୀ ଗ୍ରାମ୍ୟବୋଧ ପରି ସହଜରେ।

ଓଢ଼ଣା ଖୋଲେନି, ମାନେ ବେଶ କିଛି ଚାଟୁମାଣି, ଖୋସାମତ, କାଜୁଆଲିଂ ଦରକାର। ପୁଣି ବେଳେବେଳେ ଈର୍ଷାବତୀ କାମିନୀ ପରି ୟାର ଢଙ୍ଗ, ଟିକିଏ କଥାରେ ରୁଚି ବସିବ, ଟିକିଏ ଅବହେଳା କଲେ ମୁହଁ ଫୁଲେଇ ବସିବ। ଦେଖିଲେ ତ ଥଣ୍ଡାରେ ରଖିଦେଇ ଯାଇଥିଲି ବୋଲି ରୁଷି ବସିଥିଲା, ଟିକିଏ ଥାପୁଡ଼ା ଥାପୁଡ଼ିର ସବୁ ଠିକ। ବେଶ ଏବେ ଯିବା ହଉ।

0: సార్ సార్
1: తావు అయ్యా నాకుంటున్నాయి కాయకి నన్ను
0: పడిపోవు
1: ఎక్కునాంతి ఏ క్లారి డ్రైవ్ కూర్చుంటే
2: ସୁମନ୍ତ ଦେଖୁଛନ୍ତି
1: ସାମ୍ନାରେ ବାବୁଙ୍କ ମୁଣ୍ଡଟା ବିଶେଷ କିଛି ଦେଖିପାରୁନି
2: ହାଇ ଏ ପାଖରେ ଟିକେ କଣେଇକିରି ଯାଆନ୍ତୁ ଅଧ୍ୟାପକ ବେହେରା କେମିତି ଆଟେନସନ ଭଙ୍ଗିରେ ଗାଡ଼ି ଚଳଉଛନ୍ତି ହଲ୍ ନାହିଁ କି ଚଲ୍ ନାହିଁ
3: ଏଇଟା କିଛି ଭଲ ଲକ୍ଷଣ ନୁହେଁ
4: କିଏ କଣ କହୁଛନ୍ତି
1: ସାର୍
4: ଶୁଣନ୍ତୁ ଆପଣମାନେ ଫୁସ୍ଫାସ୍ ହୁଅନ୍ତୁ ନେଇ ହୁଏତ ତୁ ନେଇ ବସନ୍ତୁ ନାଇଁ ତ ବଡ଼ ପାଠରେ କଥାବାର୍ତ୍ତା କରନ୍ତୁ ଫୁସ୍ଫାସ୍ କଥା ହେଲେ ମାନେ ମୋ ଲଟା ତେଣିକି ଟାଣି ହେଇଯାଉଛି ଆଉ ଗାଡ଼ି ଚଳେଇଲା ବେଳେ ଯଦି ଲୟ ସ୍ଥିର ନ ରହେ ତାହେଲେ ଅବସ୍ଥାଟା କଣ ମୁଁ ଠିକ କହିଛି ତ
2: ଇଏ କିଛି ଭଲ କଥା ନୁହେଁ ବଡ଼ ପାଟିରେ ବଡ଼ ରାଖେଲ ବଡ଼ ପାଟିରେ କଥା କହନ୍ତି
5: କହୁଛି ତ
2: ମତେ ଏମିତି ଆମ୍ପୁଡୁଛନ୍ତି କାହିଁକି ମ
5: କିଏ ଆପଣଙ୍କୁ ଆମ୍ପୁଡୁଛି କେମିତି ଜାଣିବି ସେ ଭିଡ଼ା ଭିଡ଼ିରେ ପ୍ୟାଣ୍ଟ ମୋହରଟା ଟିକେ ଟେକି ଯାଇଛି ବୋଲି ମତେ ଏମିତି ରମ୍ପୁଡିବ ନା ମୋ ବଳ ଗଣ୍ଠି ଛିଡ଼ି ଗଲା ଆଜ୍ଞା
1: ରାଖଲ ବାବୁ ରୁହନ୍ତୁ ସେଇଟା ମାନେ ଯୋଉ ଗୋଡ଼ ଆମ୍ପୁଡା ହଉଛି ସେଇଟା ଆପଣଙ୍କ ଗୋଡ଼
5: ଆଉ ଆଉ କାହା ଗୋଡ଼ ଆମ୍ପୁଡିଲା ଆଜ୍ଞା ମୋ ବଳା ଗଣ୍ଠି କାହିଁକି ଛିଡ଼ନ୍ତା ଏଇଟା ମୋରି ଗୋଡ଼
1: ସେ କଥା କୁହନ୍ତୁ ମୁଁ ଭାବି ହଉଛି ଗୋଡଟା ମୋର କୁଣ୍ଡେଇ ହଉଥିଲା ବୋଲି ମୁଁ ଏତେ ଜୋରରେ ରାମ୍ପୁଛି ମତେ ବିଶ୍ୱାସ ଲାଗୁନି କାହିଁକି
5: ଆପଣ ତାହେଲେ ରାମ୍ପୁଡୁଥିଲେ ନା
1: ଆଜ୍ଞା ଛାଡ଼ନ୍ତୁ କ୍ଷମା କରନ୍ତୁ ବିନୋଦ
5: ରହନ୍ତୁ ଇଏ ଭିଡ଼ ଭିତରେ ମୋ ପ୍ୟାଣ୍ଟ ବକୃଷ୍ଟା ଛିଣ୍ଡି ଗଲାଣି
1: ଟିକେ ସାହାଯ୍ୟ କରନ୍ତୁ ବିନୋଦ ମୋ ଗୋଡଟା ମୋ ଗୋଡଟା ବୋଧେ ଆପଣଙ୍କ ଗୋଡ ସାଥିରେ ଛନ୍ଦି ହେଇଯାଇଛି ଟିକେ ଟିକେ ରାମ୍ପି ଦିଅନ୍ତୁ ନା ଭାରି ଗୋଲ କରୁଛି
5: ମୋର ତ ନଖ ନାହିଁ
1: ନଖ ନ ତାକୁ ବକଲିସ୍ ଛିଡ଼ିଛି ତ
5: ଆଚ୍ଛା ଆଚ୍ଛା ଆଚ୍ଛା ହଉ ସେଇଥିରେ ଦଉଛି
1: ଆରେ ଭାଇ ମରିଗିଆ ମରିଗିଆ ମରିଗିଆ ଆରେ ମୋର ଗୋଡ ଗଲା ମୋ
5: ଗୋଡ଼ ସେ କଣ ରାମ୍ପିଛନ୍ତି ବକଲିସ୍ ମୁନରେ ଫୁଟେଇ ଦେଇଛନ୍ତି ଓହୋ
1: ଓହୋ ଓଦା ସାହେବ
5: ଜି
1: ଗୋଡ କାଟିଲା ବୋଲି ଆପଣ ଗୋଡକୁ ଆଉଁଛନ୍ତି ବୋଧେ ଆଉ ଆଉଁସ ଆଉଁସି କରନ୍ତୁ ନାଇଁ ଆଜ୍ଞା ସେଇଟା ମୋ ଗୋଡ
5: ସେଇଟା
2: ବଡ ବିଚିତ୍ର ଘଟଣା ସବୁ ଏଠି ଘଟିଲାଣି ଅଯ ସୁମନ୍ତ ହଉ ଗୋଡ ସବୁ ଯେମିତି ଏମିତି ହଜେ ଗାଡ଼ିରୁ ଓହ୍ଲାଇ ଘରକୁ ଯିବା କେମିତି
4: ଗୋଳମାଳ ବନ୍ଦ କରିବେ କି ନାହିଁ
2: ସାମ୍ନାରେ ସେ ବାବୁ ତିନି ଶୋଇଲେଣି
1: ଏଠି ବି ଚାରି ଜଣ ଶୋଇପଡ଼ିଲେଣି
2: ଏବେ ଓହ୍ଲେଇବା ପାଳି
1: ଆଗେ କାହା ପାଳି ପଡିବ
2: ମୋର ଯୋଉ ଭୌରୀ ଭୋଜନଟା ହେଇଛି ନା ଏହା ପରେ ଶରୀର ଲୋଡୁଛି ଦିବ୍ୟ ଶଯ୍ୟାରେ ଶୟନ
1: ତେମନ୍ତ ଶଯ୍ୟାର ଅଭାବ ଆପଣଙ୍କର ଅଛି କି ବିନୋଦ ବାବୁ
2: ନାଇଁ ଯେ କେବଳ ଶଯ୍ୟା ପାଖରେ ପହଞ୍ଚି ପାରିଲେ ହେଲା
1: ପହଞ୍ଚିବେ ପହଞ୍ଚିବେ ଗାଡି ତ ଏକ ମୁହା ଚାଲିଛି
2: ଚାଲୁ ଚାଲୁ ସାର୍ ଏଇ ଯେ ସାମ୍ନାରେ ବାହାନ୍ତି ଖାଲି ଲାଇଟ୍ ପୋଷ୍ଟଟା ବତୀ ନାହିଁ
4: ଦେଖୁଛି
2: ମୁଁ ସେଇଠି ଓହ୍ଲେଇବି ସାର୍ ଆଉ ଦଶ ପାଞ୍ଚ ଗଜ ଏପାଖେ ସେପାଖେ ହେଇଗଲେ କ୍ଷତି ନାହିଁ ସାର୍
1: ଆପଣ ବସନ୍ତୁ ଆପଣ ବସନ୍ତୁ ସାର୍ ଠିକ୍ ରଖିବେ
2: ଗୋଳମାଳ କରୁନି ଗାଡି ରଖନ୍ତୁ ସାର୍ ସାର୍ ରଖନ୍ତୁ ମୋ ଘରଟା ପଛକୁ ରହିଯାଉଛି
4: ଗୋଳମାଳ କରନ୍ତୁ
1: ରାଣୀହାଟ ପୋଲ ପାଖରେ ଦିଅ ବୋଲି ଯିବା ଆପଣଙ୍କର ବିଶେଷ କିଛି ଅସୁବିଧା
2: ଏଇ ତ ରାଣୀହାଟ ପୋଲ
1: ହେଲା ଏଇ ପୋଲ ପାଖରେ ଆମେ ଦି ଜଣ ଯାକ ଓହ୍ଲେଇଯିବୁ ସାର୍
4: ମୁଁ ଜାଣେ
1: ସାର୍ ମୋ କଥା ଦେଖିଛନ୍ତି ଯେ ରଖନ୍ତୁ ସାର୍ ଏଇଠି ଏଇଠି ଏଇଠି ଆମେ ଓହ୍ଲେଇଯିବୁ
2: ପୋଲ ପାର ହେଇଯାଉଛି ଗାଡି ଅଟକୁ
1: ଆମେ ଏଇଠି ଓହ୍ଲେଇଯିବୁ ସାର୍ ଏଇଠି
4: ଗୋଳମାଳ କରନ୍ତୁନି
2: ଶୁଣନ୍ତୁ ଶୁଣନ୍ତୁ

0: ଆଉ ଦଶ ପାଞ୍ଚ ଗଜ ଏପାଖେ ସେପାଖେ ହେଇଗଲେ କ୍ଷତି ନାହିଁ ସାର୍।
1: ଆପଣ ବସନ୍ତୁ, ଆପଣ ବସନ୍ତୁ
2: ସାର୍, ଠିକ୍ ରଖିବେ।
0: ରାଣୀହାଟ
1: ପୋଲ ପାଖରେ ଦିଅ ବୋଲି ଯିବା, ଆପଣଙ୍କର ବିଶେଷ କିଛି ଅସୁବିଧା ନାହିଁ। ଏଇ ପୋଲ ପାଖରେ ଆମେ ଦି ଜଣ ଯାକ ଓହ୍ଲେଇ ଯିବୁ ସାର୍।
3: ମୁଁ ଜାଣେ
1: ସାର୍, ମୋ ପୋଷା ଦେଖିଛନ୍ତି ଯେ। ରଖନ୍ତୁ ସାର୍, ଏଇଠି ଏଇଠି ଏଇଠି ଆମେ ଓହ୍ଲେଇ ଯିବୁ।
0: ପୋଲ ପାର ହେଇଯାଉଛି, ଗାଡି ଅଟକୁ
1: ଆମେ ଓହ୍ଲେଇ
3: ଯିବୁ ସାର୍, ଏଇଠି। କରନ୍ତୁନି,
2: କଲେଜ ଛକର ତ ଗାଡି ରହିବ, ସେଇଠି ସମସ୍ତେ ଓହ୍ଲେଇ ଯିବା ଆଉ।
4: ହଁ ହଁ, ଠିକ, ମୁଁ ବି କଲେଜ ଛକରେ ଉତରିବି।
5: ମୁଁ ବି ତ ସେଇଠି ଓହ୍ଲେଇବି ଆଜ୍ଞା, ଟିକେ ଆଗରେ ତ ଆମ ଘର ପୋଷ୍ଟ ଅଫିସ ପାଖ।
4: ତାହେଲେ ସାର୍, ଆମେ ପ୍ରାୟ ସମସ୍ତେ କଲେଜ ଛକରେ ଓହ୍ଲେଇ ଯିବୁ।
5: ମୁଁ
3: ଜାଣେ,
0: ଦୟାକରି ଗାଡି ଅଟକାନ୍ତୁ ସାର୍, ଅଟକାନ୍ତୁ।
3: ଆପଣ ଗୋଳମାଳ କରନ୍ତୁନି।
0: ଏଇ ରେଳ ଷ୍ଟେସନ, ରିକ୍ସା ଷ୍ଟାଣ୍ଡ,
5: ସାଇକେଲ ଷ୍ଟାଣ୍ଡ,
0: ବସ୍ ଷ୍ଟାଣ୍ଡ, ଟାକ୍ସି ଷ୍ଟାଣ୍ଡ,
1: ସବୁ ଷ୍ଟାଣ୍ଡ, ସବୁ ଷ୍ଟାଣ୍ଡ ପାର ହେଇଗଲା ସାର୍।
0: ଏଠି ଗାଡି କେଦାନି, ଗାଡି କୋଉଠି ଅଟକୁ ନାହିଁ,
1: ଅଟକିବ ଅଟକିବ ଅଟକିବ ଅଟକିବ ଅଟକିବ ଅଟକିବ ଅଟକିବ ଲେବଲ କ୍ରସିଂ ଫାଟକ ବମ୍।
0: ନାଇଁ ନାଇଁ ସୁମନ୍ତ ବାବୁ, ଏଠି ଲାଲବତୀ ଉପରେ ଚଢୁଛି, ଫାଟକ ଖୋଲା
1: ସାର୍। ସାର୍ ଲେବଲ କ୍ରସିଂ ଫାଟକ ଖୋଲାଛି ସାର୍,
3: ଦେଖୁଛି
4: ଗାଡି କଣ ଫାଟକ ଟପି ସେବାକୁ ଯିବ
3: ଯାଉଛି ତ।
0: ଏଇ ତ ଗଲା ଫାଟକ ଟପିଲା ସାର୍, ଆମେ ଟାଉନ ବାହାରକୁ ବାହାରି ଆସିଲୁ।
1: ଗାଡି ଅଟକନ୍ତୁ ସାର୍,
0: ଗାଡି ନ ଅଟକିଲେ ଗୋଳମାଳ ଆପେ ଆପେ ହେଇଯିବ ସାର୍। ଗାଡି ଅଟକାନ୍ତୁ, ବ୍ରେକ୍ ଦିଅନ୍ତୁ
6: ସାର୍, ବ୍ରେକ୍ ଦିଅନ୍ତୁ।
3: ଆପଣ ଏମିତି ପାଟିହଲା କାହିଁ କରୁଛନ୍ତି, ପାଟିହଲା ଆପଣ ମାନେ କାହିଁ କରୁଛନ୍ତି
1: ସାର୍, ବ୍ରେକ୍ ମାରନ୍ତୁ।
3: ଗାଡି ଗୋଟେ ନୂଆ କଥା ଇଏ କହିଲେ, ମୁଁ ଆଉ ଜାଣିନି ଯେ ଗାଡିଟାକୁ ରଖିବାକୁ ହେଲେ ବ୍ରେକ୍ କଷିବାକୁ ହୁଏ ବୋଲି। ଆରେ ବାବୁ, ସେଇଟାକୁ ଖୋଜିକି ମୁଁ ପାଉନି ବୋଲି ତ ଏତେ ବାଟ ଚାଲି ଆସିଲିଣି।
0: କଣ ହେଲା ସାର୍, ବ୍ରେକ୍ ପାଉନାହାନ୍ତି
3: ନା?
5: ସେତେବେଳେ କହୁଥିଲି ପରା, ଡ୍ରାଇଭର ନାହିଁ ଆଜ୍ଞା, ଇଏ ଗାଡିର ସବୁ ଆପଣ ଖୋଜାଖୋଜି କରି ପାଇବେ ନାହିଁ।
3: ଦଣ୍ଡ ପାଣି
5: ଆଜ୍ଞା,
0: ତୁ ଆମ ଘରେ ଅଛୁ କି ମାମୁଁ ଘରେ ଅଛୁ କିଛି ଜାଣିନି ଲୋ ବାବୁ, ତୋତେ ଦେଖି
4: ଆରେ ଭାଇ, ମେରା ଇନ୍ସୁରାନ୍ସ ପ୍ରିମିୟମ ଆଜି କିତନା ତାରିଖ
0: ବୋଇଲା,
4: ଗଜବ ଭୟା ପଲିସି ଲାଭ କରିଯାଇଛି।
3: କି ହଇରାଣଟା କରିନଦେଲା, ବ୍ରେକ୍ଟାକୁ ଖୋଜି ପାରିଲିନି ବୋଲି ଅଧିକା 10 ମାଇଲ ବାଟ ଚାଲି ଆସିବାକୁ ପଡ଼ିଲା। ଆରେ କଣ ହେଲା, ଆରେ ଆପଣମାନେ ସବୁ ଚୁପଚାପ ଯେ, ଓହ୍ଲେଇବେ ଓହ୍ଲେଇବେ, ଆଚ୍ଛା ଆଚ୍ଛା ଆଚ୍ଛା, ଓହ୍ଲେଇ ପଡ଼ନ୍ତୁ ଓହ୍ଲେଇ ପଡ଼ନ୍ତୁ। ଗାଡି ଫେରେଇବା, ମୁଁ ପୁଣି ସମସ୍ତଙ୍କୁ ନେଇ ଛାଡ଼ିଦେବାର ବନ୍ଦୋବସ୍ତ କରିବି। ଥରେ ଯେତେବେଳେ ବ୍ରେକ୍ଟାକୁ ପାଇଛି, ଆଉ ଏଣିକି କିଛି ଅସୁବିଧା ହେବନି। ଗାଡ଼ିଟା ଗଛ ଥିରେ ଭିଡ଼ି ରହିଯାଇଛି, किछ हेला कि

0: ଶ୍ରୋତାମାନଙ୍କୁ କହି ରଖୁଛୁ ଆମର ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆପଣଙ୍କ ଚିଠି ଦିନ 2:45 ପିପୁଲ୍ସ ପଦ୍ମନ ଆକାଶବାଣୀରେ ଲେଖାରେ ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ଦିନ 3:10। ଶ୍ରୋତାଙ୍କ ଏସ୍ଏମ୍ଏସ୍ ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଲଘୁ ସଙ୍ଗୀତର ଅନୁରୋଧର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:00। ଶୁଣିଲେ ଆମର ଆଜିର କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ 1:50 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଆମ କେନ୍ଦ୍ରରୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ 2 ମ୍ୟାଚ୍। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ଏକ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂ ସଂସ୍ଥାର 45ତମ ବାର୍ଷିକ ସମାରୋହରେ ଅଂଶଗ୍ରହଣ କରିବା ସହିତ ନବନିର୍ମିତ ଧ୍ୟାନ ମନ୍ଦିରକୁ ଉଦ୍ଘାଟନ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋହାହନ ପ୍ରଦାନ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସାମାଜିକ ସ୍ତରରେ ଅଂଶଗ୍ରହଣ ରାଜନୈତିକ ବ୍ୟବସ୍ଥା ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ମୋଦି କହିଛନ୍ତି।
2: ବିକଶିତ ଭାରତ କା ନିର୍ମାଣ ଐସେ ଯୁବାଓ ସେ ହି ହୋଗା ଜୋ ଯୁବା ମାନସିକ ରୂପ ସେ ଶାନ୍ତ ହୋ, ଜୋ ସାମାଜିକ ରୂପ ସେ ଜିମ୍ମେଦାର ହୋ ଅର୍ ଜୋ ସମାଜ କେ ପ୍ରତି ସମ୍ବେଦନଶୀଲ ହୋ। ଇସଲିଏ ସ୍ପିରିଚୁଆଲ ୱେଲବିଙ୍ଗ, ମେଣ୍ଟାଲ ହେଲ୍ଥ, ଯୋଗ, ମେଡିଟେସନ, ଇସ୍ ପର କାମ କରନେ ବାଲି ଆପିଏ ମହତ୍ୱପୂର୍ଣ୍ଣ ଗତିବିଧି, ଇନ୍ ସବ୍ କି ଭୂମିକା ବହୁତ ବହୁତ।

0: ଅହମ୍ ହେ।
1: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି କର୍ଣ୍ଣାଟକ ଏବଂ ତେଲଙ୍ଗାନା ଗସ୍ତରେ ଅଛନ୍ତି। ହାଇଦ୍ରାବାଦଠାରେ ଅପରାହ୍ନରେ ଶ୍ରୀ ମୋଦି ପ୍ରାୟ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ତାମିଲଗା ଭେଟ୍ରେ କାଜାଗାମ୍ ଟିଭିକେର ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେଥିରେ କ୍ୟାବିନେଟ୍ ମନ୍ତ୍ରୀ ଭାବେ କେଜି ଅରୁଣରାଜ, ଆଧବ ଅର୍ଜୁନ, ଏସ୍ ଆନନ୍ଦ, ସେଲ୍ଭି ଏସ୍ କୀର୍ଥାନା ଏବଂ ଡକ୍ଟର ଟିକେ ପ୍ରଭୁ ପ୍ରମୁଖ ଅଛନ୍ତି। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏବଂ ତାମିଲ ଚଳଚ୍ଚିତ୍ର ଶିଳ୍ପର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ। କଂଗ୍ରେସ, ସିପିଆଇ, ସିପିଆଇଏମ୍, ଭିସିକେ ଏବଂ ଆଇୟୁଏମ୍ଏଲ୍ ସହଯୋଗରେ ଶ୍ରୀ ବିଜୟ 234 ସଦସ୍ୟ ବିଶିଷ୍ଟ ଗୃହରେ 120 ଜଣ ବିଧାୟକଙ୍କ ସମର୍ଥନ ଲାଭ କରିଛନ୍ତି। ଆସନ୍ତା ବୁଧବାର ଦିନ ବିଧାନସଭାରେ ବିଶ୍ୱାସ ଭୋଟ୍ର ସମ୍ମୁଖୀନ ହେବାକୁ ରାଜ୍ୟପାଳ ଶ୍ରୀ ଆର୍ଲେକର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟଙ୍କୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ବିଜୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ତାମିଲନାଡୁ ସରକାରଙ୍କ ସହ କେନ୍ଦ୍ର ସରକାର ମିଳିମିଶି କାର୍ଯ୍ୟ କରିବେ। ତାମିଲନାଡୁର ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକେ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଦିଶାନାୟକେ କହିଛନ୍ତି, ତାମିଲନାଡୁ ସହିତ ଶ୍ରୀଲଙ୍କାର ଇତିହାସ, ସଂସ୍କୃତି, ଉଦ୍ୟୋଗ ଏବଂ ପାରସ୍କରିକ ସମ୍ପର୍କ ବହୁ ପୁରାତନ। ବ୍ୟାପକ ଅର୍ଥନୈତିକ ସଂକଳ୍ପ ଏବଂ ସୁଯୋଗ ମାଧ୍ୟମରେ ଉଭୟ ଦେଶ ମଧ୍ୟରେ ସ୍ଥାୟୀ ସମ୍ପର୍କ ବଜାୟ ରଖିବାରେ ଶ୍ରୀଲଙ୍କା ଭାରତକୁ ସବୁପ୍ରକାର ସହଯୋଗ ପ୍ରଦାନ କରିଆସୁଥିବା ଶ୍ରୀ ଦିଶାନାୟକ କହିଛନ୍ତି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ଭଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ବିଶେଷକରି ବୈଠକରେ ଯେଭଳି ଧନଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶର ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା ଏବଂ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଆବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂ ସାଇନି ଉପସ୍ଥିତ ଥିଲେ। ନେତା ନିର୍ବାଚିତ ହେବା ପରେ ଡକ୍ଟର ବିଶ୍ୱଶର୍ମା ଲୋକଭବନକୁ ଯାଇ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟିବା ସହ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି। ଆସନ୍ତା ମଙ୍ଗଳବାର ଦିନ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ମିଳିଥିବା ସୂଚନା ଅନୁଯାୟୀ ଖାନପଡ଼ାର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ପଡ଼ିଆରେ ସମାରୋହ ଅନୁଷ୍ଠିତ ହେବା ନେଇ ପ୍ରସ୍ତୁତି ଚାଲିଛି। ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ ଓ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗଦେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଡୁଚେରୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍ ରଙ୍ଗାସ୍ୱାମୀଙ୍କୁ ନିଯୁକ୍ତି ଦେଇଛନ୍ତି। ନିଯୁକ୍ତି ପରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀର ଉପରାଜ୍ୟପାଳ କେ କୈଳାସନାଥନ ନୂଆ ସରକାର ଗଠନ ଲାଗି ରଙ୍ଗାସ୍ୱାମୀଙ୍କୁ ଆମନ୍ତ୍ରଣ କରିଛନ୍ତି। ଆସନ୍ତା ବୁଧବାର ଦିନ ଶ୍ରୀ ରଙ୍ଗାସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଗତ 9 ତାରିଖ ଦିନ ଅନୁଷ୍ଠିତ ନିର୍ବାଚନରେ ଏଆଇଏନ୍ଆର୍ସି ସମର୍ଥିତ ଏନ୍ଡିଏକୁ ସ୍ୱଷ୍ଟ ବହୁମତ ମିଳିଥିଲା। ଶ୍ରୀ ରଙ୍ଗାସ୍ୱାମୀ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ନାଗାଲାଣ୍ଡରେ ଯାନବାହନଗୁଡ଼ିକରେ ଷ୍ଟିକର ଏବଂ ସାଇନେଜ୍ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି। ଧର୍ମଭିତ୍ତିକ, ଏନ୍ଜିଓ ସମ୍ପର୍କିତ ଏବଂ ଅନ୍ୟାନ୍ୟ ଅନଧିକୃତ ସ୍ଲୋଗାନ ତଥା ପ୍ରଦର୍ଶନ ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲାଗୁ କରିଛନ୍ତି। ମୋଟରଯାନ ଆଇନ ଏବଂ ତତ୍ସଲଗ୍ନ ନିୟମାବଳୀର ବ୍ୟବସ୍ଥା ଅନୁଯାୟୀ ପୂର୍ବ ଅନୁମତି ବିନା ବ୍ୟକ୍ତିଗତ ତଥା ସାର୍ବଜନୀନ ଯାନବାହନଗୁଡ଼ିକରେ ଏଭଳି ପ୍ରଦର୍ଶନ ନ କରିବାକୁ କୁହାଯାଇଛି। ଚଳିତ ବର୍ଷ ଆରମ୍ଭରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ମାସ ଗତ 30 ତାରିଖରେ ଏହି ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ପ୍ରକାଶର 45 ଦିନ ମଧ୍ୟରେ ଘୋଷିତ ସମସ୍ତ ପ୍ରଦର୍ଶନକୁ ଯାନବାହନରୁ ହଟାଇବା ପାଇଁ ଗାଡ଼ି ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲଙ୍ଘନକାରୀଙ୍କ କ୍ଷେତ୍ରରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ ସୂଚନା

0: ଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଉଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଏବଂ କାତାର ମଧ୍ୟରେ ମିଆମିଠାରେ ଆଲୋଚନା ହୋଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଓ କାତାର ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ମହମ୍ମଦ ବିନ୍ ଅବଦୁଲ ରହମାନ ଅଲ୍ ଥାନିଙ୍କ ମଧ୍ୟରେ ଆମେରିକା ଇରାନ୍ ଯୁଦ୍ଧ ନେଇ ମତ ବିନିମୟ ହୋଇଛି। ବୈଠକରେ ଯୁଦ୍ଧବିରତି ନେଇ ପ୍ରସ୍ତୁତ ଚୁକ୍ତିନାମା ଉପରେ ଚାଲିଥିବା ପ୍ରୟାସ ନେଇ ଆଲୋଚନା ହୋଇଛି। ୱାଶିଂଟନ୍ଠାରେ ଏହା ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସଙ୍କ ସହ ଅଲ୍ ଥାନି ଆଲୋଚନା କରିଥିଲେ। ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ଲୁପସ୍ ଦିବସ ପାଳନ କରାଯାଉଛି। ଜଟିଳ ସ୍ୱୟଂକ୍ରିୟ ରୋଗ ପ୍ରତିରୋଧକ ବିହୀନ ଏହି ଅଜଣା ଭୂତାଣୁ ଏବେ ବିଶ୍ୱବ୍ୟାପୀ ବହୁ ଲୋକଙ୍କ ମଧ୍ୟରେ ଦେଖାଦେଇଛି। ରୋଗର ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ଏପର୍ଯ୍ୟନ୍ତ ବାହାରିପାରି ନାହିଁ ଏବଂ ଦୈନନ୍ଦିନ ଜୀବନଶୈଳୀକୁ ଏହା ବିପର୍ଯ୍ୟସ୍ତ କରିଦେଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା। ଅଣଦେଖା କଲେ ଏହାର ଭୟଙ୍କର ପରିଣାମ ପରିଦୃଶ୍ୟ ହେବ। ଏହି ରୋଗର ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ଆକ୍ରାନ୍ତ ହେବା ସହ ଖଞ୍ଜା, ଚର୍ମ, ବୃକକ୍, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଆଇପିଏଲ୍ କ୍ରିକେଟ୍ରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ। ଅପରାହ୍ନ 3:30 ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ଠାରେ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ପରସ୍କରକୁ ଭେଟିବେ। ରାୟପୁରର ଶହୀଦ ବୀରନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ପରିବେଶଗତ ଦାୟିତ୍ୱ, ଯୁବ ସଶକ୍ତିକରଣ ଏବଂ ଆନ୍ତରିକ କଲ୍ୟାଣ ମାଧ୍ୟମରେ ବିକଶିତ ଭାରତ ନିର୍ମାଣ ପାଇଁ ସାମୁହିକ ପ୍ରୟାସ ଉପରେ ଗୁରୁତ୍ୱ ଦେଲେ ପ୍ରଧାନମନ୍ତ୍ରୀ। ହାଇଦ୍ରାବାଦଠାରେ ଆଜି ଅପରାହ୍ନରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ଶ୍ରୀ ଜୋସେଫ୍ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ପଶ୍ଚିମ ଏସିଆ ପ୍ରସଙ୍ଗ ନେଇ ଆମେରିକା ଓ କାତାର ମଧ୍ୟରେ ମିଆମିଠାରେ ହୋଇଛି ଆଲୋଚନା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Saira Mujtaba with the Midday News. The headlines. Prime Minister Narendra Modi calls for collective efforts to build a developed India through environmental responsibility, youth empowerment and inner well-being. C. Joseph Vijay takes oath as Chief Minister of Tamil Nadu along with 9 ministers. Himanta Biswa Sarma unanimously elected as leader of BJP Legislature Party in Assam. Punjab's Industry Minister remanded to 7-day ED custody in over 100 crore rupee GST fraud case. Russian President Vladimir Putin says Ukraine conflict may be nearing an end. And in Archery World Cup, Indian women's recurve team clinches gold, defeating host China in a shoot-off in Shanghai. And now the news in detail. Prime Minister Narendra Modi participated in the 45th anniversary celebrations of the Art of Living in Bengaluru today. He inaugurated the newly constructed Dhyan Mandir at the Art of Living International Centre. Addressing the gathering, the Prime Minister lauded the role of the Art of Living Foundation in promoting service, spirituality and social transformation.
2: ये शहर सॉफ्टवेयर और सर्विसेज के लिए दुनिया भर में जाना जाता है, लेकिन भारत की सांस्कृतिक पहचान स्पिरिचुअलिटी आध्यात्मिक चेतना को भी इस शहर ने नई ऊंचाई दी है। ध्यान प्राणायाम भारत के संस्कारों का अभिन्न हिस्सा रहे हैं। आज दुनिया भर के लोग भारत के इन आध्यात्मिक संस्कारों से प्रभावित हैं और इन्हीं पुरातन संस्कारों से भारत की भी अनेक

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍ମରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତୁତି କାର୍ଯ୍ୟର ସମୀକ୍ଷା କରିବେ। ବୈଠକ ସମୟରେ ଶ୍ରୀ ଶାହା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାର ପ୍ରସ୍ତୁତି, ପ୍ରାକ୍ ସତର୍କତା ବ୍ୟବସ୍ଥା, ସମ୍ବଳ ଉପଯୋଗ ଏବଂ ଆନ୍ତଃ ସଂଗଠନ ସହଯୋଗ ଆଦି ବିଷୟରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ବିଶେଷକରି ବୈଠକରେ ଯେଭଳି ଧନ ଜୀବନ ହାନି ନ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀ ଶାହା ଦେଶରେ ଦୀର୍ଘକାଳୀନ ବନ୍ୟା ଦୂରୀକରଣ ପଦକ୍ଷେପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ନଦୀ ପରିଚାଳନା ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ଭିଭିଭୂମି ପ୍ରକଳ୍ପର ସୁରକ୍ଷା ଓ ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ମଧ୍ୟ ସମୀକ୍ଷା କରିବେ। ବୈଠକରେ ଶ୍ରୀ ଶାହା ବିପର୍ଯ୍ୟୟ ସମୟରେ ସଚେତନତା ତଥା ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀ ବଣ୍ଟନ ଓ ମେଡିକାଲ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକ୍ଟି ଦେଉଳ, ରେଢ଼ାଖୋଲ ଏବଂ ଜୁଜୁମରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48 ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକ୍ଟି ଦେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମି ପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶ ପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକ୍ଟି ଦେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋହାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
1: 193 କୋଟି ଟଙ୍କାର ବ୍ୟୟରେ 48 ପ୍ରକଳ୍ପ ଜୁଜୁମରା, ରେଢ଼ାଖୋଲ ତଥା ନାକ୍ଟି ଦେଉଳରେ ପାଖାପାଖି 18 କୋଟି ଟଙ୍କା ବ୍ୟୟରେ ନାକ୍ଟି ଦେଉଳରେ ଗୋଟିଏ ସିଏସ୍ସି ହେବ। ତା ଅନ୍ତର୍ଗତ 6 ପିଏସ୍ସି, 40 ଉର୍ଦ୍ଧ୍ୱ ସବ୍ ସେଣ୍ଟର। ୟାର ଉଦ୍ଦେଶ୍ୟ ନାକ୍ଟି ଦେଉଳର 15,000 ପରିବାରକୁ, ପାଖାପାଖି 65-70 ହଜାର ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରିବାର ଦାୟିତ୍ୱ ଆଜି ଆମେ ନେବା ପାଇଁ ପ୍ରସ୍ତୁତ ଅଛୁ।
0: ଭାରତରେ ବ୍ରିଟିଶ ଉପନିବେଶବାଦୀ ଶାସନ ବିରୁଦ୍ଧରେ 1857 ଆଜିର ଦିନରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବା ସିପାହୀ ବିଦ୍ରୋହ ଆରମ୍ଭ ହୋଇଥିଲା। ମିରଟରେ ତୃତୀୟ ବଙ୍ଗଳା ଲାଇଟ୍ କାଭାଲିର ସୈନିକମାନେ ଗୋରୁ ଏବଂ ଘୁଷୁରୀ ଚର୍ବିରେ ତିଆରି କ୍ୟାଟ୍ରିଜ୍ ବ୍ୟବହାରକୁ ନେଇ ବ୍ରିଟିଶ ଅଧିକାରୀଙ୍କ ବିରୁଦ୍ଧରେ ବିଦ୍ରୋହ ଆରମ୍ଭ କରିଥିଲେ, କାରଣ ଏହା ସେମାନଙ୍କ ଧାର୍ମିକ ଭାବନାକୁ ଉଲ୍ଲଂଘନ କରୁଥିଲା। ଉତ୍ତର ଏବଂ ମଧ୍ୟ ଭାରତରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ଏକ ସ୍ଥାନୀୟ ବିଦ୍ରୋହ କ୍ରମଶଃ ଏକ ବଡ଼ ଆନ୍ଦୋଳନରେ ପରିଣତ ହୋଇଥିଲା ଏବଂ ଭାରତର ସ୍ୱାଧୀନତା ପ୍ରାପ୍ତି ପାଇଁ ପଥ ପ୍ରଶସ୍ତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 1857 ସିପାହୀ ବିଦ୍ରୋହର ବୀର ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଏହାକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍ତି। ଏହି ବିଦ୍ରୋହ ଜନସାଧାରଣଙ୍କ ମନରେ ଦେଶପ୍ରେମର ଭାବନାକୁ ପ୍ରଜ୍ୱଳିତ କରିଥିଲା। ବ୍ରିଟିଶ ସରକାରଙ୍କ ଉପନିବେଶବାଦୀ ଶକ୍ତିକୁ ଦୁର୍ବଳ କରିବାରେ ସିପାହୀ ବିଦ୍ରୋହର ଅନେକ ଗୁରୁତ୍ୱ ରହିଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10:00 ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ

0: ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାଏବ ସିଂହ ସୈନୀ ଉପସ୍ଥିତ ଥିଲେ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର 2026ର ଆୟୋଜନ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କହିଛି ଏହି ଶିବିର ସପ୍ତାହେ ବ୍ୟାପୀ ଚାଲିବ। ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେଉଛି ଏହି ଶିବିର ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ। ଜାତୀୟ ଶିକ୍ଷାନୀତି 2020 ଆଧାରରେ ଭାରତୀୟ ସାଙ୍କେତିକ ଭାଷାକୁ ପ୍ରାଧାନ୍ୟ ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତବର୍ଷ ଏହି ପ୍ରୟାସ ଆରମ୍ଭ କରିଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଦୁନିଆରେ ସବୁଠୁ ସୁନ୍ଦର ଓ ମଧୁର ଶବ୍ଦ ହେଉଛି ମା। ମା ଶବ୍ଦଟି ଛୋଟ ହୋଇପାରେ, କିନ୍ତୁ ଏହାର ଅର୍ଥ ସୀମାହୀନ ଭାବେ ପରିବ୍ୟାପ୍ତ। ତ୍ୟାଗ, ବଳିଦାନ ଓ ତପସ୍ୟାର ପ୍ରତୀକ ମା'ମାନଙ୍କ ସମ୍ମାନାର୍ଥେ ଆଜି ମାତୃଦିବସ ପାଳନ କରାଯାଉଛି। ଆଜି ମା'ମାନଙ୍କୁ ଉତ୍ସର୍ଗ କରି ମାତୃତ୍ୱ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପୃଥିବୀଠାରୁ ଅଧିକ ସହନଶୀଳ ଏବଂ ଆକାଶଠାରୁ ଅଧିକ ବ୍ୟାପ୍ତ ମା'ଙ୍କୁ ସନ୍ତାନର ପ୍ରଥମ ଗୁରୁ ଓ ମାର୍ଗଦର୍ଶିକା ଭାବେ ବିବେଚନା କରାଯାଏ। ମା'ର ମମତା, ସ୍ନେହ ଓ ତ୍ୟାଗର କୌଣସି ତୁଳନା ନାହିଁ। ଜୀବନର ପ୍ରତ୍ୟେକ କଠିନ ପରିସ୍ଥିତିରେ ମା' ସନ୍ତାନ ପାଇଁ ସବୁଠାରୁ ବଡ଼ ଶକ୍ତି ହୋଇ ଛିଡ଼ା ହୋଇଥାଏ। ମା'ଙ୍କ ସମ୍ମାନ କେବଳ ଗୋଟିଏ ଦିନରେ ସୀମିତ ନ ରହି ପ୍ରତିଦିନ ତାଙ୍କ ପ୍ରତି କୃତଜ୍ଞତା, ସ୍ନେହ ଓ ସମ୍ମାନ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାତୃଦିବସର ଶୁଭେଚ୍ଛା ଜଣାଇ କହିଛନ୍ତି, ମାତୃଶକ୍ତିର ସମ୍ମାନ, ସୁରକ୍ଷା ଓ ସଶକ୍ତିକରଣ ସରକାରଙ୍କ ସର୍ବୋଚ୍ଚ ଲକ୍ଷ୍ୟ। ମା' କେବଳ ଏକ ସମ୍ବୋଧନ ନୁହେଁ, ଏହା ଶକ୍ତି, ସଂସ୍କାର ଏବଂ ସମାଜ ଗଠନର ଅକ୍ଷୟ ଆଧାର। ଜନ୍ମଦାତ୍ରୀ ମା' ଏବଂ ଜନ୍ମଭୂମି ଉତ୍କଳ ଜନନୀଙ୍କ ଗୌରବ ରକ୍ଷା ପାଇଁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସ୍ନେହ, ଶକ୍ତି, ତ୍ୟାଗ ଏବଂ ଧୈର୍ଯ୍ୟର ମୃତ୍ୟୁମନ୍ତ୍ର ପ୍ରତୀକ ମା'। ସମଗ୍ର ମାନବ ଜଗତ ପ୍ରତି ମା'ମାନଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ମା' ହେଉଛି ଶକ୍ତି, ପ୍ରେରଣା ଓ ସଂସ୍କାରର ପ୍ରତୀକ। ସମାଜ ଗଠନରେ ମା'ର ଭୂମିକା ଅନନ୍ୟ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରଣିଆ।
0: ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆଜି ଶେଷ ହେଉଛି। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରାର ଆଜିର ଶେଷ ଦିବସରେ ନରେନ୍ଦ୍ର ପୁଷ୍କରଣୀରେ ଠାକୁରଙ୍କର ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଗତ ସନ୍ଧ୍ୟାରେ ଭଉଁରୀ ତିଥି ଅବସରରେ ଚଳନ୍ତି ପ୍ରତିମା ନରେନ୍ଦ୍ର ପୁଷ୍କରଣୀରେ 21 ଘେରା ଜଳକ୍ରୀଡ଼ା କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଦୁଇ ଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରମିତ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ରାୟଗଡ଼ା ଜିଲ୍ଲା ନୂତନ ସଭାଗୃହଠାରେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଆବାସିକ ବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି ଓ ଛାତ୍ରାବାସ ପରିଚାଳନା ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଆୟୋଜିତ ହୋଇଯାଇଛି। ବୈଠକରେ ଜିଲ୍ଲାର 189 ଆବାସିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସୁପରିନ୍ଟେଣ୍ଡେଣ୍ଟ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରମୁଖ ଯୋଗଦେଇ ଶିକ୍ଷାର ଉତ୍କର୍ଷତା ଏବଂ ଛାତ୍ର କଲ୍ୟାଣ ସମ୍ପର୍କିତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଥିଲେ। ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ପରିସରରେ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ଏବଂ ୟୁନିସେଫ୍ର ମିଳିତ ସହଯୋଗରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନ୍ତର୍ଗତ କିଶୋର କିଶୋରୀଙ୍କ ପାଇଁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପୁଲିସ୍ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ, ସାମାଜିକ ଗଣମାଧ୍ୟମରୁ ଶିକ୍ଷଣୀୟ ଜିନିଷ ଗ୍ରହଣ, ସାଇବର ଅପରାଧ ସମେତ ସମାଜରେ ଦେଖାଦେଉଥିବା ବିଭିନ୍ନ ସମସ୍ୟାଗୁଡ଼ିକର ଆପୋଷ ସମାଧାନ ଦିଗରେ ପୁଲିସ୍ର ସହଯୋଗ ନେଇ ଆଲୋଚନା ହୋଇଥିଲା। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି 50 କିଲୋମିଟର ରହିବା ନେଇ ଅନୁମାନ କରାଯାଇଛି। ରାଜ୍ୟରେ ଜାରି ରହିଥିବା କାଳବୈଶାଖୀ ଜନିତ ବର୍ଷା ପ୍ରଭାବରେ ଉତ୍ତର ଉପକୂଳ ତଥା ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାରେ ତାପମାତ୍ରା 2-4 ଡିଗ୍ରୀ ହ୍ରାସ ପାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁରଠାରେ 194 କୋଟି ଟଙ୍କା ବ୍ୟୟରେ 48ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ।

ଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍କରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ ଏବଂ ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 17 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଉପସ୍ଥାପନାରେ ପ୍ରଜ୍ଞା ପାରମିତା ସାହୁ, ସହ ଉପସ୍ଥାପକ ଜ୍ଞାନରଞ୍ଜନ ସାମନ୍ତରାୟ।
1: ଶ୍ରୋତାବନ୍ଧୁ ନମସ୍କାର, ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆପଣମାନଙ୍କର ପ୍ରିୟ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଆପଣମାନଙ୍କ ଚିଠିପତ୍ରକୁ ନେଇ ମୁଁ ଜ୍ଞାନରଞ୍ଜନ, ଏବଂ ଆପଣମାନଙ୍କ ଚିଠିର ଉତ୍ତର ଦେବା ପାଇଁ ମୋ ସହ ଅଛନ୍ତି ପ୍ରଜ୍ଞା ପାରମିତା ସାହୁ।
2: ଶ୍ରୋତାବନ୍ଧୁ ମୋର ମଧ୍ୟ ନମସ୍କାର।
1: ଅନେକଗୁଡ଼ିଏ ଚିଠି ଆମର ହସ୍ତଗତ ହୋଇଛି, ତେବେ ଶ୍ରୋତାବନ୍ଧୁ ବିଷ୍ଣୁ ଚରଣ ସାହୁ ଲେଖିଛନ୍ତି ନବପାଟଣା ଜଗତସିଂହପୁରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଦୀର୍ଘ 6 ମାସ ହେବ ସେ ଆମ କେନ୍ଦ୍ରକୁ ଚିଠି ଦେଇପାରିନଥିଲେ, ତେବେ ତାଙ୍କ ମନରେ ସେଥିପାଇଁ ଅନେକ ଦୁଃଖ। ଔପନ୍ୟାସିକ ବିଭୂତି ପଟ୍ଟନାୟକ ଏବଂ ଗୋପାଳ ଛୋଟରାୟଙ୍କ ବେତାର ନାଟ୍ୟ ରୂପ ଯାହା ପ୍ରସାରଣ କରାଯାଇଥିଲା ତାହା ଖୁବ୍ ଶିକ୍ଷଣୀୟ ଥିଲା। ଦିନ 12ଟାରୁ ଗୋଟାଏ ପର୍ଯ୍ୟନ୍ତ ଯେଉଁ SMS ମାଧ୍ୟମରେ ଅନୁରୋଧର ଗୀତର ପ୍ରସାରଣ କରାଯାଉଛି, ସେହି ସମୟରେ ଯେଉଁ SMS ଗୁଡ଼ିକର ପ୍ରସାରଣ ହୋଇପାରୁନାହିଁ ସେହିଦିନ ଅପରାହ୍ନ 3ଟାରେ ତାହାର ପ୍ରସାରଣ କରାଗଲେ ଅନେକ ଶ୍ରୋତା ଉପକୃତ ହୋଇପାରନ୍ତି ବୋଲି ସେ ଲେଖିଛନ୍ତି। ତେବେ ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ଗୀତିନାଟ୍ୟ ରାମାୟଣର ଅଯୋଧ୍ୟା କାଣ୍ଡର ପ୍ରସାରଣ କରାଗଲା, ଅବଶିଷ୍ଟ 5ଟି କାଣ୍ଡର ପ୍ରସାରଣ କରନ୍ତୁ। ଶ୍ରୋତାବନ୍ଧୁ ଗୀତିନାଟ୍ୟ ମହିରାବଣ ବଧ ଆଉ ପାଲା ଗାୟିକା ଲକ୍ଷ୍ମୀପ୍ରିୟା ଦାସଙ୍କର ପାଲାର ପୁନଃ ପ୍ରସାରଣ କରିବାକୁ ଅନୁରୋଧ କରିଛନ୍ତି।
2: ଶ୍ରୋତାବନ୍ଧୁ ଯେଉଁ ନାଟକ ଗୀତିନାଟ୍ୟ ଆପଣଙ୍କୁ ଭଲ ଲାଗିଛି ସେ ସମ୍ପର୍କରେ ଲେଖିଛନ୍ତି, ବହୁତ ଧନ୍ୟବାଦ। ଗୀତିନାଟ୍ୟ ରାମାୟଣର ଅନ୍ୟାନ୍ୟ ଅଧ୍ୟାୟ ପ୍ରସାରଣ କରିବା କଥା ଲେଖିଛନ୍ତି, ନାଟକ ବିଭାଗକୁ ଏ ସମ୍ପର୍କରେ ଆମେ ଜଣାଇଦେବୁ, ସମୟ ସୁବିଧା ଦେଖି ସେ ପ୍ରସାରଣର ବ୍ୟବସ୍ଥା କରିବେ। ତେବେ ଆପଣ ଯେଉଁ ପ୍ରସ୍ତାବ ଦେଇଛନ୍ତି ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମକୁ ଆପଣମାନେ SMS ଦେଉଛନ୍ତି, ଯେଉଁ SMS ଗୁଡ଼ିକ ପ୍ରସାରଣ କରିହେଉ ନାହିଁ 1 ଘଣ୍ଟା ସମୟ ଅବଧି ମଧ୍ୟରେ, ଅପରାହ୍ନ 3ଟା ମାନେ ଅସରନ୍ତି ଅପରାହ୍ନରେ ପ୍ରସାରଣ କରିବା ପାଇଁ ତାହା ତ ସମ୍ଭବ ନୁହେଁ। ତେବେ ମଞ୍ଜୁଳ ମଧ୍ୟାହ୍ନର ପରବର୍ତ୍ତୀ ଅଧ୍ୟାୟରେ ଆମେ ଏହି SMS ଗୁଡ଼ିକ ସ୍ଥାନ ଦେଇପାରିବୁ, ଅସରନ୍ତି ଅପରାହ୍ନରେ କୌଣସି SMSକୁ ସ୍ଥାନ ଦିଆଯାଇ ନଥାଏ। ଆହୁରି ମଧ୍ୟ ଗୀତିନାଟ୍ୟ ମହିରାବଣ ବଧ ଲୋକସଙ୍ଗୀତ କ୍ରମରେ ପାଲାର ବି ମଧ୍ୟ ପ୍ରସାରଣ କରିବା ପାଇଁ ଆପଣ ଅନୁରୋଧ କରିଛନ୍ତି, ଏ ସମ୍ପର୍କରେ ଆମେ ନାଟକ ବିଭାଗ ଏବଂ ଲୋକସଙ୍ଗୀତ ବିଭାଗକୁ ଜଣାଇଦେବୁ, କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଏବଂ ଏ ସମ୍ପର୍କରେ ଚିଠି ଲେଖିବା ପାଇଁ ଆମେ ଅନୁରୋଧ କରୁଛୁ।
1: ଶ୍ରୋତାବନ୍ଧୁ ଶାନ୍ତନୁ ନାୟକ ଲେଖିଛନ୍ତି ହାଟଡିହିରୁ। ସେ ଲେଖିଛନ୍ତି ଯେ ଆମ କେନ୍ଦ୍ରର ଅନେକ କାର୍ଯ୍ୟକ୍ରମ ସେ ଶୁଣିଥାନ୍ତି, ସେଥିରୁ ସେ ଆନନ୍ଦ ଅନୁଭବ କରନ୍ତି। January 15 ରବିବାର ଦିନ ମଞ୍ଜୁଳ ମଧ୍ୟାହ୍ନରେ SMS ଜରିଆରେ ଅନୁରୋଧର ଗୀତଗୁଡ଼ିକର ପ୍ରସାରଣ କରାଯାଇଥିଲା। ତେବେ ଉଦ୍ଘୋଷକ ମହାଶୟ ଘୋଷଣା କଲାବେଳେ ନିଜ କଣ୍ଠରେ ଅତି ସୁନ୍ଦର ଭାବରେ ଗୀତଗୁଡ଼ିକ ବୋଲି ଗୀତଟିର ପ୍ରସାରଣ କରୁଥିଲେ। ବିଶେଷକରି ମା ଓ ମମତା ଚଳଚ୍ଚିତ୍ରର ଗୀତର ପ୍ରସାରଣ କଲାବେଳେ ଉଦ୍ଘୋଷକ ମହାଶୟ

0: ସେ ତାହାର ପଙ୍କ୍ତିଟିକୁ ଅତି ଚମତ୍କାର ଢଙ୍ଗରେ ଉପସ୍ଥାପନ କରିଥିଲେ। ସେଦିନର ଉଦ୍ଘୋଷଣା ଦାୟିତ୍ୱରେ କିଏ ଥିଲେ ସେ ସମ୍ପର୍କରେ ସେ ଜାଣିବାକୁ ଚାହିଁଛନ୍ତି। ଆହୁରି ମଧ୍ୟ ଲେଖିଛନ୍ତି ଯେଭଳି ପ୍ରତିଟି କାର୍ଯ୍ୟକ୍ରମରେ ଉପସ୍ଥାପକ ଆଉ ଉପସ୍ଥାପିକାଙ୍କର ନାମ କୁହାଯାଉଛି, ସେହିଭଳି ମଞ୍ଜୁଳ ମଧ୍ୟାହ୍ନରେ ଯେଉଁ ଉଦ୍ଘୋଷକ ଉଦ୍ଘୋଷିକାମାନେ ଦାୟିତ୍ୱରେ ରହୁଛନ୍ତି ସେମାନଙ୍କର ନାମ କହିଲେ ଭଲ ହୁଅନ୍ତା।
1: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ବହୁତ ଗୁଡ଼ିଏ ପ୍ରସ୍ତାବ ଆପଣ ଲେଖି ଆମକୁ ପଠାଇଛନ୍ତି ନାଟକର ପ୍ରସାରଣ କରିବା ପାଇଁ, ସ୍ମୃତିର ପାହାଚ କାର୍ଯ୍ୟକ୍ରମରେ କେତେଗୁଡ଼ିଏ ସାକ୍ଷାତକାରର ପ୍ରସାରଣ କରିବା ପାଇଁ, ଏବଂ ନାରୀ ମହଲ କାର୍ଯ୍ୟକ୍ରମରେ ମଧ୍ୟ ଆମ ଅଭିନେତ୍ରୀ କ୍ରମରେ କେତେଗୁଡ଼ିଏ ସାକ୍ଷାତକାର ଶୁଣିବା ପାଇଁ ମନ କରିଛନ୍ତି। ଠିକ୍ ଅଛି, ଆପଣଙ୍କର କଥା ମନେ ରହିଲା। ସମୟ ସୁବିଧା ଦେଖି ଏହି କାର୍ଯ୍ୟକ୍ରମ ପ୍ରସାରଣର ଆମେ ବ୍ୟବସ୍ଥା କରିବୁ। ତେବେ କେତେଗୁଡ଼ିଏ ସାକ୍ଷାତକାର ଯୋଗାଯୋଗ ଅଭାବରୁ ସମ୍ଭବ ହୋଇପାରିନଥାଏ, ଯାହାଫଳରେ ଆପଣମାନେ ଅନୁରୋଧ କରିଥାନ୍ତି କିନ୍ତୁ ସେହି ସାକ୍ଷାତକାର ଗୁଡ଼ିକ ପ୍ରସାରଣ କରି ହୋଇନଥାଏ। ଜାନୁଆରୀ ମାସର 15 ତାରିଖରେ ଯେ ଉଦ୍ଘୋଷଣା ଦାୟିତ୍ୱରେ ରହିଥିଲେ ଗିରିଜା ଶଙ୍କର ସାମଲ, ସେ ଗୀତର କେହି ଧାଡ଼ି ଗାଇଥିଲେ, ତାପରେ ଯେଉଁ କଥାଚିତ୍ରର ଗୀତ ଆପଣ ଅନୁରୋଧ କରିଥିଲେ ତାହାର ପ୍ରସାରଣ କରିଥିଲେ। ତେବେ ଏହି ମଞ୍ଜୁଳ ମଧ୍ୟାହ୍ନ କାର୍ଯ୍ୟକ୍ରମ ଏବଂ ଚିରହରିତ କାର୍ଯ୍ୟକ୍ରମରେ ଆପଣମାନଙ୍କର ଏସ୍ଏମ୍ଏସ୍ ସହିତ ଗୀତର ପ୍ରସାରଣ କରାଯାଇଥାଏ। ଅଧିକ ଏସ୍ଏମ୍ଏସ୍ ଯଦି ଆମେ ସ୍ଥାନ ଦେବାକୁ ଚାହିଁବୁ, ତେବେ ଯିଏ ଉପସ୍ଥାପନା ଦାୟିତ୍ୱରେ ରହିଥାନ୍ତି କେବଳ ଆପଣଙ୍କର ନାଁ ଗାଁ ଠିକଣା ସହିତ ଯେଉଁ ଚଳଚ୍ଚିତ୍ରର ଗୀତ ଶୁଣିବା ପାଇଁ ଇଚ୍ଛା କରିଥାନ୍ତି ସେ ଗୀତର ପ୍ରସାରଣ କରିଥାନ୍ତି। ଆପଣଙ୍କୁ ଏହି ଜାନୁଆରୀ ମାସର 15 ତାରିଖ ଦିନ ଯେଉଁ ଉପସ୍ଥାପନା କରାଯାଇଥିଲା ତାହା ଭଲ ଲାଗିଛି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ତେବେ କାର୍ଯ୍ୟକ୍ରମ ଏମିତି ଶୁଣନ୍ତୁ ଏବଂ ଆମକୁ ଚିଠି ଲେଖୁଥାନ୍ତୁ।
0: ନିଶାକର ଆଣ୍ଡିଆ, ତରଣୀସେନ ଆଣ୍ଡିଆ ଲେଖିଛନ୍ତି କାଠୁଆ ପାଟଣା ଆଳିପିଙ୍ଗଳ ଜଗତସିଂହପୁରରୁ। ଆମ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ସେମାନଙ୍କୁ ଭଲ ଲାଗେ। ଗୀତନାଟ୍ୟ ମହିରାବଣ ବଧ ବିଲୁମଙ୍ଗଳ ନାଟକର ପ୍ରସାରଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ସେମାନେ ଅନୁରୋଧ କରିଛନ୍ତି ଯେ ସମୟ ସୁବିଧା ଦେଖି ଗୀତନାଟ୍ୟ ବାଣା ପରାଜୟର ପ୍ରସାରଣ କରନ୍ତୁ।
1: ଦୁଇଟି ଗୀତନାଟ୍ୟର ନାଁ ଲେଖିଛନ୍ତି ଯାହାକୁ ପ୍ରସାରଣ କରିବା ପାଇଁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ଆମେ ନାଟକ ବିଭାଗକୁ ଜଣାଇଦେବୁ, ସମୟ ସୁବିଧା ଦେଖି ପ୍ରସାରଣର ବ୍ୟବସ୍ଥା କରାଯିବ।
0: ପାଥପୁର ରଇପୁର ଯାଜପୁରରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ପଞ୍ଚାନନ ମଲ୍ଲିକ। ଶ୍ରୋତାବନ୍ଧୁ ଆମକୁ ଲେଖିଛନ୍ତି ଦୁଇଟି ଚିଠି। ପ୍ରଥମ ଚିଠିରେ ଶେଷ ପାହାଚ ନାଟକଟି ଖୁବ୍ ଭଲ ଲାଗିଲା ବୋଲି ସେ ଲେଖିଛନ୍ତି, ସେଥିପାଇଁ ସେ ଆମ କେନ୍ଦ୍ରକୁ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ନାଟକ ଦ୍ୱିପ୍ରାନ୍ତିକ ଆଉ ରୁବିର ରୁବାଇର ପ୍ରସାରଣ କରନ୍ତୁ। ଆଉ ଏକ ଚିଠିରେ ସେ ଆମକୁ ଲେଖିଛନ୍ତି ଯେ ବହୁତ ବିଶିଷ୍ଟ ପାଲା ଗାୟକମାନଙ୍କ ଦ୍ୱାରା ପାଲା ପରିବେଷଣ କରାଯାଉଛି, ମାତ୍ର ପାଲା ଗାୟିକାମାନଙ୍କୁ ବେଶୀ ସଂଖ୍ୟାରେ ଅଂଶଗ୍ରହଣର ସୁଯୋଗ ଦିଆଯାଉ ନାହିଁ, ସେମାନଙ୍କର ସଂଖ୍ୟା ଖୁବ୍ କମ୍। ତେବେ ସେ ନିର୍ଦ୍ଦିଷ୍ଟ ଭାବରେ ଜଣେ ଗୀତିକାରଙ୍କର ନାଁ ଲେଖିଛନ୍ତି ଏବଂ ତାଙ୍କର ଗୀତଗୁଡ଼ିକର ପରିବେଷଣ ପାଇଁ ସେ ଅନୁରୋଧ କରିଛନ୍ତି।
1: ଆପଣଙ୍କର ମଧ୍ୟ ଦୁଇଟି ଚିଠିରେ ବିଭିନ୍ନ ନାଟକର ନାଁ ଲେଖିଛନ୍ତି ଯାହା ପ୍ରସାରଣ କରିବା ପାଇଁ ଆପଣ ଅନୁରୋଧ କରିଛନ୍ତି। ଏତଦ୍ ବ୍ୟତୀତ କେତେଗୁଡ଼ିଏ ନାଟକ ଯାହା ପ୍ରସାରଣ କରାଯାଇଛି ଆପଣଙ୍କୁ ଭଲ ଲାଗିଛି ସେ ସମ୍ପର୍କରେ ମଧ୍ୟ ଜଣାଇଛନ୍ତି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆଉ ଗୋଟିଏ ଚିଠିରେ ଆପଣ ଲୋକସଙ୍ଗୀତ କ୍ରମରେ ପାଲା ଗାୟିକାଙ୍କ ପରିବେଷିତ ପାଲାର ପ୍ରସାରଣ କରିବା ପାଇଁ ଲେଖିଛନ୍ତି। ଆମର ଯାହା ଗଚ୍ଛିତ ରହିଛି ପାଲା ପାଲା ଗାୟିକାଙ୍କ କଣ୍ଠରେ ତାହାର ପ୍ରସାରଣ କରାଯାଉଛି, ଯେହେତୁ ଏହାର ସଂଖ୍ୟା କମ୍ ତେଣୁ କମ୍ ସଂଖ୍ୟାରେ ପ୍ରସାରଣ କରାଯାଉଛି। ତେବେ ବନ୍ଦନା କାର୍ଯ୍ୟକ୍ରମରେ ନିର୍ଦ୍ଦିଷ୍ଟ ଗୀତିକାରଙ୍କର ନାଁ ଲେଖିଛନ୍ତି, ଭଜନ ଶୁଣିବା ପାଇଁ ମନ କରିଛନ୍ତି, ଆମେ ଏ ସମ୍ପର୍କରେ ସଙ୍ଗୀତ ବିଭାଗକୁ ଜଣାଇଦେବୁ। ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛୁ କାର୍ଯ୍ୟକ୍ରମ ଶୁଣି ସେ ସମ୍ପର୍କରେ ଆପଣ ଚିଠି ଲେଖିଥିବାରୁ।
0: ଲତାହରଣ କାକଟପୁର ପୁରୀରୁ ଲେଖିଛନ୍ତି ଆମର ନିୟମିତ ଶ୍ରୋତାବନ୍ଧୁ କବିରାଜ ପରିଡ଼ା। ପ୍ରସାରିତ ନାଟକ ଶେଷ ପାହାଚ ତାଙ୍କୁ ବହୁତ ଭଲ ଲାଗିଛି। ରବୀନ୍ଦ୍ରନାଥ ପତିଙ୍କ ଦ୍ୱାରା ପରିବେଷିତ ପାଲା ମଧ୍ୟ ବହୁତ ଉଚ୍ଚକୋଟୀର ଥିଲା ବୋଲି ସେ ଲେଖିଛନ୍ତି। ସାହିତ୍ୟ ସଂସଦ କାର୍ଯ୍ୟକ୍ରମର ସ୍କୃତିର ପୃଷ୍ଠାରେ ଗୋପୀନାଥ ମହାନ୍ତିଙ୍କ ବିଷୟରେ ଅନେକ କଥା ଜାଣିବାକୁ ମିଳିଲା। ସେହିଭଳି ସେ ଲେଖିଛନ୍ତି ଯେ ମଧୁମାଳତୀ କାର୍ଯ୍ୟକ୍ରମରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ କଣ୍ଠରେ ଗୀତଗୁଡ଼ିକର ପ୍ରସାରଣ କରାଯାଇଥିଲା, ଯାହା ମନଛୁଆଁ ଆଉ ହୃଦୟସ୍ୱର୍ଶୀ ଥିଲା। ଆହୁରି ମଧ୍ୟ ଅନୁଚିନ୍ତାରେ ମହାଶୟ ରତ୍ନାକର ଚୟନୀଙ୍କ ଦ୍ୱାରା ପରିବେଷିତ ଅନୁଚିନ୍ତା ବହୁତ ସାରଗର୍ଭକ ଆଉ ଶିକ୍ଷଣୀୟ ଥିଲା ବୋଲି ସେ ଲେଖିଛନ୍ତି। ଆହୁରି ମଧ୍ୟ ସେ ପ୍ରସ୍ତାବ ଦେଇଛନ୍ତି ଯେ ନୂଆ ନାଟକ ଅଧିକରୁ ଅଧିକ ପ୍ରସାରଣ କରନ୍ତୁ। ସମୟ ସୁବିଧା ଦେଖି ଲକ୍ଷ୍ମୀପ୍ରିୟା ଦାସ ଏବଂ ବନବିହାରୀ ଗ୍ରହାଚାର୍ଯ୍ୟଙ୍କର ପାଲା ପରିବେଷଣ କରିବାକୁ ସେ ଅନୁରୋଧ କରିଛନ୍ତି। କିଶୋର ଚକ୍ରରେ କାକଟପୁରର ମା ମଙ୍ଗଳାଙ୍କ ବିଷୟରେ ପୁନଃ ପ୍ରସାରଣ କରିବାକୁ ସେ ଅନୁରୋଧ କରିଛନ୍ତି। ପାଠ୍ୟପୁସ୍ତକ ସମ୍ପର୍କରେ କିଛି ଆଲୋଚନା କରିବାକୁ ସେ ଲେଖିଛନ୍ତି। ନାଟକ ଢାବାର ପ୍ରସାରଣ କରିବାକୁ ସେ ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ ଔପନ୍ୟାସିକା ପ୍ରତିଭା ରାୟଙ୍କ ସହିତ ସାକ୍ଷାତକାରର ପ୍ରସାରଣ କରାଗଲେ ତାଙ୍କ ଭଳି ଅନେକ ଶ୍ରୋତା ଉପକୃତ ହୋଇପାରନ୍ତେ। ପାଠ୍ୟପୁସ୍ତକରୁ କୌଣସି ସ୍ୱତନ୍ତ୍ର ବିଷୟବସ୍ତୁକୁ ଆଧାର କରି ଯଦି କୁଇଜ୍ର ପ୍ରସାରଣ କରାଯାଆନ୍ତା ତାହେଲେ ଭଲ ହୁଅନ୍ତା।
1: ଶ୍ରୋତାବନ୍ଧୁ ଆପଣଙ୍କର ତିନି ଗୋଟି ଚିଠି ଆମର ହସ୍ତଗତ ହୋଇଛି, ତେବେ ଗୋଟିଏ ଚିଠିରେ ଆପଣ

0: ଆମର ବିଭିନ୍ନ କାର୍ଯ୍ୟକ୍ରମକୁ ପସନ୍ଦ କରି ଲେଖିଛନ୍ତି, ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ଦୁଇଗୋଟି ଚିଠିରେ ଆପଣ ବିଭିନ୍ନ ପ୍ରସ୍ତାବ ଲେଖିଛନ୍ତି, ନାଟକ ସମ୍ପର୍କରେ ଲେଖିଛନ୍ତି, ଅନୁଚିନ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି, ଲୋକସଙ୍ଗୀତ କାର୍ଯ୍ୟକ୍ରମ କଥା ଲେଖିଛନ୍ତି, କିଶୋର ଚକ୍ର କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି। ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ଆନ୍ତରିକ କୃତଜ୍ଞତା। ତେବେ ଆମର ନିୟମିତ ଭାବରେ ଆପଣ ଯାହା ଲେଖିଛନ୍ତି ସେହିପରି କାର୍ଯ୍ୟକ୍ରମର ତ ପ୍ରସାରଣ କରାଯାଉଛି, ପାଠ୍ୟ ପୁସ୍ତକ କଥା ଯାହା ଲେଖିଛନ୍ତି ସେ ସମ୍ପର୍କରେ ପ୍ରସାରଣ କରିବା ପାଇଁ ଯେଉଁ କୁଇଜ୍ର ପ୍ରସାରଣ କରାଯାଉଛି ଆମର ଯୁବବାଣୀ କାର୍ଯ୍ୟକ୍ରମରେ ବା କିଶୋର ଚକ୍ର କାର୍ଯ୍ୟକ୍ରମରେ 90 ବର୍ଷରେ ଆକାଶବାଣୀ, ଏହି ଉପଲକ୍ଷେ ଆୟୋଜିତ ହେଉଛି ଆମର ବିଭିନ୍ନ କୁଇଜ୍ କାର୍ଯ୍ୟକ୍ରମ, ତେଣୁ ବିଷୟବସ୍ତୁ ମଧ୍ୟ ଏହି ଆକାଶବାଣୀ ସମ୍ପର୍କରେ ରହିଛି। ପାଠ୍ୟ ପୁସ୍ତକର ବିଷୟବସ୍ତୁକୁ ନେଇ ଆମେ ଅତୀତରେ କୁଇଜ୍ କାର୍ଯ୍ୟକ୍ରମର ତ ପ୍ରସାରଣ କରିଛୁ, ପୁଣି ଭବିଷ୍ୟତରେ ସୁବିଧା ହେଲେ ପ୍ରସାରଣ କରାଯିବ, ତେବେ କାର୍ଯ୍ୟକ୍ରମ ଆପଣଙ୍କୁ ଶୁଣିବା ପାଇଁ ଆମେ ଅନୁରୋଧ କରୁଛୁ।
1: ଶ୍ରୋତାବନ୍ଧୁ ଅରୁଣ କୁମାର ପ୍ରହରାଜ ଲେଖିଛନ୍ତି ଶୈଳଶ୍ରୀ ବିହାର ଭୁବନେଶ୍ୱରରୁ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ 1961 କଲେଜର ପ୍ରଥମ ବର୍ଷର ଛାତ୍ର ଥିବାବେଳରୁ ଆମ କେନ୍ଦ୍ରର ବିଭିନ୍ନ କାର୍ଯ୍ୟକ୍ରମ ଶୁଣି ଆସୁଛନ୍ତି। ସକାଳର ହିନ୍ଦୀ ସମ୍ଭାଦ ବନ୍ଦନା ଅନୁଚିନ୍ତାରୁ ଆରମ୍ଭ କରି ରାତି 11ଟାର ମୁଖ୍ୟ ସମ୍ଭାଦ ପର୍ଯ୍ୟନ୍ତ ସେ ବିଭିନ୍ନ କାର୍ଯ୍ୟକ୍ରମ ଶୁଣିଥାନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ସୋମବାର ଓ ଶୁକ୍ରବାର ରାତିର ନାଟକ ସହିତ ଯୁବବାଣୀରେ ବୁଧବାର ପ୍ରସାରିତ କ୍ଷୁଦ୍ର ନାଟକ ମଧ୍ୟ ସେ ଶୁଣିଥାନ୍ତି। ଅଶୋକାଷ୍ଟମୀ ଦିନ 10ଟାରେ ପ୍ରସାରିତ ଗୋପାଳ ଛୋଟରାୟଙ୍କ ରଚିତ ଗୀତିନାଟ୍ୟ କେଦାର ଗୌରୀ ଅତି ପ୍ରିୟ ଗୀତିନାଟ୍ୟ ବୋଲି ସେ ଲେଖିଛନ୍ତି। ଭେଟେରାନ୍ ଅଭିନେତା ବିନାୟକ ମିଶ୍ରଙ୍କର ଗୁରୁ ଗମ୍ଭୀର ସ୍ୱରରେ ସଂଳାପଗୁଡ଼ିକ ଏହି ଗୀତିନାଟ୍ୟରେ ଶୁଣି ମନରେ ଉନ୍ମାଦନା ସୃଷ୍ଟି ହୁଏ ବୋଲି ସେ ଲେଖିଛନ୍ତି। ଯେତେଥର ଏହି ଗୀତିନାଟ୍ୟକୁ ଶୁଣିଲେ ମଧ୍ୟ ଏହାକୁ ବେଶି ଶୁଣିବାକୁ ଇଚ୍ଛା ହୁଏ ବୋଲି ସେ ଲେଖିଛନ୍ତି। ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ କୁନି କୁନି ପିଲାମାନଙ୍କ ପାଇଁ ଶିଶୁ ସଂସାର, ବିଭିନ୍ନ ସମ୍ବାଦ, ଲୋକକଳା, ନାମକରା କଣ୍ଠଶିଳ୍ପୀଙ୍କର ଅଭୁଲା ଗୀତ, ମହିଳାଙ୍କ ପାଇଁ ନାରୀ ମହଲ ଆଉ ସେଥିରେ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ଡାକ୍ତରଙ୍କୁ ପଚାରି ବୁଝିବା, ସକାଳର ଆମର ସ୍ୱାସ୍ଥ୍ୟ, ସଙ୍ଗୀତର ପ୍ରସରା, ମଞ୍ଜୁଳ ମଧ୍ୟାହ୍ନ, ଅସରନ୍ତି ଅପରାହ୍ନ, ଚିରହରିତ, ଦେଶଭକ୍ତିର ଗୀତ, ଯୁବବାଣୀ, କିଶୋର କିଶୋରୀଙ୍କ ପାଇଁ କିଶୋର ଚକ୍ର, କୃଷକ ଭାଇ ଭଉଣୀଙ୍କ ପାଇଁ ସକାଳର କୃଷି ସୂଚନା, ଜଙ୍ଗଲୀ ଜୀବଜନ୍ତୁ ଓ ପଶୁପକ୍ଷୀଙ୍କୁ ଭଲ ପାଉଥିବା ମଣିଷଙ୍କ ପାଇଁ ସମସ୍ତଙ୍କ ହିତ ସାଧନ ପାଇଁ ଖଞ୍ଜି ଦେଇଛି ଆକାଶବାଣୀ କଟକ କେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମ। ସିନେ ସଙ୍ଗୀତ ପ୍ରେମୀଙ୍କ ପାଇଁ ଓଡ଼ିଆ ଆଉ ହିନ୍ଦୀ ଚଳଚ୍ଚିତ୍ରର ଗୀତ ସହିତ ରାତିରେ ଅନୁରୋଧର ଗୀତ ଭାରି ଭଲ ଲାଗେ। ପ୍ରତ୍ୟେକ ରବିବାର ଦିନ ପ୍ରସାରିତ ଜନଜୀବନ ସମ୍ବାଦକୁ ସେ ନିଶ୍ଚୟ ଶୁଣିଥାନ୍ତି ବୋଲି ଲେଖିଛନ୍ତି। ତେବେ ସେ ପ୍ରସ୍ତାବ ଦେଇଛନ୍ତି ଯେ ମାସର ପ୍ରଥମ ରବିବାର ରାତି 8:02 ରୁ 8:15 ପର୍ଯ୍ୟନ୍ତ ଯଦି ହିନ୍ଦୀ ଆଉ ଓଡ଼ିଆ ସଙ୍ଗୀତର ଧୁନ୍ ପ୍ରସାରଣ କରାଯାଆନ୍ତା ତେବେ ଭଲ ହୁଅନ୍ତା। ଶ୍ରୋତାବନ୍ଧୁ ଆହୁରି ଲେଖିଛନ୍ତି ଯେ ପୂର୍ବତନ କେନ୍ଦ୍ର ଉପନିର୍ଦ୍ଦେଶକ ତରୁଣକାନ୍ତି ରାଉତଙ୍କର ପ୍ରତ୍ୟେକଟି ଅନୁଚିନ୍ତା ତାଙ୍କୁ ବିଶେଷ ଭଲ ଲାଗେ। ପର୍ବପର୍ବାଣୀ ଦିନ ତାଙ୍କର ଅନୁଚିନ୍ତାର ନିବେଦନ ଅତ୍ୟନ୍ତ ସାରଗର୍ଭକ ହୋଇଥାଏ, ଯେଉଁଥିରୁ ପୁରାଣ ବିଷୟରେ ମହାଶୟ ଅନେକ ଅଜଣା କଥା କହିଥାନ୍ତି। ସେଥିପାଇଁ ସେ ନିବେଦକ ଶ୍ରୀ ରାଉତ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି।
0: ଶ୍ରୋତାବନ୍ଧୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମର ବିଭିନ୍ନ କାର୍ଯ୍ୟକ୍ରମ କଥା ଲେଖିଛନ୍ତି, 1961 ଆପଣ ରେଡିଓ କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣୁଛନ୍ତି ବୋଲି ଆପଣଙ୍କର ଚିଠିରେ ଲେଖିଛନ୍ତି। ତେବେ ଯେଉଁ ଅନୁରୋଧ କରିଛନ୍ତି ଓଡ଼ିଆ ଲୋକଗୀତର ଧୁନ୍ ପ୍ରସାରଣ କରିବା ପାଇଁ, ଏ ସମ୍ପର୍କରେ ଆମେ ସଙ୍ଗୀତ ବିଭାଗକୁ ଜଣାଇଦେବୁ। ବର୍ତ୍ତମାନ ତ ଏହା ପ୍ରସାରଣ କରିବା ସମ୍ଭବ ନୁହେଁ, ସମୟ ସୁବିଧା ଦେଖି ଏହା ପ୍ରସାରଣର ବ୍ୟବସ୍ଥା କରାଯିବ। ଆପଣଙ୍କୁ ଆନ୍ତରିକ କୃତଜ୍ଞତା ଆମର କାର୍ଯ୍ୟକ୍ରମ ନିୟମିତ ଭାବରେ ଶୁଣୁଥିବାରୁ।
1: ହାତୀବାରୀ ସୁକିନ୍ଦା ଯାଜପୁରରୁ ଲେଖିଛନ୍ତି ଶ୍ରୋତାବନ୍ଧୁ ସୂର୍ଯ୍ୟମଣି ନାଥ। ଶ୍ରୋତାବନ୍ଧୁ ଲେଖିଛନ୍ତି ଯେ ମାର୍ଚ୍ଚ ମାସରେ ପ୍ରସାରିତ ଆମରି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଡାକ୍ତର ଅଜିତ ପ୍ରସାଦ ଜେନା ମହାଶୟ ଆମ ଖାଦ୍ୟରେ ବିଷ ଏହି ସମ୍ପର୍କରେ ସୁନ୍ଦର ଏବଂ ସମୟୋପଯୋଗୀ ଆଲୋଚନା କରିଥିଲେ, ସେଥିପାଇଁ ସେ ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମରେ ବରିଷ୍ଠ ଡାକ୍ତର କୃପାସିନ୍ଧୁ ପଣ୍ଡାଙ୍କ ସହିତ ଯେଉଁ ସାକ୍ଷାତକାରଟିର ପ୍ରସାରଣ କରାଯାଇଥିଲା ଏବଂ ସେଥିରେ କର୍କଟ ରୋଗ ଆରୋଗ୍ୟ ସାଧ୍ୟ ଏ ସମ୍ପର୍କରେ ଅନେକ କଥା ଜାଣିହେଲା, ସେଥିପାଇଁ ସେ ଡାକ୍ତର ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ଡାକ୍ତର ପୂର୍ଣ୍ଣଚନ୍ଦ୍ର ଦାସ ମହୋଦୟ କାମଳ ରୋଗ ସମ୍ପର୍କରେ ଅନେକ ତଥ୍ୟ ରଖିଥିଲେ, ସେଥିପାଇଁ ସେ ଡାକ୍ତର ମହାଶୟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ କଥିକାରେ ଡକ୍ଟର ପ୍ରସନ୍ନ କୁମାର ବରାଳ ମହୋଦୟ ବୁନ୍ଦାଏ ଜଳ ଏ ବିଷୟରେ ଯେଉଁ ସୁନ୍ଦର ବାର୍ତ୍ତା ଦେଇଥିଲେ ସେଥିପାଇଁ ସେ ମହାଶୟଙ୍କୁ ଅନେକ ଅନେକ ଧନ୍ୟବାଦ ଜଣାଇଛନ୍ତି।
0: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମର ଯେଉଁ କାର୍ଯ୍ୟକ୍ରମ ନିୟମିତ ପ୍ରସାରଣ କରାଯାଉଛି ଆମରି ସ୍ୱାସ୍ଥ୍ୟ, ନାରୀ ମହଲ କାର୍ଯ୍ୟକ୍ରମ ଏବଂ କଥିକା କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ଲେଖିଛନ୍ତି, ଭଲ ଲାଗିଛି। ଡାକ୍ତରଙ୍କୁ ପଚାରି ବୁଝିବା କାର୍ଯ୍ୟକ୍ରମ ଭଲ ଲାଗିଛି ସେ ସମ୍ପର୍କରେ ଲେଖିଛନ୍ତି। ଶ୍ରୋତାବନ୍ଧୁ ଆପଣଙ୍କର ଏହି ପ୍ରଶଂସା ପତ୍ର ପାଇଁ ଆପଣଙ୍କୁ

0: ତରିକ କୃତଜ୍ଞତା ଜଣାଉଛୁ।
1: ଶ୍ରୋତାବନ୍ଧୁ ଅମ୍ବରୀଶ ପରିଡ଼ା, ମନୋରମା ସାମନ୍ତରାୟ, ସଞ୍ଜୟ କୁମାର ପରିଡ଼ା ମିଳିତ ଭାବରେ ଆମକୁ ଲେଖିଛନ୍ତି ପାଞ୍ଚ ଖଣ୍ଡ ଚିଠି। ତେବେ ପ୍ରତିଟି ଚିଠିରେ ରହିଛି ଆମର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମଟି ସେମାନଙ୍କୁ ବହୁତ ଭଲ ଲାଗୁଛି। ସେଭଳି ବୈଦେଶିକ ବିଳାସର ଦ୍ୱାଦଶ ଭାଗ ବେଶ୍ ଭଲ ଲାଗିଥିବା ସେମାନେ ଲେଖିଛନ୍ତି। ଅତସୀ କୁସୁମରେ ବନବାଳୀଙ୍କ ରଚନାରୁ ଜ୍ୟୋତ୍ସ୍ନା ଦାସଙ୍କ କଣ୍ଠରେ ଯେଉଁ ସଙ୍ଗୀତର ପରିବେଷଣ କରାଯାଇଥିଲା ତାହା ଖୁବ୍ ଆକର୍ଷଣୀୟ ଥିଲା ବୋଲି ସେମାନେ ଲେଖିଛନ୍ତି। ମଧୁମାଳତୀ କାର୍ଯ୍ୟକ୍ରମରେ ଶିଳ୍ପୀ ସଙ୍ଗୀତା ଗୋସାଇଙ୍କ କଣ୍ଠରେ ଯେଉଁ ଗୀତଗୁଡ଼ିକର ପ୍ରସାରଣ କରାଯାଇଥିଲା ସେହି ଗୀତଗୁଡ଼ିକର ଧାଡ଼ି ସେମାନେ ଆମକୁ ଲେଖିଛନ୍ତି ଏବଂ ଏହି ଗୀତଗୁଡ଼ିକ ଭଲ ଲାଗିଥିବା ସେମାନେ ଜଣାଇଛନ୍ତି। ସେମାନେ ଲେଖିଛନ୍ତି ଯେ ପଖାଳ ସମ୍ପର୍କରେ ଅନେକ ଗୀତ ଶୁଣିବାକୁ ମିଳିଲା, ଏହି ଗୀତଗୁଡ଼ିକ ଖୁବ୍ ମନଛୁଆଁ ଥିଲା। ଜନଜୀବନ ସମ୍ବାଦରେ ଚନ୍ଦନ ଯାତ୍ରା ସମ୍ପର୍କିତ ଅନେକ ତଥ୍ୟ ଶୁଣିବାକୁ ମିଳିଲା।
0: ତେବେ ପ୍ରତ୍ୟେକ ଚିଠିରେ ବିଭିନ୍ନ କାର୍ଯ୍ୟକ୍ରମ କଥା ଆପଣ ଲେଖିଛନ୍ତି ଯାହା ଆପଣଙ୍କୁ ଭଲ ଲାଗିଛି, ଧନ୍ୟବାଦ ଜଣାଉଛୁ। ତେବେ ଆଞ୍ଚଳିକ ସମ୍ବାଦ ବିଭାଗ ସମ୍ପର୍କରେ ଯାହା ଆପଣ ଆମକୁ ଲେଖୁଛନ୍ତି, ଆପଣଙ୍କ ଚିଠି ବିଭାଗକୁ ସିଧାସଳଖ ଭାବରେ ମେଲ୍ କରିପାରିବେ ବା ଚିଠି ଲେଖିପାରିବେ ପୋଷ୍ଟକାର୍ଡ ମାଧ୍ୟମରେ। ଉପରେ ଲେଖିବା ଆଞ୍ଚଳିକ ସମ୍ବାଦ ବିଭାଗ, ଆକାଶବାଣୀ କଟକ, ପିନ୍ 7530001। ମେଲ୍ ମଧ୍ୟ କରିପାରିବେ airnewsctk@gmail.com। ଏହି ମେଲ୍ ଆଇଡିରେ ମଧ୍ୟ ଯାହା ଆପଣଙ୍କର ପ୍ରଶଂସା ଅଭିଯୋଗ ରହିଛି ବା ଯଦି କୌଣସି ପ୍ରସ୍ତାବ ରହିଛି ଲେଖିପାରିବେ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଶ୍ରୋତାବନ୍ଧୁ, ଚିଠି ଦେଖୁ ଦେଖୁ ସମୟ ଆମକୁ ଇସାରା ଦେଲାଣି, କାର୍ଯ୍ୟକ୍ରମକୁ ଏଇଠି ରଖିବାକୁ ହେବ। କିନ୍ତୁ କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମର ଠିକଣା ସମ୍ପର୍କରେ ଏହି ସୂଚନା।
1: ଆମକୁ ଚିଠି ଲେଖିବାର ଠିକଣା ହେଉଛି ଆପଣଙ୍କ ଚିଠି ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 7530001।
0: ଆମର ମେଲ୍ ଆଇଡିଟି ହେଉଛି
1: aircotak@gmail.com।
0: ପ୍ରତ୍ୟେକଙ୍କୁ ଆମେ ଶୁଭକାମନା ଜଣାଇ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।
2: ଶୁଣୁଥିଲେ କାର୍ଯ୍ୟକ୍ରମ ଆପଣଙ୍କ ଚିଠି। ଉପସ୍ଥାପନାରେ ଥିଲେ ପ୍ରଜ୍ଞା ପାରମିତ ସାହୁ, ସହ ଉପସ୍ଥାପକ ଥିଲେ ଜ୍ଞାନରଞ୍ଜନ ସାମନ୍ତରାୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମ ଗୀତରେ ଗାଇଛନ୍ତି କେକେ, କଥାଚିତ୍ର ତୁମ୍ ମିଲେ।

ଅସରନ୍ଧି ଅପରାହ୍ନରେ ଶୁଣିଛନ୍ତି ହିନ୍ଦୀ କଥାଚିତ୍ର ଗୀତ। ଏ ଗୀତରେ ଶୁଣିଥିଲେ କଥାଚିତ୍ର ୟାରିଆ, ଗାଇଥିଲେ କେକେ। ପରବର୍ତ୍ତୀ ଗୀତଟି ଗାଇଛନ୍ତି ଲତା ମଙ୍ଗେସ୍କର, କଥାଚିତ୍ର ରାଜା ଓ ରଙ୍କ।

0: ଆକାଶବାଣୀ କଟକ ଆରମ୍ଭ କରୁଛୁ ଏସ୍ଏମ୍ଏସ୍ ମାଧ୍ୟମରେ ଶ୍ରୋତାଙ୍କର ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ୍
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
4: ହ୍ୟାଲୋ
5: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି। ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
4: ସାର୍ ଏତେ କୋଉଠୁ?
5: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
4: ସାର୍ 2 ଲକ୍ଷ
6: କଣ ହେଲା ବାପା?
4: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
5: ଆରେ
4: କାଟିଦେଲା,
6: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
4: ଫ୍ରଡ୍?
6: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
4: ତ ଟଙ୍କା ହରେଇବେ।
7: RBI କହେ
8: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଚିରହରିତ୍ କାର୍ଯ୍ୟକ୍ରମରେ ଆଜି ପ୍ରଥମ ଏସ୍ଏମ୍ଏସ୍ ଆସିଛି ଭୁବନେଶ୍ୱରରୁ। ସନ୍ତୋଷ ବରାଡ ଅନୁରୋଧ କରିଛନ୍ତି ରାଧାମଣି ମହାପାତ୍ର ଗାଇଥିବା ଗୋଟେ ଲଘୁ ସଙ୍ଗୀତ ଶୁଣିବା ପାଇଁ। ଶୁଣୁଛୁ ତାହେଲେ।

ଟିକନପୁର କେନ୍ଦ୍ରାପଡ଼ାରୁ ମଞ୍ଜୁନାନୀ ତାଙ୍କ ପୁଅ ମୃତ୍ୟୁଞ୍ଜୟ ଝିଅ ଯାଜ୍ଞସେନୀ ଅନୁରୋଧ କରିଛନ୍ତି ଓଡ଼ିଆ ଆଲବମ୍ର ଗୋଟିଏ ଗୀତ ଶୁଣିବା ପାଇଁ ଗାଇଛନ୍ତି ସୌରିନ୍।

ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିଛନ୍ତି କାନ୍ଥୋଳ ଆଠଗଡ଼ରୁ କୈଳାଶ ବେହେରା ଏବଂ କାମିନୀ ବେହେରା। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ ଆଲବମ୍ର ଗୋଟିଏ ଗୀତ, ଗାଇଛନ୍ତି ହ୍ୟୁମାନ ସାଗର ଏବଂ ଦୀପ୍ତିରେଖା।

ଗୋପାଳପୁର ନିଶ୍ଚିନ୍ତ କୋଇଲ କଟକରୁ ସୁନିତା ପୃଷ୍ଟି ଅନୁରୋଧ କରିଛନ୍ତି କୁମାର ବାପି ଗାଇଥିବା ଗୋଟିଏ ଏହି ଗୀତ ଶୁଣିବା ପାଇଁ ଶୁଣି ଦେଉଛି ତାହେଲେ।

0: ଶୁଣ ଶୁଣ ଶୁଣ ଗାଁ ଭାଇ ଭଉଣୀ ମାନେ କେୱାଇସି ଅପଡେଟ୍ ର ମେସେଜ କୁ ଅଣଦେଖା କରନ୍ତୁ ନାହିଁ। ତୁରନ୍ତ କେୱାଇସି ଅପଡେଟ୍ କରାନ୍ତୁ। ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ ତେବେ ଆପଣଙ୍କର ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ସ୍ୱଘୋଷଣା ଦିଅନ୍ତୁ। ଏବଂ ଯଦି କୌଣସି ପରିବର୍ତ୍ତନ ଅଛି ତେବେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଖାନ୍ତୁ। ଖାତାକୁ ସକ୍ରିୟ ରଖିକରି ବ୍ୟାଙ୍କିଙ୍ଗ ସେବାର ଲାଭ ଉଠାନ୍ତୁ। ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
1: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
5: ହଁ, ଇଏ କଷ୍ଟମର କେୟାର କୋଉଠି? ହଁ ମ୍ୟାଡାମ।
6: ଆଜ୍ଞା।
5: ଇଏ କେୱାଇସି ଅପଡେଟ୍ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
6: କାରଣ ବ୍ୟାଙ୍କିଙ୍ଗ ସେବା ଗୁଡିକ ପାଇଁ ନିର୍ଦ୍ଧାରିତ ସମୟରେ କେୱାଇସି ଅପଡେଟ୍ କରିବା ଉଚିତ।
5: କିନ୍ତୁ ଇଏ ହବ କେମିତି?
6: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ ତେବେ ନିଜ ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
5: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
6: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ କେୱାଇସି ଅପଡେଟ୍ କରାଇ ପାରିବେ।
5: ବାସ୍
6: ବାସ୍,
5: ବୁଝିଗଲି।
6: ନିଜର କେୱାଇସି ଅପଡେଟ୍ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
1: RBI କହେ
6: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
7: ଶୁଣୁଛନ୍ତି ଶ୍ରୋତାଙ୍କ SMS ମାଧ୍ୟମରେ ଅନୁରୋଧର ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ। ପରବର୍ତ୍ତୀ SMS ପଠାଇଛନ୍ତି ବାସୁଦେବପୁର ଭଦ୍ରକରୁ ନରେନ୍ଦ୍ର ମହାକୁଡ। ଆପଣ ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ ଆଲବମ୍ର ଗୋଟିଏ ଗୀତ, ଗାଇଛନ୍ତି ତୁହିନ୍।

ଗୋପାଳପୁର ନିଶ୍ଚିନ୍ତ କୋଇଲ କଟକରୁ ଏସ୍ଏମ୍ଏସ୍ ପଠାଇଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଶୁଣିବାକୁ ଚାହିଁଛନ୍ତି ବିକାଶ ଦାସ ଏବଂ ନିବେଦିତା ଗାଇଥିବା ଓଡ଼ିଆ ଆଲବମ୍ରେ ଏ ଗୀତଟି।

ରାଇସୁଙ୍ଗୁଡ଼ା ସାଲେପୁର କଟକରୁ ବାସୁଦେବ କାଳିଆ କୁନି ନିନି ଲିଟୁନି ଏବଂ ତାଙ୍କ ବାପାବୁ ଅନୁରୋଧ କରିଛନ୍ତି ଗୋଟିଏ ବର୍ଷା ଗୀତ ଶୁଣିବା ପାଇଁ ଓଡ଼ିଆ ଆଲବମ୍ର ଏ ଗୀତଟି ଶୁଣନ୍ତୁ ତାହେଲେ ଗାଇଛନ୍ତି ଶରତ ନାୟକ।

ଶୁଣିଲେ ମିଳିତ କଣ୍ଠରେ ଦେଶାତ୍ମବୋଧକ ଗୀତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ସ୍କୃତିର ପାହାଚ ପ୍ରଯୋଜନା ସଦ୍ୟସ୍ମିତା ବେହେରା।

0: ଗତ ସପ୍ତାହର କାର୍ଯ୍ୟକ୍ରମରେ ଆପଣମାନେ ଶୁଣିଥିଲେ ଆକାଶବାଣୀ ଏବଂ ଦୂରଦର୍ଶନର ଅବସରପ୍ରାପ୍ତ କେନ୍ଦ୍ର ନିର୍ଦ୍ଦେଶକ ବରିଷ୍ଠ ସାହିତ୍ୟ ସାଧକ ତଥା ଭାଷ୍ୟକାର ଡକ୍ଟର ଶାନ୍ତନୁ କୁମାର ରଥଙ୍କ ସଂଘର୍ଷ ସଫଳତା ଏବଂ ସମୟ ସହିତ ତାଙ୍କର ଅଦ୍ଭୁତ ଯାତ୍ରାର କିଛି ସ୍ମୃତି। ସାହିତ୍ୟ ପ୍ରତି ତାଙ୍କର ଅନୁରକ୍ତି ହିଁ ତାଙ୍କୁ ଏକ ନିର୍ଦ୍ଦିଷ୍ଟ ପଥରେ ଆଗେଇ ଯିବା ପାଇଁ ପ୍ରେରଣା ଦେଇଥିଲା ଆଉ ସିଏ ତାକୁ ନିଜର ଲକ୍ଷ୍ୟସ୍ଥଳ ବୋଲି ଭାବି ନେଇଥିଲେ। ହେଲେ ହଠାତ୍ ଜୀବନରେ ଏମିତି ଏକ ମୋଡ଼ ଆସିଲା ଯାହା ତାଙ୍କର ଜୀବନଯାତ୍ରାର ଗତିପଥକୁ ସମ୍ପୂର୍ଣ୍ଣ ଭାବେ ବଦଳାଇଦେଲା। ସାହିତ୍ୟ ପ୍ରତି ପ୍ରଗାଢ଼ ଅନୁରାଗ, ଅନୁସନ୍ଧିଷ୍ଠୁ ମନ ଆଉ ଜିଜ୍ଞାସାକୁ କେବଳ ସେ ନିଜ ଭିତରେ ନ ରଖି ଅନ୍ୟମାନଙ୍କ ପାଖରେ ପରିପ୍ରକାଶ କରିବାର ଏକ ପ୍ରକୃଷ୍ଟ ଏବଂ ବୃହତ୍ତର ପରିବେଶ ପାଇଥିଲେ ଯାହାକି ତାଙ୍କୁ ଦେଇଥିଲା ଅଜସ୍ର ସମ୍ମାନ, ପ୍ରଶଂସା ଏବଂ ଭଲ ପାଇବା। ଆଜି ଚାଲନ୍ତୁ ତାଙ୍କର ସ୍ମୃତିର ଗନ୍ତାଘରୁ ସାଉଣ୍ଟିବା ତାଙ୍କ ଜୀବନର ପରିବର୍ତ୍ତନର ସେହି ପ୍ରେରଣାଦାୟକ ଯାତ୍ରାକୁ। ଆଜି ଶୁଣିବା ତାଙ୍କର ଅଧ୍ୟାପକଠାରୁ ଆକାଶବାଣୀ କଟକର 31 ବର୍ଷର ଅନୁଭବର ଯାତ୍ରା ଏବଂ ପରେ ଦୂରଦର୍ଶନରେ ତାଙ୍କ ଜୀବନଯାତ୍ରାର ନୂଆ ଅଧ୍ୟାୟ ଆଉ ତାଙ୍କର ଆହୁରି ଅନେକ ସୃଜନଶୀଳ ସ୍ମୃତିର ପରିପ୍ରକାଶ। ଚାଲନ୍ତୁ ତେବେ ଶୁଣିବା ଆକାଶବାଣୀ କଟକର ଅଭିଲେଖାଗାରରୁ ସଂଗୃହୀତ ଆକାଶବାଣୀ ଏବଂ ଦୂରଦର୍ଶନର ଅବସରପ୍ରାପ୍ତ କେନ୍ଦ୍ର ନିର୍ଦ୍ଦେଶକ ତଥା ବରିଷ୍ଠ ସାହିତ୍ୟ ସାଧକ ଡକ୍ଟର ଶାନ୍ତନୁ ରଥଙ୍କ ସହ ଅନ୍ତରଙ୍ଗ ଆଳାପର ଦ୍ୱିତୀୟ ଭାଗ। ତାଙ୍କୁ ଭେଟିଥିଲେ ତରୁଣକାନ୍ତି ରାଉତ।
1: ଡକ୍ଟର ରଥ ନମସ୍କାର। ପୁଣିଥରେ ଆରମ୍ଭ କରିବା ଯୋଉଠୁ ଛାଡ଼ିଥିଲେ। ତ ଆପଣ ଯେତେବେଳେ ୟୁନିୟନ ପବ୍ଲିକ ସର୍ଭିସ କମିଶନ ଦ୍ୱାରା କୃତକାର୍ଯ୍ୟ ହେଇ କାର୍ଯ୍ୟକ୍ରମ ନିଷ୍ପାଦକ ବା ପ୍ରୋଗ୍ରାମ ଏକ୍ଜିକ୍ୟୁଟିଭ ହିସାବରେ ଯୋଗ ଦେଲେ, ପ୍ରଥମେ କୋଉ ଆକାଶବାଣୀ କେନ୍ଦ୍ରରେ ଯୋଗ ଦେଲେ?
2: ମୁଁ ପ୍ରଥମେ ବିଜ୍ଞାନ ପ୍ରସାରଣ ସେବା ବିବିଧ ଭାରତୀ କଟକ। ଆପଣ ଜାଣିକରି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ମୁଁ ତ ଅଧ୍ୟାପକ ଥିଲି, ଆଉ ଅଧ୍ୟାପକ ମାନେ ମନ ଇଚ୍ଛା କଲେଜକୁ ଯାଆନ୍ତି, ମନ ଇଚ୍ଛା କଲେଜକୁ ଆସନ୍ତି। ଯଦି କ୍ଲାସ ମୋର ସରିଗଲା ମୋତେ କେହି ପଚାରିବାର

0: ତୁ କଲେଜରେ କାହିଁକି ନାହୁଁ? କିନ୍ତୁ ଅଲ୍ ଇଣ୍ଡିଆ ରେଡିଓକୁ ଆସିଲା ପରେ ସକାଳ 10ଟାରେ ଆସିବାକୁ ପଡ଼ିବ, ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ରହିବାକୁ ପଡ଼ିବ, ଏଇଟା ମୁଁ ଆଉ କଲିନି। ମୁଁ ପ୍ରଥମେ ଯେତେବେଳେ ଆସିଲି, ମୁଁ ମନ ଇଚ୍ଛା ସକାଳ 10ଟା ବେଳକୁ ଆସେ, 12ଟା ବେଳକୁ ପଳାଏ। ମତେ ପ୍ରଥମେ କିଛି କାମ ଦିଆହେଇନଥିଲା, ତେଣୁ ମୁଁ ଆସେ ବୁଲିକିରି ଗୋଟେ ଘେରାଏ ପଳାଏ। ତାପରେ 2-4 ଦିନ ଦେଖିଲା ପରେ ମୋର ଯିଏ ବରିଷ୍ଠ ସହକର୍ମୀ ଥିଲେ, ସେ ମତେ ପଚାରିଲେ, ଆପଣ ଏମିତି ଆସିକିରି ପଳଉଛନ୍ତି କଣ? କହିଲି, ମୋର ତ କିଛି କାମ ନାହିଁ, ଆଉ ମୁଁ ଆସିଲି, ଆପଣ ଦେଖା କଲି, ବସିଲି, କଥାବାର୍ତ୍ତା ହେଲି, ଚା ଟିକେ ପିଇଲି, ପଳେଇଲି। ଆଉ କଣ ଏଇଟା, କଣ ଏମିତି ଏଠି ଯିବାକୁ ହବ? ଏଠି ତ ଏମିତି ଯାଇ ହବନି। ଆପଣ ପୁରା ଚାକିରି କଲେ? କହିଲେ, ଆଜ୍ଞା, କଲେଜରେ ତ ମୁଁ ଏମିତି କରୁଥିଲି, ଆମେ ଏମିତି ସମସ୍ତେ କରନ୍ତି, ଆମେ ଯାଉ, ଆମର ଗୋଟେ 2-3ଟା କ୍ଲାସ ଥାଏ, ଆମର ଯଦି ଗୋଟେ ବେଳେ କ୍ଲାସ ସରିଗଲା ଆମେ ଘରକୁ ପଳଉ। ତେଣୁ ମୁଁ ସେ ନାଇଁ ନାଇଁ ଏଇଠି ସେମିତି ହବନି, ଏଇଟା ଗୋଟେ ଅଫିସ ପରା, ଆପଣ 10ଟା ବେଳେ ଆସିବେ, ଏଠି କାମ ଥାଉ କି ନଥାଉ, ଆପଣ 6ଟା ଯାଏ ରହିବେ ନା? ଆଉ ତାପରେ ମୁଁ ଅଫିସର ନିୟମ ଶୃଙ୍ଖଳା ସବୁ ଶିଖିଲି।
1: ତ ସେତେବେଳେ ଆପଣ ଯେତେବେଳେ ପରବର୍ତ୍ତୀ କାଳରେ ମଧ୍ୟ ଆକାଶବାଣୀ କେବଳ ବିଜ୍ଞାପନ ପ୍ରସାରଣ ସେବା ନୁହେଁ, ଅନ୍ୟ ଆକାଶବାଣୀ କେନ୍ଦ୍ରକୁ ମଧ୍ୟ ଆପଣ ଯାଇଥିଲେ ଏବଂ ସେଠି ମଧ୍ୟ କାମ କରିଛନ୍ତି, ତ ସେତେବେଳେ ରେଡିଓରେ ଆପଣ ଯେଉଁ କଥା ଭାବିକି ଯାଇଥିଲେ ସେସବୁ କରିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମଧ୍ୟ ଆପଣ ପାଇଛନ୍ତି।
0: ହଁ, ନିଶ୍ଚୟ।
1: ଏବଂ ଆପଣଙ୍କର ବିଭିନ୍ନ ନାଟକ ମଧ୍ୟ ପୁରସ୍କୃତ ହୋଇଛି, ସାଙ୍ଗୀତିକ କାର୍ଯ୍ୟକ୍ରମ ମଧ୍ୟ ପୁରସ୍କୃତ ହୋଇଛି, ତାପରେ ରେଡିଓ କାର୍ଯ୍ୟକ୍ରମର ବିଭିନ୍ନ ବିଭାଗରେ ଆପଣ ଅଂଶଗ୍ରହଣ କରିଛନ୍ତି ଏବଂ ସୁଚାରୁ ରୂପେ ସମ୍ପାଦନ କରିଛନ୍ତି। ତ ଆପଣଙ୍କର ସେହି ଅନୁଭୂତିରୁ କୁହନ୍ତୁ, କେମିତି ଆପଣଙ୍କୁ ବୋଧ ହୋଇଛି ଯାହା ଆପଣ ପାଇନଥିଲେ ଜଣେ ଅଧ୍ୟାପକ ହିସାବରେ?
0: ତେଣୁ ମୋର ବଡ଼ ସୌଭାଗ୍ୟ ଯେ ମୁଁ ପ୍ରଥମେ ଯେତେବେଳେ ଆକାଶବାଣୀ ବିବିଧ ଭାରତୀଟା ମଧ୍ୟ ତ ଆକାଶବାଣୀ କଟକର ଗୋଟେ ଅଂଶ, ଗୋଟିଏ କୋଠାରେ ହିଁ ଦୁଇଟା ଯାକ ସଂସ୍ଥା କାମ କରେ ଏବଂ ଉଭୟ ସଂସ୍ଥା ପରସ୍ପରର ପରିପୂରକ ହୋଇକରି କାମ କରନ୍ତି। ତେଣୁ ମୋର ସୌଭାଗ୍ୟ ଯେ ଆକାଶବାଣୀ କଟକରେ ପ୍ରଥମ ନିଯୁକ୍ତି ପାଇବା ପରେ ବହୁ ବିଶିଷ୍ଟ ପ୍ରସାରକମାନଙ୍କ ସହିତ କାମ କରିବାର ମୋତେ ସୁଯୋଗ ମିଳିଲା। 1985 ବେଳକୁ ଭଲ ଭଲ ପ୍ରସାରକମାନେ ତଥାପି ଦାୟିତ୍ୱରେ ଥିଲେ, କାର୍ଯ୍ୟ କରୁଥିଲେ। ମୁଁ ପ୍ରଥମେ ଅନେକ ଦିନ ଧରି ସେମାନଙ୍କ କାର୍ଯ୍ୟଶୈଳୀ ସବୁ ଶିଖିଲି, ଅନୁଧ୍ୟାନ କଲି। ଅନୁଧ୍ୟାନ କରିକି ମୋ ସହିତ ଦେଖନ୍ତୁ, ମୋର ସହକର୍ମୀ ଭାବରେ ରାଧାରାଣୀ ସରକାର ଥିଲେ, ଦେବିକାରାଣୀ ମହାନ୍ତି ଥିଲେ, ରୀତା ବିଶାଲ ଥିଲେ, ଗୋପବନ୍ଧୁ ଚୌଧୁରୀ ଥିଲେ, ଗିରିଶ ନାୟକ ଥିଲେ, ହିମାଂଶୁ ଭୂଷଣ ସାବତ ଥିଲେ, ଶଙ୍କର୍ଷଣ ମଙ୍ଗରାଜ ଥିଲେ। ତ ଏଇମାନେ ଜଣେ ଜଣେ ପ୍ରସାରଣ କ୍ଷେତ୍ରରେ ଜଣେ ଜଣେ ଭଲ ନାଁ, ଓଡ଼ିଶାର ସମସ୍ତେ ତାଙ୍କୁ ଜାଣନ୍ତି। ତେଣୁ ସେମାନଙ୍କ ସହିତ ମିଶିକିରି କାମ କରିବାର ଯେଉଁ ସୁଯୋଗ ମୋତେ ମିଳିଲା, ସେଇଥିରେ ମୁଁ ଗୋଟିଏ କଥା, କିଛି ବରିଷ୍ଠ ଅଧିକାରୀ ଯେଉଁମାନେ ଥିଲେ ସେମାନଙ୍କ ପାଖରୁ ପ୍ରଶାସନିକ କର୍ମକୌଶଳ ଶିଖିଲି ଏବଂ ଯେଉଁମାନେ କାର୍ଯ୍ୟକ୍ରମ ପ୍ରସ୍ତୁତି ସହିତ ସମ୍ପୃକ୍ତ ଥିଲେ ସେମାନଙ୍କ ପାଖରୁ କାର୍ଯ୍ୟକ୍ରମ ଉପସ୍ଥାପନା କରିବା, କାର୍ଯ୍ୟକ୍ରମ ପାଇଁ ଲେଖାଟିଏ ପ୍ରସ୍ତୁତ କରିବା, ତାକୁ ମାଇକ୍ରୋଫୋନ୍ ଆଗରେ ଯାଇକରି ଉପସ୍ଥାପନ କରିବା ଏବଂ ରେଡିଓ ନାଟକଟି କେମିତି ପ୍ରଯୋଜନା ହୁଏ, ତା'ର ମୂଳଠାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ କ'ଣ କ'ଣ ସବୁ କଳା କୌଶଳ ସେଥିରେ ବ୍ୟବହାର ହୁଏ, ସେ ସବୁ କଥାଗୁଡ଼ାକ ତାଙ୍କ ପାଖରୁ ମୁଁ ଗୋଟେ ଆଜ୍ଞାଧୀନ ଛାତ୍ର ଭଳିଆ ମୁଁ ଶିଖିଲି। ଏବଂ ଏଇ ଯେଉଁ ଶିଖିବା ଫଳରେ ଗୋଟେ ପ୍ରଶାସନିକ ଅଭିଜ୍ଞତା ଆସିଲା, ତା ସହିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାର ଯେଉଁ କୌଶଳ ବିଧି ବ୍ୟବସ୍ଥା ସେଇଟା ମଧ୍ୟ ମୋ ପାଖକୁ ଆସିଲା। ଏସବୁ ବହୁତ ସୌଭାଗ୍ୟ ମୋର, ସେମାନଙ୍କ ପାଖରେ କାମ କରିକି ମୁଁ ଏସବୁ କଥାଗୁଡ଼ାକ ବହୁତ ଶୀଘ୍ର ଶିଖିଗଲି ଏବଂ ଅନ୍ୟମାନେ ମଧ୍ୟ ମୋର ଯେଉଁମାନେ ବରିଷ୍ଠ ସହକର୍ମୀ ଥିଲେ ସେମାନେ ଆଶ୍ଚର୍ଯ୍ୟ ହୋଇକରି ମଧ୍ୟ ମୋତେ ପରବର୍ତ୍ତୀ ସମୟରେ କହିଛନ୍ତି ଯେ ତମେ ଅଧ୍ୟାପନାରୁ ଆସିକରି ଏହି ପ୍ରସାରଣ ବ୍ୟବସ୍ଥା ସହିତ ଏତେ ସାମିଲ ହୋଇକରି ଏତେ ଶୀଘ୍ର ଏ ଜିନିଷଗୁଡ଼ାକ ସବୁ ଶିଖିଗଲ, ଆମକୁ ସେଇଟା ଦେଖିକି ବହୁତ ଆନନ୍ଦ ଲାଗୁଥିଲା ବୋଲି।
1: ତ ଆପଣ ଜଣେ ସଫଳ ପ୍ରସାରକ ହିସାବରେ କେବଳ ଆକାଶବାଣୀରେ ନୁହନ୍ତି, ଦୂରଦର୍ଶନରେ ମଧ୍ୟ ପରବର୍ତ୍ତୀ କାଳରେ ନିର୍ଦ୍ଦେଶକ ହିସାବରେ ଯୋଗ ଦେଲେ। ତ ଆକାଶବାଣୀ ଆଉ ଦୂରଦର୍ଶନ ଭିତରେ ଯେଉଁ ପାର୍ଥକ୍ୟ ଆପଣ ଦେଖିଥିବେ, ଯେଟା ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ, ବହୁତ ଲୋକ ଆକାଶବାଣୀରେ କାମ କରିକି ସେଇଠି ମଧ୍ୟ ଅବସର ଗ୍ରହଣ କରନ୍ତି, କିଛି ଲୋକ ଦୂରଦର୍ଶନରେ କାମ କରି ସେଠୁ ଅବସର ଗ୍ରହଣ କରନ୍ତି, ଯେଉଁ କ୍ରସ୍ କଲ୍ଚରାଲ ରିଲେସନ୍ସିପ୍ ବହୁତ କମ୍ ଲୋକଙ୍କ ଭାଗ୍ୟରେ ଜୁଟେ, ଆପଣଙ୍କ ଭାଗ୍ୟରେ ସେଇଟା ଜୁଟି, ତ ସେ ବିଷୟରେ ଟିକେ ଆପଣ ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ କହିବେ।
0: ଦୂରଦର୍ଶନକୁ ମୋର ଆସିବା ଏଇଟା ଗୋଟେ ବିଧି ନିର୍ଦ୍ଦିଷ୍ଟ ଥିଲା ଏବଂ ଗୋଟେ ପରିସ୍ଥିତିର ପ୍ରଭାବ ବି ଥିଲା। ମୁଁ ଇଚ୍ଛା କରି ଦୂରଦର୍ଶନକୁ ଆସିନଥିଲି, କାରଣ 31 ବର୍ଷ ରେଡିଓରେ କାମ କରିସାରିବା ପରେ ଶେଷ 2 ବର୍ଷରୁ କମ୍ ସମୟ କାହିଁକି କିଏ ଦୂରଦର୍ଶନକୁ ଆସିବାକୁ ଚାହିଁବ? ତେବେ ଯାହା ହେଉ, ସରକାର ଚାହିଁଲେ ମୁଁ ଦୂରଦର୍ଶନକୁ ଆସିଲି। ଏବଂ ଆପଣଙ୍କର କ'ଣ କି, ଦୂରଦର୍ଶନରେ କାର୍ଯ୍ୟକ୍ରମ ପ୍ରସ୍ତୁତି କୌଶଳ, ଆକାଶବାଣୀରେ କାର୍ଯ୍ୟକ୍ରମ ପ୍ରସ୍ତୁତି କୌଶଳ, ଦୁଇଟା ଯାକ ଭିନ୍ନ କଥା, କାରଣ ଦୁଇଟା ଯାକ ମିଡିୟମ ଅଲଗା ଅଲଗା, ଗୋଟେ ଭିଜୁଆଲ ମିଡିୟମ, ଗୋଟେ ଅଡିଓ ମିଡିୟମ। ତେଣୁ ମୋତେ ସେହି କାର୍ଯ୍ୟ ବେଶୀ କରିବାକୁ ତ ପଡ଼ିନଥିଲା, କାରଣ ମୁଁ ଗୋଟେ ପ୍ରଶାସନିକ ପଦବୀରେ ଆସିଲି ଦୂରଦର୍ଶନକୁ। କିନ୍ତୁ ମୋର ଯେହେତୁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାର ସ୍ପୃହାଟା ମୋର ଭିତରେ ସବୁବେଳେ ରେଡିଓରେ ବି ଥିଲା ଏବଂ ସେଇଟା ଦୂରଦର୍ଶନରେ ମଧ୍ୟ ପ୍ରତିଫଳିତ ହେଲା, ତେଣୁ ମୁଁ ଦୂରଦର୍ଶନରେ କାର୍ଯ୍ୟକ୍ରମ ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ପ୍ରବେଶ କଲି। ଏବଂ ସେଇ ବ୍ୟବସ୍ଥା ଭିତରେ ମୋର କିଛି କିଛି ଅଭିଜ୍ଞତା ହେଲା। ମୁଁ କହିପାରିବିନି ଯେ ଦୂରଦର୍ଶନ

0: ଜଣେ ଅତି ସଫଳ ପ୍ରଯୋଜକ ଭାବରେ ମୁଁ ସବୁ ଏଡିଟିଂ କେମିତି ହୁଏ ବା କ୍ୟାମେରା ୱାର୍କ କେମିତି ହୁଏ
1: ସେଟା ତ ଆପଣଙ୍କର କାମ
0: ନୁହେଁ ହଁ କାମ ନୁହେଁ କିନ୍ତୁ ଜାଣିଲେ ଭଲ
1: ଜାଣିଲେ
0: ହଁ ଜାଣିଲେ ଭଲ କାରଣ ଜାଣିଲେ ଆପଣ ଅଧିକ ସଫଳତାର ସହିତ କାର୍ଯ୍ୟକ୍ରମ ପ୍ରସ୍ତୁତ କରିପାରିବେ ତଥାପି ଦୁଇ ବର୍ଷ ଭିତରେ ଯେହେତୁ ମୋର ଭାଷା ସାହିତ୍ୟ ସଂସ୍କୃତି ଏ ସମ୍ପର୍କରେ ମୋର ଜ୍ଞାନ ଥିଲା ତାକୁ ବ୍ୟବହାର କରିକି ଦୂରଦର୍ଶନରେ ମଧ୍ୟ ମୁଁ ଅନେକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାରେ ପ୍ରତ୍ୟକ୍ଷ ଭାବରେ ଅଂଶଗ୍ରହଣ କରିପାରିଲି
1: ତ ସେଇଟା ଆପଣଙ୍କ ପାଇଁ ମଧ୍ୟ ଆହୁରି ପ୍ରେରଣାଦାୟକ ହେଲା
0: ହଁ ପ୍ରେରଣାଦାୟକ ହେଲା ଦୂରଦର୍ଶନର ବି ଲାଭ ହେଲା ମୋତେ ବି ଆନନ୍ଦ ମିଳିଲା ଲୋକମାନେ ଖୁସି ହେଲେ ସେ କାର୍ଯ୍ୟକ୍ରମକୁ ଦେଖିକି
1: ଆପଣ ଆକାଶବାଣୀରେ ପ୍ରାୟ ଦୈନନ୍ଦିନ ଅନୁଚିନ୍ତା କରୁଥିଲେ ଏବେ ମଧ୍ୟ ଆପଣଙ୍କର ଅନୁଚିନ୍ତା ପ୍ରସାରିତ ହେଉଛି ଅନୁଚିନ୍ତା କାର୍ଯ୍ୟକ୍ରମ ଯେତେବେଳେ ଆପଣ ଆରମ୍ଭ କଲେ ଆପଣଙ୍କ ପୂର୍ବରୁ ଶଙ୍କର୍ଷଣ ମଙ୍ଗରାଜ ଅନୁଚିନ୍ତା କରୁଥିଲେ ଅନ୍ୟାନ୍ୟ କେହି ବି କରୁଥାନ୍ତି ଆପଣ ଅନୁଚିନ୍ତାକୁ କିଭଳି ଭାବରେ ରୂପାୟିତ କଲେ କୋଉ ଦୃଷ୍ଟିରେ ତାକୁ ଅନୁଚିନ୍ତାକୁ ନେଲେ ଆପଣଙ୍କର ଭିନ୍ନ ଥିଲା ଅନ୍ୟମାନଙ୍କ ଅନୁଚିନ୍ତାଠୁ
0: ସେଟା ତ ବ୍ୟକ୍ତି ବ୍ୟକ୍ତି ଭେଦରେ ଭିନ୍ନତା ରହିବ ନିଶ୍ଚୟ ତେବେ ଆମର ସମ୍ମାନନୀୟ ଶଙ୍କର୍ଷଣ ମଙ୍ଗରାଜ ଅନୁଚିନ୍ତା କାର୍ଯ୍ୟକ୍ରମ ଆକାଶବାଣୀ କଟକରେ ଆରମ୍ଭ କଲେ ତାର ଉତ୍ପତ୍ତିଟା ହେଉଛି ଯେ ବମ୍ବେ ବିବିଧ ଭାରତୀରୁ ସକାଳେ ହିନ୍ଦୀରେ ଗୋଟେ ଚିନ୍ତନ କାର୍ଯ୍ୟକ୍ରମ ପ୍ରସାରିତ ହୁଏ
1: ଫ୍ରମ୍ ଦ ସ୍କ୍ରିପ୍ଚର୍ସ
0: ହଁ ସେମାନେ ଆଧ୍ୟାତ୍ମିକ ଗ୍ରନ୍ଥରୁ ଗୋଟିଏ ଗୋଟିଏ ଚିନ୍ତନ ସେମାନେ ଭଲ ମାନେ ସକାରାତ୍ମକ ଭାବନାମୂଳକ ଗୋଟିଏ ଚିନ୍ତନ ସେମାନେ ଦିଅନ୍ତି ତାକୁ ଅନୁସରଣ କରିକି ଆମର ଅନୁଚିନ୍ତା କାର୍ଯ୍ୟକ୍ରମଟି ପ୍ରସ୍ତୁତ କରିବା ଆରମ୍ଭ କରାଗଲା ତେଣୁ ସେତେବେଳେ ଡକ୍ଟର ଜୟନ୍ତ ଦାସ ଦାୟିତ୍ୱରେ ଥିଲେ ଆକାଶବାଣୀ କଟକର ଯେହେତୁ ଶଙ୍କର୍ଷଣ ମଙ୍ଗରାଜ ଜଣେ ଆଧ୍ୟାତ୍ମିକ ଧାରାର ବ୍ୟକ୍ତି ତାଙ୍କୁ ପ୍ରଥମେ ଦେଲେ ଏବଂ ସେ ଆରମ୍ଭ ମଧ୍ୟ କଲେ ସେ ଜଣେ ସଫଳ ଉପସ୍ଥାପକ ସେ ଆରମ୍ଭ କରିକି ଦୀର୍ଘ 5 ବର୍ଷ 7 ବର୍ଷ ସେ ସେହି ଅନୁଚିନ୍ତା କାର୍ଯ୍ୟକ୍ରମ ଚଲେଇ ରଖିଲେ ସେ ଯେତେବେଳେ ଅବସର ନେଇଗଲେ ତାପରେ ଆସିଲା ଚିନ୍ତା ତାକୁ କେମିତି ଚାଲୁ ରଖାଯିବ ସେତେବେଳେ ମୋତେ କୁହାଗଲା କରିବା ପାଇଁ ଏବଂ ମୁଁ ମୋର ନିଜସ୍ୱ ଶୈଳୀରେ ତାକୁ ଉପସ୍ଥାପନା କଲି ଏବଂ ସେଥିପାଇଁ ବହୁତ ଅଧ୍ୟୟନ କରିବାକୁ ପଡ଼େ କାରଣ ଯେହେତୁ ଶ୍ରୋତାମାନେ ବିଦଗ୍ଧତାକୁ ଶୁଣନ୍ତି ତେଣୁ ଅନେକ ଗ୍ରନ୍ଥ ଅଧ୍ୟୟନ କରି ତାର ସାରକୁ ଚିପୁଡ଼ିକିରି କମ୍ ସମୟ ଭିତରେ
1: କହିବାକୁ ପଡ଼େ
0: ସରଳ ଭାଷାରେ ବୋଧଗମ୍ୟ ହେଲା ଭଳି ଏବଂ ଉପଯୁକ୍ତ ଉପସ୍ଥାପନା ସହିତ ତାକୁ କହିଲେ ଯାଇକି ଲୋକଙ୍କ ମନକୁ ସେ ଛୁଏଁ ସେଇଟା ଈଶ୍ୱରଙ୍କର କରୁଣା ଏବଂ ଶ୍ରୋତାମାନଙ୍କର ସଦିଚ୍ଛା ଏବଂ ମୋର ସମସ୍ତ ସହକର୍ମୀଙ୍କର ଶୁଭକାମନା ୟା ଭିତରେ ସେ କାର୍ଯ୍ୟକ୍ରମଟି କେମିତି ହେଇକରି ସେ ସଫଳ ହୋଇକରି ସେ ଚାଲିଲା ଆଉ ତାକୁ ମୁଁ ଥିବା ପର୍ଯ୍ୟନ୍ତ ତାକୁ ନିୟମିତ ଭାବରେ ଉପସ୍ଥାପନା କରୁଥିଲେ ଏବଂ ଲୋକ ତାକୁ ଶ୍ରଦ୍ଧାର ସହିତ ଶୁଣୁଥିଲେ ବୋଲି ମୁଁ ପରବର୍ତ୍ତୀ ସମୟରେ ଜାଣିବାକୁ ମଧ୍ୟ ପାଉଥିଲି
1: ଅନୁଚିନ୍ତାକୁ ଛାଡ଼ିଦେଲେ ଆଉ ଏକ ରୂପରେ ମଧ୍ୟ ଆପଣଙ୍କର ପରିଚିତି ଅଛି ବହୁତ ଖ୍ୟାତି ଅଛି ଆପଣ ଜଣେ ରଥଯାତ୍ରାର ଭାଷ୍ୟକାର ନନ୍ ସ୍ପୋର୍ଟସ୍ କମେଣ୍ଟ୍ରି କେବଳ ରଥଯାତ୍ରା ନୁହେଁ ତ ରଥଯାତ୍ରାର ଭାଷ୍ୟକାର ହିସାବରେ ଆପଣଙ୍କର ଅନୁଭୂତି ସୁଦୀର୍ଘ ଅନେକ ଦିନର ତ ଅନେକ କଥା ଆପଣ ସାଉଁଟି ପାରିବେ ଅନେକ ଅନୁଭୂତି ଆମ ସହିତ ସେୟାର କରିପାରିବେ ତ କିଛି କୁହନ୍ତୁ
0: ମୋର ମନେ ପଡ଼ୁଛି 1985-90 ଭିତରେ ମୁଁ ଯେତେବେଳେ କଟକ ବିବିଧ ଭାରତୀରେ ଥିଲି ସେତେବେଳେ ରଥଯାତ୍ରାରେ ଭାଷ୍ୟକାର ହେବା ପାଇଁ ଗୋଟେ ପରୀକ୍ଷା ହୋଇଥିଲା ଏବଂ ସେ ପରୀକ୍ଷା ଦେବାକୁ ମୁଁ ମଧ୍ୟ ଯାଇଥିଲି ଜଣେ ବାହାର ବ୍ୟକ୍ତି ଭାବରେ ଯେମିତି ଆପ୍ଲାଏ କରାଯାଏ ଦରଖାସ୍ତ ଦିଆଯାଏ ସମସ୍ତେ ସେମିତି ଦରଖାସ୍ତ ଦେଇଥିଲେ ମୁଁ ବି ଦରଖାସ୍ତ ଦେଇଥିଲି ଏବଂ ଆମେ ସବୁ ଯାଇକରି ପୁରୀ ବାହୁଡ଼ା ଯାତ୍ରା ଦିନ ପୁରୀର କୁମ୍ଭକାର ନିଯୋଗ ସମିତି ଯେଉଁ ଅଛି ଆପଣଙ୍କ ଶ୍ରଦ୍ଧାବାଲି ପାଖରେ ତାରି ଛାତ ଉପରେ ରହିକରି ବାହୁଡ଼ା ଯାତ୍ରାର ବିବରଣୀ ଆମେ ସବୁ ଦେଉଥିଲୁ ଆଉ 10-15 ମିନିଟ୍ ଲେଖାଏଁ ତାକୁ ରେକର୍ଡିଂ କରିକି ଅଣା ହୋଇଥିଲା ସମସ୍ତଙ୍କର ତାକୁ ଆକାଶବାଣୀ କଟକରେ ବିଶେଷଜ୍ଞମାନଙ୍କୁ ଡକେଇକି ତାକୁ ଶୁଣାହେଲା ଏବଂ ଶୁଣାହେଲା ପରେ ତା ଭିତରୁ ବଛା ହେଲା ଯେ କିଏ ଯୋଗ୍ୟ କିଏ ଅଯୋଗ୍ୟ ଏବଂ ମୁଁ ତା ଭିତରେ ଯୋଗ୍ୟ ବୋଲି ବିବେଚିତ ହେଇଗଲି ହେଲା ପରେ ତାପରେ ପରେ ମୋର ବଦଳି ବି ହେଇଗଲା ଆକାଶବାଣୀ ଜୟପୁରକୁ ତାପରେ ମୋତେ ପ୍ରଥମ ଥର ପାଇଁ ଯେତେବେଳେ ଡକା ହେଲା 1992 ମୋର ହେବ ସେତେବେଳକୁ ମନେ ପଡୁଛି ଜୟପୁରରୁ ମୁଁ ଆସିଥିଲି ମୁଁ ଦୀର୍ଘ 2 ମାସ କାଳ ଜଗନ୍ନାଥଙ୍କ ସମ୍ପର୍କରେ ଅଧ୍ୟୟନ କରିବା ପରେ ମୁଁ 5 ମିନିଟ୍ ମଧ୍ୟ ମାଇକ୍ରୋଫୋନ୍ରେ କହିପାରିଲି ନାହିଁ ମୋର ସବୁ ବିଦ୍ୟାବୁଦ୍ଧି କୁଆଡ଼େ ହଜିଗଲା ମୁଁ କହିପାରିଲିନି ହୁଏତ ପ୍ରଥମ ଥର ପାଇଁ ମୋର ଗୋଟେ ନର୍ଭସନେସ୍ ହେଇପାରେ
1: ମାଇକ୍ରୋଫୋନ୍ ଫ୍ରାଇଟ୍
0: ହଁ ବାସ୍ ସେଭଳିଆ
1: କିନ୍ତୁ ଆପଣ ତ ମାଇକ୍ରୋଫୋନ୍ ଫ୍ରାଇଟ୍ ହବା କଥା ନୁହେଁ କାରଣ
0: ହବା କଥା ନୁହେଁ କିନ୍ତୁ ପ୍ରଥମ ଥରର ଏଇ ଅଭିଜ୍ଞତା ଥିଲା ମୋର ପ୍ରଥମ ଥର ମୁଁ ଭାବିଲି ମୁଁ 5 ମିନିଟ୍ ତ ଠିକ୍ରେ କହିପାରୁନି ଏ ଧାରା ବିବରଣୀ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ମୁଁ କେମିତି ଦେବି ତ କୌଣସି ମତେ ସେଥର ମୁଁ ନିଜକୁ ଚଳେଇ ନେଇଥିଲି କିନ୍ତୁ ତା ପରେ ପରେ ମହାପ୍ରଭୁଙ୍କର ଅପାର କରୁଣାରୁ ମୁହଁ ଖୋଲିଲା ଏବଂ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରିକରି ଯେତେବେଳେ ଧାରା ବିବରଣୀ ଦେବା ପାଇଁ ମୋ ପାଖକୁ ଖବର ଯାଏ ଯେ ଆପଣ ଏ ବର୍ଷ ଧାରା ବିବରଣୀ ଦେବେ, ସେହି ମୁହୂର୍ତ୍ତରୁ ହିଁ ମୁଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବାକୁ ଆରମ୍ଭ କରେ ଯେ ମୁଁ କିଏ କହିବା ପାଇଁ ଆପଣଙ୍କର କଥା ଆପଣ ମୋ ମୁହଁରେ କହିବେ। ପ୍ରକୃତ ଅନ୍ତରରୁ ମୁଁ ଏ କଥା କହୁଛି, କାରଣ ସେଥିରେ ସାମାନ୍ୟତମ ଅହଙ୍କାର ରଖିଲେ ମଧ୍ୟ ଆପଣ କହିପାରିବେନି। ଏଇଟା ଆଗରୁ ଅନୁଭବୀମାନେ କହିଛନ୍ତି, ମୋର ବି ଅନୁଭବ ସେୟା। ତେଣୁ ଜଗତ ପିତା ବିଶ୍ୱ ନିୟନ୍ତାଙ୍କ ସମ୍ପର୍କରେ ଆମେ କହିବାକୁ ଯାଉଛୁ, ଆମର କି ଜ୍ଞାନ ଅଛି।

0: ତାଙ୍କ ଉପରେ ଆମେ କହିବା। ତେଣୁ ଯୋଉ ଶାସ୍ତ୍ର ଅଛି ତାଙ୍କ ଉପରେ, ସେ ଶାସ୍ତ୍ରକୁ ଆଧାର କରି, ସେ କିମ୍ବଦନ୍ତୀକୁ ଆଧାର କରି, ସେ ଲୋକ କଥାକୁ ଆଧାର କରି, ଆଉ ପରମ୍ପରା ନୀତିକାନ୍ତି ଏସବୁକୁ ଆଧାର କରି ତ ଆମେ ବକ୍ତବ୍ୟ ରଖିବା ସେଠି। ତାପରେ ପରେ ମୁଁ ଦେଖିଲି ଅଦ୍ଭୁତ ଭାବରେ ମୋର କହିବାର ଶକ୍ତି ବଢ଼ିଲା ଏବଂ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବା ଯାହାକୁ କହନ୍ତି ଆଖିରେ ଯାହା ଦେଖିବ ତାକୁ ବର୍ଣ୍ଣନା କରିବ ସେଗୁଡ଼ାକ ସ୍ୱତଃ ହେଇଗଲା। ଆଉ କେମିତି ହେଇଗଲା ତ ମୁଁ ଆଉ କହିପାରିବିନି, କିନ୍ତୁ ସେହି ଦିନଠାରୁ ମୁଁ ନିରବଚ୍ଛିନ୍ନ ଭାବରେ ଧାରା ବିବରଣୀ ତ ଦେଇ ଆସୁଛି।
1: ଯେପରିକି କରୋନା ସମୟରେ, ମହାମାରୀ ସମୟରେ ଯେତେବେଳେ ରଥଯାତ୍ରା କଟକଣା ଭିତରେ ପାଳିତ ହୋଇଥିଲା, ଆମର ଆକାଶବାଣୀ ଷ୍ଟୁଡିଓରେ ମଧ୍ୟ ଆପଣ ଆସି ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରିଥିଲେ ଦୃଶ୍ୟ ମାଧ୍ୟମରେ,
0: ଟେଲିଭିଜନ ସ୍କ୍ରିନ୍ ଦେଖିକରି ଆମେ କହୁଥିଲୁ ସେତେବେଳେ।
1: ଡକ୍ଟର ରଥ, ଆପଣଙ୍କର ନିକଟରେ ଆତ୍ମଜୀବନୀ କୁହନ୍ତୁ କି ମେମୋଏର କୁହନ୍ତୁ, ଯାହା ବି କୁହନ୍ତୁ, ବହି ପ୍ରକାଶିତ ହୋଇଛି ମୋ ଜୀବନ ମୋ ସଂସ୍କୃତି ମୋ ଉପଲବ୍ଧି, 600 ପୃଷ୍ଠା ପାଖାପାଖି ଏକ ପୁସ୍ତକ ଯାହାକୁ ଆମେ କହିପାରିବୁ ଏ ଫ୍ୟାଟ୍ ବୁକ୍। ତ ଆପଣ ଏ ବହିରେ କ'ଣ ଆକ୍ଚୁଆଲି କହିବାକୁ ଚାହିଁଛନ୍ତି, ପ୍ରକୃତରେ କ'ଣ ସେଥିରେ ଆପଣଙ୍କର କହିବାର ଶୈଳୀ ରହିଛି ଏବଂ କୋଉ ବିଷୟରେ ବର୍ଣ୍ଣନା କରିଛନ୍ତି?
0: ବିଷୟ କହିଲେ ସେଭଳି କିଛି ନିର୍ଦ୍ଦିଷ୍ଟ ବିଷୟ ନାହିଁ, ତେବେ ଗୋଟେ କାଳଖଣ୍ଡ ମୋର ଜୀବନ, ଧରନ୍ତୁ ମୋତେ ଏବେ 67 ବର୍ଷ ଚାଲିଛି, ଧରନ୍ତୁ 10 ବର୍ଷରୁ କି 8 ବର୍ଷରୁ ମୁଁ ବୁଦ୍ଧି ଜାଣିଲି, ତେଣୁ ମୋତେ ଏବେ ଯଦି 67-68 ବର୍ଷ ହେଲା, ଦୀର୍ଘ 60 ବର୍ଷ ସ୍ମୃତି ମୋ ଭିତରେ ଜୀବନ୍ତ ଅଛି। ଆଉ ସେ ସ୍ମୃତି ଗୋଟେ ବିବିଧ ପୃଷ୍ଠଭୂମିରେ ସେ ସ୍ମୃତି ସାଉଁଟା ହୋଇଛି, ତେଣୁ ସଂସ୍କୃତିରୁ ସେ ଜ୍ଞାନ ଆସିଛି, ସାହିତ୍ୟରୁ ସେ ଜ୍ଞାନ ଆସିଛି, ଅନୁଭୂତିରୁ ସେ ଜ୍ଞାନ ଆସିଛି, ଏବଂ ଜୀବନର ପରିପକ୍ୱତା ସହିତ ଯାହା ଯାହା ଉପଲବ୍ଧି ଆସିଛି ତାହା ମଧ୍ୟ ସେଥିରେ ଅଛି। ତେଣୁ ମୋର ମନେ ହେଲା ଯେ ମୁଁ ଆଜିକାଲି ସମୟର ଯେଉଁ ପିଲାମାନେ ଶୈଶବ କେମିତି ଥିଲା, ଜୀବନ କେମିତି ଥିଲା ଏବଂ ଜୀବନକୁ କେମିତି ବିବିଧ ମାର୍ଗରେ ବଞ୍ଚାଯାଇପାରେ ଏବଂ ଜୀବନରେ ବିବିଧ ଅନୁଭୂତି କେମିତି ସଂଗ୍ରହ କରାଯାଇପାରେ ଏବଂ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତ ଗୋଟିଏ ଗୋଟିଏ ଅନୁଭୂତି ଉପଲବ୍ଧିର ମୁହୂର୍ତ୍ତ ଏବଂ ଜୀବନ ପ୍ରତି ମୁହୂର୍ତ୍ତରେ ସତ୍ୟର ସନ୍ଧାନ ଦିଏ, ଜୀବନର ପ୍ରତି ଅଭିଜ୍ଞତା ଭିତରେ ସତ୍ୟ ଲୁଚିକି ରହିଥାଏ ଯାହାକୁ ଉଦ୍ଘାଟନ ଆମେ କରିପାରିବା, ଏସବୁ କଥାଗୁଡ଼ାକ ହିଁ ମୁଁ ତା ଭିତରେ ଅନେକ ଜାଗାରେ କିଛି କିଛି ଦାର୍ଶନିକ ବି ହୋଇଯାଇଛି ସେ ବର୍ଣ୍ଣନା
1: ସ୍ୱାଭାବିକ ମଧ୍ୟ
0: କାରଣ ଜୀବନ ଯେତେବେଳେ ପଲ୍ଲବିତ ହୋଇକି ପୁଷ୍ପିତ ହୋଇକି ବର୍ତ୍ତମାନ ପରିପକ୍ୱ ଅବସ୍ଥାକୁ ଆସିଛି, ତେଣୁ ଦାର୍ଶନିକ ଦୃଷ୍ଟିଭଙ୍ଗୀ ତ ସେଥିରେ ଆସିବ ହିଁ। ତେବେ ଗୋଟେ କାଳଖଣ୍ଡର ଗୋଟେ ଇତିବୃତ ବୋଲି ଆପଣ ତାକୁ କହିପାରନ୍ତି, ଯେଉଁ ଭିତରେ ସଂସ୍କୃତି ଅଛି, ସାହିତ୍ୟ ଅଛି, ଜୀବନଧାରା ଅଛି ଏବଂ ବିବିଧ ସ୍ମୃତି ତା ଭିତରେ ସବୁ ଅଛି। ଆକୁ ଗୋଟେ ଜୀବନୀ ଗ୍ରନ୍ଥ ବୋଲି ନ କହିକରି ମୁଁ ଆକୁ ଗୋଟେ ସ୍ମୃତିଲେଖ ବୋଲି କହୁଛି ଏବଂ ସେ ସ୍ମୃତିଲେଖରେ ଆକାଶବାଣୀର ବିବିଧ ଆକାଶବାଣୀ କେନ୍ଦ୍ରରେ କାର୍ଯ୍ୟ କରିବାର ଯେଉଁ ଅଭିଜ୍ଞତା, ସେ ଅଭିଜ୍ଞତା ମଧ୍ୟ ଅଛି ଏବଂ ଲୋକମାନେ ଆକାଶବାଣୀକୁ କୋଉ ଦୃଷ୍ଟିରେ ବିଚାର କରନ୍ତି, ଅନେକ ସମୟରେ ଆକାଶବାଣୀ ସମ୍ପର୍କରେ ଅନେକ ଅପପ୍ରଚାର କୁଚ୍ଛା ମଧ୍ୟ ଶୁଣିବାକୁ ମିଳେ, ସେ କୁଚ୍ଛାଗୁଡ଼ା କେତେ ଅମୂଳକ ସେ କଥା ବାହାରେ ରହିକରି ଲୋକମାନେ କହନ୍ତି, ସେ କଥା ମୁଁ ସ୍ୱଷ୍ଟ ଭାବରେ ମଧ୍ୟ ସେଥିରେ ଲେଖିଛି। ଏବଂ ଆକାଶବାଣୀରେ କାର୍ଯ୍ୟ କରିବାଟା କିଭଳି ଭାବରେ ଗୋଟିଏ ସେବା ଏବଂ ଆକାଶବାଣୀରେ କାର୍ଯ୍ୟଟାକୁ ଯଦି ସେବା ଭାବରେ ଗ୍ରହଣ କରାଯାଏ ତାହେଲେ କେତେ ଅଫୁରନ୍ତ ଆନନ୍ଦ ସେ ଦିଏ ଏବଂ ଲୋକସେବା କରିବାର କେତେ ଗୋଟେ ବ୍ୟାପକ ପରିସର ସେ ଉନ୍ମୁକ୍ତ କରିଦିଏ, ସେ ସବୁ କଥାଗୁଡ଼ାକ ମୋର ଯାହା ଜୀବନରେ ମୁଁ ଅନୁଭବ କରିଛି। ବିବିଧ ଆକାଶବାଣୀ କେନ୍ଦ୍ର, ଆକାଶବାଣୀ ଜୟପୁର ହେଲା, ସମ୍ବଲପୁର ହେଲା, ଭବାନୀପାଟଣା ହେଲା, ବରହମପୁର ହେଲା, କଟକ ହେଲା, ଏସବୁରେ କାର୍ଯ୍ୟ କରିକି ଯେଉଁ ଅଭିଜ୍ଞତା ମୁଁ ସଂଗ୍ରହ କରିଛି ଆଉ ଯେଉଁ ଅନୁଭବ ମୁଁ ପାଇଛି ତାକୁ ହିଁ ବାଣ୍ଟିବାକୁ ଚେଷ୍ଟା କରିଛି ସେ ପୁସ୍ତକ ଭିତରେ।
1: ଆପଣ ଯେତେବେଳେ ଏ ବହି ପ୍ରକାଶିତ ହେଲା, ପୁଣି ଥରେ ଆକୁ ଆପଣ ପଢ଼ିଥିବେ, କାରଣ ଆପଣଙ୍କର ମାନସ ସନ୍ତାନ ଏ ବହି, ତ ସେତେବେଳେ ଆପଣଙ୍କ ମନରେ ଏମିତି ସୃଷ୍ଟି ହୋଇଛି କି ଭାବନା ମୁଁ ଯାହା କହିବାକୁ ଚାହୁଁଥିଲି ବୋଧହୁଏ କୋଉଠି ଗୋଟେ ଛାଡ଼ିଗଲି, ଏମିତି ବି ହୁଏ?
0: ହଁ, ସେଟା ତ ହୁଏ, କାରଣ ସବୁ ରଚନା ଗୁଡ଼ାକ ଲେଖା ସରିଗଲା ପରେ ଗୋଟେ ଅପୂର୍ଣ୍ଣତା ବୋଧ ହିଁ ଲେଖକଙ୍କୁ ଗ୍ରାସ କରେ। ଆପଣ ବି ଜଣେ ଲେଖକ, ଆପଣ ବି ଜଣେ ଆଲୋଚକ, ଆପଣ ବି ଇଂରାଜୀ ସାହିତ୍ୟର ଛାତ୍ର, ତେଣୁ ଲେଖାଟା ଲେଖି ସାରିଲା ପରେ ଅପୂର୍ଣ୍ଣ ହିଁ ଲାଗେ। ସେ ଅପୂର୍ଣ୍ଣତା ବି ମୋତେ ଅଛି, କିନ୍ତୁ ମୁଁ ଭାବେ ନାହିଁ କେବେ ମଧ୍ୟ ଗୋଟେ ମୋର ପଶ୍ଚାତ୍ତାପ ନାହିଁ କି ମନ ଭିତରେ କେମିତି ଅବଶୋଷ ନାହିଁ ଯେ ଅନେକ କଥା ମୋର କହିବାର ଥିଲା ମୁଁ ଆଉ କହିପାରି ନାହିଁ, ସବୁ କଥା କ'ଣ କୁହାଯିବା ଦରକାର କି?
1: ଆଉ ଗୋଟେ ମୋର ଛୋଟ ପ୍ରଶ୍ନ, ଯଦି ଆପଣଙ୍କୁ ଆକାଶବାଣୀରେ ପୁଣି ଥରେ ନିଯୁକ୍ତି ଦିଆଯାଏ, ଯେ କଞ୍ଜେଙ୍କ୍ଚର, ତ ଆପଣ କୋଉ କାମଟିକୁ ଡିଫରେଣ୍ଟଲି କରିବେ, ଯାହା ଆପଣ କରିଛନ୍ତି ତାକୁ ଭିନ୍ନ ଉପାୟରେ କରିବେ?
0: ଶୁଣନ୍ତୁ ତରୁଣ ବାବୁ, ଆମେ କେବଳ ଆକାଶବାଣୀ କଟକରେ କାମ କରିଛେ, ଆପଣ ମଧ୍ୟ ଗୋଟେ ସ୍ଥାନୀୟ କେନ୍ଦ୍ରରେ କାମ କରିଛନ୍ତି, ଆକାଶବାଣୀ ବାରିପଦା ଭଳି କେନ୍ଦ୍ରରେ, ଆଉ ଆକାଶବାଣୀ କଟକ କେନ୍ଦ୍ରରେ କାମ କରିବାର ଅଭିଜ୍ଞତା ଭିନ୍ନ ଏବଂ ଛୋଟ କେନ୍ଦ୍ର, ସ୍ଥାନୀୟ କେନ୍ଦ୍ରମାନଙ୍କରେ କାମ କରିବାର ଅଭିଜ୍ଞତା ଭିନ୍ନ। ଆକାଶବାଣୀ କେନ୍ଦ୍ରରେ ଆମେ କେନ୍ଦ୍ରରେ ବସିକରି କାର୍ଯ୍ୟ କରୁ, କିନ୍ତୁ ଛୋଟ କେନ୍ଦ୍ରମାନଙ୍କରେ ବ୍ରହ୍ମପୁର ହେଲା, କେଉଁଝର ହେଲା, ବାରିପଦା ହେଲା, ସେଇଠି କେନ୍ଦ୍ରରେ ବସିଲେ କାର୍ଯ୍ୟ

0: ହୁଏ ନାହିଁ, ସେଠି ଲୋକଙ୍କ ଭିତରକୁ ଯିବାକୁ ପଡ଼େ। ତେଣୁ ମୁଁ ଆକାଶବାଣୀ ବ୍ରହ୍ମପୁରରେ ଯେଉଁ ଦୁଇଟା ଥରରେ 8 ବର୍ଷ କାମ କଲି ଏବଂ ଏପରିକି ଭବାନୀପାଟଣାରେ ଯେଉଁ କାମ କଲି, ଲୋକଙ୍କ ଭିତରକୁ ଯାଇକରି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାର ଯେଉଁ ଆନନ୍ଦ ଏବଂ ବିପୁଳ ଲୋକ ଜୀବନ ସହିତ ସମ୍ପର୍କିତ ହେବାର ଯେଉଁ ଅଭିଜ୍ଞତା, ସେ ଅଭିଜ୍ଞତାର ଆନନ୍ଦ ଯିଏ ପାଇଛି ସେ ଜାଣେ। ତେଣୁ ମୁଁ ଯଦି ଆପଣଙ୍କ କଥାରେ ଯଦି ଆକାଶବାଣୀରେ ପୁଣି କାର୍ଯ୍ୟ କରିବାର ମୋତେ ସୁଯୋଗ ମିଳେ, ଯାହା ଏକ ବାସ୍ତବ କଳ୍ପନା ବୋଲି କୁହାଯାଇପାରେ, ତଥାପି ଆମେ ତଳେ ଆଲୋଚନା କରୁଛେ, ମୁଁ ଚାହିଁବି ମୋତେ କୌଣସି ଗୋଟେ ଆକାଶବାଣୀର ଛୋଟ କେନ୍ଦ୍ରରେ ଅବସ୍ଥାପିତ କରାଗଲେ ମୁଁ ଲୋକଙ୍କ ଭିତରେ ବସିବି, ଲୋକଙ୍କର ସୁଖ ଦୁଃଖ ହାନି ଲାଭ ତାଙ୍କର ଆଶା ଆକାଂକ୍ଷା ଏସବୁକୁ କେମିତି ସାଉଣ୍ଟିକରି ଆଣିକରି ଆକାଶବାଣୀର ମାଇକ୍ରୋଫୋନ ମାଧ୍ୟମରେ ତାକୁ ପୁଣି ଲୋକଙ୍କୁ ଶୁଣେଇବି।
1: ଆପଣ ଯେଉଁ କଥା କହୁଛନ୍ତି ସେ ହିଁ ତ ଲକ୍ଷ୍ୟ ସ୍ଥାନୀୟ ବେତାର କେନ୍ଦ୍ରର, ହୁଏତ ତାହା ପରିପୂରଣ ହୋଇପାରୁ ନାହିଁ, କିନ୍ତୁ ଶତକଡ଼ା 70% କାର୍ଯ୍ୟକ୍ରମ ଲୋକଙ୍କ ଭିତରେ ଯାଇକି କରିବା କଥା।
0: ବାସ୍ ବାସ୍, ଆମେ ସେ କରିଥିଲୁ ମଧ୍ୟ ପରୀକ୍ଷାମୂଳକ ଭାବରେ ତାକୁ କରିକିରି, ସେଥିରୁ ବହୁତ ଆନନ୍ଦ ଆମେ ପାଇଛୁ। କାରଣ ଆଜିକାଲି ମାସ୍ ମିଡିଆର ଯେଉଁ ବିସ୍ଫୋରଣ, ତେଣୁ ବଡ଼ ବଡ଼ ମାଧ୍ୟମ ଲୋକଙ୍କ ପାଇଁ ଅପହଞ୍ଚ ନାହିଁ, କିନ୍ତୁ ଯେଉଁମାନେ ସମାଜର ବହୁ ତଳେ ଅଛନ୍ତି, ଧରନ୍ତୁ କୋରାପୁଟ ହେଲା, ଫୁଲବାଣୀ ହେଲା, କୋରାପୁଟର ଆଜି ମଧ୍ୟ ଅନେକ ଅଞ୍ଚଳ ଅପହଞ୍ଚ ହୋଇକରି ଅଛି।
1: ଠିକ୍ କଥା।
0: ତେଣୁ ସେ ଅଞ୍ଚଳର ଲୋକଙ୍କ କଥା କିଏ କହିବ? ତେଣୁ ଆମେ ବଡ଼ ବଡ଼ ଟେଲିଭିଜନ କଥା, ବଡ଼ ବଡ଼ ରେଡିଓ ମାଧ୍ୟମ କଥା ଛାଡ଼ିକରି ଏଭଳି ଗୋଟେ ରେଡିଓରେ ଆମେ କାମ କରିବା ଯେଉଁଥିରେ କି ସାଧାରଣ ଲୋକଙ୍କୁ ଆମେ ସାଉଣ୍ଟିକରି ରେଡିଓକୁ ଆଣିବା, ମୋର ସେହି ଇଚ୍ଛା, ସେଇଥିରୁ ହିଁ ମୋତେ ବେଶୀ ଆନନ୍ଦ ମିଳିଥିଲା। ଆଉ ଏବେ ଯଦି ସେ ପ୍ରକାର ସୁଯୋଗ ମିଳେ ମୁଁ ସେୟା ହିଁ ଚାହିଁବି।
1: ଅବସର ଜୀବନରେ ଆପଣ ବର୍ତ୍ତମାନ କିଭଳି ସମୟ କାଟୁଛନ୍ତି? ଲେଖାଲେଖି ତ କରୁଛନ୍ତି
0: ନିଶ୍ଚୟ,
1: ଯାହାର ପ୍ରତିଫଳନ ଏ ଆତ୍ମଜୀବନୀରେ ଆମେ ଦେଖୁଛୁ, କିନ୍ତୁ ଏତଦ୍ ବ୍ୟତୀତ ଆଉ କ'ଣ କରନ୍ତି?
0: ଆଉ ଗୋଟିଏ କଥା ମୁଁ ଆପଣଙ୍କୁ କହିଦେଉଛି, ତ ଅନୁଚିନ୍ତା କଥା ପଢ଼ିଥିଲା, ଅନୁଚିନ୍ତା ମୋର 4 ଖଣ୍ଡ ବହି ଆକାରରେ
1: ପ୍ରକାଶିତ ହୋଇଛି ଏବଂ ଆପଣଙ୍କ ନାଟକ ବହି ମଧ୍ୟ
0: ବେତାର ନାଟକ ମଧ୍ୟ ପ୍ରକାଶିତ ହୋଇଛି,
1: ସନାତନର
0: ସ୍ୱର୍ଗ ଏବଂ ଅନ୍ୟାନ୍ୟ ନାଟକ, ଆଉ 3-4 ଖଣ୍ଡ ଅନୁଚିନ୍ତା ପୁସ୍ତକ ମଧ୍ୟ ପ୍ରକାଶିତ ହେବ ବୋଲି ସେଗୁଡ଼ାକ ପ୍ରସ୍ତୁତି ପଥରେ
1: ଅଛନ୍ତି।
0: ଆଉ ସମୟ କେମିତି କଟୁଛି ବୋଲି କହୁଥିଲେ, ସମୟ ହେଉଛି ଆପଣା ଲୋକଙ୍କ ପାଖକୁ ଯିବା, ବନ୍ଧୁମାନଙ୍କ ସହିତ ମିଶିବା, ଆଉ ଅବସର ସମୟରେ କିଛି ଆଧ୍ୟାତ୍ମିକ ଗ୍ରନ୍ଥକୁ ଅଧ୍ୟୟନ କରିବା ନିବିଷ୍ଟ ଭାବରେ, ଯେଉଁଟାକ ଅନ୍ୟ ସମୟରେ କରି ହେଇନି। ଆମେ ଏମିତି ପାସିଂ ଭାବରେ ଆମେ ଗୀତା ପଢ଼ିଛୁ, ଉପନିଷଦ ପଢ଼ିଛୁ, କିନ୍ତୁ ଆଉ ଟିକେ ନିବିଷ୍ଟ ହୋଇକରି ତାକୁ ପଢ଼ିବା, ଆଉ ଆତ୍ମଚିନ୍ତନରେ ଟିକେ ରହିବା ଏବଂ ନିଜର ଅସଲ ସ୍ୱରୂପ ସହିତ ଟିକେ ପରିଚୟ ହେବା, ଆଉ ଏ ସ୍ଥୂଳ ଜଗତ ବାହାରେ ଗୋଟେ ସୂକ୍ଷ୍ମ ଜଗତ ଅଛି, ସେ ଜଗତ ସହିତ ଆମର ସମ୍ପର୍କ କ'ଣ ଏବଂ ଆମର ଆତ୍ମା କ'ଣ ଏବଂ ପରମାତ୍ମା କ'ଣ, ତାଙ୍କ ସହିତ କେମିତି ଆମେ ଯୋଡ଼ି ହୋଇପାରିବା, ଆମେ ଗୋଟେ ସାମଗ୍ରିକତାର ଗୋଟେ ଅଂଶ, ତେଣୁ ସମଗ୍ରଟା ଆମ ଭିତରେ ଅଛି ଏବଂ ଆମେ ହିଁ ସମଗ୍ର ଭିତରେ ଅଛେ, ଏହି ପ୍ରକାର ଗୋଟେ ଭାବନା ଭିତରେ
1: ନିଧିଧ୍ୟାସନ ଯେଉଁଟାକୁ କହନ୍ତି,
0: ନିଧିଧ୍ୟାସନ ଆପଣ ଦେଖନ୍ତୁ, ବେଦାନ୍ତ କହିଲେ ଯେ ଆତ୍ମାଙ୍କୁ ଆପଣ କେମିତି ଜାଣିବେ, ଆତ୍ମାଙ୍କୁ ଜାଣିବେ ସେ 3ଟି କଥା କହିଛନ୍ତି ସେଥିରେ, ଯେ ଆତ୍ମା ବାହାରେ ଶ୍ରୋତବ୍ୟମ୍, ମନ୍ତବ୍ୟମ୍ ଏବଂ ନିଧିଧ୍ୟାସିତବ୍ୟମ୍। ଶ୍ରୋତବ୍ୟମ୍ ଶୁଣିବେ କାହା ପାଖରୁ ଶୁଣିବେ? ନା ଗୁରୁଙ୍କର ମୁଖରୁ ଶୁଣିବେ। ଗୁରୁଙ୍କ ମୁଖରୁ କାହିଁକି ଶୁଣିବେ? ନା ଗୁରୁ ସେ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ଏବଂ ଗୁରୁଙ୍କର ସେ ଉପଲବ୍ଧି ଅଛି, ସେ ଜାଣନ୍ତି, ତେଣୁ ତାଙ୍କ ପାଖରୁ ଆପଣ ଶୁଣିବେ। ଶାସ୍ତ୍ରରୁ ପଢ଼ିଲେ ହେବନି, ବହିରୁ ପଢ଼ିଲେ ହେବନି, ବହିରୁ ପଢ଼ିପାରନ୍ତି କିନ୍ତୁ ତାଙ୍କ ମୁଖରୁ ଶୁଣିବାକୁ ପଡ଼ିବ। ତାପରେ ଯାହା ଶୁଣିଲେ ତାକୁ ମନନ କରିବେ, ମନ୍ତବ୍ୟ କରିବେ, ମନନ କରିବା ଫଳରେ ଆପଣଙ୍କ ଭିତରେ ତାହା ବଦ୍ଧମୂଳ ହେବ। ଏବଂ ନିଧିଧ୍ୟାସନ ପର୍ଯ୍ୟାୟରେ କ'ଣ କରିବେ? ନିଧିଧ୍ୟାସନ ପର୍ଯ୍ୟାୟଟା ହେଉଛି ଯେ ଆପଣଙ୍କ ବିପରୀତ ଭାବନାଟା ଦୂରୀକରଣ ହେବ। ବିପରୀତ ଭାବନା କ'ଣ? ଯେ ମୁଁ ଏ ଶରୀର, ଏଇଟା ହେଲା ବିପରୀତ ଭାବନା। ପ୍ରକୃତରେ ମୁଁ ଶରୀର ନୁହେଁ, ମୁଁ ଶରୀରୀ, ମୁଁ ଆତ୍ମା, ମୁଁ ଦେହ ନୁହେଁ। ଏଇ ଯେଉଁ ବିପରୀତ ଭାବନା, ମାନେ ଜନ୍ମ ଜନ୍ମର ସଂସ୍କାର ଫଳରେ ଆମର ଯେଉଁ ଶରୀର ଜ୍ଞାନଟା ବଦ୍ଧମୂଳ ହୋଇଯାଉଛି, ଆତ୍ମଜ୍ଞାନଟା କ୍ଷୀଣ ହୋଇଯାଉଛି, ଏ ବିପରୀତ ଭାବନାଟା ଦୂରୀକରଣ ହୋଇଯିବ ନିଧିଧ୍ୟାସନରେ। ତେଣୁ ଏ 3ଟି ପର୍ଯ୍ୟାୟରେ ଗଲେ ଗୋଟେ ଅଲଗା ଆନନ୍ଦ ମିଳେ ଏବଂ ମୁଁ କହିପାରିବିନି ଯେ ସବୁବେଳେ ସେ କ୍ଷେତ୍ରରେ ରହୁଛି ବୋଲି, କିନ୍ତୁ ମନ ଭିତରେ ଏସବୁ
1: ସେଇ ବ୍ରହ୍ମାନନ୍ଦ ମିଳିବା ଉଚିତ
0: ଉଚିତ।
1: ଶାନ୍ତନବାବୁ, ଆପଣଙ୍କର ଅଭିନିବେଶ ସେହିଭଳି ରହିଥାଉ, ଆପଣ ଏହିଭଳି ସୁସ୍ଥ ନିରାମୟ ଜୀବନଯାପନ କରନ୍ତୁ, ଆମକୁ ମଧ୍ୟ ମାର୍ଗଦର୍ଶକ ହିସାବରେ ସାହାଯ୍ୟ କରନ୍ତୁ, ଆପଣଙ୍କର ଅନୁଚିନ୍ତାର ସ୍ୱର ସବୁବେଳେ ଶୁଭୁଥାଉ, ଆପଣଙ୍କର ଭାଷ୍ୟକାର ଜୀବନ ସେମିତି ପ୍ରବାହିତ ହୋଇଥାଉ। ଆପଣ ଆଜି ଆମକୁ ସମୟ ଦେଲେ, ଆମର ସ୍ମୃତିର ପାହାଚ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ଜୀବନ୍ତ କରିଥିବେ ବୋଲି ମୁଁ ଆଶା କରୁଛି। ଆମର ଶ୍ରୋତା ଭାଇ ଭଉଣୀମାନେ ଉପକୃତ ହେବେ ଏବଂ ଆମକୁ ଚିଠି ଲେଖିବେ, ଆଉ ଆପଣ ଆମକୁ ସମୟ ଦେଇଛନ୍ତି, ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ମୁଁ ଆକାଶବାଣୀକୁ, ମୋର ତ ଆକାଶବାଣୀ ମୋର ପ୍ରିୟ ସଂସ୍ଥା, ମୁଁ ଆକାଶବାଣୀକୁ କୃତଜ୍ଞତା ତ ଜ୍ଞାପନ କରିବି, ମୋର ଅଗଣିତ ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଧ୍ୟ ମୁଁ ଏପର୍ଯ୍ୟନ୍ତ ମନରେ ରଖିଛି, ସେମାନେ ମୋର ସ୍ମୃତିର ଗୋଟେ ବିରାଟ ଅଂଶ ଏପର୍ଯ୍ୟନ୍ତ ଅକ୍ତିଆର କରି ରଖିଛନ୍ତି, ସେମାନଙ୍କୁ ମଧ୍ୟ ମୁଁ ପ୍ରଣାମ ଜଣାଉଛି। ଆଉ ଜୀବନର ଅପରାହ୍ନରେ

ଏକମାତ୍ର ବିଚାର ଯେ ମନ ଭିତରେ ଥିବା ସମସ୍ତ କଳୁଷ କାଳିମା ଏଗୁଡ଼ାକ ସଫା ହୋଇଯାଉ ଏବଂ ସଂସାରରୁ ଗଲାବେଳକୁ ଗୋଟେ ସ୍ୱଚ୍ଛ ପବିତ୍ର ମନ ପବିତ୍ର ଆତ୍ମା ନେଇକରି ଆମେ ସଂସାରର ବିଦା ନେବା ଆଉ ସମସ୍ତେ ଯେତେ ଯାହା ପ୍ରତି କିଛି ଅଭିଗୁଣ ଅଛି ଅଶ୍ରଦ୍ଧା ଅଛି ସେଗୁଡ଼ା ସବୁ ଲୋପ ପାଇକରି ସମସ୍ତେ କେମିତି ଭଲରେ ସୁଖ ଶାନ୍ତିରେ ରହନ୍ତୁ ଏବଂ ସମସ୍ତଙ୍କର ଉନ୍ନତି ହେଉ ଏ ପ୍ରକାର ଗୋଟେ କାମନା କରି ମୁଁ ଆପଣଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି ନମସ୍କାର।

ଜୀବନ ଯାତ୍ରାରେ ଅନେକ ମୋଡ଼ ଆସେ ଆଉ ସେହି ମୋଡ଼ ଜୀବନର ଗତିପଥକୁ ବଦଳାଇ ଦିଏ। ଆକାଶବାଣୀର ଅନୁଚିନ୍ତାର ସ୍ୱରଠାରୁ ଆରମ୍ଭ କରି ପୁସ୍ତକର ପୃଷ୍ଠାରେ ଲେଖାହୋଇଥିବା ତାଙ୍କର ଆତ୍ମଜୀବନୀ ପର୍ଯ୍ୟନ୍ତ ଡକ୍ଟର ଶାନ୍ତନୁ କୁମାର ରଥଙ୍କ ଅନୁଭବ ଆମ ପାଇଁ ଏକ ଅମୂଲ୍ୟ ଧନ। ଗୁରୁଜନମାନଙ୍କଠାରୁ ଶିଖିବାର ତାଙ୍କର ଭାବନା, ଅନୁଚିନ୍ତା ଭଳି କାର୍ଯ୍ୟକ୍ରମରେ ତାଙ୍କର ଅବଦାନ ସବୁ ମିଶି ଯେମିତି ଆମକୁ କୁହେ, ସଫଳତା କେବଳ ପ୍ରତିଭାରେ ନୁହେଁ, ନମ୍ରତା ଆଉ ଅବିରତ ପ୍ରୟାସରେ ଲୁଚିଥାଏ। ଶୁଣିଲି ଆକାଶବାଣୀ କଟକର ଅଭିଲେଖାଗାରରୁ ସଂଗୃହୀତ ଆକାଶବାଣୀ କଟକ ଏବଂ ଦୂରଦର୍ଶନର ଅବସରପ୍ରାପ୍ତ କେନ୍ଦ୍ର ନିର୍ଦ୍ଦେଶକ ତଥା ବରିଷ୍ଠ ସାହିତ୍ୟ ସାଧକ ଡକ୍ଟର ଶାନ୍ତନୁ କୁମାର ରଥଙ୍କ ସହ ସାକ୍ଷାତକାରର ଦ୍ୱିତୀୟ ଭାଗ। ତାଙ୍କୁ ଭେଟିଥିଲେ ତରୁଣକାନ୍ତି ରାଉତ। ଶ୍ରୋତାବନ୍ଧୁ, ସ୍ମୃତିର ପାହାଚ କାର୍ଯ୍ୟକ୍ରମ ତ ଶୁଣିଲେ, ତେବେ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ସ୍ମୃତିର ପାହାଚ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ ପିନ୍କୋଡ୍ 753001। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ଆଉ କିଛି ସ୍ମୃତି ଆଉ ଅନୁଭୂତି ନେଇ ଆମେ ପୁଣି ଆସିବୁ ଆଗାମୀ ରବିବାର ସନ୍ଧ୍ୟା 5ଟା ସମୟରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
3: ଠିକ ଲାଗୁନି, ସ୍କାମ ବି ହେଇପାରେ। APK

0: ନମସ୍କାର ଶ୍ରୋତା ବନ୍ଧୁ, ଶୁଭ ସନ୍ଧ୍ୟା। ଆଜି ସନ୍ଧ୍ୟାରେ ସମ୍ପର୍କ ଅଗଣାକୁ ଆପଣଙ୍କୁ ସାଦରେ ସ୍ୱାଗତ କରୁଛି। ମୁଁ ଉପସ୍ଥାପିକା ପ୍ରୀତି
1: ଆଉ ମୁଁ ପ୍ରତୀକ୍ଷା।
0: ଜାଣିଛ ପ୍ରତୀକ୍ଷା, ସାନ ବେଳୁ ରାତିରେ ତାରାଭର୍ତ୍ତି ଆକାଶକୁ ଅନେକ ବେଳ ଯାଏ ମୁଁ ଚାହିଁ ରହୁଥିଲି। ସେତେବେଳେ ଜାଣିନଥିଲି ଆକାଶର ତାରା ପରି ମୁହୂର୍ତ୍ତମାନେ ବି ଲିଭିଯାନ୍ତି ଦିନେ ମନ ଆକାଶରୁ।
1: ହଁ ପ୍ରୀତି, ଏଇ ଦେଖୁନ ଆଜିକୁ ମିଶେଇ ବର୍ଷର 130 ସନ୍ଧ୍ୟା ବିତିଗଲାଣି। ଏଇ ଅଛି ଏଇ ନାଇର ଆବେଗ ଓ ଆସକ୍ତି ଭିତରେ ମୁହୂର୍ତ୍ତମାନେ ଖେଳୁଥାନ୍ତି ଥିବା ନଥିବାର ଖେଳ।
0: ସମୟର ଛକାପଞ୍ଝା ଭିତରେ ମନର ମାନଚିତ୍ରଟିଏ ଆଙ୍କିବା କ'ଣ ସହଜ କଥା କି? ଏଠି ତ କ୍ଷଣ କ୍ଷଣକେ ଘଟେ ଅନେକ ପରିବର୍ତ୍ତନ। ଅଜ୍ଞାତ ଆକାଶ ପରି ମନର ମାନଚିତ୍ର ବି ଅସ୍ଥିର ଆଉ ଢଳ ଢଳ ପ୍ରତିକ୍ଷଣ, କେବେ ଏଇଠି ତ କେବେ ସେଇଠି ମନ।
1: ସେଥିରେ ପୁଣି ସମୟର ଚୋରାବାଲି ଉପରେ ସ୍ମୃତିର ସୌଧ ଧୀରେ ଧୀରେ ଭୁଷୁଡ଼ି ଯାଉଥାଏ। ଝାପ୍ସା ହେଉଥାନ୍ତି ଚିହ୍ନା ମୁହଁ, ହାତ ଛଡ଼ା ହେଉଥାଏ ସମୟ।
0: ଏଇ ସମୟର ଧାଁଦୌଡ଼ ଭିତରେ କେତେବେଳେ ଆଲୋକକୁ ତ କେତେବେଳେ ପୁଣି ଅନ୍ଧାରକୁ ଭଲ ପାଏ ମଣିଷ। ଅନ୍ଧାରର ଆପଣପଣ ବି ଢେର ନୁହେଁ।
1: ଠିକ୍ କଥା ପ୍ରୀତି, ଜୀବନର ଛାଇ ଆଲୁଅର ଖେଳ ଭିତରେ ବେଳେବେଳେ ଅନ୍ଧାର ବି ଖୁବ୍ ଆପଣାର ଲାଗେ। ଠିକ୍ ଲୁହ ପରି, ନିଶ୍ୱାସ ପରି ଖୁବ୍ ଆପଣାର।
0: ସେଇ ଅନ୍ଧାରରେ ଅସଜଡ଼ା ଜୀବନର ଜରାୟୁରୁ ଉତ୍ତରି ଆସୁଥାଏ ନଗ୍ନ ସତ୍ୟ ସବୁ, ଆତ୍ମଚେତନା ହୁଏ। ମଣିଷ ଖୋଜୁଥାଏ ଏହି ମୁହୂର୍ତ୍ତମାନଙ୍କୁ ମୁହୁର୍ମୁହୁ ଧାଇଁ।
1: ହଁ ପ୍ରୀତି, ଆଉ କେବେ କେବେ ବର୍ତ୍ତମାନ ଅପେକ୍ଷା ଅତୀତର ଆଲିଙ୍ଗନରେ ହିଁ ଉଷ୍ମତାକୁ ସାଉଁଟେ ମଣିଷ। ଅବଶିଷ୍ଟ ମୁହୂର୍ତ୍ତମାନଙ୍କୁ ସେଇ ସ୍ମୃତିର ନିବିଡ଼ତାରେ କଟାଇ ଦେବାକୁ ଚାହେଁ।
0: ଶେଷରେ ମଣିଷ ସ୍ୱୀକାର କରେ ଯେ ଯାହା ବିତିଯାଇଛି ସେ ସ୍ମୃତି ସବୁ ଜୀବନର ଶେଷ ଯାଏ ଅନ୍ତରଙ୍ଗ ଆଉ ନିବିଡ଼। ସେଇ ଉଷ୍ମତାକୁ ଆଶ୍ରା କରି ସରିଯାଉଥାଏ ରାତି।

0: ଏମିତି ବିରହର ଆତୁରତା କେବେ ଆମକୁ କଷ୍ଟ ନ ଦେଉ ବୋଲି କଥାକୁହା ମଣିଷମାନେ କଥା ସବୁ ଲେଖି ପଠାଇବା ଆରମ୍ଭ କରିଥିଲେ।
1: ସମ୍ପର୍କର ସେହି ପ୍ରଥା ଆଜି ବି ପ୍ରଚଳିତ। ଯେମିତି ଆପଣ ଲେଖି ପଠାଉଥାନ୍ତି ଆମ ସପ୍ତାହ ସାରା ପ୍ରଚେଷ୍ଟାର ପ୍ରତ୍ୟୁତ୍ତର,
0: କାର୍ଯ୍ୟକ୍ରମ ସବୁ କେଉଁଠି ଛୁଇଁଛି, କେଉଁଠି ହଜାଇଛି, କେଉଁଠି ଖୁସି ଦେଉଛି, ଏସବୁର ବିବରଣୀ ଅବ୍ୟକ୍ତ ହିଁ ରହିଯାଇଥାନ୍ତା ଯଦି ନଥାନ୍ତା ଆଜିର ଏହି ସମ୍ପର୍କ ଅଗଣା, ଯଦି ନଥାନ୍ତା ଏହି ଚିଠି ପତ୍ର।
1: ତାହେଲେ ଆପଣଙ୍କ ହାତଲେଖା ଚିଠିର ପସରା ଖୋଲିବା ଆଉ ଆଗେଇ ନେବା ଆଜିର କାର୍ଯ୍ୟକ୍ରମ ଧାରା।
0: ତେବେ ପ୍ରୀତି, ଆଜିର ଆମର ପ୍ରଥମ ଚିଠିଟି ଆସିଛି ଲତାହରଣ କାକଟପୁର ପୁରୀରୁ, ଏବଂ ଚିଠିଟି ଲେଖି ପଠାଇଛନ୍ତି ଆମ ପ୍ରିୟ ଶ୍ରୋତା କବିରାଜ ପରିଡ଼ା।
1: କବିରାଜ ଭାଇଙ୍କୁ ଆଜିର ସମ୍ପର୍କ ଚିଠିପତ୍ର କାର୍ଯ୍ୟକ୍ରମକୁ ସାଦର ସ୍ୱାଗତ କରିବା ସହିତ ପଢ଼ିନେବା ପ୍ରତୀକ୍ଷା ଯେ ସେ ତାଙ୍କ ମତାମତରେ କ'ଣ ଲେଖିଛନ୍ତି।
0: ହଁ ପ୍ରୀତି, କବିରାଜ ଭାଇ ଆମକୁ ସ୍ନେହ ଦେଇ ଯୁବବାଣୀରୁ ସାଉଁଟିଥିବା କିଛି କିଛି ସ୍ମୃତି ବଖାଣିଛନ୍ତି। ଭାଇ ଲେଖିଛନ୍ତି, ଏପ୍ରିଲ ମାସ 24 ତାରିଖରେ ପ୍ରଚାର କରାଯାଇଥିବା ଚିଠିରେ ଚିଠିରେ ମନର ଗୀତ କାର୍ଯ୍ୟକ୍ରମଟି ସେ ଖୁବ୍ ଉପଭୋଗ କରିଥିଲେ, ସେଥିପାଇଁ ଉପସ୍ଥାପିକା ତେଜସ୍ୱିନୀ ଅପା ଏବଂ ବିଶ୍ୱଜିତା ଅପାଙ୍କୁ ପ୍ରଶଂସା କରିଛନ୍ତି। ଏବଂ ପରେ ପରେ 25 ଏପ୍ରିଲ କ୍ୟାମ୍ପସ ବିଚିତ୍ରାରେ KMVB ବିଦ୍ୟାଳୟରେ ଆୟୋଜିତ ହୋଇଥିବା ଆକାଶବାଣୀ @90 କ୍ୱିଜ୍ କାର୍ଯ୍ୟକ୍ରମ ତାଙ୍କୁ ବେଶ୍ ଭଲ ଲାଗିଥିଲା। ପରବର୍ତ୍ତୀ କ୍ରମରେ 26 ତାରିଖର ଫୋନ୍ ଇନ୍ ସମ୍ପର୍କର ସୁନ୍ଦର ପରିଚାଳନା ପାଇଁ ପ୍ରୀତି ଅପା ଏବଂ ତେଜସ୍ୱିନୀ ଅପାଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ଭାଇ। ସେହିପରି 30

0: ଏପ୍ରିଲ୍ରେ ପ୍ରଚାରିତ ସୋପାନ କାର୍ଯ୍ୟକ୍ରମରେ ଶାନ୍ତନୁ ନାୟକଙ୍କ ସହିତ ସାକ୍ଷାତକାରଟି ତାଙ୍କୁ ଖୁବ୍ ହୃଦୟସ୍ୱର୍ଶୀ ଏବଂ ମନମୁଗ୍ଧକର ଲାଗିଥିଲା ବୋଲି ସେ ଶୀତଲ ଅପା ଏବଂ ପ୍ରତୀକ୍ଷା ଅପାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପରବର୍ତ୍ତୀ କ୍ରମରେ ମେ 1 ତାରିଖ ଦିନ ଶ୍ରମିକ ଦିବସ ଉପଲକ୍ଷେ ପ୍ରଚାର କରାଯାଇଥିବା ଗୀତିକଥାରେ ଶ୍ରମିକମାନଙ୍କ ଅଧିକାର ବିଷୟରେ ଆଲୋଚନା ତାଙ୍କୁ ଖୁବ୍ ଭଲ ଲାଗିଛି ବୋଲି ମତ ଦେବା ସହ ସେ ଉପସ୍ଥାପନା ଦାୟିତ୍ୱରେ ଥିବା ହିମାଂଶୁ ଭାଇ ଏବଂ ପ୍ରୀତି ଅପାଙ୍କୁ ଖୁବ୍ ପ୍ରଶଂସା ଲେଖିଛନ୍ତି। ସେହିପରି ମେ 3 ତାରିଖରେ ପ୍ରଚାର କରାଯାଇଥିବା ସମ୍ପର୍କ ଚିଠିପତ୍ରର ସୁନ୍ଦର ଉପସ୍ଥାପନା ଏବଂ ସୁପରିଚାଳନା ପାଇଁ ଶ୍ରଦ୍ଧେୟା ପ୍ରୀତି ଅପା ଏବଂ ସମ୍ମାନନୀୟ ପ୍ରତୀକ୍ଷା ଅପାଙ୍କୁ ସେ ଖୁବ୍ ସ୍ନେହ ଲେଖିଛନ୍ତି। ଏଥିସହିତ ପ୍ରୀତି କବିରାଜ ଭାଇ ନିଜ ଚିଠି ଶେଷରେ କେତେକ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।
1: ପ୍ରତୀକ୍ଷା, ଆମ ସମ୍ପର୍କ କାର୍ଯ୍ୟକ୍ରମ ତ ହେଉଛି ଆମ ଶ୍ରୋତା ବନ୍ଧୁମାନଙ୍କର କାର୍ଯ୍ୟକ୍ରମ। ତାଙ୍କର ଅଭିମତ, ପ୍ରସ୍ତାବ ଆଉ ଅନୁରୋଧ ସବୁକିଛି ଆମ ପାଇଁ ଖୁବ୍ ମୂଲ୍ୟବାନ। ତେବେ କ'ଣ ପ୍ରସ୍ତାବ ଦେଇଛନ୍ତି କବିରାଜ ଭାଇ?
0: ଭାଇ ପ୍ରସ୍ତାବ ଦେଇଛନ୍ତି ଯେ କାର୍ଯ୍ୟକ୍ରମଗୁଡ଼ିକରେ ଶ୍ରୋତାବନ୍ଧୁମାନେ ପଠାଉଥିବା ହସକଥାକୁ ପ୍ରାଧାନ୍ୟ ଦିଆଗଲେ ଭଲ ହୁଅନ୍ତା। ଦ୍ୱିତୀୟରେ ନାଟକ ସୁଅ ମୁହଁରେ ପତରକୁ ପୁନଃ ପ୍ରସାରଣ ପାଇଁ ଅନୁରୋଧ କରିଛନ୍ତି ଏବଂ ତାଙ୍କର ଶେଷ ପ୍ରସ୍ତାବଟି ରହିଛି ଯେ ଅନ୍ୱେଷାରେ ଫ୍ଲେମିଙ୍ଗଙ୍କ ବାମହସ୍ତ ନିୟମ ଏବଂ ଦକ୍ଷିଣ ହସ୍ତ ନିୟମର ଆଲୋଚନା କରାଯାଉ।
1: କବିରାଜ ଭାଇ, ଆପଣ ଜଣେ ନିୟମିତ ଶ୍ରୋତା ଭାବରେ ଆମକୁ ଯେଉଁ ସବୁ ମୂଲ୍ୟବାନ ପ୍ରସ୍ତାବ ଦେଇଛନ୍ତି ତାହା ନିଶ୍ଚିତ ଭାବରେ ଆମର କାର୍ଯ୍ୟକ୍ରମର ମାନରେ ଉତ୍ତରଣ ଆଣିବ, ତେଣୁ ଆମେ ଏହା ଉପରେ ନିଶ୍ଚୟ ଧ୍ୟାନ ଦେବୁ। ତେବେ ଆପଣ ଆମର ପ୍ରାୟ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ଖୁବ୍ ଭଲ ପାଇବା ଦେଇଛନ୍ତି, ନିଜର ମୂଲ୍ୟବାନ ସମୟ ଦେଇକି ଖୁବ୍ ଆନ୍ତରିକତାର ସହିତ ଆମର କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ସମସ୍ତ ଉପସ୍ଥାପକ ଏବଂ ଉପସ୍ଥାପିକାଙ୍କ କଣ୍ଠସ୍ୱରକୁ ବାରି ଆମ ପାଖକୁ ପ୍ରଶଂସାପତ୍ର ପଠାଇଛନ୍ତି, ସେଥିପାଇଁ ଆମେ ଆପଣଙ୍କ ନିକଟରେ କୃତଜ୍ଞ। ତେବେ ଆପଣ ପ୍ରଶଂସା କରିଥିବା ତେଜସ୍ୱିନୀ ଅପା, ଶୀତଲ ଅପା, ଦୁଇ ପ୍ରତୀକ୍ଷା ଅପା, ହିମାଂଶୁ ଭାଇ ଏବଂ ବିଶ୍ୱଜିତ ଅପାଙ୍କ ତରଫରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ତେବେ ଆପଣଙ୍କୁ ଆମର ଶ୍ରମିକ ଦିବସର ବିଶେଷ ଉପସ୍ଥାପନା ଭଲ ଲାଗିଛି ଜାଣି ମୁଁ ବହୁତ ଖୁସି ହେଲି ଭାଇ। ଏପରି ଗୀତିକଥାଗୁଡ଼ିକର ପ୍ରଚାର ପଛରେ ରହିଥିବା ଆମର କଷ୍ଟ ଏବଂ ନିଷ୍ଠା ସାର୍ଥକ ହୋଇଛି ବୋଲି ଜାଣିଲି। ତେବେ ଏମିତି ସୁନ୍ଦର ସୁନ୍ଦର ଶିକ୍ଷଣୀୟ କାର୍ଯ୍ୟକ୍ରମ ଆମେ ଆଗକୁ ମଧ୍ୟ ଅବ୍ୟାହତ ରଖିବୁ। ଆପଣ ଆମ ସାଙ୍ଗେ ଯୋଡ଼ି ହୋଇ ରୁହନ୍ତୁ, ଚିଠି ଲେଖନ୍ତୁ, ଭଲ ପାଇବା ବଜାୟ ରହୁ ଭାଇ, ବହୁତ ବହୁତ ଧନ୍ୟବାଦ। ଦେଖିବା ପ୍ରତୀକ୍ଷା, ପରବର୍ତ୍ତୀ ଚିଠିଟି କେଉଁଠାରୁ ଏବଂ କିଏ ପଠାଇଛନ୍ତି?
0: ପରବର୍ତ୍ତୀ ଚିଠିଟି ଆସିଛି ବାସୁଦେବପୁର ଭଦ୍ରକରୁ, ଆଉ ତାକୁ ଲେଖି ପଠାଇଛନ୍ତି ନରେନ୍ଦ୍ର ମହାକୁଡ।
1: ଆମ ନିୟମିତ ଶ୍ରୋତା ନରେନ୍ଦ୍ର ଭାଇଙ୍କୁ ସ୍ୱାଗତ କରିବା ପ୍ରତୀକ୍ଷା ଆଜିର ସମ୍ପର୍କ ଅଗଣାକୁ, ତାଙ୍କ ଚିଠିଟି ପଢ଼ିନିଅ।
0: ନିଶ୍ଚୟ ପ୍ରୀତି, ପ୍ରଭୁ ଜଗନ୍ନାଥଙ୍କ ପାଖେ ଆମ ଉପସ୍ଥାପକ ଏବଂ ଉପସ୍ଥାପିକା ତଥା ଶ୍ରୋତା ଭାଇ ଭଉଣୀ ସମସ୍ତଙ୍କ ମଙ୍ଗଳ କାମନା କରି ଭାଇ ଚିଠିଟି ଆରମ୍ଭ କରିଛନ୍ତି। ନିଜ ମତାମତରେ ଅନ୍ୱେଷା, ସୃଜନୀ, ଆଇନା, ସୋପାନ, ମହ୍ଲାର, କ୍ୟାମ୍ପସ ବିଚିତ୍ରା ଏବଂ ସମ୍ପର୍କ ଏମିତି ଆମର ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଭାଇ ଭଲ ପାଇବା ଦେଇଛନ୍ତି। ସେ ମତ ଦେଇଛନ୍ତି ଯେ ସୃଜନୀ ଅଗଣାରେ ଶ୍ରୋତାଙ୍କ କଲମରୁ କବିତା ଏବଂ ପାଠ କରାଯାଉଥିବା ଆଲୋଚନା ସହିତ ଗଳ୍ପ ଏସବୁ କିଛି ଶ୍ରୋତାଙ୍କ ସୃଜନଶୀଳତାକୁ ଉତ୍ସାହିତ କରୁଛି। ଆଉ ଶେଷରେ ଲେଖିଛନ୍ତି ଯେ ରବିବାର ସମ୍ପର୍କ କାର୍ଯ୍ୟକ୍ରମ ତାଙ୍କୁ ଏମିତି ସ୍ନେହର ଡୋରିରେ ବାନ୍ଧି ରଖିଛି ଯେ ସେଥିରୁ ମୁକୁଳିବା ମୁସ୍କିଲ ହୋଇଯାଉଛି।
1: ଆଚ୍ଛା ନରେନ୍ଦ୍ର ଭାଇ, ଆପଣ ତେବେ ଆମ ସ୍ନେହର ଡୋରିରୁ ମୁକୁଳିବାକୁ ଚେଷ୍ଟା କରିଛନ୍ତି, ତା ନହେଲେ ଏଥିରୁ ବାହାରିବା ମୁସ୍କିଲ ବୋଲି ଜାଣିଥାନ୍ତେ କେମିତି? ତେବେ କହି ରଖୁଛି ଭାଇ, ଆମ ସମ୍ପର୍କର ବନ୍ଧନଟି ଏତେ ଶକ୍ତ ଆଉ ନିବିଡ଼ ଯେ ଆପଣ କୌଣସି ଶ୍ରୋତାବନ୍ଧୁମାନଙ୍କୁ ଆମେ ଛାଡ଼ିବୁ ନାହିଁ, ବୁଝିଲେ? ଭଲ ପାଇବାରେ ଆହୁରି ବେଶୀ ବେଶୀ ବାନ୍ଧି ରଖିବୁ, ବୁଝିଲେ ନା?
0: ହଁ ପ୍ରୀତି, ପ୍ରତିଦିନ ସନ୍ଧ୍ୟାବେଳେ ଆପଣଙ୍କ ସାଙ୍ଗେ ଆମେ ଭେଟିବୁ, କଥା ହେବୁ, ଆଉ ଆପଣ କ'ଣ ଏତେ ସହଜରେ ଆମ ପାଖରୁ ମୁକୁଳି ଯାଇପାରନ୍ତି କି?
1: ଠିକ୍ କହିଲ ପ୍ରତୀକ୍ଷା। ତେବେ ନରେନ୍ଦ୍ର ଭାଇ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆପଣ ସପ୍ତାହ ସାରାର କାର୍ଯ୍ୟକ୍ରମ ଶୁଣିକି ଆମକୁ ପ୍ରଶଂସା ପତ୍ର ଲେଖିଛନ୍ତି। ଆମ କାର୍ଯ୍ୟକ୍ରମ ଏମିତି ଆପଣ ଶୁଣୁଥାନ୍ତୁ, ଆମକୁ ନିଜର ମତାମତ ଲେଖି ପଠାଉଥାନ୍ତୁ, ଆମ ସମ୍ପର୍କ ଚିରକାଳ ଲାଗି ରହୁ ଭାଇ, ଆପଣଙ୍କୁ ସାଧୁବାଦ। ତାହେଲେ ଦେଖିବା ପ୍ରତୀକ୍ଷା, ପରବର୍ତ୍ତୀ ଚିଠିଟି କିଏ ଏବଂ କେଉଁଠାରୁ ପଠାଇଛନ୍ତି?
0: ତେବେ ପ୍ରୀତି, ପରବର୍ତ୍ତୀ ଚିଠିଟି ଲେଖି ପଠାଇଛନ୍ତି ଯାଜ୍ଞସେନୀ, ଆକାଶ ଦାସ, ସତ୍ୟପ୍ରକାଶ, ବିଶ୍ୱଭୂଷଣ, ଜିତୁ, ପ୍ରଭାତ ଏବଂ ପ୍ରଭାସିନୀ ଯାଜପୁରରୁ।
1: ଆପଣ ସମସ୍ତଙ୍କୁ ହୃଦୟରୁ ସ୍ୱାଗତ ଜଣାଉଛି ଆଜିର ସମ୍ପର୍କ ଅଗଣାକୁ।
0: ବହୁତ ଖୁସିର କଥା ପ୍ରୀତି, ସେମାନଙ୍କୁ ଆମର ପ୍ରାୟ ସମସ୍ତ କାର୍ଯ୍ୟକ୍ରମ ଖୁବ୍ ସରସ ସୁନ୍ଦର ଲାଗୁଛି ବୋଲି ସେମାନେ ମତ ଦେବା ସହିତ ଆମର ଉପସ୍ଥାପନାକୁ ସେମାନେ ପ୍ରଶଂସା କରିଛନ୍ତି। ଲେଖିଛନ୍ତି ଯେ ସନିଆ ଫେରିଲାନି ନାଟକଟି ତାଙ୍କୁ ଖୁବ୍ ଭଲ ଲାଗିଛି। ସେମାନେ ଅନୁରୋଧ କରିଛନ୍ତି ଯେ ନାଟକ ଚିହ୍ନା ମୁହଁ ଏବଂ ଅନୁତାପକୁ ପୁନଃ ପ୍ରସାରଣ କରାଯାଉ ଏବଂ ଗାଁରୁ ଯୁବବାଣୀ କାର୍ଯ୍ୟକ୍ରମଟି ଆଉଥରେ ପ୍ରଚାରିତ ହେଲେ ସେମାନେ ଖୁସି ହେବେ ବୋଲି ଜଣାଇଛନ୍ତି।
1: ପ୍ରତୀକ୍ଷା, ଆମର ପ୍ରିୟ ଶ୍ରୋତାମାନେ ଆମକୁ ଦେଇଥିବା ଏହି ପ୍ରସ୍ତାବଗୁଡ଼ିକ ଉପରେ ଆମେ ନିଶ୍ଚୟ ଧ୍ୟାନ ଦେବା। ଆଗାମୀ କାର୍ଯ୍ୟକ୍ରମଗୁଡ଼ିକରେ ଆପଣମାନେ ଏହି ନାଟକ ସବୁ ନିଶ୍ଚିତ ଭାବରେ ଶୁଣିବାକୁ ପାଇବେ। ତେବେ ପ୍ରତୀକ୍ଷା, ଗାଁରୁ ଯୁବବାଣୀ କାର୍ଯ୍ୟକ୍ରମର ପୁନଃ ପ୍ରଚାର କରିବା ପାଇଁ ଖୁବ୍ ଗୁଡ଼ିଏ ଅନୁରୋଧ ଆସୁଛି, ଏଥିନେଇ ଆମେ ମୁଖ୍ୟାଳୟରେ ଜଣାଇଛୁ ମଧ୍ୟ। ତେବେ ଶ୍ରୋତାବନ୍ଧୁ, ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ଏମିତି ଆପଣମାନଙ୍କୁ ଆମେ ଭେଟି ଦେଉଥିବୁ, ଆମ କାର୍ଯ୍ୟକ୍ରମଗୁଡ଼ିକୁ ଶୁଣନ୍ତୁ ଏବଂ ମତାମତ ଲେଖି ପ୍ରତ୍ୟେକ ସପ୍ତାହରେ ଆମ ପାଖକୁ ପଠାନ୍ତୁ, ବହୁତ ବହୁତ ଧନ୍ୟବାଦ।
0: ତେବେ ପ୍ରୀତି, ପରବର୍ତ୍ତୀ ଚିଠିଟି ଆମକୁ ଲେଖି ପଠାଇଛନ୍ତି ରମେଶ ଚନ୍ଦ୍ର ବେହେରା, ଆୟତପୁର, କଟକରୁ।
1: ରମେଶ ଭାଇ, ଆପଣଙ୍କୁ ସାଦରେ ସ୍ୱାଗତ କରୁଛି ଆଜିର କାର୍ଯ୍ୟକ୍ରମକୁ।

0: ଧନ୍ୟବାଦ ଜଣାଇଛନ୍ତି।
1: ରମେଶ ଭାଇ, ପ୍ରଥମତଃ ଏତେ ମନ ଧ୍ୟାନ ଦେଇ ଆମର ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ଶୁଣି ଆପଣ ମତାମତ ରଖିଛନ୍ତି, ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣଙ୍କ ବିଶ୍ୱଜିତ ଅପା, ତେଜସ୍ୱିନୀ ଅପା, ଅନନ୍ୟା ଅପା, ଦୀପ୍ତିରଞ୍ଜନ ଭାଇ, ଶୀତଲ ଅପା ଏବଂ ଶିବାନୀ ଅପା, ଏ ସମସ୍ତଙ୍କ ତରଫରୁ ମୁଁ ଆଜି ଆପଣଙ୍କୁ କୃତଜ୍ଞତା ଜଣାଉଛି। ଆପଣଙ୍କ ପ୍ରଶଂସା ଆମ ପାଇଁ ପ୍ରେରଣା ଭାଇ। ଆଶା କରୁଛୁ ଆପଣ ଏମିତି ଆମ ସହିତ ରହିବେ ଏବଂ ଆମର କାର୍ଯ୍ୟକ୍ରମ ଗୁଡିକ ଶୁଣୁଥିବେ। ଆପଣଙ୍କ ଭଲ ପାଇବା ଆମେ ଚିରଦିନ ପାଉଥିବୁ। ବହୁତ ବହୁତ ଧନ୍ୟବାଦ ଭାଇ। ତେବେ ପରବର୍ତ୍ତୀ ଚିଠିଟି ପଢିନିଅ ପ୍ରତୀକ୍ଷା।
0: ହଁ ପ୍ରୀତି, ଆଗାମୀ ଚିଠିଟି ଆସିଛି ଘସିପୁରା ଆନନ୍ଦପୁର କେନ୍ଦୁଝରରୁ। କିଏ ପଠେଇଛନ୍ତି ତ ତୁମେ ଜାଣିସାରିଥିବ।
1: ହଁ ପ୍ରତୀକ୍ଷା, ଏଇ ଚିଠିଟି ନିଶ୍ଚୟ ବୁଲୁ ଭାଇ ଲେଖିଛନ୍ତି, ଆମ ଶ୍ରୋତା ଭାଇ ବୁଲୁ ପଟ୍ଟନାୟକ।
0: ଆରେ ବା ପ୍ରୀତି, ତମେ ତ ପୁରା ଠିକ୍ ବାରିଛ।
1: କେମିତି ଜାଣିବେନି ଯେ। ତେବେ ଏଇଠି କହି ରଖୁଛି ଆମ ଶ୍ରୋତାବନ୍ଧୁମାନଙ୍କୁ ଯେ ସମସ୍ତଙ୍କ ଠିକଣା ଏବଂ ନାମ ଆମର ଆତ୍ମସ୍ଥ। ସମସ୍ତଙ୍କୁ ଆମେ ନାମ ଓ ଠିକଣା ସହିତ ମନେ ରଖିଛୁ। ତେବେ ବୁଲୁ ଭାଇଙ୍କୁ ଆଜିର କାର୍ଯ୍ୟକ୍ରମର ଅଗଣାକୁ ସ୍ୱାଗତ କରିବା, ଆଉ ଦେଖିବା ତାଙ୍କ ମତାମତର ଚିଠିରେ ସେ କ'ଣ ଲେଖିଛନ୍ତି।
0: ବିଲକୁଲ ପ୍ରୀତି, ଭାଇ ଲେଖିଛନ୍ତି ଯେ ଏପ୍ରିଲ ମାସ 14 ତାରିଖରେ ସୃଜନୀ କାର୍ଯ୍ୟକ୍ରମରେ ବିଦ୍ୟାଧର ପଣ୍ଡାଙ୍କର ଆଲୋଚନା ଆମ ଐତିହ୍ୟ ଆମ ପରମ୍ପରା ଖୁବ୍ ସୁନ୍ଦର ଏବଂ ଶିକ୍ଷଣୀୟ ହୋଇଥିଲା। ଏଥିପାଇଁ ଆଲୋଚକଙ୍କୁ ଧନ୍ୟବାଦ ଦେବା ସହିତ ଉପସ୍ଥାପନାକୁ ମଧ୍ୟ ଭାଇ ପ୍ରଶଂସା କରିଛନ୍ତି। ସେହିପରି ଏପ୍ରିଲ ମାସ 18 ତାରିଖରେ ପ୍ରଚାର କରାଯାଇଥିବା କ୍ୟାମ୍ପସ ବିଚିତ୍ରାରେ JKBK କଲେଜର ଦ୍ୱିତୀୟ ଭାଗ ଶୁଣି ସେ ଖୁବ୍ ଖୁସି ହୋଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଭାଗ ନେଇଥିବା ପ୍ରତିଭାଶାଳୀ ଛାତ୍ର ଓ ଛାତ୍ରୀମାନଙ୍କର ଗୀତ ଓ କବିତା ଶୁଣି ବୁଲୁ ଭାଇ ଖୁବ୍ ଉପଭୋଗ କରିଛନ୍ତି ଏବଂ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
1: ବୁଲୁ ଭାଇ, ଆପଣଙ୍କ ମୂଲ୍ୟବାନ ମତାମତ ଏବଂ ପ୍ରଶଂସାର ସୁନ୍ଦର ସୁନ୍ଦର ଶବ୍ଦ ସବୁ ଆମକୁ ଖୁବ୍ ଉତ୍ସାହିତ କରେ। ସୃଜନୀରେ ପ୍ରତ୍ୟେକ ଥର ଆମର ଅସ୍ମିତା ସମ୍ବଳିତ ନୂଆ ନୂଆ ଆଲୋଚନା ଆମେ ଏମିତି ଆଣିଦେଉଥିବୁ ଏବଂ କ୍ୟାମ୍ପସ ବିଚିତ୍ରାରେ ପ୍ରତ୍ୟେକ ଥର ଆପଣ ନୂତନ ପ୍ରତିଭାମାନଙ୍କ ପ୍ରତିଭାରେ ଚମତ୍କୃତ ହେବେ ଆମେ କଥା ଦେଉଛୁ। ଏମିତି ଆମ ସାଙ୍ଗରେ ଯୋଡ଼ି ହେଇକି ରହିଥାନ୍ତୁ ଭାଇ, ଆମକୁ ପ୍ରତି ସପ୍ତାହରେ ଚିଠି ଖଣ୍ଡେ ଲେଖା ଲେଖୁଥାନ୍ତୁ। ବହୁତ ବହୁତ ଧନ୍ୟବାଦ
0: ପ୍ରୀତି। ପରବର୍ତ୍ତୀ ଚିଠିଟି ଆସିଛି ମୋଟା ଜଙ୍କିଆ ଖୋର୍ଦ୍ଧାରୁ। ଲେଖି ପଠାଇଛନ୍ତି ଦିବ୍ୟ ଲୋଚନା ଭାରିମଲ, ପ୍ରମିଳା ଭାରିମଲ, ରାମ ନାରାୟଣ, କୃଷ୍ଣ ନାରାୟଣ, ସୂର୍ଯ୍ୟ ନାରାୟଣ, ସ୍ୱାଗତିକା, ଶିଲା, ସୌମ୍ୟା, ଅଙ୍କିତ, ରୋଜି, ରମେଶ ଏବଂ ଶୁଭ।
1: ବାଃ, ଜାଣିଛ ପ୍ରତୀକ୍ଷା, ଏଇ ଚିଠିଟି ପ୍ରତ୍ୟେକ ଥର ମୋତେ ଖୁସି କରିଦିଏ।
0: ଆଉ ମୋତେ ବି, ଏତେ ଶ୍ରୋତାବନ୍ଧୁମାନଙ୍କ ମତାମତ ପଢିବା କେତେ ବଡ କଥା କହିଲ ପ୍ରୀତି। ସେମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଆମକୁ ନିଜର ଭଲ ପାଇବା ମଧ୍ୟ ଦେଉଛନ୍ତି। ୟାଠାରୁ ଅଧିକ ଖୁସିର କଥା ଆଉ କ'ଣ ହୁଅନ୍ତା କହିଲ।
1: ଠିକ କହିଛ ପ୍ରତୀକ୍ଷା, ସମ୍ପର୍କର ଅଗଣା ସବୁବେଳେ ଉତ୍ସବମୁଖର ଆମ ଶ୍ରୋତାବନ୍ଧୁମାନଙ୍କ ଭଲ ପାଇବାରେ। ତେବେ ଆପଣ ସମସ୍ତଙ୍କୁ ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ତାଙ୍କ ଚିଠିଟି ଆଗକୁ ପଢିବା ପ୍ରତୀକ୍ଷା।
0: ହଁ ପ୍ରୀତି, ନିଜ ମତାମତରେ ସେମାନେ ଲେଖିଛନ୍ତି ଯେ ତାଙ୍କୁ ଅନ୍ୱେଷାରେ ଆମର ଦୈନନ୍ଦିନ ଜୀବନରେ ସୋସିଆଲ ମିଡିଆର ପ୍ରଭାବ ଶୀର୍ଷକରେ ସୁମନ ପ୍ରିୟା ପଣ୍ଡାଙ୍କ ଆଲୋଚନାଟି ଖୁବ୍ ଶିକ୍ଷଣୀୟ ଲାଗିଥିଲା। ଏଥିସହିତ ଦାଦନ ସମସ୍ୟା ଉପରେ ପ୍ରଚାରିତ ନାଟକରେ କଳାକାରମାନଙ୍କ ଅଭିନୟକୁ ସେମାନେ ପ୍ରଶଂସା କରିଛନ୍ତି। ସୋପାନରେ ଶାନ୍ତନୁ ନାୟକଙ୍କ ସହ ସାକ୍ଷାତକାର ସାଙ୍ଗକୁ ମହ୍ଲାରରେ ଶ୍ରମିକ ଦିବସର ଗୀତିକଥାରେ କୋଣାର୍କ ମନ୍ଦିରର କାରିଗରଙ୍କ କାହାଣୀ ତାଙ୍କ ମନପ୍ରାଣକୁ ଖୁବ୍ ଛୁଇଁପାରିଛି ବୋଲି ସେମାନେ ମତ ଦେଇଛନ୍ତି। ସେହିପରି KMBB ହାୟର ସେକେଣ୍ଡାରୀ ବିଦ୍ୟାଳୟରେ ଆୟୋଜିତ କ୍ୟାମ୍ପସ ବିଚିତ୍ରା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କର ସୃଜନ ଶକ୍ତି ଏବଂ ପ୍ରତିଭାର ପରାକାଷ୍ଠାକୁ ସେମାନେ ଭୁରି ଭୁରି ପ୍ରଶଂସା କରିଛନ୍ତି। ପରେ ପରେ ସମ୍ପର୍କ ଚିଠିପତ୍ରରେ ପତ୍ରର ଉତ୍ତମ ପଠନ ଏବଂ ଉତ୍ତରର ଔଚିତ୍ୟ ତାଙ୍କୁ ଭଲ ଲାଗୁଛି ବୋଲି ସେ ମତ ଦେଇଛନ୍ତି। ତେବେ ଏହି ଧାରାରେ ସୃଜନୀ କାର୍ଯ୍ୟକ୍ରମଟି ଶୁଣିପାରି ନଥିବାରୁ ସେ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି। ଶେଷରେ ଅନୁରୋଧ କରିଛନ୍ତି ଯେ ନାଟକ ନେତାଜୀ ସୁଭାଷ ବୋଷଙ୍କୁ ଆଉ ଥରେ ପ୍ରଚାର କରାଯାଉ ଏବଂ ଫୋନ୍ ଇନ୍ ସମ୍ପର୍କ ରେକର୍ଡିଂ ସମୟଟି ଆଉ ଥରେ ପ୍ରଚାର କରାଯାଉ।
1: ଶ୍ରୋତାବନ୍ଧୁ, ଆପଣମାନଙ୍କୁ ପୁଣି ଥରେ ମୁଁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଛି ଯେ ଆପଣମାନେ ଏତେ ସୁନ୍ଦର ଭାବରେ ନିଜର ମତାମତ ଆମକୁ ଲେଖିକି ପଠାଇଛନ୍ତି। ତେବେ ଯୁବବାଣୀରୁ ପ୍ରଚାର କରାଯାଉଥିବା ବିଭିନ୍ନ ନାଟକଗୁଡ଼ିକ ନିଶ୍ଚୟ ଆମ ଶ୍ରୋତାବନ୍ଧୁମାନେ ଖୁବ୍ ଭଲ ପାଉଛନ୍ତି ଏବଂ ସେଥିପାଇଁ ବିଭିନ୍ନ ନାଟକର ପୁନଃ ପ୍ରଚାର କରିବା ପାଇଁ ଅନୁରୋଧ ଆମ ପାଖକୁ ପ୍ରତ୍ୟେକ ସପ୍ତାହରେ ସେମାନେ ଲେଖି ପଠାଉଛନ୍ତି। ତେବେ ବନ୍ଧୁ, ଆପଣ କାର୍ଯ୍ୟକ୍ରମଗୁଡ଼ିକ ଶୁଣନ୍ତୁ, ଆମେ ଆଶା କରୁଛୁ ଆପଣଙ୍କ ପ୍ରିୟ ନାଟକ ଆପଣ ପୁଣିଥରେ ଶୀଘ୍ର ଶୁଣିବାକୁ ପାଇବେ। ତେବେ ଗତ ସୃଜନୀ ଯଦି ଆପଣମାନେ ଶୁଣିପାରି ନାହାନ୍ତି ସେଥିପାଇଁ ମନ ଦୁଃଖ କରନ୍ତୁ ନାହିଁ, ଆଗାମୀ ସୃଜନୀ କାର୍ଯ୍ୟକ୍ରମ ଖୁବ୍ ଶୀଘ୍ର ଆପଣଙ୍କ ପାଖରେ ପହଞ୍ଚିବ। ତେବେ ଶେଷରେ ଆପଣ ଅନୁରୋଧ କରିଛନ୍ତି ଯେ ଫୋନ୍ ଇନ୍ ସମ୍ପର୍କର ରେକର୍ଡିଂ ସମୟଟିକୁ ଆଉ ଥରେ ପ୍ରଚାର କରାଯାଉ, ତେଣୁ ଏଥର ଧ୍ୟାନର ସହିତ ଶୁଣନ୍ତୁ। ଫୋନ୍ ଇନ୍ ସମ୍ପର୍କ କାର୍ଯ୍ୟକ୍ରମଟି ପ୍ରତ୍ୟେକ ମାସର ଶେଷ ରବିବାରର ପୂର୍ବ ବୁଧବାରରେ ରେକର୍ଡ କରାଯାଇଥାଏ, ଯାହାର ରେକର୍ଡିଂ ସମୟଟି ରହିଛି 11:00 to 12:00। ପୁଣି ଥରେ କହି ରଖୁଛି, ଫୋନ୍ ଇନ୍ ସମ୍ପର୍କ କାର୍ଯ୍ୟକ୍ରମଟି ପ୍ରତ୍ୟେକ ମାସର ଶେଷ ରବିବାରର ପୂର୍ବ ବୁଧବାରରେ ରେକର୍ଡ କରାଯାଇଥାଏ, ଯାହାର ରେକର୍ଡିଂ ସମୟଟି ରହିଛି 11:00 to 12:00। ତେବେ ଆଶା କରୁଛୁ ବନ୍ଧୁ, ଆପଣ ଆମକୁ ଠିକ୍ ସମୟରେ କଲ୍ କରିବେ ଏବଂ ଆମେ ଖୁବ୍ କଥା ହେବା। ଆପଣ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ ଦେଉଛି, ନମସ୍କାର।
0: ତେବେ

0: ଆଜିର ଅନ୍ତିମ ଚିଠି ପାଖରେ ଆମେ ପହଞ୍ଚି ସାରିଛେ। ଚିଠିଟି ଆମ ପାଖକୁ ଲେଖି ପଠାଇଛନ୍ତି ଦେଶଦୀପ ଭାଇ, ଇଚ୍ଛାପୁର ଶ୍ରୀ ବଳଦେବ ଜୀଉ କ୍ଷେତ୍ର କେନ୍ଦ୍ରାପଡ଼ାରୁ।
1: ଦେଶଦୀପ ଭାଇ, ଆପଣଙ୍କୁ ସାଦରେ ସ୍ୱାଗତ କରୁଛି ଆଜିର ସମ୍ପର୍କ ଅଗଣାକୁ। ନିଜର ମତାମତରେ ସେ କଣ ଲେଖିଛନ୍ତି ପଢିନେବା ପ୍ରତୀକ୍ଷା।
0: ପ୍ରୀତି, ଦେଶଦୀପ ଭାଇ ଆମର ପ୍ରାୟ ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ଖୁବ୍ ମନ ଧ୍ୟାନ ଦେଇ ଶୁଣନ୍ତି ଏବଂ ଏଥର ସମ୍ପର୍କ ଅଗଣା ପାଇଁ ନିଜର ମୂଲ୍ୟବାନ ମତାମତ ଲେଖି ପଠାଇଛନ୍ତି। ଭାଇଙ୍କ ପାଖରୁ ଆସିଥିବା ଚିଠିରୁ ଯାହା ଜଣାଯାଉଛି ପ୍ରୀତି, ସେ ନିଶ୍ଚୟ ବିଜ୍ଞାନକୁ ବହୁତ ଭଲ ପାଉଥିବା ଜଣେ ମଣିଷଟେ। ତେଣୁ ପ୍ରତ୍ୟେକ ଅନ୍ୱେଷା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଏଥିନେଇ ସବିଶେଷ ବିବରଣୀ ମଧ୍ୟ ଆମକୁ ସେ ଲେଖି ପଠାଇଛନ୍ତି। ଭାଇ ଲେଖିଛନ୍ତି, ତାଙ୍କୁ ଏପ୍ରିଲ ମାସ 13 ତାରିଖରେ ଅନ୍ୱେଷାରେ ଅଗ୍ନି ନିର୍ବାପକ ବ୍ୟବସ୍ଥାର ଆବଶ୍ୟକତା ସମ୍ବନ୍ଧରେ ପ୍ରଚାର କରାଯାଇଥିବା ଆଲୋଚନାଟି ଖୁବ୍ ଭଲ ଲାଗିଥିଲା। ସେହିପରି ଏପ୍ରିଲ ମାସ 27 ତାରିଖରେ ଆମର ଦୈନନ୍ଦିନ ଜୀବନରେ ସୋସିଆଲ ମିଡିଆର ପ୍ରଭାବ ବିଷୟରେ ଆଲୋଚନାଟି ଉପାଦାୟ ଲାଗିଥିଲା ଏବଂ ପରେ ପରେ ମେ 4 ତାରିଖରେ ଅନ୍ୱେଷାରେ ପ୍ରଚାରିତ ଉଡ଼ାଜାହାଜର ବ୍ଲାକ୍ ବକ୍ସ ସମ୍ପର୍କିତ ଆଲୋଚନାଟି ତାଙ୍କୁ ଖୁବ୍ ଶିକ୍ଷଣୀୟ ଲାଗିଥିଲା। ପରବର୍ତ୍ତୀ କ୍ରମରେ 11 ଏପ୍ରିଲ ଏବଂ ମେ 2 ତାରିଖର ଯୁବବାଣୀ ନେକ୍ସଟ କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗିଛି ବୋଲି ମତ ପୋଷଣ କରିଛନ୍ତି। ଏଥିସହିତ ଏପ୍ରିଲ 26 ତାରିଖର ଫୋନ୍ ଇନ୍ ସମ୍ପର୍କରେ ଶ୍ରୋତାବନ୍ଧୁମାନଙ୍କ ସହିତ ସୁନ୍ଦର ବାର୍ତ୍ତାଳାପକୁ ମଧ୍ୟ ସେ ଖୁବ୍ ଉପଭୋଗ କରିଛନ୍ତି ବୋଲି ଲେଖିଛନ୍ତି। ଶେଷରେ ଗତ ଏପ୍ରିଲ 12 ତାରିଖର ସମ୍ପର୍କ କାର୍ଯ୍ୟକ୍ରମ ଏବଂ ମେ 3 ତାରିଖର ସମ୍ପର୍କ ଅଗଣାରେ ତାଙ୍କ ଚିଠିକୁ ସ୍ନେହ ଶ୍ରଦ୍ଧା ସମ୍ମାନର ସହିତ ସ୍ଥାନିତ କରି ଏତେ ଭଲ ପାଇବା ଦେଇଥିବାରୁ ସେ ଆମକୁ ଧନ୍ୟବାଦ ଜଣାଇଛନ୍ତି।
1: ଦେଶ ଭାଇ, ଆଜିର ଏହି ସମ୍ପର୍କ କାର୍ଯ୍ୟକ୍ରମ ହେଉଛି ଆମ ଶ୍ରୋତାବନ୍ଧୁମାନଙ୍କର କାର୍ଯ୍ୟକ୍ରମ। ଆପଣଙ୍କ ସ୍ନେହର ଚିଠି ମାଧ୍ୟମରେ ଆସୁଥିବା ଭଲ ପାଇବାର ଢେଉରେ ଆମେ ଆତ୍ମାତ୍ମ ହେଉ, ବିଭୋର ହେଉ, ଅନେକ ପ୍ରେରଣା ପାଉ ଏବଂ ଉତ୍ସାହିତ ମଧ୍ୟ ହେଉ। ତେବେ ଚିଠିପତ୍ର କାର୍ଯ୍ୟକ୍ରମରେ ଆପଣଙ୍କ ମୂଲ୍ୟବାନ ମତାମତକୁ ସ୍ଥାନିତ କରିବା ହେଉଛି ଆମର କର୍ତ୍ତବ୍ୟ ଭାଇ। ଏଥିପାଇଁ ଆପଣ ଆମକୁ ନୁହେଁ, ବରଂ ଆମେ ଆପଣଙ୍କୁ ଧନ୍ୟବାଦ ଦେବା ଉଚିତ। ତେବେ ଆପଣଙ୍କୁ ଆମର ଅନ୍ୱେଷା କାର୍ଯ୍ୟକ୍ରମ ଏତେ ମାତ୍ରାରେ ଭଲ ଲାଗୁଛି ଜାଣି ନିଶ୍ଚୟ ଅନ୍ୱେଷାର ଉପସ୍ଥାପକ ଏବଂ ଉପସ୍ଥାପିକାମାନେ ଖୁବ୍ ଖୁସି ହେବେ। ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ମଧ୍ୟ ଆପଣ ଭଲ ପାଇବା ଦେଇଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଭାଇ। ଏମିତି ଆମ ସାଙ୍ଗରେ ରହିଥାନ୍ତୁ, ଆମକୁ ଭଲ ପାଇବା ଦେଉଥାନ୍ତୁ, ଏହି ସମ୍ପର୍କ ଆମର ବଜାୟ ରହୁ ଭାଇ। ବହୁତ ବହୁତ ଧନ୍ୟବାଦ, ନମସ୍କାର।
0: ତେବେ ପ୍ରୀତି, ମତାମତର ଚିଠି ସବୁ ସରିଯିବା ପରେ ଆମ ପାଖରେ ଗୋଟେ ମେଲ୍ ମଧ୍ୟ ଆସି ପହଞ୍ଚିଛି।
1: ନିଶ୍ଚିତ ଭାବେ ଆମେ ମେଲ୍ଟିକୁ ସ୍ଥାନିତ କରିବା ପ୍ରତୀକ୍ଷା। ପଢିନିଅ ମେଲ୍ଟି, କିଏ ଏବଂ କେଉଁଠାରୁ ପଠାଇଛନ୍ତି?
0: ପ୍ରୀତି, ଆମ ପାଖକୁ ମେଲ୍ଟି ଲେଖି ପଠାଇଛନ୍ତି ଗୋବିନ୍ଦ ବେହେରା, ଡାଙ୍ଗମାଳ, କେନ୍ଦ୍ରାପଡ଼ାରୁ।
1: ଗୋବିନ୍ଦ ଭାଇଙ୍କୁ ହୃଦୟରୁ ସ୍ୱାଗତ ଜଣାଇବା ଆଜିର ସମ୍ପର୍କ ଅଗଣାକୁ। ତେବେ ଭାଇ ତ ସବୁବେଳେ ତାଙ୍କର ମେଲ୍ଟି ଗୋଟିଏ ସୁନ୍ଦର କବିତାରୁ ଆରମ୍ଭ କରନ୍ତି, ତେବେ ସେ ଲେଖିଥିବା କବିତାଟି ପଢିନିଅ ପ୍ରତୀକ୍ଷା।
0: ଭାଇ ଲେଖିଛନ୍ତି, ମା ସ୍ନେହମୟୀ ମମତା ମୟୀ ସେ ମା ଅମୃତର ଝର, ତ୍ୟାଗ କରୁଣାର ନାହିଁ ତ ତୁଳନା, ମା ତୁମେ ଜଗତର। ଦଶ ମାସ ଦଶ ଦିନ ଗର୍ଭେ ଧରି ଜନ୍ମ ଦେଉ ମା ମୋର, ଛାତିରୁ ଅମୃତ ପିଇବାକୁ ଦେଇ ଢାଙ୍କି ଦେଉ ପଣତରେ, ଢାଙ୍କି ଦେଉ ପଣତରେ।
1: ବାଃ, ପ୍ରତିଥର ଭଳି ବହୁତ ସୁନ୍ଦର କବିତାଟି ଗୋବିନ୍ଦ ଭାଇ ଲେଖିଛନ୍ତି। ତେବେ ଏଥରର କବିତାଟି ନିଶ୍ଚିତ ଭାବରେ ବହୁତ ଖାସ, କାହିଁକି ନା ବନ୍ଧୁ ଆଜି ହେଉଛି ମଦର୍ସ ଡେ, ଆଜି ମା ମାନଙ୍କ ପାଇଁ ଦିନଟିଏ। ତେବେ ଆମେ ଆଜି କହୁଛୁ ଏବଂ ଆମେ ଜାଣିଛୁ ଆପଣ ମଧ୍ୟ ଏକଥାରେ ନିଶ୍ଚୟ ଏକମତ ହେବେ ଯେ ମା ପାଇଁ ଦିନଟିଏ କ'ଣ, ମା ପାଇଁ ତ ଜୀବନର ସବୁଦିନ ଉତ୍ସର୍ଗ ନୁହେଁ?
0: ଏକଦମ ଠିକ କଥାଟି କହିଛ ପ୍ରୀତି।
1: ତେବେ ଶ୍ରୋତା ବନ୍ଧୁ, ଯେଉଁ ବି ମଣିଷର ହୃଦୟରେ ସ୍ନେହ ମମତା ଏବଂ ମାତୃତ୍ୱର ଭାବ ରହିଛି, ଆଜି ସେ ସମସ୍ତଙ୍କୁ ଆମ ତରଫରୁ ହାପି ମଦର୍ସ ଡେ। ତେବେ ପ୍ରତୀକ୍ଷା, କାର୍ଯ୍ୟକ୍ରମକୁ ଆଗକୁ ବଢ଼େଇବା ଆଉ ଦେଖିବା ନିଜ ମତାମତର ମେଲ୍ରେ ଗୋବିନ୍ଦ ଭାଇ କ'ଣ ଲେଖିଛନ୍ତି।
0: ପ୍ରୀତି, ଭାଇ ଲେଖିଛନ୍ତି, ଯୁବବାଣୀରେ ପ୍ରସାରିତ 7 ଦିନର 7ଟି ଯାକ ପାଖୁଡ଼ା ଖୁବ୍ ବୃଦ୍ଧିମନ୍ତ ଏବଂ ରୋଚକ ହୋଇପାରୁଛି। ବିଶେଷ କରି ଗୁରୁବାରରେ ପ୍ରସାରିତ ସୋପାନରେ ଶାନ୍ତନୁ କୁମାର ନାୟକଙ୍କ ସହିତ ଶୀତଲପାଙ୍କର ଯୁଗାନ୍ତକାରୀ ସାକ୍ଷାତକାର ତାଙ୍କୁ ବେଶ୍ ଭଲ ଲାଗିଥିଲା। ସେହିପରି ଭାବରେ ଶୁକ୍ରବାର ଦିନର ବିଶେଷ ଉପସ୍ଥାପନା ଶ୍ରମିକ ଦିବସ ଉପରେ ତାଙ୍କୁ ବେଶ୍ ଭଲ ଲାଗିଥିଲା, ସେଥିପାଇଁ ସେ ହିମାଂଶୁ ଭାଇ ଏବଂ ପ୍ରୀତି ଅପାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେହିପରି ଭାବରେ ରବିବାର ସମ୍ପର୍କ ଅଗଣାରେ 2 ଅପାଙ୍କର ଉପସ୍ଥାପନା ତାଙ୍କ ହୃଦୟକୁ ଛୁଇଁ ଯାଇଥିଲା ବୋଲି ଭାଇ ଲେଖିଛନ୍ତି। ଭାଇ ସୋମବାର ଅନ୍ୱେଷା କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ଲେଖିଛନ୍ତି, ମଙ୍ଗଳବାର ସୃଜନୀରେ 2 ଅପାଙ୍କ ଉପସ୍ଥାପନା ସହିତ ଶିଶିର ବେହେରାଙ୍କ ଆଲୋଚନା ଆଧୁନିକତାର ଆବହାୱାରେ ଆମ ସଂସ୍କୃତି ଓ ପରମ୍ପରା। ଏଥିସହିତ ଶ୍ରୋତାଙ୍କ କଲମରୁ କବିତା କ୍ରମରେ ସ୍ୱର୍ଣ୍ଣଲତା ସାହୁଙ୍କ କବିତା ଓ ସନ୍ତୋଷ ଭାଇଙ୍କର କବିତା ତାଙ୍କୁ ବେଶ୍ ଭଲ ଲାଗିଥିଲା। ଏଥିସହିତ ହିମାଂଶୁ ଶେଖର ସାହୁଙ୍କ ଗଳ୍ପ ବାୟା ବହୁତ ହୃଦୟ ବିତାରକ ଓ କରୁଣାଦାୟକ ଥିଲା ବୋଲି ସେ ଲେଖିଛନ୍ତି। ଆଇନାରେ ପ୍ରସାରିତ ନାଟକ ସୁକନ୍ୟା ଅତ୍ୟନ୍ତ ଶିକ୍ଷଣୀୟ ଏବଂ ସଚେତନଧର୍ମୀ ଥିଲା ବୋଲି ସେ ସମସ୍ତ କଳାକାରଙ୍କୁ ଧନ୍ୟବାଦ ଜଣାଇ ତାଙ୍କ ମେଲ୍ଟିକୁ ଶେଷ କରିଛନ୍ତି।
1: ଗୋବିନ୍ଦ ଭାଇ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆମର ସପ୍ତାହ ସାରାର ସମସ୍ତ କାର୍ଯ୍ୟକ୍ରମଗୁଡ଼ିକୁ ଆପଣ ମନ ଧ୍ୟାନ ଦେଇକି ଶୁଣୁଛନ୍ତି ଏବଂ ନିଜର ମତାମତକୁ ଏତେ ସୁନ୍ଦର ଶବ୍ଦରେ ସାଜି ଆମ ପାଖକୁ ଲେଖି ପଠାଉଛନ୍ତି।

ତେବେ ଆପଣ ଲେଖିଛନ୍ତି ଯେ ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର ଶାନ୍ତନୁ କୁମାର ନାୟକଙ୍କ ସହିତ ଶୀତଲପାଙ୍କର ସାକ୍ଷାତକାରଟି ଆପଣଙ୍କୁ ବହୁତ ଭଲ ଲାଗିଲା। ତେବେ ଭାଇ, ଏମିତି ପ୍ରତିଭାଶାଳୀ ଲୋକମାନଙ୍କ ସହିତ ନୂଆ ନୂଆ ସାକ୍ଷାତକାର ଆମେ ଆପଣଙ୍କ ପାଇଁ କି ନେଇ ଆସୁଥିବୁ। ଆପଣ ଆମ ସହିତ ଯୋଡ଼ି ହେଇ ରୁହନ୍ତୁ, ଆମର କାର୍ଯ୍ୟକ୍ରମଗୁଡ଼ିକୁ ଶୁଣନ୍ତୁ। ଆଗକୁ ଭାଇ ଆପଣ ଲେଖିଛନ୍ତି ଯେ ଶ୍ରମିକ ଦିବସର ବିଶେଷ ଉପସ୍ଥାପନ ଆପଣଙ୍କୁ ଭଲ ଲାଗିଲା, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଭାଇ ଯେ ଆପଣ ଜଣେଇଛନ୍ତି। ପରେ ପରେ ଆପଣ ଶନିବାର କ୍ୟାମ୍ପସ ବିଚିତ୍ରାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କବିତା ଏବଂ ଗଳ୍ପଗୁଡ଼ିକୁ ବହୁତ ପ୍ରଶଂସା କରିଛନ୍ତି। ନିଶ୍ଚିତ ଭାବରେ ସେମାନେ ଆମର କାର୍ଯ୍ୟକ୍ରମ ଶୁଣୁଥିବେ, ଆପଣଙ୍କର ପ୍ରଶଂସା ପାଇ ବହୁତ ଖୁସି ହେବେ ଭାଇ। ଆଗକୁ ଆପଣ ମଙ୍ଗଳବାର ସୃଜନୀରେ ଉପସ୍ଥାପନକୁ ପ୍ରଶଂସା କରିବା ସହିତ ଶିଶିର ବେହେରାଙ୍କ ଆଲୋଚନାକୁ ମଧ୍ୟ ପ୍ରଶଂସା କରିଛନ୍ତି। ସେହିପରି ଶ୍ରୋତାବନ୍ଧୁମାନେ ଆମକୁ ପଠାଇଥିବା କବିତା କ୍ରମରେ ସ୍ୱର୍ଣ୍ଣଲତା ସାହୁଙ୍କର କବିତା ଏବଂ ସନ୍ତୋଷ ଭାଇଙ୍କର କବିତାକୁ ଆପଣ ବହୁତ ପ୍ରଶଂସା କରିଛନ୍ତି। ନିଶ୍ଚୟ ଭାବରେ ସ୍ୱର୍ଣ୍ଣଲତା ଭଉଣୀ ଏବଂ ସନ୍ତୋଷ ଭାଇ ଆପଣଙ୍କର ଏହି ପ୍ରଶଂସା ପାଇକି ବହୁତ ଖୁସି ହେବେ। ଆଗକୁ ଅଧିକରୁ ଅଧିକ ସୁନ୍ଦର ସୁନ୍ଦର କବିତା ଲେଖି ଆମକୁ ପଠାଇବା ପାଇଁ ସେମାନେ ମଧ୍ୟ ପ୍ରେରଣା ପାଇବେ ଭାଇ, ବହୁତ ବହୁତ ଧନ୍ୟବାଦ। ପରେ ପରେ ଆପଣ ହିମାଂଶୁ ଶେଖର ସାହୁଙ୍କର ଗଳ୍ପ ବାଇୟା ଏବଂ ଆଇନରେ ପ୍ରଚାର କରାଯାଇଥିବା ନାଟକ ସୁକନ୍ୟା ଦୁଇଟି ଯାକକୁ ପ୍ରଶଂସା କରିଛନ୍ତି ଏବଂ କଳାକାରମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ଭାଇ, ଆମେ ପୁଣି ଥରେ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ ଯେ ଆମର କାର୍ଯ୍ୟକ୍ରମଗୁଡ଼ିକୁ ଏତେ ସୁନ୍ଦର ଭାବରେ ଆପଣ ଶୁଣିଛନ୍ତି ଏବଂ ଆମକୁ ନିଜର ମତାମତ ଲେଖି ପଠାଉଛନ୍ତି। ଆମ ସହିତ ଏମିତି ଯୋଡ଼ି ହୋଇକି ରହିଥାନ୍ତୁ, ଆମକୁ ମତାମତ ଲେଖି ପଠାଉଥାନ୍ତୁ। ବହୁତ ବହୁତ ଧନ୍ୟବାଦ।

0: ପୃଥିବୀର ଘୂର୍ଣ୍ଣାୟମାନ ଗତିରେ ସରି ସରି ଯାଉଥାଏ ସମୟ,
1: କିନ୍ତୁ ଯାହା କେବେ ସରେ ନାହିଁ, ଯାହା ସବୁଦିନ ରହିଯାଏ ଟିକେ ଅବଶିଷ୍ଟ ହୋଇ, ତାହା ହେଉଛି ଭଲ ପାଇବା।
0: ତେବେ ବନ୍ଧୁ, ଆଶା କରିବୁ ଆପଣ ଓ ଆମ ଭିତରେ ଥିବା ଭଲ ପାଇବାର ବନ୍ଧନ ଆମ ସମ୍ପର୍କର ସେତୁକୁ ଆହୁରି ସୁଦୃଢ କରୁ।
1: ଆଜିର ସନ୍ଧ୍ୟାରେ ଆପଣଙ୍କ ଗହଣରୁ ବିଦାୟ ନେବାର ବେଳ ପହଞ୍ଚି ସାରିଛି।
0: ତେବେ ଆପଣଙ୍କ ସୁଚିନ୍ତିତ ସୁନ୍ଦର ମତାମତ ଆମକୁ ଲେଖି ପଠାନ୍ତୁ। ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001।
1: ଆମ ମେଲ୍ ଆଇଡିଟି ଲେଖି ରଖନ୍ତୁ yb.aircc@gmail.com।
0: ତେବେ ଆଜିର ସମ୍ପର୍କ ଅଗଣାରୁ ବିଦାୟ ନେଇ ରହୁଛୁ। ମୁଁ ଥିଲି ଆପଣଙ୍କ ଉପସ୍ଥାପିକା ପ୍ରତୀକ୍ଷା,
1: ଆଉ ମୁଁ ପ୍ରୀତି
0: ରହୁଛୁ। ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବବାଣୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଚଳିତ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ତ୍ରୟୋଦଶ ଭାଗ ସନ୍ଧ୍ୟା 6:10। ଓଡ଼ିଆ ଆଲବମ୍ ଗୀତ ସନ୍ଧ୍ୟା 6:30। ଓଡ଼ିଆ କଥାଚିତ୍ର ଗୀତ ରାତି 17:02। ଜିଲ୍ଲା ହାଲଚାଲରେ ଶୁଣିବେ ମାଲକାନଗିରି ଜିଲ୍ଲା ସମ୍ପର୍କରେ ରାତି 17:25। ଆକାଶବାଣୀରୁ କୃଷି ଶିକ୍ଷା ରାତି 17:30। ବିଷୟ ପରିବର୍ତ୍ତିତ ଜଳବାୟୁରେ ଖରିଫ୍ ଋତୁ ଉପଯୋଗୀ ଅଣଧାନ ଫସଲ ଚାଷ, ବିଶେଷଜ୍ଞ ଡକ୍ଟର ଦେବାଶିଷ ନାୟକ। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବ ରାତି 8:02। ଅଖିଳ ଭାରତୀୟ ଇଂରାଜୀରେ ରୂପକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ଅଖିଳ ଭାରତୀୟ ରବିବାସରୀୟ ସଙ୍ଗୀତ ସଭା ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 10:00। ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ବନ୍ଦନା ପ୍ରଚାର କରିବୁ 6:05। ଅନୁଚିନ୍ତା 6:35। ଉପସ୍ଥାପନା ପ୍ରଫୁଲ୍ଲ କୁମାର ଦାସ। ଶ୍ରୀମଦ୍ ଭାଗବତର 32ତମ ଭାଗ 6:40। ଆମର ସ୍ୱାସ୍ଥ୍ୟ 17:10। ଏଥିରେ ଶୁଣିବେ ଖାଦ୍ୟ ହିଁ ଔଷଧ, ଆଲୋଚନା କରିବେ ଡାକ୍ତର ରବୀନ୍ଦ୍ରନାଥ ପ୍ରଧାନ। ପ୍ରଭାତ ପରିକ୍ରମା 7:25। କଥିକା 7:35। ଏଥିରେ ଶୁଣିବେ ଯୁଗ ଯନ୍ତ୍ରଣା ଓ ଅନୁଭୂତି, ଆଲୋଚକ ଅରୁଣ କୁମାର ମହାଲା। ଅତସୀ କୁସୁମ 7:40। କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନା ଦାସ, ସଙ୍ଗୀତ ଭାନୁମତୀ ସାହୁ। ଓଡ଼ିଆ ଆଲବମ୍ ଗୀତ 8:30। ବୈଦେହିଶ ବିଳାସର 20ତମ ଭାଗ 8:45। ଗୀତ ଗୀତିକା 9:00। ନାଟକ ଅପରାଜିତା ପ୍ରଚାର କରିବ ଦିନ 10:00। ରଚନା ସାମୁଏଲ ନାୟକ, ପ୍ରଯୋଜନା ନରସିଂହ ମହାପାତ୍ର। ଅଭୁଲା ଗୀତ ଦିନ 11:10। କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଏବଂ ତାନସେନ ସିଂ। ପାଲା ଦିନ 11:30। ପରିବେଷଣ କରିବେ ବସନ୍ତ ମଞ୍ଜରୀ ପଣ୍ଡା ଏବଂ ସାଥୀ। ମଞ୍ଜୁଳ ମଧ୍ୟାହ୍ନରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଦିନ 12:00। ମୃଦଙ୍ଗ ବାଦ୍ୟ ଦିନ 10:00। ପରିବେଷଣ କରିବେ ଅରକ୍ଷିତ ପାତ୍ର। ନାରୀମହଲ ଦିନ 20:20। ଏଥିରେ ଲେଖା ଓ ଲେଖିକାରେ ଶୁଣିବେ ଜୟନ୍ତୀ ପଣ୍ଡାଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥାଚିତ୍ର ଗୀତ ଅପରାହ୍ନ 2:45 ଏବଂ ରାତି 7:02। ଅସରନ୍ଦି ଅପରାହ୍ନରେ ହିନ୍ଦୀ ଚଳଚ୍ଚିତ୍ର ଗୀତ ଅପରାହ୍ନ 3:00। ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତ ଶୁଣିବେ କାର୍ଯ୍ୟକ୍ରମ ଚିରହରିତ୍ରେ ଅପରାହ୍ନ 4:00। ମିଳିତ କଣ୍ଠରେ ଦେଶଭକ୍ତି ଗୀତ ଅପରାହ୍ନ 4:55। ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଅପରାହ୍ନ 5:00। ଯୁବବାଣୀ ଅପରାହ୍ନ 5:30। ଏଥିରେ ଅନ୍ୱେଷାରେ ଶୁଣିବେ ମନୁଷ୍ୟର ଶାରୀରିକ ପ୍ରକ୍ରିୟାରେ ହରମୋନ୍ର ପ୍ରଭାବ, ଆଲୋଚନା କରିବେ ଶୁଭଶ୍ରୀ ଶୁଭସ୍ମିତା ସାହୁ। ବିଜ୍ଞାନ ବିଚିତ୍ର ଏବଂ କ୍ରୀଡ଼ା ପରିକ୍ରମା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 14ତମ ଭାଗ 6:10। ଯୁବଶକ୍ତି 6:30। ଏଥିରେ ଶୁଣିବେ ରକ୍ତଦାନ ମହତଦାନ ହେଉ ଯୁବବର୍ଗଙ୍କର ସ୍ଲୋଗାନ, ଆଲୋଚନା କରିବେ ଡକ୍ଟର ଶୁଭେନ୍ଦୁ ମେହେର। ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ ରାତି 17:25। କୃଷି ସଂସାର ରାତି 17:30। ଏଥିରେ ଶୁଣିବେ କୃଷିଜୀବୀ ମହିଳାଙ୍କ ଦ୍ୱାରା ଡାଲିଜାତୀୟ ଫସଲର ବିହନ ଉତ୍ପାଦନ ସମ୍ପର୍କରେ ଡକ୍ଟର ଲକ୍ଷ୍ମୀପ୍ରିୟା ସାହୁଙ୍କ ସହିତ ଆଲୋଚନା। ହିନ୍ଦୀ ଚଳଚ୍ଚିତ୍ର ଗୀତ ରାତି 8:02। ଓଡ଼ିଶୀ ଗୀତ ରାତି 8:30। କଣ୍ଠଶିଳ୍ପୀ ସ୍ନେହଲତା ପ୍ରହରାଜ ଏବଂ ବୀଣାପାଣି ନାୟକ। କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ନାଟକ ଖରା ପ୍ରଚାର କରିବୁ ରାତି 10:02। ରଚନା ଡକ୍ଟର ହେମନ୍ତ କୁମାର ଦାସ, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ମୋହନ ବୀଣାବାଦନ, ରାତି 10:30। ପରିବେଷଣ କରିବେ ପଣ୍ଡିତ ବିଶ୍ୱମୋହନ ଭଟ୍ଟ। ଶୁଣିଲେ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ତେରତମ ଭାଗ।

ଶୁଣିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର ତେରତମ ଭାଗ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ସଂସ୍କୃତରେ ସମ୍ଭାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: ପରବର୍ତ୍ତୀ ଗୀତ ଗାଇଛନ୍ତି କୁମାର ସାନୁ।
1: ଏତେ ବଡ଼ ଦୁନିଆରେ ବୋଉର ତୁଳନା ନା।

0: ଶୁଣିଲେ ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ପାପା ଦେଖ,
2: ହାପି ବର୍ଥଡେ ଭାଇ।
1: ଦେଖ ବା, ମୋର ଫେଭରେଟ୍ କଲର
2: ସବୁବେଳେ ସପିଂ।
1: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
3: ସେଭିଂ କରିବାର ବି ବୟସ ଏଇଟା।
4: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ। ଆଇ ନୋ ନା। ଆର୍ ବି ଆଇ କହେ,
5: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଗୁଜରାଟସ୍ଥିତ ସୋମନାଥ ମନ୍ଦିରର ପୁନଃ ନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମନାଥ ଅମୃତ ପର୍ବ 2026 ପାଳନ କରାଯାଉଛି। ଆସନ୍ତାକାଲି ନରେନ୍ଦ୍ର ମୋଦି ସୋମନାଥ ମନ୍ଦିର ଗସ୍ତରେ ଯାଇ ଧ୍ୱଜପୂଜା ଓ ମହାପୂଜାରେ ଅଂଶଗ୍ରହଣ କରିବେ। 1026 ମସିହାରେ ସୋମନାଥ ମନ୍ଦିର ଉପରେ ପ୍ରଥମଥର ପାଇଁ ଆକ୍ରମଣ ହୋଇଥିଲା। ଚଳିତ ବର୍ଷ ଏହାର 1000 ବର୍ଷ ପୂରଣ ହୋଇଛି। 1951 ମସିହାରେ ସୋମନାଥ ମନ୍ଦିର ପୁନଃ ଖୋଲିଥିଲା। ଚଳିତ ବର୍ଷ ଏହାର 75ତମ ବାର୍ଷିକୀ ପାଳନ କରାଯାଉଛି। ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ 1951 ମସିହାରେ ଏହାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଭଗବାନ ଶିବଙ୍କ 12ଟି ଆଦି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଭାବରେ ସୋମନାଥ ମନ୍ଦିର ଏକ ପବିତ୍ର ସ୍ଥାନ ଭାବେ ମାନ୍ୟତା ଲାଭ କରିଛି। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରଠାରେ ଆସନ୍ତାକାଲି ପୂର୍ବାହ୍ନ 10 ଘଟିକାରେ ସୋମନାଥ ସ୍ୱାଭିମାନ ପର୍ବ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ନେଇ ସମୀକ୍ଷା କରିଛନ୍ତି। ଶ୍ରୀ ଶାହା ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ପ୍ରସ୍ତୁତି, ମାନବ ସମ୍ଭଳର ନିୟୋଜନ ଏବଂ ବିଭିନ୍ନ ସଂସ୍ଥା ଭିତରେ ସମନ୍ୱୟ ରକ୍ଷା ସହ ବିପର୍ଯ୍ୟୟ ସମୟରେ ଶୂନ୍ୟ ପ୍ରାଣହାନୀ ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୈଠକରେ ଗୋଷ୍ଠୀ ସଚେତନତା, ପର୍ଯ୍ୟାପ୍ତ ମାତ୍ରାରେ ରିଲିଫ୍ ସାମଗ୍ରୀ ମହଜୁଦ ରଖିବା ଉପରେ ଆଲୋଚନା ହୋଇଥିଲା। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ଡକ୍ଟର ହିମନ୍ତ ବିଶ୍ୱଶର୍ମାଙ୍କୁ ନେତା ଭାବେ ନିର୍ବାଚିତ କରାଯାଇଛି। ଏନ୍ଡିଏ ବିଧାୟକ ଦଳ ବୈଠକରେ ମଧ୍ୟ ଡକ୍ଟର ଶର୍ମା ନେତା ଭାବେ ମନୋନୀତ ହୋଇଛନ୍ତି। ଉଭୟ ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ବିଜେପି ନେତା ଜଗତ ପ୍ରକାଶ ନଡ୍ଡା ଏବଂ ସହ ପର୍ଯ୍ୟବେକ୍ଷକ ଭାବେ ନାୟବ ସିଂହ ସାଇନି ଉପସ୍ଥିତ ଥିଲେ। ଟିଭିକେ ମୁଖ୍ୟ ସି ଜୋସେଫ୍ ବିଜୟ ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେହେରୁ ଇଣ୍ଡୋ ଷ୍ଟାଡିୟମ୍ଠାରେ ପୂର୍ବାହ୍ନ 10ଟାରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ଶ୍ରୀ ବିଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହିତ 9 ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆସନ୍ତାକାଲି ବନ୍ଦ ରହିବ। ଭୁବନେଶ୍ୱରଠାରେ ହେବାକୁ ଥିବା ଏହି ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରଖାଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ଭାଦପତ୍ର ମାଧ୍ୟମରେ ଜଣାଇ ଦିଆଯିବ। ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ବିଲଣ୍ଡା ବୋଡକ ପଞ୍ଚାୟତରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ପରେ ଅନ୍ଦରାଇଠାରେ ମାର୍କେଟ କମ୍ପ୍ଲେକ୍ସ, କୁବେରା ପଞ୍ଚାୟତଠାରେ କମ୍ୟୁନିଟି କେନ୍ଦ୍ରର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସମ୍ବଲପୁର ଜିଲ୍ଲାର ନାକଟେତେଉଳ, ରେଢ଼ାକୋଲ ଏବଂ ଜୁଜୁମୁରା ବ୍ଲକର ବିକାଶ ପାଇଁ 194 କୋଟି ଟଙ୍କା ବ୍ୟୟରେ 48ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ପର୍ଯ୍ୟଟନ ଓ ଐତିହ୍ୟର ବିକାଶକୁ ଗୁରୁତ୍ୱ ଦେଇ ନାକଟେତେଉଳ ବ୍ଲକ ଅନ୍ତର୍ଗତ ଭୀମମଣ୍ଡଳୀ ଇକୋ ହେରିଟେଜ୍ ସାଇଟ୍ର ଭୂମିପୂଜନ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଐତିହ୍ୟସ୍ଥଳୀର ବିକାଶ ପାଇଁ ପ୍ରାୟ 8 କୋଟି 30 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି। ପର୍ଯ୍ୟଟନସ୍ଥଳୀର ବିକାଶ କାର୍ଯ୍ୟ ସ୍ୱରୂପ ପ୍ରବେଶପଥ, ସେତୁ, ଭ୍ୟୁ ପଏଣ୍ଟ ଓ ସୌରଶକ୍ତି ବ୍ୟବସ୍ଥା, ଅତ୍ୟାଧୁନିକ ସୁବିଧା ଓ ବିଶ୍ରାମ ଗୃହ ନିର୍ମାଣ କରାଯିବ। ନାକଟେତେଉଳ ଅଞ୍ଚଳର ଲୋକମାନଙ୍କ ସୁବିଧା ପାଇଁ କମ୍ୟୁନିଟି ହେଲ୍ଥ ସେଣ୍ଟରର ନୂତନ ଭବନ ଏବଂ ଯୁବ କ୍ରୀଡ଼ାବିତ୍ଙ୍କୁ ପ୍ରୋହାହିତ କରିବା ପାଇଁ ଏକ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଇଛି। ରେଢ଼ାଖୋଲ ବ୍ଲକ ଅଧୀନରେ ଥିବା

ରାମପୁର ଗିରିଶଚନ୍ଦ୍ରପୁର ରାସ୍ତାର ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି, ଯାହା ଅଞ୍ଚଳର ଗମନାଗମନ ବ୍ୟବସ୍ଥାକୁ ସୁଗମ କରିବ। ଶୁଭାରମ୍ଭ ହୋଇଥିବା ଏହି ପ୍ରକଳ୍ପଗୁଡ଼ିକ ସ୍ଥାନୀୟ ସାମାଜିକ ଓ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଲୋକଙ୍କ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ସମ୍ବଲପୁର ସହରରେ ଆଗାମୀ ଦିନରେ ହେବାକୁ ଥିବା ପବିତ୍ର ଶୀତଳଷଷ୍ଠୀ ଯାତ୍ରା ନେଇ ଆଜି ପ୍ରାକ୍ ପ୍ରସ୍ତୁତି ବୈଠକ ସ୍ଥାନୀୟ ସର୍କିଟ୍ ହାଉସ୍ଠାରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପ୍ରଶାସନ, ପୁଲିସ୍ ପ୍ରଶାସନ ଓ ଶୀତଳଷଷ୍ଠୀ ଯାତ୍ରା ସମନ୍ୱୟ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ। ବିଗତ ଦିନର ଅଭିଜ୍ଞତା ଆଧାରରେ ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳାର ସହିତ ଯାତ୍ରା ପାଳନ ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ। ଦୁଇଦିନ ଧରି ଏହି ଗଣତି ମଣତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ପାଇଁ ଏହି କାର୍ଯ୍ୟ ସ୍ଥଗିତ ରଖାଯାଇଥିଲା। ମୁମ୍ବାଇ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ସହିତ ୱେଭ୍ ଡଗ୍ ବଜାରର ଦ୍ୱିତୀୟ ସଂସ୍କରଣ ଆସନ୍ତା ଜୁନ୍ ମାସ 16 ତାରିଖରୁ ମୁମ୍ବାଇ ଏନ୍ଏଫ୍ଡିସି କମ୍ପ୍ଲେକ୍ସରେ ଆୟୋଜନ କରାଯିବ। ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ। ୱେଭ୍ ଡଗ୍ ବଜାର ସହଯୋଗ, ମାର୍ଗଦର୍ଶନ ଓ ବୈଷୟିକ ସ୍ତରରେ ପରିଚୟ ଦେବାରେ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତାଙ୍କ ଯାତ୍ରାକୁ ତ୍ୱରାନ୍ୱିତ କରିବ। 2024 ପ୍ରଥମ ସଂସ୍କରଣ ପରେ ଚଳିତ ବର୍ଷ ଦ୍ୱିତୀୟ ସଂସ୍କରଣର ଆୟୋଜନ କରାଯାଉଛି। ଦୃଶ୍ୟ ଶ୍ରାବ୍ୟ ଶିଳ୍ପର ପ୍ରତିଷ୍ଠିତ ବୃତ୍ତିଗତ ଓ ଉଦୀୟମାନ ପ୍ରତିଭାଙ୍କୁ ଏହା ଏକ ମଞ୍ଚ ପ୍ରଦାନ କରିବ। ପ୍ରଯୋଜକ, ବିତରକ, ପ୍ରସାରକ, ପାଣ୍ଠି ପ୍ରଦାନକାରୀ ଏବଂ ପ୍ରଯୁକ୍ତିବିଦ୍ୟା ଅଂଶୀଦାରମାନଙ୍କ ପାଇଁ ଏହି ମଞ୍ଚ ଏକ ଅନନ୍ୟ କେନ୍ଦ୍ର ଭାବରେ କାର୍ଯ୍ୟ କରି ଚଳଚ୍ଚିତ୍ର ନିର୍ମାତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇବ। ୱେଭ୍ ଡଗ୍ ବଜାରର ପ୍ରମୁଖ ଅଂଶ ଭାବେ ଭିଆର୍, ପ୍ରଗତି ଲ୍ୟାବ୍, ଏକ୍ସଆର୍ ଏବଂ ଇମର୍ସିଭ୍ ମାର୍କେଟ୍କୁ ସ୍ଥାନିତ କରାଯାଇଛି। ଚଳଚ୍ଚିତ୍ର ନିର୍ମାତା ଏବଂ ଆନିମେସନ୍ ଶିଳ୍ପର ମୁଖ୍ୟ ଅଂଶୀଦାରମାନଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରାଯାଇଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା 26 ତାରିଖରେ କଟକ କେନ୍ଦ୍ର ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଉଛି। ଏଥିରେ ଆକାଶବାଣୀର ବହୁ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିବେ। ଏହି ଅବସରରେ ଗତକାଲି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂସ୍କୃତି ଭବନରେ ଏକ ସଙ୍ଗୀତ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଆକାଶବାଣୀର ଅବସରପ୍ରାପ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ହୃଷିକେଶ ପାଣି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ଶିକ୍ଷା, ସୂଚନା, ବିଶେଷକରି କୃଷିକ୍ଷେତ୍ର ତଥା କୃଷକମାନଙ୍କ ଉନ୍ନତିରେ ଆକାଶବାଣୀର ଅନନ୍ୟ ଭୂମିକା ରହିଛି। ଏଥିରେ ରୀତା ପଟ୍ଟନାୟକ ଓ ଅମିତ ଦାସଙ୍କ ସଙ୍ଗୀତ ଓ ବାଦ୍ୟ ପରିବେଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହା ସହ ରବିନାରାୟଣ ଶତପଥୀ ଓ ଶିଶିର କୁମାର ଶତପଥୀ ଦାସକାଠିଆ ପରିବେଷଣ କରିଥିଲେ।

0: ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 17ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସୋମନାଥ ଅମୃତ ପର୍ବ ଅବସରରେ ଆସନ୍ତାକାଲି ମନ୍ଦିରର ଧ୍ୱଜପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଓ ଗ୍ରୀଷ୍ମପ୍ରବାହ ସ୍ଥିତିର ମୁକାବିଲା ଓ ପ୍ରସ୍ତୁତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବଲପୁର ଜିଲ୍ଲାରେ 194 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲିଠାରୁ ପୁଣି ଥରେ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ରାଜୁ ମୋବାଇଲ ଛାଡେ।
2: ଆରେ ଦିଦି, ବ୍ୟାଙ୍କ ର ନମ୍ବର ଦରକାର, ରିଫଣ୍ଡ ଆସିନି।
3: ମିଳିଗଲା, ଏବେ କଲ୍ କରୁଛି ଦିଦି।
1: ବିନା ନମ୍ବର ଯାଞ୍ଚ କରିକି ପ୍ରାୟତଃ ଜାଲିଆ ଲୋକେ ବ୍ୟାଙ୍କ ର ନକଲି ୱେବସାଇଟ ଆଉ ମିଛ ନମ୍ବର ଦ୍ଵାରା ଟଙ୍କା ଠକେଇ କରିଥାନ୍ତି।
2: ତ ଠିକ ନମ୍ବର
1: ବ୍ୟାଙ୍କ ର ଅଫିସିଆଲ ୱେବସାଇଟ କିମ୍ବା କାର୍ଡରେ।
2: ତମେ ତ ବଞ୍ଚେଇ ଦେଲ ଦିଦି,
1: କାମରେ ନୁହେଁ।
4: ଆର୍ବିଆଇ କହେ,
5: ସଠିକ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
6: ଆପଣମାନେ କାର୍ଯ୍ୟକ୍ରମ

0: ଜଣାଇଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଜନଜୀବନ ସମ୍ବାଦ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ମା' ପାଇଁ ଆଜି ସ୍ୱତନ୍ତ୍ର ଦିନଟିଏ। ଗର୍ଭରେ ସନ୍ତାନକୁ ଧାରଣ କରି ସଂସାରର ଆଲୋକ ଦେଖାଇବା ଏବଂ ସମାଜରେ ପ୍ରତିଷ୍ଠିତ କରି ଛିଡ଼ା କରାଇବା କ୍ଷେତ୍ରରେ ମା'ର ଭୂମିକା ଅବର୍ଣ୍ଣନୀୟ। ସନ୍ତାନକୁ ଖାଲି ସଫଳ କରିବା ନୁହେଁ, ଅନୁଶାସନ ଶିଖାଇବାରେ ମଧ୍ୟ ମା'ର ଯଥେଷ୍ଟ ଭୂମିକା ରହିଛି। କେବଳ ମଣିଷ ମା' ନିଜ ସନ୍ତାନର ଲାଳନ ପାଳନ ପାଇଁ ପରିଶ୍ରମ କରେ ନାହିଁ, ଏମାନେ ପଶୁ ହେଲେ ମଧ୍ୟ ନିଜ ସନ୍ତାନ ପାଇଁ ସ୍ନେହ ଶ୍ରଦ୍ଧା ଓ ଯତ୍ନରେ ଆଦୌ ଅଭାବ କରନ୍ତି ନାହିଁ। ଶାବକକୁ ଅନୁଶାସିତ କରାଇବାରେ ମଧ୍ୟ ପ୍ରାଣୀ ଜଗତର ଏହି ମା'ମାନେ ଖୁବ୍ ସତର୍କ। ପ୍ରାଣୀ ଜଗତର ଏପରି କେତେକ ମା'ଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା। ଗରିଲା ମା' ନିଜ ଶାବକ ପ୍ରତି ମଣିଷ ପରି କୋମଳ ଏବଂ ସମର୍ପିତ ହୋଇଥାଏ। ପ୍ରାୟ 8.5 ମାସର ଗର୍ଭଧାରଣ ପରେ ସେ ଶାବକ ଜନ୍ମ ଦିଏ ଏବଂ ପ୍ରଥମ କିଛି ମାସ ଶାବକକୁ 24 ଘଣ୍ଟା କାଳ ନିଜ କୋଳରେ ରଖି ଖୁବ୍ ସ୍ନେହ ଓ ସୁରକ୍ଷାର ସହ ପାଳନ କରିଥାଏ। ସେମାନେ ଶାବକମାନଙ୍କର ଯତ୍ନ ନେବା ସହିତ ସେମାନଙ୍କୁ ଖାଦ୍ୟ ଖୋଜିବାର ଉପାୟ, ସାମାଜିକ ଅନୁଶାସନ ଏବଂ ଦଳଗତ ଭାବେ ରହିବାର ନିୟମ ବି ଶିଖାଇଥାନ୍ତି। ଗରିଲା ସମାଜରେ ପ୍ରତ୍ୟେକଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି, ତେଣୁ ମା' ଗରିଲା ଶାବକଙ୍କୁ ନିଜ ପାଇଁ ସ୍ଥାନ ପ୍ରସ୍ତୁତ କରିବାର କୌଶଳ ବି ଶିଖାଇଥାଏ। ଅନୁଶାସନ ଶିଖାଇବା ସହିତ ଶାବକକୁ ସବୁବେଳେ ଛାତିରେ ଜାକି ରଖି ଗେହ୍ଲା କରୁଥାଏ ମା'। 3 ମାସର ହେଲାବେଳକୁ ଶିଶୁ ଗରିଲା ମା' ପିଠିରେ ଚଢ଼ି ବୁଲାବୁଲି କରିବାରେ ଲାଗେ। ଜୀବଜଗତରେ ସୁପର ମମ୍ ବା ଶକ୍ତ ମା' ଭାବେ ପରିଚିତ ହାତୀ ପ୍ରାୟ 22 ମାସ ଧରି ଗର୍ଭଧାରଣ କରିବା ପରେ ଶାବକ ଜନ୍ମ ଦେଇଥାଏ ମା' ହାତୀ। ସଦ୍ୟଜାତ ହାତୀ ଛୁଆର ଓଜନ ପ୍ରାୟ 200 ପାଉଣ୍ଡ ଅର୍ଥାତ୍ 90 କିଲୋଗ୍ରାମ ପାଖାପାଖି ହୋଇଥାଏ। ମାଈ ହାତୀ ଜୀବନସାରା ନିଜ ମା' ସହ ରହୁଥିବା ଦେଖାଯାଇଛି। ମା' ହାତୀ ନିଜର ଅନେକ ସମ୍ପର୍କୀୟଙ୍କୁ ଶାବକର ଯତ୍ନ ନେବା କାମରେ ନିୟୋଜିତ କରିପାରେ, ଫଳରେ ସମସ୍ତେ ଖୁବ୍ ଆରାମରେ ଖାଦ୍ୟ ଖାଇପାରନ୍ତି। ହାତୀ ନିଜ ସନ୍ତାନକୁ ଖୁବ୍ ସ୍ନେହ କରୁଥିଲେ ବି ବେଶ୍ ଅନୁଶାସିତ ହୋଇଥାଏ ମା' ହାତୀ। ଶାବକକୁ ଖାଦ୍ୟ ଏବଂ ପାଣି ଖୋଜିବା, ସମୂହରେ ରହିବାର ନିୟମ ଏବଂ ନିଜର ସୁରକ୍ଷା ଉପାୟ ଶିଖାଇଥାଏ। ହାତୀ ଦଳରେ ମୁଖ୍ୟତଃ ମାଈ ହାତୀମାନେ ରହୁଥିବା ବେଳେ ଏକ ବୟସ୍କ ମାଈ ହାତୀ ଏହାର ନେତୃତ୍ୱ ନିଏ। ଦଳରେ ଥିବା ବୟସ୍କ ମାଈ ହାତୀମାନେ ବି ଛୁଆ ହାତୀମାନଙ୍କୁ ଶିଖାଇବାରେ ସହାୟତା କରିଥାନ୍ତି। ସିଂହି ବି ଶାବକମାନଙ୍କୁ ବେଶ୍ ଅନୁଶାସନରେ ରଖିଥାଏ, ସେମାନଙ୍କୁ ସାମାଜିକ ନିୟମ ପାଳନ କରିବା ଏବଂ ଦଳରେ ରହିବା ଶିଖାଏ। ଶିକାର ବେଳେ ମଧ୍ୟ ଶାବକମାନଙ୍କୁ କଡ଼ା ପ୍ରଶିକ୍ଷଣ ଦେବା ସହିତ ସେମାନେ ଶିକାର କରିବା ଶିଖିଯିବା ପର୍ଯ୍ୟନ୍ତ ନିଜ ସାଙ୍ଗରେ ରଖିଥାଏ। ଏପରିକି ଚଞ୍ଚଳ ପିଲାମାନଙ୍କୁ ପଞ୍ଝାରେ ହାଲକା ଚାପୁଡ଼ା ଦେଇ ବାଟକୁ ଆଣେ। ସିଂହି ପିଲାମାନଙ୍କୁ ଖୁବ୍ ଯତ୍ନରେ ପାଳନ କରେ ଏବଂ ସେମାନଙ୍କୁ ବଡ଼ କରିବା ଲାଗି ଏକାକୀ ଶିକାର କରି ଖାଦ୍ୟ ଆଣିଥାଏ। ସିଂହିମାନେ ବି ପରସ୍ପରର ଶାବକଙ୍କ ଲାଳନ ପାଳନ କରିଥାନ୍ତି, ଏହାକୁ କ୍ରେଚ୍ କୁହାଯାଏ। ସିଂହ ଶାବକ ପ୍ରାୟ 2 ବର୍ଷର ହେବା ପର୍ଯ୍ୟନ୍ତ ମା' ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ରହିଥାନ୍ତି। ଗର୍ଭାବସ୍ଥା ପାଇଁ ପ୍ରସ୍ତୁତ ହେବା ଲାଗି ମାଇ ମେରୁଭାଲୁ 2 ଗୁଣ ଖାଦ୍ୟ ଖାଇ ଓଜନ ବଢ଼ାଏ। ପ୍ରାୟ 400 ପାଉଣ୍ଡ ହେବା ପରେ ତା'ର ପ୍ରଥମ କାମ ହୁଏ ଶାବକ ଜନ୍ମ ଦେବା ପାଇଁ ଏକ ଗାତ ଖୋଳିବା। ଏଠାରେ ସେ ନିଜ ଗର୍ଭାବସ୍ଥାଠାରୁ ଶାବକ ଜନ୍ମ ହେବାର 2 ମାସ ପର୍ଯ୍ୟନ୍ତ ରହିଥାଏ। ସବୁ କାମ ଶେଷ ହୋଇଯିବା ପରେ ମା' ଭାଲୁଟି ପ୍ରାୟ 8 ମାସ କାଳ ଉପବାସ କରେ। ତେବେ ଶାବକକୁ ମେରୁ ଅଞ୍ଚଳର ମାତ୍ରାଧିକ ଥଣ୍ଡା ପରିବେଶରେ ଜୀବିତ ରହିବାର ପୂରା ପ୍ରଶିକ୍ଷଣ ଦେଇଥାଏ ମା' ମେରୁଭାଲୁ। ସେମାନଙ୍କୁ ଶିକାର କରିବା, ମାଛ ଧରିବା ଏବଂ ବରଫାବୃତ ପରିବେଶରେ ସୁରକ୍ଷିତ ରହିବାର କୌଶଳ ଶିଖାଏ। ମା' ପେଙ୍ଗୁଇନ୍ ଅଣ୍ଡା ଦେବା ପରେ ଖୁବ୍ କ୍ଲାନ୍ତ ଏବଂ ଭୋକିଲା ହୋଇଯାଏ। ଏହାପରେ ସେ ଅଣ୍ଡାଟିକୁ ପିତା ପେଙ୍ଗୁଇନ୍କୁ ଧରାଇ ଖାଦ୍ୟ ଅନ୍ୱେଷଣରେ ବାହାରିଯାଏ। ଏହି ସମୟରେ ପିତା ପେଙ୍ଗୁଇନ୍ ଅଣ୍ଡାଟିକୁ ଖୁବ୍ ସୂକ୍ଷ୍ମ ଭାବେ ଯତ୍ନରେ ରଖେ, କାରଣ ଅଣ୍ଡାର କିଛି କ୍ଷତି ହେବା ମାତ୍ରେ ଶାବକର ମୃତ୍ୟୁ ନିଶ୍ଚିତ। ତେବେ ମା' ପେଙ୍ଗୁଇନ୍ ମାସ ମାସ ଧରି କେବଳ ନିଜ ପାଇଁ ଖାଦ୍ୟ ଖୋଜିବାକୁ ଯାଏ ନାହିଁ, ସେ ବରଫରେ ବୁଲି ବୁଲି ଯେଉଁ ମାଛ ଖୋଜିଥାଏ ଫେରିବା ପରେ ତାହା ନିଜ ସଞ୍ଚୟ ମଣାରୁ ବାହାର କରି ଶାବକକୁ ଖୁଆଏ। ପେଙ୍ଗୁଇନ୍ ମା' ନିଜ ଶାବକକୁ ଖାଦ୍ୟ, ଉଷ୍ମତା ଏବଂ ସୁରକ୍ଷା ଦେବାରେ ଆଦୌ ହେଳା କରେ ନାହିଁ। ଯେପର୍ଯ୍ୟନ୍ତ ଶାବକ ନିଜେ ଖାଦ୍ୟ ଅନ୍ୱେଷଣ କରିବାକୁ ସକ୍ଷମ ହୋଇନଥାଏ ସେ ପର୍ଯ୍ୟନ୍ତ ଉଭୟ ମା' ଓ ପିତା ପେଙ୍ଗୁଇନ୍ ତାକୁ ଥଣ୍ଡାରୁ ସୁରକ୍ଷିତ ରଖନ୍ତି ଏବଂ ମାଛ ଖୁଆଉଥାନ୍ତି।

0: ଦେଖ ଆକାଶବାଣୀ କଟକ କେନ୍ଦ୍ରରୁ
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ଭାଦ ସହ ମୁଁ ଲହରିକା ପଟ୍ଟନାୟକ। ସୋମନାଥ ଅମୃତ ପର୍ବରେ ଆସନ୍ତାକାଲି ମନ୍ଦିରର ଧ୍ୱଜ ପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ବୈଠକରେ ସମ୍ପତ୍ତିର ସର୍ବନିମ୍ନ କ୍ଷତି ଏବଂ ଶୂନ୍ୟ ଜୀବନହାନୀ ସୁନିଶ୍ଚିତ କରିବା ନେଇ ହୋଇଥିଲା ଆଲୋଚନା। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଆୟୋଜିତ ହେଉଛି ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର। ସପ୍ତାହେ ବ୍ୟାପୀ ଚାଲିବାକୁ ଥିବା ଏହି ଶିବିରରେ ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ଆତ୍ମପରିଚୟ, ଶବ୍ଦ ଗଠନ ଜ୍ଞାନ, ଦୈନନ୍ଦିନ ଜୀବନରେ ବ୍ୟବହୃତ କଥୋପକଥନ ଏବଂ ସାଂସ୍କୃତିକ ଭାବ ବିନିମୟ ହେବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସୂଚନା। ଶ୍ରୀକ୍ଷେତ୍ର ପୁରୀରେ ଆଜି ଶେଷ ହେଉଛି ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ବାହାର ଚନ୍ଦନଯାତ୍ରାର ଶେଷ ଦିବସରେ ଆଜି ହେବ ହଳଦୀ ପାଣି ନୀତି। ଆସନ୍ତାକାଲିଠାରୁ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ଭିତର ଚନ୍ଦନଯାତ୍ରା। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍କରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ। ଶରୀରକୁ ସୁସ୍ଥ ଏବଂ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ପାଳନ କରାଯାଉଛି ଲୁପସ୍ ଦିବସ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ଲୁପସ୍କୁ ଲୋକଲୋଚନକୁ ଆଣିବା। ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଜାରି। ନିର୍ଦ୍ଧାରିତ ଓଭରରେ 8 ୱିକେଟ୍ ହରାଇ ଏଲ୍ଏସ୍ଜି 203 ରନ୍ ହାସଲ କରିଥିବାବେଳେ ସିଏସ୍କେ ସମ୍ମୁଖରେ 204 ରନ୍ର ବିଜୟ ଲକ୍ଷ୍ୟ। ଆଉ କିଛି ସମୟ ପରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଆଇପିଏଲ୍ ମ୍ୟାଚ୍ରେ ପରସ୍କରକୁ ଭେଟିବେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ। ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା। ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 19 ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ମୁଖ୍ୟ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ଭାଦ ଶୁଣିପାରିବେ ରାତି 8:00।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ହ୍ୟାଲୋ
2: ରାଜେଶ ବାବୁ, ମୁଁ ପୋଲିସ ଥାନାରୁ କହୁଛି।
1: ପୁଣି ଥରେ
2: ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି, ଅନ୍ୟ କୋଠରୀକୁ ଯାଆନ୍ତୁ। ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି, ଲମ୍ବା ଫସିବେ। 10 ଲକ୍ଷ ଦିଅନ୍ତୁ, ବଞ୍ଚିଯିବେ।
1: ସାର୍ ଏତେ କୋଉଠୁ?
2: ଗୋଟେ ଲିଙ୍କ ପଠେଇଛି, ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ, ବାକି ପରେ।
1: ସାର୍ 2 ଲକ୍ଷ
3: କଣ ହେଲା ବାପା?
1: ଝିଅ, ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି।
2: ଆରେ
1: କାଟିଦେଲା,
3: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
1: ଫ୍ରଡ୍?
3: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
1: ତ ଟଙ୍କା ହରେଇବେ।
4: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ସୁବାସ ଦାସ, କଥାଚିତ୍ର ମା।

ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ. ମୁଖ୍ୟ ସମ୍ବାଦ, ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା, ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ. ଦେଶରେ ଗ୍ରୀଷ୍ମ ପ୍ରଭାବ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ. ଉତ୍ତର ପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତେଲେଙ୍ଗାନାରେ ପ୍ରାୟ 9,400 କୋଟି ଟଙ୍କା ସମ୍ଭଳିତ ବହୁବିଧ ଭିଭିଭୂମି ଏବଂ ଶିଳ୍ପ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ସଂଯୋଗୀକରଣକୁ ସୁଦୃଢ଼ କରିବା

0: ଦକ୍ଷତାର ଉନ୍ନତି, ସୁରକ୍ଷା ବୃଦ୍ଧି ଏବଂ ଲୋକଙ୍କ ପାଇଁ ଏକ ଉତ୍ତମ ଯାତ୍ରା ଅଭିଜ୍ଞତା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି। ଉନ୍କୋଚିତ ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୱାରାଙ୍ଗଲରେ ଥିବା ପିଏମ୍ ମିତ୍ର ପାର୍କ ପ୍ରାୟ 1,700 କୋଟି ଟଙ୍କା ବ୍ୟୟରେ ନିର୍ମିତ ତଥା ଦେଶର ପ୍ରଥମ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ବୟନ ଶିଳ୍ପ ପାର୍କ ରହିଛି। ପ୍ରଧାନମନ୍ତ୍ରୀ ହାଇଦ୍ରାବାଦ ପାଣାଜୀ ଅର୍ଥନୈତିକ କରିଡରର ଅଂଶ ଭାବେ ଗୁଡେବେଲୁର ଏବଂ ମହବୁବନଗର ମଧ୍ୟରେ ଜାତୀୟ ରାଜପଥ 167ର 4 ଲେନ୍ ଓ ସାଙ୍ଗାରେଡ଼ି ଜିଲ୍ଲାରେ ଜହିରାବାଦ ଶିଳ୍ପାଞ୍ଚଳର ବିକାଶ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହା ବ୍ୟତୀତ କାଜିପେଟ୍ ବିଜୟୱାଡ଼ା ରେଳ ମଲ୍ଟି ଟ୍ରାକିଂ କରିଡରର ଅଂଶ ଭାବେ କାଜିପେଟ୍ ରେଳ ଅଣ୍ଡର ରେଳ ବାଇପାସ୍ ଓ ହାଇଦ୍ରାବାଦରେ ଏକ ନୂତନ ଗ୍ରୀନ୍ଫିଲ୍ଡ ପେଟ୍ରୋଲିୟମ ତୈଳ ଓ ଲୁବ୍ରିକେଣ୍ଟ ଟର୍ମିନାଲ ସମେତ ଅନେକ ରେଳ ଓ ଲଜିଷ୍ଟିକ୍ସ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ପଶ୍ଚିମ ଏସିଆ ବିବାଦରୁ ସୃଷ୍ଟ ଶକ୍ତି ସଙ୍କଟକୁ ଭାରତ ପ୍ରଭାବଶାଳୀ ଭାବେ ପରିଚାଳନା କରୁଛି। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ଶ୍ରୀ ମୋଦି କହିଛନ୍ତି। ଆମଦାନୀ ହୋଇଥିବା ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ କେବଳ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରାଯିବା ଉଚିତ, ଯାହା ବୈଦେଶିକ ମୁଦ୍ରା ସଞ୍ଚୟ କରିବାରେ ସାହାଯ୍ୟ କରିବ ଓ ଚାଲିଥିବା ବିବାଦର ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବ। ଭାରତ ସୌରଶକ୍ତି ଉତ୍ପାଦନରେ ଏକ ଅଗ୍ରଣୀ ଦେଶ ଭାବେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଏନର୍ଜି ସିକ୍ୟୁରିଟି କା କ୍ୟା ମହତ୍ତ୍ୱ ହେ ୟେ ଆଜ୍ ଦୁନିଆ କା ହର ବ୍ୟକ୍ତି ମହସୁସ କର ରହା ହେ। ଇସଲିଏ ଭାରତ କି ଏନର୍ଜି ସିକ୍ୟୁରିଟି ପର ହମାରୀ କେନ୍ଦ୍ର ସରକାର ଅଭୂତପୂର୍ବ ନିବେଶ କର ରହି। ମଲକାପୁର ମେ ଇଣ୍ଡିଆନ ଓଇଲ କେ ନୟେ ଟର୍ମିନାଲ କା ଉଦ୍ଘାଟନ ଇସି ଦିଶା ମେ ଏକ ବଡ଼ା କଦମ ହେ। ବିତେ ସାଲୋ ମେ ସୋଲର ପାୱର କେ ମାମଲେ ମେ ଭାରତ ଦୁନିଆ କେ ଟପ ଦେଶୋ ମେ ପହଞ୍ଚା ହେ। सीएनजी आधारित व्यवस्था को प्रमोट कर रहे हैं। ऐसे तमाम प्रयासों के कारण भारत इस बहुत बड़े वैश्विक ऊर्जा संकट का सामना कर रहा है। लेकिन अब आज समय की ये भी मांग है पेट्रोल डीजल गैस ऐसी चीजों का बहुत संयम से इस्तेमाल करें।
0: ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ଏକ ଅତ୍ୟାଧୁନିକ ସୁପର ସ୍ୱେଶିଆଲିଟି ସିନ୍ଧୁ ହସ୍କିଟାଲକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି। 21 ଲକ୍ଷ ବର୍ଗଫୁଟ ଅଞ୍ଚଳରେ ବିସ୍ତାରିତ 18 ମହଲା ବିଶିଷ୍ଟ ଏହି ହସ୍କିଟାଲରେ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବେଙ୍ଗାଲୁରୁରେ ଆର୍ଟ ଅଫ୍ ଲିଭିଂର 45ତମ ବାର୍ଷିକ ସମାରୋହରେ ଯୋଗଦେବା ସହ ଆର୍ଟ ଅଫ୍ ଲିଭିଂ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ ନବନିର୍ମିତ ଧ୍ୟାନ ମନ୍ଦିରର ଉଦ୍ଘାଟନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ସେବା, ଆଧ୍ୟାତ୍ମିକତା ଏବଂ ସାମାଜିକ ପରିବର୍ତ୍ତନକୁ ପ୍ରୋହାହିତ କରିବାରେ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ଭୂମିକାକୁ ପ୍ରଶଂସା କରିଥିଲେ। ଆନନ୍ଦ ଉତ୍ସାହର ସହ ଶିବଭୂମି ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିରରେ ସୋମନାଥ ଅମୃତ ପର୍ବ 2026 ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଆସନ୍ତାକାଲି ଧ୍ୱଜ ପୂଜା ଏବଂ ମହାପୂଜା ମଧ୍ୟ କରାଯିବ। ସୋମନାଥ ଇତିହାସରେ ପ୍ରଥମ ଥର ପାଇଁ 11ଟି ତୀର୍ଥସ୍ଥଳରୁ ସଂଗୃହୀତ ପବିତ୍ର ଜଳରେ କୁମ୍ଭାଭିଷେକ ସହିତ ପୁନଃ ନିର୍ମିତ ସୋମନାଥ ମନ୍ଦିରର ଶିଖରକୁ ପବିତ୍ର କରାଯିବ। 90 ମିଟର ଉଚ୍ଚତାର କ୍ରେନ୍ ବ୍ୟବହାର କରି ଏକ ବିଶାଳ ଆନୁଷ୍ଠାନିକ କୁମ୍ଭକୁ ମନ୍ଦିର ଶିଖରକୁ ଉଠାଯିବ। ବୈଦିକ ମନ୍ତ୍ର ମଧ୍ୟରେ ପବିତ୍ର ଜଳବିଧି ଅନୁଷ୍ଠିତ ହେବ। ସୋମନାଥ ଅମୃତ ପର୍ବ 2026ର ବିଶେଷ ଅବସରରେ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଭାସପାଟଣର ପବିତ୍ର ଭୂମିରେ ରୋମାଞ୍ଚକର ବିମାନ ଉଡ଼ାଣ କଳାକୌଶଳ ପ୍ରଦର୍ଶନ କରାଯିବ। ଆଜି ଏକ ହେଲିକପ୍ଟରରୁ ମନ୍ଦିର ଶିଖର ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ପରିସ୍ଥିତିର ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଶାହା କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରସ୍ତୁତିର ମୂଲ୍ୟାଙ୍କନ କରିଛନ୍ତି। ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ସମ୍ଭଳ ନିୟୋଜନ ଏବଂ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟର ଶ୍ରୀ ଶାହା ସମୀକ୍ଷା କରିଥିଲେ। ବୈଠକରେ ସମ୍ପତ୍ତିର ସର୍ବନିମ୍ନ କ୍ଷତି ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଦେଶବ୍ୟାପୀ ନିଆଯାଇଥିବା ଦୀର୍ଘକାଳୀନ ବନ୍ୟା ପ୍ରଶମନ ପଦକ୍ଷେପର ଅଗ୍ରଗତିର ମଧ୍ୟ ସମୀକ୍ଷା ହୋଇଥିବା ଜଣାପଡ଼ିଛି। ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ପ୍ରକଳ୍ପର ସୁରକ୍ଷା, ନଦୀ ପରିଚାଳନା ପଦକ୍ଷେପ, ପାଣିପାଗ ପୂର୍ବାନୁମାନର ବୈଜ୍ଞାନିକ ଅଗ୍ରଗତି ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀ ମଧ୍ୟ ସମୀକ୍ଷା କରିଛନ୍ତି। ଏହା ବ୍ୟତୀତ ଜୀବନହାନି ରୋକିବା ପାଇଁ ସାମୁହିକ ସଚେତନତା, ସ୍ଥିରତା ନିର୍ମାଣ କାର୍ଯ୍ୟକ୍ରମ ଏବଂ ଅତ୍ୟାବଶ୍ୟକ ରିଲିଫ୍ ସାମଗ୍ରୀର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ଓ ଡାକ୍ତରୀ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା ହୋଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2022 ମସିହା

0: ସେପ୍ଟେମ୍ବର ମାସରେ ନାମିବିଆରୁ ଅଣାଯାଇଥିବା ଆଠଟି ଚିତାବାଘକୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ି ପ୍ରୋଜେକ୍ଟ ଚିତା ଆରମ୍ଭ କରିଥିଲେ। ଏହି ପର୍ଯ୍ୟାୟକ୍ରମେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଆସନ୍ତାକାଲି କୁନୋ ଜାତୀୟ ଉଦ୍ୟାନରେ ଦୁଇଟି ଚିତାବାଘ ଛାଡ଼ିବେ। ପରେ 2023ରେ ଦକ୍ଷିଣ ଆଫ୍ରିକାରୁ 12ଟି ଏବଂ ଚଳିତ ବର୍ଷ ଫେବୃୟାରୀ ମାସରେ ବୋତ୍ସୁଆନାରୁ ଆଉ 9ଟି ଚିତାବାଘ ଅଣାଯାଇଥିଲା। 2023 ମସିହା ମାର୍ଚ୍ଚ ମାସରେ ମାଇ ଚିତାବାଘ ଜ୍ୱାଲା ବିଗତ 70 ବର୍ଷ ମଧ୍ୟରେ ଭାରତରେ ପ୍ରଥମ ଚିତାଶାବକଙ୍କୁ ଜନ୍ମ ଦେଇଥିଲା। 2025 ମସିହା ନଭେମ୍ବର ମାସରେ ଭାରତରେ ଜନ୍ମିତ ଚିତା ମୁଖୀ ମଧ୍ୟ ଶାବକଙ୍କୁ ଜନ୍ମ ଦେଇଥିଲା, ଯାହା ଏହି ପ୍ରକଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। ବର୍ତ୍ତମାନ ସୁଦ୍ଧା ଭାରତରେ 37ରୁ ଅଧିକ ଚିତାଶାବକ ଜନ୍ମ ନେବା ସହ କୁନୋ ଜାତୀୟ ଉଦ୍ୟାନରେ ମୋଟ ଚିତା ସଂଖ୍ୟା 57କୁ ବୃଦ୍ଧି ପାଇଛି। ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି। 6 ଜଣ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏଥିସହ 2 ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ଉନ୍ନୀତ କରାଯାଇ ସ୍ୱାଧୀନ ଦାୟିତ୍ୱ ଦିଆଯାଇଛି। ଲକ୍ଷ୍ନୌର ଜନଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ ଏବଂ ବିଜେପି ନେତା ମନୋଜ ପାଣ୍ଡେଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିଥିବାବେଳେ ରାଷ୍ଟ୍ରମନ୍ତ୍ରୀ ଅଜିତ ପାଲ ସିଂ ଏବଂ ସୋମେନ୍ଦ୍ର ତୋମାରଙ୍କୁ ପଦୋନ୍ନତି ଦିଆଯାଇ ସ୍ୱାଧୀନ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ସମ୍ପ୍ରସାରଣ ସହିତ 403 ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ମନ୍ତ୍ରୀ ପରିଷଦ ସଂଖ୍ୟା 60କୁ ବୃଦ୍ଧି ପାଇଛି। ଗୁରୁଗ୍ରାମର ଏକ ସ୍ୱତନ୍ତ୍ର ପିଏମ୍ଏଲ୍ଏ କୋର୍ଟ ପଞ୍ଜାବ ଶିଳ୍ପମନ୍ତ୍ରୀ ସଞ୍ଜୀବ ଆରୋରାଙ୍କୁ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡିକୁ 7 ଦିନିଆ ରିମାଣ୍ଡରେ ନେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଇଡି ଗତକାଲି 100 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଦ୍ରବ୍ୟ ଓ ସେବାକର ଜିଏସ୍ଟି କାରବାରରେ ଠକେଇ ସହ ଜଡ଼ିତ ଏକ ମାମଲାରେ ଚଣ୍ଡୀଗଡ଼ରୁ ସଞ୍ଜୀବ ଆରୋରାଙ୍କୁ ଗିରଫ କରିଥିଲା। ଫିଟ୍ ଇଣ୍ଡିଆ ସଣ୍ଡେଜ୍ ଅନ୍ ସାଇକେଲ୍ର 73ତମ ସଂସ୍କରଣ ଆଜି ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମ୍ରେ ଆୟୋଜିତ ହୋଇଯାଇଛି। ଦେଶବ୍ୟାପୀ ଆୟୋଜିତ ହେଉଥିବା ସଣ୍ଡେଜ୍ ଅନ୍ ସାଇକେଲ୍ ଏକ ଆନ୍ଦୋଳନରେ ପରିଣତ ହୋଇଛି। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବାହିନୀର କର୍ମଚାରୀମାନେ ନାଗରିକମାନଙ୍କ ସହ ଯୋଗ ଦେଇଥିଲେ। 800ରୁ ଉର୍ଦ୍ଧ୍ୱ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାରୁ 20 ଜଣ ଲେଖାଏଁ ପ୍ରତିନିଧି ଯୋଗ ଦେଇଥିଲେ। ଫିଟ୍ ଇଣ୍ଡିଆ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ ସିଏଫ୍ଆଇର ସହଯୋଗରେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ଫିଟ୍ ଇଣ୍ଡିଆ ସଣ୍ଡେ ଜନ୍ ସାଇକେଲ୍ ଆୟୋଜିତ ହେଉଛି। ମିଜୋରାମର କୋର୍ଥା ଉତ୍ତର ଗ୍ରାମ ପରିଷଦ ସ୍ଥାୟୀ ଗ୍ରାମୀଣ ବିକାଶ ଏବଂ ପରିବେଶ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ ପାଇଁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର 2026ର ସ୍ୱଚ୍ଛ ଓ ସବୁଜ ପଞ୍ଚାୟତ ବର୍ଗରେ ଜାତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ଏହି ପୁରସ୍କାର ପରିମଳ, ପରିବେଶଗତ ସନ୍ତୁଳନ ଏବଂ ସମ୍ପ୍ରଦାୟ କଲ୍ୟାଣରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରିଥାଏ। ପାକିସ୍ତାନରେ ଖାଇବର ପଖତୁନ୍ଖ୍ୱା ପ୍ରଦେଶର ଏକ ପୁଲିସ୍ ପୋଷ୍ଟରେ ଆତ୍ମଘାତୀ ଆକ୍ରମଣରେ 15 ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିବା ସହ ଅନେକ ଆହତ ହୋଇଛନ୍ତି। ପୁଲିସ୍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁରକ୍ଷାକର୍ମୀମାନେ ପୁଲିସ୍ ପୋଷ୍ଟ ନିକଟକୁ ଆସୁଥିବା ଏକ ବିସ୍ଫୋରକ ସାମଗ୍ରୀ ବୋଝେଇ ଗାଡ଼ି ଉପରେ ଗୁଳି ଚାଳନା କରିବା ଫଳରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଆଇପିଏଲ୍ କ୍ରିକେଟ୍ରେ ଆଉ କିଛି ସମୟ ପରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜିର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଇନ୍ଧନର ସଂଯମତାପୂର୍ଣ୍ଣ ବ୍ୟବହାର ବର୍ତ୍ତମାନ ସମୟର ଆବଶ୍ୟକତା। ତେଲେଙ୍ଗାନାରେ 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଗୁଜରାଟର ସୋମନାଥ ଅମୃତ ପର୍ବ 2026ରେ ଯୋଗଦେବେ। ଦେଶରେ ଗ୍ରୀଷ୍ମ ପ୍ରବାହ ଓ ସମ୍ଭାବ୍ୟ ବନ୍ୟା ସ୍ଥିତିର ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରିମଣ୍ଡଳରେ 6 ଜଣ ନୂଆ ମନ୍ତ୍ରୀଙ୍କୁ ଶପଥପାଠ କରାଇଲେ ରାଜ୍ୟପାଳ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ଦ୍ୱିତୀୟ ମ୍ୟାଚ୍ରେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ଭାଦଦାତା ଦୁର୍ଗାପ୍ରସାଦ ପଟ୍ଟନାୟକ ଏବଂ ଉପସ୍ଥାପନାରେ ମୁଁ ନିନା ସାହୁ। ମାଲକାନଗିରି

0: ସରକାରୀ ଉଚ୍ଚବାଳିକା ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଜିଲ୍ଲା ପାଇଁ 843 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। 318 କୋଟି ଟଙ୍କାରୁ ଅଧିକ ବ୍ୟୟରେ ସମ୍ପୂର୍ଣ୍ଣ 31ଟି ପ୍ରକଳ୍ପର ଲୋକାର୍ପଣ ସହ 184 କୋଟି ଟଙ୍କାରୁ ଅଧିକ ବ୍ୟୟ ସମ୍ବଳିତ 30ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝି, ବିଧାୟକ ନରସିଂହ ମାଡକାମୀ ଏବଂ ଅନ୍ୟାନ୍ୟ ଜନପ୍ରତିନିଧି ଯୋଗଦେଇ ଜିଲ୍ଲାର ବିକାଶଧାରା ଉପରେ ଆଲୋକପାତ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ,
1: ଏ ଉପାନ୍ତ ଜିଲ୍ଲାକୁ ଆଗକୁ ବଢ଼େଇବା ପାଇଁ ଆଜିର ସରକାର ସଂକଳ୍ପବଦ୍ଧ। ଏଠିକାର ସବୁଠାରୁ ବଡ଼ କଥା ହେଉଛି DMGCF4ରେ ରାସ୍ତା 170 ରାସ୍ତା ମିଳିଛି, ତା ସଙ୍ଗେ ସଙ୍ଗେ ଆହୁରି 28ଟି ରାସ୍ତା ଏ ବର୍ଷ ମିଳିବ ଏବଂ 22ଟି ସେତୁ ଯୋଉଠି କନେକ୍ଟ ହୋଇପାରିବ, ତା ସଙ୍ଗେ ସଙ୍ଗେ ଆମେ 2ଟି ମେଗା ପ୍ରକଳ୍ପ 10ଟା ପଞ୍ଚାୟତ ଉପକୃତ ହୋଇପାରିବେ। ଜିବିଓରେ ଆମେ ପାଖାପାଖି 6 କୋଟି ଟଙ୍କା ଆମେ ଖର୍ଚ୍ଚ କରିବାର ସୌଭାଗ୍ୟ ପାଇଲୁ, ଯାହାଦ୍ୱାରା କି ଏକ ଏସେଟ୍ ଗାଁ ଏବଂ ପଞ୍ଚାୟତ ସ୍ତରରେ ହୋଇପାରିବ। ତାର ସଙ୍ଗେ ସଙ୍ଗେ ପ୍ରଗତି ପଥେ ଯୁବା ମାଲକାନଗିରି ଆଜି ତାହା ଲଞ୍ଚିଂ ହେଲା। ଆଗାମୀ ଦିନରେ ସେମାନେ ସ୍ପୋର୍ଟସ୍ ଇକ୍ୟୁପମେଣ୍ଟ, ଜିମ୍ର ଇକ୍ୟୁପମେଣ୍ଟ, ସିଟି ନ୍ୟୁଜ୍ ପେପର ଏବଂ ସଂସ୍କୃତି କ୍ଷେତ୍ରରେ ତାଙ୍କର ପାରଦର୍ଶିତା ହେବ, ଯାହାକି ନ୍ୟୁ ଏଜୁକେସନ ପଲିସି ଭିତରେ ଆଉ ଏକ ପାଦ ମାଲକାନଗିରି ଆଗକୁ ଆଗକୁ ବଢି ଚାଲିଛି।
0: ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଗଙ୍ଗାଧର ସୋଢ଼ି ଓ ଉପାଧ୍ୟକ୍ଷା ସାବିତ୍ରୀ ପଡ଼ିଆମୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଡିଏନ୍କେ ସ୍ଥିତ ରାମ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଉଭୟ ଏକ ଶୋଭାଯାତ୍ରାରେ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ହଳଧର ଶବର ସେମାନଙ୍କୁ ସ୍ୱାଗତ କରିଥିଲେ। ଦାୟିତ୍ୱ ଗ୍ରହଣ ପରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ଉଭୟ ପ୍ରକାଶ କରିଥିଲେ। ଏହି ଅବସରରେ ବିଧାୟକ ନରସିଂହ ମାଡକାମୀ ଓ ପୂର୍ବତନ ବିଧାୟକ ମୁକୁନ୍ଦ ସୋଢ଼ିଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ମାଲକାନଗିରି କଲ୍ୟାଣ ମଣ୍ଡପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ 17 ଯୋଡ଼ିଙ୍କ ସାମୁହିକ ବିବାହ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ, ବିଧାୟକ ନରସିଂହ ମାଡକାମୀ ଓ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ୍ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଯୋଜନା ଅଧୀନରେ ପ୍ରତ୍ୟେକ କନ୍ୟାଙ୍କୁ 45,000 ଟଙ୍କା ଚେକ୍, ବିବାହ ପଞ୍ଜୀକରଣ ପ୍ରମାଣପତ୍ର ଏବଂ ଏକ ଫଳନ୍ତି ବୃକ୍ଷ ପ୍ରଦାନ କରାଯାଇଥିଲା। ଗରିବ ପରିବାରଙ୍କୁ ସାମାଜିକ ଓ ଆଇନଗତ ସୁରକ୍ଷା ଦେବା ଏହି ଯୋଜନାର ମୂଳ ଲକ୍ଷ୍ୟ ବୋଲି ଅତିଥିମାନେ କହିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳର ଅର୍ଥନୀତିରେ ପ୍ରାଣୀ ସମ୍ପଦର ଗୁରୁତ୍ୱ ବିଷୟରେ କହିଥିଲେ। ପଶୁପାଳନ କ୍ଷେତ୍ରରେ ଆଧୁନିକ ବୈଷୟିକ ଜ୍ଞାନର ବ୍ୟବହାର ପାଇଁ ସେ ପରାମର୍ଶ ଦେଇଥିଲେ। ଶେଷରେ ଉଲ୍ଲେଖନୀୟ ସେବା ପାଇଁ କିଛି ସଫଳ ଚାଷୀ ଓ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳିତ ହୋଇଛି। ଶ୍ରମିକମାନେ ସମାଜର ପ୍ରକୃତ ବିନ୍ଧାଣି ଓ ସେମାନଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପ୍ରଶାସନର ପ୍ରାଥମିକତା ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଅଧୀନରେ 323 ଜଣ ହିତାଧିକାରୀଙ୍କୁ 1,63,00,000 ଟଙ୍କାରୁ ଅଧିକ ସହାୟତା ରାଶି ବଣ୍ଟନ କରାଯାଇଥିଲା। ମାଲକାନଗିରି ସ୍ପୋର୍ଟସ୍ କମ୍ପ୍ଲେକ୍ସରେ ଆୟୋଜିତ ସିଏମ୍ ଟ୍ରଫି, ଆନ୍ତଃ ଜିଲ୍ଲା ଫୁଟବଲ, କବାଡ଼ି, ଭଲିବଲ ଓ ଖୋଖୋ ଚାମ୍ପିୟନ୍ସିପ୍ର ଉଦ୍ଯାପନୀ ଉତ୍ସବରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଯୋଗଦେଇ କ୍ରୀଡ଼ା ଯୁବପିଢ଼ିକୁ ଏକତା ଓ ଶୃଙ୍ଖଳାର ବାର୍ତ୍ତା ଦେଇଥାଏ ବୋଲି କହିଥିଲେ। ପ୍ରତିଯୋଗିତାରେ ଜିଲ୍ଲାର 7ଟି ବ୍ଲକରୁ 900ରୁ ଅଧିକ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଶ୍ରୋତାବନ୍ଧୁ, ଆମେ କଥା ହେଉଥିଲେ ସମୟକୁ ନେଇ, ସମୟର ପରିବର୍ତ୍ତନ ଆମ ଚାଷବାସ ପେଟ ପାଟଣା ସହ ମଧ୍ୟ ସଂଶ୍ଳିଷ୍ଟ। ବର୍ତ୍ତମାନ ଜଳବାୟୁର ପରିବର୍ତ୍ତନ ସହ ଆମ ଚାଷ କାମ ପରିବର୍ତ୍ତନ ହେବାରେ ଲାଗିଛି। କେବଳ ପାରମ୍ପରିକ ଧାନ ଚାଷ କରି ଆମେ କୃଷିକୁ ବୃତ୍ତି ଭାବରେ ଗ୍ରହଣ କରିପାରିବା ନାହିଁ। ତେଣୁ ଏହି କଥାକୁ ଗୁରୁତ୍ୱ ଦେଇ ଆଜି ଆକାଶବାଣୀରୁ କୃଷି ଶିକ୍ଷାର ବିଷୟ ରହିଛି, ପରିବର୍ତ୍ତିତ ଜଳବାୟୁରେ ଖରିଫ ଋତୁ ଉପଯୋଗୀ ଅଣଧାନ ଫସଲ ଚାଷ। ବିଶେଷଜ୍ଞ ଅଛନ୍ତି କୃଷି ବିଜ୍ଞାନ କେନ୍ଦ୍ର ନୟାଗଡ଼ର କ୍ଷେତ୍ର ବିଜ୍ଞାନୀ ଡକ୍ଟର ଦେବାଶିଷ ନାୟକ। ମହାଶୟ, ଶିକ୍ଷାଦାନ ଆରମ୍ଭ କରନ୍ତୁ, ଆମେ ବସି ଶୁଣିବା।
1: ନମସ୍କାର ଶ୍ରୋତାବନ୍ଧୁ, ଆଜିର ବିଷୟ ରହିଛି ପରିବର୍ତ୍ତିତ ଜଳବାୟୁରେ ଖରିଫ ଋତୁ ପାଇଁ ଅଣଧାନ ଫସଲ ଚାଷ। ଆପଣମାନେ ସବୁଆଡ଼େ ଶୁଣୁଥିବେ ଜଳବାୟୁର ପରିବର୍ତ୍ତନ ଦ୍ରୁତଗତିରେ ଘଟି ଚାଲିଛି। ଆଜି ଆମେ ବୁଝିବା ଜଳବାୟୁ ପରିବର୍ତ୍ତନର କାରଣ ସବୁ କ'ଣ। ସମୟ ଅନୁସାରେ ପ୍ରକୃତିକ ପରିବର୍ତ୍ତନ ଯୋଗୁଁ ମଧ୍ୟ ଜଳବାୟୁ ପରିବର୍ତ୍ତନ ହୁଏ। ଯେମିତି ଆମେ ଯେଉଁ ପୃଥିବୀ ଗ୍ରହରେ ରହୁଛେ, ଏହି ଗ୍ରହଟି ଆଜିକାର ନୁହେଁ, ଅନେକ କୋଟି କୋଟି ବର୍ଷ ତଳର ଗ୍ରହ। ଏଥିରେ ଅନେକ ପ୍ରକାର ପରିବର୍ତ୍ତନ ଆସେ, ଭୂତଳର ପରିବର୍ତ୍ତନ ଆସେ, ସମୁଦ୍ର ସ୍ତରରେ ପରିବର୍ତ୍ତନ ଆସେ। ଏହିସବୁ ପରିବର୍ତ୍ତନ ଯୋଗୁଁ ମଧ୍ୟ, ପ୍ରାକୃତିକ ପରିବର୍ତ୍ତନ ଯୋଗୁଁ ଜଳବାୟୁ ପରିବର୍ତ୍ତନ ଘଟିଥାଏ, ଯେଉଁଟାକି ପର୍ଯ୍ୟାୟକ୍ରମେ ସମୟାନୁସାରେ ହୋଇଥାଏ। ତା ଛଡ଼ା ବିଭିନ୍ନ କାରଣରୁ ପୃଥିବୀର ତାପମାତ୍ରା ଅହେତୁକ ବୃଦ୍ଧି ଘଟୁଛି। ଏକ ପରିସଂଖ୍ୟାନରୁ ଦେଖାଯାଇଛି ପ୍ରତି 10 ବର୍ଷରେ ଥରେ 1 ଡିଗ୍ରୀ ସେଣ୍ଟିଗ୍ରେଡ୍ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଉଛି, ଯାହାକୁ କି ଆମେ ଇଂରାଜୀରେ ଗ୍ଲୋବାଲ ୱାର୍ମିଂ ବୋଲି କହୁଛେ। ଆଉ ଆଜି ପର୍ଯ୍ୟନ୍ତ ପୃଥିବୀର ତାପମାତ୍ରା ବିଗତ 100 ବର୍ଷ ଭିତରେ 2.5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦ୍ରୁତଗତିରେ ବଢ଼ୁଥିବା ମାନବ ସମାଜର ସୁବିଧା ନିର୍ମାଣ ଉଦ୍ଦେଶ୍ୟରେ ଜଙ୍ଗଲ ପରି ପ୍ରାକୃତିକ ସମ୍ପତ୍ତିର ଅବକ୍ଷୟ ହେବାର ଲାଗିଛି। ଯେହେତୁ ବୃକ୍ଷ ସଂଖ୍ୟା ଧୀରେ ଧୀରେ କମି ଚାଲିଛି, ସେଥିପାଇଁ ବାୟୁମଣ୍ଡଳରେ ସନ୍ତୁଳନ ନ ରହି ତାପମାତ୍ରାରେ ବୃଦ୍ଧି ପାଉଛି। ଆମେ ରକ୍ଷଣାବେକ୍ଷଣ କରିବା ପାଇଁ ପ୍ଲାଷ୍ଟିକ୍ ଏବଂ ରାସାୟନିକ ପଦାର୍ଥର ବହୁଳ ବ୍ୟବହାର କରୁଛେ, ଯାହା ପାଇଁ ଆମର ଗ୍ଲୋବାଲ ୱାର୍ମିଂ ଘଟୁଛି ଏବଂ

ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ତାପମାତ୍ରା ତାରତମ୍ୟ ଅଧିକ ହେବା ଯୋଗୁଁ ଆମେ ବିଭିନ୍ନ ପ୍ରକାର ପ୍ରାକୃତିକ ଦୁର୍ବିପାକର ମଧ୍ୟ ଆମେ ସମ୍ମୁଖୀନ କରୁଛେ, ଯେମିତିକି ବନ୍ୟା ହେଲା, ବାତ୍ୟା ହେଲା, ତ ଏହିସବୁ ବେଳେବେଳେ ଯେଉଁ ଖରାଦିନିଆ ବର୍ତ୍ତମାନ ସବୁ ଘୂର୍ଣ୍ଣିଝଡ଼ ହେଉଛି, ହଠାତ୍ କିନା କାଳବୈଶାଖୀ ହେଉଛି, ଏସବୁ ତାପମାତ୍ରାର ଅହେତୁକ ତାରତମ୍ୟ ଯୋଗୁଁ ହିଁ ହେଉଛି ଏବଂ ଏ ତାପମାତ୍ରା ବୃଦ୍ଧିରେ ଯେଉଁ କାରଣ ସବୁ ଆଲୋଚନା କଲି ସେସବୁ କାରଣ ସବୁ ଦାୟୀ। ଏବେ ଆମେ ବୁଝିବା ଯେ ଜଳବାୟୁ ପରିବର୍ତ୍ତନରେ କୃଷି ଉପରେ କ'ଣ ପ୍ରଭାବ ପଡୁଛି। ଆମେମାନେ ପାରମ୍ପରିକ କ୍ରମେ ହଜାର ହଜାର ବର୍ଷ ଧରି ଆମ ପୂର୍ବପୁରୁଷମାନେ ନିଜର ଖାଦ୍ୟ, ବସ୍ତ୍ର ଏବଂ ବାସଗୃହ ପାଇଁ କୃଷି ବା ଚାଷ ଆମେ କରିଥାଏ ଏବଂ ଏହି କୃଷିଟା ଯେହେତୁ ସମ୍ପୂର୍ଣ୍ଣ ଭାବେ ଆମର ପ୍ରକୃତି ଉପରେ ନିର୍ଭର, ପ୍ରାକୃତିକ ଜଳ, ପ୍ରାକୃତିକ ବାୟୁ, ପ୍ରାକୃତିକ ପବନ, ପ୍ରକୃତିର ହେଉଛି ମାଟି, ଏସବୁକୁ ନିର୍ଭର କରିକି ଆମର ଯେହେତୁ କୃଷି ନିର୍ଭରଶୀଳ, ତେଣୁ ଏହାର ପ୍ରଭାବ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବେଶୀ କୃଷି ଉପରେ ହିଁ ପଡ଼ିଥାଏ। ଏ ଯେଉଁ ଜଳବାୟୁ ପରିବର୍ତ୍ତନ ହେଉଛି, ଏଥିର ପ୍ରଥମ କୃଷି ଉପରେ ଯେଉଁ ପ୍ରଭାବ ହେଉଛି ତାହା ହେଉଛି ଅନିୟମିତ ବୃଷ୍ଟିପାତ, ଅନିୟନ୍ତ୍ରିତ ବୃଷ୍ଟିପାତ। ଆପଣମାନେ ଦେଖୁଥିବେ ବିଗତ 10 ବର୍ଷ ଭିତରେ ଆମେ ଏମିତିଆ ପରିସ୍ଥିତି କେତେଥର ଆମେ ସମ୍ମୁଖୀନ ହେଲେଣି। ଆମର ମନେ ପଡୁଥିବ ଗତ 2 ବର୍ଷ ତଳେ ଯେତେବେଳେ ଧାନ ଫସଲ କଟା ହୋଇକରି ବିଲରେ ପଡ଼ିଥିଲା, ସେହି ସମୟରେ ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଯେଉଁ ବର୍ଷା ହୋଇଥିଲା, ହଠାତ୍ କିନା 3 ଦିନିଆ ବର୍ଷା ହୋଇଥିଲା, କେତେ ପରିମାଣର ଧାନ ଫସଲ ନଷ୍ଟ ହୋଇଥିଲା, ଓଡ଼ିଶାର ଚାଷୀ ଭାଇମାନଙ୍କର ଅଣ୍ଟା ଭାଙ୍ଗି ଦେଇଥିଲା। ତେଣୁ ଏହିସବୁ ଜିନିଷ ହେଉଛି କ'ଣ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ହେଉଛି। ଆପଣମାନେ ଦେଖିଥିବେ ଯେତେବେଳେ ଆମେ ଯେଉଁ ଆମର କମନ୍ ଚାଷ ଯେଉଁଟାକି ଆମେ ମୁଖ୍ୟ ଭାବରେ କରୁଛେ, ଖରିଫ ଋତୁରେ ଧାନ ଚାଷ କରୁଛେ, ରବି ଋତୁରେ ଡାଲି ଜାତୀୟ ଫସଲ ଚାଷ କରୁଛେ, ଆମ ଓଡ଼ିଶାରେ ଆଉ ଅନ୍ୟାନ୍ୟ ଯେଉଁ ଚାଷମାନଙ୍କ ଭିତରେ ମକା, ମାଣ୍ଡିଆ ଏସବୁ ଯେଉଁ ଚାଷ କରୁଛେ, ଏହିସବୁ ଚାଷରେ ଦେଖିବେ ଯେଉଁ ପ୍ରକାର ପ୍ରଜାତିର ରୋଗ ଏବଂ ପୋକର ଆକ୍ରମଣ ହେଉଥିଲା, ବର୍ତ୍ତମାନ ବିଗତ 10ରୁ 15 ବର୍ଷ ଭିତରେ ନୂଆ ନୂଆ ପ୍ରଜାତିର ରୋଗ ଯେଉଁଟାକି ଆପଣ କେବେ ଆଗରୁ ଦେଖିନଥିଲେ ସେଭଳିଆ ରୋଗ ଏବଂ ପୋକର ପ୍ରାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର କାରଣ କ'ଣ? ଏହାର କାରଣ ହେଲା ଇଏ ଯେତେ ପ୍ରକାର ସବୁ ପୋକ ଏବଂ ରୋଗ ଅଛନ୍ତି, ଏମାନେ ସମସ୍ତେ ମଧ୍ୟ ପ୍ରକୃତି ଉପରେ ନିର୍ଭରଶୀଳ। ପ୍ରକୃତିରେ ଯେହେତୁ ସନ୍ତୁଳନ ରହୁନି, ପ୍ରକୃତିର ଜଳବାୟୁର ପରିବର୍ତ୍ତନ ଯୋଗୁଁ ପ୍ରକୃତି ଉପରେ ତାପମାତ୍ରା ଏବଂ ଆର୍ଦ୍ରତାରେ ପରିବର୍ତ୍ତନ ହେଉଛି, ତେଣୁ ନୂଆ ନୂଆ ପ୍ରକାର ଷ୍ଟ୍ରେନ୍ର ରୋଗ ଏବଂ ପୋକ ଦେଖାଯାଉଛନ୍ତି, ପ୍ରାଦୁର୍ଭାବ ତାର ହେଉଛି ଆମର ଫସଲ ଉପରେ। ଆପଣମାନେ ଖରିଫ ଋତୁର ପ୍ରାରମ୍ଭରେ ବୃଷ୍ଟିପାତ ଠିକ୍ଠାକ୍ ହେଉଛି, ଚାଷୀ ତାକୁ ଲକ୍ଷ୍ୟ କରିକି ଧାନ ଚାଷ କରିଯାଉଛି, ବିଭିନ୍ନ ପ୍ରକାର ଚାଷ କରିଯାଉଛି, କିନ୍ତୁ ଚାଷ ପ୍ରଣାଳୀ ସାରିଲା ପରେ ଦେଖିବେ ହଠାତ୍ କିନା ମାସେ ଦେଢ଼ ମାସ ଧରି ଆଉ ବୃଷ୍ଟିପାତ ହେଉନାହିଁ, ମରୁଡ଼ି ପହଞ୍ଚୁଛି, ଯାହାଫଳରେ କି ଅଧିକା ଘାସ ବୃଦ୍ଧି ପାଉଛି, ଅଧିକା ରୋଗ ଏବଂ ପୋକ ଆସୁଛି ଏବଂ ବିଭିନ୍ନ ପ୍ରକାର ମରୁଡ଼ି ଜନିତ ଅପକାର ଯୋଗୁଁ ଫସଲର ଅହେତୁକ କ୍ଷତି ଘଟୁଛି। ଆଉ ତାପରେ ଆଉ ଗୋଟେ ମୁଖ୍ୟ ସମସ୍ୟା ହେଉଛି କ'ଣ, ଭୂତଳ ଜଳର ସ୍ତରରେ ଦିନକୁ ଦିନ ହ୍ରାସ ପାଇବା। ଆପଣମାନେ ଦେଖିବେ ଧାନ ଫସଲ ଗୋଟିଏ ଏମିତି ଗୋଟେ ଫସଲ ଯେଉଁ ଫସଲରେ କି ବହୁତ ପାଣି ଆବଶ୍ୟକତା ପଡ଼ିଥାଏ। ପ୍ରତି 1 କିଗ୍ରା ଧାନ ଉତ୍ପାଦନ କରିବା ପାଇଁ 5000 ଲିଟର ପର୍ଯ୍ୟନ୍ତ ପାଣି ଲାଗିଥାଏ। ତାପରେ ହେଉଛି ମାଟିର ଗୁଣବତ୍ତା, ଆମେ ଯେତେବେଳେ ଭଲ ପାଣି ଆମେ ପାଉନାହେଁ, ପ୍ରଚୁର ମାତ୍ରାର ରାସାୟନିକ ସାର ଏବଂ କୀଟନାଶକ ଔଷଧର ପ୍ରୟୋଗ କରୁଛେ, ଯାହାଫଳରେ କି ମାଟିର ଗୁଣବତ୍ତାରେ ହ୍ରାସ ପାଉଛି। ମାଟି ଭିତରେ ଯେଉଁ ସୂକ୍ଷ୍ମଜୀବ ସଂଖ୍ୟା ଅଛି, ଯେଉଁମାନେ କି ଆମ ମାଟିକୁ ଉର୍ବର କରିଥାନ୍ତି, ସେମାନଙ୍କ ସଂଖ୍ୟାରେ ଅହେତୁକ ହ୍ରାସ ପାଉଛି। ତେଣୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ମାଟିର ମଧ୍ୟ ଗୁଣବତ୍ତାରେ ପରିବର୍ତ୍ତନ ହେଉଛି। ଏବେ ଆମେ ଜାଣିବା ଯେ ପରିବର୍ତ୍ତିତ ଜଳବାୟୁରେ ଧାନ ଫସଲ ଚାଷରେ ଉପସ୍ଥିତ ସମସ୍ୟା ସବୁ କ'ଣ। ଅଣଜଳସେଚିତ ଜମିରେ କମ୍ ବୃଷ୍ଟିପାତ ଯୋଗୁଁ ମରୁଡ଼ି ହେଉଛି, କାହିଁକି ନା ବର୍ଷାର କୌଣସି ସମ୍ଭାବନା ବା ସଠିକତା ରହୁନାହିଁ, ଏବଂ ଭୂତଳ ଜଳ ବିନିଯୋଗ କରି ଧାନ ଚାଷ କରିବା ଦ୍ୱାରା ଭୂତଳ ଜଳସ୍ତରରେ ଅହେତୁକ ହ୍ରାସ ହେଉଛି, ଯେଉଁଟା ମୁଁ କହିଲି, ଏବଂ ନୂଆ ନୂଆ ପ୍ରଜାତିର ରୋଗ ଏବଂ ପୋକର ଉପଦ୍ରବ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ତେଣୁ ଆମେ ଯଦି ଦେଖିବା ବର୍ତ୍ତମାନ ଯେଉଁ ପରିସ୍ଥିତି ପହଞ୍ଚିଲାଣି, ଯେହେତୁ ଧାନ ଫସଲ ଏକ ଜଳ ଉପରେ ନିର୍ଭରଶୀଳ ଏବଂ ଅଧିକ ଜଳ ଆବଶ୍ୟକ କରୁଥିବା ଫସଲ, ଏହି ଫସଲକୁ ଚାଷ ନ କରି ଯଦି ଆମେ ଧାନ ଫସଲ ବିନା ଅଣଧାନ ଫସଲ ଚାଷ କରିବା, ତାହେଲେ ଏହି ଯେଉଁ ପରିସ୍ଥିତି ଅଛି ତାକୁ ଆମେ ସମ୍ମୁଖୀନ କରିପାରିବା ଏବଂ ତାହାର ସମାଧାନର ରାସ୍ତା ଆମେ ବାହାର କରିପାରିବା। ସମ୍ପୂର୍ଣ୍ଣ ଓଡ଼ିଶାକୁ ଆମେ ଦେଖିବା, ଓଡ଼ିଶାରେ ଉଚ୍ଚ ଜମି ସଂଖ୍ୟା ହେଉଛି 29.14 ଲକ୍ଷ ହେକ୍ଟର, ଯେଉଁଟାକି ସମୁଦାୟ ଜମିର 47% ଏବଂ ଯେଉଁ ମଧ୍ୟମ ଜମି ଆମେ ଦେଖିବା, ମଧ୍ୟମ କିସମର ଜମି, ମଝିଆଳି ଜମି ଯାହାକୁ ଆମେ କହୁଛେ, ତାହାର ଏରିଆ ହେଉଛି 17.55 ଲକ୍ଷ ହେକ୍ଟର, ଯେଉଁଟାକି 28% ରହୁଛି। 17 ଭାଗ 47 ହେଉଛି।

କରିପାରିବା ଏବଂ ତାହାର ସମାଧାନର ରାସ୍ତା ଆମେ ବାହାର କରିପାରିବା। ସମ୍ପୂର୍ଣ୍ଣ ଓଡ଼ିଶାକୁ ଆମେ ଦେଖିବା, ଓଡ଼ିଶାରେ ଉଚ୍ଚ ଜମି ସଂଖ୍ୟା ହେଉଛି 29.14 ଲକ୍ଷ ହେକ୍ଟର, ଯୋଉଟାକି ସମୁଦାୟ ଜମିର 47% ଏବଂ ଯୋଉ ମଧ୍ୟମ ଜମି ଆମେ ଦେଖିବା, ମଧ୍ୟମ କିସମର ଜମି, ମଝିଆଳି ଜମି ଯାହାକୁ ଆମେ କହୁଛେ, ତାହାର ଏରିଆ ହେଉଛି 17.55 ଲକ୍ଷ ହେକ୍ଟର, ଯୋଉଟାକି 28% ରହୁଛି। 17.28 ଭାଗ 47% ହେଉଛି ଉଚ୍ଚା ଜମି। ଏଇ ଯୋଉ ଦିଟା ରହିଲା ପାଖାପାଖି ଆପଣଙ୍କର 75% ଉଚ୍ଚା ଏବଂ ମଧ୍ୟମ ଜମି ରହିଲା। ଏଇ ଜମିରେ ଆମେ ଧାନ ଫସଲ ଯଦି ଚାଷ କରିବା, ତାହେଲେ ଆମ ପାଖରେ ଯଦି ଠିକ୍ ଠାକ୍ ଭାବରେ ଖରିଫ ଋତୁରେ ବର୍ଷା ନ ହୁଏ, ତାହେଲେ ଫସଲ ନଷ୍ଟ ହେବାର ଅନେକ ସମ୍ଭାବନା ଅଛି, ମରୁଡ଼ି ହେବାର ସମ୍ଭାବନା ଅଛି। ଯଦି ସେଇ ଯୋଉ ଜମିରେ ଆମକୁ ଅନିୟମିତ ବୃଷ୍ଟିପାତର ସମ୍ଭାବନା ଅଛି ବା ମରୁଡ଼ି ହେବାର ସମ୍ଭାବନା ଅଛି, ଜାଗାରେ ଧାନ ଫସଲ ନ କରି ଅନ୍ୟ କିଛି ଫସଲ ଯିଏକି କମ୍ ପାଣିର ଆବଶ୍ୟକତା କରିପାରୁଥିବ, ମରୁଡ଼ିକୁ ସହିପାରୁଥିବ, ସେଭଳିଆ ଫସଲ ଯଦି ଆମେ ଚାଷ କରିବା, ତାହେଲେ ଏହି ସମସ୍ୟାଟିର ସମାଧାନ ହୋଇପାରିବ। ଜଳବାୟୁ ପରିବର୍ତ୍ତନଟାକୁ ତ ଆମେ ବନ୍ଦ କରିପାରିବା ନାହିଁ, କିନ୍ତୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉପୁଜିଥିବା ସମସ୍ୟାଟାକୁ ଆମେ ସମାଧାନର ରୂପ ଦେଇପାରିବା ନିଜର ଫସଲ ପର୍ଯ୍ୟାୟକୁ ଚୟନ କରିକି। ତେଣୁ ଏବେ ଆମେ ଦେଖିବା କେତେଗୁଡ଼ିଏ ଫସଲ ଅଛି ଯୋଉଟାକି ଏ ଯୋଉ ଉଚ୍ଚା ଏବଂ ମଧ୍ୟମ ଜମିରେ ଆମେ କରିପାରିବା। ସେଥିରୁ ଗୋଟିଏ ଫସଲ ହେଉଛି ମକା ଏବଂ ମିଠା ମକା। ମିଠା ମକାର ବ୍ୟବହାର ମଧ୍ୟ ବହୁତ ବଢ଼ିଗଲାଣି, ଯାହାଫଳରେ କି ତାର ମାର୍କେଟିଂ ବା ତାର ବଜାରରେ ବିକ୍ରି ବଟାର କିଛି ଆଉ ଅସୁବିଧା ନାହିଁ। ତେଣୁ ଚାଷୀ ଯଦି ଧାନକୁ ଛାଡ଼ିକି ମିଠା ମକା ଚାଷ କରିବା ଉପରେ ଟିକେ ନଜର ପକାନ୍ତି, ତାହେଲେ ବହୁତ ଲାଭବାନ ହେବାର ସମ୍ଭାବନା ଅଛି ଏବଂ ଚାଷୀମାନେ ମଧ୍ୟ କରିକି ଲାଭବାନ ହେଉଛନ୍ତି। ଆଉ ଯେହେତୁ ମକା ମାତ୍ର 2.5 ରୁ 3 ମାସିଆ ଫସଲ, କମ୍ ଦିନରେ ହେଇଯାଏ, ତାହେଲେ ଆମେ ମକା ଚାଷ ଯଦି ଖରିଫ ଋତୁରେ କରିବା, ଆମେ ସେ ବର୍ଷଯାକ ଭିତରେ 3-4 ଫସଲ କରିକି ଆମର କ୍ରପିଂ ଇଣ୍ଟେନ୍ସିଟିଟାକୁ ବଢ଼ାଇ ଦେଇପାରିବା, 40% ମଧ୍ୟ ଆମେ କରିଦେଇପାରିବା କ୍ରପିଂ ଇଣ୍ଟେନ୍ସିଟିଟାକୁ। ଆଉ ମକାର ଯୋଉ ଚାହିଦା ବଢ଼ିଛି ବର୍ତ୍ତମାନ ଦେଖିବେ ଫୁଡ୍ ଇଣ୍ଡଷ୍ଟ୍ରିରେ, ଆପଣମାନଙ୍କର ଯେତେ ପ୍ରକାର ସବୁ ଖାଦ୍ୟ ପଦାର୍ଥ ବଜାରରେ ମିଳୁଛି, ଗୁଣ୍ଡ ଖାଦ୍ୟ ମିଳୁଛି, ଆମର ମଣିଷର ବ୍ୟବହାର ପାଇଁ ଯୋଉ ଗୁଣ୍ଡ ଖାଦ୍ୟ ମିଳୁଛି, ସେଥିରେ ପ୍ରମୁଖ ଉପାଦାନ ହେଉଛି ମକା। ତେଣୁ ଏହିସବୁ କମ୍ପାନୀମାନେ ମଧ୍ୟ ଆସିକି କିଣୁଛନ୍ତି ଚାଷୀଙ୍କଠାରୁ ସିଧାସଳଖ ଭାବରେ। ତେଣୁ ଆର ବଜାରରେ ବିକ୍ରି ବଟାର କିଛି ଅସୁବିଧା ନାହିଁ। ତେଣୁ ମକା କିମ୍ବା ମିଠା ମକା ଚାଷ କରିକି ମଧ୍ୟ ଆମେ ଧାନ ଜମିରେ ଆମର ଯେଉଁ ସମସ୍ୟା ହେଉଛି, ଜଳ ଅଭାବର ସମସ୍ୟା ହେଉଛି, ତାକୁ ଆମେ ପ୍ରତିହତ କରିପାରିବା। ତାପରେ ଉଚ୍ଚ ଜମିରେ ବିରି, ହରଡ଼ ଏବଂ ଚିନାବାଦାମ ଭଳି ଚାଷ ମଧ୍ୟ କରିପାରିବା। ବିରି, ହରଡ଼ ଏସବୁ ହେଉଛି ଡାଲି ଜାତୀୟ ଫସଲ, ଚିନାବାଦାମ ହେଉଛି ଏକ ଆପଣଙ୍କର ତୈଳବୀଜ ଫସଲ। ଏ 3 ପ୍ରକାର ଫସଲକୁ ଆପଣ ଉଚ୍ଚା ଜମିରେ କରିପାରିବେ ଖରିଫ ଋତୁରେ, ଯେଉଁ ଜାଗାରେ କି ବର୍ଷା ହେଲା ମାନେ ପାଣି ନିଗିଡ଼ି ଯାଉଛି ଏବଂ ପାଣି ଜମା ହୋଇ ରହୁନି ସେ ଜାଗାରେ। ଆପଣ ବର୍ତ୍ତମାନ ଦେଖିବେ ଆମ ଦେଶରେ ପଲ୍ସ ମିଶନ ଚାଲିଛି, ଡାଲି ଜାତୀୟ ଫସଲର ମିଶନ ଚାଲିଛି, କାହିଁକି ନା ଆମ ଦେଶ ଆଜି ପର୍ଯ୍ୟନ୍ତ ବି ଡାଲି ଜାତୀୟ ଫସଲ ଏବଂ ତୈଳବୀଜ ଫସଲରେ ଆତ୍ମନିର୍ଭରଶୀଳ ହୋଇପାରି ନାହିଁ। ଆମକୁ ଯେତିକି ଆବଶ୍ୟକତା ଅଛି ଡାଲି ଜାତୀୟ ଫସଲ ବା ତୈଳବୀଜ ଫସଲ, ତାହାର 60-70% ଆମକୁ ବିଦେଶରୁ ଆମଦାନୀ କରିବାକୁ ପଡୁଛି। ତେଣୁ ଆମଦାନୀ କରିବା ଦ୍ୱାରା ଆମ ମୁଦ୍ରାସ୍ଫୀତି ହେଉଛି, ତେଣୁ ଯାହାଫଳରେ କି ଆମ ମୁଦ୍ରାର ଆମ ଯୋଉ ଭାରତୀୟ ମୁଦ୍ରାର ମୂଲ୍ୟ କମୁଛି। ତେଣୁ ଆମେ ଯଦି ଏଠାରେ ଆଉ ଜନସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟ କରିକି ଆମେ ଡାଲି ଜାତୀୟ ଫସଲ ଉତ୍ପାଦନ ବୃଦ୍ଧି କରିବା ପାଇଁ କେବଳ ଡାଲି ଜାତୀୟ ଫସଲଟାକୁ ଆମେ କ'ଣ କରୁଛେ ନା ଶୀତ ଦିନରେ ବା ରବି ଋତୁରେ କରୁଛେ, ଆମେ ଏଠି ଖରିଫ ଋତୁରେ ଏହି ଉଚ୍ଚା ଏବଂ ମଧ୍ୟମ କିସମର ଜମିଟାକୁ ବ୍ୟବହାର କରିକି ଆମେ ଡାଲି ଜାତୀୟ ଫସଲ କରିପାରିବା, ତାହେଲେ ଆମ ଦେଶକୁ ଆମେ ସ୍ୱାବଲମ୍ବୀ କରାଇପାରିବା ଡାଲି ଜାତୀୟ ଫସଲ କ୍ଷେତ୍ରରେ। ଏବଂ ୟାକୁ ଛାଡ଼ିକି ଆଉ ଏକ ସବୁଠୁ ଭଲ ଏବଂ ବଜାର ଚାହିଦା ଅନୁସାରେ ଏକ ଚାଷ ହେଉଛି ଛୋଟ ଦାନା ଫସଲ। ଛୋଟ ଦାନା ଫସଲ କହିଲେ ଯେଉଁଟାକି ପାରମ୍ପରିକ କ୍ରମେ ଆମ ଦେଶର ଚାଷୀ ଭାଇ ଭଉଣୀମାନେ, ଆମ ପୂର୍ବପୁରୁଷମାନେ ସେମାନେ ଯୁଗ ଯୁଗ ଧରି କରିଆସୁଥିଲେ, ସେଇମାନଙ୍କ ମଧ୍ୟରେ ଯେଉଁ ଛୋଟ ଦାନା ଫସଲ ହେଲା, ତା ଭିତରେ ଗୋଟିଏ ହେଉଛି ମାଣ୍ଡିଆ, ଆଉ ଗୋଟେ ହେଉଛି କାଙ୍ଗୁ, ଚିନା, ବିଲସୁଆଁ, କୋଦୋ, ବାଜରା ଇତ୍ୟାଦି। ତ ଆମ ଓଡ଼ିଶା ପରିପ୍ରେକ୍ଷୀରେ ମାଣ୍ଡିଆ ଏକ ପ୍ରମୁଖ ଛୋଟ ଦାନା ଫସଲ, ଯେଉଁଟାକି ଆମ ଓଡ଼ିଶାର ଅଧିବାସୀମାନେ ବହୁ ଦିନରୁ ଆକୁ ଖାଇ ଆସୁଥିଲେ। ଏବଂ ମାଣ୍ଡିଆର ଚାହିଦା କାହିଁକି ଅଧିକା ବଢ଼ିଯାଇଛି, ଯେ ମାଣ୍ଡିଆରେ ପ୍ରଚୁର ମାତ୍ରାରେ ଖାଦ୍ୟ ସାର ରହିଛି ଯେଉଁଟା ମଣିଷର ବୃଦ୍ଧି ପାଇଁ ଆବଶ୍ୟକ। ଯଦି ଆପଣ ଦେଖିବେ ମାଣ୍ଡିଆରେ 50% ତନ୍ତୁଜାତୀୟ ଖାଦ୍ୟ ରହିଛି, ତା ସହିତ ବିଟା କେରୋଟିନ ଭଳି ଉପଯୋଗୀ ଉପାଦାନ ମଧ୍ୟ ସେଥିରେ ରହିଛି, ଆଇରନ୍, ପ୍ରୋଟିନ୍ ଯାହାକୁ ଆମେ ପୁଷ୍ଟିସାର ବୋଲି କହୁଛେ, ଏବଂ କ୍ୟାଲସିୟମ ଭଳି ଅନେକ ତତ୍ତ୍ୱ ଏହି ମାଣ୍ଡିଆ ଭିତରେ ଭରିକି ରହିଛି। ଏବଂ ମାଣ୍ଡିଆରେ ଯେହେତୁ ତନ୍ତୁ ଅଧିକା ଅଛି, ତେଣୁ ଆମର ଆଜିକାଲି ତନ୍ତୁଜାତୀୟ ଖାଦ୍ୟ ଯେଉଁମାନଙ୍କ ପାଖରେ ମଧୁମେହ ରୋଗ ହେଉଛି, ମଧୁମେହ ରୋଗ ପାଇଁ ତନ୍ତୁଜାତୀୟ ଖାଦ୍ୟ ଖାଇବା ପାଇଁ ଡାକ୍ତରମାନେ
ରେକମେଣ୍ଡେସନ ବା ଆମମାନଙ୍କୁ ଉପଦେଶ ଦେଉଛନ୍ତି। ତେଣୁ ଆମେ ଧାନ

ଏବଂ ଯୋଉ ରହିଲା ରୁଟି, ଆମର ଭାତ ଏବଂ ରୁଟି ପରିବର୍ତ୍ତେ ମାଣ୍ଡିଆ ଖାଇବାଟାର ଚାହିଦା ବର୍ତ୍ତମାନ ବହୁତ ବଢ଼ିଗଲାଣି। ଆପଣମାନେ ଦେଖିବେ ବଜାରରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ବର୍ତ୍ତମାନ ମିଳୁଛି, ଯାହାକୁ କି ବହୁତ ଭଲ ମୂଲ୍ୟ ଦେଇକରି ଗ୍ରାହକମାନେ କିଣିକି ନେଇଯାଉଛନ୍ତି। କାହିଁକିନା ଘରେ ଘରେ ରୋଗ, ତେଣୁ ସମସ୍ତେ ଚାହୁଁଛନ୍ତି ତାର ଉପଚାର, ତ ମାଣ୍ଡିଆ ହେଉଛି ଆର ଏକ ପ୍ରାକୃତିକ ଉପଚାର। ତେଣୁ ମାଣ୍ଡିଆର ଯେହେତୁ ଚାହିଦା ଅଛି, ୟାକୁ ଲକ୍ଷ୍ୟ କରିକି ଆମର ଗୋଟାଏ ଅଛି ଆନ୍ତର୍ଜାତୀୟ ଛୋଟ ଦାନା ଦିବସ। ଆନ୍ତର୍ଜାତୀୟ ଛୋଟ ଦାନା ଦିବସର ଇଂରାଜୀ ହେଲା ଇଣ୍ଟରନ୍ୟାସନାଲ ଇୟର ଅଫ୍ ମିଲେଟ୍। 2023 ମସିହାରେ ୟୁନାଇଟେଡ୍ ନେସନ ଜେନେରାଲ ଆସେମ୍ବ୍ଲି ଗୋଟେ ସଂସ୍ଥା ଅଛି, ଯେଉଁଟାକି ଇଣ୍ଟରନ୍ୟାସନାଲ ଇୟର ଅଫ୍ ମିଲେଟ୍ 2023କୁ ସେ ଡିକ୍ଲାର କରିଥିଲେ, ଏବଂ ସେବେଠାରୁ ମିଲେଟ୍ ବା ଛୋଟ ଧାନ ଚାଷ ଉପରେ ଗୁରୁତ୍ୱ ସରକାର ଏବଂ ବେସରକାରୀ ସ୍ତରରେ ଦିଆଯାଉଛି, ଏବଂ ଏହା ଉପରେ ସଂଘବଦ୍ଧ ଭାବେ ସମସ୍ତେ କାମ କରୁଛନ୍ତି। ତ ଏବେ ଆମେ ଦେଖିବା ଯେ ମାଣ୍ଡିଆ ଚାଷ ଯଦି ଏତେ ଖାଦ୍ୟ ଉପଯୋଗୀ, ତାହେଲେ ତା ଚାଷ କରିବା ପାଇଁ କ'ଣ ଆବଶ୍ୟକ। ମାଣ୍ଡିଆ ଯେକୌଣସି ପ୍ରକାର ମାଟିରେ ଏବଂ ଯେକୌଣସି ପ୍ରକାର ଜଳବାୟୁରେ ମଧ୍ୟ କରିହେବ, ମାଣ୍ଡିଆ ସବୁ ଜିନିଷକୁ ସହିପାରିବ। ଆପଣ ଦେଖନ୍ତୁ ଧାନ ଫସଲ କରିବା ପାଇଁ ଯଦି 1200-1300 ମିଲିମିଟର ବର୍ଷା ବାର୍ଷିକ ହାରାହାରି ବର୍ଷାର ଆବଶ୍ୟକତା ପଡୁଛି, ସେ ଜାଗାରେ ମାଣ୍ଡିଆ 350-400 ମିଲିମିଟର ବର୍ଷା ହେଉଥିବା ସ୍ଥାନରେ ମଧ୍ୟ କରିହେବ। ଏବଂ ଆମେ ଯଦି ଡାଲିଜାତୀୟ ଫସଲ କଥା କହିବା, ଯେଉଁଟା ଆମେ ଆଲୋଚନା କଲେ, ସେଥିରେ 300-350 ମିଲିମିଟର ବର୍ଷାରେ ହୋଇଯିବ। ମକାକୁ 500-550 ମିଲିମିଟର ବର୍ଷାର ଆବଶ୍ୟକତା ପଡିଥାଏ, ଆଉ ଧାନ ଦେଖନ୍ତୁ ସମସ୍ତଙ୍କଠାରୁ 3-4 ଗୁଣା ପାଣି ଦରକାର ପଡେ। ଧାନ ପରିବର୍ତ୍ତେ ଯଦି ଆମେ ମାଣ୍ଡିଆ ଚାଷ କରିବା, ତାହେଲେ ବହୁତ କମ୍ ପାଣି ବ୍ୟବହାର କରିକି ଆମେ ମାଣ୍ଡିଆ ଫସଲ କରିପାରିବା, ଏବଂ ମାଣ୍ଡିଆ ଫସଲ ମଧ୍ୟ ଡାଲିଜାତୀୟ ଫସଲ ପରି ମାତ୍ର 3-4 ମାସର। ତେଣୁ ଆମେ ଯଦି ଖରିଫ ଋତୁରେ ମାଣ୍ଡିଆ ଚାଷ କରିବା, ତାହେଲେ ମାଣ୍ଡିଆ ଚାଷ କଲା ପରେ ଆମେ ଆହୁରି 2-3 ଫସଲ ଆମେ ତା ପରବର୍ତ୍ତୀ ଅବସ୍ଥାରେ ସେହି ଜମିରେ ନେଇପାରିବା, ଯାହାଫଳରେ କି ସେହି ସମାନ ଜମିରୁ ମାନେ ଅଧିକା ଲାଭ ହୋଇପାରିବ, ଅଧିକା ବିଭିନ୍ନ ପ୍ରକାର ଫସଲ ଆମେ ହେତୁ ଆମଦାନୀ କରିପାରିବା। ଏବଂ ମାଣ୍ଡିଆ ଚାଷ କରିବା ସମୟରେ ଆମକୁ କମ୍ ରାସାୟନିକ ସାର ବ୍ୟବହାର କରିବାକୁ ପଡ଼ିଥାଏ, ଆଉ କେତେକ ଜାଗାରେ ଦେଖିବା ଆମେ ଯଦି ଆଦିବାସୀ ଭାଇ ଭଉଣୀମାନେ ଅଛନ୍ତି, ସେମାନେ ଏହାକୁ ଜୈବିକ ପଦ୍ଧତି ତଥା ପ୍ରାକୃତିକ କୃଷି ଉପାୟରେ ମଧ୍ୟ ସେମାନେ ଏହାକୁ ଚାଷବାସ କରିପାରନ୍ତି, ଯେଉଁଥିରେ କି ତାଙ୍କ ଘରେ ଉପଲବ୍ଧ ଗୋବର ସାର କିମ୍ବା ଯେକୌଣସି ଖତ ସାରକୁ ବ୍ୟବହାର କରିକି ମାଣ୍ଡିଆ ଚାଷ କରିପାରିବେ, ଏବଂ ମାଣ୍ଡିଆ ଚାଷ ଅମଳରେ କିଛି ଅସୁବିଧା ହେବ ନାହିଁ। ତେଣୁ ରାସାୟନିକ ସାର ପ୍ରୟୋଗ କରିବା ଦ୍ୱାରା ଆମର ମାଟିର ଯେଉଁ ଅସୁବିଧା ହେଉଛି, ସେ ଅସୁବିଧାର ସମାଧାନଟାକୁ ଆମେ ମାଣ୍ଡିଆ ଚାଷ କରିକି କରିପାରିବା, କାହିଁକିନା ମାଣ୍ଡିଆଟାକୁ ଆମେ ପ୍ରାକୃତିକ ବା ଜୈବିକ ଉପାୟରେ ଚାଷ କରିପାରିବା। ଯେହେତୁ ଏଥିରେ କମ୍ ପରିମାଣ ରାସାୟନିକ ସାର ଆମେ ବ୍ୟବହାର କରୁଛେ, ଏଥିରେ ରୋଗ ଏବଂ ପୋକ ମଧ୍ୟ କମ୍ ଲାଗେ, ବହୁତ କାଁ ଭାବ ରୋଗ ପୋକ ଲାଗେ, ତେଣୁ ରୋଗ ପୋକର ସମସ୍ୟା ଯେହେତୁ କମ୍ ହୋଇଥାଏ, ତେଣୁ ଆମକୁ ଏଥିରେ କମ୍ ପେଷ୍ଟିସାଇଡ୍ସ ବା କମ୍ ରାସାୟନିକ ଔଷଧ ପକାଇବାକୁ ପଡ଼ିଥାଏ, ଯାହାଫଳରେ କି ପରିବେଶ ଅସୁବିଧା ହୁଏ ନାହିଁ ଏବଂ ଉପକାରୀ କୀଟମାନଙ୍କ ସଂଖ୍ୟା କମେ ନାହିଁ। ଏଥିରେ ଘାସ ସମସ୍ୟା କମ୍ ହୁଏ, ଆଉ ମାଣ୍ଡିଆର ନିଜର ଘାସକୁ ଦମନ କରିବାର ମଧ୍ୟ କ୍ଷମତା ରହିଛି। ମାଣ୍ଡିଆ ଯେତେବେଳେ ବଢ଼ିଯାଏ, ଯେତେ ଘାସ ହେଲେ ମଧ୍ୟ ସେ ଘାସଟାକୁ ସିଏ ଦବେଇ ଦିଏ, ଯାହାଫଳରେ କି ଘାସ ସମସ୍ୟା ପାଇଁ ଆମକୁ ଆଉ ଅଲଗା ଘାସମରା ପ୍ରୟୋଗ କରିବାକୁ ପଡ଼େ ନାହିଁ। ଆମ ଦେଶର ପାରମ୍ପରିକ କୃଷି ପଦ୍ଧତିରେ ଚାଷ କରାଯାଇପାରିବ, ଆମେ ଯେମିତିକି ତା ପାଇଁ ଅଧିକା କିଛି ଟେକ୍ନୋଲୋଜିର ଆବଶ୍ୟକତା ନାହିଁ, ଆମର ଚାଷୀ ଭାଇମାନେ ଯେଉଁ ପାରମ୍ପରିକ ପଦ୍ଧତି ଶିଖିଛନ୍ତି ସେୟାକୁ ବ୍ୟବହାର କରି ମଧ୍ୟ ସେମାନେ ମାଣ୍ଡିଆ ଚାଷ କରିକି ସେଥିରୁ ଆମଦାନୀ ପାଇପାରିବେ। ବିଭିନ୍ନ ପ୍ରକାର ମାଟିରେ ଏହା ଚାଷ କରାଯାଇପାରିବ ବୋଲି ମୁଁ କହିଲି, ତେଣୁ ଯେଉଁ ମାଟିରେ ଅମ୍ଳୀୟ ମାଟି ହେଉ, କ୍ଷାରୀୟ ମାଟି ହେଉ, ସବୁ ପ୍ରକାର ମାଟିରେ ଆମେ ମାଣ୍ଡିଆ ଚାଷ କରିକି ଭଲ 2 ପଇସା ଆମେ ରୋଜଗାର କରିପାରିବା। ଆଉ ଗୋଟେ କଥା କହିଯାଉଛି ଯେ ମାଣ୍ଡିଆ ଚାଷ କଲାବେଳେ ଆମକୁ ବିଭିନ୍ନ ପ୍ରକାର ଆଜିକାଲି ହାଇଲ୍ଡିଂ ବା ଅଧିକ ଅମଳକ୍ଷମ ମାଣ୍ଡିଆ କିସମର ମଧ୍ୟ ବର୍ତ୍ତମାନ ଆସିଗଲାଣି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ ଅନେକ ମାଣ୍ଡିଆର ପ୍ରଜାତି, ଯାହାକୁ ଚାଷ କଲେ ଆମେ ଭଲ ଅମଳ ପାଇପାରିବା, ସେଥିମାନଙ୍କ ମଧ୍ୟରେ ଗୋଟେ ଭେରାଇଟି ହେଉଛି ଅର୍ଜୁନ, ଆଉ ଗୋଟେ ହେଉଛି ଭୈରବୀ, କାଲୁଆ, ଶ୍ରୀରତ୍ନ, ଚିଲିକା ଇତ୍ୟାଦି। ଏହିସବୁ କିସମକୁ ଆମେ ଚାଷ କଲେ ଭଲ ଅଧିକା ଅମଳ ପାଇବା ସାଙ୍ଗେ ସାଙ୍ଗେ ଆମକୁ କମ୍ ଅବଧିରେ ଅଧିକା ଅମଳ ଆମେ ପାଇପାରିବା। ଏହିସବୁ ପ୍ରଜାତିକୁ ଛାଡ଼ିକି ମଧ୍ୟ ଆମର ଯେଉଁ ଦେଶୀ ମାଣ୍ଡିଆ ଅଛି, ଯାହାକୁ ଆମେ ସଳ ଅବଧିର ମାଣ୍ଡିଆକୁ ଆମେ ଯେଉଁଟା କହୁଛେ ଲଘୁ ମାଣ୍ଡିଆ, ଏବଂ ଦୀର୍ଘ ଅବଧି ଯେଉଁଟାକି 120-130 ଦିନ ପର୍ଯ୍ୟନ୍ତ ବ୍ୟବଧାନ ଅଛି, ସେଟା ହେଉଛି ଆମେ କହୁଛେ ବୁଢ଼ା ମାଣ୍ଡିଆ। ବୁଢ଼ା ମାଣ୍ଡିଆର ଯଦି ଚାଷ କରିବା, ଦେଖାଯାଇଛି ଯଦି ଆମେ ଆମର ଖାଦ୍ୟ ସାରକୁ ଦେଖିବା, ବୁଢ଼ା ମାଣ୍ଡିଆ ସାଧାରଣ ମାଣ୍ଡିଆ ଠାରୁ ମଧ୍ୟ ଅଧିକା ଖାଦ୍ୟ ସାର ସେଥିରେ ଅଛି। ଯଦି ପୁଷ୍ଟି ସାରକୁ ଦେଖିବା, ଆପଣଙ୍କର ସାଧାରଣ ମାଣ୍ଡିଆରେ 6.7-7.5
ଶତକଡ଼ା ଯଦି ରହୁଛି ପୁଷ୍ଟିସାର, ଆପଣଙ୍କ ବୁଢ଼ା ମଣ୍ଡିଆରେ 10.5% ପୁଷ୍ଟିସାର ରହୁଛି। ଆପଣ ଯଦି 100 ଗ୍ରାମ ବୁଢ଼ା ମଣ୍ଡିଆ ଖାଇବେ ତାହେଲେ ଆପଣଙ୍କୁ 10 ଗ୍ରାମ ମାନେ ପୁଷ୍ଟିସାର ମିଳିପାରିବ, ଯେଉଁଟାକି ଡାଲି ଜାତୀୟ ଫସଲଠାରୁ ମଧ୍ୟ ଅଧିକା। ତେଣୁ ଆମେ ଯଦି ୟାକୁ ଏଇ ବୁଢ଼ା ମଣ୍ଡିଆଟାକୁ ଆମେ ଚାଷ କରିବା ଆଉ ତାର

0: ପାଇଁ ଆମେ ଅଧିକା ପ୍ରଚାର ପ୍ରସାର କରିବା ଏବଂ ପ୍ରୋତ୍ସାହନ ଦେବା, ତାହେଲେ ଚାଷୀ ଭାଇମାନେ ଏହାକୁ ଚାଷ କରିକି ଭଲ ଅମଳ ପାଇପାରିବେ ଏବଂ ତାକୁ ବିକ୍ରି ବଟା କରି ଡାଇରେକ୍ଟ ପଇସା ପାଇପାରିବେ। ଆଉ ବର୍ତ୍ତମାନ ସରକାରଙ୍କ ତରଫରୁ ମଧ୍ୟ ମାଣ୍ଡିଆକୁ କିଣିବା ପାଇଁ ବର୍ତ୍ତମାନ ମଧ୍ୟ ସରକାର ଯେମିତି ଧାନକୁ କିଣୁଥିଲେ, ଧାନର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ କରି ତାକୁ କିଣୁଥିଲେ, ମାଣ୍ଡିଆ ମଧ୍ୟ କିଣୁଛନ୍ତି। ଗତବର୍ଷ ବୋଧେ ମାଣ୍ଡିଆର ସର୍ବନିମ୍ନ ମୂଲ୍ୟ ଥିଲା 4150 ଟଙ୍କା ମାନେ କ୍ୱିଣ୍ଟାଲକୁ। ତେଣୁ ଏଇଟାକୁ ବିଭିନ୍ନ ସଂସ୍ଥା ମାଧ୍ୟମରେ, ବିଭିନ୍ନ ସରକାରୀ ଏବଂ ବେସରକାରୀ ସଂସ୍ଥା ମାଧ୍ୟମରେ ସରକାର ଏଟାକୁ କିଣୁଥିଲେ ଏବଂ ଏବେ ମଧ୍ୟ ଏହି ବର୍ଷ ମଧ୍ୟ ସେ କିଣିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ଚାଷୀ ଭାଇମାନେ ଯଦି ମାଣ୍ଡିଆ ଚାଷ କରିବେ ତାହେଲେ ତାଙ୍କର ବିକ୍ରି ବଟାରେ କିଛି ସମସ୍ୟା ଉପୁଜିବ ନାହିଁ। ଆଉ ତା ଛଡ଼ା ମାଣ୍ଡିଆର ସ୍ୱତନ୍ତ୍ର ନିଜର ମାର୍କେଟ ଅଛି ବଜାରରେ, ଯେହେତୁ ଏହାର ଚାହିଦା ବହୁତ ବଢ଼ିଗଲାଣି। ଆପଣଙ୍କର ପ୍ରାଇଭେଟ କମ୍ପାନୀମାନେ ମଧ୍ୟ ଗାଁକୁ ଯାଇକି ମଧ୍ୟ ମାଣ୍ଡିଆ ସବୁ କିଣି ଆଣୁଛନ୍ତି। ତେଣୁ ଆପଣମାନେ ଯଦି ସଂଘବଦ୍ଧ ହୋଇକି ମାଣ୍ଡିଆ ଚାଷ କରିବେ ଏବଂ ଏହି ମାଣ୍ଡିଆଟାକୁ ବିକ୍ରି ବଟାରେ କରିବା ପାଇଁ ଆପଣ ଯୋଗାଯୋଗ କରିବେ, ଆପଣଙ୍କୁ କ୍ରେତାଙ୍କର ଅଭାବ ରହିବ ନାହିଁ। ତେଣୁ ମୋର ଚାଷୀ ଭାଇମାନଙ୍କୁ ଗୋଟିଏ ପରାମର୍ଶ ରହିବ, ତ ଆପଣମାନେ ଏଇ ଯୋଉ ଖରିଫ ଋତୁରେ ଖାଲି ଯୋଉ ଜାଗାରେ ଖାଲ ଜମି ଅଛି, ଯୋଉଠିକି ଧାନ ଛଡ଼ା ଆଉ କିଛି କରିବ ନାହିଁ, ତାକୁ ଛାଡ଼ିକି ଯୋଉ ମଧ୍ୟମ ଏବଂ ଉଚ୍ଚା ଜମି ସବୁ ରହିଲା, ଏଇ ଜାଗାରେ ଯଦି ଆପଣ ଅଣଧାନ ଫସଲ ହିସାବରେ ମାଣ୍ଡିଆଟାକୁ ଏକ ପ୍ରମୁଖ ଚାଷ ଭାବରେ ନେଇପାରିବେ, ତାହେଲେ ଆପଣ ଅଧିକା ଲାଭବାନ ହୋଇପାରିବେ।
1: ମହାଶୟ ଦେବାଶିଷ ନାୟକ ଖୁବ୍ ସୁନ୍ଦର ସରଳ ଭାବରେ ପରିବର୍ତ୍ତିତ ଜଳବାୟୁରେ ଖରିଫ ଋତୁ ଉପଯୋଗୀ ଅଣଧାନ ଫସଲ ଚାଷ ବିଷୟରେ ଆଲୋଚନା କଲେ। ଏବେ ସେ ତିନୋଟି ପ୍ରଶ୍ନ ପଚାରୁଛନ୍ତି, ଲେଖି ରଖନ୍ତୁ ଓ ଏହାର ସଠିକ ଉତ୍ତର ଆମ ପାଖକୁ ଚିଠି ଲେଖି ଜଣାନ୍ତୁ।
0: ପ୍ରଥମ ପ୍ରଶ୍ନଟି ହେଉଛି, ପ୍ରତି ଏକ କିଗ୍ରା ଧାନ ଉତ୍ପାଦନ ପାଇଁ ହାରାହାରି କେତେ ଲିଟର ପାଣିର ଆବଶ୍ୟକତା ପଡ଼ିଥାଏ? ପ୍ରଶ୍ନଟିକୁ ଆଉଥରେ କହି ରଖୁଛି, ପ୍ରତି ଏକ କିଗ୍ରା ଧାନ ଉତ୍ପାଦନ ପାଇଁ ହାରାହାରି କେତେ ଲିଟର ପାଣିର ଆବଶ୍ୟକତା ପଡ଼ିଥାଏ? ଏବେ ଦ୍ୱିତୀୟ ପ୍ରଶ୍ନ, ଅନ୍ତର୍ଜାତୀୟ ଛୋଟ ଦାନା ବର୍ଷ ବା ଇଣ୍ଟରନ୍ୟାସନାଲ ଇୟର ଅଫ୍ ମିଲେଟ୍ କେବେ ପାଳନ କରାଯାଇଥିଲା? ପ୍ରଶ୍ନଟିକୁ ଆଉ ଟିକେ ପଡ଼ି ରହୁଛି, ଆନ୍ତର୍ଜାତୀୟ ଛୋଟ ଦାନା ବର୍ଷ ବା ଇଣ୍ଟରନ୍ୟାସନାଲ ଇୟର ଅଫ୍ ମିଲେଟ୍ କେବେ ପାଳନ କରାଯାଇଥିଲା? ଏବେ ତୃତୀୟ ପ୍ରଶ୍ନ, ଜଳବାୟୁ ପରିବର୍ତ୍ତନ ପାଇଁ ପ୍ରତି 10 ବର୍ଷରେ ଥରେ କେତେ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଉଛି? ପ୍ରଶ୍ନଟିକୁ ଆଉଥରେ କହି ରଖୁଛି, ଜଳବାୟୁ ପରିବର୍ତ୍ତନ ପାଇଁ ପ୍ରତି 10 ବର୍ଷରେ ଥରେ କେତେ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଉଛି?
1: ଗତ 3 ତାରିଖ କୃଷି ଶିକ୍ଷାରେ ବିଷୟ ଥିଲା ହଳଦୀ ଚାଷ। ବିଶେଷଜ୍ଞ ଥିଲେ ଡକ୍ଟର ଜ୍ୟୋତ୍ସ୍ନା ରାଣୀ ମହାରଣା। ସେ ପଚାରିଥିବା ପ୍ରଶ୍ନର ସଠିକ ଉତ୍ତର କହୁଛନ୍ତି, ଜାଣି ରଖନ୍ତୁ।
2: ପ୍ରଥମ ପ୍ରଶ୍ନଟିର ଉତ୍ତର ହେଲା, କେଉଁ ଜାଗାରେ ଲଗାଯାଏ? ଏହା ହଉଛି ନିଗିଡା, ଉର୍ବର ଏବଂ ଦୋରସା ମାଟିରେ ଲଗାଯାଏ। ଦ୍ୱିତୀୟ ପ୍ରଶ୍ନଟି, କେଉଁ ସମୟରେ ଏହାକୁ ଲଗାଯାଏ? ସାଧାରଣତଃ ଆମେ ମେ ମାସ ଲାଷ୍ଟ ବା ଜୁନ ମାସର ପ୍ରଥମ ସପ୍ତାହରେ ହଳଦୀକୁ ଲଗାଯାଏ। ତୃତୀୟ ପ୍ରଶ୍ନଟି ହେଲା, ଏହା ପାଇଁ କେଉଁ ଜିନିଷର ଆଚ୍ଛାଦୀକରଣ ବ୍ୟବହାର କରିବାକୁ ହୁଏ? ହଳଦୀରେ ଆଚ୍ଛାଦୀକରଣ ପାଇଁ ଆମକୁ ପୁଆଳ ବା ପତ୍ର ଆବଶ୍ୟକ ପଡ଼ିଥାଏ।
1: ଏ ସପ୍ତାହରେ ଯେଉଁମାନଙ୍କ ଚିଠି ଆମ ହସ୍ତଗତ ହୋଇଛି ସେମାନେ ହେଲେ ବିଭୁଧେନ୍ଦ୍ର ପ୍ରତାପ ଦାସ, ଅଶୋକନଗର ଭୁବନେଶ୍ୱର, ସ୍ମୃତିରଞ୍ଜନ ମିଶ୍ର, ଖାରବେଳ ବିହାର, ଶିଶୁପାଳଗଡ଼ ଭୁବନେଶ୍ୱର, ଅଞ୍ଜୁ ଦାସ, ପାରେଶ୍ୱର ସାହି, ଷ୍ଟେସନ ବଜାର କଟକ, ଟୁନିଆ ବେହେରା, ଓରାଙ୍ଗ, କୁମାର ବସ୍ତ, ଖୋର୍ଦ୍ଧା, ପ୍ରଫୁଲ୍ଲ କୁମାର ପଣ୍ଡା, ମିଟୁଆଣୀ, ବାରବାଟୀ, ଖଣ୍ଡବଡ଼ା, ନୟାଗଡ଼ ଏବଂ ନୟନବଲ୍ଲଭ ପଣ୍ଡା, ବଡ଼ଡିହଟା, ସମମ, ଜଗତସିଂହପୁର, ସମସ୍ତଙ୍କୁ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ଆମକୁ ଚିଠି ଲେଖିବାର ଠିକଣା, ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ, କୃଷି ଓ ଗୃହ ପରିଚାଳନା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 753001। ଆଜି ପାଇଁ ଏତିକି ରହୁଛୁ, ନମସ୍କାର। ଶୁଣିଲେ ଆକାଶବାଣୀରୁ କୃଷି ଶିକ୍ଷା କାର୍ଯ୍ୟକ୍ରମ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ। ଚେଟିନାଡ ସିମେଣ୍ଟ ଉପରେ
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର।

0: Baroda, Chettinad Cement, the perfect concrete choice.
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ଗୁଜରାଟସ୍ଥିତ ଶିବଭୂମି ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆନନ୍ଦ ଉତ୍ସାହର ସହ ଆରମ୍ଭ ହୋଇଛି ସୋମନାଥ ଅମୃତ ପର୍ବ 2026। ଆସନ୍ତାକାଲି ମନ୍ଦିରର ଧ୍ୱଜାପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ତେଲଙ୍ଗାନା ଗସ୍ତରେ 9400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ। ଦେଶରେ ସମ୍ଭାବ୍ୟ ବନ୍ୟା ଏବଂ ଗ୍ରୀଷ୍ମ ପ୍ରବାହ ସ୍ଥିତିର ମୁକାବିଲା ନେଇ ଆଜି ନୂଆଦିଲ୍ଲୀରେ ସମୀକ୍ଷା କଲେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ବୈଠକରେ ସମ୍ପତ୍ତିର ସର୍ବନିମ୍ନ କ୍ଷତି ଏବଂ ଶୂନ୍ୟ ଜୀବନହାନି ସୁନିଶ୍ଚିତ କରିବା ନେଇ ହୋଇଥିଲା ଆଲୋଚନା। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଟିଭିକେ ମୁଖ୍ୟ ସି ଜୋସେଫ ବିଜୟ। ଆସାମ ବିଜେପି ନବନିର୍ବାଚିତ ବିଧାୟକ ଦଳ ନେତା ଭାବେ ମନୋନୀତ ହେଲେ ଡକ୍ଟର ହିମନ୍ତ ବିଶ୍ୱଶର୍ମା। ଆସନ୍ତାକାଲିଠାରୁ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି। ଦୁଇଦିନ ଧରି ଏହି କାର୍ଯ୍ୟ ଚାଲିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ସୂଚନା। ଶ୍ରୀକ୍ଷେତ୍ର ପୁରୀରେ ଆଜି ଶେଷ ହେଉଛି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା। ଆସନ୍ତାକାଲିଠାରୁ ଆରମ୍ଭ ହେବ ଭିତର ଚନ୍ଦନ ଯାତ୍ରା। ମାତୃଶକ୍ତିର ତ୍ୟାଗ ଓ ବଳିଦାନକୁ ସ୍କରଣ କରି ଆଜି ପାଳନ କରାଯାଉଛି ବିଶ୍ୱ ମାତୃତ୍ୱ ଦିବସ। ଶରୀରକୁ ସୁସ୍ଥ ଏବଂ ନିରୋଗ ରଖିବା ନିମନ୍ତେ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ସାରା ବିଶ୍ୱରେ ପାଳନ କରାଯାଉଛି ଲୁପସ୍ ଦିବସ। ଏହି ରୋଗ ପ୍ରଭାବରେ ଶରୀରର କୋଷ ଏବଂ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ସହ ଖଞ୍ଜା, ଚର୍ମ, ବୃକ, ହୃତ୍ପିଣ୍ଡ ଏବଂ ଫୁସ୍ଫୁସ୍ କ୍ଷତିଗ୍ରସ୍ତ ହୋଇଥାଏ। ଆଇପିଏଲ୍ କ୍ରିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ 5 ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ବିଜୟୀ। ଦ୍ୱିତୀୟ ମ୍ୟାଚ୍ରେ ରାୟପୁରର ଶହୀଦ ବୀର ନାରାୟଣ ସିଂ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ସାମ୍ନାସାମ୍ନି। ଟସ୍ ଜିତି ବୋଲିଂ କରୁଛି ଆର୍ସିବି ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା। ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ। ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 19 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ହଁ, ଇଏ କଷ୍ଟମର କେୟାର କୋଉଠି? ହଁ ମ୍ୟାଡାମ।
2: ଆଜ୍ଞା।
1: ଇଏ କେୱାଇସି ଅପଡେଟ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି?
2: କାରଣ ବ୍ୟାଙ୍କିଙ୍ଗ ସେବା ଗୁଡିକ ପାଇଁ ନିର୍ଦ୍ଧାରିତ ସମୟରେ କେୱାଇସି ଅପଡେଟ କରିବା ଉଚିତ।
1: କିନ୍ତୁ ଇଏ ହବ କେମିତି?
2: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ, ତେବେ ନିଜ ବ୍ୟାଙ୍କ କିମ୍ବା ଏଟିଏମ୍ କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ ବିସିଙ୍କ ପାଖକୁ ଯାଆନ୍ତୁ, କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ।
1: ଆଚ୍ଛା, ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ?
2: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ କେୱାଇସି ଅପଡେଟ କରାଇ ପାରିବେ।
1: ବାସ୍ ବୁଝିଗଲି।
2: ନିଜର କେୱାଇସି ଅପଡେଟ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ।
3: ଆର୍ବିଆଇ କହେ,
4: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
0: ପ୍ରଚାର କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି କେକେ, ଚଳଚ୍ଚିତ୍ର ଇୟାରିଆଁ।

0: ଦେଲା।
1: ପାନିକ ହୁଅନି ବାପା, ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ, ଏସବୁ ଫ୍ରଡ୍।
0: ଫ୍ରଡ୍?
1: ପୁଲିସ, ବ୍ୟାଙ୍କ, RBI ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ। ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ, ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ। ଯଦି ବୁଦ୍ଧିମତା ନ ଦେଖେଇବେ
0: ତ ଟଙ୍କା ହରେଇବେ।
2: RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ପରବର୍ତ୍ତୀ ଗୀତ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ AR ରହମାନ, ଚଳଚ୍ଚିତ୍ର ରଙ୍ଗ ଦେ ବସନ୍ତୀ।

0: ପାଞ୍ଚ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ମନ୍ଦିରର ଐତିହାସିକ ଗୁରୁତ୍ୱ ଏବଂ ସ୍ଥାୟୀ ଐତିହ୍ୟକୁ ପ୍ରତିପାଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସୋମନାଥ ମନ୍ଦିର ଗସ୍ତରେ ଯିବେ। ପବିତ୍ର ସୋମନାଥ ମନ୍ଦିର ଏହାର ଆଧୁନିକ ଯାତ୍ରାର 75 ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି, ଯାହା ଏକ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକତା ଓ ସ୍ଥାୟୀ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହୋଇଛି। ସୋମନାଥ ଅମୃତ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନ ସହିତ ସୋମନାଥ ଟ୍ରଷ୍ଟର ଅଧ୍ୟକ୍ଷ ଭାବେ ତାଙ୍କ ନେତୃତ୍ୱରେ ମନ୍ଦିରଟି ଏକ ସ୍ୱର୍ଣ୍ଣିମ ଯୁଗରେ ପ୍ରବେଶ କରିଛି। ଧାର୍ମିକ ମହତ୍ତ୍ୱ ସହିତ ସୋମନାଥ ପରିବେଶ ସୁରକ୍ଷାରେ ମଧ୍ୟ ଏକ ଅଗ୍ରଣୀ ପଦକ୍ଷେପ ନେଇଛି ଏବଂ ଭାରତର ପ୍ରଥମ ନେଟ୍ ଜିରୋ ମନ୍ଦିର ହେବାକୁ ଲକ୍ଷ୍ୟ ରଖିଛି।
1: କଲ୍ ସୋମନାଥ ମନ୍ଦିର କେ ପୁନର୍ନିର୍ମାଣ କେ 75 ବର୍ଷ କା ଉତ୍ସବ ମନାୟା ଯାଏଗା। ଆତ୍ମନିର୍ଭର ଭାରତ କେ ଲିଏ, ବିକଶିତ ଭାରତ କେ ଲିଏ ଐସେ ଐତିହାସିକ ଅବସର ହମେଁ ନଇ ଉର୍ଜା ସେ ଭରତେ ହେ।
0: ମିଶନ ଲାଇଫ୍ ପରିକଳ୍ପନା ଅନୁସାରେ ମନ୍ଦିରର ପୁଷ୍ପ ଅବଶିଷ୍ଟକୁ କମ୍ପୋଷ୍ଟରେ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟକୁ ପେଭର ବ୍ଲକରେ ପରିଣତ କରି ସ୍ଥାୟିତ୍ୱରେ ନୂତନ ମାନଦଣ୍ଡ ସୃଷ୍ଟି କରୁଛି। ଏହା ସହିତ ଆଧୁନିକ ଶୋଧନ ପ୍ରଣାଳୀ, ବର୍ଷା ଜଳ ସଂରକ୍ଷଣ ବ୍ୟବସ୍ଥା ଓ ମିୟାୱାକି ଜଙ୍ଗଲ ମାଧ୍ୟମରେ ଟ୍ରଷ୍ଟ ଶୀଘ୍ର ନେଟ୍ ଜିରୋ କାର୍ବନ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଡିଜିଟାଲ୍ ପ୍ରୟାସ ମାଧ୍ୟମରେ ବିଶ୍ୱବ୍ୟାପୀ ଶ୍ରଦ୍ଧାଳୁମାନେ ଏବେ ଅନ୍ଲାଇନ୍ରେ ପୂଜା ବୁକିଂ କରିବା ସହ ପ୍ରସାଦ ପାଇପାରୁଛନ୍ତି, ଯାହା ପ୍ରାଚୀନ ପରମ୍ପରାକୁ ଆଧୁନିକ ପ୍ରଯୁକ୍ତି ସହିତ ସଫଳ ଭାବରେ ଯୋଡ଼ିଛି।

ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ୍ ଓ ଅନ୍ତର୍ଜାତୀୟ ବିମାନ ବନ୍ଦର ସହିତ ଉନ୍ନତ ଯାତାୟତ ବ୍ୟବସ୍ଥାର ସହଯୋଗରେ ପ୍ରତିବର୍ଷ 97 ଲକ୍ଷରୁ ଅଧିକ ଭକ୍ତ ସୋମନାଥ ମନ୍ଦିର ଦର୍ଶନ କରୁଛନ୍ତି। ଆରବ ସାଗରର ତଟରେ ଗୁଜରାଟର ପ୍ରଭାସପଟ୍ଟଣରେ ଅବସ୍ଥିତ ସୋମନାଥ ମନ୍ଦିର କେବଳ ଏକ ଧାର୍ମିକ ପୀଠ ନୁହେଁ, ଏହା ଭାରତର ଶାଶ୍ୱତ ସଂସ୍କୃତି, ଅତୁଟ ଆସ୍ଥା ଓ ପୁନରୁତ୍ଥାନର ଅମର ପ୍ରତୀକ। ଅନେକ ଆକ୍ରମଣ, ବିନାଶ ଓ ପୁନଃ ନିର୍ମାଣର ଇତିହାସକୁ ନେଇ ସୋମନାଥ ଆଜି ମଧ୍ୟ ଭକ୍ତି, ସାହସ ଓ ଜାତୀୟ ଗର୍ବର ଜ୍ୱଳନ୍ତ ଦୀପଶିଖା ହୋଇ ରହିଛି।

0: ପୁରାଣ ଅନୁସାରେ ସୋମନାଥ ହେଉଛି ଭଗବାନ ଶିବଙ୍କ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ପ୍ରଥମ। ପୁରାଣ ଅନୁଯାୟୀ ଚନ୍ଦ୍ରଦେବ ବା ସୋମ ଦକ୍ଷ ପ୍ରଜାପତିଙ୍କ ଶାପରେ ତାଙ୍କର କାନ୍ତି ହରାଇଥିଲେ। ମୁକ୍ତି ପାଇବା ପାଇଁ ସେ ପ୍ରଭାସ କ୍ଷେତ୍ରରେ ଭଗବାନ ଶିବଙ୍କ କଠୋର ତପସ୍ୟା କରିଥିଲେ। ଭଗବାନ ଶିବ ତାଙ୍କ ଭକ୍ତିରେ ପ୍ରସନ୍ନ ହୋଇ ତାଙ୍କୁ ସାପମୁକ୍ତ କରିଥିଲେ। ସେହିଠାରୁ ଏହି ପୀଠ ସୋମନାଥ ଅର୍ଥାତ୍ ସୋମଙ୍କ ନାଥ ଭାବେ ପରିଚିତ ହେଲା। ଏହା ଭକ୍ତମାନଙ୍କ ପାଇଁ ଆଧ୍ୟାତ୍ମିକ ଶକ୍ତିର ଏକ ମହାତୀର୍ଥ। ସୋମନାଥ ମନ୍ଦିର ଇତିହାସ ସମ୍ପର୍କରେ କଥାକାର ଏସ୍କେ ଦତ୍ତ କହିଛନ୍ତି,
1: ମାମୁତ ନେ ଜାନ୍ ବୁଝ୍ କେ ଏସେ ମନ୍ଦିର କୋ ଟାର୍ଗେଟ କିଆ ଜୋ ୟା ତୋ ଫିର ଶକ୍ତିପୀଠ ୟା ତୋ ଭଗବାନ କିଶନ କା ଜନ୍ମ ସ୍ଥାନ ବଗେରା ୟା ତୋ ଫିର ଭଗବାନ ଶିବ କା ଆସ୍ଥା କା କେନ୍ଦ୍ର ଉସକୋ ଲଗତା ଥା କି ୟହାଁ ପେ ଅଗର ଚୋଟ ପହଞ୍ଚାଏଗେ ଅର୍ ଇନ୍ ସବ ପ୍ରସିଦ୍ଧ ମନ୍ଦିର କୋ ଅଗର ଧ୍ୱସ୍ତ କରେଗେ ତୋ ୟେ ତମାମ ଜିତନେ ସାରେ ସନାତନ ଧର୍ମ ମାନନେ ୱାଲେ ଜିତନେ ଲୋଗ ହେ ଓ ମତଲବ କି ଆସାନୀ ସେ ଇସ୍ଲାମ एक्सेप्ट कर लेंगे। गुजरात पे जाने का भी मेन

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ତେଲେଙ୍ଗାନା ଗସ୍ତରେ ଆଜି 9,400 କୋଟି ଟଙ୍କାର ବହୁବିଧ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପରିସ୍ଥିତିରେ ଦେଶବାସୀଙ୍କୁ ଏକତ୍ରିତ ହେବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ବର୍ଷେ ପର୍ଯ୍ୟନ୍ତ ବିଦେଶ ଯାତ୍ରା ନ କରିବା, ସୁନା ନ କିଣିବା, ବୈଦ୍ୟୁତିକ ଯାନ ଓ ସର୍ବସାଧାରଣ ପରିବହନ ବ୍ୟବସ୍ଥା ଆପଣାଇବା, ଜୈବିକ ପଦ୍ଧତିରେ ଚାଷ କରିବା ଏବଂ ଖାଦ୍ୟରେ ତେଲ କମାଇବା ଆଦି ଲାଗି ଦେଲେ ପରାମର୍ଶ। ଗୁଜରାଟସ୍ଥିତ ଶିବଭୂମି ପ୍ରଥମ ଜ୍ୟୋତିର୍ଲିଙ୍ଗ ସୋମନାଥ ମନ୍ଦିର ପୁନଃନିର୍ମାଣର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆନନ୍ଦ ଉତ୍ସାହର ସହ ଆରମ୍ଭ ହୋଇଛି ସୋମନାଥ ଅମୃତ ପର୍ବ 2026। ଆସନ୍ତାକାଲି ମନ୍ଦିରର ଧ୍ୱଜାପୂଜା ଓ ମହାପୂଜାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ଗ୍ରୀଷ୍ମ ଋତୁ ନିମନ୍ତେ ସମସ୍ତ ବିଦ୍ୟାଳୟରେ ଆୟୋଜିତ ହେଉଛି ଭାରତୀୟ ଭାଷା ଗ୍ରୀଷ୍ମକାଳୀନ ଶିବିର। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରାଙ୍ଗଣରେ ଆସନ୍ତାକାଲି ଅନୁଷ୍ଠିତ ହେବ ସୋମନାଥ ସ୍ୱାଭିମାନ ପର୍ବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବାର ସୂଚନା। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ସମ୍ଭଲପୁର ସର୍କିଟ୍ ହାଉସ୍ରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶୀତଳଷଷ୍ଠୀ ଯାତ୍ରାର ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଆସନ୍ତାକାଲିଠାରୁ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି। ଦୁଇଦିନ ଧରି ଏହି କାର୍ଯ୍ୟ ଚାଲିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ସୂଚନା। ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଶେଷ, ଆସନ୍ତାକାଲିଠାରୁ ଆରମ୍ଭ ହେବ ଭିତର ଚନ୍ଦନଯାତ୍ରା। ଆଇପିଏଲ୍ କ୍ରିକେଟ୍ରେ ଦ୍ୱିତୀୟ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଜାରି। ମୁମ୍ବାଇ ଇଣ୍ଡିଆନ୍ସ 7 ୱିକେଟ୍ ହରାଇ 166 ରନ୍ ହାସଲ କରିଥିବାବେଳେ ଆର୍ସିବି ସମ୍ମୁଖରେ 167 ରନ୍ର ବିଜୟ ଲକ୍ଷ୍ୟ ଏବଂ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା। ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 19 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି, ଶୁଭରାତ୍ରୀ, ନମସ୍କାର।

0: ଆକାଶବାଣୀ କଟକ ସମୟ ରାତି 11:07 ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମ ସୂଚନାରୁ କେତୋଟି ବନ୍ଦନା ସକାଳ 6:05 ଅନୁଚିନ୍ତା ସକାଳ 6:35 ଉପସ୍ଥାପନା ପ୍ରଫୁଲ୍ଲ କୁମାର ଦାସ ଶ୍ରୀମଦ୍ ଭାଗବତର 32ତମ ଭାଗ ସକାଳ 6:40 କାର୍ଯ୍ୟକ୍ରମର ସୂଚନା ସହିତ ଏଠି ଶେଷ କରୁଛୁ ଚଳିତ ଅଧିବେଶନ ଆପଣମାନଙ୍କୁ ପୁଣି ସ୍ୱାଗତ କରିବୁ ଆଗାମୀକାଲି ସକାଳ 5:55 କିନ୍ତୁ ଆମର ଡିଟିଏସ୍ ସେବା ଓ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏଆର୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ ଜୟ ହିନ୍ଦ
1: ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଆରମ୍ଭ କରୁଛୁ ଆଜିର ବନ୍ଦନା ପ୍ରଥମେ କଣ୍ଠଦାନ କରିଛନ୍ତି ଶ୍ୟାମାମଣି ଦେବୀ ଶିଳ୍ପୀଙ୍କ କଣ୍ଠରେ ଗୌରହରି ଦଳାଇଙ୍କ ରଚନା ଓମ୍ ଶିବାୟ ନମଃ ଶିବାୟ ଜଟାଜୁଟଧାରୀ ମହେଶ୍ୱରାୟ

ପରବର୍ତ୍ତୀ କଣ୍ଠଶିଳ୍ପୀ ପସାରୀ ଅନୁରାଧା, ଶିଳ୍ପୀଙ୍କ କଣ୍ଠରେ ସୁବାସ ଚନ୍ଦ୍ର ବିଶିଙ୍କ ରଚନା ଦେବ ଦେବ ମହାଦେବ ଧବଳେଶ୍ୱର ଲିଙ୍ଗରାଜ ଯୋଗୀରାଜ ଭୋଳାଶଙ୍କର।

ମୀନାକ୍ଷୀ ଦେବୀଙ୍କ ରଚନାରୁ ପରବର୍ତ୍ତୀ କଣ୍ଠଶିଳ୍ପୀ ଦିବ୍ୟ ଭାରତୀ ସାହୁ। ଜୟ ଜୟ ଶିବ ଜୟ ମହାଦେବ ତୁମେ ପ୍ରଭୁ ମହିୟାନ ବିଷପାନ କରି ଜଗତକୁ ଦେଲ ସୁଖର ଅମୃତ ଦାନ।

ଦିନ ବନ୍ଧୁ ମୋ ବନ୍ଧୁ ହୁଅ ଏଥର ଦିଅ କରୁଣାବାରୀ ବୁନ୍ଦି ମାତର ଆଜିର ବନ୍ଦନାର ଏହି ଶେଷ ଭକ୍ତିଗୀତ ପୁରାତନ ରଚନାରେ ଗାଇଛନ୍ତି ସମବେତ କଣ୍ଠରେ ଶିଳ୍ପୀମାନେ।

ବିବ୍ରତ ଅବସ୍ଥା ହେଉଛି ମନ ମଧ୍ୟ ଦେଇ ଝରି ଯାଉଥିବା ଡର ଓ ଭୟର ଏକ ସଂକୀର୍ଣ୍ଣ ସ୍ରୋତ। ଜଣେ ସାଧାରଣ ବ୍ୟକ୍ତିର ଉଦ୍ବିଗ୍ନତା ସାଧାରଣତଃ କେନ୍ଦ୍ରିତ ହୋଇଥାଏ ଶତକଡ଼ା 40% ବିଷୟ ଯାହା କେବେ ଘଟିବ ନାହିଁ ତା ଜୀବନରେ, ଅଥଚ ସେହି ବିଷୟ ନେଇ ସେ ବ୍ୟତିବ୍ୟସ୍ତ ହୋଇଥାଏ। ଶତକଡ଼ା 30% ବିଷୟ ଯାହା ଅତୀତ ସମ୍ବନ୍ଧୀୟ ଘଟିଯାଇଛି ଆଉ ତାକୁ ବଦଳାଯାଇପାରିବ ନାହିଁ, ତଥାପି ସେ ବିଷୟ ନେଇ ସେ ଚିନ୍ତାରେ ଘାରି ହୁଏ। ଶତକଡ଼ା 12% ଯାହା ଅନ୍ୟମାନଙ୍କ ଦ୍ୱାରା ସମାଲୋଚିତ ହେଉଥିବା ବିଷୟ, ଅଧିକାଂଶ କ୍ଷେତ୍ରରେ ସେ ସମାଲୋଚନାର ବିଷୟ ଅବାସ୍ତବ ଅଟେ। ଶତକଡ଼ା 10% ବିଷୟ ରହିଛି ଯାହାକି ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ, ଯାହା ମାନସିକ ଉତ୍ତେଜନା ଦ୍ୱାରା ଆହୁରି ଗୁରୁତର ହୋଇଯାଏ। ଶତକଡ଼ା 8% ବିଷୟ ରହିଛି ଯାହା ପ୍ରକୃତ ସମସ୍ୟା ସମ୍ବନ୍ଧୀୟ, ଯାହାର ସମ୍ମୁଖୀନ ହେବାକୁ ହିଁ ହେବ। ଉଦ୍ବିଗ୍ନତା ହେଉଛି ଡର ଓ ଭୟର ଅମିତ ବ୍ୟୟିତା। ଆମର ବିଭିନ୍ନ ଦାୟିତ୍ୱ ତୁଲାଇବା ନିମନ୍ତେ ଏବଂ ଦୈନନ୍ଦିନ ସମସ୍ୟାଗୁଡ଼ିକର ସାମ୍ନା କରିବା ପାଇଁ ଈଶ୍ୱର ଦେଇଥିବା ଶକ୍ତିକୁ ଉଦ୍ବିଗ୍ନତା ନିଗାଡ଼ି ନିଏ। ଉଦ୍ବିଗ୍ନତା ହେଉଛି ସେହି ଅସମ୍ପୂର୍ଣ୍ଣ ସେତୁ ଯାହା ଆପଣ କେବେ ବି ଅତିକ୍ରମି ଯାଇପାରିବେ ନାହିଁ। ଉଦ୍ବିଗ୍ନତା ନିମନ୍ତେ ନୁହେଁ, ଡର ଓ ଭୟର ନିମନ୍ତେ ନୁହେଁ, କିନ୍ତୁ ଆପଣ ଓ ମୁଁ ବିଶ୍ୱାସ ଓ ଭରସା ନିମନ୍ତେ ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଦ୍ୱାରା ସୃଷ୍ଟ ଅଟୁ। ଗତକାଲିର ଅନର୍ଥ ସମସ୍ୟାଗୁଡ଼ିକୁ କେନ୍ଦ୍ର କରି ଆଗାମୀକାଲିର ସୁଯୋଗ ସବୁକୁ ଛିନ୍ନ କରିବା ନିମନ୍ତେ ଆଜିର ସମୟକୁ ବରବାଦ କରେ ଏହି ଉଦ୍ବିଗ୍ନତା। ଏହା ମନ୍ଦ ଫାନ୍ଦ ଓ ବିପଦରୁ ପଳାୟନ କରିବାକୁ ସାହାଯ୍ୟ କରେ ନାହିଁ, ବରଂ ଯେତେବେଳେ ସେହି ସବୁ ବନ୍ୟା ପରି ମାଡ଼ି ଆସେ ସେଗୁଡ଼ିକର ମୁକାବିଲା କରିବା ନିମନ୍ତେ ଏହା ଆପଣଙ୍କୁ ଶକ୍ତିହୀନ ଓ ଅସମର୍ଥ କରିପକାଏ। ତେବେ ଉଦ୍ବିଗ୍ନତାକୁ କାହିଁକି ମନରେ ପ୍ରଶ୍ରୟ ଦେବା? ଈଶ୍ୱରଙ୍କ ପବିତ୍ର ବାକ୍ୟ ବାଇବଲ ଆମମାନ ଏଥିରୁ ମୁକ୍ତ ହେବା ବିଷୟରେ କିଛି ପରାମର୍ଶ ଦିଏ। ଉଦ୍ବିଗ୍ନ ହୁଅ ନାହିଁ, କାରଣ ହେଉଛି ସୃଷ୍ଟିକର୍ତ୍ତା, ମୁକ୍ତିଦାତା, ପାଳନକର୍ତ୍ତା ପରମେଶ୍ୱର ଆପଣଙ୍କୁ ଆଉ ମୋତେ ପ୍ରେମ କରନ୍ତି। ସଦାପ୍ରଭୁ ପରମେଶ୍ୱର ଆପଣଙ୍କୁ ଆଉ ମୋତେ ଏହି କଥା କହନ୍ତି, ହଁ ଆମ୍ଭେ ଚିରସ୍ଥାୟୀ ପ୍ରେମରେ ତୁମ୍ଭକୁ ପ୍ରେମ କରି ଆସିଅଛୁ, ଏ ହେତୁ ସ୍ନେହପୂର୍ଣ୍ଣ କରୁଣାରେ ଆମ୍ଭେ ତୁମ୍ଭକୁ ଆକର୍ଷଣ କରିଅଛୁ। ତାହାଙ୍କଠାରେ ନିଜକୁ ସମର୍ପି ଦେଲେ ସେ ଆମମାନଙ୍କୁ ଏହି ଉଦ୍ବିଗ୍ନତାରୁ ରକ୍ଷା କରିବେ। ଦ୍ୱିତୀୟ ବିଷୟ, ପରମେଶ୍ୱର କହନ୍ତି ଶକ୍ତିହୀନ ହୁଅ ନାହିଁ, ଦୁର୍ବଳ ମନା ହୁଅ ନାହିଁ। କାହିଁକି? କାରଣ ସଦାପ୍ରଭୁ ତୁମ୍ଭକୁ ଧରି ରଖିବେ, ତୁମ୍ଭେ ଭୟ କର ନାହିଁ କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ, ନିରାଶ ହୁଅ ନାହିଁ କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର, ଆମ୍ଭେ ତୁମ୍ଭକୁ ସବଳ କରିବା, ହଁ ଆମ୍ଭେ ତୁମ୍ଭର ସାହାଯ୍ୟ କରିବା, ହଁ ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା। ଯେଉଁ ପରମେଶ୍ୱର ସମୁଦାୟ ବିଶ୍ୱକୁ, ସମୁଦାୟ ମାନବ ବଂଶକୁ ଆପଣଙ୍କୁ ଆଉ ମୋତେ ସୃଷ୍ଟି କରିଅଛନ୍ତି, ଯାହାଙ୍କର ଶକ୍ତି ଅସୀମ, ସେ କଥା କହନ୍ତି। ତୃତୀୟ ବିଷୟ ସେ କହନ୍ତି, ତାହାଙ୍କ ପବିତ୍ର ବାକ୍ୟରେ ସେ କହନ୍ତି ଭୟ କର ନାହିଁ। ଉଦ୍ବିଗ୍ନତା ଆମମାନଙ୍କୁ ଭୟ ମଧ୍ୟକୁ ଠେଲି ଦିଏ, କିନ୍ତୁ ଏଠାରେ ପରମେଶ୍ୱର କହନ୍ତି ତୁମେ ଭୟ କର ନାହିଁ। କାହିଁକି? କାରଣ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ, ସେ ତୁମ୍ଭ ଚରଣକୁ ବିଚଳିତ ହେବାକୁ ଦେବେ ନାହିଁ। ଯିଏ ତୁମ୍ଭକୁ ରକ୍ଷା କରନ୍ତି ସେ ଘୁମାଇବେ ନାହିଁ। ସଦାପ୍ରଭୁ ତୁମ୍ଭର ରକ୍ଷକ, ସେ ତୁମ୍ଭ ଦକ୍ଷିଣ ପାର୍ଶ୍ୱର ଛାୟା, ସଦାପ୍ରଭୁ ସମସ୍ତ ଅମଙ୍ଗଳରୁ ତୁମ୍ଭକୁ ରକ୍ଷା କରିବେ, ସେ ତୁମ୍ଭର ପ୍ରାଣକୁ ରକ୍ଷା କରିବେ। ଆଜିଠାରୁ ସଦାକାଳ ସଦାପ୍ରଭୁ ତୁମ୍ଭର ବାହାରି ଯିବାର

0: ଓ ଭିତରେ ଆସିବାର ରକ୍ଷା କରିବେ। ପ୍ରିୟ ବନ୍ଧୁ, ୟାଠାରୁ ବଡ଼ ପ୍ରତିଜ୍ଞା ଆଉ କ'ଣ ଆବଶ୍ୟକ? ଯେଉଁ ଈଶ୍ୱର ଆପଣଙ୍କ ପାଇଁ ମୋ ପାଇଁ ଏତେ ମନୋଯୋଗ କରନ୍ତି, ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛନ୍ତି, ସମର୍ଥ ମଧ୍ୟ ଅଟନ୍ତି, ଆଉ ସେ କେବେ ବିଳମ୍ବ କରନ୍ତି ନାହିଁ। ଯିଏ କେହି ତାହାଙ୍କର ଶରଣ ନିଏ ସେ କେବେ ବି ତାହାଙ୍କୁ ପରିତ୍ୟାଗ କରନ୍ତି ନାହିଁ, ବରଂ ଆଦରେ କୋଳେଇ ନିଅନ୍ତି। ଆଜି ହିଁ ସେହି ପରମେଶ୍ୱରଙ୍କର ନିକଟକୁ ଆସିବା କିଏ? ତାହାଙ୍କୁ କହିବା କିଏ, ହେ ପରମେଶ୍ୱର, ତୁମେ ହିଁ ମୋହର ସହାୟ ଅଟ, ମୁଁ ବିଚଳିତ ହେବି ନାହିଁ, କୌଣସି ବିଷୟରେ ଚିନ୍ତିତ କିମ୍ବା ଉଦ୍ବିଗ୍ନ ହେବି ନାହିଁ, କାରଣ ତୁମେ ମୋର ସହିତରେ ଅଛ। ସେହି ସତ୍ୟ ଜୀବିତ ପରମେଶ୍ୱର ଆପଣଙ୍କର ସହବର୍ତ୍ତୀ ହୁଅନ୍ତୁ।
1: ଅନୁଚିନ୍ତା ଶେଷ ହେଲା। ଉପସ୍ଥାପନା କରିଥିଲେ ସଂଗ୍ରାମ କେଶରୀ ସିଂ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ପଞ୍ଚବିଂଶ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ରାଜାଙ୍କ ଆଦେଶରେ ଦ୍ୱାରକା ଖବର ବୁଝିବାକୁ ଅର୍ଜୁନ ଯାଇଥିଲେ। ସାତ ମାସ ବିତିଗଲା, ମାତ୍ର ସେ ଫେରିଲେ ନାହିଁ। ସେତେବେଳେ ବହୁତ ଅଶୁଭ ଲକ୍ଷଣ ଦେଖାଯାଉଥିଲା। ବନ ଆଶ୍ରମ ସାରା ରାଜ୍ୟ ହତଶ୍ରୀ ଜଣାପଡ଼ୁଥିଲା। ଲୀଳାମୟ ଶ୍ରୀକୃଷ୍ଣଙ୍କ ଯୋଗୁଁ ସିନା ପୃଥିବୀ କୃଷ୍ଣମୟ ସୁନ୍ଦର ଦିଶୁଥିଲା। ସେ ସଂସାର ଛାଡ଼ିଯିବାରୁ ପୃଥିବୀ ଏପରି ଶ୍ରୀହୀନ ହୋଇଥିବା ସନ୍ଦେହ କରି ଯୁଧିଷ୍ଠିର ଭୀମଙ୍କୁ କହୁଥିବା ବେଳେ ଅର୍ଜୁନ ସେଠାରେ ପହଞ୍ଚି ପ୍ରଣାମ କଲେ। ଅର୍ଜୁନଙ୍କ ଶୁଖିଲା ମୁହଁ ଦେଖି ଗୋବିନ୍ଦ କିପରି ଅଛନ୍ତି ବୋଲି ତାଙ୍କୁ ଯୁଧିଷ୍ଠିର ପଚାରିଲେ।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ପଞ୍ଚବିଂଶ ଭାଗ। କଣ୍ଠଦାନ କରିଥିଲେ ବାଦଲ କୁମାର ଆଚାର୍ଯ୍ୟ, ତୃପ୍ତି ଦାସ, ଶୈଳଭାମ ମହାପାତ୍ର ଏବଂ କେଶବ ଚନ୍ଦ୍ର ସାହୁ। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ବର୍ତ୍ତମାନ ସମୟରେ କଖାରୁ ଜାତୀୟ ପନିପରିବା ଫସଲ ଯଥା କଖାରୁ, କାକୁଡ଼ି, କଲରା, ଜହ୍ନି ଇତ୍ୟାଦି ଫସଲରେ ଫଳମାଛି ଲାଗିବାର ସମ୍ଭାବନା ରହିଛି। ଫଳମାଛି ପରିଚାଳନା ପାଇଁ ପ୍ରଥମେ 4 ଲିଟର ପାଣିରେ 400 ଗ୍ରାମ ଗୁଡ଼, 8 ମିଲିଲିଟର ମାଲାଥିଅନ ବା DDVP କୀଟନାଶକ ମିଶାଇ ବିଷଥୋପ ପ୍ରସ୍ତୁତ କରନ୍ତୁ। ଏହି ବିଷଥୋପକୁ 1 ଏକର କଖାରୁ ଜାତୀୟ ପନିପରିବା ଫସଲରେ 80 ସ୍ଥାନରେ ଛୋଟ ସଢ଼େଇ କିମ୍ବା ମାଟିର ପାତ୍ରରେ କିମ୍ବା ପ୍ଲାଷ୍ଟିକ କପ୍ରେ ଭର୍ତ୍ତି କରି ଗଛ ମୂଳରେ ରଖନ୍ତୁ। ଏହା କରିବା ଦ୍ୱାରା ଫଳମାଛିଗୁଡ଼ିକ ଏହି ବିଷଥୋପ ପ୍ରତି ଆକୃଷ୍ଟ ହୋଇ ସେଥିରେ ପଡ଼ି ମରିଯିବେ। ବାଇଗଣ ଫସଲରେ ଗଣ୍ଠି ଏବଂ ଫଳବିନ୍ଧା ପୋକର ପରିଚାଳନା ପାଇଁ ପ୍ରଥମେ ଜମିରୁ ଆକ୍ରାନ୍ତ ଡାଳପତ୍ର ଓ ଫଳଗୁଡ଼ିକୁ ସଂଗ୍ରହ କରି ଦୂରରେ ନଷ୍ଟ କରିଦିଅନ୍ତୁ। ଏକର ପ୍ରତି ଲୁଇସନ୍ ଲୋର୍ ଥିବା ସଙ୍ଗ ଆକର୍ଷକ ଯନ୍ତାରୁ 20 ରଖନ୍ତୁ। ପ୍ରାଥମିକ ଅବସ୍ଥାରେ ଏହି ପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ, 1500 PPM ଆଜା ଡିରେକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବାଇଗଣ ଫସଲରେ ଯଦି ଶତକଡ଼ା 4 ଭାଗ ଅଗ ଝାଉଁଳା ବା ଶତକଡ଼ା 14 ଭାଗ ପୋକଡ଼ା ଫଳ ଦେଖୁଛନ୍ତି, ତେବେ ଏକର ପ୍ରତି 75 ମିଲିଲିଟର ସ୍ପିନୋସାର୍ଡ କିମ୍ବା 80 ଗ୍ରାମ ଏମାମେକ୍ଟିନ୍ ବେଞ୍ଜୋଇଟ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଏହି କୀଟନାଶକ ମଧ୍ୟରୁ ଯେକୌଣସି ଗୋଟିଏକୁ ବାରମ୍ବାର ପ୍ରୟୋଗ ନ କରି ଅଦଳ ବଦଳ କରି 15 ଦିନ ଅନ୍ତରରେ ସିଞ୍ଚନ କରନ୍ତୁ। ଲଙ୍କାମରିଚ ଫସଲରେ ଫଳସଢ଼ା ଓ ଅଗମରା ରୋଗର ପରିଚାଳନା ପାଇଁ ଏକର ପ୍ରତି ପ୍ରୋପିନେବ୍ 70% WP 500 ଗ୍ରାମ କିମ୍ବା ଡାଇଫେନୋକୋନାଜୋଲ 25% EC 100 ମିଲିଲିଟର କିମ୍ବା ଆଜିକ୍ସୋଷ୍ଟ୍ରୋବିନ 23% AC 200 ମିଲିଲିଟର 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ନଡ଼ିଆ ଗଛରେ କାଳିମୁଣ୍ଡି ପୋକର ନିରାକରଣ କରିବା ପାଇଁ ବ୍ରାକୋନୋକାର୍ଡ ଜୈବ ପରୀକ୍ଷାଗାରରୁ ଆଣି ଗଛ ବାହୁଙ୍ଗାରେ ବାନ୍ଧି ଦିଅନ୍ତୁ। ଅଧିକ ଆକ୍ରାନ୍ତ ବାହୁଙ୍ଗକୁ କାଟି ପୋଡ଼ି ଦିଅନ୍ତୁ। 10 ଲିଟର ପାଣିରେ କ୍ଲୋରାଟ୍ରାନେଲିପ୍ରୋଲ 18.5% AC 4 ମିଲିଲିଟର କିମ୍ବା ଏମାମେକ୍ଟିନ୍ ବେଞ୍ଜୋଏଟ୍ 5% SG 4 ଗ୍ରାମ ମିଶାଇ ପତ୍ରରେ ସିଞ୍ଚନ କରନ୍ତୁ। ଅଧିକ ଗରମ କାରଣରୁ ପ୍ରାଣୀମାନଙ୍କ ଦୁଗ୍ଧ, ମାଂସ ଆଦି ଉତ୍ପାଦନ କ୍ଷମତା କମିଯାଏ ଓ ଅବସ୍ଥାରେ ସୁଧାର ନ ଆସିଲେ ପ୍ରାଣୀମାନେ ମୃତ୍ୟୁବରଣ ମଧ୍ୟ କରିପାରନ୍ତି। ଦିନବେଳା ଖରା ଅଧିକ ହେଲେ ପ୍ରାଣୀମାନଙ୍କୁ ଗୁହାଳରୁ କାଢ଼ି ଛାଇ ଜାଗାରେ ବାନ୍ଧିଦେବା ଉଚିତ। ଗୁହାଳର ଛପର ଟିଣ ବା ଆଜବେଷ୍ଟସ୍ର ହୋଇଥିଲେ ତା ଉପରେ ଛଣ ବା ନଡ଼ିଆ ବାହୁଙ୍ଗା ପକାନ୍ତୁ। ମଝିରେ ମଝିରେ ସେଥିରେ ପାଣି ସିଞ୍ଚନ କରନ୍ତୁ। ଜୋରରେ ଖରା ହେଉଥିଲେ ଗୁହାଳରେ ଖୋଲାଥିବା ଜାଗାଗୁଡ଼ିକରେ ଓଦା ଅଖା ଟଙ୍ଗାଇ ରଖନ୍ତୁ ଓ ଛାଇ ହୋଇଗଲେ ଅଖାଗୁଡ଼ିକୁ ଖୋଲି ଦିଅନ୍ତୁ। କାନ୍ଥ ଓ ଛାତ ଉପରେ ଧଳା ରଙ୍ଗର ଚୂନ ଲେପନ କରନ୍ତୁ। ଅଧିକ ଉତ୍ପାଦନକ୍ଷମ ପ୍ରାଣୀ ରଖିଥିଲେ ପଙ୍ଖା, ପାଣି ଛିଞ୍ଚିବା ଯନ୍ତ୍ର ଓ ଅନ୍ୟାନ୍ୟ ତାପମାତ୍ରା କମାଇପାରୁଥିବା ଉପକରଣ ଲଗାଇବାର ବ୍ୟବସ୍ଥା କରନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ହେଲେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ। ପ୍ରାଣୀର ମୁଣ୍ଡରେ ବରଫ ଘଷିବା ସହ ଓଦା କପଡ଼ା ବା ଅଖା ପକାଇ ଦିଅନ୍ତୁ। ଖରାଦାଉରୁ କୁକୁଡ଼ା ଓ ବତକମାନଙ୍କର ମାଂସ, ଅଣ୍ଡା ଉତ୍ପାଦନ କ୍ଷମତା କମିଯାଏ। ଅନେକ ସମୟରେ କୁକୁଡ଼ା ବତକମାନେ ମୃତ୍ୟୁବରଣ ମଧ୍ୟ କରିଥାନ୍ତି। ଖରାଦାଉରୁ ରକ୍ଷା କରିବା ପାଇଁ କୁକୁଡ଼ା ଓ ବତକ ଘର ତିଆରି କଲାବେଳେ ଧ୍ୟାନ ଦେବେ ଯେପରିକି ଘର ଭିତରକୁ ସିଧା ଖରା ପଡ଼ୁନଥିବ, ମୁକ୍ତ ବାୟୁ ଚଳାଚଳ କରୁଥିବ, ଘରର ଛପର ଉଚ୍ଚା ବା ପାର୍ଶ୍ୱକାନ୍ଥ ନିଚା ଥିବା ଛପର ଉପରେ କଖାରୁ ଭଳି ଲତାଜାତୀୟ ଗଛ ବଣାନ୍ତୁ। ଦିନବେଳା ପାଣି ଛିଞ୍ଚନ୍ତୁ। କୁକୁଡ଼ା ଓ ବତକମାନଙ୍କ ଉପରେ ପାଣି ସିଞ୍ଚନ କରନ୍ତୁ, କିନ୍ତୁ ଧ୍ୟାନ ଦିଅନ୍ତୁ ଲିଟର ଯେମିତି ବେଶୀ ଓଦା ନ ହୁଏ। ଓଦା ଅଖାକୁ କୁକୁଡ଼ା ଓ ବତକ ଘର ଜାଲି ଉପରେ ଟାଙ୍ଗିଦେଲେ ଘର ଥଣ୍ଡା ରହିଥାଏ। ଲିଟରକୁ ବାରମ୍ବାର ଘାଣ୍ଟିବା ଦରକାର, କାରଣ ଏହା ଦିନବେଳା ଉତ୍ତାପ ଧାରଣ କରିଥାଏ ଓ ଘର ଭିତର ଅଧିକ ଗରମ ପରିବେଶ ସୃଷ୍ଟି କରିଥାଏ। ଘର ଚାରିପଟେ ବହଳିଆ ପତ୍ର ଥିବା ଗଛ ଲଗାନ୍ତୁ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆୟୁର୍ବେଦରେ ମା ଓ ଶିଶୁ ପାଇଁ ପୋଷଣ ଆଲୋଚନା କରିଛନ୍ତି ଡାକ୍ତର ସ୍ୱପ୍ନେଶ୍ୱର ପଣ୍ଡା।
1: ଆମ ଶରୀରର ସମସ୍ତ ପ୍ରକାର ଜୈବିକ ପ୍ରକ୍ରିୟା ଶରୀର ବୃଦ୍ଧି କୋଷ ତଥା ତନ୍ତୁର ସୁରକ୍ଷା ପୁନର୍ଗଠନ ଓ ଆବଶ୍ୟକ ଶକ୍ତିର ସଂରଚନା ପାଇଁ ଆମେ ଖାଦ୍ୟ ଗ୍ରହଣ କରିଥାଏ। ସନ୍ତୁଳିତ ଆହାରରେ ଧାତବ ଲବଣ କ୍ୟାଲୋରୀ ଜୈବ ସାର ବା ଭିଟାମିନ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଥାଏ। ଅଧିକ ପରିମାଣ ତଟକା ପନିପରିବା ଫଳମୂଳ ଖୁବ୍ କମ୍ ପରିମାଣରେ ଲବଣ ଶର୍କରା ଓ ଚର୍ବିଜାତୀୟ ଖାଦ୍ୟ ଶରୀରକୁ ଉପଯୁକ୍ତ ପୋଷଣ କରିଥାଏ। ଶ୍ୱେତ ସାର ପ୍ରୋଟିନ ଖାଦ୍ୟ ସାର ଖଣିଜ ଲବଣ ତନ୍ତୁଯୁକ୍ତ ଖାଦ୍ୟ ଯେପରିକି ଭାତ ଚିନି ଅଟା ଜହ ବାଜରା ରାଶି ଫଳରସ ମୂଳା ଆଖୁ ଆଳୁ ଗାଜର ପ୍ରଭୃତି ଶ୍ୱେତ ସାର ଜାତୀୟ ଖାଦ୍ୟ ପ୍ରୋଟିନ ଶରୀର ଗଠନ ପାଇଁ ଏନଜାଇମ ହରମୋନ ଆଣ୍ଟିବଡି ଗଠନ କରିବା ସହ ପ୍ରାକୃତିକ ଉପାୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ବିଶେଷତଃ ଶିଶୁ ଗର୍ଭବତୀ ମହିଳା ଓ ରୋଗୀମାନଙ୍କ ପାଇଁ ଛୁଇଁ ଜାତୀୟ ତଟକା ସବୁଜ ପନିପରିବା ବାଦାମ କ୍ଷୀର ଓ କ୍ଷୀର ଜାତୀୟ ପଦାର୍ଥ ଛେନା ଦହି ଚୁନା ମାଛ ଓ ସୋୟାବିନରୁ ଶତକଡା 40% ପ୍ରୋଟିନ ମିଳେ। ବାଦାମ ତେଲ ସୋରିଷ ତେଲ ଘିଅ ରାଶି ତେଲ ସୂର୍ଯ୍ୟମୁଖୀ ତେଲ ଓ ନଡ଼ିଆ ତେଲ କ୍ଷୀର ଲହୁଣୀ ପ୍ରଭୃତି ଚର୍ବି ଜାତୀୟ ଖାଦ୍ୟ ଶସ୍ୟରେ ଭିଟାମିନ ଏ ଡି ଭିଟାମିନ ଇ ଓ ଭିଟାମିନ କେ ଭରପୁର ରହିଥାଏ। ପାଳଙ୍ଗ ଶାଗ ବଥୁଆ ଶାଗ ସୋରିଷ ଶାଗ ପତ୍ରକୋବି ମେଥି ଶାଗ ମୂଳା ଶାଗ ଧନିଆ ପତ୍ର କଦଳୀ ଭଣ୍ଡା ଚଣା ଶାଗ ପିଆଜ ଷଣ୍ଡା ସିମଲା ଲଙ୍କା ଅଙ୍ଗୁର ନାସପାତି ପିଜୁଳି ପ୍ରଭୃତି ହାଡ଼ ଓ ଦାନ୍ତ ଦୃଢ଼ କରେ। ଦୃଷ୍ଟିଶକ୍ତି ମଧ୍ୟ ବୃଦ୍ଧି କରେ। ଖଣିଜ ଲବଣ କ୍ଷୀର କ୍ୟାଲସିୟମ ଖାଦ୍ୟ ସାର ଓ ପ୍ରୋଟିନର ଏକ ମହତ୍ୱପୂର୍ଣ୍ଣ ଉତ୍ସ। ପୁଷ୍ଟିହୀନତାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜନସ୍ୱାସ୍ଥ୍ୟ ପାଇଁ ସବୁଠାରୁ ବଡ଼ ବିପଦ ବୋଲି ବିଚାର କରି ସତର୍କ ରହି ଏହିସବୁ ଖାଦ୍ୟର ବହୁଳ ବ୍ୟବହାର କଲେ କୁପୋଷଣରୁ ମୁକ୍ତି ମିଳେ ବୋଲି ସନ୍ଦେଶ ଦେଇଛନ୍ତି। ପୁଷ୍ଟିହୀନତା କୁପୋଷଣରୁ ରକ୍ଷା ଓ ଜନସଚେତନତା ସୃଷ୍ଟି ପାଇଁ ଆୟୁର୍ବେଦ ବିଶେଷଜ୍ଞମାନେ ସର୍ବଦା ପରାମର୍ଶ ଦେଇ ଆସୁଛନ୍ତି। ସାଧାରଣତଃ ମହିଳା ଓ ଶିଶୁମାନେ ଅପପୁଷ୍ଟିର ଶିକାର ହୋଇ ରକ୍ତରେ ହିମୋଗ୍ଲୋବିନ କମିଯିବା ଦ୍ୱାରା ରକ୍ତହୀନତାର ଶିକାର ହୋଇଥାନ୍ତି। ରକ୍ତହୀନତା ଯୋଗୁଁ ଗର୍ଭବତୀ ମହିଳା ଓ ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପ୍ରତି ଜଟିଳତା ସୃଷ୍ଟି ହୋଇଥାଏ। ମହିଳାମାନେ ସେଠା ଦେଖାଯିବା ସହ ହାଲିଆ ଲାଗିବା ଦୁର୍ବଳତା ମୁଣ୍ଡ ବୁଲାଇବା ଅଣନିଶ୍ୱାସୀ ହେବା ଅନୁଭବ କରନ୍ତି। 18 ବର୍ଷରୁ କମ୍ 35 ବର୍ଷରୁ ଅଧିକ ବୟସରେ ପ୍ରଥମ ଗର୍ଭଧାରଣ ଗୁରୁତର ରକ୍ତହୀନତା ଉଚ୍ଚ ରକ୍ତଚାପ ଥାଲାସେମିଆ ମଧୁମେହ ଥାଇରଏଡ୍ ହୃଦରୋଗ କିଡ଼ନୀ ରୋଗ ଗର୍ଭାବସ୍ଥାରେ ରକ୍ତସ୍ରାବ ପେଟରେ ଅଧିକ ଯନ୍ତ୍ରଣା ପେଟରେ ପିଲା ନ ବୁଲିବା ଲକ୍ଷଣ ଗୁଡ଼ିକ ବିପଦପୂର୍ଣ୍ଣ ହୋଇଥିବାରୁ ସଠିକ୍ ଚିକିତ୍ସା ଖାଦ୍ୟପେୟ ଓ ବିଶ୍ରାମ ନିହାତି ଆବଶ୍ୟକ। ମାଆର ପ୍ରଥମ କ୍ଷୀର ହଳଦିଆ ଓ ବହଳିଆ ପଶୁ କ୍ଷୀର ଯାହାକୁ କୋଲେଷ୍ଟ୍ରମ କହନ୍ତି ତାହା ଶିଶୁକୁ ପିଆଇବା ନିହାତି ଦରକାର। ଏହି କ୍ଷୀର ଶିଶୁକୁ ଅନେକ ସଂକ୍ରମଣରୁ ରକ୍ଷା କରିବା ସହ ତାର ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ସୃଷ୍ଟି କରେ। ଏହା ଶିଶୁ ପାଇଁ ଅତ୍ୟନ୍ତ ଉପକାରୀ। ଶିଶୁଟି ମାତୃଗର୍ଭରେ ସଞ୍ଚାର ହେବା ଓ ଜନ୍ମ ହେବା ପରଠାରୁ ପୂର୍ଣ୍ଣ ବୟସ ପ୍ରାପ୍ତ ହେବା ପର୍ଯ୍ୟନ୍ତ ମା ଓ ଶିଶୁର ଉତ୍ତମ ପୋଷଣ ଆବଶ୍ୟକ। କୁପୋଷଣ ହେତୁ ଶିଶୁଟି ଦୁର୍ବଳ ହୋଇପଡେ ଓଜନ କମିଯାଏ ରିକେଟ ଓ ଅନ୍ୟାନ୍ୟ ରୋଗଗ୍ରସ୍ତ ହୋଇଯାଏ। ଭିଟାମିନ କ ଅଭାବରୁ ଅନ୍ଧାରକଣା ଭିଟାମିନ ଖ ଅଭାବରୁ ବେଦିବେଦି ଭିଟାମିନ ଗ ଅଭାବରୁ ଦାନ୍ତ ମାଡିରୁ ରକ୍ତସ୍ରାବ ଘ ଅଭାବରୁ ହାଡ଼ ଦୁର୍ବଳ ଭିଟାମିନ ଚ ବା ଇ ଅଭାବରୁ ପ୍ରଜନନ ଶକ୍ତି ହ୍ରାସ ଭିଟାମିନ କେ ଅଭାବରୁ ରକ୍ତସ୍ତମ୍ଭନ ହୁଏ ନାହିଁ। ସେହିପରି ବିଭିନ୍ନ ଖଣିଜ ଲବଣ ଅଭାବରୁ ରକ୍ତହୀନତା ହୃଦରୋଗ ତଥା ସ୍ମରଣ ଶକ୍ତି ହ୍ରାସ ପାଏ। ବିଶେଷ କରି ଶାଗ ଜାତୀୟ ଖାଦ୍ୟରୁ ଖଣିଜ ଲବଣ ଗାଜରରେ ପ୍ରଚୁର ଜୀବସାର କାଞ୍ଜି ଅଁଳା ଲେମ୍ବୁ ସଜନା ଶାଗରେ ଜୀବସାର ଗ କଦଳୀ ବ୍ରୋକଲି ବନ୍ଧାକୋବି ଭେଣ୍ଡି ପୋଟଳ ପ୍ରଭୃତି ତଟକା ସବୁଜ ପନିପରିବା ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ପୋଷଣ ଯୋଗାଇଥାଏ। ଆୟୁର୍ବେଦ ଔଷଧ ମାନଙ୍କରେ ବ୍ରାହ୍ମୀ ରସାୟନ ଚ୍ୟବନପ୍ରାଶ ପୁନର୍ବାରିଷ୍ଟ ଅଶ୍ୱନ୍ଧା ଯଷ୍ଟିମଧୁ ମଣ୍ଡୁକପର୍ଣ୍ଣି ଆମଳକି ରକ୍ତପୂରଣୀ ଶାଗ ପ୍ରଭୃତି ଶରୀରକୁ ବହୁତ ପୋଷଣ କରିବାର ଶକ୍ତି ରଖିଥାଏ। ତେଣୁ ଆମେ ସଚେତନ ହୋଇ ପ୍ରାକୃତିକ ଉପାୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ସହ ଉପଯୁକ୍ତ ଭାବେ ପୋଷଣ କରି ପ୍ରଚୁର ବିଶୁଦ୍ଧ

0: ଅମ୍ଳଜାନ ଆମ ପରିବେଶରେ ପାଇବା ପାଇଁ ତୁଳସୀ ବଟ ଅଶ୍ୱସ୍ଥ ବୃକ୍ଷ ରୋପଣ କରି ଏକ ନିରୋଗ ଓ ସୁସ୍ଥ ସମାଜ ଗଠନ କରିବାକୁ ଆସନ୍ତୁ ଆଜି ହିଁ ଶପଥ ନେବେ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜୟନ୍ତୀମାଳା ହରିଚନ୍ଦନ।

ଶ୍ରୋତାବନ୍ଧୁ, 32,87,263 ବର୍ଗ କିଲୋମିଟର କ୍ଷେତ୍ରଫଳ ବିଶିଷ୍ଟ ଆମର ବିଶାଳ ଭୂଖଣ୍ଡ ଭାରତବର୍ଷର ପ୍ରାୟ ତିନି କଡ଼ରେ ରହିଛି ସମୁଦ୍ର। ପୂର୍ବ ଦିଗରେ ବଙ୍ଗୋପସାଗର, ପଶ୍ଚିମ ପଟରେ ଆରବ ସାଗର ଓ ଦକ୍ଷିଣରେ ଏକ ମହାସାଗର ଯାହାର ନାମ ଆମ ଦେଶ ନାମ ସହିତ ଜଡ଼ିତ ଭାରତ ମହାସାଗର। ପ୍ରଚୁର ଜଳରାଶି ଓ ଉପକୂଳ ପରିବେଷ୍ଟିତ ଆମ ଦେଶ। ହଁ ଶ୍ରୋତାବନ୍ଧୁ, ସମୁଦ୍ର ରତ୍ନାକର, କେତେ କ'ଣ ମୂଲ୍ୟବାନ ଖଣିଜ ପଦାର୍ଥ ସମୁଦ୍ରମାନଙ୍କ ଭିତରେ ଭରି ରହିଛି, ଏପର୍ଯ୍ୟନ୍ତ ତାହାର କଳନା କରାଯାଇପାରିନାହିଁ। ତେବେ ଏଇ ଯେଉଁ ତିନୋଟି ସମୁଦ୍ର ଆମ ଦେଶକୁ ଲାଗି ରହିଛି, ଏଥିରୁ ପ୍ରାୟ 75,000 ବର୍ଗ କିଲୋମିଟର ପରିମିତ ଜଳରାଶି ଭାରତ ଦେଶ ଅଧୀନରେ ରହିଛି। ତେଣୁ ଅମାପ ପ୍ରଚ୍ଛନ୍ନ ସମ୍ପଦ ଆମ ଦେଶରେ ନିଶ୍ଚୟ ରହିଛି। ଭିନ୍ନ ଭିନ୍ନ ଜଳଚର ପ୍ରାଣୀଙ୍କ ପ୍ରଜାତି ଓ ଉଦ୍ଭିଦମାନଙ୍କୁ ଛାଡ଼ିଦେଲେ ଖଣିଜ ସମ୍ପଦ ମଧ୍ୟରେ ଖଣିଜ ତୈଳ ଏବଂ ଧାତବ ଖଣିଜମାନଙ୍କୁ ସଂଗ୍ରହ କରି ବିନିଯୋଗ କରିପାରିଲେ ଦେଶର ପ୍ରଗତି ଦ୍ରୁତତର ହେବ। ଏଣୁ ସରକାର ଆରମ୍ଭ କରିଛନ୍ତି ଡିପ୍ ଓସନ୍ ମିଶନ ବା ସମୁଦ୍ରାୟନ କାର୍ଯ୍ୟକ୍ରମ। ଏହି ସମୁଦ୍ରାୟନ କାର୍ଯ୍ୟକ୍ରମକୁ ଭୂବିଜ୍ଞାନ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଛି। ଏଥିପାଇଁ ସରକାର ଏକ ବ୍ଲୁ ଇକୋନୋମି ପଲିସି ଆରମ୍ଭ କରିଛନ୍ତି। ଏହି ବ୍ଲୁ ଇକୋନୋମି ପଲିସି ହେଉଛି ନିରନ୍ତର ଭାବେ ସମୁଦ୍ରରୁ ଉତ୍ପନ୍ନ ହେଉଥିବା ବିଭିନ୍ନ ପ୍ରକାର ପଦାର୍ଥକୁ ନେଇ ଲୋକମାନଙ୍କ ଜୀବନ ଜୀବିକା ସହିତ ନିଯୁକ୍ତି ଯୋଗାଇବା, ବିଶେଷ କରି ଦେଶର ପ୍ରଗତିରେ ସହାୟତା କରୁଥିବା ଆମର ମୁଖ୍ୟ ବ୍ୟବହାର କରାଯାଉଥିବା ଉପକରଣମାନ ସାମୁଦ୍ରିକ ସମ୍ପଦରୁ ସଂଗ୍ରହ କରିବା, ବିଜ୍ଞାନ ବା କାରିଗରୀ କୌଶଳର ଉନ୍ନତିରେ ଲାଗିବା, ଜଳପଥରେ ଯାଉଥିବା ଯାନବାହନଗୁଡ଼ିକର ଉନ୍ନତିକରଣ ସହିତ ଜୈବ ବିବିଧତାକୁ ସୁରକ୍ଷା ଯୋଗାଇବା ପାଇଁ ଏହି ଡିପ୍ ଓସନ୍ ମିଶନ କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ସରକାର ରଖିଛନ୍ତି।

ଏଥର ଗାଁର କଥା ଲେଖି ପଠାଇଛନ୍ତି ଆକାଶବାଣୀର ନିୟମିତ ଶ୍ରୋତା ତପସ୍ୱିନୀ ମହାନ୍ତି। ଗାଁର ନାଁ ଡାବରକୁଳ। କଟକ ମାଛ ଗାଁ ରାଜ୍ୟ ରାଜପଥରେ ଜଗତସିଂହପୁର ସଦର ମହକୁମା ଠାରୁ 25 କିଲୋମିଟର ଗଲେ ପଡ଼େ ଏହି ଗାଁ ଡାବରକୁଳ। ନଈକୂଳରେ ଗାଁ ଥିବାରୁ ଏପରି ନାମକରଣ ହୋଇଛି ବୋଲି ଲୋକେ କହନ୍ତି। ଗାଁର ପୂର୍ବ ଭାଗରେ ଅନତି ଦୂରରେ ବହିଯାଉଛି ଦେବୀ ନଦୀ, ଉତ୍ତର ପଟେ ମାଛ ଗାଁ।

ଏବଂ ଦକ୍ଷିଣ ପଟେ ବିଲୁପ୍ତ ପ୍ରାୟ ଅଳକା ନଦୀ। ଅଳକା ନଦୀ ହିଁ ସ୍ୱତନ୍ତ୍ର ପରିଚୟ ଦେଇଥାଏ ଜଗତସିଂହପୁର ଜିଲ୍ଲାକୁ ବିଦେଶ ଯାତ୍ରା ଉଦ୍ଦେଶ୍ୟରେ ଫେରୁଥିଲେ ମଧ୍ୟ ଏହି ପଥରେ। ସେଥିପାଇଁ ଅଳକା ନଦୀର କୂଳେ କୂଳେ ଅନେକ ସ୍ଥାନରେ ବାଲିଯାତ୍ରା ଅନୁଷ୍ଠିତ ହୁଏ। ଏହି ଗାଁ ଚତୁଃପାର୍ଶ୍ୱରେ ରହିଛି ଉର୍ବର ଚାଷ କ୍ଷେତ। ଧାନ, ମୁଗ, ବିରି ଏଥିସହିତ ଅନେକ ପ୍ରକାର ପନିପରିବା ଏହି ଗାଁର କୃଷକମାନେ ଚାଷ କରନ୍ତି। ଛୋଟ ଗାଁଟିଏ ଡାବରକୂଳ, ଜନସଂଖ୍ୟା ପ୍ରାୟ 200। ତଥାପି ଏଠିକାର କିଛି ଲୋକ ବାହାରେ ରହି ବିଭିନ୍ନ ସଂସ୍ଥାରେ କର୍ମ କରି ଜୀବିକା ନିର୍ବାହ କରୁଥିବା ବେଳେ ଆଉ କିଛି ଲୋକ ଗାଁରେ ରହି ଚାଷବାସ ତଥା ବ୍ୟବସାୟ ବାଣିଜ୍ୟ କରନ୍ତି। ଗମନାଗମନ ଏବଂ ଶିକ୍ଷା ପାଇଁ ସୁବନ୍ଦୋବସ୍ତ ରହିଛି ଏହି ଗାଁରେ। ଏହି ଗାଁରେ ପୂଜା ପାଉଛନ୍ତି ଅନେକ ଦେବଦେବୀ। ଗାଁ ମଝିରେ ଗ୍ରାମ ଦେବତୀ ମା ନାରାୟଣୀଙ୍କ ବିଜେସ୍ଥଳୀ ରହିଛି। ତ୍ରିମୂର୍ତ୍ତି ପଥର ସ୍ୱରୂପା ମା ଭାରି ପ୍ରତ୍ୟକ୍ଷ। ମାଘ ମାସ ଅଗ୍ନି ପୂର୍ଣ୍ଣିମାରେ ମାଙ୍କ ପୀଠରେ ଅଷ୍ଟପ୍ରହରୀ ନାମଯଜ୍ଞ ଓ ମେଳାବଢ଼ା ଅନୁଷ୍ଠିତ ହୁଏ। ପୁଣ୍ୟ ପାଳିଠୁ ଆରମ୍ଭ କରି ଭାଗବତ ଜନ୍ମତିଥି ପାଳନ ପର୍ଯ୍ୟନ୍ତ ସବୁ ପ୍ରକାର ବିଧି ରହିଛି ଏହି ଗାଁରେ। ଆଉ ମା ସାଥୀ ଭଉଣୀଙ୍କ ପୀଠରେ ଅକ୍ଷୟ ତୃତୀୟାରେ ଯଜ୍ଞ, ଶାରଦୀୟ ଦୁର୍ଗାପୂଜା ମହାଷ୍ଟମୀରେ ପାର୍ବଣ ନୀତି ମହାସମାରୋହରେ ଅନୁଷ୍ଠିତ ହୁଏ। ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗାଁର ପରିବେଶ ସମ୍ପୂର୍ଣ୍ଣ ଭାବ ଭକ୍ତିମୟ। ସମସ୍ତ ହିନ୍ଦୁ ପର୍ବପର୍ବାଣୀକୁ ଆନନ୍ଦର ସହିତ ଗ୍ରାମବାସୀ ପାଳନ କରିଥାନ୍ତି। ରଜରେ ବହୁ ପୁରାତନ କାଳରୁ ପରମ୍ପରା ଥିବା ବାଦୀପାଲା ଅନୁଷ୍ଠିତ ହୁଏ। ଏ ସମୟରେ ପ୍ରଖ୍ୟାତ ପାଲାକାରମାନେ ଆସି ଏଠାରେ ପାଲା ପରିବେଷଣ କରନ୍ତି। ପ୍ରତିବର୍ଷ ବର୍ଷା ଦିନ ଆରମ୍ଭରେ ମହିଳା ସ୍ୱୟଂ ସହାୟକ ଦଳର ସଦସ୍ୟମାନେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା ସହ ଗଛଗୁଡ଼ିକର ଯତ୍ନ ନିଅନ୍ତି। ଗାଁରେ ଥିବା ଓମ୍ କ୍ରିଏଟିଭ୍ କ୍ଲବ୍ ଏବଂ ମା ନାରାୟଣୀ ଯୁବକ ସଂଘର ସଭ୍ୟ ସଭ୍ୟମାନେ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ ହୋଇ ସମ୍ପୂର୍ଣ୍ଣ ସହଯୋଗ କରନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଗ୍ରାମୀଣ ପରିବେଶ ଖୁବ୍ ସୁନ୍ଦର ଓ ସବୁଜିମା ଭରା। ଗାଁରେ ରହୁଥିବା ବା ବାହାରେ ରହୁଥିବା ସମସ୍ତ ଗ୍ରାମବାସୀଙ୍କର ଗାଁ ପ୍ରତି ରହିଛି ପୂର୍ଣ୍ଣ ସଦିଚ୍ଛା ଓ ଭଲ ପାଇବା।

ଭାରତ ଇତିହାସରେ ଆଜିର ଦିନ। ସତରଶହ ସତଷଠି ମସିହା ମେ ଚାରି ତାରିଖରେ କର୍ଣ୍ଣାଟକୀ ସଙ୍ଗୀତର ପ୍ରସିଦ୍ଧ ସଙ୍ଗୀତକାର ତ୍ୟାଗରାଜ ଜନ୍ମଗ୍ରହଣ କରିଥିଲେ। ମହାନ ବୀର ଟିପୁ ସୁଲତାନଙ୍କର ସତରଶହ ଅନେଶ୍ୱତ ମସିହା ଆଜି ତାରିଖରେ ଚତୁର୍ଥ ମୈସୁର ସମରରେ ମାତ୍ର 48 ବର୍ଷ ବୟସରେ ନିଧନ ଘଟିଥିଲା। ଆଜି ଆନ୍ତର୍ଜାତୀୟ ସ୍ତରରେ ପାଳନ କରାଯାଉଛି ନିଆଁ ଲିଭାଳି ଦିବସ ବା ଫାୟାର ଫାଇଟର୍ସ ଡେ। ଖଣି ଶ୍ରମିକଙ୍କ କର୍ତ୍ତବ୍ୟନିଷ୍ଠା ଓ ବଳିଦାନ ଉଦ୍ଦେଶ୍ୟରେ ମେ ଚାରି ତାରିଖକୁ କୋଲ୍ ମାଇନର ଦିବସ ଭାବରେ ପାଳନ କରାଯାଇଥାଏ। ମୋଗଲମାନଙ୍କୁ ହରାଇ ବୁନ୍ଦେଲଖଣ୍ଡଠାରେ ଏକ ସ୍ୱାଧୀନ ରାଜ୍ୟ ପ୍ରତିଷ୍ଠା କରିଥିବା ମଧ୍ୟଯୁଗୀୟ ଭାରତୀୟ ଯୋଦ୍ଧା ମହାରାଜ ଛତ୍ରସାଲ 1649 ମସିହା ଆଜି ଦିନରେ ଜନ୍ମଗ୍ରହଣ କରିଥିଲେ।

0: କଟକ କଥିକାରୀ ଶୁଣନ୍ତୁ, ଜଳ ସୁରକ୍ଷା ଭାରତର ସ୍ଥିତି ଓ ଗତି ଆଲୋଚନା କରିଛନ୍ତି ବିଜୟ କୁମାର ଦାସ।
1: କଥାରେ ଅଛି, ଜଳ ହିଁ ଜୀବନ। ଜଳର ଅଭାବରେ ମଣିଷ, ପଶୁପକ୍ଷୀ, ଗଛଲତା କେହି ବଞ୍ଚିପାରିବେ ନାହିଁ। ସେହିପରି ଦେଶର କୃଷି, ଶିଳ୍ପ, ଅର୍ଥନୈତିକ ବିକାଶ ମଧ୍ୟ ଜଳ ଉପରେ ନିର୍ଭରଶୀଳ। ସମସ୍ତ ସଭ୍ୟତା ନଦୀକୂଳରେ ହିଁ ଗଢ଼ି ଉଠିଛି। ସମୟକ୍ରମେ ଦେଶରେ ଜନସଂଖ୍ୟା ବଢ଼ୁଛି, ସହର ଗ୍ରାମାଞ୍ଚଳର ନଦୀ ଜଳ ଉପରେ ନିର୍ଭରଶୀଳତା ବଢ଼ୁଛି, ସ୍ୱଚ୍ଛ ଜଳର ଚାହିଦା ବଢ଼ୁଛି, କିନ୍ତୁ ମଧୁର ଜଳର ଯୋଗାଣ ବଢ଼ୁନାହିଁ। 2012 ମସିହାରେ ଆମ ରାଜ୍ୟରେ ଅନୁଷ୍ଠିତ ହୋଇଥିବା 99ତମ ଭାରତୀୟ ବିଜ୍ଞାନ କଂଗ୍ରେସର ଜଳାଭାବ ଓ ଜଳ ସୁରକ୍ଷା ଶୀର୍ଷକ ଏକ ଅଧିବେଶନରେ ଯୋଗ ଦେଇଥିବା ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରି ମତ ଦେଇଥିଲେ ଯେ ଆମ ଦେଶରେ ଜଳ ସମସ୍ୟା ପ୍ରତି ଉଦାସୀନତା ଓ ଏହାର ମନମୁଖୀ ବ୍ୟବହାର କାରଣରୁ ନିକଟ ଭବିଷ୍ୟତରେ ମଧୁର ଜଳ ସମ୍ପଦ ପ୍ରାୟତଃ ଶେଷ ହୋଇଯିବାର ଆଶଙ୍କା ସୃଷ୍ଟି ହେଲାଣି। ଜଳାଭାବର ସଙ୍କଟକୁ ପ୍ରତିହତ କରି ଜଳ ସମ୍ପଦର ସୁପରିଚାଳନା ଓ ସୁରକ୍ଷା ପାଇଁ ସମସ୍ତ ବୈଜ୍ଞାନିକ, ନୀତି ନିର୍ଦ୍ଧାରକ ଏବଂ ପ୍ରଯୁକ୍ତିବିଦ୍ମାନେ ଏକ କାର୍ଯ୍ୟକାରୀ ନୀତି ପ୍ରସ୍ତୁତ କରିବା ପାଇଁ ଏହି ଅଧିବେଶନରେ ଏକ ପ୍ରସ୍ତାବ ରହିଥିଲା। ତେଣୁ ଜଳର ସୁରକ୍ଷା ନିତାନ୍ତ ଜରୁରୀ। ଜଳ ସୁରକ୍ଷାର ଅର୍ଥ ହେଉଛି ମଣିଷ ସମାଜର ସ୍ଥିତି, ସାମାଜିକ ଅର୍ଥନୈତିକ ବିକାଶ ଏବଂ ଉତ୍ପାଦନ କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ପରିମାଣର ସ୍ୱଚ୍ଛ, ଉତ୍ତମ ଗୁଣବତ୍ତା ଏବଂ ନିରାପଦ ଜଳର ସ୍ଥାୟୀ ଉପଲବ୍ଧତାକୁ ସୁନିଶ୍ଚିତ କରିବା। ସଂକ୍ଷେପରେ କହିଲେ, ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପାଇଁ ଜଳର ସଞ୍ଚୟ, ସୁରକ୍ଷା ଏବଂ ସଠିକ୍ ପରିଚାଳନା ହିଁ ଜଳ ସୁରକ୍ଷା ଅଟେ। ପୃଥିବୀର ସମୁଦାୟ ଗଚ୍ଛିତ ଜଳର ପ୍ରାୟ 97.5% ଲୁଣିଆ ଏବଂ ମଧୁର ଜଳର ପରିମାଣ ଯଥେଷ୍ଟ କମ୍। ଭାରତରେ ଭୂତଳ ଜଳ ସମ୍ପଦ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ସମ୍ବଳ। ଏହା କୃଷି, ପାନୀୟ ଜଳ ଏବଂ ଶିଳ୍ପ ପାଇଁ ଏକ ପ୍ରମୁଖ ଉତ୍ସ। ଭାରତ ବିଶ୍ୱର ସର୍ବବୃହତ୍ ଭୂତଳ ଜଳ ବ୍ୟବହାରକାରୀ ଦେଶ ଅଟେ। ଅତ୍ୟଧିକ ବ୍ୟବହାର ଯୋଗୁଁ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଏହାସହ ଆମ ଦେଶରେ ବ୍ୟକ୍ତି ପିଛା ଜଳ ଉପଲବ୍ଧତା ମଧ୍ୟ ହ୍ରାସ ପାଉଛି। 2001 ମସିହାରେ ଏହା 1816 ଘନମିଟର ଥିଲାବେଳେ 2021ରେ ଏହା 1486 ଘନମିଟରକୁ ହ୍ରାସ ପାଇଥିଲା। 2031 ସୁଦ୍ଧା ଏହା 1367 ଘନମିଟରକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। 2016-2024 ମଧ୍ୟରେ ଭାରତର ଜନସଂଖ୍ୟା 129 କୋଟିରୁ 145 କୋଟିକୁ ବୃଦ୍ଧି ପାଇଥିବା ବେଳେ ଜଳସେଚନ ପାଇଁ ବ୍ୟବହୃତ ହୋଇଥିବା ଭୂତଳ ଜଳ ନାଟକୀୟ ଭାବେ 38%-52%କୁ ବୃଦ୍ଧି ପାଇଛି। କୃଷି କ୍ଷେତ୍ରରେ ଜଳସେଚନ ଆବଶ୍ୟକତାର 62% ଭୂତଳ ଜଳରୁ ହିଁ ପୂରଣ ହୋଇଥାଏ। ସେହିପରି ଗ୍ରାମାଞ୍ଚଳ ଜଳଯୋଗାଣର 85% ଏବଂ ସହରାଞ୍ଚଳ ଜଳଯୋଗାଣର 50% ଭୂତଳ ଜଳ ଉପରେ ନିର୍ଭରଶୀଳ। ଆମ ଦେଶରେ ପାନୀୟ ଜଳର ଅନ୍ୟ ଏକ ଉତ୍ସ ହେଲା ନଦୀ ଜଳ, କିନ୍ତୁ ଏହି ଜଳ ପ୍ରଦୂଷିତ ହେବାରେ ଲାଗିଛି। କଳକାରଖାନାରୁ ନିର୍ଗତ ଫ୍ଲୋରାଇଡ୍, ନାଇଟ୍ରେଟ୍ ଭଳି ବିଷାକ୍ତ ଧାତବ ଦ୍ରବ୍ୟ ନିୟମିତ ଭାବେ ନଦୀକୁ ଛଡ଼ାଯାଉଥିବାରୁ ଜଳ ଦୂଷିତ ହେଉଛି ଏବଂ ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏହାଛଡ଼ା ବ୍ୟାପକ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ମୃତ୍ତିକା କ୍ଷୟ ହୋଇ ନଦୀର ଜଳଧାରଣ କ୍ଷମତା କମୁଛି ଏବଂ ଉଦ୍ବୃତ୍ତ ବନ୍ୟାଜଳର ସୁବିନିଯୋଗ ହୋଇପାରୁନାହିଁ। ଭାରତ ଭଳି ଏକ ଜନବହୁଳ ଦେଶରେ ଲବଣାକ୍ତ ଜଳକୁ ମଧୁର ଜଳରେ ପରିଣତ କରି ଯୋଗାଇଦେବା ନିଶ୍ଚିତ ଭାବରେ ଏକ ସମୟ ସାପେକ୍ଷ ଓ ବ୍ୟୟବହୁଳ ପଦକ୍ଷେପ। ତେଣୁ ଆମକୁ ମଧୁର ଜଳ ସଂରକ୍ଷଣ କରିବାକୁ ହେବ। ଜଳର ଅବକ୍ଷୟ, ପ୍ରଦୂଷଣ ଏବଂ ଅଭାବ ସମସ୍ୟାକୁ ଆମେ ଅଣଦେଖା କରିପାରିବା ନାହିଁ। ଜଳ ସୁରକ୍ଷା ପାଇଁ ସରକାର ଅଟଳ ଭୂଜଳ ଯୋଜନା, ଜଳଜୀବନ ମିଶନ, ଜଳଶକ୍ତି ଅଭିଯାନ, ଅମୃତ ଯୋଜନା, ବର୍ଷା ଜଳ ଅମଳ ଯୋଜନା, ନଦୀ ସଂଯୋଗୀକରଣ ଆଦି ଅନେକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛନ୍ତି। କିନ୍ତୁ ଜଣେ ସଚେତନ ନାଗରିକ ଭାବରେ ଆମର ମଧ୍ୟ ଗୁରୁଦାୟିତ୍ୱ ରହିଛି। ଆମକୁ ଜଳର ଅପଚୟକୁ ପ୍ରତିହତ କରିବା ପାଇଁ ସଚେତନ ହେବାକୁ ପଡ଼ିବ। ଅଧିକାଂଶ ସହର, ବଜାର, ଗାଁ ରାସ୍ତା ପାଖରେ ବିନା ବ୍ୟବହାରରେ ପାଣିକଳ ବନ୍ଦ ନ ହୋଇ ଖୋଲାଥାଏ, ପାଣି ନଷ୍ଟ ହେଉଥାଏ, କେହି ବନ୍ଦ କରନ୍ତି ନାହିଁ। ଆମେ ଏଥିପ୍ରତି ସଚେତନ ହେବା ଉଚିତ। ଆମର ନୀତିଦିନିଆ ଜୀବନର ପ୍ରତିଟି କ୍ଷେତ୍ରରେ ଜଳର ନିୟନ୍ତ୍ରିତ ବ୍ୟବହାର ଉପରେ ଧ୍ୟାନ ଦେବାକୁ ହେବ। ନଦୀକୂଳର ଖୋଲା ଜାଗାରେ ବ୍ୟାପକ ଗଛ ଲଗାଯିବା ଉଚିତ, ଯାହାଦ୍ୱାରା ନଦୀରେ ଅଧିକ ଜଳ ସଞ୍ଚୟ ହୋଇପାରିବ। ଏହାଛଡ଼ା ଉଦ୍ବୃତ୍ତ ବନ୍ୟାଜଳର ସୁବିନିଯୋଗ ଓ ବର୍ଷା ଜଳ ସଂରକ୍ଷଣକୁ ଅଧିକ ଗୁରୁତ୍ୱ ଦେବାକୁ ହେବ। ଏବେଠାରୁ ସଚେତନ ପଦକ୍ଷେପ ନ ନେଲେ ସମଗ୍ର ବିଶ୍ୱ ଗୁରୁତର ଜଳ ସଙ୍କଟର ସମ୍ମୁଖୀନ ହୋଇପାରେ। ପ୍ରକୃତିର ଏହି ଅନନ୍ୟ ଅଥଚ ସୀମିତ ଦାନ ଜଳ ଅମୃତକୁ ଆମକୁ ସଞ୍ଚୟ କରିବାକୁ ହେବ। ଜଳକୁ ମଧୁର, ସ୍ୱଚ୍ଛ ଓ ଶୁଦ୍ଧ ରଖିବାକୁ ହେବ।

0: ସମସ୍ତଙ୍କୁ ଆବଶ୍ୟକ ପରିମାଣର ଜଳ ସୁରକ୍ଷା ଯୋଗାଇ ଦେବା ଆମର ସର୍ବପ୍ରଥମ କର୍ତ୍ତବ୍ୟ ଓ ଦାୟିତ୍ୱ ହେବା ଉଚିତ।
1: କଥିକାରେ ଶୁଣୁଥିଲେ ଜଳ ସୁରକ୍ଷା ଭାରତର ସ୍ଥିତି ଓ ଗତି, ଆଲୋଚନା କରିଥିଲେ ବିଜୟ କୁମାର ଦାସ, ଆକାଶବାଣୀ କଟକ।

0: ସମୃଦ୍ଧି ଆଣନ୍ତୁ।
1: ଇଫକୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ପ୍ରଚାର କରୁଛୁ ପାରମ୍ପରିକ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅତସୀ କୁସୁମ। କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନା ଦାସ। ଶିଳ୍ପୀ ପରିବେଷଣ କରିଛନ୍ତି ବନମାଳୀଙ୍କ ରଚନାରୁ ଓଡ଼ିଶୀ ଗୀତ। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଛନ୍ତି ଭାନୁମତୀ ସାହୁ। ଶିଳ୍ପୀ ପ୍ରଥମେ ପରିବେଷଣ କରିଛନ୍ତି ଯମୁନା ଯିବା ନୋହିଲା ମିତ ବାଟି ଜଗିଅଛି ନନ୍ଦସୁତ।

ଶିଳ୍ପୀ ଜ୍ୟୋତ୍ସ୍ନା ଦାସଙ୍କ କଣ୍ଠରେ ପରବର୍ତ୍ତୀ ଓଡ଼ିଶୀ ବନମାଳୀଙ୍କର ଅନ୍ୟ ଏକ ରଚନା କେଡ଼େ ହଟିଆରେ ଶ୍ରୀ ଶ୍ୟାମ ନାଗର ତାରେ ରସିଲେ ପାଇବୁ ତୁ ବଡ଼ ବଟିଆ।

ପ୍ରଚାର କରିଛୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ତୃପ୍ତି ଦାସ, ଗୀତ ରଚନା ଅରୁଣ ମନ୍ତ୍ରୀ।

ଶେଷରେ ଆଲବମ୍ର ଏହି ଗୀତଟି ଗାଇଛନ୍ତି ଶକ୍ତି ମିଶ୍ର ଏବଂ ପମି। ସ୍ୱାମୀ ଅରୂପାନନ୍ଦଙ୍କ ରଚନା।

ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣନ୍ତୁ ଏହାର ତ୍ରୟୋଦଶ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ହରମୋହନ ଖୁଣ୍ଟିଆ।

ଆମ ନେତ୍ରମୀନ ସେଥିରେ ନିମଜ୍ଜିତ ହେଉ। ବୋଇତୁଆଳ ବା ନାଉରୀ ରୂପକ ଦଶରଥ ବାଞ୍ଛାପୂର୍ଣ୍ଣ ହୋଇ ସେ ରତ୍ନ ଲାଭ କରନ୍ତୁ। ଫୁଟନ୍ତା ଫୁଲ ପରି ପ୍ରଭୁ ହସି ତଥାସ୍ତୁ କହିଲେ ଓ ଚାରି ଚରୁ ରୂପରେ ଦିଶିଲେ। ଋଷ୍ୟଶୃଙ୍ଗଙ୍କ ଆଞ୍ଜୁଳିରେ ବ୍ରହ୍ମରୂପୀ ପ୍ରଭୁ ପ୍ରବେଶ ହେଲେ। ସବୁ ରାଣୀଙ୍କୁ ବାଣ୍ଟି ଦିଅ ବୋଲି ଋଷ୍ୟଶୃଙ୍ଗ ରାଜାଙ୍କୁ କହିଲେ। ଦଶରଥଙ୍କ ରାଣୀମାନଙ୍କ ମଧ୍ୟରୁ 747 ଜଣ ବ୍ରତ ନ କରି ଅଛନ୍ତି ବୋଲି କୌଶଲ୍ୟା ଓ କୈକେୟୀ କହିଲେ। କବିଙ୍କ ଭାଷାରେ ମଳୟ ପବନ ବହେ, କିନ୍ତୁ ବାଉଁଶ ଗଛ ତା ସ୍ପର୍ଶରେ ଚନ୍ଦନ ହୋଇପାରେ ନା। ବିରକ୍ତ ହୋଇ ନୃପତୀ ତାକୁ ଦୁଇଭାଗ କଲେ ଓ ବିହ୍ୱଳ ହୋଇ ଦୁହିଁଙ୍କ ହାତରେ ଦେଲେ। ସେମାନେ କହିଲେ, ହେ ରାଜା, ଅହେ ଯା ହେଲ, ଅର୍ଥାତ୍ ବୁଝିପାରିଲ ନାହିଁ। ଆଉ ଜଣେ ରାଣୀ ସୁମିତ୍ରା ବ୍ରତ କରିଥିବାରୁ ନିଜ ନିଜ ଚରୁକୁ ଦୁଇଭାଗ କରି ତାଙ୍କୁ ଦେଲେ। ସେ ଚରୁ ଭୋଜନ କରିବାରୁ ବିଶ୍ୱକୁ ଯେ ଗର୍ଭରେ ରଖିଛନ୍ତି, ସେ ବିଶ୍ୱଗର୍ଭ ପ୍ରଭୁ ଗର୍ଭରେ ରହିଲେ। ଶାମୁକା ଯେପରି ମୁକ୍ତାକୁ ବହିଥାଏ, ଏହି କଥା ସେଭଳି ହେଲା। ରାଣୀଙ୍କ ଗର୍ଭରେ ପ୍ରଭୁ ଚାରି ରୂପରେ ରହିଲେ। ବିଭାଣ୍ଡକ ପୁତ୍ର ଋଷ୍ୟଶୃଙ୍ଗ ନିଜ କାନ୍ତା ସାନ୍ତା ସହ ନିଜ ବନକୁ ଗଲେ। ଦିନକୁ ଦିନ ରାଣୀମାନେ ଚଳପ୍ରଚଳ କରିବାରେ ଅସକ୍ତ ହେଲେ। ବସନ୍ତ ମଧୁମାସ ନବମୀରେ ବିପତି ଧ୍ୱଜ ବା ଗରୁଡ଼ଧ୍ୱଜ ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ହୋଇ ଚନ୍ଦ୍ର, ବୃହସ୍ପତି, ଶୁକ୍ର ଓ ମଙ୍ଗଳ ଉଦିତ ହେଲା ପରି ଜାତ ହେଲେ। ଧାତ୍ରୀ ବା ପୃଥିବୀରୁ ରାତ୍ରିର ଅନ୍ଧକାର ଦୂର ହେଲା। ଏକୋଇଶିଆ ଦିନ ଦୋଳିରେ ଶୋଇ ପ୍ରଭୁ ବଟପତ୍ରରେ ବାଳମୁକୁନ୍ଦ ପରି ଦିଶିଲେ। ତାଙ୍କୁ କୋଳ କରିବା ପାଇଁ ହାତ ବଢ଼େଇ ଦଶରଥ ବାଳମୁକୁନ୍ଦଙ୍କ ପାଖରେ ମାର୍କଣ୍ଡେୟ ପରି ଦିଶିଲେ। ବ୍ରହ୍ମର୍ଷି ବଶିଷ୍ଠ ଶ୍ରୀରାମ ନାମ ଦେଲେ, ଏ ରାମ ପଛରେ ଚନ୍ଦ୍ର ଓ ଭଦ୍ର ଲାଗି ଏହା ସୁନ୍ଦର ହେଉ। ରାମତାରକ ମନ୍ତ୍ରରେ ରାମଚନ୍ଦ୍ର ଓ ରାମଭଦ୍ର ଥିବାରୁ ଭଞ୍ଜ ଏହାର ସୂଚନା ଦେଇଛନ୍ତି। ରଘୁବଂଶରେ ଜାତ ହେବା ହେତୁ ସେ ରାଘବ, ରାବଣର ଅରିବା ଶତ୍ରୁ ଭାବେ ସେ ରାବଣାରୀ, ସେ ରାଜେନ୍ଦ୍ର। ଦଶରଥ ତାଙ୍କ ବକ୍ତା ବା ପିତା ହୋଇଥିବାରୁ ସେ ଦାଶରଥୀ ବୋଲାଇବେ।

ପଞ୍ଚମ ଛାନ୍ଦରୁ ଆରମ୍ଭ ହୋଇଥିବା ପୂର୍ବ ଭାଗରେ ରାଜା ଦଶରଥ ଜାମାତା ଋଷ୍ୟଶୃଙ୍ଗଙ୍କୁ ନେଇ ଅଯୋଧ୍ୟାରେ ପ୍ରବେଶ କରିଛନ୍ତି ଏବଂ ପୁତ୍ରିଷ୍ଠି ଯଜ୍ଞ ଆରମ୍ଭ ହୋଇଛି। ଯଜ୍ଞ ସମାପ୍ତ ହେଲା ବେଳକୁ ହୋମକୁଣ୍ଡରେ ଆବିର୍ଭୂତ ହେଲେ ବିଷ୍ଣୁ। ବଶିଷ୍ଠ ଋଷ୍ୟଶୃଙ୍ଗ ପ୍ରଭୃତି ଅପଲକ ନେତ୍ରରେ ଯଜ୍ଞକୁଣ୍ଡକୁ ପ୍ରଣାମ କଲେ, କହିଲେ, ହେ ପ୍ରଭୁ, କରୁଣାକର ଆପଣ ବରୁଣାଳୟ ଅର୍ଥାତ୍ ସମୁଦ୍ର, ସେଠାରେ ମକରାଦି ସାମୁଦ୍ରିକ ଜୀବ ଥିବା ଭଳି ଆପଣ ଶଙ୍ଖ ଚକ୍ର ଗଦାପଦ୍ମ ଧରି ବିରାଜନ୍ତୁ।

ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ବୈଦେହୀଶ ବିଳାସ। ଆଜି ଶୁଣୁଥିଲେ ଏହାର ତ୍ରୟୋଦଶ ଭାଗ। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା। ପୃଷ୍ଠଭାଷ୍ୟ ଆଲେଖ୍ୟ ରଜତ କୁମାର କର। ସଙ୍ଗୀତ ହରମୋହନ ଖୁଣ୍ଟିଆ। କଣ୍ଠଦାନ କରିଥିଲେ ବିଜୟ କୁମାର ଜେନା, ବିନୋଦ ବିହାରୀ ପଣ୍ଡା, ଶୈଳଭାମା ମହାପାତ୍ର, ମହାପାତ୍ର ମିନତି ଭଞ୍ଜ ଏବଂ ତୃପ୍ତି ଦାସ। ବର୍ଣ୍ଣନା ଡକ୍ଟର ଶାନ୍ତନୁ କୁମାର ରଥ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ପ୍ରସାରିତ ହେଉଛି। ଆରମ୍ଭ କରୁଛୁ ଆଜିର ଗୀତ ଗୀତିକା।

ଗୀତ ଗୀତିକାର ସଙ୍ଗୀତମୟ ପରିସରକୁ ଆପଣମାନଙ୍କୁ ସାଦର ସ୍ୱାଗତ ବନ୍ଧୁ। ବନ୍ଧୁ, କୁହାଯାଏ ବୈଶାଖ ଜ୍ୟେଷ୍ଠ ଗ୍ରୀଷ୍ମ ମାସ ପ୍ରଚଣ୍ଡ ରୌଦ୍ର ପରକାଶ।

ବୈଶାଖ ଆଉ ଜ୍ୟେଷ୍ଠ ମାସରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୋଇଥାଏ। ଗ୍ରୀଷ୍ମ ଦାଉରୁ ରକ୍ଷା ପାଇଁ ସମସ୍ତେ ଭିନ୍ନ ଭିନ୍ନ ଭାବରେ ପ୍ରଯତ୍ନ କରିଥାନ୍ତି। ତେବେ ପ୍ରକୃତି ସବୁବେଳେ ଏମିତି ଋତୁଗଣ୍ଡିତ ଚିରକାଳ, ଆଉ ଏହି ଋତୁ ଗୋଟିଏ ପରେ ଗୋଟିଏ ଧରାବତରଣ କରି ପ୍ରବହମାନ ଧାରା ତାର ଚିରକାଳ ଧରି ଚାଲିଆସିଥାଏ। ଏମିତି ଚାଲିଆସୁଛି ଏବଂ ଆଗକୁ ମଧ୍ୟ ଚାଲୁଥିବ। ତେବେ ଏହି ବୈଶାଖ ଆଉ ଜ୍ୟେଷ୍ଠ ଏହି ଦୁଇ ମାସରେ ପ୍ରବଳ ଖରା ହୁଏ। ଟାଇଁ ଟାଇଁ ଖରା ହୋଇ ଧରାକୁ ଉତ୍ତପ୍ତ କରିଦିଏ, ଆଉ ସେଇ ଟାଇଁ ଟାଇଁ ଖରା ଆମକୁ ସହିବାକୁ ପଡ଼େ, ଆଗକୁ ବି ସହିବାକୁ ପଡ଼ୁଥିବ। ଏମିତି ପ୍ରକୃତିର ଏହି ଦାଉକୁ ସହିବାକୁ ପଡ଼ୁଥିବ, ତା ସହିତ ଚଳିବାକୁ ମଧ୍ୟ ପଡ଼ିବ ଆମକୁ, ହସି ହସି ଏହି ଦୁନିଆ ଭିତରେ ସମସ୍ତଙ୍କୁ।

ହଁ ବନ୍ଧୁ, ଗ୍ରୀଷ୍ମ ଋତୁରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୁଏ, ଏକଥା କାହାକୁ ଅଜଣା ନୁହେଁ। ବହୁଥାଏ ଝାଞ୍ଜି ପବନ ଚତୁର୍ଦ୍ଦିଗେ, ଲୁ ପବନ ଏତେ ଜୋରରେ ବହୁଥାଏ ଯେ ତାର ତାତି ଦେହରେ ବାଜିଲେ ଦେହ ଫୋଡ଼ି ଫୋଡ଼ି ହୋଇଗଲା ପରି ଲାଗେ, ଜଳିଗଲା ପରି ଲାଗେ। ତେଣୁ ମନେ ରଖନ୍ତୁ, ଏହି ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ରାସ୍ତାକୁ ବାହାରିବା ଆଗରୁ ଯଥେଷ୍ଟ ଭାବରେ ସୁରକ୍ଷିତ ଉପାୟ ଅବଲମ୍ବନ କରନ୍ତୁ।

ତେବେ ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ଆମେ ସମସ୍ତେ କିଛି ନା କିଛି ଜରୁରୀକାଳୀନ ପଦକ୍ଷେପ ନେବା ନିହାତି ଆବଶ୍ୟକ। ଯଦି ପଦାକୁ ବାହାରୁଛନ୍ତି ତେବେ ପର୍ଯ୍ୟାପ୍ତ ମାତ୍ରାରେ ଜଳ ପାନ କରି ବାହାରକୁ ବାହାରନ୍ତୁ। ଅତ୍ୟଧିକ ତାପ ହେତୁ ଶରୀରରେ ଜଳ ଶୁଷ୍କ ହେବାକୁ ଲାଗେ, ତେଣୁ ଅଧିକରୁ ଅଧିକ ପାଣି ବାରମ୍ବାର ପିଇବା ଦ୍ୱାରା ଶରୀର ଶୁଷ୍କ ହେବାରୁ ବର୍ତ୍ତିବା ସହିତ ତୃଷା ମଧ୍ୟ ମେଣ୍ଟିଥାଏ, ଓଠ ମଧ୍ୟ ଅଠା ହେବ।

ବର୍ତ୍ତି ଯାଇପାରେ। ସାଥିରେ ଛୋଟ ପାଣି ବୋତଲଟିଏ ନେବାକୁ ଆଦୌ ଭୁଲନ୍ତୁ ନାହିଁ। ଝାଞ୍ଜିର ପ୍ରକୋପରେ ମରୁଭୂମି ପରି ଅନୁଭୂତ ହୁଏ ସାରା ଦୁନିଆଟା।

ଶ୍ରୋତାବନ୍ଧୁ, ଟାଣ ଖରାରେ ପଦାକୁ ଆଦୌ ବାହାରନ୍ତୁ ନାହିଁ। ଯଦି ଅତି ଆବଶ୍ୟକ ପଡ଼େ ତେବେ ସାଥିରେ ଛତା ଜୋତା ବ୍ୟବହାର କରନ୍ତୁ ଏବଂ ସାଥିରେ ଛତା ନିଅନ୍ତୁ। ସୂତା ବସ୍ତ୍ର ପରିଧାନ କରନ୍ତୁ, ଟୋପି ପରିଧାନ କରନ୍ତୁ, କଳା ଚଷମା ମଧ୍ୟ ବ୍ୟବହାର କରନ୍ତୁ। ମହିଳାମାନେ ଷ୍ଟୋଲ ମଧ୍ୟ ବ୍ୟବହାର କରିପାରନ୍ତି। ତେବେ ଏହି ଖରାରେ ବାହାରକୁ ଯିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ।

ଭଗବାନଙ୍କର ସୃଷ୍ଟି ଅତି ବିଚିତ୍ର, ଅଧିକ ଶୁଷ୍କ ହେବାର ସମ୍ଭାବନା ଥାଏ ବୋଲି ଏହି ଋତୁରେ ମିଳିଥାଏ ଅନେକ ପ୍ରକାରର ଫଳ, ଆଉ ସେଗୁଡ଼ିକ ଜଳଯୁକ୍ତ ଅଧିକ ମାତ୍ରାରେ ଥାଏ, ଯେମିତିକି ତରଭୁଜ, କାକୁଡ଼ି, ଆମ୍ବ, ସପୁରୀ, ଜାମୁଡୋଳ। ଏସବୁ ଖାଦ୍ୟ, ଏସବୁ ଫଳ ନିୟମିତ ଖାଆନ୍ତୁ ଏବଂ ଲେମ୍ବୁ ପାଣି, ଘୋଳ ଦହି ନିୟମିତ ପିଅନ୍ତୁ। ତୋରାଣୀ ମଧ୍ୟ ପିଇପାରନ୍ତି ଆପଣମାନେ। ଜୀବଜନ୍ତୁ ମଧ୍ୟ ଗ୍ରୀଷ୍ମ ପ୍ରବାହରେ ଅଧିକାଂଶ ମାତ୍ରାରେ ଛଟପଟ ହୁଅନ୍ତି, ସେମାନଙ୍କ ପାଇଁ ମଧ୍ୟ ଛାୟାର ବନ୍ଦୋବସ୍ତ କରନ୍ତୁ। ସେମାନଙ୍କୁ ମଧ୍ୟ ଥଣ୍ଡା ପାଣିରେ ଗାଧୋଇବାକୁ ବ୍ୟବସ୍ଥା କରନ୍ତୁ, ଥଣ୍ଡା ପାଣି ଦିଅନ୍ତୁ ପିଇବା ପାଇଁ। ନିଜେ ସୁସ୍ଥ ରୁହନ୍ତୁ, ପରିବେଶ ମଧ୍ୟ ସୁସ୍ଥ ରହିବାର ଉପାୟକୁ ଅବଲମ୍ବନ କରନ୍ତୁ।

ଖରାରେ ବେଶୀ ସମୟ ଆଦୌ ଛିଡ଼ା ହୁଅନ୍ତୁ ନାହିଁ, ବୁଲନ୍ତୁ ନାହିଁ। ଯଦି ହାଲିଆ ଲାଗୁଛି ତେବେ ଗଛ ଛାଇ ତଳେ ବିଶ୍ରାମ ନିଅନ୍ତୁ। ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ, ଆଖୁ ରସ ପିଅନ୍ତୁ। ଯଦି କେହି ଅସୁସ୍ଥ ହେବାର ଦେଖୁଛନ୍ତି ତେବେ ତାକୁ ତୁରନ୍ତ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ, କିମ୍ବା ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବାର ବ୍ୟବସ୍ଥା କରନ୍ତୁ।

ଅଧିକ ସମୟ ଖରାରେ କାମ କଲେ ଅଂଶୁଘାତ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ। କାହାକୁ ଅଂଶୁଘାତ ହେବାର ଦେଖିଲେ ତୁରନ୍ତ ତାକୁ ଛାଇକୁ ବା ଥଣ୍ଡା ଜାଗାକୁ ନେଇଯାଆନ୍ତୁ ଏବଂ ସେଠି ଥଣ୍ଡା ପବନ ସଞ୍ଚାଳନ କରନ୍ତୁ। ବରଫ ଟିକେ ତାଙ୍କ ପାଦରେ ଘଷି ଦିଅନ୍ତୁ। ଥଣ୍ଡା ପାଣିରେ ଶରୀରକୁ ପୋଛି ଦିଅନ୍ତୁ। ଓଠକୁ ବାରମ୍ବାର ଥଣ୍ଡା ପାଣିରେ ପୋଛୁଥାନ୍ତୁ ଏବଂ ଡାକ୍ତରଙ୍କର ପରାମର୍ଶ କରନ୍ତୁ। ସେହି ଅନୁସାରେ ଚିକିତ୍ସାର ବିଧାନ କରନ୍ତୁ।

ସମୟ ଖରାରେ କାମ କରିଥାନ୍ତି ଆଉ ବୁଲା ବିକାଳିମାନେ ମଧ୍ୟ ଦୀର୍ଘ ସମୟ ଖରାରେ ବୁଲି ବୁଲି ଭିନ୍ନ ପ୍ରକାରର ଦ୍ରବ୍ୟ ବିକ୍ରି କରୁଥାନ୍ତି। ଏହି ସମୟରେ ଯଦି ଅଧିକ ଖରା ପାଇଁ ସେମାନେ ଅସୁସ୍ଥ ହୋଇପଡ଼ନ୍ତି ବା ଆପଣ ଦେଖନ୍ତି ଯେ ସେମାନେ ଅସୁସ୍ଥ ହୋଇପଡ଼ୁଛନ୍ତି ତେବେ ତୁରନ୍ତ ତାଙ୍କୁ ସାହାଯ୍ୟ କରନ୍ତୁ, ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରନ୍ତୁ। ତାଙ୍କୁ ତୁରନ୍ତ ଶୀତଳ ଜାଗାକୁ ନେଇଯାଆନ୍ତୁ, ଓଦା ଗାମୁଛା ମୁଣ୍ଡରେ ପକାଇବାକୁ ନିୟମିତ ଭାବରେ ପରାମର୍ଶ ଦିଅନ୍ତୁ।

ଅଧିକ ଖରାକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ମଧ୍ୟ ସକାଳୁ ହୋଇଥାଏ। ଦିନରେ କାମ ବନ୍ଦ ରଖିବାକୁ ସରକାରଙ୍କ ପକ୍ଷରୁ ଜରୁରୀକାଳୀନ ନିର୍ଦ୍ଦେଶ ହୋଇଥାଏ। ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଏ। ସାଧାରଣତଃ ପଶ୍ଚିମ ଓଡ଼ିଶାରେ ଏହି ସମୟରେ ଅଧିକ ଝଞ୍ଜି ପବନ ବହିଥାଏ ଏବଂ ଲୁ ପ୍ରବାହ ହୋଇଥାଏ, ଏପରିକି ଘର ମଧ୍ୟରେ ମଧ୍ୟ ରହିବା କଷ୍ଟକର ହୋଇପଡ଼େ। ଦୁଆର ଫାଙ୍କରେ କପଡ଼ା ଦେଇଦିଅନ୍ତୁ ଏହି ସମୟରେ ଯଦି ଅଧିକ ଲୁ ବହୁଛି, ଏବଂ ଓଦା ଅଖା ବା ବେଣା ଚେରକୁ ଓଦା କରି ଝରକା ସମ୍ମୁଖରେ ଝୁଲାଇ ରଖନ୍ତୁ ଝାଞ୍ଜି ପବନରୁ ତ୍ରାହି ପାଇବା ପାଇଁ।

ଅଧିକ ଉତ୍ତାପ ଯୋଗୁଁ ସାଧାରଣତଃ ମୁଣ୍ଡ ବୁଲେଇଥାଏ, ବାନ୍ତି ଲାଗିଥାଏ, ଅଧିକ ମାତ୍ରାରେ ଝାଳ ମଧ୍ୟ ବାହାରିଥାଏ, ଅସୁସ୍ଥ ଲାଗିଥାଏ। ଯଦି ଏପରି ଆପଣଙ୍କୁ ଅନୁଭୂତ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ବିଶେଷକରି ଶିଶୁ ଏବଂ ବୟସ୍କ ବ୍ୟକ୍ତିମାନଙ୍କର ଯତ୍ନ ନିଅନ୍ତୁ। ବୟସ୍କ ବ୍ୟକ୍ତିଙ୍କୁ ବାହାରେ ପରିଶ୍ରମ କରିବାକୁ ଆଦୌ ଦିଅନ୍ତୁ ନାହିଁ।

ଏହି ଗ୍ରୀଷ୍ମ ଋତୁରେ ଖାଇବାରେ ଯଥେଷ୍ଟ ସତର୍କତା ଅବଲମ୍ବନ କରନ୍ତୁ। ଅଧିକ ଖରା ପାଇଁ ସାଧାରଣତଃ ଖାଦ୍ୟ ଭଲ ଭାବରେ ହଜମ ହେବାରେ ଅସୁବିଧା ହୋଇଥାଏ ପରିବେଶ ଅନୁସାରେ, ତେଣୁ ଦହି ପଖାଳ ଖାଆନ୍ତୁ। ଅଧିକ ଜଳଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। ଯଥେଷ୍ଟ ମାତ୍ରାରେ ଓଆର୍ଏସ୍ ପାଣି ପିଅନ୍ତୁ। ଝାଞ୍ଜି ପବନରୁ ନିଜକୁ ଦୂରେଇ ରଖନ୍ତୁ। ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରକାର ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରନ୍ତୁ। ଭଲରେ ରୁହନ୍ତୁ, ସୁସ୍ଥରେ ରୁହନ୍ତୁ। ଗ୍ରୀଷ୍ମ ଋତୁକୁ ଋତୁର ପ୍ରଥମ ଋତୁ ହିସାବରେ ଭଲ ଭାବରେ ଗ୍ରହଣ କରନ୍ତୁ ଏବଂ ଏହି ଗ୍ରୀଷ୍ମ ଋତୁ ଭଲରେ ଭଲରେ କଟିଯାଉ। ଏହି କାମନା ଆଜିର ଗୀତ ଗୀତିକାରେ।

ଗୀତ ଗୀତିକା ଆଜି ପାଇଁ ଏତିକି। ଉପସ୍ଥାପନାରେ ଥିଲି ମୁଁ ସସ୍ମିତା ମହାପାତ୍ର। ଆକାଶବାଣୀ କଟକ ବର୍ତ୍ତମାନ ପ୍ରଚାର କରୁଛୁ ନାଟକ ଗୁରୁ। ମୂଳ ମରାଠୀ ରଚନା ରମେଶ ପାୱାର, ହିନ୍ଦୀ ଅନୁବାଦ ମଦନ ବାଗୋରିଆ, ଓଡ଼ିଆ ଅନୁବାଦ ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ଗିରିଶ ଚନ୍ଦ୍ର ନାୟକ। ନାଟକ ଗୁରୁ।

0: ଟିକେ ଜଲ୍ଦି କର, ଜଲ୍ଦି କର।
1: ବସ୍ତା ଗୋଟାଏ ତମେ ଦି ଜଣ ଏ ଯାଏ କାଢି ପାରୁନ,
0: ଜଲ୍ଦି ଜଲ୍ଦି କର,
2: ଜଲ୍ଦି ଜଲ୍ଦି। ଗୁରୁ ଗୁରୁ ଗୁରୁ ଗୁରୁ ପୋଲିସ ଆସିଗଲା, ଗୁରୁ ପଳେଇ ଯା, ତୁ ପଳେଇ ଯା,
0: ତୁ ପଳା, ଜଲ୍ଦି ପଳା।
3: ଏ ଖବରଦାର, ସେଇଠି ଠିଆ ହୁଅ, ଦୌଡ଼ି ପଳେନା, ଦୌଡ଼ି ପଳେଇଲେ ଗୁଳି କରିଦେବି।
0: ମାଷ୍ଟର ପଳା, ଜଲ୍ଦି ଦୌଡ଼ି ପଳା।
4: ଆଲୋ ବେପିଲି, କାଲି ରାତିରେ କଣ ସବୁ ହେଲା କିଛି ଜାଣିଛୁ?
5: ହଁ ଲୋ ସକୁଲି, ରାତିରେ ଲାଗ ଲାଗ ଫାୟାରିଂ ହଉଥିଲା, ମୁଁ ଆମ କୁଡିଆରେ ଥାଇ ଶୁଣିଛି। ଆଲୋ ଦେଖୁଛୁ ଆଜି ଏ ଲାଇନରେ କେତେ କୋଇଲା ପଡିଛି, ଚଞ୍ଚଳ ଗୋଟେଇ ପକାମ।
6: ଆଲୋ ଗୋଟେଇବୁ ପରେ ତେଣିକି ଅନା, 18 ଡାଉନଟା ପରେ ରାକ୍ଷସ ଭଳିଆ ମାଡି ଆସୁଛି, ତୁ ଚଞ୍ଚଳ ଲାଇନ ଉପରୁ ବାହାରକୁ ପଳେଇଲୁ।
7: ଲୋ ମା ଲୋ, ଏ କଥା କହୁ କହୁ ନିଆନଗା ଗାଡିଟା କେମିତି ମାଡି ଆସିଲା ଦେଖିଲୁ?
4: ଶୁଣୁ, ମୁଁ ବି ନା କାଲି ଫାୟାରିଂ ଶୁଣିଛି, ଗୁରୁ କଥା ଭାବି ପରା ମତେ ଭାରି ଡର ମାଡୁଥିଲା, ମା ନିଦରେ ଶୋଇପଡିଥିଲା, ତାକୁ ଉଠେଇକି କହିଲି ଶୁଣୁଛୁ ମା ଫାୟାରିଂ ହଉଛି, ମା କହିଲା ଚୁପଚାପ ଶୋଇପଡ। ହେଲୋ ଆଗରୁ ତ କେବେ ଏମିତି ଫାୟାରିଂ ହଉନଥିଲା।
5: ସେ ନିଆନଗା ଶଙ୍କର ନିଶ୍ଚେ ପୁଲିସ କି ଖବର ଦେଇଥିବ, ଛୋଟ ଲୋକ କୋଉଠିକାର, ଗୁରୁ ସାଙ୍ଗରେ ନାଗିଛି, ସେଇ ଗୁରୁ ଦିନେ ତାକୁ ସିଧା କରିଦବ, ଏ କଥା କଣ ସିଏ ଜାଣିନି?
4: ଆଲୋ ବେବିଲି, ବାବୁ ସାଙ୍ଗରେ ତୋର ଦେଖା ହଉଛି କି ନାହିଁ ମ, ଆଜିକାଲି କଣ କିଛି କହୁନୁ?
5: ସେ କଥା ନ ପଚାରି ଗୁରୁ ସାଙ୍ଗରେ ତୋର ଦେଖା ହେଇଥିଲା କି ନାହିଁ କହୁନୁ?
4: ମଲାମର ଗୁରୁ ଏମିତି କୋଉ ମାର କୁଳଚନ୍ଦ୍ର ମା କି, ତାକୁ ଦେଖିବା ପାଇଁ ଖାଲି ମୋ ମନ ହଇ ପାଇଁ ହଉଥିବ।
5: ଆଲୋ ସେ କଥା ପୁଣି ମତେ ପଚାରୁଛୁ? ମୁଁ ଜାଣିଛି ଲୋ ଜାଣିଛି, ଏ ଅଞ୍ଚଳର ହିରୋ ସିଏ ହିରୋ, ତା ପାଇଁ ତୁ ଜୀବନ ଦେବାକୁ ମନ କରୁ କି ନାହିଁ କହିଲୁ?
4: ଯା ଦେବି ଯେ ଗୋଟେ ଚାପୁଡା।
5: ଥାଉ ଲୋ ଥାଉ, ମୋ ଆଗରେ ଏତେ ଛୋପରି ହନି, ଲାଜରେ ଗୋଟି ପଣେ ଝାଉଁଳି ପଡିଲୁ ଟି, ନିଜ ଗାଲକୁ ଅନା କେମିତି ନାଲି ପଡିଯାଇଛି। ରହ ରହ, ନିଞ୍ଚାଇ କୋଇଲା ଗୁଣ୍ଡ ବୋଳିଦେବି ଯେ କାହାର ନଜର ଲାଗିବନି।
4: ମୁଁ ଦେଖୁଛି ବେବିଲି, ତୋ ମୁହଁରେ ଆଜିକାଲି କଡାକର ଲାଜ ଶରମ ନାହିଁ। ମୁଁ ସତ କହୁଛି ଲୋ, ଗୁରୁର ଲାଇନ ଆଉ ମୋ ଲାଇନ ପୁରା ଅଲଗା, କେବେ ବି ମିଶିବନି।
5: ପୁଣି ଛପରି ହେଲୁ, ଆଚ୍ଛା କହିଲୁ, ଗୁରୁକୁ ଦିନେ ନ ଦେଖିଲେ ତୋ ଛାତି ଧଡ଼ପଡ ହୁଏନି? ସଞ୍ଜବେଳେ ଗୁରୁ ଯେତେବେଳେ ହୋଟେଲକୁ ଖାଇବାକୁ ଯାଏ, ସେତେବେଳେ ତୁ କାହିଁକି ବିଲେଇ ଭଳି ତା ବାଟ କାଟୁଛେ?
4: କାହିଁକି ମିଛଟାରେ ଭଡର ଭଡର ରହୁଛୁ କହିଲୁ? ମୁଁ ପରା ତାକୁ ଲଙ୍କା ମରିଚ ଆଉ ମା ପାଇଁ ପାନକୁ ଆଣିବାକୁ କହିଥିଲି, ମୁଁ ଯାଉଛି।
5: ଆହାଲୋ ମୋ ଚତୁରୀ ରାଧିକା, ମୋ ବିଲେଇ ପୁଣି ମତେ ମିଆଉ, ମୁଁ ଜାଣିଛି ଲୋ ଜାଣିଛି, ଲଙ୍କା ମରିଚ ଆଉ ପାନଗୁଆ ମଗେଇବା ଖାଲି ଗୋଟେ ବାହାନା, ଅସଲ କଥା ହେଲା ନିରୋଳ ଜାଗାରେ ଭେଟାଭେଟି। ଯା ତୋ ମାକୁ ପଚାରିବୁ, ସେ ମୋଠୁ ବେଶୀ ଜାଣିଛି।
4: ନାଇଁ ମୋ ହାବିଲଦାର ସାହେବ, ଏ କୋଇଲା ଦିଟା ଗୋଟେଇବାକୁ ଆସିଥିଲୁ ଯେ।
5: କଥା କଣ କି ପୁରିଆ ସାହେବ?
8: ପୁରିଆ ସାହେବ କଣ କହୁଛୁ କହୁନୁ?
4: କିଲୁ ବେବିଲି, କଣ ଗୋଟି ପଣେ ଲାଖି ଗଲୁ କି?
5: ଆଲୋ ତାକୁ ପରା ପଟଉଛି, ମୁଁ କଣ କହୁଥିଲି କି ହାବିଲଦାର ସାହେବ?
8: ଜାଣିଛି ଜାଣିଛି ଜାଣିଛି ମା, କହିଲା ନବୁ ତ, ନେଇ ଯା ନେଇ ଯା, ମୁଁ କଣ କେବେ ମନା କରିଛି ତତେ? ମୁଁ ପରା ଛୁଟିରୁ ଆସି ଡ୍ୟୁଟି କରୁଛି, ତୁ ଟିକେ ମୋ ପାଖରୁ ଦୂରେ ରହି କଥା କହୁନୁ।
5: ମଲା ମୋର, ତମେ ଟିକେ ତେଣିକି ଚାଲି ଯାଉନ।
8: ହଉ ମୋର ସ୍ୱପ୍ନେ କି ରାନୀ, ମୁଁ ଟିକେ ଦୂରେଇ ଯାଉଛି, ନେଇ ଯା ନେଇ ଯା, ମନ ଇଚ୍ଛା କହିଲା ନେଇ ଯା। ଏ ସେଠି ଯୋଉ କାଠ ଦି ଖଣ୍ଡ ପଡିଛି ତାକୁ ବି ନେଇଯିବୁ, ମୁଁ କଣ ତତେ କେବେ ମନା କରିଛି ନା ମନା କରିପାରିବି? ହାଏ ହାଏ ମେରେ ସପନ କି ରାନୀ, କାବୁ ଆଏଗି ତୁ ମେରେ ମତେ ମାନେ ମନେ ମାନେ ଆଏଗି ତୁ।
5: ଏତେ ଆଉ ସପନ ଦେଖାନରେ ଫଟାରସିକ, ରାତିରେ ଜ୍ୱର ହବ ଯେ।
4: କିଲୋ ବେବିଲି, ପୁଅ କଣ ପୁରା ଥଣ୍ଡା ପଡିଗଲା?
5: ଥଣ୍ଡା ପଡିନି ଲୋ, ପୁରା ପୁରୀ ତରଳି ଯାଇ ପାଣି ହେଇଗଲା। ବୁଝିଲୁ ଲୋ ସକୁଲି, ମୁଁ ଏଇ ଲାଗେ ହାବିଲଦାର ସାଙ୍ଗରେ ଯେମିତି କଥା ହେଲି, ତୁ ଏଣିକି ଗୁରୁ ସାଥିରେ ସେମିତି କଥା ହବୁ।
4: ସତେ ଗୁରୁ ସାଙ୍ଗରେ ଯଦି ମୁଁ ଏମିତି କଥା ହେବି ନା, ତାହେଲେ ତ ଗୁରୁର ପୁରା ଛୁଟି ହେଇଯିବ।
5: ହଉ ହଉ ଯାହା କରୁଛୁ କହ, ଆଗ କୋଇଲା ଗୋଟେ ବୁଟି।
8: ଆସନ୍ତୁ ଆସନ୍ତୁ ଶଙ୍କର ସେଠ, ନମସ୍ତେ।
9: ଜୟହିନ୍ଦ ଜୟହିନ୍ଦ ଜୟହିନ୍ଦ।
8: ଏ ସକାଳୁ ସକାଳୁ ଏମିତି ତମ ଇଆଡେ କୁଆଡେ ପାଦ ପଡିଲା ମୁଁ ସେଠ।
9: ଆରେ ହାବିଲଦାର, ତୁ ଏଠି କଣ କରୁଛୁ କହିଲୁ?
8: ମୁଁ ପୁରା ପହରା ଦଉଛି, ଡ୍ୟୁଟି ରାଉଣ୍ଡ ରାଉଣ୍ଡ।
9: ହଉ ରାଉଣ୍ଡ, ହଉ ହଉ କର କର କର। ହେଲେ ଏ ଜାଗାଟା

0: କଣ ଏକଦମ ଚମ୍ପା ଫୁଲ ବାସ୍ନାରେ ଫାଟି ପଡୁଛି।
1: ଏ ଶଙ୍କର ମୁହଁ ସମ୍ଭାଳି କଥା କହ।
0: ଏ ଛପନ ଛୁରୀ ଆମ ଦିଙ୍କ ମଝିରେ ତୁ କାଇଁ ପାଟି ପିଟୁଛୁ?
1: ଖବରଦାର ଶଙ୍କର, ମୋ ଦେହରେ ହାତ ଲଗାନା କହିଦେଉଛି।
0: ହାଲୋ ହେଇ, ଦିନେ ଏଇ ହାତରେ ତତେ ଉଠେଇ ନେଇଯିବି ମ।
1: ସତେ? ମୁଁ କଣ ରାସ୍ତା କଡର ମାଲ ହେଇଛି କି ଉଠେଇ ନବୁ?
0: ସକୁଲି ମେରି ଚାଲ ଆମ ସାଙ୍ଗ।
1: ଖବରଦାର ଶଙ୍କର, ମୋ ହାତ ଛାଡ଼ିଦେ କହୁଛି, ନହେଲେ ଗୁରୁକୁ ଡାକିବି।
0: ହେ ଗୁରୁ ସୁହାଗି ଯା, ଆଜି ତ ଛାଡ଼ିଦେଲି। ଯେତେବେଳେ ଦେଖ ମୋର ଖାଲି ଗୁରୁ ଗୁରୁ ଗୁରୁ, ଆମେ କଣ ଖରାପ ଲୋକ? ଆରେ ଚାମନ, ଏ ଗୋରୀ କଣ କହିଲା?
2: ଏମାନଙ୍କ ମୁହଁରେ କଣ ବାଡ଼ ପତା ଅଛି? ସେ
1: ଏଇ ଗୁରୁ ଆସିଗଲା, ଗୁରୁ ଗୁରୁ ଗୁରୁ।
0: ଆରେ ଆରେ, ଏ ଟୋକି ତ ମତେ ପୁରା ନାମ ଦେଇକି ଚାଲିଗଲା। ବୁଝିଲୁ ହାବଲଦାର, ଆଜି ସିନା ମୋ ହାତରୁ ଖସିଗଲା, ହେଲେ ଆଉ ଦିନ କଣ କେବେ ହାତରେ ଧରା ହବନି? ନିଶ୍ଚୟ ଧରା ହବ ନା। ଆଉ
3: ସେ କଥା କଣ ମୁଁ ଜାଣିନି, ହେଲେ ଏଇ ଲାଗେ ତ ତମେ ଗୁରୁର ନାଁଟା ଶୁଣୁ ଶୁଣୁ ଚିଡିଆକୁ ହାତ ମୁଠାରୁ ଖସେଇ ଦେଲ।
0: ନାଇଁ, ଖାସ ଗୋଟେ ଗୁରୁଠୁ ବଞ୍ଚିବା ପାଇଁ।
2: ତୁ କଣ ସେଠି ଗୁରୁକୁ ସବୁବେଳେ ଏମିତି ଡରି ମାରି ରହିବୁ?
0: ଆଚ୍ଛା କହିଲୁ ହାବଲଦାର, ଗୁରୁର ଖବର କଣ?
3: ଗୁରୁ ଖସି ପଳେଇଲା।
0: କଣ କହିଲୁ, ପଳେଇଲା କେମିତି? ଦେଖୁଛି ତମେ ସବୁ ଆମକୁ ରୀତିମତ ଚା ପାଣି ଖର୍ଚ୍ଚ ନେଇକି ବି କାମ ଠିକ ସେ କରୁନ।
3: ଆମେ କଣ କରିବୁ, ମାଷ୍ଟର ମଝିରେ ଧରା ହେଇ ଆସିଲା, ଆଉ ସେଇ ମୌକାରେ ଗୁରୁ ଖସି ପଳେଇବାକୁ ବାଟ ପାଇଗଲା।
0: ଏବେ ମାଷ୍ଟର କଣ ଭିତରେ?
3: ହଁ, ତାକୁ ହାଜତ ଭିତରେ ଠୁଙ୍କି ଦେଇଛି, ଆଜି କୋର୍ଟ ଚାଲାଣ କରିବି।
0: ଦେହରୁ ଶଳାର ଚମଡ଼ା ଉତାର ଦିଅ, ସିଏ ଯଦି ଜେଲରେ ରହିବ ନା ତେବେ ଗୁରୁର ହାତ ଦିଟା ଭାଙ୍ଗିଗଲା ବୋଲି ଜାଣିବ। ହଉ ମୁଁ ଆସୁଛି, ଚାଲ ରେ ଚମନ, ଚାଲ
2: ଚାଲ ସେଠ।

0: 이미 개떼디는 잘려 걸로.
1: 허, 개떼디는 서터리 거나미 버드러 루컨카퍼리 집안을 잡은 거리파리부.
0: 루컨카페 언급 거리치부로 니네 이 러번거 레이저 버스타 굴리 아멘 고태 파는 도칸 거리 절은테 기마 사이텔 마라무티 도칸티 굴리 니저 구조란 멘탄테.
1: 허, 베레베레 모누코 아세 이 버스티 문더레 파는 도칸티 굴리 버선티. 도칸 너티바 아이나리 ଭଦ୍ରଲୋକର ଜୀବନ ବିତାଉଥିବା ମଣିଷର ଛବିଟିଏ ଉଙ୍କି ମାରନ୍ତା ଉପରେ ଥାନ୍ତା ଗାନ୍ଧିଜୀଙ୍କ ଛବି ଆଉ ତା ପାଖକୁ ଥାନ୍ତା ତୋର ମୋର ଆଉ ଏ ବାବୁର ଫଟୋ
0: ତାହେଲେ ଏ ଧନ୍ଦା ଆମେ ଛାଡ଼ିଦେବା ଗୁରୁ
1: ନା ମାଷ୍ଟର ନାଇଁ ଏତେ ଜଲ୍ଦି ନୁହଁ ଦରକାର ପଡ଼ିଲେ ଏ ଖରାପ ଧନ୍ଦାକୁ ଦିନେ ମୁଁ ନିଶ୍ଚୟ ଛାଡ଼ିବି ହେଲେ ତା ଆଗରୁ ତୋର ଆ ବାବୁର କିଛି ଗୋଟା ବ୍ୟବସ୍ଥା ହେଇଯିବା ତ ଦରକାର
0: ମୋ ପାଇଁ ତୁ ବ୍ୟବସ୍ଥା କରିବୁ ମୁଁ ବିଲକୁଲ ଠିକ ଅଛି ଗୁରୁ
1: ତୋର ଆଉ ବାବୁର ବାହାଘର କରେଇଦେବି ତମେ ଦି ଜଣ ସଂସାର କରିବ ତମ ପାଇଁ ତାୱା ଷ୍ଟୋଭ ଥାଳି ଡେକ୍ଚି କୁଲା ଛାଞ୍ଚୁଣି ଚୌକି ଆଲମାରି ସବୁ ସବୁ ଯୋଗାଡ଼ କରିସାରି ମୁଁ ଏ ଧନ୍ଦା ଛାଡ଼ିଦେବି
0: ଆଉ ଗୋଟେ କଥା ଛାଡ଼ିଗଲୁ ଗୁରୁ ଆଉ ଗୋଟେ କଥା ଛାଡ଼ିଗଲୁ ବାବୁ ପାଇଁ କେଁ କଟର ଶବ୍ଦ କରୁନଥା ଗୋଟାଏ ଖଟ
1: ତୋ ପାଇଁ ବି ଖଟର ବ୍ୟବସ୍ଥା ହେବ
0: ବୁଝିଲା ହେଲା ମୋ ପାଇଁ ଯୋଉ ଖଟ କରିବୁ ତାହେଲେ ସେଇଟା ଲୁହା ପରି ଟାଣ ଆଉ ମଜବୁତ ହବା ଦରକାର
1: ଦେବି ଦେବି ଦେବି
2: ଏ ଗୁରୁ ସେ ହାରାମଜାଦା ଶଙ୍କର ସେଠକୁ ଟିକେ ବୁଝେଇ ଦେ ତା ଦେହରେ ବହୁତ ଚର୍ବି ହେଇଗଲାଣି ଗଲା ଆଇଲା ବେଳେ ସ୍ତ୍ରୀ ଲୋକଙ୍କୁ ହଇରାଣ କରୁଛି ମୁଁ ଆଉ ସକୁଲି ଆଜି ସକାଳେ ରେଳ ୟାର୍ଡରେ କୋଇଲା ଗୋଟୁଥିଲୁ ପାଜି କହିଲା ଏ ଗୋରି ଆସିଲୁ ମୋ ପାଖକୁ
3: ସେ ବଦମାସର ଏଡ଼େ ସାହସ ତତେ ସେ ଏକଥା କହିଲା
2: ମତେ ନୁହଁ ସକୁଲିକୁ କହିଛି ତା ହାତକୁ ଧରି ପକେଇ କହିଲା ଏଇ ହାତରେ ଦିନେ ତତେ ଉଠେଇ ନେଇଯିବି କିଲୋ କହୁନୁ ସକୁଲି
4: ହଁ ପରା ମୁଁ ଖୁବ ଜୋରେ ପାଟି କଲି ଗୁରୁ ନାଁ ଧରିବାରେ ଛାଡ଼ିକି ପଳେଇଲା
3: ଗୁରୁ ବହୁତ ହେଇଗଲା ଗୁରୁ ସେ ସାଲା ଶଙ୍କରକୁ କୋଉଦିନ ଉଠେଇ ଆଣିବାକୁ ପଡିବ ତେବେ ଯାଇ ତା ଦାଦାଗିରି ବନ୍ଦ ହବ
1: ଠିକ ଅଛି ମୁଁ ଯାଇ ଥାନାରେ ଏତଲା ଦେଇଦେବି
3: ଆବେ ଏଇ ଗୁରୁ ତା ଦାଦାଗିରି କଣ ସେ ଥାନାବାଲା ବନ୍ଦ କରିପାରିବେ ତା ବାଟ ଆମକୁ କରିବାକୁ ପଡିବ ବୁଝିଲୁ
2: ହଁ ତା ନିଶା ଛଡେଇବାକୁ ହେଲେ ବିଚ୍ ରାସ୍ତାରେ ତା ଗାଲକୁ ଗୋବର ଲାଗିଥିବା ଚପଲରେ ସେକି ଦିଅ
1: ଠିକ ସେୟା କରିବି
2: ଏ ଗୁରୁ କାଲି ରାତିରେ ତୋଠି ଗୁଳି ବାଜିନି ତ
1: ନା ଲୋ ଝିଅ ମାଷ୍ଟର ମତେ ବଞ୍ଚେଇଦେଲା
2: ଝିଅ ତୁ କଣ ମତେ ଝିଅ ବୋଲି ଡାକୁଛୁ ଗୁରୁ
1: ମୋ ଭାଗ୍ୟ ଉଜ୍ଜଳ ଥିଲେ ଆଜି ତୋରି ଭଳି ଝିଅଟିଏ ମୋର ଥାନ୍ତା
2: ସିଏ ବି ବଡ ଭାଗ୍ୟବତୀ ହେଇଥାନ୍ତା
1: କି ମୋ ଝିଅ
2: ନାଇଁ ଝିଅର ମା ତୋ ଘରଣୀ ଯେ ତୋ ଭଳି ଗୋଟେ ଗେରସ୍ତ ପାଇଥାନ୍ତା
1: ଅଚାନକ ମୋ ସ୍ତ୍ରୀ ବିଷୟରେ ଏମିତି ଭାବିଲୁ ଯେ ତୋ ଦେହ ଭଲ ଅଛି ତ
2: କାଇଁ ମୋର କଣ ହେଇଛି କି
1: କେତେ ଥର କହିଲେଣି ମରଦଙ୍କ ଭଳି ଏମିତି ଠୋସ କଥାବାର୍ତ୍ତା କରନି
2: ଦେଖ ଗୁରୁ ତୁ ଯଦି ମତେ ଏମିତି ରଗେଇବୁ ନା ମୁଁ ସତରେ କାନ୍ଦିବି କହୁଛି
1: କାନ୍ଦୁନୁ କାନ୍ଦ ହେଲେ କଥା କହିବା ଢଙ୍ଗଟା ଅନ୍ତ ଶିଖିନେ ସିଲଟରେ ଅ ଆ ହର୍ଷେଇ ଦୀର୍ଘେଇ ଏସବୁ ଲେଖିଲୁ
2: ନାଇଁ
1: ସେଇ ଚାରିଟା ଅକ୍ଷରକୁ କେବେ ଆଉ ଡେଇଁବୁ
2: କାହିଁକି ତୁ ନିଜେ ମୋ ହାତ ଧରି ସିଲଟରେ ଲେଖିବା ଶିଖେଇ ଦଉନୁ
1: ନା ସେ କାମ ମୋ ଦେଇ ହେଇପାରିବନି
2: ତାହେଲେ ଏ ପାଠ ଲେଖିବା ବି ମୋ ଦେଇ ହବନି
1: ରାତିରେ କେତେବେଳେ ଶୋଉଛୁ
2: ନିଜେ ଆସି ଦେଖିଯାଉନୁ
1: କହିଲି ପରା ଏମିତିକା କହିବା ଢଙ୍ଗ ବନ୍ଦ କର ଶୁଣୁ ଝିଅ ରାତି ଅନିଦ୍ରା ହେଲେ ଦେହ ଖରାପ ହବ
2: ଶୁଣୁ ଗୁରୁ ତୁ ଯଦି ମତେ ଏମିତି ଝିଅ ଝିଅ ବୋଲି ଡାକିବୁ ନା ମୁଁ ରେଳ ଲାଇନ୍ରେ ଶୋଇ ଜୀବନ ହରିଦେବି କହୁଛି
1: ତୁ ବି ଯଦି ମତେ ଏମିତିକା କଥା କହିବୁ ନା ମୁଁ ବି ରେଳ ଲାଇନ୍ରେ
2: ନାଇଁ ନାଇଁ ଏମିତିକା ଅମଙ୍ଗଳ କଥା କହନି ଗୁରୁ
1: କାଇଁ
2: ତୁ ଯଦି ସତରେ ଚାଲିଯିବୁ ନା
1: ତୁମର କଣ ହବ
2: ତୁ କଣ କିଛି ଜାଣିପାରୁନୁ
1: ଠିକ ମୋ ଭଉଣୀ ପରି
2: ଓହୋ ଇଏ ଝିଅ ଭଉଣୀ ହଉ ବାବା ହେଲା ଠିକ ଅଛି ମୁଁ ଯାଉଛି ସିଲଟରେ ଅ ଆ ହର୍ଷେଇ ଦୀର୍ଘେଇ ଲେଖିକି ଆଣିବି ତୋ ମୁଣ୍ଡ ପୁରା ବିଗିଡି ଗଲାଣି ଅନ୍ୟକୁ ସୁଧାରୁଥିବ ହେଲେ ନିଜକୁ ସୁଧାରି ପାରିବନି
5: ଆଚ୍ଛା ଜମନ
6: ହଁ
5: ବସ୍ତିବାଲାଙ୍କୁ ଏ ହପ୍ତାର ଦାଦାବଟି ଆଦାୟ ହେଇଛି ତ
6: ହଁ ସେଠ ସମସ୍ତେ ଦେଇଦେଲେ ହେଲେ ସେ ଜୋତା ସିଲେଇ କରୁଥିବା ସାନ୍ତୁ ଏଇ ଲାଗେ ଦେଇପାରିବୁନି ବୋଲି କହିଲା
5: ସେଇଟାକୁ ଘୋଷାଇ ଦେଲେ ତା କଥା ମୁଁ ବୁଝିଥାନ୍ତି
6: ସେଇଆ ତାକୁ କହିଦେଇଛି ଆସ୍ତବ ବୋଧେ
5: ହେଲେ ବଟି ଦେବା ପାଇଁ କଣ ପାଇଁ ସେ ମନା କଲା
6: କହିଲା ଏ ସପ୍ତାହରେ ତା ଝିଅ ବାହାଘର

0: ଏତେ ଜଲ୍ଦି ତାକୁ ବିଦା କରିଦଉଛି?
1: ତମ ହାତରୁ ଚିଡିଆ ବଞ୍ଚିଲେ ତ
0: ସତରେ ସାଙ୍ଗ, ସେ ଟୋକିଟା ଆ ତାକୁ କଣ ପାଇଁ ଶାନ୍ତ ଘର ଭିତରେ ରଖି ସଡଉଛି ଭଗବାନ ଜାଣନ୍ତି।
2: ଶଙ୍କର ସେଠ, ଶଙ୍କର ସେଠ, ମୁଁ ଆସିଗଲି ସେଠ।
0: କୁଡିଆରେ ତାଲା ପକେଇ ଆସୁନା ନାଇଁ? ହଁ, ଭଲ କରି ପକା, ଭଲ କରି ପକା। ଆଚ୍ଛା, ଏ ହପ୍ତାରେ ବଟି ପଇସା କାହିଁକି ଦେଲୁନି?
2: ଗରିବ ଉପରେ ଦୟା କର ସେଠ, କିଛି ଦିନ ସମୟ ଦେଇଦିଅ, ଦେଇଦେବି, ଖାଲି ଝିଅର ବାହାଘରଟା ସରିଯାଉ।
0: ଝିଅର ବାହାଘର କରୁଛୁ? ଭଲ ଭଲ ଭଲ ଭଲ, ସତରେ ତୋ ଭଳିଆ ବୋପା ଖଣ୍ଡେ ଖଣ୍ଡେ ଅଛନ୍ତି ବୋଲି ତ ଦୁନିଆରେ ଧର୍ମକର୍ମ ସବୁ ରହିଛି।
2: ନାଇଁ ସେଠ, ନାଇଁ, ଭଗବାନ ଗରିବଙ୍କ ପାଇଁ ଆଖି ବୁଝି ଦେଇଛନ୍ତି।
0: ହେଲେ ଶାନ୍ତୁ, ଯଦି ବା ଭଗବାନ ତୋ ଘରକୁ ଆସନ୍ତି, ଲାଭ କଣ ହବ କହିଲୁ? ବାପା, ତୋ କୁଡିଆରେ ତାଲା ପଡିଛି ଦେଖିବା ମାତ୍ରେ ସେ ତ ଫେରିଯିବେ। ତୁ ବରଂ ତାଟିକି ସବୁବେଳେ ମେଲାକୁ ରଖିଦେ, ସୁବିଧା ଦେଖି ମୁଁ ଯାଇ ସେଠି ପହଞ୍ଚିଯିବି।
2: ଶଙ୍କର, ଶଙ୍କର, ଗରିବ ଲୋକଙ୍କୁ ଅସହାୟ ଦେଖି ତୁ ଫାଇଦା ଉଠିବାକୁ ଚାହୁଁଛୁ? ଆରେ ଆମ ନିଶ୍ୱାସ ପଡିଲେ ନା କଲବଲ ହେଇକିରି ମରିବେ।
0: ଶାନ୍ତୁ, ଗରିବଙ୍କ ନିଶ୍ୱାସରେ ଯଦି ଲୋକ ମରିଯାଉଥାନ୍ତେ, ତେବେ ଗ୍ୟାଙ୍ଗ ଲିଡର ମାନେ ବଞ୍ଚିଥାନ୍ତେ କେମିତି? ହଉ, ବସ ବସ ବସ ବସ ବସ ବସ ଯା, ବସ ଯା, ପଇସା ନଦେଲୁ ନାହିଁ, ବସ ଏଠି, ବସ ବସ। ହଁ,
2: ତମ ଉପକାର ମୁଁ କେବେ ସୁଝି ପାରିବି ନାହିଁ ଶଙ୍କର ସେଠ।
0: ସେଇ କଥା ତ ମୁଁ କହିବାକୁ ଯାଉଛି ରେ ଶାନ୍ତୁ। ଶୁଣ, ଆଜି ରାତିରେ ତୁ ଝିଅକୁ ମୋ ପାଖକୁ ପଠେଇଦବୁ।
2: ନା, ଅସମ୍ଭବ, ଅସମ୍ଭବ।
0: ଚିତ୍କାର କଲେ, ମତେ ବାଧା ଦେଲେ ମୁଁ ବଳ ପ୍ରୟୋଗ କରିବାକୁ ବାଧ୍ୟ ହେବି।
2: ବୁଝିଲି, ବୁଝିଲି, ତୋ ପାପର ମାଠିଆ ପୁରି ଆସିଲାଣି, ମୁଁ ବି ବାଧ୍ୟ ହେଇ ଏକଥା ଗୁରୁକୁ କହିବି। କହିବି ଏକଥା
0: କହିଲୁ? କଣ କହିଲୁ ବାପାସ? ମତେ ଗୁରୁ କଥା କହି ଡରୁଛୁ? ଦେବି ତତେ ଗୋଟେ ଖୁସି। କିଏ ଗୁରୁ? ତମେ କଷ୍ଟ କରି କାହିଁକି ଆସିଲ? କୁହ, କଣ ଦରକାର? କୁହ,
3: ଆସିଛି କିଛି କହିବା ପାଇଁ,
0: କିନ୍ତୁ ମୋର କିଛି ଶୁଣିବାକୁ ବେଳ ନାହିଁ।
3: ତେବେ ଫ୍ଲାସ୍ ଦିବାଜି ହେଇଯାଉ।
0: ଆରେ, ଇଏ ତ ସ୍ତ୍ରୀ ଲୋକଙ୍କ ଖେଳ, ସାହସ ଅଛି ତ ମରଦ ପୁଅଙ୍କ ଖେଳ ହେଇଯାଉ।
3: କଣ କି ଖେଳ? କବାଡି ନା ଲାଠି ନା ଛୁରୀ ଖେଳ?
0: ନୂଆ ଟୋକା ମାନଙ୍କର ଖେଳ, ଶକ୍ତି ପରୀକ୍ଷା।
3: ଯଦି ଏ ଖେଳରେ ତୁ ହାରିଯାଉ,
0: ତେବେ ନିଶ କାଟିଦେବି। ଆଉ ଯଦି ଗୁରୁ ହାରିଯାଏ, ସବୁଦିନ ପାଇଁ ଠୁ ଚାଲିଯିବୁ ତ?
3: ଆଉ ଯଦି ନ ଯାଏ,
0: ଅଳ୍ପ ଯିବାକୁ ପଡିବ। ଆଜି ଆମ ଆଡ଼ାର ଟୋକା ମାନଙ୍କର ଛୁଟି, ସେଥିପାଇଁ ମୁଁ ପାଠି ଖୋଲୁନି। ତୁ ବୋଧେ ପ୍ରସ୍ତୁତ ହେଇ ଆସିଛୁ ନୁହେଁ?
3: ମୁଁ ପଚାରୁଛି, ତୁ ହାରିଲେ କୋଉଠିକି ଯିବୁ କହ?
0: ଏଠୁ ଶଙ୍କର ସେଠକୁ ତଡିବା ପାଇଁ ଆଜି ଯାଏ କୋଉ ପୁଅ ଜନ୍ମ ନେଇନାହାନ୍ତି।
4: ଜନ୍ମ ହେଇନାହିଁ? ତୋ ଜନ୍ମ ତାରିଖଟା ଶଙ୍କର ସେଠକୁ ଟିକେ ଶୁଣେଇ ଦଉନୁ ଗୁରୁ।
3: ଶୁଣ ଶଙ୍କର, ମୁଁ ଖାଲି ତତେ ଏତିକି ତତେ କହିବାକୁ ଆସିଛି ଯେ ଗରିବ ଲୋକମାନଙ୍କୁ ଅଯଥାରେ ହଂସନ କରନି। ମଣିଷ ହ ମଣିଷ, ଆଜି ଖାଲି ଏତିକି ଚେତେଇ ଦେଇ ଯାଉଛି। ଆ ବାବୁ, ଚାଲେ ଥାନ୍ତୁ,
4: ଚାଲ।
0: ସଳା ଆସିଥିଲା ମତେ ଉପଦେଶ ଦବା ପାଇଁ, ଠିକ ଅଛି, ମୁଁ ବି ଦେଖିନେବି।
5: ଦେଖିଲି ଗୁରୁ, ଠିକ ହେଲା?
3: ତୋ ପାଖରେ ମୁଁ ହାର ମାନିଲି ସକୁଲି। ଏଇଟା ଜ ଲେଖିଛୁ ନା ଗୋଟେ ମୂଷା ଚିତ୍ର ଆଙ୍କିଛୁ?
5: ସତରେ ତୁ ହାରି ଯାଇଛୁ ଗୁରୁ, ତାହେଲେ ପାଠ ଲେଖା ବନ୍ଦ କରିଦେବି?
3: ତତେ ପାଠ ପଢିବାକୁ କହିବା ପାଇଁ କାହିଁକି ଯେ ମୋ ମନରେ ଦୁର୍ବୃତ୍ତି ପଶିଲା ମୁଁ ବୁଝିପାରୁନି ସକୁଲି।
5: ସତରେ ଗୁରୁ, ଏ ପାଠପଢାରେ ମୋର ବି କାହିଁକି ଜାଣି ମୋଟରେ ମନ ଲାଗୁନି।
3: ଖାଇଲା ବେଳୁ ତ ବେଶ ଗେଫା ମାରି ଆସୁଛି।
5: ତୋ ରାଣ ଖାଇ କହୁଛି, ମୋତେ ପୁରା ଗୁଣ୍ଡାଏ ବି ଭାତ ରୁଚୁନି।
3: ତାହେଲେ ତ ଅଜୀର୍ଣ୍ଣ ହଉଥିବ, ଅଦା ଗୋଲମରିଚ ଜୁଆଣି ବାଟିକି ଖା।
5: ସେ କଥା ବି କରିସାରିଲିଣି, ତଥାପି ପୁରା ଭୋକ ହଉନି।
3: ତାହେଲେ ଉପାସ କର।
5: ସେମିତି ତ ଦେଖିବାକୁ ଗଲେ ମୁଁ ଅନେକ ଦିନରୁ ଭୋକିଲା ଅଛି। ମୋର ଏଇ ରୋଗର ନା ଔଷଧ ଖାଲି ତୋରି ପାଖରେ ଅଛି ଗୁରୁ।
3: ମୋ ପାଖରେ? ଆଲୋ, ତୋ ଔଷଧ ପୁଣି ମୋ

0: ପାଖରେ
1: ଯାହା ତୁ ବୁଝିବୁ।
0: ହଁ ଠିକ ଅଛି, ମୋର ବୁଝିବା ଦରକାର ନାହିଁ, ତୁ ପାଠ ଲେଖ। ମ
1: ମ
0: ଜ
1: ଜ ଗୁରୁ ମରେ ତ ମକା, ତାହେଲେ ମରେ ମରଦ ବି ତ ହବ ନା?
0: କଣ କହିଲୁ?
1: ଆରେ ମରେ ଯଦି ମକା ଆଉ ମନ୍ଦିର ହଉଛି, ମରଦ କାଲି କି ହବନି?
0: ତୁ ବରଂ ପାଠଶାଠ ନ ପଢି ବାହା ହେଇ ଘର ସଂସାର କର। ହ୍ୟାଲୋ, ତୋ ବାହାଘରକୁ ମତେ ତୁ ଡାକିବୁ ତ?
1: ଡାକିବିନି, ତୁ ନ ଆସିଲେ ମୋ ବାହାଘର ହବ କେମିତି?
0: ହଁ, ଆଶୀର୍ବାଦ ଦେବାକୁ ଅବଶ୍ୟ ଆସିବି। ଆଚ୍ଛା ସକୁଲି, ବାହାଘର ସରିଲେ ତୁ କଣ ଆମକୁ ଭୁଲିଯିବୁ?
1: ଇଏ ଗୋଟେ ପଚାରିଲା ଭଳିଆ କଥା ହେଲା। ହଁ ଗୁରୁ, ତୋ ପାଖରେ ନା ମୋର ଗୋଟେ ଅଳି ଅଛି।
0: ଅଳି କଣ କହୁନୁ?
1: ନାଇଁ ନାଇଁ, ମୋର ଏ ସିଲେଟ ଉପରେ ତୋ ନାଁଟାକୁ ଲେଖିଦେ, ମୁଁ ସବୁବେଳେ ତାକୁ ଦେଖୁଥିବି। ତୁ ମୋତେ ନ ଦିଶିଲେ ବି ତୋ ନାଁଟା ତ ମୋତେ ଦିଶୁଥିବ ନା?
0: କୋଉ ନାଁଟା ଲେଖିବି? ଗୁରୁ ବୋଲି ଲେଖିବି ନା ଅସଲ ନାଁଟା ଲେଖିବି?
1: ତା ତଳକୁ ମୋ ନାଁଟା ବି ଲେଖିଦବୁ ଗୁରୁ, ଶକୁନ୍ତଳା। ନାଇଁ ନାଇଁ, ସକୁଲି।
0: ନେଇଯା ମୋ ସ୍ମୃତି, ତୋ ବାହାଘରେ କିଛି ଯଦି ଦେଇ ନ ପାରିବି ତେବେ ୟାକୁ ହିଁ ମୋର ଉପହାର ଭାବିବୁ। ହେଲେ ସକୁଲି, ତୁ ଶାଶୁ ଘରକୁ ଚାଲିଗଲେ ନା ମତେ କେମିତି କେମିତି ଲାଗିବ ଲୋ?
1: ସତରେ
2: ଗୁରୁ, ତୋ ପାଠଶାଳାକୁ ଆସି ଆମେ ଭୁଲ କରିନୁ ତ ଗୁରୁ?
3: ଗୁରୁଦେବ ଖୁବ ତନ୍ମୟ ହେଇ ପଢ଼ଉଥିଲେ ବାବୁ। କିଲୋ ସକୁଲି, ପହିଲି ଘଣ୍ଟା ବାଜିଲାଣି ନା ନାଇଁ ମ
0: ବାବୁ? ଆରେ ତମମାନେ କେତେବେଳେ?
2: ଏଇ ଲାଗି ଆସିଲି ମ। ଇଏ ତୋ ପାଠଶାଳାର ଚାରିଟା ମନେବି ପରା।
3: ଗାଡି କୋଉଠି ପହଞ୍ଚିଲା ମ ସକୁଲି? ଖୁବ ବେଗରେ ଚାଲୁଛି ତ?
2: ନାଇଁ ବେବିଲି, ଗୁରୁ ପରା ଏ ଗାଡିର ଡ୍ରାଇଭର। ଗାଡି ଧିମେଇ ଧିମେଇ ଧିମେଇ ଗତି କରିବ। ଆଚ୍ଛା କହିଲେ ଗୁରୁଦେବ, ଏ ସକୁଲି କଣ ସତରେ କିଛି ପାଠ ସାଠ ପଢୁଛି ନା ତା ହୃଦୟ ସିଲେଟରେ ପ୍ରେମର ଅକ୍ଷର ମଡଉଛି?
0: ଆଜି କଣ ପୁରା ନାକ ଯାଇ ତେଣି ଦେଇ ଆସୁଛୁ ନା କଣ? ଦେବି ଯେ ଗୋଟେ ଥାପଡ଼।
2: ତୁ ଥାପଡ଼ ମାରକି ମୁଣ୍ଡକୁ ଫଟା। ହେଲେ ସକୁଲି ମନର କଷ୍ଟ ଦେଇ ତାହା କଲିଜାକୁ ଖଣ୍ଡ ଖଣ୍ଡ କରିବୁନୁ?
0: କଣ ତୁ କହିବାକୁ ଚାହୁଁଛୁ?
2: ବାଜି ମାରି କହୁଛି ଗୁରୁ, ସକୁଲି ତତେ ଦିନ ରାତି ଜୁରି ହଉଛି। ଆଚ୍ଛା ସକୁଲି, ଗୁରୁକୁ ତୁ କଣ ବୋଲି ମାନୁ କହିଲୁ?
1: କାଇଁ କିଛି ନୁହେଁ ତ।
2: ଦେଖିଲୁ ଦେଖିଲୁ ତ ଗୁରୁ, ସକୁଲି ତତେ କିଛି ବେଳେ ମାନେ ନା। ତାହେଲେ କଣ ପାଇଁ ଏତେ ଲାଜ ସକୁଲି?
0: ଏମିତି ହେଇ ନ ପାରେ, ସେଇ କଥା ତାକୁ ବୁଝେଇ ଦେଇ ଯାଅ।
3: ଏ ବାବୁ, ଆମର ଏଠୁ ଚଞ୍ଚଳ ଲାଇନ କ୍ଲିୟର କର, ଚାଲ ଯିବା।
2: ହଉ ଗୁରୁ, ଆମର ଦଣ୍ଡବତ ଆଉ ଅଭିନନ୍ଦନ, ଆମେ ଆସୁଛୁ।
3: ଆସୁଛି ଲୋ ସକୁଲି, ଆସୁଛି।
0: ମରିଚିକା ପଛରେ ଧାଇ ଭାଇ ସାର ହବ।
1: ମରିଚିକା ପୁଣି କଣ ଗୁରୁ?
0: ତାର ଅନ୍ୟ ନାଁ ହଉଛି ବୃଥା ଆଶା। ଦୂରରେ ଦେଖାଯାଉଥିବା ପାଣି ଶୋଷ ମେଣ୍ଟେଇବାକୁ ହରିଣ ତା ପାଖକୁ ଦୌଡ଼ିଯାଏ। ସେ ଯେତିକି ଯେତିକି ଆଗକୁ ଧାଉଁଥାଏ, ପାଣି ସେତିକି ସେତିକି ଦୂରରେ ଦେଖାଦିଏ। ଶୋଷ ତ ମରେ ନାହିଁ, ଶେଷକୁ ହରିଣ ବିଚରା ମରେ।
1: ସେ ପାଣି ଦୂରକୁ ଦୂରକୁ ଯାଏ କାହିଁକି?
0: ବୁଝିଲୁ ଝିଅ, ୟାକୁ ହିଁ କହନ୍ତି ଜୀବନ। ମନ ଚାହୁଁଥିବା ଜିନିଷ ଏମିତି ଦୂରକୁ ଦୂରକୁ ଚାଲିଯାଏ।
1: ମୁଁ କଥା ଦଉଛି ଗୁରୁ, ମୋର ଶେଷ ନିଶ୍ୱାସ ଚାଲୁଥିବା ଯାକେ ମୁଁ ତ ପଛେ ପଛେ ଭରା ପାଣି ମାଠିଆ ଧରି ଧାଇଁବି।
0: ସେ ବାଜେ କଥା ବନ୍ଦ କର, ବରଂ ନିଜ ବିଷୟରେ ଚିନ୍ତା କର, ମଙ୍ଗଳ ହବ।
1: ତୁ ସତରେ କଣ ମୋର ମଙ୍ଗଳ ଚାହୁଁ? ତୋ ଛାତି ଉପରେ ଯଦି ଟିକେ ମଥା ରଖିପାରନ୍ତି ମୋ ହୃଦୟକୁ ଶାନ୍ତି ମିଳନ୍ତା, ଆଉ ସେଇଥିରେ ମୋର ମଙ୍ଗଳ ହୁଅନ୍ତା ଗୁରୁ।
0: ନା, ଏହା ହେଇ ନ ପାରେ, ମୋ କଥା ମାନ। ତୁ ଯୁବତୀ, ତୋ ଦେହରେ ଜଳୁଥିବା ନିଆଁକୁ ଯଦି ନ ଲିଭେଇବୁ ତେବେ ଜୋରରେ ଜୋରରେ ହୁତୁ ହୁତୁ ହେଇ ଜଳିବ।
1: ଭଲ ହବ, ତୁ ଯାଇ ଦମକଳ ବାଲାଙ୍କୁ ଡାକି ଆଣିବୁ। ଟନ୍ ଟନ୍ ଟନ୍।

0: ଛାଡ଼, ସାନ୍ତୁ ଝିଅ ବିଷୟରେ କ'ଣ କଲୁ?
1: ହଁ, ସିଏ ଗୋଟେ ବଡ଼ ସମସ୍ୟା। ମୋ ମୁଣ୍ଡକୁ ଗୋଟାଏ ବୁଦ୍ଧି ଜୁଟିଛି। ତୁ ଇଚ୍ଛା କଲେ ସେ ସମସ୍ୟା ଦୂର ହେଇଯାଆନ୍ତା।
0: ମୁଁ କେମିତି?
1: ସାନ୍ତୁ ଝିଅକୁ ତୁ ବାହାହେଲେ କେମିତି ହୁଅନ୍ତା? ତୋର ଆଉ ବାବୁର ବାହାଘର ଦେଖି ମୁଁ ଫାଶି କାଠରେ ଝୁଲିବାକୁ ପ୍ରସ୍ତୁତ ଅଛି। ମାଷ୍ଟର କ'ଣ କହୁଛୁ? ମାଷ୍ଟର
2: ନା ଗୁରୁ, ତୁ ସମସ୍ତଙ୍କ ମଙ୍ଗଳ ଚିନ୍ତା କରୁଛୁ, ନିଜ ଜୀବନ ପାଇଁ ବି ଟିକେ ଚିନ୍ତା କର।
1: ମୋ ଜୀବନ, ମୁଁ କ'ଣ ଆଉ ବଞ୍ଚିଛି ବାବୁ? ମୁଁ ମୋ ନିଜ ଶବକୁ ପରିଷ୍କାର ଦେଖିପାରୁଛି। ପୁଣି ଦେଖୁଛି ସଖୁଲି ନାଁରେ ଝିଅଟିଏ ତା ଉପରେ ଫୁଲମାଳଟିଏ ରଖିଦେଇ ଚାଲିଯାଇଛି। ମୋ ହୃଦୟ କହି ଉଠିଲା, ରେ ନିର୍ବୋଧ ଫୁଲ, ମୋ ଉପରେ ଶୋଭା ନ ପାଇ ସେଇ ଦୁନିଆକୁ ଯା ଯୋଉଠି ତୋ ଜୀବନ ସାର୍ଥକ ହବ।
2: ଗୁରୁ ତୁ ଯଦି ଏମିତି ସାହସ ହରେଇବୁ ନା, ଆମେ ତ ଡରିଯିବୁ, ଆମେ ହାରିଯିବୁ ଗୁରୁ।
1: ନା ରେ ନା, ମୁଁ ସାହସ ହରେଇନି। ଜୀବନର ଜୁଆ ଖେଳ ଆରମ୍ଭ କରିବାକୁ ଯାଉଛି, ଜିତିବାର ଆଶା ଅଛି। ମାଷ୍ଟର ମୁଁ ତତେ ଆଜି ଯାଏ କିଛି ମାଗିନି ରେ, ମୋ କଥା ରଖି ସାନ୍ତୁର ଝିଅକୁ ବାହାଇ ପଡ଼।
0: ନା ଗୁରୁ ନା, ସେ ଦାୟିତ୍ୱ ମୋ ଉପରେ ତୁ ଲଦି ଦିଏ ନା, ମୁଁ ଏସବୁ ବାହାଘର ବୋଝ ସମ୍ଭାଳି ପାରିବିନି।
1: ନିଜ ସାଙ୍ଗ ପାଇଁ ତୁ ଏତିକି କରିପାରିବୁ?
0: ନା ଗୁରୁ ନା, ଶଙ୍କର ଯାହାର ସର୍ବନାଶ କରିସାରିଛି ତାକୁ ମୁଁ କଦାପି ଗ୍ରହଣ କରିପାରିବିନି।
1: କାହାକୁ ଏ କଥା ତୁ କହୁଛୁ? ଥରେ ଭାବିଛୁ ମାଷ୍ଟର?
0: ହଁ ହଁ ଗୁରୁ ସାଥିରେ, ଜଣେ ବିଶ୍ୱାସୀ ମଣିଷ ସାଥିରେ।
1: ନା, ତୋର ବନ୍ଧୁତାରେ ଫରକ ଆସିଯାଇଛି ମାଷ୍ଟର।
0: ଗୁରୁ ତୋ ପାଇଁ ମୁଁ ଜୀବନ ଦେଇଦେବି, ହେଲେ ଏ କାମ ଏସବୁ କାମ ମୋ ଦେହ ହେଇପାରିବନି।
1: ମାଷ୍ଟର ମାଷ୍ଟର, ମୁଁ ତତେ ମାରିଲି, ତୋ ଉପରକୁ ହାତ ଉଠେଇଲି, ଠିକ ମତେ ଦେଖ, ମତେ କ୍ଷମା କରିଦେବୁ ମାଷ୍ଟର, କ୍ଷମା କରିଦେବୁ। ସତରେ ସତରେ ମୁଁ ତୋର ସାଙ୍ଗ ହବାକୁ ଯୋଗ୍ୟ ନୁହଁ ରେ ମାଷ୍ଟର।
0: ଗୁରୁ ଯଦି ନ ରାଗିବୁ ଗୋଟାଏ କଥା ପଚାରିବି ଗୁରୁ।
1: ପଚାର।
0: ଶାନ୍ତୁର ଝିଅକୁ ତୁ ବାହାରି ପଡ଼ୁନୁ?
1: ଅସମ୍ଭବ।
0: କାହିଁକି କାହିଁକି ଅସମ୍ଭବ, କ'ଣ ପାଇଁ?
1: ମୁଁ ଶେଷ ହେଇଯାଇଛି ରେ ମାଷ୍ଟର, ମୁଁ ଶେଷ ହେଇଯାଇଛି। ମୋ ବିବାହ ବୟସ କେବେଠୁ ପାର ହେଇଯାଇଛି।
0: ନା, ତୁ ନିଶ୍ଚୟ କିଛି କଥା ଲୁଚଉଛୁ, ସତ କହ। ମୁଁ ତୋ ଲାଗି ପ୍ରାଣବଳି ଦେବାକୁ ପ୍ରସ୍ତୁତ ଅଛି ଗୁରୁ।
1: ମାଷ୍ଟର, ଏଭଳି ଅନେକ ଦୁଃଖ ଅଛି ଯାହାକୁ କେବଳ ନିଚର କରି ରଖାଯାଇପାରେ, ହେଲେ ଅନ୍ୟକୁ କୁହାଯାଇପାରେ ନା। ଖାସ୍ ସେହି ଦୁଃଖକୁ ବହନ କରି ମୁଁ ଏପର୍ଯ୍ୟନ୍ତ ବଞ୍ଚିଛି ମାଷ୍ଟର, ମୁଁ ଏପର୍ଯ୍ୟନ୍ତ ବଞ୍ଚିଛି।
0: ତୋ ମନରେ ମୁଁ କଷ୍ଟ ଦେଲି, ମୋତେ କ୍ଷମା କରିଦେ ଗୁରୁ, କ୍ଷମା କରିଦେ।
1: କିଛି ଯାଏ ଆସେ ନାହିଁ ରେ ମାଷ୍ଟର, କିଛି ଯାଏ ଆସିନି। ହଉ, ତୁ ଏବେ ମତେ ଟିକେ ଏକୁଟିଆ ରହିବାକୁ ଦେ, ଯା। ବାବୁ ତୁ ବି ଯା, ମୁଁ ଟିକେ ଏକୁଟିଆ ରହିବାକୁ ଚାହେଁ।
2: ହଉ
1: ଯା,
2: ହଉ ଯାହା ତୋର ଇଚ୍ଛା, ଚାଲ ମାଷ୍ଟର।
0: ହଁ ଚାଲ।

0: କରିବି? ସନ୍ତୁକ କଥା ଦେଇଥିଲି, ତା ଝିଅଟା ବାହା ହେଇପାରିଲାନି।
1: ଏମିତି ଗୁଣୁ ଗୁଣୁ ହେଇ କଣ କହୁଛୁ?
0: ପ୍ରାର୍ଥନା କରୁଛି।
1: କାହାର?
0: ବୀର ହନୁମାନଙ୍କର। ତୁ ଏଠି କାହିଁକି ଆସିଲୁ? ମତେ ପୋଲିସ ଖୋଜୁଛି, ଯେକୌଣସି ମୁହୂର୍ତ୍ତରେ ବାନ୍ଧି ନେଇଯିବ। ତୁ ଯା ଏଠୁ।
1: ନାଇଁ, ମୁଁ ତା ପାଖରେ ଗୋଟେ ଅଳି କରିବାକୁ ଆସିଛି। କହ, ମତେ ନିରାଶ କରିବୁନି।
0: ଶୀଘ୍ର କହ, କଣ କହିବୁ?
1: ଗୁରୁ,

0: ମୁଁ ଏଭଳି ଜଣେ ପୁରୁଷ ଯିଏ ଫୁଲକୁ କେବଳ ଦେଖିପାରେ ହେଲେ ଛୁଇଁପାରେ ନା। ଅନେକ ଆଗରୁ ମୋର ମରଣ ହେଇସାରିଛି। ମୁଁ ଏକ ଛାଉଁଳା ଗଛ।
1: ତୋ କଥା ତ ମୁଁ କିଛି ବୁଝିପାରୁନି।
0: ସକୁଲିଲୋ, ମୁଁ ମୋର ପୌରୁଷ ହରେଇ ବସିଛି।
1: କଣ କହିଲୁ?
0: ମୁଁ ତତେ ମା ହବାର ଗୌରବ ଦେଇପାରିବିନି। ମୁଁ ତୋ କଳକୁ ପୂର୍ଣ୍ଣ କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ। ସକୁଲି, ସମ୍ପୂର୍ଣ୍ଣ ଅକ୍ଷମ। ଯା ଯା, ତୁ ଏଠୁ ଚାଲିଯା। ସକୁଲି, ତୁ ଏଠୁ ଯା।
1: ହଉ, ଯାଉଛି ଯାଉଛି। ସେ ଲୋଟ ଉପରେ ଲେଖିବି ଗ ମ ଭ ନ ଗରେ ଗୁରୁ ନା ଗରେ ଗଣେଶ ବି ତ ହବ ମରେ ମକା ଭରେ ଭଜନ ରେ ନଳ। ତୁ ଦେଖିବୁ ଗୁରୁ, ମୁଁ ବହୁତ ଲେଖାପଢ଼ି କରି କଲେଜ ଯିବି, ଧଳା ପୋଷାକ ପିନ୍ଧିବି। ଯାଉଛି, ଦେଖିବୁ। ଆର ଥରକୁ ଆସିଲା ବେଳକୁ ନା ସିଲଟରେ ଗ ଭ ନ ସବୁ ଲେଖିକି ଆଣିଥିବି, ଦେଖିବୁ।
0: ସତ କହୁଛୁ? ଆଣିବୁ।
1: ହଁ, ଭଲ ଝିଅଙ୍କ ପରି କଥା କହିବାର ଢଙ୍ଗ ବି ଶିଖି ଆସିଥିବି।
0: ମତେ ପରିହାସ କରୁଛୁ ନୁହଁ?
1: ଯାଇ ମୋ ଗୁରୁ, ମୁଁ ନା ମୁଁ ଆଜି ମୋ ନିଜର ଭାଗ୍ୟ କଥା ଭାବି ହସୁଛି। ଜୀବନରେ ଗୋଟେ ବଡ଼ ସଉଦା କରିଦେଇଥିଲି ଯେ, ହେଲେ ଗୁରୁ ତୁ ହାରିଗଲୁ ଆଉ ମୁଁ ବି ହାରିଗଲି। ହଉ, ପାଠ ଲେଖିବି ଯାଉଛି। ଘରେ ଗୁରୁ ଘରେ ଗୁରୁ ଘରେ ଗୁରୁ ଘରେ ଗୁରୁ
0: ସକୁଲି ସକୁଲି।
1: ହୁଁ।

0: କହ ମାଷ୍ଟର, ଗୁରୁ କୋଉଠି ଅଛି?
1: ମୁଁ ଜାଣିନି,
0: ଭଲରେ ଭଲରେ କହିଦେ, ନହେଲେ ଧୂଲେଇ କରିଦେବି।
1: ସେଇଟା ତ ତମର ଅଭ୍ୟାସ ଇନ୍ସପେକ୍ଟର।
0: ଆରେ ମୁଁ ତ ଭଲ ପାଇଁ କହୁଛି, ଗୁରୁ କୋଉଠି ଅଛି କହିଦେ।
1: କହିଦେବି, ବୁଝିଲି ଇନ୍ସପେକ୍ଟର, ମୁଁ ଯଦି ତୋ ପରି ବେଇମାନି କରିଥାନ୍ତି ନା, ଆଜି ମୋର କୌଣସିଥିରେ ଅଭାବ ନଥାନ୍ତା। ତୁ ମୋ ଚମଡ଼ା ଉତାରି ସେଥିରେ ଲୁଣ ଛାଟିଦେଲେ ବି ମୋ ମୁହଁରୁ କଥା ଆଦାୟ କରିପାରିବୁନି, ବୁଝିଲୁ ଇନ୍ସପେକ୍ଟର।
0: ଗୁରୁ କଣ ପାଇଁ ଶଙ୍କରକୁ ମର୍ଡର କଲା?
1: ଗୁରୁ ମର୍ଡର କଲା? ମିଛ ମିଛ, ମର୍ଡର କରିଛି ମୁଁ।
0: ଆରେ ମିଛ କଥା କହ ନାଇଁ କହୁଛି।
1: ତାହେଲେ ନିଜେ ଯାଇ ତଳାଶ କରୁନୁ।
0: ବସ୍ତିବାଲା କେହି ପାଟି ଖୋଲୁ ନାହାନ୍ତି, ହେଲେ ଆଇନକୁ ଫାଙ୍କି କେତେ ଦିନ ସତ କଥାକୁ ତମେ ସବୁ ଲୁଚେଇବ?
1: ଆଇନ ଦିନ ଦ୍ୱିପହରେ ଗରିବ ଶାନ୍ତୁ ଝିଅର ଇଜ୍ଜତ ଲୁଟ ହଉଥିଲା ବେଳେ କୋଉଠି ଥିଲା ତମ ଆଇନ?
2: ସାବାସ ସାବାସ ମାଷ୍ଟର। ନମସ୍କାର ଇନ୍ସପେକ୍ଟର ସାହେବ।
0: କେବେ ତୁ
2: ଆଇନ ରକ୍ଷା ଲାଗି ମୁଁ ସେବା କରିବାକୁ ଆସିଛି।
0: ସେବା ପଚାରୁଛୁ ପୁରା, ତୁ କିଏ?
2: ଏ ବନ୍ଧାକୁ ସମସ୍ତେ ଚମନ ବୋଲି ଡାକନ୍ତି।
1: ଆବେ ହରମ ଜାଦା, କିଛି ଯଦି କହୁଛୁ ନା ତ ନକ୍ସମ ପଚାରିବେ।
2: ଯା ଯା ଯା ଯା, ମୁଁ ବି ମାଧୁତ ପିଜି।
0: କିରେ ଏଠି କଣ କଜିଆ କରୁଛ? କଣ କହ, କଣ ପାଇଁ ଆସୁଛୁ?
2: ଗୁରୁର ଖବର ମୁଁ ଜାଣିଛି। ହଉ
1: ପୁଣି ଥରେ କହୁଛି, ଚମନ ଗୁରୁର ଗଳା କାଟ ନାହିଁ, ପାଠୁ
2: ପଳେଇଯିବି, ମୁଁ ପଳେଇଯିବି ଏଠୁ। ମୁଁ ଶଙ୍କର ହତ୍ୟାରେ ପ୍ରତିଶୋଧ ନେବାକୁ ଆସିଛି।
1: ମହାରାଣ ଚମନ, ତୁ ଏଠୁ ଚାଲିଯା।
2: ମା, ଯୋଉଦିନ ଶଙ୍କର ସେଠି ମରିଗଲା ସେଇଦିନ ଜାଣି ମୋ ମା ବାପା ସମସ୍ତେ ମରିଗଲେ। ଗୁରୁ ଯେମିତି ତୋ ବାପା ଭଳି, ଶଙ୍କର ସେମିତି ମୋ ବାପା ଭଳି। ତା ଉପକାର ସୁଝିବା ପାଇଁ ଆଜି ଟାଇମ୍ ଆସିଛି। ହଜୁର, ଆଜି ରାତିରେ ବାଗିନ ଭାଙ୍ଗିବା ପାଇଁ ଗୁରୁ ୟାର୍ଡକୁ ଯିବ, ସେଥିପାଇଁ ତାକୁ ଧରନ୍ତୁ।
0: ଥ୍ୟାଙ୍କ ୟୁ ଚମନ। ହାବିଲଦାର, ଏ ଚମନକୁ ନେଇ ହାଜତ ଭିତରେ ପୁରେଇ ଦେ।
2: ଭାଇ ଶଳା କୁକୁର, ସାକ୍ଷୀକୁ ନେଇ ହାଜତରେ ପୁରଉଛୁ?
0: ଆବେ ଚାଲ ଚାଲ ବେ।
1: ହଉ, ତୁ ଖାଲି ହାଜତରୁ ପଦାକୁ ଆରେ ଚମନ, ତତେ ଯଦି ମୁଁ ଫାଡ଼ି ନ ଦେଇଛି ମୁଁ ମାଷ୍ଟର ନୁହେଁ।
3: ଆରେ ବାବୁ, ମାଷ୍ଟରକୁ ତ ପୁଲିସ ଧରିନେଲା, ତୋ ମନ କଣ କହୁଛି?
4: ବାଜି ମାରି କହୁଛି ଗୁରୁ, ମାଷ୍ଟର ନଥିଲେ ବି ଆମେ ଆଜି ଲବଙ୍ଗ ବାଗିନ ଜରୁର ଭାଙ୍ଗିବା। ଆଉ ବସ୍ତାଏ ମିଳିଗଲା ନା, କାହିଁରେ କଣ।
3: ମୁଁ ଭାବିଛି ତୋ ବାହାଘରରେ ସମସ୍ତଙ୍କୁ ଲବଙ୍ଗ ଦିଆ ପାନ ଖୁଇବି।

0: ହେଲେ ମୁଁ କହି ରଖୁଛି ଗୁରୁ, ମୋ ବାହାଘରରେ ଆମର ଗୋଟେ ଗ୍ରୁପ ଫଟୋ ଉଠା ହବ, ସେଥିରେ ତୁ ମୁଁ ସକୁଲି ବେବିଲି ସମସ୍ତେ ରହିବୁ। ହେଲେ ଗୁରୁ, ସେଥିରେ ମାଷ୍ଟର ତ ରହିପାରିବନି।
1: ବାବୁ, ଏ ବାବୁ,
0: ହଁ,
1: ଆରେ ସେ ହାବିଲଦାରଟା ତେଣିକି ଗଲାଣି, ଏଥର କାମରେ ଲାଗିଯା।
0: ହଉ ହଉ ଗୁରୁ।
1: ହଁ ସେ ବସ୍ତାଟା, ହଁ ହଁ, ସେଇ ଗୋଟାକ ଲବଙ୍ଗ ବସ୍ତା, ହଁ ହଁ, ସେଇ ଗୋଟାକ, ହଁ, ଜୋର ଲଗା,
0: ଗୁରୁ, ପୁଲିସ ଆସିଗଲା, ତୁ ପଳେଇ ଯା ଗୁରୁ, ତୁ ପଳେଇ ଯା, ତୁ ଜଲ୍ଦି ପଳେଇ ଯା ଗୁରୁ, ତା ହାତରେ ବନ୍ଧୁକ ଅଛି ଗୁରୁ, ତୁ ଜଲ୍ଦି ପଳେଇ ଯା ଏଠୁ। ନାଇଁ ନାଇଁ ଗୁରୁ, ନାଇଁ
1: ବାବୁ,
0: ହଁ
1: ବାବୁ, ମୋଠି ଗୁଳି ବାଜିଛି ରେ।
0: ନାଇଁ ନାଇଁ ଗୁରୁ,
1: ଗୁଳି ବାଜିଛି,
0: ନାଇଁ,
1: ତୁ ପଳେଇ ଯା,
0: ନାଇଁ
1: ଯା ବାବୁ, ତୁ ଯା।
0: ନାଇଁ ଗୁରୁ, ନାଇଁ, ତୁ କଣ କହିଲୁ ଗୁରୁ, ତତେ ମୁଁ ଏମିତି ଅବସ୍ଥାରେ ଛାଡ଼ିଦେଇ ପଳେଇବି, ଅସମ୍ଭବ ଗୁରୁ, ଅସମ୍ଭବ।
1: ତତେ ମୋ ରାଣ ବାବୁ, ତୁ ପଳେଇ ଯା ବାବୁ, ତୁ ଜଲ୍ଦି ପଳେଇ ଯା, ଆଜି ମୁଁ ବାଜି ଲଗେଇ କହୁଛି।
0: ନାଇଁ ନାଇଁ
1: ବାବୁ ରେ, ମୁଁ ତୋ ବାହାଘର ଗ୍ରୁପ ଫଟୋରେ ନଥିବି।
0: ନାଇଁ ଗୁରୁ, ନାଇଁ, ତୁ ଏମିତିକା ବାଜି ତୁ ଲଗା ନାହିଁ ଗୁରୁ, ଏମିତିକା ବାଜି ଲଗା ନାହିଁ,
1: ମୁଁ ଆଉ ବଞ୍ଚିବି ନାହିଁ ବାବୁ, ବଞ୍ଚିବିନି।
0: ମୁଁ ଆଜି ପ୍ରଥମ ଥର ପାଇଁ ବାଜି ହାରିଗଲି ଗୁରୁ, ବାଜି ହାରିଗଲି।
1: ହଉ, ଥରକ ପାଇଁ ତ ତତେ ହରେଇ ପାରିଲି ବାବୁ, ବାସ ବାସ, ମୁଁ ଏଥର ହସି ହସି ମରିବି। ବିଦାୟ ସାଙ୍ଗ।
0: ନା ଗୁରୁ, ନା ଗୁରୁ, ମୋର ନା ଗୁରୁ, ନା ନା।

ଶୁଣୁଥିଲେ ନାଟକ ଗୁରୁ। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଗୁରୁ ଧୀରାଜ ଚୌଧୁରୀ, ବାବୁ ନିରଞ୍ଜନ ପାଣ୍ଡେ, ବାକୁ ନିରଞ୍ଜନ ପାଣ୍ଡେ, ମାଷ୍ଟର ଗିରିଶ ଚନ୍ଦ୍ର ନାୟକ, ଶଙ୍କର ଦିନେଶ ଚନ୍ଦ୍ର ରାଉତ, ଚମନ ଆଲୋକ କୁମାର ମହାନ୍ତି, ସାନ୍ତୁ ଉମାକାନ୍ତ ଜୀ, ହାବିଲଦାର ନାରାୟଣ ସାମଲ, ବରପିତା ମାୟାଧର ସାହୁ, ଜ୍ୟୋତିଷ ଶାରଦା ମହାନ୍ତି, ବେବ୍ଲି କ୍ରିଷ୍ଣା ମହାନ୍ତି ଏବଂ ସକୁଲି ମିତାଲି ପାଲ। ମୂଳ ମରାଠୀ ରଚନା ରମେଶ ପାୱାର।

ମରାଠୀ ଅନୁବାଦ ମଦନ ବାଗୋରିଆ, ଓଡ଼ିଆ ଅନୁବାଦ ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନ ଗିରିଶ ଚନ୍ଦ୍ର ନାୟକ, ସହଯୋଗ କରିଥିଲେ କ୍ରିଷ୍ଣ ମହାନ୍ତି। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଶୁଣନ୍ତୁ ଚନ୍ଦନ କୁମାର ଜେନାଙ୍କ କଣ୍ଠରେ ଆଧୁନିକ ଗୀତ, ଗୀତ ରଚନା ମୀନାକ୍ଷୀ ଦେବୀ।

कर। अनुजा तारिणी मिश्र गायथिबा ओडिसी गीत प्रचार करिबो राती 8टा 30 मिनिट रे। पब्लिक स्पीक राती 9टा 30 मिनिट रे रिले करि प्रचार करिबो आकाशवाणी दिल्ली रो। राती 10टा 2 मिनिट रे सुनिबे नाटक कुहुडी रचना पृथ्वीराज पात्र प्रयोजना गौर पटनायक। पंडित हरिप्रसाद चौरासियांक परिवेशित वंशीवादन सुनिबे राती 10टा 30 मिनिट रे। ଶୁଣିଲେ ଆମର ଆଜିର କେତୋଟି କାର୍ଯ୍ୟକ୍ରମର ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଏ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଆକାଶ ଆଂଶିକ ମେଘୁଆ ରହିବା ସହିତ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ଏହି ସମୟ ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ 32 ଡିଗ୍ରୀ ଏବଂ 24 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଅଛି। ଗତ 24 ଘଣ୍ଟା ମଧ୍ୟରେ ଏହିସବୁ ଅଞ୍ଚଳରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ଥିଲା 30.2 ଡିଗ୍ରୀ ସେଲ୍ସିୟସ୍ ଏବଂ 23 ଡିଗ୍ରୀ ସେଲ୍ସିୟସ୍। ଶୁଣିଲେ ପାଣିପାଗର ସୂଚନା। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅଭୁଲା ଗୀତ।

ଅଭୁଲା ଗୀତ କାର୍ଯ୍ୟକ୍ରମରେ ଆପଣମାନେ ଶୁଣୁଥିଲେ ଆଧୁନିକ ଗୀତ। କଣ୍ଠଦାନ କରିଥିଲେ ବାଳକୃଷ୍ଣ ଦାସ, ଶ୍ୟାମମଣି ଦେବୀ ଏବଂ ବିଶ୍ୱନାଥ ରାଓ। ଶ୍ରୋତା ବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ।

0: ସମୃଦ୍ଧି ଆଣନ୍ତୁ।
1: ଇଫ୍କୋ ନେନୋ ସାରର ଚମତ୍କାରିତାରେ ପ୍ରତ୍ୟେକ ଚାଷ ଏବଂ ଚାଷୀ ସମୃଦ୍ଧ ହେବେ।
2: ଲୋକଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଛନ୍ତି ପ୍ରଭାକର ଗୁଇଁ ଏବଂ ସାଥୀ।
3: ବୋଲୋ ପ୍ରେମାନନ୍ଦ କବାର ହରି ବୋଲ। ବୋଲୋ ପ୍ରେମାନନ୍ଦ କବାର ହରି ବୋଲ।

0: ଆଜ୍ଞା ଲକ୍ଷଦେବ ମୋର କୃଷ୍ଣ ଉପାସିକ ପଣ୍ଡିତ ସମାଜ ଭଗବାନ ଦ୍ୱାରକାଧିପତି ନାରାୟଣ ଗଜକୁ ଉଦ୍ଧାର କରି ସାରିବା ପରେ ଦ୍ୱାରକା ରାଜସିଂହାସନରେ ବସିଛନ୍ତି, ସଙ୍ଗତରେ ଲକ୍ଷ୍ମୀ ଅଛନ୍ତି। ଲକ୍ଷ୍ମୀ ମା ମନରେ ବିଚାର କରିଲେ କଣ?
1: ବିଚାର କଲେ।

0: ଗଜର ଥୋର ହସ୍ତରେ ମୁଁ ବସିବା ପରେ ପ୍ରଭୁ ଗଜକୁ ଧାର କରିଲେ। ତେଣୁ ଜଗତରେ ପ୍ରଭୁ ମୋ ପାଇଁ ଆଜି ବଡ଼ପଣିଆ ଅର୍ଜନ କରିଲେ। ଏ ମନର ଅଭିଳାଷ ପୂର୍ଣ୍ଣ କରିବା ପାଇଁ ଗରୁଡ ସୁଦର୍ଶନ ଦୁଇ ଭକ୍ତଙ୍କୁ ଡାକିଲେ। ଯେତେବେଳେ ଡାକିକିରି କହିଛନ୍ତି ଗଜ କା ଯୋଗେ ଉଦ୍ଧାର ହେଲା ବୋଲି, ଏହି ସମୟରେ ପଣ୍ଡିତେ ଲକ୍ଷ୍ମୀ କଥା ଶୁଣି ଆଜି ଗରୁଡ କହୁଛି
1: କଣ କହିଲା।

0: ଗରୁଡ଼ କହିଲା, ମା, ମୁଁ ଯଦି ପୃଷ୍ଠରେ ପ୍ରଭୁଙ୍କୁ ବସେଇକିରି ନେଇନଥାନ୍ତି ଗଣ୍ଡୁକୀ ନଦୀ ପର୍ଯ୍ୟନ୍ତ, ତାହେଲେ କଣ ପ୍ରଭୁ ଗଜକୁ ଉଦ୍ଧାର କରିଥାନ୍ତେ? ତେଣୁ ଗଜ ମୋ ଯୋଗ ଉଦ୍ଧାର ହେଲା, ଜଗତରେ ପ୍ରଭୁ ଯଶ ଅର୍ଜନ କରିଲେ କେବଳ ମୋରି ପାଇଁ। ପଣ୍ଡିତ ଏହି ସମୟରେ ସୁଦର୍ଶନ ଚକ୍ର ବସିଥିଲା।
1: କଣ କହିଲା?
0: ସୁଦର୍ଶନ ବିଚାର କରିଲା, ଆଜି ବ୍ରଜ

0: ଲକ୍ଷ୍ମୀ ମାଙ୍କର କଥା ଶୁଣି ଆଜି ସୁଦର୍ଶନ ଚକ୍ର କହିଲା
1: କଣ,
0: ମୁଁ ନକ୍ରର ମସ୍ତକ କାଟିବା ପରେ ଯାଇ ଗଜ ଉଦ୍ଧାର ହେଲା। ତେଣୁ ଜଗତରେ ମୋ ପାଇଁ ପ୍ରଭୁ ଜଗତରେ ଯଶ ଅର୍ଜନ କରିଲେ। ଏ ତିନିକର ଯେତେବେଳେ ମୁଁ ପଣିଆ ମୁକାର ଶବ୍ଦ ଆସିଛି, ମନ ମଧ୍ୟରେ ଗର୍ବ ଆସିଛି। ଅନ୍ତର୍ଯ୍ୟାମୀନାଥ ବିଚାର କରିଲେ,
1: କଣ
0: ବିଚାର କଲେ, କହିଲେ ଗର୍ବ

0: ବିଚାର କଲେ ଭକ୍ତ ମାନଙ୍କର ମୁଁ ସବୁ କଥା ସହିପାରେ, କିନ୍ତୁ ମନ ମଧ୍ୟରେ ଗର୍ବ ଆସିଲେ ମୁଁ ସହିପାରେନି। ତେଣୁ ଏ କଥାକୁ ବିଚାର କରି ପ୍ରଭୁ କରିଲେ କଣ,
1: କରିଲେ
0: ଆଜି ବିନତା ସୁତ କୁହୁରାଇଣ।

0: ଭଗବାନ ଅନ୍ତର୍ଯ୍ୟାମୀ ନାରାୟଣ ଜାଣିପାରି ଗରୁଡକୁ ନିକଟକୁ ଡାକି କହିଲେ, ଗରୁଡ, ତୁମ ତିନିଙ୍କ ମଧ୍ୟରେ କଣ କିଛି ସମୟ ପରେ ଗୋଟେ କଳହ ସୃଷ୍ଟି ହେଇଥିଲା? ଗରୁଡ ହାତ ଯୋଡ଼ିକରି କହିଲା, ପ୍ରଭୁ, ଗଜକୁ ଉଦ୍ଧାର କରିଲେ ଯୋଉ ଜଗତରେ ଯଶ ଅର୍ଜନ କରିଲେ କାହା ଯୋଗେ? ଏଇଟା ଆପଣ ଟିକେ ମୀମାଂସା ଦିଅନ୍ତୁ। ଅନ୍ତର୍ଯ୍ୟାମୀ ନାଥ କହିଲେ, କଣ
1: କହିଲେ?
0: ଆଜି ଲୀଳା କୁଶଳିଆ।

ଭଗବାନ କହିଲେ କହିଲେ ଗରୁଡ଼ ୟାର ନିଷ୍ପତ୍ତି ମୁଁ ଦେଇପାରିବିନି, ଚିତ୍ରକୂଟ ତପବନରେ ରହିଛି ହନୁମାନ, ତାକୁ ଡାକିକି ଆଣିଲେ ସେ ୟାର ମୀମାଂସା କରିଦେବ। ଏକଥା ଶୁଣିବା ପରେ ପ୍ରଭୁଙ୍କ ପାଦରେ ପ୍ରଣାମ କରି ଗରୁଡ଼ ବାହାରିଲେ ଚିତ୍ରକୂଟ ତପବନ। କିନ୍ତୁ ନାରାୟଣ କହିଲେ ଗରୁଡ଼

ପ୍ରଭୁଙ୍କର ଆଜ୍ଞା ଶୁଣିଲେ ସେ ନିଶ୍ଚିତ ଆସିବ। ତେଣୁ ଚିତ୍ରକୂଟ ତପବନକୁ ଯେତେବେଳେ ଗରୁଡ଼ ଚାଲି ଯାଇଛନ୍ତି, ଏଣେ ପଣ୍ଡିତ ସୁଦର୍ଶନକୁ ଡାକି ପ୍ରଭୁ କହିଲେ କଣ? ଆଜି ସୁଦର୍ଶନକୁ ପାସେ ଡାକି ପ୍ରଭୁ।

0: ନାରାୟଣ କହିଲେ ଚକ୍ର ଏଇ ଦ୍ଵାର ଦେଶ ଜଗିକିରି ବସିଥା, ଯିଏ ଆସିବ କାହାରିକୁ ଛାଡିବୁ
1: ନାହିଁ,
0: ତେଣୁ ପ୍ରଭୁଙ୍କର ଆଜ୍ଞା ମାନି ସୁଦର୍ଶନ ଚକ୍ର ଦ୍ଵାର ଦେଶ ଜଗିକିରି ବସିଛନ୍ତି। ଏଣେ ପଣ୍ଡିତେ ଗ୍ରୀଷ୍ମ ସମୟ ହୋଇଛି, ଗରୁଡ଼ ଚିତ୍ରକୂଟ ତପବନକୁ ବାହାରିଛନ୍ତି। ଗ୍ରୀଷ୍ମ ସମୟଟା କିପରି ହୋଇଛି କବି ଦୀନକୃଷ୍ଣ ଦାସ ରସକଲ୍ଲୋଳରେ ପ୍ରମାଣ ଦେଲେ।
1: କିପରି
0: କହିଲେ, କ୍ରମେ

0: କେତେ ଜୋରରେ ଟାଣ ଖରା ହୋଇଛି ଯେ ତ ଯେତେବେଳେ ଯୁଦ୍ଧ କ୍ଷେତ୍ରରେ ଅଶ୍ୱମାନଙ୍କର ଗତି ତୀବ୍ର ଥାଏ, ପଥିକ ମାନେ ପଥରେ ଚାଲିଲା ସମୟରେ ସେହିପରି ଭାବରେ ତୀବ୍ର ଗତିରେ ଚାଲିଛନ୍ତି। ତେଣୁ ଗ୍ରୀଷ୍ମ ସମୟ ହୋଇଛି, ଗରୁଡ ଯାଇ ଚିତ୍ରକୂଟ ତପବନରେ ପହଞ୍ଚିଗଲେ। ତପବନର ସୌନ୍ଦର୍ଯ୍ୟଟା କିପରି ହୋଇଛି ଆଜି ଲେଖୁଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦିଶ ବିଳାସରେ।
1: କଣ ଲେଖିଲେ
0: କହିଲେ, ବୃହତ ଭାନୁ ଭାନୁ ଭାନୁ

0: ବୃହତ ଭାନୁ ବୋଲନ୍ତେ ଅଗ୍ନି, ବୃହତ ଭାନୁ ବୋଲନ୍ତେ ସୂର୍ଯ୍ୟ, ବୃହତ ଭାନୁ ବୋଲନ୍ତେ ରଶ୍ମି। ଏ ତିନିଟା ଯାକ ଅଗ୍ନିର ତାପ ସେ ବନସ୍ଥ ମଧ୍ୟକୁ ନାହିଁ। କାହିଁକି ନାହିଁ ନା ବୃତ ତମାଳ ମାଳତୀ ଲତା ଜହି, ଏ ବୃକ୍ଷରୁ ସେ ବୃକ୍ଷକୁ ମାଳତୀ ଜାତୀୟ ବୃକ୍ଷ ମାନେ ଲତା ଜାତୀୟ ବୃକ୍ଷ ମାନେ ଏତେ ନିଘଞ୍ଚ ଭାବରେ ଲଟେଇ ଝଟେଇ ହୋଇଛନ୍ତି ଯେ ସୂର୍ଯ୍ୟଙ୍କର ରଶ୍ମି ମଧ୍ୟ ପଡୁନାହିଁ। ଗରୁଡ ଏ ସୌନ୍ଦର୍ଯ୍ୟ ଅନୁଭବ କରି ଆଗକୁ ଯେତେବେଳେ ଯାଉଛନ୍ତି ଦେଖିଲେ କଣ
1: ଦେଖିଲେ

0: ଆଜ୍ଞା ଗରୁଡ ଦେଖୁଛନ୍ତି ସେ ବନସ୍ଥ ମଧ୍ୟରେ ବୈରିତା ଅର୍ଥ ଶତ୍ରୁତା ଭାବ ନାହିଁ। କାହିଁକି ନା ଏତେ ଆନନ୍ଦ ସ୍ଥାନ ଯିଏ ଶତ୍ରୁତା ବାୟସ କୌଶିକ ଗୋଟିଏ ଡାଳରେ ବସିଛନ୍ତି। ବାରଣ ସିଂହ ଗୋଟିଏ ସ୍ଥାନରେ ଶୟନ କରିଛନ୍ତି। ବ୍ୟାଘ୍ର କୁରଙ୍ଗୀ ଗୋଟିଏ ସ୍ଥାନରେ ନୃତ୍ୟ କରୁଛନ୍ତି। ଏଇ ଆନନ୍ଦ ଅନୁଭବ କରି ଗରୁଡ ଯେତେବେଳେ ଆଗକୁ ଯାଉଛନ୍ତି କରିଲେ କଣ
1: କରିଲେ
0: କହିଲେ ଆଣିଏ କଫ।

ଆଜ୍ଞା, ଗରୁଡ଼ ଗୋଟିଏ ଫଳଟିଏ ଆଣି ଦୁଇ ଭାଗ କରି ଚିରି ଦେଇଛନ୍ତି, ଦେଖିଲେ ଗୋଟିଏ ଫାଳରେ ରାମବର୍ଣ୍ଣ ତ ଗୋଟିଏ ଫାଳରେ ସୀତାବର୍ଣ୍ଣ। ଗରୁଡ ଆଶ୍ଚର୍ଯ୍ୟ ହେଇଗଲେ। ସେଇଠି ଆଜି କହୁଛନ୍ତି, ଧନ୍ୟ ଧନ୍ୟ ହନୁମନ୍ତ, ଆନନ୍ଦ ରମଣୀୟ ସ୍ଥାନରେ ତୁମେ ଆଶ୍ରମ ରଚନା କରିଛ। ଆଜି ତାର

ଆଜ୍ଞା, ଗରୁଡ ଗୋଟିଏ ଫଳଟିଏ ଆଣି ଦୁଇ ଭାଗ କରି ଚିରି ଦେଇଛନ୍ତି, ଦେଖିଲେ ଗୋଟିଏ ଫାଳରେ ରାମବର୍ଣ୍ଣ ତ ଗୋଟିଏ ଫାଳରେ ସୀତାବର୍ଣ୍ଣ। ଗରୁଡ ଆଶ୍ଚର୍ଯ୍ୟ ହେଇଗଲେ। ସେଇଠି ଆଜି କହୁଛନ୍ତି, ଧନ୍ୟ ଧନ୍ୟ ହନୁମନ୍ତ, ଆନନ୍ଦ ରମଣୀୟ ସ୍ଥାନରେ ତୁମେ ଆଶ୍ରମ ରଚନା କରିଛ। ଆଜି ତାର

0: ହନୁମାନ ଯାଇ ଦେଖୁଛନ୍ତି, ହନୁମାନ ବସିଛନ୍ତି, ରାମ ନାମ ଜପ କରୁଛନ୍ତି। ଗରୁଡ କହିଲେ, ଧନ୍ୟ ଧନ୍ୟ ହନୁମାନ, ତୁମର ପବିତ୍ର ସ୍ଥାନରେ ଆଶ୍ରମ ରଚନା କରିକି ରହିଛ। ଏଇ ସମୟରେ ଆଜ୍ଞା ହନୁମାନ ଯେତେବେଳେ ପ୍ରଭୁଙ୍କର ନାମ ଗାଉଛନ୍ତି, ଏଇ ସମୟରେ ଗରୁଡ ଯାଇକିରି ପହଞ୍ଚିଗଲେ। ଗରୁଡ କହିଲେ, ହନୁମାନ ପ୍ରଭୁଙ୍କର ଆଜ୍ଞା ହୋଇଛି ଦ୍ୱାରକା ଯିବା, ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରଭୁ ପଠେଇଛନ୍ତି। ହନୁମାନ ଯେତେବେଳେ ଶୁଣିଦେଲେ ପ୍ରଭୁଙ୍କର ଆଜ୍ଞା ହୋଇଛି, ସେଇଠି କହିଲେ, କଣ
1: କହିଲେ?
0: ଆଜି ହନୁମାନ କହେ ସଧିରେ ଶୁଣ।

ତୁମେ ଆଗରେ ଚାଲି ଚାଲି ଆକାଶ ମାର୍ଗରେ ଉଡି ଉଡି ଚାଲିଯାଅ, ତୁମର ପକ୍ଷ ରହିଛି, ତୁମେ ଆକାଶରେ ଉଡିକିରି ଚାଲିଯିବ। ମୁଁ ପାଦରେ ଚାଲି ଯାଉଛି, ମୋର ଟିକେ ବିଳମ୍ବ ହବ, ପ୍ରଭୁଙ୍କୁ କହିବ ହନୁମାନ ଆସୁଛି। ଏଇ ସମୟରେ ଗରୁଡ କହିଲା, ହନୁମାନ ପ୍ରଭୁଙ୍କର ଆଜ୍ଞା ହୋଇଛି, ମୁଁ ତୁମକୁ ସଙ୍ଗରେ ନେଇଯିବି। ହନୁମାନ କହିଲେ, ଗରୁଡ ତୁ ମୋ ପାଇଁ ଏତେ ପରିଶ୍ରମ କରିବୁ କିଆଁ, ସହଜେ ତୁ ମୋତେ ନେଇପାରିବୁ ନାହିଁ। ଏଇ ସମୟରେ ଆଜ୍ଞା ଗରୁଡ ହସିଦେଲେ, ଗରୁଡ ହସିକିରି କହୁଛନ୍ତି, ଆରେ ଯେଉଁ

0: ଗରୁଡ଼ ହସି ହସି କହିଲାରେ ଯୋଉ ପ୍ରଭୁ ପୃଥିବୀକି ଧାରଣ କରିଥିଲେ ବରାହ ଅବତାରରେ, ସେଇ ପ୍ରଭୁଙ୍କୁ ମୁଁ ପୃଷ୍ଠରେ ଧରି ଜଗତ ସାରା ଭ୍ରମଣ କରୁଛି। ସାମାନ୍ୟ ଗୋଟେ ବାନର କେତେ ଓଜନ ହବୁ ଯେ କହୁଛୁ ମତେ ନେଇପାରିବୁନି। ଏକଥାକୁ କହି ଗରୁଡ଼ କରିଲା କଣ,
1: କରିଲା
0: ଆଜି କହି ପକ୍ଷୀ ରାଜ।

ଗରୁଡ଼ ପୃଷ୍ଠରେ ଯେତେବେଳେ ହନୁମାନ ବସି ପଡିଲେ ଗରୁଡ ଭୂମିରୁ ଆଉ ଉଠିଲାନି, କହିଲା ହନୁମାନ ଶୀଘ୍ର ମୋ ପୃଷ୍ଠ ଉପରୁ ଓହ୍ଲେଇ ପଡ ନହେଲେ ମୋ ପ୍ରାଣ ଛାଡିଯିବ। ତେଣୁ ହନୁମାନ ଓହ୍ଲେଇ ପଡିଲେ, ବିଶ୍ୱରୂପ ତ ଧରିଛନ୍ତି ହନୁମାନ, କରିଲେ କଣ? ଆଜି ବୋଲେ ହନୁମାନ, ଆସ ମୂର୍ଖ ପୁଣ ବସ ମୋହର ପୃଷ୍ଠରେ।

ସିଂହାସନ ଗରୁଡକୁ ଯେତେବେଳେ ଧରି ସାଉଁଟି ଆଣି ବାମ କକ୍ଷରେ ଧାରଣ କରି ଆକାଶ ମାର୍ଗରେ ଉଡି ଉଡି ଚାଲିଲେ ହନୁମାନ, ଯାଇକିରି ପହଞ୍ଚିଲେ ଦ୍ୱାରକାର ଦ୍ୱାରଦେଶରେ। ଦ୍ୱାରଦେଶରେ ଯେତେବେଳେ ପ୍ରବେଶ ହୋଇଯାଇଛନ୍ତି, ଏଣେ ସୁଦର୍ଶନ ଚକ୍ର ଜଗି ବସିଛି ଦ୍ୱାର, ଆଦେଶ ଅଛି ପ୍ରଭୁଙ୍କର କାହାରିକୁ ଭିତରକୁ ଛାଡିବନି। ତେଣୁ ହନୁମାନ କହିଲେ ମୁଁ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଯିବି, ମୋତେ ଦ୍ୱାର ଛାଡ଼। ସୁଦର୍ଶନ କହିଲେ ନା ପ୍ରଭୁଙ୍କର ଆଜ୍ଞା ନାହିଁ, ମୁଁ କେବେ ହେଲେ ଦ୍ୱାରକୁ ଛାଡ଼ିବିନି। ଏକଥା କହି କରିଲା କଣ ଆଜି।

ଦର୍ଶନ ଚକ୍ର ଯେତେବେଳେ ଘୁରିଛନ୍ତି, ହନୁମାନ ଜବରଦସ୍ତ ଯେତେବେଳେ ପ୍ରବେଶ କରିଯାଇଛନ୍ତି, ବଜରଙ୍ଗ ତ ହନୁମାନଙ୍କର ବଜରଙ୍ଗ ବାଜିକିରି ସୁଦର୍ଶନ ଚକ୍ର ବକ୍ର ହେଇଗଲା। ତେଣୁ ଦକ୍ଷ କକ୍ଷରେ ସୁଦର୍ଶନ ଚକ୍ରକୁ ଯାକି ହନୁମାନ ଚାଲିଲେ ଦ୍ୱାରକାର ଭିତରକୁ। ଯେତେବେଳେ ଯାଉଛନ୍ତି ଅନ୍ତର୍ଯ୍ୟାମୀ ନାରାୟଣ ଜାଣିପାରିଲେ ଆଜି ଦୁଇ ବୀରଙ୍କୁ କାଖରେ ଧରି ଆସିଛି ହନୁମାନ ଦର୍ଶନ କରିବା ପାଇଁ। ତେଣୁ ଏଇ ସମୟରେ ମୁଁ ଯଦି ରଘୁନାଥ ରୂପ ନ ହେବି ତାହେଲେ ମାରୁତି ମତେ ବିଶ୍ୱାସ କରିବନି। ତେଣୁ ପ୍ରଭୁ କରିଲେ କଣ,

ପ୍ରଭୁ ଯେତେବେଳେ କାଣ୍ଡ କୋଦଣ୍ଡ ଧରି ରଘୁନାଥ ରୂପକୁ ଧରି ବସିଛନ୍ତି, ଏହି ସମୟରେ ଲକ୍ଷ୍ମୀଙ୍କୁ କହିଲେ, ଲକ୍ଷ୍ମୀ ତୁମେ ସୀତା ରୂପ ଯଦି ନ ହବ ତାହେଲେ ମାରୁତି କେବେ ହେଲେ ତୁମକୁ ବିଶ୍ୱାସ କରିବ। ମାତା ଲକ୍ଷ୍ମୀ ହାତକୁ ଯୋଡ଼ି ଦେଲେ, କହିଲେ, ପ୍ରଭୁ ଆଉ କେବେ ହେଲେ ମୋତେ ସୀତା ହବା ପାଇଁ କୁହନ୍ତୁ ନାହିଁ। ତ୍ରେତୟା ଯୁଗରେ ମୁଁ ଯେତେ କଷ୍ଟ ଅନୁଭବ କରିଛି, ମୋତେ ଆଉ ସୀତା ହବା ପାଇଁ କୁହନ୍ତୁ ନାହିଁ। ପ୍ରଭୁ ରଘୁନାଥ କହିଲେ, ଲକ୍ଷ୍ମୀ ଯଦି ସୀତା ନ ହବ ତାହେଲେ ମାରୁତି ତୁମକୁ ବିଶ୍ୱାସ କରିବନି, ତାପରେ ଯାହା ଘଟଣା ଘଟିବ ମୋତେ ଆଉ ଦୋଷ ଦେବନି। ତେଣୁ ଲକ୍ଷ୍ମୀ ବସିଛନ୍ତି, ପ୍ରଭୁ ରଘୁନାଥ ରୂପରେ ବସିଛନ୍ତି। ଏହି ସମୟରେ ହନୁମାନ ଯାଇକିରି ପହଞ୍ଚିଲେ, ଆଜି ଦେଖୁଛନ୍ତି ଶ୍ରୀରାମଙ୍କୁ।

0: ଯେତେବେଳେ ହନୁମାନ ଦେଖିଦେଲେ ପ୍ରଭୁଙ୍କର ପାଦ ତଳେ ପଡ଼ିଗଲେ, ବିଚାର କଲେ ତୁମ ପ୍ରଭୁ ରଘୁନାଥ ବସିଛନ୍ତି, ମୋର ମାତା ଜାନକୀ ନାହାନ୍ତି, କିଏ ସେ ମୋ ପ୍ରଭୁଙ୍କର ପାଦ ସେବା କରୁଛି, ମୋ ପ୍ରଭୁ କଣ ସତ୍ୟ ଭଗ୍ନ ହେଇ ଦ୍ୱିତୀୟ ପତ୍ନୀ ଗ୍ରହଣ କଲେ, ଏବେ ହେଲେ ତ କରିବେନି। ତେଣୁ ଏକଥାକୁ ବିଚାର କରି ହନୁମାନ କରିଲେ, କଣ
1: କରିଲେ,
0: ଆଜି କାହିଁ ଗଲ।

0: ହନୁମାନ ସେଇଠି କାନ୍ଦି କାନ୍ଦି କହୁଛନ୍ତି ମାତା ଜାନକୀ, କୁଆଡେ ତୁମେ ଛାଡିଦେଇ ଚାଲିଗଲ ନିଜ ଭୃତ୍ୟକୁ, କିଏ ସେ ମୋର ପାପିନୀ ସେବା କରୁଛି ପ୍ରଭୁଙ୍କର ପାଦ, ମୋ ପ୍ରଭୁଙ୍କର ପାଦ ସେବା କରିବା ପାଇଁ ଏ ଯୋଗ୍ୟତା ନୁହଁ। ତେଣୁ ହନୁମାନ କହିଲେ କଣ
1: କହିଲେ,
0: ଆଜି ବୋଲେ ଲୋ।

ହନୁମାନ କହିଲେ ପାପିନି, ମୋ ପ୍ରଭୁଙ୍କର ପାଦ ସେବାରୁ ତୁ ବଞ୍ଚିତ ହବୁ। ମୋ ପ୍ରଭୁଙ୍କର ପାଦ ସେବା ଛାଡ଼ିଲେ ନ ଛାଡ଼ିବା ପର୍ଯ୍ୟନ୍ତ ମୁଁ ତତେ ସମୁଦ୍ରରେ ଫିଙ୍ଗିଦେବି। ଏକଥା ଯେତେବେଳେ କହିଛନ୍ତି ଏଣେ କରିଲେ କଣ କହିଲେ, ମୁଁ ଆଗେ ମୋ ପ୍ରଭୁଙ୍କୁ ପ୍ରଣାମ କରି ସାରେ, ତାପରେ ତୋ କଥା ବୁଝିବି। ଏକଥା କହି ହନୁମାନ କରିଲେ କଣ, ଆଇ ଶ୍ରୀରାମ ପଦାବ୍ଦ ବନ୍ଦୀ ଉଠନ୍ତେ।

ନକ୍ଷତ୍ର ମୋର ପଣ୍ଡିତ ସମାଜ, ଯେତେବେଳେ ପ୍ରଭୁଙ୍କୁ ସାଷ୍ଟାଙ୍ଗ ଦଣ୍ଡବତ ପ୍ରଣିପାତ ହେଇଯାଇଛନ୍ତି, ଦୁଇ ବିର ଦୁଇ କାଖରେ ଜକା ହେଇଥିଲେ, ସୁଦର୍ଶନ ଗରୁଡ ଯେତେବେଳେ ଭୂମିରେ ଖସି ପଡିଲେ, ଲକ୍ଷ୍ମୀ ଚିନ୍ତା କଲେ ମୁଁ ଯଦି ଏ ସମୟରେ ସୀତା ରୂପ ନ ହେବି ତାହେଲେ ନିଶ୍ଚିତ ମତେ ସମୁଦ୍ରରେ ଫିଙ୍ଗି ଦେବ। ଏ କଥାକୁ ଚିନ୍ତା କରି ସଙ୍ଗେ ସଙ୍ଗେ ଦଣ୍ଡ ପ୍ରଣାମ କରିକି ଉଠିଲା ବେଳକୁ ତ ଲକ୍ଷ୍ମୀ ସୀତାରୂପକୁ ହୋଇଛନ୍ତି। ସୀତାରୂପକୁ ଯେତେବେଳେ ଧାରଣ କରିଛନ୍ତି, ହନୁମାନ କହିଲେ, ମାତା ଆଜି ଏ ଅଧମ ବାନର ଚିହ୍ନି ପାରିଲାନି ଆପଣଙ୍କୁ, କେତେ ଗୁଡେ କଟୁ କଥା କହିଯାଇଛି, ହେଲେ ମା ମୋ ଦୋଷ କ୍ଷମା କରିବ। ଏଇ ସମୟରେ ପ୍ରଭୁ କରିଲେ କଣ, ନବ ଦୁର୍ବାଦଳ ତନୁ।

ହନୁମାନ ସୀତାରାମଙ୍କ ପାଦ ପଦ୍ମରେ ପ୍ରଣାମ କରି ପଚାରିଲେ ପ୍ରଭୁ ମତେ କାହିଁକି ଚିନ୍ତା କଲେ। ହନୁମାନଙ୍କୁ କହିଲେ, ପ୍ରଭୁ କହିଲେ, ହନୁମାନ ବହୁ ଦିନ ହେଲା ମୁଁ ତୁମକୁ ଦେଖିନି, ତେଣୁ ମନରେ ଚିନ୍ତା କଲି, ତୁମକୁ ପଠେଇଲେ ଆଣିବା ପାଇଁ। ହନୁମାନ କହିଲେ, ପ୍ରଭୁ ମୁଁ ମଧ୍ୟ ବ୍ୟାକୁଳିତ ହେଇଥିଲି ଆପଣଙ୍କୁ ଦର୍ଶନ କରିବା ପାଇଁ, ଏବେ ଦର୍ଶନ କଲି, ମୁଁ ଏବେ ଚିତ୍ରକୁଟ ତପବନକୁ ଚାଲିଯାଉଛି। ପ୍ରଭୁଙ୍କ ଠାରୁ ବିଦାୟ ନେଇ ଚିତ୍ରକୁଟ ତପବନକୁ ଚାଲିଗଲେ ହନୁମାନ। ତେଣେ ସେହି ସମୟରେ ଲକ୍ଷ୍ମୀ, ସୁଦର୍ଶନ, ଗରୁଡ ତିନିଙ୍କୁ ପଚାରିଲେ, ପ୍ରଭୁ ପଚାରିଲେ, ଜଗତରେ ମୁଁ କାହା ଯୋଗେ ଯଶ ଅର୍ଜନ କରିଛି କୁହ। ତିନି ଦେବଯାକ ପାଦରେ ପ୍ରଣାମ କଲେ, କହିଲେ, ପ୍ରଭୁ ଆମ ଦୋଷ କ୍ଷମା କର, ମନ ମଧ୍ୟରେ ଯୋଉ ଗର୍ବ କରିଥିଲୁ ସେ ଗର୍ବ ଆଜି ଚୂର୍ଣ୍ଣ ହେଇଯାଇଛି, ପ୍ରଭୁ ଆମ ଦୋଷ କ୍ଷମା କର। ପ୍ରଭୁ ଭଗବାନଙ୍କ ପାଦ ପଦ୍ମରେ ଶରଣ ଗଲେ। ହଉ ଧୀରେ ଶୁଣିଲେ।

ଲୋକଗୀତରେ ପ୍ରଚାର କଲୁ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଥିଲେ ପ୍ରଭାକର ଗୁଇଁ ଏବଂ ସାଥୀ ଆକାଶବାଣୀ କଟକ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz। ଆରମ୍ଭ କରୁଛୁ ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ। ପ୍ରଥମ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ବୁଗୁଡ଼ା ଗଞ୍ଜାମରୁ ଲକି ସୋମ। ଆପଣମାନେ ଅନୁରୋଧ କରିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ବବିର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ମାନ୍ନା ଦେ, ଶୈଳେନ୍ଦ୍ର ସିଂ ଏବଂ ସାଥୀମାନେ। ଗୀତରଚନା ଆନନ୍ଦ ବକ୍ସି। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଦେଇଛନ୍ତି ପ୍ରଭାକର ପାତ୍ର, ପ୍ରମୋଦ ପାତ୍ର, ମହମ୍ମଦପୁର ବିଲାହାଟ କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଅକ୍ଷି ତୃତୀୟ ଚଳଚ୍ଚିତ୍ରର ଆଶ କିଏ ଖାଇବ ହୋ ଏ ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ତାନସେନ ସିଂ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

କଟକର ଦହିବରା କଟକର ଦହିବରା ପାଶରେ ଯିବ ନାହିଁ ମାଣିକ ପାଟଳା ବସା ଦହିକୁ ମାଣିକ ପାଟଳା

ଆପଣମାନେ ହେଲେ ମିଟୁ ପାତ୍ର, ଦୁର୍ଯ୍ୟୋଧନ ପାତ୍ର, ବାଉରୀ ବନ୍ଧୁ ପାତ୍ର, ସୁଦାମ ଦେବତା, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ଅନୁରୋଧ କରିଛନ୍ତି ସତୀ ଅନଜୟା ଚଳଚ୍ଚିତ୍ରର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା। ଗୀତଟିକୁ ରଚନା କରିଛନ୍ତି ଲୋକନାଥ ପଟ୍ଟନାୟକ। ଆପଣମାନଙ୍କ ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ମଣ୍ଟୁ ସାର୍ ଜିଗରଣା ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ଯେ ଜୟ ମା ମଙ୍ଗଳାର ଏ ଗୀତଟିକୁ ଶୁଣିବା ପାଇଁ ଯାହାକୁ ଗାଇଛନ୍ତି ଏସ୍ ଜାନକୀ, ଆପଣଙ୍କ ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ।

ଆପଣମାନେ ହେଲେ ରଞ୍ଜନ କୁମାର କିଲ, କୈଳାସ ଚନ୍ଦ୍ର କିଲ, ମଙ୍ଗୁଳି କୁଣ୍ଡ, ଭରତ ଚନ୍ଦ୍ର ପାତ୍ର, ବାଉରୀ ବନ୍ଧୁ ପାତ୍ର, ମହମ୍ମଦପୁର ବିଲହାଟ କଟକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ଲକ୍ଷ୍ୟ ଶିବ ପୂଜି ପାଇଛି ପୁଅର ଟାଇଟଲ ସଙ୍ଗଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଘନଶ୍ୟାମ ପଣ୍ଡା, ଗୀତ ରଚନା ସ୍ୱରୂପ ନାୟକ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଏହି ସେମିଷ୍ଟିକୁ ଦେଇଛନ୍ତି ମଞ୍ଜୁ ନାନୀ, ତାଙ୍କର ପୁଅ ମୃତ୍ୟୁଞ୍ଜୟ ଏବଂ ଝିଅ ଯାଜ୍ଞସିନୀ, କେନ୍ଦ୍ରାପଡ଼ା କୋରୁଆ ଟିକନପୁରରୁ। ଆପଣ ଅନୁରୋଧ କରିଛନ୍ତି ନୀଳମାଧବ ଚଳଚ୍ଚିତ୍ରର ଟାଇଟଲ ସଙ୍ଗଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଭିକାରୀ ଚରଣ ପଳ ଏବଂ ଗୀତ ରଚନା କରିଛନ୍ତି ପୂର୍ଣ୍ଣ ମଲ୍ଲିକ। ଆପଣମାନଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ଟୁକୁ ଲିଜା ବାଙ୍କିରୁ ଶୁଣିବାକୁ ଚାହିଁଛନ୍ତି ସମୟ ଚଳଚ୍ଚିତ୍ରର ଏହି ଗୀତଟିକୁ, ଯାହାକୁ ଗାଇଛନ୍ତି ମୁକେଶ, ଗୀତ ରଚନା ଗଣେଶ ମହାପାତ୍ର। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ନିଆଳି ମାଧବରୁ ଆପଣ ହେଲେ ଜିତେନ୍ଦ୍ର। ଆପଣ ଶୁଣିବାକୁ ଚାହିଁଛନ୍ତି ଜାନେ ହୋଗା କ୍ୟା ଚଳଚ୍ଚିତ୍ରରେ ଗୀତଟିକୁ ଯାହାକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅନୁରାଧା। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣଙ୍କୁ ଶୁଣାଇ ଦେଉଛୁ ଗୀତ ରଚନା ସମିତି।

ପରବର୍ତ୍ତୀ ଏସଏମଏସଟି କୁ ଦେଇଛନ୍ତି ପୁରୀ ଜିଲ୍ଲା ଡେଲାଙ୍ଗରୁ ସୋନାଲିକା ଏବଂ ମିତାଲି। ଆପଣ ଅନୁରୋଧ କରିଛନ୍ତି ଚଳଚ୍ଚିତ୍ର କ୍ରିସ୍ର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଉଦିତ ନାରାୟଣ ଏବଂ ଶ୍ରେୟା ଘୋଷାଲ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇ ଦେଉଛୁ।

ପରବର୍ତ୍ତୀ ଏସବିଠୁକୁ ଦେଇଛନ୍ତି ନିର୍ମଳା ବେହେରା, ସନ୍ତୋଷ ବେହେରା, ନାତୁଣୀ ଅତ୍ୟାଶା, କନ୍ତୁଲ ଆଠଗଡ଼ରୁ। ଆପଣମାନେ ଅନୁରୋଧ କରିଛନ୍ତି ତପସ୍ୟା ଚଳଚ୍ଚିତ୍ରର ପାଦରେ ପାଦ ଛନ୍ଦା ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି ଏସ୍ ଜାନକୀ ଏବଂ ସାଥୀ। ଗୀତ ରଚନା ପ୍ରଫୁଲ୍ଲ କର।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି କୁ ଦେଇଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ, ସୌମ୍ୟ ରଞ୍ଜନ ରାୟ, ଭୁଆଁସ ଗୁଆମାଳ, ଭଦ୍ରକରୁ। ଆପଣମାନେ ସମସ୍ତେ ଅନୁରୋଧ କରିଛନ୍ତି ନାରୀ ନୁହେଁ ତୁ ନାରାୟଣୀର ଏହି ଗୀତଟିକୁ ଶୁଣିବା ପାଇଁ, ଯାହାକୁ ଗାଇଛନ୍ତି କୁମାର ଭାପି, ଗୀତ ରଚନା ସ୍ୱରୂପ ନାୟକ। ଆପଣଙ୍କର ଅନୁରୋଧର ଗୀତଟିକୁ ଆପଣମାନଙ୍କୁ ଶୁଣାଇଦେବି।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ଗାଇଛନ୍ତି ମହାଲକ୍ଷ୍ମୀ ଆୟର ଏବଂ ସାଥୀମାନେ। ଚଳଚ୍ଚିତ୍ର କେବେ ତମେ ନାହଁ କେବେ ମୁଁ ନାହିଁ।

ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଚିତ୍ତରଞ୍ଜନ ଜେନା। ଗୀତ ରଚନା ପ୍ରଫୁଲ୍ଲକର। ଚଳଚ୍ଚିତ୍ର ପୂଜା ଫୁଲ।

କାର୍ଯ୍ୟକ୍ରମର ଶେଷରେ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଆରତୀ ମୁଖାର୍ଜୀ ଏବଂ ହରିହରନ୍, ଚଳଚ୍ଚିତ୍ର ଅଭିଳାଷ।

ଏଇଠି ଶେଷ କରୁଛୁ ଆଜିର ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ କଟକ। ଆରମ୍ଭ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅଶ୍ରାନ୍ତି ଅପରାହ୍ନ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର। ଚଳଚ୍ଚିତ୍ର ବେତାବ।

ପରବର୍ତ୍ତୀ ଗୀତଟିକୁ ଯୁଗଳକଣ୍ଠରେ ଗାଇଛନ୍ତି ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ। ଚଳଚ୍ଚିତ୍ର ବେଟା, ଗୀତ ରଚନା ସମୀର।